ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 24 ଦିନ ଇଂରାଜୀ 2024 ମସିହା ଜୁନ୍ ମାସର 14 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:40 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତି ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେବ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ରଚନା।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ, ଅନୁଚିନ୍ତା ନିବେଦନ କରିଛନ୍ତି, ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ରଜପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହା ଓଡ଼ିଶାର ଏକାନ୍ତ ନିଜସ୍ୱ ପର୍ବ। ପଣ୍ଡିତ ସର୍ବସ୍ୱରେ ଉଲ୍ଲେଖ ଅଛି, ବୃଷାନ୍ତେ ମିଥୁନ ସ୍ୟାଦୌ ତନ୍ମଧ୍ୟପି ଦିନତ୍ରୟମ୍ ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗରିହିତା। ଏହି ଦିନଟିରେ ପୃଥିବୀ ରଜସ୍ୱଳା ହୁଏ ବୋଲି ପ୍ରତିବର୍ଷ ବୃଷ ମାସର ଶେଷ ମାସାନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା' ପରଦିନ ଏହିପରି ମୋଟ ତିନିଦିନ ପୃଥିବୀର ରଜଦିନ ବୋଲି ପାଳନ କରାଯାଏ। ଏହି ତିନିଦିନରେ କୃଷିକର୍ମ କରିବାକୁ ବାରଣ କରାଯାଇଛି। ଶିଶୁକୁ ଗର୍ଭରେ ଧାରଣ କରି ଜନ୍ମ ଦେଇ ବଡ଼ ମଣିଷ କରି ଦେଖିବାରେ ମା'ର ଯେଉଁ ଗୁରୁଦାୟିତ୍ୱ ଏବଂ ସେହି କର୍ତ୍ତବ୍ୟ ସମ୍ପାଦନରେ ତା'ର ଯେଉଁ ଆନନ୍ଦ, ନିଷ୍ଠା, କଷ୍ଟ ଓ ସହିଷ୍ଣୁତା, ତାକୁ ଦେଖି ହିଁ ସହନଶୀଳତାରେ ମା'କୁ ପୃଥିବୀ ସହିତ ତୁଳନା କରାଯାଇଛି। ପୃଥିବୀକୁ ଲକ୍ଷ୍ୟ କଲେ ମନେହୁଏ ସେ ସତରେ ମା' ଭଳି ନିଜ ପର୍ବତ ରୂପକ ସ୍ତନରୁ ଝରଣାର ଜଳପାନ କରାଇ ଆମମାନଙ୍କର ଜୀବନ ରକ୍ଷା କରୁଛି। ପୃଥିବୀର ଏହି ରୂପକୁ ଦେଖି ଅଥର୍ବବେଦରେ କୁହାଯାଇଛି, ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟାମନ୍ନଂ କୃଷ୍ଟୟଃ ସମ୍ଭୁଭୁ ଯସ୍ୟାମିଦଂ ଜିନ୍ୱତି ପ୍ରାଣ ଦେଜତ୍ ସାନୋ ଭୂମି ହି ପୂର୍ବ ପେୟେ ଦଧାତୁ। ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି, ବିଚରଣ କରନ୍ତି, ସେହି ଭୂମିକୁ ଆମେ ସମ୍ମାନ ଦେବା। ଅଥର୍ବବେଦରେ ପୁଣି କୁହାଯାଇଛି, ମାତା ଭୂମି ହି ପୁତ୍ରୋହଂ ମାତା ପୃଥିବ୍ୟାହା। ପୃଥିବୀ ଆମର ମାତା ଏବଂ ଆମେ ତା'ର ସନ୍ତାନ। ପୃଥିବୀ ପ୍ରତି ଏହି ସମ୍ମାନବୋଧ, କୃତଜ୍ଞତା ଓ ଚେତନାର ଆରୋପ ହିଁ ରଜ ଉତ୍ସବର ମୂଳ ତତ୍ତ୍ୱ। ଆମର ବାସଭୂମି ପୃଥିବୀ ଏକ ପ୍ରାଣହୀନ ମାଟିପିଣ୍ଡ ନୁହେଁ, ଏହାର ପ୍ରାଣ ଅଛି। ଏହା ଆମକୁ ଧରି ରଖିଥିବାରୁ ଧରା, ଆମର ସବୁ ଅଳି ଅତ୍ୟାଚାରକୁ ସହି କ୍ଷମା କରିଦେଉଥିବାରୁ ଧାତ୍ରୀ। ପୃଥିବୀଠାରେ ଏହି ମାତୃଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମଣିଷକୁ ରଜପର୍ବରେ ତିନିଦିନ ପାଇଁ କର୍ଷଣ କରିବାକୁ ନିବୃତ କରିଛି। ଆମେ ବର୍ଷାର ଆରମ୍ଭରେ କୃଷିଗୀତି ଗାଇ ପୃଥିବୀ ଶସ୍ୟ ଗର୍ଭା ହେଉ ବୋଲି କାମନା କରୁ ଏବଂ କୃଷିକାର୍ଯ୍ୟ ଆରମ୍ଭ କରୁ। ତେଣୁ ରଜ ଉତ୍ସବ ହେଉଛି ବର୍ଷାରମ୍ଭରେ ଶସ୍ୟଗର୍ଭା ପୃଥିବୀର ମାତୃତ୍ୱର ସଫଳତା କାମନା ଓ ସୃଷ୍ଟିର ବିଜୟ ଉତ୍ସବ। କେତେ ସୁନ୍ଦର ସ୍ୱପ୍ନ ପୃଥିବୀ ମାତାର ନିରାଜନା ଏବଂ ଏକ ବିପୁଳ ସମ୍ଭାବନାକୁ ଆବାହନ କରି ଆନନ୍ଦ ବିଭୋର ଭାବରେ ସମୟ କଟାଇବା ପାଇଁ ଆମର ପୂର୍ବସୂରୀମାନେ ପରିକଳ୍ପନା କରିଥିଲେ ଏହି ରଜପର୍ବ। ଏହାର ସମସ୍ତ ତାତ୍ତ୍ୱିକ ମୂଲ୍ୟକୁ ନ ବୁଝିଲେ ମଧ୍ୟ ନିର୍ମଳ ଆନନ୍ଦ, ଶ୍ରଦ୍ଧା ଓ ପ୍ରୀତିର ବାତାବରଣରେ କିଛିଦିନ ବିତେଇବାକୁ ସୁଯୋଗ ଦେଉଛି ଏହି ରଜପର୍ବ। ଗ୍ରୀଷ୍ମର ଉତ୍ତାପ କମିଯାଉଛି, ପ୍ରଥମ ବାରିପାତରେ ଧରଣୀ ରାଣୀ ଶ୍ୟାମଳଶ୍ରୀ ମଣ୍ଡିତ ହେଉଛି, ଏତିକିବେଳେ ଆନନ୍ଦରେ କିଛି ସମୟ କଟେଇ ପୁଣି କୃଷିକର୍ମରେ ଲାଗିବାର ସମୟ। ଆଜି କିନ୍ତୁ ଏହି ଆନନ୍ଦ ଉଲ୍ଲାସରେ ଧୀରେ ଧୀରେ ଭଟ୍ଟା ପଡ଼ି ଆସିଲାଣି। ପୁରୁଖା ଲୋକମାନେ କହୁଛନ୍ତି, ଅତୀତର ରଜ ମଉଜ ଏବେ ଆଉ ନାହିଁ, ସେଦିନର ପ୍ରାଣଖୋଲା ଭାବ ବିନିମୟ, ଆନନ୍ଦ ଉନ୍ମାଦନା ମଉଳି ଆସିଲାଣି। ବିଭିନ୍ନ ସମସ୍ୟାରେ କଳୁଷିତ ହୋଇଗଲାଣି ଗ୍ରାମ୍ୟ ଜୀବନ, ଫାଟି ପଡ଼ିଲାଣି ସମ୍ପର୍କ, ସେଇଥିପାଇଁ ରଜ ଉତ୍ସବର ସରସତା ବି ପତଳା ହୋଇ ଆସୁଛି। ସତରେ କେତେ ମହତ୍ତର ଚିନ୍ତାରୁ ଆମ ସଂସ୍କୃତିରେ ଜନ୍ମ ନେଇଛି ରଜ ପର୍ବ। ପୃଥିବୀକୁ ମା' ଜ୍ଞାନ କରିବା, ପରସ୍କର ମଧ୍ୟରେ ସ୍ନେହ ଶ୍ରଦ୍ଧାର ପରିବେଶରେ ପ୍ରାଣଭରି ଜୀବନକୁ ଆନନ୍ଦକୁ ଉପଭୋଗ କରି ପୁଣି ଜୀବନ ସଂଗ୍ରାମରେ ପଶିଯିବା, ଏଇ ତ ରଜ ପର୍ବର ମହତ୍ତ୍ୱ। ଏତେ ସୁନ୍ଦର ଏବଂ ଆମର ମୌଳିକ ପର୍ବଟିକୁ ମୌଳି ଯିବାକୁ ଦେବା କ'ଣ ଆମ ପାଇଁ ଉଚିତ ହେବ?

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିଶ୍ୱରୂପ, ଆତ୍ମାର ଗତି, ବିଷ୍ଣୁ ଭଜନର ମହିମା, ବିରାଟ ପୁରୁଷଙ୍କ ବିଭୂତି, ଭାଗବତର ଦଶଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଉ ଦିନ କେଇଟା ପରେ ବର୍ଷା ଦିନ ଆସିବ। ଏହି ସମୟରେ ଅର୍ଥାତ୍ ଧାନ ଚାଷ ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ, ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟା ବୁଣା ନ କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦିଅନ୍ତୁ। ସହଳ କିସମ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତ କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ 25 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଛାଡ଼ନ୍ତୁ।

0: ପଟିଗୁଡ଼ିକରେ ଆବଶ୍ୟକ ହେଉଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘରରେ ଗଜା ଫିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରାଯାଇପାରିବ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବିହନ ବୁଣନ୍ତୁ। ମୁଗ ଓ ବିରି ଆଦି ଡାଲିଜାତୀୟ ଫସଲରେ ଛୁଇଁ 80ରୁ 85 ଭାଗ ପାକଳ ହୋଇଥିଲେ ଅମଳ କରିଦିଅନ୍ତୁ। ଅମଳ ପରେ ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖନ୍ତୁ। ନଳିତା 15 ଦିନର ହୋଇଯାଇଥିଲେ କୋଡ଼ା ଖସା କରି ଘାସ ବାଛିଦିଅନ୍ତୁ ଓ ଗଛ ବହଳିଆ ହୋଇଥିଲେ ଗଛକୁ 8 ସେଣ୍ଟିମିଟରରୁ 10 ସେଣ୍ଟିମିଟର ରଖି ପତଳା କରିଦିଅନ୍ତୁ। ନଳିତା ଗଛ 11ରୁ 20 ଦିନ ହୋଇଗଲେ ଏକ ବିଜପତ୍ରୀ ଘାସକୁ ନିୟନ୍ତ୍ରଣ କରିବା ପାଇଁ ଫସଲକୁ 15ରୁ 20 ଦିନ ସମୟରେ ଟାର୍ଗା ସୁପର ତୃଣନାଶକ 2 ମିଲିଲିଟର ଧନୁଭିଟ 1 ମିଲିଲିଟର ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜଳସେଚନର ସୁବିଧା ଥିଲେ ଜମିକୁ କୋଡ଼ା ଖୋସା କରି ଆଖୁର ହୁଡ଼ା ଟେକା ପୂର୍ବରୁ ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର 65 କିଲୋଗ୍ରାମ ହେକ୍ଟର ପ୍ରତି ପ୍ରୟୋଗ କରନ୍ତୁ। ଜଳସେଚନର ସୁବିଧା ନଥିଲେ ପ୍ରଥମ ବର୍ଷା ପରେ ଏହି ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ରାଶି ଫସଲରେ ଫୁଲ ଧରିବା ଓ ଫଳ ବୃଦ୍ଧି ସମୟରେ ଜଳସେଚନ କରନ୍ତୁ। ପତ୍ରମୋଡ଼ା ଓ ଫଳବିନ୍ଧା ପୋକ ଲାଗିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ପ୍ରୋଫେନଫସ୍ କିମ୍ବା 0.5 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG ମିଶାଇ ପ୍ରୟୋଗ କରନ୍ତୁ। ତଳ ପତ୍ରଠାରୁ ଉପରକୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସିଲେ ବା ଫଳ ଶୁଖିଆସିଲେ ରାଶି ଅମଳ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାଙ୍କୋଜେବ୍ କିମ୍ବା ଟେବୁକୋନାଜଲ 1 ମିଲିଲିଟର ମିଶାଇ ପତ୍ର ସିଞ୍ଚନ କରନ୍ତୁ। ପତ୍ର ଚିତା ରୋଗ ଥିଲେ ମଧ୍ୟ ଏହି ରାସାୟନିକ ସିଞ୍ଚନ ଦ୍ୱାରା ଏହା ନିୟନ୍ତ୍ରିତ ହୋଇପାରିବ। ଏଥିରେ ଫୁଲଶ୍ରଡ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଥାୟୋଫେନେଟ୍ ମିଥାଇଲ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଅପରାହ୍ନ 4:40 ମଧ୍ୟରେ ଶୁଣିବେ ଆକାଶବାଣୀରୁ କୃଷି ଶିକ୍ଷା। ଏଥିରେ ବିଶେଷ କାର୍ଯ୍ୟକ୍ରମ ରହିଛି ସଙ୍ଗୀତ ରୂପକ ଚଷାର ପରବ ରଜ ପରବ। ପ୍ରଯୋଜନା ଦୁର୍ଗା ମାଝୀ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ସାଧନା ଶର୍ମା। इदानीं वार्ताः। प्रधानमन्त्री नरेन्द्र मोदी फ्रांस देशस्य नीस नगरं सम्प्राप्तवान्। भारतीय प्रवासी जनैः तस्य हार्दिकं स्वागतं कृतम्। भारतस्य प्रधानमन्त्री नरेन्द्र मोदी महोदयः रात्रौ फ्रांस स्लोवाकिया देशयोः यात्रायाः प्रथमचरणे नीस नगरं सम्प्राप्तवान्। तत्र फ्रांस देशस्य वरिष्ठाधिकारिभिः तस्य हार्दिकं स्वागतं कृतम्। तत्र होटल नेग्रेस्को

ରଚନା ନଳିନୀ ମହାପାତ୍ର ଉପସ୍ଥାପନା କରିଛନ୍ତି ଉଦୟନ ନାରୀ ଶ୍ରୋତା ମଣ୍ଡଳର କଳାକାରମାନେ ନାରୀ ଶ୍ରୋତା ମହଲର କଳାକାରମାନେ ଅପରାହ୍ନ 2:45ରେ ଆପଣଙ୍କ ଚିଠି ଅପରାହ୍ନ 3:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:10ରେ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅସରନ୍ତି ଅପରାହ୍ନ 3:25ରେ ଆକାଶବାଣୀରୁ କୃଷି ଶିକ୍ଷା ଅପରାହ୍ନ 4:00ରେ ଏଥିରେ ରହିଛି ସଙ୍ଗୀତ ରୂପକ ଚଷାର ପରବ ରଜ ପରବ ପ୍ରଯୋଜନା ଦୁର୍ଗା ମାଝି ଚିରହରିତ ଅପରାହ୍ନ 4:30ରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ସ୍କୃତିର ପାହାଚ ସନ୍ଧ୍ୟା 5:00ରେ ଏଥିରେ ରହିଛି ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ସୁଧା ମିଶ୍ରଙ୍କ ସହିତ ସାକ୍ଷାତକାର ଯୁବବାଣୀ ସନ୍ଧ୍ୟା 5:30ରେ ଏଥିରେ ସମ୍ପର୍କରେ ରହିଛି ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ ଇଂଲଣ୍ଡର ଏଗମର୍ର ବରିଂହାମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ପ୍ରତ୍ୟେକଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:45 ପର୍ଯ୍ୟନ୍ତ ରାତି 17:14ରୁ ରାତି 17:30 ପର୍ଯ୍ୟନ୍ତ ଏବଂ ରାତି 8:45ରୁ ରାତି 9:15 ପର୍ଯ୍ୟନ୍ତ ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:45ରେ ଏଥିଲେ ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,64,564,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍କୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ଘର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ଭର୍ଦ୍ଧିତ ହୋଇଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍ ରୋଡ୍କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ୱର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ୱାର୍ଲଡ ବ୍ଲଡ୍ ଡୋନର ଡେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ

0: ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି, ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତାଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଏବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରି ଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି।

ଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଷ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସରୁ ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍କକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀକରଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ୍ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍କକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ୍ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ୍ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ
ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା

0: ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5ଟି ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବାବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟରଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ପିଲାମାନେ, ରଜ ସଂକ୍ରାନ୍ତି ହେଉଛି ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ। ଏହା ମୁଖ୍ୟତଃ ମାଟିମା ଆଉ ନାରୀତ୍ୱକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। କୃଷି ପ୍ରଧାନ ଓଡ଼ିଶାରେ ଏହି ପର୍ବର ଖୁବ୍ ଗୁରୁତ୍ୱ ରହିଛି। ରଜ ପର୍ବ ତିନି ଦିନ ଧରି ପାଳନ କରାଯାଏ। ଆଷାଢ଼ ମାସର ଆରମ୍ଭରେ ମାନେ ଜୁନ୍ ମାସର ମଧ୍ୟଭାଗରେ ଏହି ରଜ ପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନକୁ ଭୂମି ଦହନ ରୂପେ ପାଳନ କରାଯାଇଥାଏ। ଏହାର ପରଦିନକୁ ବସୁମତୀ ସ୍ନାନ କୁହାଯାଏ। ରଜ ଆସିଲେ ଓଡ଼ିଶାର ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଥାଏ। ରଜର ମୁଖ୍ୟ ଆକର୍ଷଣ ହେଲା ରଜଦୋଳି। ଏଥିରେ ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳନ୍ତି। ରଜ କହିଲେ ଆଗ ମନ ପଡ଼େ ପୋଡ଼ପିଠା, ଏହା ସହିତ ଚକୁଳି, ମଣ୍ଡା, ଆରିସା ପିଠା ଆଉ ମିଠା ପାନର ଆସର ଜମେ। ଏହି ଦିନମାନଙ୍କରେ ଝିଅମାନେ ନୂଆ ଲୁଗା ପିନ୍ଧନ୍ତି, ପାଦରେ ଅଳତା, ମଥାରେ ଚନ୍ଦନ ଲଗାଇ ସଜେଇ ହୁଅନ୍ତି। ପୁଅମାନେ ତାସ୍, ବାଗୁଡ଼ି ଆଉ ଲୁଡୁ ଖେଳନ୍ତି। ଝିଅମାନେ ଖାଲି ପାଦରେ ମାଟିରେ ଜମାରୁ ଚାଲନ୍ତିନି, କଦଳୀ ପାଟୁକା ବା ଚପଲ ପିନ୍ଧି ଝିଅମାନେ ଚାଲନ୍ତି। ପିଲାଏ, ତମାନେ ଜାଣିଛ ରଜ ହେଉଛି ଓଡ଼ିଆ ସଂସ୍କୃତିର, ଭାଇଚାରାର ଆଉ ପ୍ରକୃତିକୁ ଭଲ ପାଇବାର ଏକ ଅନନ୍ୟ ଉଦାହରଣ। ଆସ ତାହେଲେ ଆହୁରି ମଜା କରିବା, ଶୁଣିବା ରଜ ପର୍ବ ଉପଲକ୍ଷେ ସଙ୍ଗୀତ ରୂପକ ରଜ ମୌଜ। ଏହି ସଙ୍ଗୀତ ରୂପକଟିକୁ ଲେଖିଛନ୍ତି ଦ୍ୱିଜବର ନାୟକ, ପରିବେଷଣ କରିଛନ୍ତି ତ୍ରିରଙ୍ଗା ସାଂସ୍କୃତିକ ପରିଷଦ କଟକର ପିଲାମାନେ। ସଙ୍ଗୀତରେ ସଜେଇଛନ୍ତି କୁଳମଣି ଦାସ। ତେବେ ଆସ ପିଲେ ଶୁଣିବା ସଙ୍ଗୀତ ରୂପକ ରଜ ମୌଜ।

0: ତପ୍ତ ବୈଶାଖୀର ପ୍ରଖର ଛାଞ୍ଚି ପବନ ଓ ଜ୍ୟେଷ୍ଠ ମାସର ନାହିଁ ନଥିବା ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିବା ପରେ ଆକାଶରେ ଯେତେବେଳେ କଳା ବାଦଲ ଉଙ୍କି ମାରି ଉଠେ, ପୃଥିବୀବାସୀ ସେତେବେଳେ ଆନନ୍ଦରେ ଅଧୀର ହୋଇ ଉଠନ୍ତି। କି ମଣିଷ କି ପ୍ରକୃତି ସତେ ଯେପରି ଏକ ନୂଆ ଜୀବନ ପାଇ ପୁଲକିତ ହୋଇ ଉଠନ୍ତି। ଥରାବକ୍ଷରେ ପହିଲି ବର୍ଷାର ଜଳବିନ୍ଦୁ ନୂଆ ଆଶା ଆଉ ନୂଆ ସ୍ୱପ୍ନ ରଚନା କରିବା ପାଇଁ ପ୍ରାଣୀ କୀଟପତଙ୍ଗ ମାନଙ୍କ ମଧ୍ୟରେ ଖୋରାକ ଯୋଗାଇ ଦିଏ। ଶୁଖିଲା ଗଛପତ୍ର ପୁଣି କଅଁଳି ଉଠନ୍ତି। ଅବୋଧ ନିରୀହ ପକ୍ଷୀମାନେ କିଚିରିମିଚିରି ଶବ୍ଦରେ ଆନନ୍ଦରେ ବିଭୋର ହୋଇ ଉଠନ୍ତି। ଫୁଲ ଫଳ ଓ ସବୁଜୀବାର ସମ୍ଭାରରେ ପୃଥିବୀ ପୁଣି ହସି ଉଠେ। ମଣିଷ ତାପଜନିତ ଯନ୍ତ୍ରଣାକୁ ଭୁଲିବାକୁ ବସେ। କର୍ମରତ ଚାଷୀ ପୁଣି ତାର ହଳ ଲଙ୍ଗଳ ଧରି ଛୁଟିଯାଏ କଙ୍କରିତ କ୍ଷେତ ବିଲକୁ।
1: ବୃଷନ୍ତେ ମିଥୁନ ସାଦ୍ୟୌ

0: ପ୍ରକୃତିର ଏହି ଅପରୂପ ବର୍ଣ୍ଣ ବିଭବ ଭିତରେ ଧରଣୀରାଣୀ ରଜସ୍ୱଳା ହୁଏ। ବୃଷ ମାସର ଶେଷରେ ମିଥୁନ ମାସ ଆଗମନରେ ରବିଙ୍କର ମିଥୁନ କ୍ରୀଡ଼ାର ଅବସରରେ ବିଶ୍ୱଜନନୀଙ୍କର ଅନାଗତ ସୃଷ୍ଟି ସମ୍ଭାବନାରେ ପୃଥିବୀବାସୀ ଆତ୍ମବିଭର ହୋଇ ବିଜୟ ଉତ୍ସବର ଆୟୋଜନ କରନ୍ତି।
1: ଏହି ପବିତ୍ର ଅବସରରେ ତାର ଅଗଣିତ ପ୍ରାଣୀକୁଳ ଏହି ଉତ୍ସବକୁ ମନଭରି ଉପଭୋଗ କରନ୍ତି। ଅପୂର୍ବ ଆନନ୍ଦ ଉଲ୍ଲାସରେ ପୃଥିବୀ ସଙ୍ଗୀତମୟ ହୋଇଉଠେ। ସମସ୍ତ କୃଷିକର୍ମରୁ ବିରତ ରହି ବିଶ୍ୱବାସୀ ରଜର ଆଗମନକୁ ସ୍ୱାଗତ କରନ୍ତି ଲଳିତ ମଧୁର କଣ୍ଠରେ ମୂର୍ଚ୍ଛନା ତୋଳି।

କଥାରେ ଅଛି ରଜ ସଜ ମଉଜ। ରଜରେ ସଜବାଜ ହୋଇ ମଉଜ କରିବାର ପରମ୍ପରା ଭିତରେ ଆମ ନିବିଡ଼ ସାମାଜିକ ବନ୍ଧନର ବହୁ ଦୃଷ୍ଟାନ୍ତ ରହିଥାଏ। ଆନନ୍ଦକୁ କେବଳ ନିଜେ ନିଜେ ଉପଭୋଗ ନ କରି ସାଥୀ ସଙ୍ଗାତ ମିତ୍ର ବଉଳ ନୂଆ ବୋଉ ଅପାମାନଙ୍କ ସାଙ୍ଗରେ ଏକାଠି ହୋଇ ମିଳିମିଶି ଉପଭୋଗ କରିବାର ପରମ୍ପରା ରଜର ବିଶେଷତ୍ୱ। ସ୍ନେହ ପ୍ରେମ ମମତା ଭରା ସାମାଜିକ ବନ୍ଧନର ପ୍ରକୃତ ପରିଚୟ ପାଇଁ ଏହି ରଜ ହିଁ ଆମ ପାଇଁ ଉତ୍କୃଷ୍ଟ ସମୟ। ବନ୍ଧୁ ବାନ୍ଧବ ଦୂର ସମ୍ପର୍କୀୟମାନଙ୍କୁ ଚର୍ଚ୍ଚା କରି ଆନନ୍ଦ ପାଇବା ଆମ ଓଡ଼ିଆ ଘରର ପ୍ରାଚୀନ ସଂସ୍କୃତିର ଏକ ବିଶେଷତ୍ୱ। ଏଥିପାଇଁ ଆମ ମା ନୂଆ ବୋଉ ଓ ଖୁଡ଼ି ବହୁଦିନ ଆଗରୁ ସେମାନଙ୍କ ପାଇଁ ଚୂଡ଼ା ମୁଢ଼ି ଜିଲାପି ରସଗୋଲା ଗଜା ପ୍ରସ୍ତୁତ କରି ରଖିଥାନ୍ତି। ତା ସାଙ୍ଗକୁ ପୋଡ଼ପିଠାର ମହକ। ଏସବୁ ସଜବାଜ ସାରି ହଳଦୀ ବଟା ପରିବା କଟାରେ ଏକାଠି ହୋଇ ହସଖୁସିରେ ମାତିଯାନ୍ତି ଘରର ଗୃହିଣୀମାନେ।

କି ବୁଢ଼ା, କି ପିଲା, କି କିଶୋରୀ, କି ବୃଦ୍ଧା, ସମସ୍ତେ ଏହାକୁ ମନଭରି ଉପଭୋଗ କରନ୍ତି। ବୟସ୍କମାନଙ୍କ ତାସପାଲିର ଆସର ଜମିଯାଏ ଚୌପାଢ଼ିଗୁଡ଼ିକରେ। ଆମ ପିଲାମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ନାଇ ମୁଣ୍ଡରେ ଚନ୍ଦନ ଟିପା ମାରି ଦୋଳି ଖେଳରେ ମାତିଯାଆନ୍ତି, ଆଉ ଗାଁର ଭିଣ୍ଡିଆ ଦଳ ମାତିଯାଆନ୍ତି ବାଗୁଡ଼ି ଡୁଡ଼ୁ ଖେଳରେ। ଢୋଲ ମହୁରୀର ସୁର ସାଙ୍ଗରେ ସଙ୍ଗୀତରେ ମାତିଯାଆନ୍ତି ସେମାନେ। ଖେଳରେ ଜିତି କଦଳୀ କାନ୍ଦି ଛେଳି ଖାସି ହାସଲ କରିବାର ମାଦକତାରେ ସେମାନେ ଆତ୍ମବିଭୋର ହୋଇଉଠନ୍ତି।

କିନ୍ତୁ ସବୁଠାରୁ ରଜ ଜମେ ଶାନ୍ତ ସବୁଜିମା ଭରା ପଲ୍ଲୀକୋଳର କିଶୋରୀ ନବବଧୂ ଆଉ ସଦ୍ୟ ବିବାହିତା ଗାଁ କନିଆଙ୍କ ମେଳରେ ନୂଆ ନୂଆ ରଙ୍ଗଲଙ୍ଗିଲା ଶାଢ଼ୀ, ପାଦରେ ନାଲି ଅଳତା, ମୁଣ୍ଡରେ ଚନ୍ଦନ ଟିପା, ପାଟିରେ ଖଇରମିଶା ପାନଖିଲ, ଦୋଳି ପାଖରେ ବସି ଜମେଇ ଦିଅନ୍ତି ନାରୀ ଜୀବନର କେତେ କୁହା ଓ କୁହାର କାହାଣୀ। ରଜକୁ ମନଭରି ଉପଭୋଗ କରିବା ପାଇଁ ସତେ ଯେମିତି କେଉଁ କାଳୁ ଅପେକ୍ଷା କରି ଆସିଥିଲେ।

ସଜବାଜ ଦିନ ସିନ୍ଦୁରା ଫାଟିବା ପୂର୍ବରୁ ଗାଁର ଝିଅ ବୋହୂ, ନବବିବାହିତ କିଶୋରୀ ଆଉ ନୂଆ ବୋହୂମାନେ ରୁଣ୍ଡ ହୋଇଯାଆନ୍ତି ପୋଖରୀ ତୁଠରେ ହଳଦୀ କାଠୁଆ ଆଉ ବାସନା ତେଲ ଧରି। ଏହି ପୋଖରୀ ତୁଠରେ ହସ ଥଟାମଜାର ସୁଅ ଛୁଟେ ଖିଲିଖିଲି ହସ ମାଧ୍ୟମରେ।

0: ଖାଲି ସେତିକି ନୁହେଁ, ଗାଧୁଆ ତୁଠରେ ନଣନ୍ଦମାନଙ୍କୁ ଭାଉଜମାନେ ହଳଦୀ ତେଲ ମାଖିଦେଲା ବେଳେ କେତେ ଅଙ୍କାବଙ୍କା କଥାରେ ସେମାନଙ୍କୁ ସରମରେ ବୁଡ଼ାଇ ଦିଅନ୍ତି।
1: ପୋଡ଼ପିଠା, ତାସପାଲି, ବାଗୁଡ଼ି ଆଉ ଗାଧୁଆ ତୁଠରେ କିଶୋରୀ ନବବଧୂଙ୍କ ଥଟା ତାମସା ଛଡ଼ା ରଜକୁ ଉପଭୋଗ କରିବା ପାଇଁ ନାନା ପ୍ରକାର ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥାଏ। ତା ମଧ୍ୟରେ ପାଣିକବିଙ୍କ ଦୁଆରୀ ତାମସା, ଧୁଡ଼ୁକି, ଦାସକାଠିଆ ଇତ୍ୟାଦି ଅନ୍ୟତମ।

ରଜ ତିନି ଦିନ ପରେ ଠାକୁରାଣୀ ଗାଧୁଆ ଦିନ ବସୁମତୀଙ୍କ ସ୍ନାନ ସାରି ତାଙ୍କର ବନ୍ଦନା ଗାଇ ହଳ ଲଙ୍ଗଳ ଧରି ଚାଷୀ ଛୁଟି ଚାଲେ ତାର କ୍ଷେତକୁ। ପହିଲି ଆଷାଢ଼ର ବର୍ଷାରେ ଭିଜି ଭିଜି ସେ ଆଗାମୀକୁ ସ୍ୱାଗତ କରେ ସଙ୍ଗୀତ ଭରା କଣ୍ଠରେ।

0: ଶୁଣିଲ ସଙ୍ଗୀତ ରୂପକ ରଜ ମଉଜ। ଏହାକୁ ପରିବେଷଣ କରିଥିଲେ ତ୍ରିରଙ୍ଗା ସାଂସ୍କୃତିକ ପରିଷଦ କଟକର ପିଲାମାନେ। ଲେଖିଥିଲେ ଦ୍ୱିଜବର ନାୟକ ଆଉ ସଙ୍ଗୀତରେ ସଜେଇଥିଲେ କୁଳମଣି ଦାସ।
1: ପିଲାମାନେ, ତମ ସହ ଗପୁ ଗପୁ ଦେଖିଲଣି ଜଣେ ଛୋଟ ଝିଅଟି ଆସି ଆମ ପାଖରେ ଏଠି ବସିଗଲେଣି। ବଢ଼ିଆ ଗୋଟେ ପିଙ୍କ କଲର ଡ୍ରେସ୍ ପିନ୍ଧିଛନ୍ତି, ମ୍ୟାଚିଂ କରି ଗୋଟେ ରିଷ୍ଟ ବ୍ୟାଣ୍ଡ, ଆଉ ଗୋଟେ ମୁଣ୍ଡରେ ଗୋଟେ ସୁନ୍ଦର ରବର ବ୍ୟାଣ୍ଡ, ହେୟାର ବ୍ୟାଣ୍ଡ। ବାବା, ପୁରା ସୁନ୍ଦର ଭାବେ ସଜେଇ ହେଇକି ସେ ଆସିଛନ୍ତି। ତମ ନାଁ କଣ କହିଦେଲ?
2: ମୋ ନାଁ ସାଇ ଦିବ୍ୟା ପାଣିଗ୍ରାହୀ।
1: ସାଇ ଦିବ୍ୟା ପାଣିଗ୍ରାହୀ, କୋଉ କ୍ଲାସରେ ପଢୁଛ ତମେ?
2: ଫିଫ୍ଥ କ୍ଲାସରେ।
1: କୋଉ ସ୍କୁଲରେ?
2: ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ ଟୁ ସତ୍ୟଭାମାପୁର ରଙ୍ଗପୁଜା ଭୁବନେଶ୍ୱର।
1: ସ୍କୁଲକୁ କେତେବେଳେ ଯାଅ?
2: 10 o'clock।
1: ଆଉ ଫେର କେତେବେଳେ?
2: 4:30।
1: କେମିତି ଯାଅ ସ୍କୁଲକୁ?
2: ବସ୍।
1: ଘର ପାଖକୁ ଆସେ?
2: ହଁ, ବସ୍ ଷ୍ଟପ୍ ପାଖକୁ ଆସେ।
1: ଆଚ୍ଛା, ତମେ ଘରୁ ବସ୍ ଷ୍ଟପ୍କୁ ଯାଇ ସେଠୁ ପୁଣି ବସ୍ରେ ବସିକି ସ୍କୁଲ ଯାଅ?
2: ଆଜ୍ଞା।
1: ଆଉ ମଝିରେ ଟିଫିନ୍ ବ୍ରେକ୍ ହୁଏ?
2: ଆଜ୍ଞା।
1: ଘରୁ ଜଳଖିଆ ନେଇକି ଯାଅ?
2: ଆଜ୍ଞା।
1: 10:00 ବେଳେ ଯାଅ ମାନେ କଣ? କଣ ପୁରା ଗାଧେଇ ପାଧେଇ ଭାତ ତରକାରୀ ଖାଇକି ଯାଅ?
2: ଆଜ୍ଞା।
1: ମାମା ଏତେ ସକାଳୁ ରାନ୍ଧି ଦିଅନ୍ତି?
2: ଆଜ୍ଞା।
1: କଣ କରନ୍ତି ମାମା?
2: ସ୍କୁଲରେ ଟିଚରର ଜବ୍ କରିଛନ୍ତି।
1: ବାବା କଣ କରନ୍ତି?
2: ବାବା ଅଫିସ।
1: କୋଉ ଅଫିସ?
2: ସିସିଟିଭି କ୍ୟାମେରା।
1: ଓ, ସିସିଟିଭି କ୍ୟାମେରା ଯୋଉ ସେଟିଂ ସବୁ କରନ୍ତି ସେଇ ଅଫିସରେ କାମ କରନ୍ତି।
2: ଆଜ୍ଞା।
1: ଘରେ ସବୁ କିଏ କିଏ ଅଛନ୍ତି?
2: ମୁଁ, ମୋ ପାପା, ମାମା, ଜେଜେମା, ଜେଜେବାପା ଅଛନ୍ତି।
1: ତମେ ଗୋଟେ ବୋଲି ଝିଅ?
2: ଆଜ୍ଞା।
1: ତାହେଲେ ବହୁତ ଗେଲା ହେଇଥିବ?
2: ଆଜ୍ଞା।
1: ସମସ୍ତେ ବହୁତ ଗେଲ କରୁଥିବେ ନାଇଁ?
2: ଆଜ୍ଞା।
1: ସକାଳେ ତମେ କେତେବେଳେ ଉଠ?
2: ସକାଳେ ମୁଁ 6 o'clock ଉଠେ।
1: 6:00 ବେଳେ ଉଠିଯା। ଉଠି କଣ କର?
2: ଉଠିକି ବ୍ରଶ କରେ, ତାପରେ ଗାଧାଏ, ତାପରେ ପାଠ ପଢେ, ସ୍କୁଲର ହୋମୱାର୍କ ଯାହା ଦେଇଥିବେ ତାକୁ କରେ।
1: ଆଚ୍ଛା ଦିବ୍ୟା, ତମକୁ ଖାଇବାକୁ କଣ ଭଲ ଲାଗେ? ମାମା ଯାହା ରାନ୍ଧିକି ଦିଅନ୍ତି ତମେ ଖାଇଦିଅ? ନାଇଁ ନାଇଁ, ତମର କିଛି ସ୍ପେଶିଆଲ ଡିମାଣ୍ଡ ଅଛି?
2: ସ୍ପେଶିଆଲ ଡିମାଣ୍ଡ ସେମିତି କିଛି ନାହିଁ, ମାମା ଯାହା ଦିଏ ମୁଁ ଖାଇଦିଏ।
1: ତେବେ କି ଫେଭରେଟ?
2: ଫେଭରେଟ ଧର ନୁଡୁଲ୍ସ, ଆଉ ମାନେ ଧର ଷ୍ଟଲକୁ ଯାଇକି ମାମା କହିବେ କି ମାମା ମତେ ଗୁପଚୁପ କି ଚାଉମିନ ଦିଅ କଣ ଖାଇବାକୁ, ସେଇଟା।
1: ଘର ଖାଇବା କିଛି ଭଲ ଲାଗେନି?
2: ଘର ଖାଇବା ଭଲ ଲାଗେ।
1: କଣଟା?
2: ମାମା ଉପମା କରିକି ଯଦି ଉପମା ଭଲ ଲାଗେ, ନୁଡୁଲ୍ସ ଭଲ ଲାଗେ, ଆଉ ପୁରୀ ଆଉ ମଟର ତରକାରୀ ଭଲ ଲାଗେ।
1: ଆଉ ଗ୍ରୀନ ଭେଜିଟେବଲ୍ସରେ, ପରିବା ପତ୍ରରେ?
2: ପରିବା ପତ୍ରରେ ମତେ କ୍ୟାରଟ ଆଉ ନହେଲେ ରାଡିଶ ଏମିତି ଭଲ ଲାଗେ।
1: ଗାଜର, ମୂଳା ଏଗୁଡା ସବୁ ଭଲ ଲାଗେ?
2: ଆଜ୍ଞା।
1: ଭେଣ୍ଡି, ପୋଟଳ, କଲରା, କାଙ୍କଡ ଏସବୁ କିଛି ଭଲ ଲାଗେନି?
2: କଲରା ମତେ ଟିକେ ଟିକେ ଭଲ ଲାଗେ।
1: କିନ୍ତୁ କଲରାଟା ଦେହ ପାଇଁ ଭଲ କି ନାଇଁ ଜାଣିଛ?
2: ଆଜ୍ଞା।
1: ଖାଇବା କଥା ନା?
2: ଆଜ୍ଞା।
1: କାଇଁ କହନ୍ତି କହିଲ କଲରା ଖାଇବା ପାଇଁ?
2: କଣ ପାଇଁ ନା, କଲରା ପିତା ହେଲେ
1: ଦେହ ପାଇଁ ହିତ,
2: ହିତ
1: ପିତା ହେଲେ ବି ଦେହ ପାଇଁ ହିତା ନା, ସ୍କିନ ଡିଜିଜ ଆମର କମ କରେ କଲରା ନା ଖାଇଲେ। ତମେ କହିଲ ଆମେ ଯାଇକି ଷ୍ଟଲରେ ଖାଉ?
2: ଆଜ୍ଞା।
1: ଭଲ
2: ନା? ଭଲ ନୁହେଁ।
1: ବାହାରେ ଯାଇ ଖାଇବା ଭଲ
2: ନା?
1: ଆଉ କାଇଁ ଖାଅ? ଲୋଭ ଲାଗେ ଟିକେ ନା, ବେଳେବେଳେ ବଜାର ଗଲେ ଇଚ୍ଛା ହୁଏ ଖାଇଦେବାକୁ ବାହାରେ, କିନ୍ତୁ ସେଗୁଡା ଭଲ ନୁହଁ।
2: ଆଜ୍ଞା।
1: କାଇଁ ଭଲ ନୁହଁ ଜାଣିଛ?
2: ବାହାରେ ବହୁତ ସାରା ଯୋଉ ମଶା ମାଛି ମାନେ ବହୁତ
1: ମାଛି ମାନେ ଖାଇବା ଉପରେ ବସନ୍ତି ନା?
2: ଆଜ୍ଞା।
1: ଆଉ ସେମାନେ ବି ସଫା ହାତରେ ବନାନ୍ତିନି, ତାଙ୍କର ଯୋଉ ଜାଗାଟା ଥାଏ ସେ ଜାଗା ବି ଏତେ ସଫା ସୁତୁରା ନଥାଏ। ଆମ ରନ୍ଧାଘର ଭଳିଆ କଣ ସଫା ଥାଏ? ନାଇଁ, ଅସନା ଥାଏ, ରାସ୍ତା କଡ଼ରେ ଥାଏ ଧୂଳି,
2: ଡଷ୍ଟ ସବୁ,
1: ସବୁ ଧୂଳି ଧୂଆଁ ପଡୁ ସବୁ
2: ନା,
1: ସବୁ ଅପରିଷ୍କାର ଅନହାଇଜେନିକ। ଆଉ ଯୋଉ ପ୍ଲେଟରେ ବି ସେମାନେ ଖାଇବାକୁ ଦିଅନ୍ତି ସେ ପ୍ଲେଟ ବି ସଫାରେ ଧୁଆ ହେଇ ନଥାଏ
2: ନାଇଁକି?
1: ସେପାଇଁ ବାହାର ଜିନିଷ ଯେତେ କମ ଖାଇବ, ନ ଖାଇଲେ ସବୁଠୁ ଭଲ, କାରଣ ଖାଇଲା ମାନେ ଦେହ ଖରାପ ହୁଏ। ତେଣୁ ଏବେ ମନେ ରଖିବ, ଯୋଉଟା ତମେ ବାହାରେ ଖାଇବାକୁ ଚାହୁଁଛ ସେଟା ମାମାଙ୍କୁ କହିଲେ ମାମା ବି ଘରେ ବନେଇ ପାରିବେ, ତମେ ଆରାମସେ ଖାଇବ। ମାମା ଯେତେ ସଫା ସୁତୁରାରେ ବନେଇବେ, ଦୁନିଆର କୋଉ ଦୋକାନୀ ସେତେ ସଫା ସୁତୁରାରେ ବନେଇବନି।
2: ଆଜ୍ଞା।
1: ନା, ତମର ପାଠ ପଢିବା ଛଡା କଣ କଣ ସବୁ ହବି ଅଛି?
2: ମୋର ଗାର୍ଡେନିଂ କରିବାରେ ହବି ଅଛି, ଡ୍ରଇଂ କରିବାରେ ହବି ଅଛି, ଗାଇବାରେ ହବି ଅଛି, ନହେଲେ ମାମାକୁ କେତେବେଳେ ମାମା କହିଦିଏ

0: ଯାହା ମୁଁ ଏବେ ପାଣି ଗ୍ଲାସ ନେଇ ଆଣେ ସେମିତି ବି ମୁଁ କରେ।
1: ଛୋଟ ଛୋଟ କାମରେ ମାମାଙ୍କୁ ସାହାଯ୍ୟ କର ଘରେ।
0: ଆଜ୍ଞା,
1: କରିବା କଥା। ଆଉ ତମେ କହିଲେ ତମକୁ ଗୀତ ଗାଇବାର ସଉକ ଅଛି, କଣ କୋଉଠୁ ଶିଖୁଛ?
0: ହଁ, ଗୀତ ଶିଖୁଛି।
1: କାହା ପାଖେ ଶିଖୁଛ?
0: ଆମ ସ୍କୁଲର ଆଲୋକ ସାଙ୍କ ପାଖରେ ଶିଖୁଛି।
1: କଣ କଣ ସବୁ ସେ ଶିଖଉଛନ୍ତି ତମକୁ?
0: ଅଳଙ୍କାର ଶିଖଉଛନ୍ତି ଆଉ ଗୀତ ଶିଖଉଛନ୍ତି। ଆଜ୍ଞା।
1: ଆଚ୍ଛା, ଆଜି ଆମ ପିଲାମାନଙ୍କୁ ଗୋଟେ କଣ ଭଲ ଗୀତ ଗାଇକି ଶୁଣେଇବ?
0: ଆଜ୍ଞା।
1: କଣ ଗାଇବ କୁହ?
0: ରାମ ସିଆରାମ।
1: ହଉ, ଗାଇଦିଅ।

0: ବଢିଆ ଗାଉଛ। କେତେ ବର୍ଷ ହେଲାଣି ଗୀତ ଶିଖୁଛ?
1: 3 ବର୍ଷ ହେଲାଣି।
0: ମାନେ ଘରେ ଆସି ପ୍ରାକ୍ଟିସ କର?
1: ଆଜ୍ଞା।
0: କେତେ ସମୟ ପ୍ରାକ୍ଟିସ କର?
1: 1 ଆୱାର।
0: ପ୍ରାର୍ଥନାରେ?
1: ହଁ।
0: କୋଉ ଗୀତ ବୋଲା ହୁଏ?
1: ଆହେ ଦୟାମୟ।
0: ଆହେ ଦୟାମୟ, ସେ ଗୀତ ପୁରା ଜାଣିଛ?
1: ଆଜ୍ଞା।
0: ଗାଇଦେଲ ଦେଖି।

0: ବା ବଢିଆ ଗୀତଟା ଗାଇ ଶୁଣେଇ ଦେଲ ଆଉ କଣ, ଆମ ଛୋଟବେଳ କଥା ଆମକୁ ମନେ ପଡିଗଲା। ସ୍କୁଲରେ ଏଇ ଗୀତ ବୋଲା ହଉଥିଲା ଆଉ, ତମର ବି ବୋଲା ହଉଛି ନା ସ୍କୁଲରେ? ସ୍କୁଲରେ ସବୁ କଣ କଣ ସବଜେକ୍ଟ ଅଛି ତମର?
1: ଆମର ମ୍ୟାଥ ଅଛି, ଇଂଲିଶ ଅଛି, ସାଇନ୍ସ ଅଛି, SST, କମ୍ପ୍ୟୁଟର, ମୋରାଲ ସାଇନ୍ସ, GK, ହିନ୍ଦୀ, ଓଡ଼ିଆ, ଆଉ ମ୍ୟୁଜିକ, ଆର୍ଟ, ଡ୍ୟାନ୍ସ, ଏମିତି ଅଛି
0: ଆକ୍ଟିଭିଟିରେ। ତମର ପସନ୍ଦର ସବଜେକ୍ଟ କୋଉଟା?
1: SST।
0: ଆଉ କଷ୍ଟ ଲାଗେ କୋଉଟା?
1: ମ୍ୟାଥ।
0: ମ୍ୟାଥଟା ଆଉ ଆଉ ଗୋଟେ କଣ କହୁଥିଲୁ? ଇଂଲିଶ।
1: ଇଂଲିଶ,
0: ମ୍ୟାଥ ଆଉ ଇଂଲିଶ ଦୁଇଟା ଟିକେ କଷ୍ଟ ଲାଗେ। କେମିତି ପଢ ତମେ, ଭଲ ପଢ ନା ନାଇଁ ସେମିତି ସେମିତି ସେମିତି ଚଳିବ?
1: ଭଲ ପଢେ।
0: ଭଲ ପଢ, କେତେ ପରସେଣ୍ଟ ମାର୍କ ରହେ?
1: 78 କି 79 କି 77, ସେମିତି ପାଖାପାଖି ରୁହେ।
0: ଭଲ ତାହେଲେ ଦିବ୍ୟା, ତମେ ତ ତମର ଭବିଷ୍ୟତ କଥା କହିଲ ଯେ ତମେ ବଡ଼ ହେଇ ଜଣେ IAS ଅଫିସର ହବାକୁ ଚାହୁଁଛ, କିନ୍ତୁ ତମେ ତ ବହୁତ ସୁନ୍ଦର ଗୀତ ବି ଗାଉଛ। ଗୀତକୁ

0: ସେମିତି ନାହିଁ, ମୁଁ ହବି ପାଇଁ ରଖିଛି ଗାଇବି କେତେବେଳେ।
1: ହବି ପାଇଁ ଗୀତ ଗାଉଛ, ଯେତେବେଳେ ତମେ ଗୀତ ଗାଅ ଆଉ ସମସ୍ତେ ତମ ଘର ଲୋକ ହଉ ବାହାର ଲୋକ ହଉ ତମକୁ ବହୁତ ପ୍ରେଜିଂ କରନ୍ତି, ତାଳି ମାରନ୍ତି, ଖୁସି ହୁଅନ୍ତି, ତମକୁ କେମିତି ଲାଗେ?
0: ମୋତେ ମନ ଭିତରୁ ଆଉ ଗୋଟେ ନୂଆ କନଫିଡେନ୍ସ ଆସିଯାଏ କି ହଁ ମୁଁ ଏବେ ଷ୍ଟେଜରେ ଗାଇପାରିବି ବୋଲି।
1: କେବେ ଷ୍ଟେଜରେ ଗାଇଲଣି?
0: କେବେ? ହଁ ମୁଁ ଗାଇଛି ଦୁଇ ଥର।
1: କୋଉ କୋଉ ଟାଇମରେ ଗାଇଛ କହିଲେ?
0: ଥ୍ରୀ କ୍ଲାସ୍ ଗୋଟେ ଥର ଗାଇଥିଲି, ଆମର ରଙ୍ଗବଜାର ପାଖରେ ତନ୍ମୟ ଗ୍ରୀନ ଟ୍ୟାଲେଣ୍ଟ ହଟ୍ରେ ମୁଁ ଥାର୍ଡ ହେଇଥିଲି ମ୍ୟୁଜିକରେ। ଆଉ ଗୋଟେ ଏଲିଟ୍ ଫାଉଣ୍ଡେସନ ଯୋଉ ଇଏରେ କମ୍ପିଟିସନରେ ମ୍ୟୁଜିକରେ ମୁଁ ସେକେଣ୍ଡ ପୋଜିସନ ପାଇଥିଲି।
1: କୋଉଠି ହେଇଥିଲା
0: ସେଇଟା? ଯୋଉ ରୋଟାରୀ କ୍ଲବ ପାଖରେ ହେଇଥିଲା।
1: ଦିନେ ଦିନେ ଇଚ୍ଛା ହୁଏ ମୁଁ ଆଜି ପାଠ ପଢିବିନି ଜମାରୁ, କି ଆଜି କିଛି କରିବିନି, ଗୋଟେ ଜାଗାରେ ଚୁପଚାପ ହେଇକି ବସିବି, ସେତେବେଳେ ତମେ କଣ କର?
0: ମୁଁ ସେତେବେଳେ ଗପ ବହି ପଢେ।
1: ଗପ ବହି ପଢ?
0: ଆଜ୍ଞା।
1: କିଛି ଗପ ମନେ ଅଛି ତମର?
0: ଆଜ୍ଞା।
1: ଆମ ପିଲାମାନଙ୍କୁ ଆଜି କହିବ?
0: ଆଜ୍ଞା।
1: କହିଦେଲ ଦେଖି ଗୋଟେ ଗପ?
0: ଆଜି ମୁଁ ଗୋଟେ ଗପ କହିବାକୁ ଯାଉଛି, ଗପର ନାଁ ହେଲା ପରିଶ୍ରମର ଫଳ। ଗୋଟେ ଗାଁରେ ଜଣେ ଧନୀ ବ୍ୟକ୍ତି ରହୁଥିଲେ, ସେ ଦିନକୁ ଦିନ ବହୁତ ବୁଢା ହେଇଯାଉଥିଲେ। ସେ ଚାହୁଁଥିଲେ କି ତାଙ୍କ ପୁଅ ତାଙ୍କର ବେପାର ସମ୍ଭାଳୁ। ଥରେ ସେ ତାଙ୍କ ପୁଅକୁ ଡାକି କହିଲେ ଯା କିଛି ରୋଜଗାର କରିକି ଆଣେ। ତାଙ୍କ ପୁଅ ତ ବହୁତ ଅଳସ ଥିଲା, ସେ ସିଧା ତାଙ୍କ ମା ତା ମା ପାଖକୁ ଯାଇକି କହିଲା, ମା ପାଖକୁ ଯାଇକି କାନ୍ଦିଲା। ତା ମା ତାକୁ କିଛି ଟଙ୍କା ଦେଲା, ସେ ଟଙ୍କାକୁ ନେଇ ରାତିରେ ତା ବାପାଙ୍କୁ ଦେଖେଇଲା। ତା ବାପା କହିଲେ ଯାହାକୁ କୂଅରେ ପକେଇକି ଆସେ। ତାପର ଦିନ ପୁଣି ତା ବାପା କହିଲା କି ଯା କିଛି ରୋଜଗାର କରିକି ଆଣେ। ଏବେ ସେ ତାର ଭଉଣୀ ପାଖକୁ ଯାଇ କାନ୍ଦିବାକୁ ଲାଗିଲା। ତା ଭଉଣୀ ତାକୁ 100 ଟଙ୍କାଟିଏ ଦେଲା, ସେ ଟଙ୍କା ନେଇ ସେ ତା ବାପାଙ୍କୁ ରାତିରେ ଦେଖେଇଲା। ପୁଣି ତା ବାପା କହିଲେ ଯାହାକୁ କୂଅରେ ପକେଇକି ଆସେ। ତାପର ଦିନ ତା ବାପା ପୁଅର ମା ଓ ଭଉଣୀକୁ ମାମୁଁ ଘର ପଠାଇ ଦେଲେ। ତାପର ଦିନ ପୁଣି ପୁଅକୁ କହିଲେ କି ଯାହା କିଛି ରୋଜଗାର କରିକି ଆଣେ। ଏବେ ନା ତ ପୁଅର ମା ଓ ଭଉଣୀ ନାହାନ୍ତି। ତେବେ ସିଏ ବଜାରକୁ ଯାଇକି ଦେଖିଲା, ଜଣେ ସାହୁକାର ନିଜର ଟ୍ରଙ୍କ ଓ ପେଟି ଉଠାଇବା ପାଇଁ ଲୋକଟିଏ ଖୋଜୁଛନ୍ତି। ପିଲାଟି ଗଲା ଏବଂ ତାଙ୍କର ଓଜନିଆ ଟ୍ରଙ୍କ ଓ ପେଟି ଧରି ତାଙ୍କ ଘରେ ପହଞ୍ଚାଇ ଆସିଲା। ସାହୁକାରଙ୍କର ମନଟା ଖୁସି ହେଲା, ସେ ତାକୁ 10 ଟଙ୍କାଟିଏ ଦେଲେ। ସେ 10 ଟଙ୍କା ନେଇ ରାତିରେ ତା ବାପାଙ୍କୁ ଦେଖେଇଲା। ବାପା କହିଲେ ଯାହାକୁ କୂଅରେ ପକେଇକି ଆସେ। ଏବେ ପୁଅ ତାଙ୍କ ବାପାକୁ କହିଲା, ବାପା ମୁଁ ଏଇଟା ବହୁତ କଷ୍ଟରେ ରୋଜଗାର କରିଛି, ମୁଁ ଜଣେ ସାହୁକାରଙ୍କର ଓଜନିଆ ଟ୍ରଙ୍କ ଓ ପେଟି ଧରି ତାଙ୍କ ଘରେ ପହଞ୍ଚାଇ ଆସିଛି। ତା ବାପା ଜାଣିଲେ ଏବେ ଇଏ ରୋଜଗାର କରିବା ପାଇଁ ଠିକ ଅଛି। ତେବେ ସିଏ ତା ପୁଅକୁ କହିଲେ କି ତୁ କାଲିଠାରୁ ମୋ ବେପାର ସମ୍ଭାଳିବୁ। ଏଥିରୁ ଆମେ ଜାଣିଲୁ କି ପରିଶ୍ରମର ଫଳ ମିଠା ହୋଇଥାଏ।
1: ଆମେ ଏଇ ଗପରୁ କଣ ଜାଣିଲେ ଯେ ପରିଶ୍ରମର ଫଳ ମିଠା ହେଇଥାଏ?
0: ଆଜ୍ଞା।
1: ଆଉ ପରିଶ୍ରମର ଫଳ ସହଜରେ କେହି ଫୋପାଡ଼ି ଦିଅନ୍ତିନି। ପ୍ରଥମ ଥର ସେ ତାଙ୍କ ମା ଠୁ ମାଗିକି ଆଣିଥିଲା, ସେ ମାଗିକି ଆଣିଥିଲା, ତେଣୁ ଯେତେବେଳେ ତାଙ୍କ ବାପା କହିଲେ କୂଅରେ ପକେଇଦିଅ, ସେ ପକେଇଦେଲା, ତାକୁ କିଛି ଲାଗିଲାନି, ତାର ତା ସହିତ ପରିଶ୍ରମ ସାମିଲ ନଥିଲା। ତାପରେ ତା ଭଉଣୀଠୁ 100 ଟଙ୍କା ନେଇକି ଆସିଥିଲା, ତାକୁ ବି ସେ କୂଅରେ ପକେଇଦେଲା, କିନ୍ତୁ ଯେତେବେଳେ ସେ ପରିଶ୍ରମ କରି 10 ଟଙ୍କା ମାତ୍ର କମେଇଲା, ସେତେବେଳେ ସିଏ ତାକୁ କୂଅରେ ପକେଇବାକୁ ଇଚ୍ଛା କଲାନି। କାହିଁ କହିଲ? ପରିଶ୍ରମର ମହତ୍ତ୍ୱ ବହୁତ ଅଧିକ। ପରିଶ୍ରମର ମୂଲ୍ୟ ଯୋଉଟା ସେଟା ବହୁତ ଅଧିକ ନା?
0: ଆଜ୍ଞା।
1: ଆଉ କେତେବେଳେ ଅଳସୁଆ ହେଇ ବସିବନି, ପରିଶ୍ରମ ହିଁ ହବ।
0: ଆଜ୍ଞା
1: ନା?
0: ଆଜ୍ଞା।
1: ବ୍ୟା ତମେ ଆମ ଆକାଶବାଣୀକୁ ଆଜି ଆସିଛ, ତମକୁ କେମିତି ଲାଗୁଛି?
0: ବହୁତ ବଢିଆ ଲାଗୁଛି।
1: ଆମ ପିଲାମାନଙ୍କ ଆଗରେ ତମେ ଗୀତ ଗାଇଲ, ତମ ମନ ଖୁସି ହେଲା ତ?
0: ଆଜ୍ଞା।
1: ଆଚ୍ଛା ହଉ ଦିବ୍ୟା, ଆମେ ଆଶା କରୁଛୁ ତମେ ବଡ଼ ହେଇ ଗୋଟେ ଭଲ ସିଙ୍ଗର ହୁଅ, ଆଉ ବଡ଼ ହେଇ ତମେ ଆଏସ୍ ବି ହୁଅ, ତମର ମାଙ୍କର ସ୍ୱପ୍ନ ସାକାର କର।
0: ହେଲା
1: ପିଲାଏ, ଆମ କାର୍ଯ୍ୟକ୍ରମ ତରଫରୁ ତମମାନଙ୍କୁ ରଜର ଢେର ସାରା ଅଭିନନ୍ଦନ। ଖୁବ୍ ଖୁସିରେ ମଜାରେ ଖେଳି ବୁଲି ଏଇ ପର୍ବଟିକୁ ପାଳନ କର। ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ ମାନେ ଅତି ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।

ଶୁଣୁଥିଲେ ତପୁ ମିଶ୍ରଙ୍କ କଣ୍ଠରୁ କେତେଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 54ତମ ଭାଗ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ପୂର୍ବରୁ ଅଗସ୍ତି ପୁତ୍ର ଋଷିଙ୍କ ଶିଷ୍ୟମାନଙ୍କୁ ତାଗିଦ କରି କହିଲେ, ଏପରି ଅତୁଳନୀୟ ସୁନ୍ଦରୀ ସମାନ ଥିବା ଆଉ କେହି ଜଣେ ମଧ୍ୟ ସାରା ବିଶ୍ୱରେ ନାହିଁ। ବନଜବାସିନୀ ଅର୍ଥାତ୍ ବନ ବା ଜଳରେ ବାସ କରୁଥିବା ଲକ୍ଷ୍ମୀ ବାରମ୍ବାର ମର୍ତ୍ତ୍ୟରେ ଜନ୍ମିଛନ୍ତି, କିନ୍ତୁ ଏଥର ସୀତା ରୂପେ ଅବତରିଥିବା ବିଗ୍ରହ ବା ଶରୀରରେ ଏପରି ସ୍ୱଭାବ ରହିଛି ଯାହା କେବେ ନଥିଲା ଓ ନୋହିବ। ସଦକ୍ଷିଣ ଋଷି ଏହିପରି କହିବା ସମୟରେ ରାମ ଲକ୍ଷ୍ମଣ ବାରିଧି ଅର୍ଥାତ୍ ସମୁଦ୍ରକୁ ଚଳୁ କରି ଶୋଷି ଦେଇଥିବା ଅଗସ୍ତି ଋଷିଙ୍କ ଆଶ୍ରମରେ ପ୍ରବେଶ କଲେ। ଅଗସ୍ତିଙ୍କ ପାଦରେ ପ୍ରଣିପାତ କରିବାରୁ ସେ ତାଙ୍କୁ ଆସନରେ ବସାଇଲେ। ବିଧାତାଙ୍କ ଭଳି ସେ ସର୍ବଜ୍ଞ ହୋଇଥିବାରୁ ସବୁ ଜାଣିଛନ୍ତି। ରାମଙ୍କୁ ମନ ମଧ୍ୟରେ ପୂଜା କଲେ ଋଷି ଅଗସ୍ତି। ତାଙ୍କ ପତ୍ନୀ ବୈଦର୍ଭୀ ଲୋପାମୁଦ୍ରା ନାମରେ ମଧ୍ୟ ପରିଚିତା। ତାଙ୍କ ପାଖରେ ପହଞ୍ଚିଲେ ଜନକ ସୁତା ସୀତା। ଲୋପାମୁଦ୍ରା ଓ ସୀତା ପରସ୍ପର ପାଖରେ ଯେତେବେଳେ ବିରାଜମାନ କଲେ, ସେତେବେଳେ ମନେ ହେଲା କହ୍ଲାର ପୁଷ୍ପ ପାଖରେ ପ୍ରସ୍ଫୁଟିତ ପଦ୍ମ ଶୋଭା ପାଉଛି। ଲୋପାମୁଦ୍ରା ଖୁବ୍ ସୁନ୍ଦରୀ ବୋଲି ବିଦୁଷ ବା ପଣ୍ଡିତମାନେ ସର୍ବଦା ପ୍ରଶଂସା କରିଥାନ୍ତି। ବୈଦେହୀ ସୀତା ଏ ପ୍ରଶଂସାକୁ ଲୋପ କରାଇଲେ। ମୁଦ୍ରା ଲୋପ ହେଲା ଭଳି ଲୋପାମୁଦ୍ରା ହେଲା। ଭଞ୍ଜ ନିଜ ସମୟର ଅଚଳ ମୋଗଲ ମୁଦ୍ରା ବା ଗଜପତିଙ୍କ ମୁଦ୍ରା କଥା କହିଛନ୍ତି। ଯେଉଁ ମୁଦ୍ରାରେ ମୋହର ନଥିବ ସେହିଭଳି ଅମୁଦ୍ରା ଭଳି ଲୋପାମୁଦ୍ରା ହୋଇଗଲେ। ଏହି ଲୋପାମୁଦ୍ରା ବିଧାତାଙ୍କ ହୃଦୟ ରୂପ ସମ୍ପଟ ବା ଫରୁଆ ଥିଲା। ସବୁ ଲାବଣ୍ୟ ଦେଇ ବିଧାତା ତାଙ୍କୁ ନିର୍ମାଣ କରିଥିଲା। ଏଥର ସତରେ ତାର ମୁଦ୍ରା ବା ମୋହର ଲୋପ ହୋଇ ସେ ନିଜର ଲୋପାମୁଦ୍ରା ନାମକୁ ସାର୍ଥକ କଲା। ନିଜର ବପୁ ବା ଦେହକୁ ଚାହିଁ ସୀତାଙ୍କ ମନୋହର ରୂପ ସଙ୍ଗେ ତୁଳନା କଲା ଓ ତାର ରୂପଗର୍ବ ବିନାଶନ ହୋଇଗଲା। ବାରମ୍ବାର ଡୋଳା ଢାଳି ଲୋପାମୁଦ୍ରା ଚାହିଁଲେ ସୀତାଙ୍କୁ। ତାଙ୍କ ଡୋଳା ଅଳି ବା ଭ୍ରମର ରୂପରେ ସୀତାଙ୍କ ଶରୀର ବଲ୍ଲୀ ବା ଦେହଲତାରେ ବସିଲା। ସୀତାଙ୍କୁ ବିଚିତ୍ର ବଲ୍ଲୀ ବା ଲତିକା ରୂପେ ବର୍ଣ୍ଣନା କରାଗଲା। ଜଳରେ ଥିବା ଚାରିଗୋଟି ଫୁଲ ଓ ସ୍ଥଳରେ ଥିବା ଛଅ ଫୁଲ ସେ ବିଚିତ୍ର ଦେହଲତାରେ ବିକଶିତ ହୋଇଛି। ଜଳ ସମ୍ବନ୍ଧୀୟ ଫୁଲ ହେଲା ମୁଖରୂପୀ ଶ୍ୱେତ ପଦ୍ମ, ନେତ୍ରରୂପୀ ନୀଳ ପଦ୍ମ, ରକ୍ତ ପଦ୍ମରୂପୀ ହାତ ପାପୁଲି ତଳ ଓ କହ୍ଲାର ଫୁଲ ଭଳି ହସ। ସ୍ଥଳ ପୁଷ୍ପ ଭାବେ ଅଧର ବଧୁଲି ପୁଷ୍ପ, ନାସିକା ତିଳ ପୁଷ୍ପ, ଅଙ୍ଗୁଳି ଚମ୍ପା, କାନ୍ତି ବା ଦେହରଙ୍ଗ କେତକୀ, ଦନ୍ତ କୁନ୍ଦ ପୁଷ୍ପ, ନଖ ଜାଇ ପୁଷ୍ପ, ଏ ସମସ୍ତ ପୁଷ୍ପ ମଣ୍ଡନ କରିଛି ସୀତାରୂପୀ ବିଚିତ୍ର ଲତିକାକୁ। ଲୋପାମୁଦ୍ରା ବିଚାର କଲେ, ଏହି ଶୋଭାବତୀ ପଦ୍ମିନୀ ଜାତୀୟ ସ୍ତ୍ରୀ ନିଶ୍ଚୟ ରସଲତା ନାମରେ ରଞ୍ଜିତ ହେବା ଉଚିତ। ବିନ୍ଧ୍ୟ ଭୂଲୋକ ଅର୍ଥାତ୍ ବିନ୍ଧ୍ୟକୁ ଆକାଶକୁ ଛୁଇଁବାକୁ ନ ଦେଇ ନୀଚ କରାଇଥିବା ଅଗସ୍ତି ଋଷି ରାମଙ୍କୁ ବ୍ରହ୍ମାସ୍ତ୍ର ଧନୁ ଓ ସର ପାଇଁ ତୁଣୀର ଦେଲେ ଓ କହିଲେ, ହେ ରଘୁବୀର, ଏ ସରରେ ରାବଣକୁ ବଧ କର। ବଡ଼ବାନଳ ବା ବନର ଅଗ୍ନିର ତେଜରୁ ବଳି ଏ ନାରଚ, ଏହା ଶ୍ରେଷ୍ଠ ସର ଭାବେ ପରିଚିତ। ତ୍ରିପୁରାସୁରକୁ ମାରିବା ପାଇଁ ବୃଷା ବା ଇନ୍ଦ୍ର ଏ ସରକୁ ଜଚିବାରୁ ତାଙ୍କ ଧନୁ ଜଳିଗଲା। ତୁମେ ବ୍ୟବହାର କଲେ ମୁଁ ଦେଇଥିବା ଧନୁ ଜଳିବ ନାହିଁ। ବଜ୍ରରେ ଥିବା ଅଗ୍ନି କ'ଣ ଘନ ବା ମେଘକୁ ଜାଳିଦିଏ? ତୁମକୁ ଦେଇଥିବା ଅକ୍ଷୟ ତୁଣୀରରୁ ଯେତେ ବାହାରୁଥିଲେ ବି ସର ସରିବ ନାହିଁ। ପଞ୍ଚବଟି ସବୁ ବନ ମଧ୍ୟରୁ ଶ୍ରେଷ୍ଠ, ସେଠାରେ ବେଶ୍ମ ବା ଗୃହ ନିର୍ମାଣ କର। ବାଟ ଦେଖାଇବାକୁ ସଙ୍ଗରେ ଶିଷ୍ୟ ଦେଲେ। ରାମ ବାଟରେ ଗୋଦାବରୀ ନଦୀକୁ ଦେଖି ଶୁକ୍ଳ ଅଭିସାରିକା ନାରୀ ଭଳି

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 54ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମମତାରାଣୀ ସାହୁ, ସଙ୍ଗୀତ ଗୋସାଇଁ ରାମହରି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଶ୍ରୋତାପରି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମୋ ପସନ୍ଦର ପ୍ରିୟ ଶ୍ରୋତାଙ୍କୁ ପବିତ୍ର ରଜ ପର୍ବ ପାଇଁ ମିଠା ମିଠା ଅଭିନନ୍ଦନ।
2: ପ୍ରୀତିଭରା ରଜ ଅଭିନନ୍ଦନ ବନ୍ଧୁ।

0: ଆସିଛି ରଜ, ଚାଲିଛି ସଜ, ନେଇ ଆସିଛି କେତେ ମଉଜ।
1: ଶ୍ରୋତା ମାନଙ୍କର ମନ ଉଲ୍ଲାସ ପସନ୍ଦ ସାଥିରେ ମାନିବା ଆସ।
0: ପସନ୍ଦ ସାଥିରେ ମାନିବା ଆସ।

0: ପବିତ୍ର ରଜ ପର୍ବ ପାଇଁ ମିଠା ମିଠା ଅଭିନନ୍ଦନ।
1: ପ୍ରୀତିଭରା ରଜ ଅଭିନନ୍ଦନ ବନ୍ଧୁ।
0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ। ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ ଅପା, ନମସ୍କାର।
0: ନମସ୍କାର
2: ଅପା, ମୁଁ ବରଗଡ଼ରୁ ସ୍ନାନ ପ୍ରଭାକର କହୁଛି।
0: ଭଲ ଅଛନ୍ତି ତ?
2: ଦିନରୁ ଆପଣଙ୍କ ସହିତ ଆଜି କଥାବାର୍ତ୍ତା ଆଉ ବହୁତ ଦିନରୁ ଆଜି ଲାଗୁଛି ଅପା।
0: ଆଉ ଆମକୁ ବି ବହୁତ ଖୁସି ଲାଗୁଛି ବରଗଡ଼ରୁ ପୁଣି ଆମର ଫୋନ କରିଛନ୍ତି।
1: କେମିତି ଅଛନ୍ତି ସ୍ୱର୍ଣ୍ଣପ୍ରଭା ମ୍ୟାଡମ?
2: ମୁଁ ଭଲ ଅଛି ଅପା, ପୁରା ଭଲ ଅଛି। ଆଉ ଆପଣ ମାନେ ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି।
0: ଆପଣଙ୍କ ଆଶା ଅନୁଯାୟୀ ଆମେ ବି ଭଲ ଅଛୁ।
2: ହଁ ନିଶ୍ଚିତ ଅପା, ଆମେ ତ ସମସ୍ତେ ଯୋଡି ହେଇଛୁ ଆପଣମାନଙ୍କ ସହିତ, ଆକାଶବାଣୀ ସହିତ ଆମେ ଶ୍ରୋତା ମାନେ। ଆମେ ଆକାଶବାଣୀକୁ ଭଲ ପାଉଛୁ, ସେଥିପାଇଁ ବି ଆମର କଲ୍ ଲାଗୁଛି। ଆଉ ଆପଣ ସମସ୍ତଙ୍କ ସାଙ୍ଗରେ ଆମର ସମ୍ପର୍କ ଅଛି, ତ ଗୋଟେ କଥା କହିବି, ଆମର ଗୋଟେ ପୁରୁଣା ଶ୍ରୋତା ଆମର ବରଗଡ଼ର ଗୋଟେ ଭାଇ ବହୁତ ଅସୁସ୍ଥ ଅଛନ୍ତି, ସେ ବୁର୍ଲାରେ ଆଡମିଟ୍ ଅଛନ୍ତି। ତାଙ୍କର ଆରୋଗ୍ୟ କାମନା କରିବା ଆଉ ସମସ୍ତେ ପ୍ରାର୍ଥନା କରୁଛୁ ଆମେ ଶ୍ରୋତା ମାନେ। ସେ ଶୀଘ୍ର
0: ସେ
2: ଭାଇଙ୍କ ନାଁ ଚୈତନ୍ୟ ପଟେଲ।
0: ଚୈତନ୍ୟ ପଟେଲଙ୍କ ପାଇଁ ଆମେ ସମସ୍ତେ ମିଶିକି ଭଗବାନଙ୍କୁ ଡାକିବା,
3: ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଯେ ତାଙ୍କ ଦେହ ଜଲ୍ଦି
0: ଜଲ୍ଦି ଭଲ ହେଇଯାଉ।
2: ନିଶ୍ଚିତ ଆମେ ତ ସମସ୍ତଙ୍କର ଭାଇ ଭଉଣୀଙ୍କ ଶୁଭକାମନା ଅଛି ତାଙ୍କୁ। ଆଉ ସେ ମା ସମଲେଇ ଆମର ତ ଅଧିଷ୍ଠାତ୍ରୀ ଦେବୀ, ଆମ ସମ୍ବଲପୁର ମା ସମଲେଇଙ୍କ ଠାରେ ବି ପ୍ରାର୍ଥନା କରୁଛୁ ସେ ଶୀଘ୍ର ଭଲ ହେଇଯାଆନ୍ତୁ। ଆଉ ଆପଣମାନେ ବି ସମସ୍ତେ କରନ୍ତୁ, ସେ ତାଙ୍କ ପାଇଁ ତ ନିଶ୍ଚିତ ସେ ଭଲ ହେଇଯିବେ, ସମସ୍ତଙ୍କର ଆଶୀର୍ବାଦ।
3: ନିଶ୍ଚିନ୍ତ ଭାବରେ ଆପଣ ଯେତେ ମନର ସହିତ ଭଗବାନଙ୍କୁ ଡାକୁଛନ୍ତି ଭଲ ହେଇଯିବା ପାଇଁ, ଆମେ ବି ସେମିତି ଭଗବାନଙ୍କୁ ଡାକୁଛୁ ଯେ ତାଙ୍କ ଦେହ ଭଲ ହେଇଯାଉ। ଜଲ୍ଦି ଭଲ ହେଇଗଲା ପରେ ଆପଣଙ୍କ ମନ ବୋଧ ହୁଏ ଆଉ ଟିକେ ଖୁସି ହେଇପାରିବ, କାରଣ ବର୍ତ୍ତମାନ ଆପଣ ଉଦାସ ଲାଗୁଛନ୍ତି।
2: ହଁ ଆମେ ସବୁବେଳେ କାର୍ଯ୍ୟକ୍ରମ ବିଷୟରେ କଥା ହଉଥିଲୁ, ସବୁ ଶ୍ରୋତା ମାନେ ଯୋଡି ହଉଥିଲେ। ଏବେ ଆମ ବରଗଡ଼ରେ ଆକାଶବାଣୀ ଶ୍ରୋତା ସମ୍ମିଳନୀ ହେଇଥିଲା, ସେଠିକି ସେ ଭାଇ ଆସିଥିଲେ, ଭେଟ ହେଇଥିଲୁ, କଥା ହେଇଥିଲୁ, ତ ବହୁତ ଖରାପ ଲାଗୁଛି, ଦୁଃଖ ଲାଗୁଛି।
0: ସେମିତି ଦୁଃଖ କରନ୍ତୁନି, ବେଶୀ ଦୁଃଖ କଲେ କଣ ହବ କି, ନକାରାତ୍ମକ ଭାବନା ମନକୁ ଆସିବ। ଆପଣ ବର୍ତ୍ତମାନ ଭାବନ୍ତୁ ସେ ଭଲ ହେଇଯିବେ, ଠାକୁରଙ୍କୁ ଆମେ ଜଣେଇ ଦେଇଛୁ ସେ ଭଲ କରିଦେବେ, ଏମିତି ଭାବନ୍ତୁ, ନିଶ୍ଚୟ ଭଲ ହେବେ।
2: ଭଲ ହେବେ।
0: ଆପଣ ଟେଲରିଂ କରନ୍ତି ବୋଧେ?
2: ଜାଣିଛି ଯେ ସେମିତି ପରଫେକ୍ଟ ନୁହଁ, ବାହାର କରେନି ମୋର ଘରେ କରେ।
3: ପରଫେକ୍ଟ କଥା ଛାଡନ୍ତୁ, ମୁଁ ଜାଣିଛନ୍ତି ତ,
0: ଯାହା ବି ହଉ ଆପଣ ଶିଖିଛନ୍ତି ତ, କିଛି କରିଛନ୍ତି, ଗୋଟେ ଗୁଣ ଅଛି ଆପଣଙ୍କ ପାଖରେ।
3: ଆଚ୍ଛା ତଥାପି ପରଫେକ୍ଟ କରନ୍ତୁ ନ କରନ୍ତୁ, ମୁଁ କଣ କଣ କରନ୍ତି?
2: ମେନଲି ସାୟା ବ୍ଲାଉଜ, ଆଉ ତାପରେ ଯାହା ବି ସିଲେଇ ସୁଲା ଏମିତି, ଯୋଉ ଶାଢୀ ମାନଙ୍କର ଫଲ୍ ଫୁଲ ଏମିତି, ତ ସେମିତି ଟିକେ ଟିକେ କରୁଛି।
0: ସେତିକି କରୁଛନ୍ତି ବହୁତ,
3: ସେଇଟା ଆଗ ନା, ସବୁଠୁ ଅଧିକା ଜିନିଷ ଦରକାର ହୁଏ ଝିଅ ପିଲାମାନଙ୍କର, ସ୍ତ୍ରୀ ଲୋକମାନଙ୍କର, ସେତିକି ଜାଣିଲେ ବହୁତ। ଆଉ ତାକୁ ଟିକେ ଧୀରେ ଧୀରେ ପ୍ରାକ୍ଟିସ କରି ଚାଲିଲେ ଆପଣଙ୍କର ଫିନିସିଂ କାମ ହେଇଯିବ।
2: ହଁ ଧୀରେ ଧୀରେ ସେମିତି କରିକରି ଆଗକୁ ହବ ସେମିତି।
0: ଆଉ ଘରେ ସବୁ ଆପଣଙ୍କର କିଏ ଅଛନ୍ତି କହିଦିଅନ୍ତୁ?
2: ମା ଅଛନ୍ତି, ଆମ ଭାଇମାନେ ତିନିଟା ଅଛନ୍ତି, ଭାଉଜ ମାନେ ଅଛନ୍ତି, ଆଉ ତାଙ୍କ ପୁଅ ଝିଅ ଅଛନ୍ତି, ପୁତ୍ରା ଝିଆରୀ, ସମସ୍ତେ ଅଛୁ ଆମ ଜଏଣ୍ଟ ଫ୍ୟାମିଲି। ତ ବାହାରେ ଆଉ ଭାଇମାନେ ଟିକେ ବାହାରେ ଚାକିରି କରିଛନ୍ତି, ତ ଘରକୁ ଏମିତି ଛୁଟିରେ ପର୍ବପର୍ବାଣି ଆସନ୍ତି, ଆଉ ଆମେ ମା ଝିଅ ଘରେ ଅଛୁ। ଏଟା
0: ବଡ଼ ଭଉଣୀ ବା ହେଇଛନ୍ତି?
2: ନାଇଁ ସିଏ ବି ଘରେ ଅଛି।
0: ଭାଇର ଝିଅ ବି ଅଛନ୍ତି ବୋଧେ?
2: ବଡ ଭାଇର ଝିଅ ତ ବାହା ହେଲାଣି, ତାର ଗୋଟେ ଝିଅ ହେଲାଣି, ଆଉ ଗୋଟେ ଭାଇର ଗୋଟେ ଝିଅ, ଏଇଟା ପ୍ଲସ୍ ଟୁ।

0: ଘରେ ରୋଷେଇ କିଏ କରନ୍ତି?
1: ବଡ ଭଉଣୀ ଅଛି, ସିଏ କରେ ରୋଷେଇ, ଆଉ ମା ତ ଟିକେ ବୟସ୍କ ହେଲେନି, ମା ପାରୁନାହାନ୍ତି, ମୁଁ ବି କରେ, ସାହାଯ୍ୟ କରେ।
2: ଆଜି ତାହେଲେ କଣ ହେଇଛି ରୋଷେଇ?
1: ଆଜି ତ ରୋଷେଇ ବର୍ତ୍ତମାନ ଚାଲିଛି, ଅପା ରୋଷେଇ ସରିନି, ଭାତ ଡାଲି ହେଇଛି, ଏବେ ତ ଖରା ମାସ ତ ଦହି ହବ, ବଡି ଭଜା ତ ଆମର ବହୁତ ବଢିଆ ଖାଦ୍ୟ, ପଖାଳ।
2: ଆଚ୍ଛା ହଉ, ଏମିତି ପଖାଳ ଖାଇ ବଡି ଭଜା ଖାଇ ଭଲରେ ରୁହନ୍ତୁ।
3: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ଆମର ତ ଜୀବନ ଏମିତି ଦୁଃଖ ସୁଖର ଜୀବନ, ତ ସେମିତି ଆମର ଗୋଟେ ଜୀବନ ଧର୍ମୀ ଗୀତ ଅଛି, ଆମ ତତେ ମୋରାଣ କଥା ଚିତ୍ରର ଓଡିଆ, ଆଉ ସେଇଟା ଗାଇଛନ୍ତି ବିଭୁ କିଶୋର। ଗୀତଟା ଏ ଚଲା ବାଟେ ଫୁଲ ଗୋଟେ କଣ୍ଟା ଗୋଟେ ଫୁଲ ଖୋଜିଛି ବାଟ ବୋଲେ, ସେ ଗୀତଟା ଶୁଣିବା। ଏ ଚଲା ପଛେ।

0: बाके उठे पुणी पधारू झुंते ए चला बाके फुल गोते कंता गोते
1: ଭଲ ଲାଗିଲା, ବଢିଆ ଗୀତ ଗାଇଲ କଣ। ତେବେ ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ତମକୁ।
0: ହଁ ଧନ୍ୟବାଦ,
1: ଧନ୍ୟବାଦ,
0: ନମସ୍କାର
1: ନମସ୍କାର।

0: ତିନିଟା କଲେଜରେ
1: ବ୍ୟସ୍ତ ହଉନା,
0: ଫିସ୍ ତ ଦେଖ।
2: କଣ ଖବର,
3: କଣ ହେଲା?
1: ଫିସ୍ ର ଟେନସନ।
3: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
0: ହ୍ୟାଲୋ ମୋ ପସନ୍ଦ।
2: ନମସ୍କାର
0: ନମସ୍କାର ନମସ୍କାର, କିଏ କହୁଛନ୍ତି?
2: ମୁଁ ଜିତେନ୍ଦ୍ର ବିଶି କହୁଥିଲି, କାଳୀ ମନ୍ଦିର ସେଇ ପିଅନପଡା ଫୁଲବାଣୀ ଜିଲ୍ଲା କନ୍ଧମାଳ।
0: ଜିତେନ୍ଦ୍ର ବିଶି, ଯା ହଉ, ଫୁଲବାଣୀ କନ୍ଧମାଳରୁ ଫୋନ ଆସିଛି, ବହୁତ ଭଲ ଲାଗିଲା, ଟିକେ ଅଲଗା ପ୍ରକାର କଥା ଶୁଣିବା ଆଜି ଆମେ ଆଉ। କେମିତି ଅଛନ୍ତି ଆପଣ?
3: ଫୋନ କଲ୍ ଟି କଟିଯାଇଛି, ସେଥିପାଇଁ ଆମେ ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନାଁ।
1: ଏଇ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା। ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
0: ତପତା ତାପରେ ଉତ୍ତପ୍ତ ଧରଣୀ ଡାକୁଅଛି ତ୍ରାହି ତ୍ରାହି, ଆଷାଢ଼ା ଲଗନେ ବର୍ଷାରାଣୀ ଆସେ ଶୀତଳତା ବାରି ନେଇ।
1: ଭିଜେଇ ଦିଏ ସେ ପ୍ରୀତିର ବର୍ଷରେ ଆଦ୍ୟ ଆଷାଢ଼କୁ ଛୁଇଁ, ଆତୁର ପରାଣେ ଜୀବନ ସଞ୍ଚାରୀ ନାଚି ଉଠେ ବନ ଭୂଇଁ।
0: ନଭେ ନଭେ ଖେଳେ ନବ ଉନ୍ମାଦନା, ନବ ନବୀନରେ ତହିଁ ମାଟିରୁ ଆକାଶ ଦିଶେ ଶୋଭାବନ, ରଜ ଆଗମନେ ଜହିଁ।
1: ଖଣ୍ଡ ଖଣ୍ଡ ମେଘ ନବ ଜିମ୍ବୁତରେ ଲୋଚକାଳି ଖେଳୁ ଥାଇ, ରଜର ଆସରେ ମାଟି ମୋହ କରି ମହ ମହ ବାସୁଥାଏ।
0: ଅମ୍ବୁଜ ଅମ୍ବରେ ବୌଦ୍ଧ ମେଳରେ ଘଡ଼ ଘଡ଼ି ଡାକେ ରହି, ଚପଳ ଚମକେ ଥରହର ହୁଏ ସତେକି ମରତ ଭୂଇଁ।
1: ମେଘ ପାଲିଙ୍କିରେ ରଜ ଆସି ଅଛି ସାଥୀ ସଜବାଜ ନେଇ, ଲଘୁଚାପ ବର୍ଷା ଅଥୟ କରୁଛି ହେଉନାହିଁ ଦଣ୍ଡେ ରହି।
0: କୃଷକ ଭାଇଟି ତରବର ହୁଏ ମାଟିକୁ ଚଷିବା ପାଇଁ, ରଜ ପୋଡ଼ପିଠା ମିଠା ମହକେ ଗାଁ ଦାଣ୍ଡ ବାସୁଥାଏ।
1: ଲୁଡୁ ବୋହୁଚୋରି କବାଡ଼ି ଖେଳ ବର୍ଷରେ ଭିଜି ଖେଳି, ତେଲିଙ୍ଗି ବାଇଦ ବାଜୁଥାଏ ପୁଣି ପିଲାଏ ମାରନ୍ତି ତାଳେ।
0: ରଜସ୍ୱଳ ମହି ହୁଏ ଶସ୍ୟ ସମ୍ଭବା, ପହିଲି ବର୍ଷାକୁ ଛୁଇଁ ମାଟିର ପରବ ଓଡ଼ିଆଙ୍କ ଗର୍ବ, ରଜ ଆସେ ଭିଜି ନଈ।

0: ଲେଖିଛନ୍ତି ଜୟଶ୍ରୀ ପଟ୍ଟନାୟକ ମଧୁସୂଦନ ନଗର ଜଟଣୀ ଖୋର୍ଦ୍ଧାରୁ।
1: ବନସ୍ତେ ଡାକିଲା ଗଜ ଆସିଅଛି ପର୍ବ ରଜ ବୋଳଲ ଘେନି ନୂଆ ସଜବାଜ
0: ନୂଆ ଜାମାପଟା ପିନ୍ଧି ଗଛ ଡାଳରେ ଦୋଳିକୁ ବାନ୍ଧି ବୋଳଲ ଖେଳିବା ଖୁସିରେ ଦୋଳି
1: ହାତରେ ମେହେନ୍ଦି ନାଇ ପାଦେ ହଳତା ଲଗାଇ ବୋଳଲ ସାଜିବା ଚନ୍ଦନ ଟିପାକୁ ନାଇ
0: ଖାଇବା ଘରର ପିଠା ପିଜା ବର୍ଗରକୁ ନ ଖାଇବା ବୋଳଲ ଖାଇବା ତ ପୋଡ଼ ପିଠା
1: ସାଙ୍ଗସାଥୀଙ୍କର ମେଳେ ମିଠା ପାନ ଖାଇ ଦୋଳିର ଖେଳେ ବୋଳଲ କାଟିବା କାଳ ସକାଳେ
0: ମାଟି ମେଘର ମିଳନ ସ୍ୱାଗତ କରିବା କରି ବନ୍ଦନ ବୋଳଲ ହେବାକୁ ଭଲ ଫସଲ
1: ଆମ୍ବ ପଣସ ପାଚିଲା କୁଣିଆ ଘରକୁ ଭାରତ ଗଲା ବୋଳଲ ମନଟି ଖୁସି ହୋଇଲା
0: ରଜ ଓଡ଼ିଆଙ୍କ ପର୍ବ ଆମ ପର୍ବ ଆମରି ଗର୍ବ ବୋଳଲ ଖୁସିରେ କାଟନ୍ତି କାଳ
1: ଶ୍ରୋତା ଭାଇ ଭଉଣୀଙ୍କୁ ରଜ ଶୁଭେଚ୍ଛା ଜଣାଇବାକୁ ବୋଳଲ ମୋ ପସନ୍ଦ ଦେଲି ବାଛି
0: ସର୍ବେ ଥାନ୍ତୁ କୁଶଳରେ ଖାଇ ଘର ଖାଦ୍ୟ ସରଧାରେ ବୋଳଲ ରୁହନ୍ତୁ ସର୍ବେ ଖୁସିରେ
1: ବୋଳଲ ରୁହନ୍ତୁ ସର୍ବେ ଖୁସିରେ ଲେଖିଛନ୍ତି କମଳାକାନ୍ତ ବେହେରା ଜୟପୁର ଝୁମ୍ପୁରା କେନ୍ଦୁଝରରୁ
0: ବରଷା ରାଣୀର ପହିଲି ଛୁଆରେ ଧରା ଆଜି ପୁଲକିତ ରଜ ମୌଜକୁ ଉପହାର ନେଇ ଆସିଛି ଆଷାଢ ମିତ
1: ରଜତୋଳି ସଜବାଜ ପୋଡ଼ ପିଠା କେତେ ମିଠା ରଜ ପାନ ଅଳତା କୁଙ୍କୁମ ମେହେନ୍ଦି ସଜରେ ନାଚୁଛି କୁମାରୀ ମନ
0: ମା ବସୁମତୀ ଆମ ପାଇଁ କେତେ ସାଇତିଛି ଫଳ ମୂଳ ସେଇ ବସୁଧାର ବନ୍ଦନ ପାଇଁ ତ ଏଇ ରଜତୋଳି ଖେଳ
1: ମେଘ ମୌସୁମୀ ଛୁଇଁଲେ ଓଡ଼ିଶା ଆସଇ ରଜ ପର୍ବ ଖାଣ୍ଟି ପରବଟି କୋଟି ଓଡ଼ିଆର ଏଇ ଆମ ଗୌରବ
0: ଶସ୍ୟ ଶ୍ୟାମଳରେ ଭରିଯିବ ମାଟି ହସିବ ଚାଷୀର କ୍ଷେତ ଏଇ ଆଶା ଆଉ ଭରସାକୁ ନେଇ ଚାଷୀ ଭାଇ ଗାଏ ଗୀତ
1: ଧନ୍ୟ ରଜ ପର୍ବ ଧନ୍ୟ ମୋ ଓଡ଼ିଶା ଧନ୍ୟ ପ୍ରଭୁ ଜଗନ୍ନାଥ ପୁଣ୍ୟଭୂମି ଏଇ ଉତ୍କଳରେ ଧନ୍ୟ ପ୍ରଭୁଙ୍କର ତିନି ରଥ

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ।
1: ଆସିଅଛି ରଜଜାତ, ଆମ ଦୁଇ ଅପା ଗାଇବେ ଗୀତ, ଗାଇବେ ଗୀତ ଲୋ ଖୁସି ଲାଗିବ ବହୁତ।
0: ବରଡାଳେ ବାନ୍ଧି ତୋଳି ଦୋଳି ଖେଳିଲେଣି ସକଳ ବାଳି, ସକଳ ବାଳି ଲୋ ଦେଉଛନ୍ତି ହୁଳହୁଳି।
1: ପାଦରେ ଅଳତା ଗାର, ହାତରେ ମେହେନ୍ଦି କେଳି ସୁନ୍ଦର, କେଳି ସୁନ୍ଦର ଲୋ ଆଖିରେ କଜଳ ଗାର।
0: ଗାଈ ରଜତୋଳି ଗୀତ ଡାକୁଛନ୍ତି ଆସ ଆସ ସଙ୍ଗାତ, ଆସ ସଙ୍ଗାତ ଲୋ ବୁଲି ଯିବା ରଜ ଜାତ।

0: ଆମ ଦୁଇଅପା ମିଳି ଖାଇବେ ପଣସ ଆମ୍ବ କଦଳୀ, ଆମ୍ବ କଦଳୀରେ ଖେଳୁଥିବେ ରଜ ଦୋଳି,
1: ଖାଇ ରଜ ପୋଡ ପିଠା ପାଟିକୁ ସକାଳେ କରିବେ ମିଠା, ଖାଇବେ ଦୁଧ ଗଇଁଠା,
0: ଖାଇ ମିଠା ରଜ ପାନ ଆମ ଦୁଇଅପା ଆନନ୍ଦ ମନ, ଆନନ୍ଦ ମନ ଲୋ ପ୍ରଣାମୀ ଦିବ୍ୟ ଲୋଚନ।

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ସାମ୍ପୁ ଧାମନଗର ଭଦ୍ରକରୁ।
1: ଓଡ଼ିଶାର ରଜ ଓଡ଼ିଆଙ୍କ ଗର୍ବ, ସବୁ ପର୍ବଠୁ ନିଆରା, ଖୁସି ଆନନ୍ଦର ଲହରୀ ଛୁଟୁଛି ଗାଁ ପୁରପଲ୍ଲୀ ଓଡ଼ିଶା ସାରା।
0: ଆନନ୍ଦୀ ଉଲ୍ଲାସେ ଓଡ଼ିଆଙ୍କ ମନ ଖୁସିରେ ଯାଉଛି ନାଚି, ଯେତେ ରାଗରୁଷା ମାନ ଅଭିମାନ ସବୁ ପଳେଇଛି ଘୁଞ୍ଚି।
1: ସଭିଙ୍କ ମନରେ ସ୍ନେହ ସଦ୍ଭାବ, ସଭିଙ୍କର ଖୁସି ମନ ଆନନ୍ଦ ମନରେ ପାଳନ କରନ୍ତି ଏଇ ରଜ ତିନି ଦିନ।
0: କୁଆଁରୀ କନିଆ ପାଦରେ ଅଳତା, ମଥରେ ଟିପି ଚନ୍ଦନ, ଆଖିରେ କଜଳ, ହାତରେ ମେହେନ୍ଦି, ପିନ୍ଧିଛନ୍ତି ନୂଆ ବସନ।
1: ଫୁଲ ଗଚରାରେ ବାନ୍ଧିଛନ୍ତି ବେଣୀ, ଦେହରେ ହଳଦୀ ମାଖି, କୁଆଁରୀମାନଙ୍କ ମୁହଁକୁ ଚାହିଁଲେ ମନ ତ ଯାଉଛି ଲାଖି।
0: ନୂଆ ବୋହୂମାନେ ନୂଆ ଶାଢ଼ୀ ପିନ୍ଧି, ମଥାରେ ଓଢ଼ଣୀ ଟାଣି, ରଜପାନ ଭାଙ୍ଗି ଖୁଆଇ ସଭିଙ୍କୁ ମନ ନେଉଛନ୍ତି କିଣି।
1: ନୂଆ ବୋହୂ ବାପ ଘରୁ ଆସିଛି ପହିଲି ରଜର ଭାର, ନଡ଼ିଆ କଦଳୀ ଆମ୍ବ ପଣସ ମିଠା ଅଛି କେତେ ପ୍ରକାର।
0: କୁଆଁରୀ କନିଆ ସାଥୀ ମେଳ ହୋଇ ବୁଲୁଛନ୍ତି ଗାଁ ଦାଣ୍ଡେ, ଖେଳୁଛନ୍ତି ପିଲା କବାଡ଼ି ତାସ, ବସି କେଉଁ ପିଣ୍ଡା ମୁଣ୍ଡେ।
1: ଗୋଟିଏ ସ୍ଥାନରେ ଠୁଳ ହୋଇ ଝିଅ ଖେଳୁଛନ୍ତି ରଜ ତୋଳି, ଖୁସି ହୋଇ ସବୁ ସାଥେ ଖାଉଛନ୍ତି ପୋଡ଼ ପିଠା ମଣ୍ଡା ଚକୁଳି।
0: ଚୁଲିରେ ତିଆରି ପୋଡ଼ ପିଠା ବାସ୍ନା ମହକୁଛି ଚୌପାସ, କୃଷକ ଭାଇଟି ବିଶ୍ରାମ ନେଉଛି ଛାଡ଼ି ଦେଇ ତାର ଚାଷ।
1: ଧର୍ମ ରକ୍ଷା ପାଇଁ ମଝି ରଜ ଦିନ ପାଳୁଛନ୍ତି ରଜ ସଂକ୍ରାନ୍ତି, ସେଦିନରେ ଆମ ମା ବସୁମତୀ ହୋଇଥାନ୍ତି ରଜପତି।
0: ପରମ୍ପରା ନେଇ ଶେଷ ରଜ ଦିନ ହୋଇଥାଏ ଭୂମି ଦହନ, ଓଡ଼ିଶାରେ ଧାନ ଚାଷଟି ପ୍ରଧାନ, ମାଟିକୁ ପୂଜନ୍ତି ଜନ।
1: ରଜବାସୀ ଦିନ ବସୁମତୀ ସ୍ନାନ, ଦାଣ୍ଡେ ଶିଳପୁଆ ଥୋଇ, ଧୂପ ଦୀପ ଜାଳି ହୁଳହୁଳି ଦେଇ ରଜକୁ ଦିଅନ୍ତି ବାଟେଇ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆଡେରା ବିସ୍ କେନ୍ଦ୍ରାପଡ଼ାରୁ।
1: ରଜ ଆସିଲାଣି, ମାଟି ବାସିଲାଣି, ବାସିଲାଣି ରଜ ପାନ, ରଜ ପର୍ବରେ ସଜବାଜ ପାଇଁ କୁଆରି କଲେଣି ମନ।
0: ରଜତୋଳି ଖେଳ ସାଙ୍ଗସାଥୀ ମେଳ, ରଜ ଗୀତ ଗାଇ ଗାଇ ମଉଜ କରନ୍ତି, ସାହି ବୁଲି ଯାଆନ୍ତି, କେତେ ଯେ ଆନନ୍ଦ ତହିଁ।
1: ପହିଲି ରଜର ମିଠା ପୋଡ଼ପିଠା ଭାରି ସୁଆଦିଆ ଲାଗେ, ମଝି ରଜ ଦିନ ସଂକ୍ରାନ୍ତି ପଡ଼ଇ ମନ୍ଦିରେ ଯାଆନ୍ତି ସର୍ବେ।
0: ତିନି ଦିନ ରଜ ପରବ ହୁଅଇ ଆମ ସଂସ୍କୃତି ଯେ ପରମ୍ପରା, ରଜସ୍ୱଳ ହୁଏ ମା ବସୁମତୀ, କର୍ଷଣ ହୁଏନି ଧରା।
1: ଶେଷ ରଜ ଦିନ ଭୂମି ଦହନ ଯେ ହୁଏ ବସୁମତୀ ସ୍ନାନ, ବହୁ ବାପ ଘରୁ ରଜଭାର ଆସେ ହୁଅଇ ବନ୍ଧୁ ମିଳନ।
0: କପାଳେ ଶୋଭିତ ଡିପି ଚନ୍ଦନ ଯେ ଗଭାରେ ଗଜରା ବାନ୍ଧି, ବନିତା ଦୁହିତା ପାଦରେ ଅଳତା ଗୁଆ ଖୋଳପାକୁ ପିନ୍ଧି।
1: ଲୁଡ଼ୁ ପୁଚି ଖେଳ କବାଡ଼ି ତାସ ଚାଲିଥାଏ ଗାଁ ସାରା, ଥଟା ମଜା ଓ ଢଗ ଢମାଳିରେ ବସିଥାଏ କଥା ପସରା।
0: ପହିଲି ଆଷାଢ଼େ ବରଷା ଝରଇ ମାଟି ପରେ ପଡ଼େ ପାଣି, ସନ୍ତାନ ସମ୍ଭବା ହୁଅଇ ଧରଣୀ ବୀଜ ଅଙ୍କୁରିତ ପୁଣି।
1: ଦିଲ୍ଲୀଠାରୁ ପଲ୍ଲୀ ପିଲାଠାରୁ ବୃଦ୍ଧ ପାଳନ୍ତି ରଜ ପରବ, ନୂଆ ବସ୍ତ୍ର ପିନ୍ଧି ଆମ୍ବ ପଣସରେ କରନ୍ତି ରଜ ମଉଜ, କରନ୍ତି ରଜ ମଉଜ।

0: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି? ଦୁଇ ଜଣଙ୍କ ତରଫରୁ ନମସ୍କାର ନମସ୍କାର, କିଏ କହୁଛ ତମେ?
1: ମୁଁ ପୂର୍ଣ୍ଣିମା କହୁଛି, ଯାଜପୁରରୁ।
2: ପୂର୍ଣ୍ଣିମା ଯାଜପୁରରୁ?
1: ହଁ, ମୁଁ 6 ମାସ ତଳେ ଥରେ ଫୋନ କରିନଥିଲି ନା?
2: ହଁ, ଆମେ ମନେ ରଖିଛୁ।
1: ଆଉ ଦିଦି, ମୁଁ ପୁରା ମୋ ଗାଁ ଆଉ ମୋ ପଞ୍ଚାୟତ ଠିକଣା ଦେବାକୁ ଚାହୁଁଛି।
0: ଜଲ୍ଦି ଦିଅ, ଜଲ୍ଦି ଆମେ ଯାଇ ପହଞ୍ଚିବୁ।
1: ଯାଜପୁର ଡିଷ୍ଟ୍ରିକ୍ଟ ରସୁଲପୁର ବ୍ଲକ ବାହାବଳପୁର ଗ୍ରାମରୁ ପୂର୍ଣ୍ଣିମା ପାତ୍ର ଫୋନ କରିଛି।
0: ତମ ଘର ନମ୍ବର ଟା କହିଲନି ଯେ?
1: ଘର ନମ୍ବର ମୁଁ ଜାଣିନି।
0: ଏବେ ତ ସବୁ ଘର ନମ୍ବରିଂ ହେଇଯାଇଛି, ତମେ କେମିତି ତମ ଘର

0: ମୋର ଜାଣିନ
1: ଗାଁର ଶେଷ ମୁଣ୍ଡରେ ଘର ତ
2: ନାଇଁ ନାଇଁ ଗାଁଟା ଗୋଟେ ସାଇଡ ରେ ଆମେ ରହିଛୁ ଗୋଟେ ସାଇଡ ରେ
0: ମାନେ ଗାଁରୁ ବାହାରିକି ଯାଇକି ବାହାରେ ରହିଛ ଘରେ ସବୁ କି କି ଅଛନ୍ତି
2: ଘରେ କହିଥିଲି ତ ବାପା ଅଛନ୍ତି ବାପାଙ୍କ ନାଁ ମଧୁସୂଦନ ପାତ୍ର ବୋଉଙ୍କ ନାଁ ଦ୍ରୌପଦୀ ପାତ୍ର ମୋ ଭାଇ ମନୋଜ କୁମାର ପାତ୍ର ମୋ ଭଉଣୀ ପ୍ରଣତୀ ପାତ୍ର
1: ଆଉ ତୁମେ କଣ କରୁଛ
2: ଏଇଟା ରୋଷେଇ ଚାଲିଛି ଚିଙ୍ଗୁଡି ହଉଛି ଆସ ଖାଇବ
0: ବଢିଆ କଥା
1: ତୁମେ ଚିଙ୍ଗୁଡି ଖାଇ ଘୁଙ୍ଗୁଡି ମାର
0: କଣ କରିବ ଏତେ ବଡ ତ ଯାଇ ହବନି ଆଉ ଚିଙ୍ଗୁଡି କଥା ଯେତେବେଳେ କହିଲଣି ମୋ ତରଫରୁ ଅପାଙ୍କ ତରଫରୁ ଖାଅ ନ ଖାଅ ମୋ ତରଫରୁ ଦିଟା ଏକ୍ସଟ୍ରା ଖାଇବ ଯଦି ବଡ ଚିଙ୍ଗୁଡି ନହେଲେ ମେଞ୍ଚେ ଖାଇଦେବ ଆଉ କଣ
2: ମୁଁ ପାଣି ବୁଲାଇ ଦଉଛି ଆପଣଙ୍କ ନାଁରେ
0: ଏମିତି ଆଉ କରନି ଆମେ କଣ ଅଶରୀରୀ ଆତ୍ମା ଆମ ପାଇଁ ତମେ ପାଣି ବୁଲାଇ ଦବ କଣ
2: ଖରା ଭାବିବେନି
1: ହଁ ଭାବିବୁ ନା
0: ଭାବିଦେଲୁ
1: ଭାବି ସାରିଲୁଣି ଖରାପ ଭାବିବୁନି ଏଇଟା ଗୋଟେ ପାଣି ବୁଲେଇବା କଥା କହିଲ ଗୋଟେ ଖରାପ କଥା ନିହାତି
0: ପୂର୍ଣ୍ଣିମା ଆଉ ରୋଷେଇ ବାସ ବ୍ୟତୀତ ଆଉ କଣ କର
2: ଆଉ ଏମିତି ଘରେ ଆଉ ରୋଷେଇ ବାସ ବାସନ ମଜା
1: କାହିଁକି ଏମିତି କରୁଛ ସବୁ ପାଠ ପଢୁନ କି
2: ନାଇଁ ନାଇଁ ମୁଁ ଫୋନ କରିନଥିଲି ନା କହିନଥିଲି ମୋର ମ୍ୟାରେଜ ହେଇଥିଲା ଡିଭୋର୍ସ ହେଇଗଲା
1: ଏବେ କଣ କରୁଛ
2: ଏଇ ରୋଷେଇ ଚାଲିଛି
1: ମାନେ କଣ ଏଇଟା ଖାଲି ବାସନ ମାଜିବ ରୋଷେଇ କରିବ ଆଉ ତ ପୁଣି କିଛି କରିବ ନା ନାଇଁ ଯଦି ଡିଭୋର୍ସ
0: କିଛି ଚାକିରି ବାକିରି କି ପାଠ ପଢା କି କଣ ଗୋଟେ କରିବା ପାଇଁ ଭାବିବ ନା
1: ପାଠ ପଢିବ ଚାକିରି କରିବ ବାହା ହବ ସବୁ ତ କରିବ ନା
2: ନାଇଁ ଗୋଟେ ଜାଗାରେ ଠିକ ହେଇଥିଲା ତାପରେ ପିଲା ଭଲ ପଇଲାନି ଭାଙ୍ଗିଗଲା ଆଉ ଦି ତିନି ମାସ ତଳେ ଗୋଟେ ଜାଗାରେ ଠିକ ହେଇଥିଲା ତାପରେ ଆର ବର୍ଷ ସେଇଟା ଆସିକି ଆମର ମନା କରିଦେଇଥିଲେ ପୁଣି ଏ ବର୍ଷ ସେ କହିଲେ ଆମେ ବାହାଘର କରିବୁ ପୁଣି ହଉଛି ଦେଖିଲା ବେଳକୁ ତାଙ୍କ ବିଷୟରେ ସବୁ ଡାଟା ନେଲା ବେଳକୁ ସେ ପିଲା ଭଲ ନୁହଁ
1: ସେମିତି ଭଲ କି ଡାଟା ନେଇକି ବାହାଘର ହବା ଉଚିତ
2: ନାଇଁ ନାଇଁ ଅପା ଶୁଣନ୍ତୁ ମତେ କିନ୍ତୁ ଭାରି କିନ୍ତୁ ଖରାପ ଲାଗୁଛି ମୋର ମାନେ କଣ କହିଲେ ଫରୱାର୍ଡ କଥା ମୁଁ ଯାହାକୁ ମୁହାଁ ମୁହାଁ କହେ ତାପରେ ମୁଁ ବହୁତ ମାନେ ମଜାକ ଥିଲା ତ ନା ମୁଁ ମଜାକ ରେ କହିଦେଲି
1: ଆମେ ତ ଭୁଲିଗଲୁଣି କୋଉ କଥା କହୁଛ
0: କୋଉ କଥା କହୁଛନ୍ତି ମୁଁ ବୁଝି ବୁଝିପାରୁନି
1: ଆମର ଶ୍ରୋତା ବନ୍ଧୁ ମାନେ ଆହୁରି କେତେ ପ୍ରକାର କଥା କହନ୍ତି ସେଗୁଡା କଣ ସବୁ ଆମେ ଧରିକି ରଖୁ ଆମର ପୁରା ଗୋଟେ ପରିବାର ଭିତରେ କିଏ କାହା କଥା ଧରିକି ରଖନ୍ତି କି
0: ସେଇ କଥା
2: ନାଇଁ ନାଇଁ ଅପା ଆମ ସିଙ୍ଗାପୁର ଯାତ୍ରାକୁ ଆସିଲେନି
0: କଣ ସିଙ୍ଗାପୁର ଯାତ୍ରା
1: ଡାକିନ ତ
2: ଫୋନ ବା ଲାଗିଲାନି
1: ଡାକିଥିଲେ ସିନା ଯାଇଥାନ୍ତୁ ଆମେ କଣ ଜାଣିଛୁ ତୁମର ସିଙ୍ଗାପୁର ଯାତ୍ରା ହଉଛି କି ଆଉ ଦୁବାଇ ଯାତ୍ରା ହଉଛି
0: ସିଙ୍ଗାପୁର ଯାତ୍ରା ମାନେ କଣ
2: ଆମର ଏଠି ନାରାୟଣ ଗୋସାଇଁ ଠାକୁର ଯେତେବେଳେ କଳା ପାହାଡ ଗୋଡେଇ ନଥିଲେ ନା ସେ ନାରାୟଣ ଗୋସାଇଁ ଆମର ଏଠି ଗୋଟେ ପୁଷ୍କରିଣୀ ମାନେ ଗୋଟେ ପୋଖରୀ ଦିହରେ ବୁଡି ଯାଇଥିଲେ ସେଇଠି ହଜାର ହଜାର ବର୍ଷ ତଳୁ ରହିଲେଣି ସତନେଲେ କହିଲେ ଗଡ ମଧୁପୁର ରାଣୀଙ୍କୁ କହିଲେ ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ମତେ ଉପରକୁ ଆଣିବ ମନ୍ଦିରରେ ପୂଜା କରିବ ସବୁ ଦର୍ଶକ ଯାତ୍ରୀ ମତେ ଦେଖିବେ ଆଉ ଭକ୍ତ ମାନେ
1: ମାନେ ପାଣି ତଳୁ ଆଣନ୍ତି ଠାକୁର ସବୁବେଳେ ସବୁ ବର୍ଷ ପୁଣି ପୂଜା ସରିଲେ ପୁଣି ରଖିଦିଅନ୍ତି ପାଣି ଭିତରେ
2: ହଁ ଚାରିଦିନ ପଣ ସଂକ୍ରାନ୍ତି ଦିନ ଉପରକୁ ଆସିବେ ତାପରେ ରହିବେ ମଝିରେ ଦି ଦିନ ଚାରିଦିନ ଦିନ ପାଣିକି ଠାକୁର ଯାଆନ୍ତି ଠାକୁର ରହିଛନ୍ତି ଚାରିଦିନ ପାଞ୍ଚ ଦିନ ଦିନ ପାଣିକି ଗଲେ
0: ଆଚ୍ଛା ଯୋଉ ଠାକୁର ପାଣିକି ଯାଉଛନ୍ତି ସେ ଠାକୁରଙ୍କ ମୂର୍ତ୍ତିଟା କୋଉ ଧାତୁରେ ଗଢା ନା କୋଉଥିରେ ଗଢା
2: ସିଏ କଣ କହିଲେ ମାନେ ମୁଗୁନି ପଥର ସେ
1: ପଥର
0: ପଥର ପାଲଟି ଯାଇଛି
1: ଆଚ୍ଛା ସେ ଯୋଉ ପଥରଟିକୁ ଉପରକୁ ଆଣନ୍ତି ସେ ପଥରରେ ତ ଶିଉଳି ଲାଗିଯାଉଥିବ ଖସରା ହେଇଯାଉଥିବ
2: ନାଇଁ ନାଇଁ ଶୁଣନ୍ତୁ ଦିଦି ସେ କଣ ହେଇଛି କହିଲେ ମାନେ ସେ ଠାକୁର ପ୍ରତିବର୍ଷ ବଢୁଛନ୍ତି ଆପଣ ଏ ବର୍ଷ ଦେଖିଥିବେ ପାଣିକି ଗଲା ବେଳେ ଯୋଉ ବେଶ ହେଇକି ଚନ୍ଦନ ସିନ୍ଦୁର ଲାଗିଥିବ ସେ ଚନ୍ଦନ ସିନ୍ଦୁର ତାଙ୍କଠି ଗତ ବର୍ଷ ଗଲା ବି ସେ ପାଣି ଭିତରେ ଥିବ
1: ମାନେ ଆସନ୍ତା ବର୍ଷ ବି ସେଇଟା ଥିବ ଠାକୁରଙ୍କର ମହିମା ଅନେକ ଜାଗାରେ ଅନେକ ପ୍ରକାର ରହିଛି ଆମ ଓଡ଼ିଶାରେ କେତେ ଜାଗାରେ କେତେ ପ୍ରକାର ପୂଜା ପାଠ ସବୁ ଚାଲିଛି ଆଉ ସେଥିରେ କେତେ ମହିମା ଅଛି ଆମେ ବହୁତ କଥା ଜାଣିନଥାଉ ବେଳେବେଳେ ଆପଣମାନଙ୍କ ସହିତ କଥା ହିଁ ଆମେ ଜାଣୁ
0: କୋଉ ଏରିଆରେ କୋଉ ପ୍ରକାରରେ ଭଗବାନଙ୍କର ଉପସ୍ଥିତି ଅଛି ସେ କଥା ତ ସେଇ ଏରିଆ ଲୋକ ହିଁ କହିପାରିବେ
1: ତାହେଲେ ବଢିଆ ଯାତ୍ରାଟା ହଉଥିବ ଆଉ ଠାକୁରଙ୍କର
0: ସେ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଆମର ଗୋଟେ କାଣିଚାଏ ବି ଅବଦାନ ନାହିଁ କି ଆମର ସୌଭାଗ୍ୟ ନାହିଁ ଯେ ଆମେ ଯାଇପାରୁଛୁ
2: ଆପଣ ଆସୁନାହାନ୍ତି ମୁଁ ନେଇଯିବି ବୁଲେଇବାକୁ ଯାତ୍ରାକୁ
0: ଯାତ୍ରା ତ ସରିଲାଣି ଆଉ କଣ ବୁଲେଇବ ଯେ
2: ଆର ବର୍ଷକୁ ଆସିବ ମୁଁ ଏବେ ଠାରୁ କହିବି
0: ଲେଖିକି ରଖୁଛି
1: ଆର ବର୍ଷକୁ ତୁମେ ଯଦି ବାହା ନ ହେଇଥିବ ସିନା
2: ତୁମେ ଯଦି ଆକାଶବାଣୀକି ବୁଲେଇଯିବି ନା ଆପଣ
1: ନା ତୁମେ ତ ବାପ ଘରକୁ ଆସିବ କି ନାଇଁ ଠିକଣା ନାହିଁ ବମ୍ବେରେ ଯାଇକି ରହିବ କି ଦିଲ୍ଲୀରେ କି ଆଉ କୋଉ ଜାଗାରେ ରହିବ ବାହାରେ ତୁମେ କଣ ଆମକୁ ନେଇକି କୋଉଠି ବୁଲେଇବ
2: ଆମର କଣ କହିଲ ପାଞ୍ଚ ଦଶ ଖଣ୍ଡ ଗାଁରୁ ଝିଅ ମାନେ ସବୁ ବାହା ହେଇଥିଲେ ଆସିବେ ସିଙ୍ଗାପୁର ଯାତ୍ରାକୁ
1: ଓହୋ ମାନେ ସେ ସମୟରେ ଆସନ୍ତି ସମସ୍ତେ ନା
2: ପୁରା ଫେମସ ଆମର
0: ଦେଖିବା ନେକ୍ସଟ ଇୟରକୁ ଆମେ ସିଙ୍ଗାପୁର ଯାତ୍ରା ନା ଶୁଣିଲୁ ଫାର୍ଷ୍ଟ ଟାଇମ୍ ଆଜି
2: ଶୁଣନ୍ତୁ ଦିଦି ଯୋଉ ଆମର ଜାଣିଥିବେ ତ ବାରବାଟୀ ପରିବା ମାର୍କେଟ ଯାଜପୁର ଜିଲ୍ଲା ଭିତରେ
1: ସବୁ ଜାଣିଛୁ
2: ପାଖରେ ଆଉ

0: ଭଗବାନ ଙ୍କର ଆଶୀର୍ବାଦ ଆଉ କରୁଣା ଥିଲେ ଯଦି ଡାକିବେ ତାହେଲେ ଆମେ ଯିବୁ। ଆଉ ତମ କଥା କୁହ, ମୁଁ ତମେ କେମିତି ଅଛ?
1: ଭଲ ଅଛି। ଗରମ
0: ହଉଛି ଟିକେ ଟିକେ, ବେଶୀ ହଉନି। ମାନେ ମନକୁ ବୁଝିବା ପାଇଁ ନା? ଆଚ୍ଛା, ଏଇ ଗରମରୁ ରକ୍ଷା ପାଇବା ପାଇଁ ତମେ କଣ କରୁଛ?
1: କଣ କରିବି, ଦହି ପଣା ପିଉଛି, ଆଉ ତ କିଛି କରିହବନି। ଆମର ତ ଏସି ଫେସି କିଛି ନାହିଁ।
0: ଆଚ୍ଛା,
1: କଣ କହୁଛୁ ନା, ଗାମୁଛାକୁ ଓଦା କରି ଘୋଡେଇକି ବସ।
2: ଭଲ କଥା,
0: ଏସି ଫେସି ର କିଛି ଆବଶ୍ୟକ ନାହିଁ। ଯୋଉମାନେ ଏସିରେ ରହୁଛନ୍ତି ଆକ୍ଚୁଆଲି ସେମାନେ ବହୁତ ମାନେ
2: ନିଜ ଦେହ
0: ଖରାପ କରୁଛନ୍ତି। ସେମାନେ ଖରାକୁ ଟିକେ ଗଲେ ସହି ପାରୁନାହାନ୍ତି। ତମେ ଯେତିକି ଖରା ସହି ପାରିବ, ଜଣେ ଏସି ରୁ ବାହାରିକି ଯିବ ସେତିକି ଖରା ସହି ପାରିବନି।
2: ଯୋଉମାନେ କଣ୍ଟିନ୍ୟୁଅସ୍ ବହୁତ ସମୟ କାମ କରିବେ ଅଫିସ ଭିତରେ, ସେମାନେ ରହିଲେ ଠିକ କଥା ଅଛି, ଏକାବେଳକେ ସନ୍ଧ୍ୟାବେଳେ ବାହାରିଲେ। ଆଉ ତୁମେ ଘର କାମ କରୁଛ, ଚିଙ୍ଗୁଡ଼ି ରାନ୍ଧୁଛ, ପଣା କରୁଛ, ଥରେ ଭିତରକୁ ଯିବ, ଥରେ ବାହାରକୁ ଆସିବ। ସେ ଏସି
0: ଏମିତି ଯିବା ଆସିବା କଲେ ସେ ଏସି ର ମୂଲ୍ୟ କିଛି ନାହିଁ, ଖାଲି ବିଲ୍ ଯାହା ଦିଆହବ କିଛି ନାହିଁ। ଗୀତ ଗାଅ,
2: ସେଇ କେତେବେଳଟା ଏଇନା ଟିକେ ହେଇଯାଏ,
0: ଏଇନା ସେଇ କେତେବେଳଟା ହେଇଗଲେ କେମିତି ହବ? ମାରିବୁ ହେଲେ ହବ ଯଦି ଆମେ ନମ୍ବର କାଟିଦେବୁ, ଏଇଟା ଗୋଟେ କଥା।
2: ଭୁଲ ହେଲେ କାନ ଧରା ହବ।
1: ଗୋଟେ ଟିକେ ବୋଲୁଛି,
0: ଟିକେ ହିଁ ଆମର ଦରକାର।

0: ମନେ ନାହିଁ।
1: ଓହୋ, ତମ ଗୀତ ସହିତ ଯୋଉ କୁକୁରଟା ତାଳ ଦଉଥିଲା ସେଇଟା ଭାରି ବଢିଆ ଲାଗୁଥିଲା।
2: ପ୍ରକୃତରେ ସେ କୁକୁର ଏମିତି ଭୁକିଲା ବୋଲି ଆସିକି ପାଖରେ ସେ ଭୁଲିଗଲେ।
0: ଶୁଣନ୍ତୁ, ଆମର ଏଠି ଅଛନ୍ତି ଏମାନେ ଆମ ଘରେ ଗୋଟିଏ କୁକୁର ରହୁ ରହୁ 10 ବର୍ଷ ହେଲାଣି, ଏବେ 15ଟା କୁକୁର ହେଇଗଲେଣି,
1: ବଂଶ ବିସ୍ତାର କରିଦେଲେଣି। ତମେ ଭଲ ଖାଇବା ପିଇବାକୁ ଦଉଛ ତମାନେ।
0: ଆମର ଜନସଂଖ୍ୟା 5 ଜଣ, କୁକୁର ସଂଖ୍ୟା 15 ଜଣ,
2: ଜଣକା 3ଟା,
0: 20 ଜଣ ଫ୍ୟାମିଲି।
1: ବଢିଆ, ଆଜି ଚିଙ୍ଗୁଡ଼ିଟା ବୋଧେ ତାଙ୍କ ଭାଗରେ ଅଛି।
0: ଦିଦି, ଆମ କୁକୁରଙ୍କର ସ୍ପେଶାଲ ଦାୟିତ୍ୱ ନଉଛନ୍ତି ମୋ ଭାଇ ଭଉଣୀ।
2: ଏ ଭାଇ ଭଉଣୀଙ୍କ ନାଁ ସବୁ କଣ?
0: ଜଣଙ୍କ ନା ମୋ ଭଉଣୀ ନା ପ୍ରଣତି, ମୋ ଭାଇ ନା ମନୋଜ, ଡାକ ନା ଚୁମି, ଆଉ ମୋ ଭଉଣୀର, ମୋ ଭାଇର ସେଇ ବି ମନୋଜ ଡାକନ୍ତି ସମସ୍ତେ।
1: ଆଚ୍ଛା, ଭାଇ ଭଉଣୀ କଣ କରନ୍ତି?
0: ମୋ ଭଉଣୀ ସିଏ ବି ଘରେ ଅଛି, ଘରେ ଅଛି, ଏଇଠି ଗୋଟେ ଧୂପ କମ୍ପାନୀ କି ଯାଉଥିଲା, ତାପରେ ସେଠି ପଇସା ପତ୍ର ଟିକେ ଠିକ ଠାକ ହେଲାନି ବୋଲି ଆଉ ଗଲାନି। ତାପରେ ମୋ ମାଙ୍କର ବି ଏବେ ଅପରେସନ ହେଇଛି, ସେ ଘରେ ଅଛି ଆଉ ଯାଉନି।
2: ମୁଁ କହୁଥିଲି କଣ କି, ସେ ଯେମିତି ଯାଉଥିଲେ କଣ କାମକୁ, ମୁଁ ସେଇଟା କହୁଛି ସବୁବେଳେ ସେ ରନ୍ଧା ରନ୍ଧି ଚିଙ୍ଗୁଡ଼ି ଯାତ୍ରାକୁ ଛାଡିକି ଏବେ ଟିକେ ନିଜେ ଗୋଟେ କଣ କରିବା ପାଇଁ ଚେଷ୍ଟା କର।
0: ଯୋଗାଯୋଗ ଗୋଟେ ଜାଗାରେ ରହିବାକୁ ଚାଲିଛି
2: ଆମର ଇଚ୍ଛା ଯେ କଣ କି, ବାହା ହବା ଆଗରୁ ନିଜେ ଟିକେ ସ୍ୱାବଲମ୍ବୀ ହେଇଯାଅ ହେଲା। ନିଜେ ସ୍ୱାବଲମ୍ବୀ ହବା ଆଗେ ଦରକାର, ତାପରେ ବାହା ହବ। ଯାହା ବି ରୋଜଗାର କର, ବିଜନେସ କର କି ପାଠ ପଢିକି ଚାକିରି କର।
0: ନାଇଁ ନାଇଁ, ଏଠି ଆମର ଗୋଟେ ୱାଟର ସପ୍ଲାଇ ହଉନି, ଫିଲ୍ଟର ୱାଟର, ସେଇଥିରେ ଯୋଉ ରହୁଛନ୍ତି ସ୍ତ୍ରୀ ଲୋକ ଝିଅ ପିଲା, ମୁଁ ରହିବି ବୋଲି ଯୋଗାଯୋଗ କରିଥିଲେ, ତାପରେ ଏବେ ତାଙ୍କର ଛୁଟି ଅଛି ଗରମ ପାଇଁ।
2: ଆଚ୍ଛା ଆଚ୍ଛା, ତାହେଲେ ଚେଷ୍ଟାରେ ଅଛ ତ?
1: ଚେଷ୍ଟାରେ ଅଛ ମାନେ କାମରେ ଲାଗିଯିବ ଆଉ କିଛି ଦିନ ପରେ।
2: ଆମର ନିଶ୍ଚୟ ଶୁଭେଚ୍ଛା ରହିଲା, ତୁମେ କାମରେ ଲାଗିଯାଅ ଆଉ ତୁମର ସବୁ ପ୍ରକାର ଠିକ ଠାକ ଚାଲୁ। ପୁଣି
1: କୁକୁର ମାନଙ୍କୁ ଏମିତି ଖାଇବାକୁ ଦେଇକି ତାଙ୍କ ବଂଶ ବିସ୍ତାର କରାଉଥାଉ, ସେମାନେ ବଢି ଯାଆନ୍ତୁ ଆହୁରି, ତମ ଏରିଆଟା ଯାକ କୁକୁରମୟ ହେଇଯାଉ।
0: ତମର କାଇଁ କୁକୁର ରଖିଛ? ତାପରେ ଦିଦି ଜାଣିଲେ ନା, ଏ କୁକୁର ମାନଙ୍କ ଲାଗି ଥରେ ଗୋଟେ ଲୋକଟେ ମଦ ପିଇକି ଆମ ଘରକୁ ପଳେଇ ଆସିଥିଲା, ଘରେ କେହି ନଥିଲେ, ମାନେ ସିନା ଲୋକ କିନ୍ତୁ ତାଙ୍କର ଟିକେ ମାନେ ଅଲଗା, ତାଙ୍କ ନେଚର ଟିକେ ଭଲ
2: ନୁହେଁ।
0: ସେ କୁକୁରଙ୍କ ଲାଗି କିନ୍ତୁ ସେଦିନ ମୁଁ ସେ ଲୋକ ପାଖରୁ ବଞ୍ଚିଲି।
1: କୁକୁରଙ୍କୁ ଖାଇବାକୁ ଦେଇକି ରଖିଥିଲେ, ସେମାନେ ନିଶ୍ଚିନ୍ତ ଭାବରେ ନିଜର ବଫାଦାରୀ ଦେଖାନ୍ତି, ସେମାନେ କେବେ ନିଜ ମାଲିକକୁ ହତାଶ କରନ୍ତିନି।
0: ଯିଏ ଚାଷବାସ କରୁଛନ୍ତି ତାଙ୍କ ବିଲ ଫିଲ ଯାଇ ତାଡି ଦେଉଛନ୍ତି ବୋଲି କିଏ?
2: ସେଟା ନିଶ୍ଚୟ ସେମାନେ ବି ବ୍ୟସ୍ତ ହେବେ,
1: ଖରାଦିନ ଟିକେ ଥଣ୍ଡା ଖୋଜନ୍ତି, ତ ସେଇଥିପାଇଁ ଏମିତି କରୁଛନ୍ତି।
2: ଯେତେବେଳେ ଯାହାର କ୍ଷତି ହବ ସେମାନେ ତ ବିରକ୍ତ ହେବେ। ହଉ, ଭଲ ଲାଗିଲା ତମ ସହିତ କଥା ହେଇ, କହିଦିଏ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବ?
0: ଉଦିତ ନାରାୟଣଙ୍କର ଗୋଟେ କିଛି ଗୋଟେ ହିନ୍ଦୀ ଗୀତ ଶୁଣେଇଦେବେ ଆଉ।
2: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ତୁମକୁ।
0: ହଉ ରହିଲେ, ନମସ୍କାର।
1: ନମସ୍କାର,
0: ସାନ ଭଉଣୀ ଭାବି କ୍ଷମା କରିଦେବେ।
2: ହଉ ହଉ, ଭଲ ଥା,
0: ଆସିବେ ଆମ ଯାତ୍ରାକୁ ଆର ବର୍ଷ।
1: ହଉ, ଆର ବର୍ଷକୁ ନିଶ୍ଚୟ ଦେଖା ହେବା ହେଲା।
0: ହଉ ରହିଲି,
2: ନମସ୍କାର।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ହ୍ୟାଲୋ, ମୋ ପସନ୍ଦ।

0: ଜୟ ଜଗନ୍ନାଥ। କାର୍ତ୍ତିକ ଭାଇ, କେମିତି ଅଛନ୍ତି ଆପଣ? ରଜର ଅଭିନନ୍ଦନ ଆପଣଙ୍କୁ।
1: ଆପଣଙ୍କୁ ମଧ୍ୟ ପହିଲି ରଜ ଆଜ୍ଞା, ରବିବାର ପଡିଛି, ଫୁଲ ବୋବାଲିଆ ଦିନରେ ଆଜ୍ଞା,
0: ଫୁଲ ବୋବାଲିଆ ଦିନରେ। ରଜରେ କଣ ସବୁ ଚାଲିଛି, ଏବେ କଣ କରୁଛନ୍ତି? ସ୍ପେଶିଆଲ ପାନ ଭଙ୍ଗା ହେଇଛି କି ନାହିଁ?
1: ପ୍ରକୃତରେ ଆପଣ ବିଶ୍ୱାସ କରି ଗରାକ ଲାଇନ ହେଇକି ଛିଡା ହେଇଛନ୍ତି, ପୁରା ମିଠା ପାନ ସାଇଜ ହେଇକି ପଡିଛି। ଆପଣ ଆଜ୍ଞା ଦେଖିପାରନ୍ତି, ଦେଖିଲେ ଆପଣ ପାଖରେ ନାଳ ବୋହିବ ଆଜ୍ଞା।
0: ତା ମାନେ ଆପଣଙ୍କ ଦୋକାନରେ ଭିଡ ବେଶ ଜମିଛି, ରଜ ଭିଡ।
1: ହଁ, ଦର୍ଶକ ମାନେ ଆପଣଙ୍କ କଥା ଶୁଣୁଛନ୍ତି ଆଜ୍ଞା।
2: ନିଶ୍ଚୟ ଶ୍ରୋତା ମାନେ ହେଇଥିବେ, ଦର୍ଶକ ମାନେ ତ ଆମକୁ ଦେଖିପାରିବେନି, ନିଶ୍ଚୟ ଶ୍ରୋତା ମାନେ ଶୁଣି ପାରୁଥିବେ।
0: ସେମାନେ ହଉଛନ୍ତି ଆପଣଙ୍କର ଦର୍ଶକ, କିନ୍ତୁ ଆମର ଶ୍ରୋତା ବନ୍ଧୁ।
2: ଯେମିତି ଆପଣ
0: ରଜ ମାହୋଲ ତ ବେଶୀ ଆପଣଙ୍କର ଜମିବ ଦୋକାନର ବିକ୍ରି।
1: ଆଜ୍ଞା ଆଜ୍ଞା, ବର୍ଷକୁ ଥରେ ଆଜ୍ଞା ପର ରଜ ତିନି ଦିନ ଆଜ୍ଞା ଟିକେ ଧୁମଧାମ ବେପାର।
2: ରଜ ତିନି ଦିନ ଯୋଉ ଧୁମଧାମରେ ଯୋଉ ସୁନ୍ଦରୀ ଆଉ ସ୍ୱାଦିଷ୍ଟ ପାନ,
0: ମିଠା ମିଠା ପାନ
2: ଆପଣ ଯୋଉ ପାନ ବନାନ୍ତି,
0: ଗ୍ରାହକ ମାନଙ୍କୁ ଖୁସି କରନ୍ତୁ, ତାଙ୍କ ପାଟିରେ ଖୁଆନ୍ତୁ। ଆମେ ଯିବୁ ଆପଣଙ୍କ ଦୋକାନରୁ କେତେବେଳେ, ପାଖରେ ଏଇଠି ଆମେ ଜାଣିଛୁ ବିଜୁ ପଟ୍ଟନାୟକ ଛକରେ ଆପଣଙ୍କର ପାନ ଦୋକାନଟି, ଆମେ ଯିବୁ ଯାଇ ଆପଣଙ୍କ ଦୋକାନରୁ ମିଠା ପାନ କିଣି ଖାଇବୁ, ତାର ମଜା ଅଲଗା।
2: କାରଣ ଯୋଉ ଜିନିଷ ଯୋଉଠି ମିଳେ ସେଇଠି ଯାଇକି ଖାଇବାର ଯୋଉ ମଜା, ଘରକୁ ଆଣିକି ଖାଇବାର ସେ ମଜାଟା ନଥାଏ।
0: ହଉ, ଏ ତ ରଜ ସଜ ପାନ ବଜାର କଥା ଆପଣଙ୍କର ଚାଲିଲା, ଆଉ ଘରେ
1: ନାଇଁ ଆଜ୍ଞା, ମିଶ ଯାଇଥିଲା ଆଜ୍ଞା ଟିକେ ଗାଁକୁ, ଆଉ ଘରୁ ପୋଡ ପିଠା ବି ଶାଶୁ ଟିକେ କରିକି ଦେଇଥିଲେ, ମୁଁ ସକାଳୁ ଖାଇ ଦେଇକି ଆସିଛି ଆଜ୍ଞା।
0: ଶାଶୁ ମା ପଠେଇଛନ୍ତି ଯେତେବେଳେ ପିଠାପଡା ଷ୍ଟାର୍ଟ ହେଇଗଲାଣି ଆଉ କଣ,
1: ସକାଳୁ ଆଇଲା ଘରୁ ଖାଇ ଦେଇକି ଆସି ଆଜ୍ଞା, ହେଲା କରି ପୁଣି ଗଲାବେଳକୁ ତିନିଟା ସାଢେ ତିନିଟା ବାଜିବ ଆଜ୍ଞା।
2: ଓହୋ, ତାହେଲେ ଶାଶୁ ମା ଯେହେତୁ ପଠେଇଛନ୍ତି, ପିଠାଟା ନିହାତି ଟେଷ୍ଟି ହେଇଥିବ, କାରଣ
0: ଶ୍ରଦ୍ଧାରେ ପଠେଇଥିବେ ଜୋଇଙ୍କ ପାଖକୁ।
2: ଜୋଇଙ୍କ ପାଇଁ ଯେତେବେଳେ ପଠେଇଛନ୍ତି, ଭଲକି ଟିକେ ଘିଅ ଦେଇ,
0: ଜୋଇଙ୍କ ପାଖକୁ ହଉ କି ନ ହଉ, ତାଙ୍କ ଝିଅ ଅଛନ୍ତି ଆଉ ତାଙ୍କ ନାତି ନାତୁଣୀ ଅଛନ୍ତି, ପଠେଇବେନି କେମିତି? ଭଲରେ ଭଲରେ ଆପଣ ସେମିତି ରଜ ପାଳନ୍ତୁ,
2: ପାନ ବନାନ୍ତୁ ଆଉ ଖୁଆନ୍ତୁ,
0: ବହୁତ ଭଲ ଭାବରେ ଆପଣଙ୍କର ଏଥର ବିକ୍ରି ହଉ, ବେପାର ଭଲ ଚାଲୁ।
2: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?

0: କଥା କଥା ଚୋଖା ଗୋଟେ ରଜ ଗୀତ ଶୁଣେଇ ଦେଲେ ଆଜ୍ଞା ମୋ ମନ ବହୁତ ଖୁସି ଲାଗିବ ଆଜ୍ଞା।
1: ଠିକ ଅଛି, ଶୁଣେଇ ଦଉଛୁ ଆପଣଙ୍କୁ ଏ ସୁନ୍ଦର ଗୀତଟି।
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ରହିଲି ଅପା, ନମସ୍କାର।
2: ନମସ୍କାର।

0: ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଠି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ବାଉଁଶରାଣୀ, ମୂଳ ମଞ୍ଚ ନାଟକ ନରସିଂହ ମହାପାତ୍ର, ବେତାର ନାଟ୍ୟ ରୂପାନ୍ତର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଝରଣା ଦାସ।

0: କାଟୁ କରୁଛି କି ନା?
1: କେତେ କଣ ଲାଗିବ କହିଲୁ? ମୁଁ ଦେବି। ହଁ ହଁ, ଗୋଟେ ବାଳଗୋପାଳ ଚିତା କୁଟେଇବି ବୋଲି ଭାବିଛି।
0: ତୁଇ ମା ଭଲ ସିଧାଟେ ଦେବୁ ଲୋ, ମୁଇ ଚେୟାର ଦେମି। ବସ ନା ବସ, ଘଡ଼ିକେ ଚିତା କୁଟେଇ ଦେମି।
1: ନାଇଁ ନାଇଁ, ଆଜି ମୋତେ ବେଳ ନାହିଁ। ଇଏ କଚେରୀ ଗାଁକୁ ବାହାରିଛନ୍ତି, ରହିବେ 15 ଦିନ। ପୂଜା ଆସୁଛି ନା, କମ୍ପାନୀର ବଡ ବାବୁ ଆସୁଛନ୍ତି।
0: ପୂଜାକେ ଆମେ ଯିମା ଓ ସାନ୍ତାନୀ ମା, ବୈନା ହେଇଛେ, ବାବୁ ଦେଇଛେ, ଭଲ ବାବୁ ଟେଲ।
1: କିଏ ସେ ବାବୁ?
0: ନାଇଁ ଜାନେ ତାର ନା। ଆଚ୍ଛା ମୁଇଁ ଯାଉଛେ ଗାଁ ବୁଲିତେ, ତୋର ଲାଗି ଚେୟାର ତୟାର କରି ଆଣିଦେମି। ହଁ
2: ହେଇସି
1: ଆସିଲେଣି, ତାଙ୍କ ଲାଗି ଏଇନେ ସବୁ ଖଞ୍ଜି ଦେବାକୁ ହବ।
2: କଣ ଏସବୁ ଚାଲିଛି?
1: ନାଇଁ ନାଇଁ, ଏଇ ଚମ୍ପି ସାଙ୍ଗରେ କଥାବାର୍ତ୍ତା ହଉଥିଲି। କଣ ଆଉ କରିବି ଯେ, ତମେ ତ ଅଧେ ଦିନ ଘରେ ରହୁନ।
2: ତମେ ତମେ ଚାଲୁନ ମୋ ସାଙ୍ଗରେ?
1: ମୁଁ ଗଲେ ଏଇ ଘର ଦ୍ୱାର। ହଉ ହଉ, ମୁଁ ଲୁଗାପଟା ସଜାଡି ଦଉଛି, ତମେ ପୂଜା ସାର।
2: ହଉ ଜଲ୍ଦି ଆସ।
1: ବୁଝିଲୁ ଚମ୍ପି, ଏଇ ଆମ ବାବୁ।
0: ଏଇ ବାବୁ ପରା ହାମକେ ଡାକିଛେ ନାଚ କରବାର ଲାଗି, ମୁଇ ଆର ମୋର ବାବା ଯିମୁ ପୂଜାକେ।
1: ଆଉ ମୋ କଥା ମନେ ରଖିବୁ ତ?
0: କଥା ଦେଲି ନା, ଆସମି ଚେୟାର ଦେମି, ତୁଇ ଭଲ ସିଧାଟେ ଦମୁ। ହଁ ସେଥର ଆସିଲେ ତୁଇ ହାତରେ ବାଲଗୋପାଳ ଚିତା କୁଟେଇ ବୁଲ ସାନ୍ତାନୀ ମା।
2: ଟିକେ ୟାର ଶୁଣିଲ?
1: ମୁଁ ଯାଉଛି ଲୋ ଚମ୍ପି।
0: ହଁ ହଁ, ତୁଇ ଯା ତୁଇ ଯା।
3: ଏ ନାତିଆ ବୋ ବାବୁ ଆନିମା, ଏ ରଙ୍କ ବୋ ବାବୁ।

0: ଚମ୍ପି।
1: ହାଇ ବାବୁ।
0: ଏ ଶାଢ଼ୀଟା ପିନ୍ଧି ଭାରି ଭଲ ଦୁଶୁଛୁ ତ
1: ବାବୁ?
0: ଦେ ମତେ ସେ ଓଦା ଶାଢ଼ୀଟା ଦେ, ତୁ ଏଇଠି ଆରାମରେ ବସି ରେଡିଓ ଶୁଣ।
1: ବାବୁ, ମୋର ବାବା କି ସାପ ଧରଲା?
0: ମୁଁ କେମିତି ଜାଣିବି?
1: ପାଉଁଶରାଣୀର ଖେଲ ସରିଲାନି ବାବୁ, ତୁଇ ପାଉଁଶଟା ଧରଲୁ, ବାବା ସାହେବ ଘରକେ ଗଲା ସାପ ଧରି, ଗୋବରା ଥିଲା ତାର ସାଥେ, ସେ ସାଲା ସାପର ସାହସ କେତେ, ଦୁର୍ଗା ମୟୂର ପୂଜାରେ ଆସଲା ମରବ କିଛି ଭରସା ହେଲା। ଏ ବାବୁ କି ଦେଖୁଚ?
0: ତୁ କିଛି ଖାଇବୁନି ଚମ୍ପି, ଏତେ ମେହନତ କଲୁ।
1: ଏ ବରଷା ତ ସବୁ ମାଟି କରିଦେଲା ବାବୁ, ନାଇଁ ତ ଦେଖିଥା ତୁ ତୋର ସାହବ କି ଆଜି ଘାଏଲ କରିଥାନ୍ତି।
0: ମୁଁ ତ ନିଜେ ଘାଏଲ ହେଇଯାଇଥିଲି ଚମ୍ପି। ହଉ ନେ, ଏ ରସଗୋଲା ଦିଟା ଖାଇଦେ।
1: ଖାଇମି, ଆଚ୍ଛା ଦେ
0: ନେ। ସତରେ ଚମ୍ପି, ତୁ ଖୁବ ସୁନ୍ଦର।
1: ତୋର କଥା ଶୁଣି ମତେ ତ ସରମ ଲାଗୁଛି।
0: ଯେଉଁଦିନ ଶିକାର କରିବାକୁ ଯାଇ ତତେ ଦେଖିଲି, ସେବେଠୁ ତୁ ମୋତେ ପାଗଳ କରିଦେଇଛୁ ଚମ୍ପି। ମନେ ହଉଛି ତତେ ମୁଁ ଏମିତି ସବୁଦିନ ପାଖରେ ରଖି ତୋ ରୂପକୁ ଦେଖୁଥାନ୍ତି କି?
1: ବାପୁ,
0: ଏ ନିରଳା ବରଷା ରାତିରେ ତୁ ଆଉ ମୁଁ କହିଲୁ ଚମ୍ପି, ତତେ ମୁଁ ପାଇବି।
1: ଏ ବାବୁ, ମୋର ବିହା ସାଦି ନାଇ ହଏ, ମୋକେ ତୁମେ ବରବାଦ ନାଇ କରବ ବାବୁ।
0: ନାଇଁ ଲୋ ଚମ୍ପି, ମୁଁ ଖାଲି ତତେ ହିଁ ଚାହେଁ, ତୁ ମୋତେ ଆଉ ଜାଳିପୋଡ଼ି ମାରନା ଲୋ ଚମ୍ପି। ତୁ ଜାଣୁ ମୋର ଏତେ ପଇସା ଥାଏ ବି ମୁଁ କାଙ୍ଗାଳ।
1: ଏତେ କଥା ମୁଇଁ ନାଇଁ ବୁଝେ ଗୋ ବାବୁ।
0: ତୁ ମନା କର ନା, ମୁଁ କେବଳ ତତେ ହିଁ ଚାହେଁ ଲୋ ଚମ୍ପି।
1: ତୁମ କଥା ମୁଇଁ ନାଇଁ ବୁଝେ ବାବୁ, ତୁମେ କହିବ ତ ଏ ପରାଣଟା ତୁମର ପାତଲେ ଦେଇଦେମି।
0: ନାଇଁ, ଉଠ ଉଠ ଚମ୍ପି ଉଠ, ତୋ ସ୍ଥାନ ମୋ ପାଦ ତଳେ ନୁହେଲ, ଏହି ମୋ ଛାତିରେ।
1: ସତ କହୁଛନ୍ ବାବୁ,
0: ମୁଁ ତତେ ସବୁଦିନ ନିଜର ଘରେ ରଖିବି ଚମ୍ପି, ସବୁଦିନ।
1: ହେଲେ
0: ହେଲେ କଣ ଚମ୍ପି କହ?
1: ତୁଇ ମତେ ଧୋକା ନାଇଁ ଦବୁ ତ ବାବୁ?
0: ଚମ୍ପି,

0: Vamos, Mariano, estoy aquí, ¡oh! ¡Oh,
1: ¿Qué?
0: Joar, babuji.
1: ও গোবরা কোয়াড়ে
0: ଯାଚ ବି ପିଲାର ଏକୋଇଶା ଯେ ସେ ଡାକିଛି ତୁମେ ଯିବ ପରେ
1: ଆଜି ତ ବହୁତ କାମ ଅଛି ରେ। ଦେଖୁଛୁ ଏଇ କାଗଜପତ୍ର ବାହାରୁଥିଲି ପରା,
0: ସେ ରାନ୍ଧେଇ କହିଛେ ବାବୁ ତୁମର ପିଲାକେ ତୁମେ ଦୁଆ ନାଇଁ ଦିଅ କାଁ
1: ତୁ ତେବେ ସେଠି ପଡ଼ି ରହିଛୁ କାହିଁକି?
0: କି ଆର କର୍ମି ବାବୁ ମୁଁ ଚାର ନାଗି ପଡ଼ିଛେ ସେ ମୋକେ ଭିତରେ ମନ୍ଥି ନାଇଁ ଚାହେ ଗୋ
1: କଣ ଚମ୍ପି କଥା କହୁଛୁ?
0: ହଏ ବାବୁ ପିଲା ଥିଲି ମୋର ବାପ ମାକେ ହରାଲି ସେ ଭମରା ମୁକେ ଆନି ପାଲଲା ପୁଷଲା ମୁଇଁ ବଡ଼ ହେନି ହେଲେ ବାବୁ ମୁଇଁ କି ପଳେଇ ନା ପାରେ ଖାଲି ସେ ଚମ୍ପି ନାଗି ପଡ଼ିଛେ ଗୋ
1: ତୁ ଚମ୍ପିକୁ ନେଇ ପଳଉନୁ, ମୁଁ ତତେ ବହୁତ ଟଙ୍କା ଦେବି।
0: କି କଥା କହୁଛେ ବାବୁ ହେ ବାବୁ ଚମ୍ପି ବଡ଼ ଦୁଃଖତେ ଅଛେ ଗୋ ତାର ମା ବାପା ତାକେ ବାଞ୍ଚତେ ନାଇଁ ଦିଏ।
1: ମୁଁ ବୁଝୁଛି ରେ ଗୋବରା, ଯୋଉଦିନ ବର୍ଷା ଯୋଗୁଁ ଖେଳ ଭାଙ୍ଗିଗଲା, ତୁ ଆଉ ଭମରା ଗଲା ମାଲିକ ଅପସାଗରକୁ ସାପ ଧରିବାକୁ।

0: ସେହିଦିନ ଚମ୍ପି ଆସିଲା ମୋ ଅଫିସ ଘରକୁ। ମୋର ଗୋଟିଏ ମୁହୂର୍ତ୍ତର ଦୁର୍ବଳତା ତାକୁ ଆଜି ଏ ଅବସ୍ଥାରେ ପକେଇଛି। ମୁଁ ତାରି ଚିନ୍ତାରେ ଛଟପଟ ହଉଛି, କୋଉ କାମରେ ମନ ଲାଗୁନି। ମୁଁ ଯଦି ଏକୁଟିଆ ଥାନ୍ତି ତେବେ ଚମ୍ପିକୁ ନେଇ କୁଆଡ଼େ ପଳେଇ ଯାଆନ୍ତି, ଘର ଥର ଛାଡ଼ି କି ଦେଶ ଛାଡ଼ି।
1: ମୁଇଁ କି ନାଇଁ ଜାଣେ ବାବୁ, ତୁମେ ଚମ୍ପିକେ ଭଲ ବାସ, ତୁମର ଘରେ ତୁମର ବୋଉ ଅଛେ, ତୁମେ କି କରବ।
0: ମୁଁ ଜାଣେ ତୁ ଚମ୍ପିକୁ ଭାରି ଭଲ ପାଅ, ତାକୁ ଯେବେ ତୋ ସାଙ୍ଗରେ ନେଇଯାଇ ପାରନ୍ତୁ ମୁଁ ତୋର ଆଉ ସେ ପିଲାର ଦାୟିତ୍ୱ ନିଶ୍ଚୟ ନିଅନ୍ତି।
1: ହଇ କହ, ମୁଁ ତମର ମିଜାଜ ଜାଣେ ବାବୁ, ହେଲେ ଚମ୍ପି କଲେ କା।
0: ତୁ ଟିକେ ଚମ୍ପିକୁ ବୁଝା, ଏକଥା କହ ତାକୁ।
1: କହିବି କହିବି ବାବୁ, ତମେ ଯିବନି କି।
0: ଶୁଣ, ଏଇ ନେ ଏ 21 ଟଙ୍କା
1: ବାବୁ,
0: ପିଲାର 21 ପାଇଁ। ମୁଁ ଯଦି କଚେରୀ ଗାଁରୁ ସଞ୍ଜ ସୁଦ୍ଧା ଫେରି ଆସିବି ତେବେ ନିଶ୍ଚୟ ଯିବି।
1: ଆସିବ ସଂସ୍କେ। ଏ ବାବୁ, ମୁଁ ଚମ୍ପିକି କହିଦେମି ଗୋ। ଜୁହାର ବାବୁ, ଯାଉଛି।
2: ସେଇଟା କାହିଁକି ଆସିଥିଲା?
0: ହଁ, ପୂଜା ବେଳେ ଯୋଉ ଖେଳ ଦେଖିନଥିଲେ ତାହାରି ବାକି ଟଙ୍କା ନବାକୁ ଆସିଥିଲା।
2: ଆସିକି ବର୍ଷେ ପାଖାପାଖି ହେଲାଣି, ସେ ଆଜି ଆସୁଛି ଟଙ୍କା ନବାକୁ?
0: ହଁ, ମୁଁ ବି ସେ କଥା ପୁରା ଭୁଲି ଯାଇଥିଲି। ଆର କମ୍ପାନୀ ସମସ୍ୟା ଭିତରେ ଏମିତି ବୁଡ଼ି ରହୁଛି ଯେ।
2: ମୁଁ ଦେଖୁଛି ତମେ ଘରକୁ ଆସିବାକୁ ଡରୁଛ, ଯୋଉ କେତେ ଦିନ ରହୁଛ ରାତିରେ ଶୋଇଲା ବେଳେ ଗୋଟିଏ ନାକୁ ବାରମ୍ବାର ବିଳି ବିଳେଇ ହଉଛ, କଥା କଣ?
0: ରାତିରେ ଶୋଇଲା ବେଳେ ମୁଁ ବିଳି ବିଳି ହଉଛି, ପୁଣି ଗୋଟିଏ ନାକୁ କୋଉନା
2: ଚମ୍ପି
0: ଚମ୍ପି। ଓହୋ, ଏବେ ବୁଝିଗଲି। ତାହେଲେ ତମର ସେଇ ଟୁଣୁକା ଟୁଣିକି ଚେରମୂଳି କଥାଟାକୁ ମନରେ ପୁରେଇ ମୁଁ ଚମ୍ପି ବୋଲି ବିଳିବିଳି ହଉଥିବି। ଯେତେ ସବୁ ଦୁଶ୍ଚିନ୍ତା ଏ ମନ ଭିତରେ
2: ହେଲେ, ତମେ ତ ଅନ୍ୟ କିଛି କଥା କହି ବିଳିବିଳି ହଉଥିଲ।
0: ଅନ୍ୟ କିଛି କଥା? କୋଉ କଥା?
2: କହୁଥିଲ ଚମ୍ପି ତୁ ଏ ଗାଁ ଛାଡ଼ି ଚାଲିଯା, ଜାଣିଶୁଣି ମୁଁ କିଛି କରି ନାହିଁ, ମୁଁ ଚାଲିଯା, ଟଙ୍କା ଦରକାର ଯେତେ ଟଙ୍କା ଦରକାର ମୁଁ ଦେବି।
0: ଓହୋ, ଏହି ସହଜ କଥା ଗୁଡାକ ତମେ ବୁଝିପାରୁନ। ସେମିତି କଥା ତାକୁ ଯଦି କହିନଥାନ୍ତି ତମେ କଣ ଭଲରେ ଭଲରେ ଡାକ୍ତର ପାଖକୁ ଯିବ? କଥାରେ ଅଛି ପରା, ରଜା ଖାଏ ତଣ୍ଡି, କେଳା ଖାଏ ଭଣ୍ଡି। ତମେ ସେ ଟୁଣୁକା ଟୁଣୁକି ଚେରମୂଳି ଉପରେ ବିଶ୍ୱାସ ନ ରଖି ନିଦରେ ମୋ ବିଳିବିଳି ବେଟକୁ ଗୁରୁତ୍ୱ ନ ଦେଇ ଡାକ୍ତର ପାଖକୁ ଯାଅ, ଫଳ ନିଶ୍ଚୟ ମିଳିବ।
2: ମତେ ଲାଗୁଛି କୋଉଠି କିଛି ଗୋଟାଏ ଅଘଟଣ ଘଟିଛି।
0: ଓହୋ, ସେସବୁ ପିଲାଳି ଆମେ କଥା ଛାଡ଼, ଶୁଣାମଣି, ମୁଁ ଯିବି, ବନ୍ଦୋବସ୍ତ କର।
2: ହଁ, ତମ କଥା ନ ମାନିବାକୁ ମୋର ଆଉ ଚାରା ଅଛି? ସବୁବେଳେ ବାହାରେ ରହିଲ, କେବେ ଦିନେ ପଚାରିଛ ମୁଁ ଗୋଟାଏ ଲୋକ କେମିତି ଏଠି ଚଳୁଛି?
0: ତମେ ମୋ ପରିସ୍ଥିତି କଥା ବୁଝୁନ କାହିଁକି ଯେ।
2: ମୁଁ ଜାଣେ ତମେ କହିବ କମ୍ପାନୀର କାମ ଅଧିକା, ତମକୁ ଫୁର୍ସତ ମିଳୁନାହିଁ। ତମର ସେଇ କଥା ଶୁଣି ଶୁଣି ମୋ କାନ ବଧିରା ହେଇଗଲାଣି।
3: ଆଲୋ ସୁନାମଣି, ଏ ଘରେ ଅଛୁ କିଲା?
0: ଶୁଣୁଛ, ରତନୀ ମା ଖୁଡ଼ି ଆସିଲେଣି, ଚ।
3: ହଉ ହଉ, ତୁ ଯେବେ ବ୍ୟସ୍ତ ଅଛୁ ମୁଁ ପରେ ଆସିବା। ଯାଉଛି ଖୁଡ଼ି, ଯାଉଛି।
2: ଆଇ, ତମେ ବି ଆସିଛ, ମୋର କଣ ଟିକେ ବସିବାକୁ ତର ଅଛି କି ଖୁଡ଼ି? ଇଏ ଘରେ ଥିବା ଯାକେ ମୋର ଖାଲି ଧାଁ ଧଉଡ଼ ଲାଗିଥିବ ପରା।
0: ଟିକେ ଶୁଣିଗଲ?
2: ହେଇଟି ପୁଣି ଡାକରା ପଡିଲାଣି।
4: ତୁ ଯା ଶୁଣୁ, ଶୁଣି ଆସିଲୁ ଯା ଝିଅ।
2: ହଉ, କୁଆଡେ ଆସିଲ କହୁନ।
4: ହାଲୋ, ଗୋଟେ ଉଡା ଖବର ଶୁଣିଲି ଯେ, ମନଟା ସେତିବେଳୁ ଖାଲି ଖାଣ୍ଟି ଚକୁଟି ହଉଛି ପରା।
5: ଉଡା ଖବର? ଆଲୋ ନାଇଁ ବା, ଏ ସେମିତି କିଛି ନୁହଁ ବା, ଏ ଛାନିଆ ହେଇଯାଉଛୁ କାହିଁକି?
0: ଆରେ କହିଲି ପରା, ଟିକେ ଶୁଣି ଯା।
4: ତୁ ଯା ଯା କହୁଛେ, ଯା, ମୁଁ ପରେ ଆସିବି, ଯା।
2: ଆଇ ତ ଗଲେ ଖୁଡ଼ିମ, ସିଏ ଏଇଲାକେ ବାହାରି ଯିବେ, ତମେ ଏଇ ପିଣ୍ଡା ଉପରେ ବସିଥାଅ, ଚାଲିଯିବ ନାହିଁ, ମୁଁ ସାଙ୍ଗେ ସାଙ୍ଗେ ଆସୁଛି।
4: ହଁ ଯା। ମୁଁ କଣ ତତେ ସେ କଥା ନ କହିକିରି ଏଠୁ ଯାଉଛି? ମୋ ଭାତ ବରା ଜମାରୁ ହଜମ ହବନି। ଇଏ ତ ଖବର ନୁହେଁ, ମୋ ସୁନାମଣି ଲାଗି ଘଡ଼ ଘଡ଼ିଲ ମା।
2: ଖୁଡ଼ି, ତାଙ୍କୁ ବିଦା କରି ଆସିଲି। ସବୁବେଳେ ଏମିତି କାମ ଲାଗିଛି ଯେ ନାକ ପୋଛିବାକୁ ବି ବେଳ ନାହିଁ। ହଁ, କଣ କହୁଥିଲ ପରା?
4: ହ୍ୟାଲୋ, ମୁଁ କଣ କହୁଛି, ସେ ସରଦା ପରା କାହାଠୁ ଶୁଣି ଆସିକିରି କହୁଥିଲା, ଇଏ ଆମ ପିତ, ଇଏ ତା ନାଁରେ ପୁଣି ଅପନିନ୍ଦା।
2: କଣ କହୁଛ ଖୁଡ଼ି?
4: ହଁ ବା, ପିତ ଆମର କେଡ଼ା ସୁଧାର, ଇଏ ମାଛି କି ମ କହେନି, ଇଏ ତା ନାଁରେ। ହେ ମା, ହେଲୋ, ରାତି ପାଇଲେ ତୋର ମୋର ମୁହଁ ଚାହା ଚାହିଁ।

0: ତତେ କଥା ନ କହିବି କେମିତି କହିଲୁ?
1: ତମ କଥା ମୁଁ କିଛି ବୁଝିପାରୁନି।
0: ମୁଁ କଣ ବୁଝିଛି ଯେ ସେ ଶରଧା ପରା ମୋ କାନରେ ଚୁପୁ ଚୁପୁ କରି କହିଲା।
1: କଣ କହିଲା?
0: ଲୋକେ ଟୁପୁରୁ ଟାପର ହଉଛନ୍ତି, ଆମ ପିତ କୁଆଡେ ସେଇ ଚମ୍ପି କେଲୁଣି ଟିକା ସାଙ୍ଗରେ ହେ ହେ ଫେ ଫେ
1: ଖୁଡ଼ି
0: ବୁଝିଲୁ, ତାର ଗୋଟେ କୁଆଡେ ପୁଅ ହେଇଛି, ଗାଁ ତୋଟା ପାଖ ପଲାରୁ ଛୁଆର କାନ୍ଦ ଶୁଭୁଛି ପରା। ହେଇଟି ମୋ ପେଟରେ ତ ଲୁଣ ମିଳାଏନି ଲମା, ଇଏ ଗଲି ଆଇଲି ଯାହା କାନରେ ଶୁଣିଲି ସେଇଆ କହିଲି। ହଉ ଇଏ ମୁଁ ଯାଉଛି, ଜାଣିଲୁ ଇଏ ଗାଳି ଦବୁ ନାଇଁ ମା, ମୁଁ ଯାଉଛି। ରାଧା ମାଧବ ହେ ତୁ ଏକା ସାହା।
2: ମୋ କୋଳ ଶୂନ୍ୟ ବୋଲି ଛପି କେଳୁଣିଟା ମା ହେଲା, ବୁଝିଲି ସେଇଥିଲାଗି ଏତେବେ ନିଦରେ ଶୋଇ ଚମ୍ପି ଚମ୍ପି ବୋଲି ବେଳି ବେଳଉଥିଲି। ଠାକୁରୀ

0: କିଏ କିଏ ଏତେ ରାତିରେ ଡାକୁଛ? ଓହୋ, ରୁହ, କବାଟ ଖୋଲୁଛି। କିଏ ତମେ?
1: ମୁଇଁ ଭବରା।
0: କୁହ, ଏତେ ରାତିରେ କୁଆଡେ ଆସିଲ?
1: ତୁଇ କି ନାଇଁ ଜାନୁ?
0: ଓହୋ, ମତେ ବିରକ୍ତ କର ନା, ଯା, କାଲି ସକାଳେ ଆସିବୁ।
1: କାଲି ସକାଲ କିଏ ଦେଖିଛି ବାବୁ?
0: ସେଥିଲାଗି ମୋ ଘରେ ପଶିବୁ, ଦେଖିବୁ।
1: କଣ ପୁଲିସ କେ ଡାକବୋ? ତରେ ଭାବ ନା, ମଣିଷର ଖେଲ ତମେ କର ଆର ମୁଇଁ ସାପ ନେଇ ଖେଲା କରେ। ଯା, ଯାକେ କାକେ ଡାକିବେ ଡାକ।
0: କହ ତମେ, ମୋଠି କି କାମ ଅଛି?
1: ୟାର କାମ ଅଛେ,
2: ଛୁରୀ।
1: ଏଇ ଛୁରୀ ଦେଖୁଛେ ବାବୁ, ୟାର କାମ ଅଛେ।
2: ଭମ୍ବରା
1: ନାମଟା ମନେ ଅଛି କା? ଆର ଚମ୍ପିର ନାମ କହ ବାବୁ। ଏ ଛୁରୀ ମୋକେ ହୁକୁମ ଦେଇଛେ, ତୋର କାମ ଏଇ ରାତ୍ରେ କରତେ। ଚମ୍ପି ଆଜ ବି ତୋର ଲାଗି ପାଗଲ ଜାନୁ ବାବୁ। ଏ ଛୁରୀଟା ଗୋଟେ ବଡ ଐରା ସାପର ପରାଣ ନେଇଛେ। ମୋର ଚମ୍ପି ମାକେ ସେ ଶାଲା ମାରଲା, ମୁଇଁ ଆଜ ନାଇ ଫେରେ।
2: ହେଲେ ହେଲେ ଭମରା, ମୁଁ ତ କେବେ ଚମ୍ପିକୁ ହତାଦର କରିନି।
1: ଚୁପ ଶାଲା
3: ତୁଇ, ତୁଇ ତୁଇ ଚାଲ ତ ବାବା। ବାପରେ, ଏ ଛୁରୀ କି କରବୁ ବାବା?
1: ଏ ଜାନୁଆର ତୋକେ ଖରାପ କରିଛେ, ତାର ଲାଗି ତୋର ମା ମଲା। ମୁଇଁ ଖେଲ ବୁଲିଲି କେନେ କେନେ ଶୈତାନ ଲାଗି ଏତେ ଦରଦ।
3: ବାବା ତୋର ହାତ ଧରୁଛି।
1: ଯା ଚମ୍ପି, ତୋର ହାତ ଛାଡ, ତୁଇ ପଲା କେ ଯା, ପିଲା ଏକଲା ଅଛେ।
3: ମୁଇଁ ମୋର ପିଲା କେ ତା କପାଲ ରାତେ ଛାଡି ଆସିଛେ, ତୁ ଆ ବାବା, ତୁ ଆ।
1: ଛାଡ ମୋକେ, ଛାଡ ଏ ଶୈତାନ କେ ଏ ଛୁରୀ।
3: ନାଇଁ
1: ଛାଡ,
3: ନାଇଁ ବାବା, ନାଇଁ
1: ଛାଡ,
3: ନାଇଁ ବାବା,
1: ଛାଡ ଚମ୍ପି,
3: ନାଇଁ ବାବା, ନାଇଁ
1: ଛାଡ ମୋକେ, ଛାଡ
3: ବାବା।
1: ଏ ତୁଇ ତୁଇ ତୁଇ ମୋର ବେଟି ହେଇ ମୋକେ ମାରିଲୁ।
3: ତୁଇ ଥୁଲି।

0: ଚମ୍ପି, ଏ ଚମ୍ପି,
1: ମୋ ରାଜା ଆଇଲା, ମୋ ରାଜା ଆସ ବାବା, ପାଠ ପଢ଼ିଲୁ କି? ମୋ ରାଜା ବେଟା ବହୁତ ପଢ଼ମ, ଆ
2: ମା।
0: କି ମା କରି ଡାକୁ ତୁ? ଏ ରାଜା କେ ଆଣତେ ମୁଁ ଆର୍ ନାଇଁ ଯାଇଲୋ ଚମ୍ପି।
1: ରାଜା ତୋକେ ହଇରାଣ କଲା କା? ହଁ ରେ ରାଜା,
2: ମୁଁ କି ହଇରାଣ କଲି କାହାକୁ? କାକା ତୁମେ ମିଛ କହୁଛ।
1: ଦେଖ ତ ଘୋବରା, ମୋ ରାଜା ଅମର ବୋଲି ନାଇଁ କହେ।
0: ମୁଇଁ ତ ସେଥିର ଲାଗି ହଇରାଣ ହଏ ଗୋ। ମୁଇଁ ଆସ୍ତେ ଆସ୍ତେ ପଚାରିଲା ତୋର କଥା, ମୁଁ କହନି ତୋର ମା ଭଲ ଅଛେ ରେ, ଆର ମୁଇଁ ଯାଏ କେନେ?
2: ମା ମୁଁ କହିଲି କାକା ତୁମେ କୁହ ମୋର ମା ଭଲ ଅଛି।
1: ଚା ଚା କାକା ସାଥେ ଚା, ହାତ ପା ଧୋଇଆ ଖାଇବୁ। ଆମେ ପାଠ ନାଇଁ ପଢି, ମୋ ରାଜା ବେଟା ପଢ଼ମ, ବାବୁ ସାଜମ। ଯା ବାବା, ମୁଇଁ ତୋର ନାଗି ପିଠା କରିଛେ।
0: ମୁଇଁ ତୋର ଭାଷା ନାଇଁ କହିପାରମି, ଆ ଏଟା ପିଲା।
1: ତୁଇ କାକା କେ ସେନ୍ତା ନାଇଁ କହ, ମୋ ରାଜା ବାବା। ଗୋବରା, ଏ ଗୋବରା,
0: ଏ ଦେଖ ତୋର ରାଜା ବେଟା ଏକଲା ଗାଡିଆ କେ ଗଲା, ମୁଇଁ ଗୋବରା ଗୋବର ହେଇକିରି ଫେରିଲି, କି କରିବ?
1: ଆଠ ବରଷ ହେଇଗଲା ନା ରେ ଗୋବରା।
0: ହଇ ଆଠ ବରଷ
1: ଯେଦିନ।

0: କଣ କରିବି, ତାରି ଲାଗି ମୁଁ ଚାକିରି ଗଲା। ମିଛ କଥାକୁ ଆଳ କରି ସେ ତା ମଥା ଖରାପ କଲା, ମୋତେ ସନ୍ତେଇ ମାରି ସାରିଲାଣି। ତାରି ଚିନ୍ତାରେ ମୁଁ ଦହଗଞ୍ଜ ହେଇ ମରୁଛି, ସବୁ ଟଙ୍କା ପଇସା ବି ସରିଲାଣି। ଔଷଧରେ ଆଲମିରା ଭର୍ତ୍ତି ହେଲାଣି, ହେଲେ ସେ ଟିକେ ଛୁଅନ୍ତା ଭଲା। କେତେ ଦିନ ଚାଲିବ ଏମିତି?
1: ବାପା ପିତ କିରେ ପୁଅଟା ମୋର ଏତେ ସରି ହେଲାଣି, ବୁଝିଲୁ ପୁଅ, ଏ ସବୁ ଗ୍ରହ ମହାଦଶମ, ଇଏ ଠାକୁର ଚାହିଁଲେ ଦଣ୍ଡେ କେ ତମ ସଂସାର ସଜାଡି ହେଇଯିବ ବା। ହେଇତି ପୁଅ, ତୁ ମହାଦେବଙ୍କ ମଥାରେ 108 ବେଲପତ୍ର ଚଢା, ଆଉ ମାସେ ଟିକେ କ୍ଷୀର ଢାଳେ ତ ଦେଖିବୁ କଣ ହବ।
2: କିଏ ଖୁଡ଼ି ଆସିଛ? ଆସ ଆସ, ବୁଝିଲ ଖୁଡ଼ି?
3: ହଁ, ସେ ଚମ୍ପିଟା ମୋ ସାଙ୍ଗରେ ବାଦ ସାଧିଲା ପରା କୋକାଳୁ ମୁଁ ପରା ଦୁଆର କିଳି ରହିଛି ଖୁଡ଼ି। ଇଏ ଏତେ ସୁଧାର, ୟାଙ୍କ ନାଁରେ ଲୋକ ବାର କଥା କହିବେ, ମୋ ରକ୍ତ ମାଂସର ଦେହ କେତେ ସହିବ କହିଲ? ସତରେ କଣ ଏ ଠିଆରେ ପିଲା କାନ୍ଦ ଶୁଭିବନି ଖୁଡ଼ି?
1: ସୁନାମଣି, ଆଲୋ, ତୁ ତ ଔଷଧ ପତ୍ର ଖାଉନୁ, ଏଇଟା କୋଉ କଥା ଯେ? ଇଏ ବକେଟେ ଛୁଆ ପାଇଁ ପୁଣି ଏତେ କଥା?
4: ଚିତା ଗୋଟେଇବ କିଏ?

0: ଚମ୍ପି
1: ବାବୁ,
0: ତତେ ମୁଁ କେମିତି ମୋ ହୃଦୟର କୃତଜ୍ଞତା ଜଣେଇବି, କିଛି ବୁଝିପାରୁନି।
1: ମୁଇଁ ତୋର ସେ ବଡ଼ କଥା ନାଇଁ ବୁଝେ ରେ ବାବୁ। ତୁଇ କହିଥିନ ମୋର ନାଗି ତୋର ଭାରିଜାର ମାଥା ଖରାପ ହେଇଛି, ମୁଇଁ ଭଲ କରିଦେଇଛେ। ଯା ତାକେ ସମ୍ଭାଲ, ମୋର କଥା ତୁଇ ନାଇଁ ଭାବ ବାବୁ।
0: ହେଲେ ମୁଁ ତୋର କଣ କରିପାରିଲି?
1: ତୁଇ ତୁଇ ତ ମୋର ସବ କରିଛେ ବାବୁ। ତୁଇ କି କରବୁ ହ? ଯେ ଲିଜର ଭାରିଜାକେ ଲିଜର ନାଇଁ ରଖିପାରିଲା, ସେ ମୋର କି କରବ? ତୁ ବାବୁ, ତୋର ଟାକା ଅଛେ, ତୁଇ ଇଜ୍ଜତ ଲେଇ ଜାନୁ, ଇଜ୍ଜତ ନାଇଁ ରଖିପାରୁ। ମୋର ସେ ତାକତ ଅଛେ ବାବୁ, ଚାର ଘର ଖୋଲା ଆକାଶ ତଲେ ମାଟିର ପରେ ତାର ଲଢ଼ବାର ତାକତ ତୁମଠୁ ବେଶୀ। ତୁଇ ମୋର ରାଜା ବେଟାକେ ନାଇଁ ଦେଖୁ?
2: ରହିଥା ଚମ୍ପି, ତୋ ପୁଅ ଲାଗି ମୁଁ ପିଠା ମିଠା ନେଇ ଯାଉଛି।
0: କାହିଁ ତୁ ରାଜା କାହିଁ, ଟିକେ ଦେଖେ।
1: ନାଇଁ ନାଇଁ, ତୋକେ ଦେଖବାର ନାଗି ସେ ଦୌଡ଼ି ଆସିଥିଲା ମୋର ସାଥେ। ତୁଇ ତୁଇ ତାକେ ନାଇଁ ଦେଖ ବାବୁ। ସେ ପାହାଡ଼ ଥେ ଅଛେ, ସେଇ ପାହାଡ଼ ଥାଉ। ତୋର ଆଉ ତୋର ଭାରିଜାର ନଜର ଲାଗିଲେ ତାର ଉମର କମିଯିବ। ମୁଁ ଆଜ ଚାଲି ଯାଉଛେ, ଚାଲି ଯାଉଛେ ଗାଁ ଛାଡ଼ି, ଆର୍ ନାହିଁ ଆସେ। ସେ ତୋର ବାବାରେ ରାଜା, ତାକେ ଜୁହାର କର।
3: ବାବା ବାବା
0: ରାଜା, ମୋ ପୁଅ ରାଜା।
1: ଚାଲ ଚାଲେ ରାଜା, ବହୁତ ଚାହିତେ ହବ ଆମକେ।
0: ରହିଥା ଚମ୍ପି, ମୁଁ ଟିକେ ରାଜାକୁ ମନ ଭରି ଦେଖିନି।
1: ଥାଉ ବାବୁ, ଧୂଲିର ପିଲା ସିଏ, ସେ ତାର ବାବାକେ ଦେଖିଲା ସେଇ ଢେର ଗୋବ୍ରା।
4: ହଇ ଚମ୍ପି,
1: ଥର ତ ରାଜାର ହାତ, ଚାଲ ଜିମା।
4: ଚାଲ
5: ବେଟା।

ଶୁଣୁଥିଲେ ନାଟକ ବାଉଁଶରାଣୀ। ମୂଳ ମଞ୍ଚ ନାଟକ ନରସିଂହ ମହାପାତ୍ର, ବେତାର ନାଟ୍ୟ ରୂପାନ୍ତର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଝରଣା ଦାସ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଭ୍ରମର ଶରତଚନ୍ଦ୍ର ମହାନ୍ତି, ମନୋଜ କୁମାର ପଟ୍ଟନାୟକ ଥିଲେ ପୀତାମ୍ବର ଭୂମିକାରେ, ଗୋବରା ଭୂମିକାରେ ଥିଲେ ସତ୍ୟବ୍ରତ ତ୍ରିପାଠୀ, ସୁରଜ କୁମାର ପାଢ଼ୀ ଥିଲେ ରାଜା ଭୂମିକାରେ, ଚମ୍ପି ମା ଭୂମିକାରେ ଥିଲେ ସାକ୍ଷରବାଳା ପଟ୍ଟନାୟକ, ଅଞ୍ଜନା ପ୍ରଧାନ ଥିଲେ ସୋନାମଣି ଭୂମିକାରେ, ଆଈ ଭୂମିକାରେ ଥିଲେ ସରୋଜିନୀ ମହାପାତ୍ର, ଜାନକୀ ସାହୁ ଥିଲେ ରତନିମା ଭୂମିକାରେ ଏବଂ ଚମ୍ପି ଭୂମିକାରେ ଥିଲେ ନୁପୁର ଘୋଷ। ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନା।

0: ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ଦିନ 11:10 ଆଜିର କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା ଏବଂ ନାଗମଣି ମହାନ୍ତି। ଦିନ 11:30 ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଗୋପାଳଙ୍କ ଗଳ ପରିବେଷଣ କରିଛନ୍ତି ଗୁଣନିଧି ବେହେରା ଏବଂ ସାଥୀମାନେ। ମଞ୍ଚୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନ 1:10 ତେଲିଙ୍ଗି ବାଦ୍ୟ ପରିବେଷଣ କରିଛନ୍ତି ବୈଦ୍ୟନାଥ ବାରିକ। ନାରୀମହଲ ଦିନ 1:20 ଏଥିରେ ରହିଛି ସଙ୍ଗୀତ ରୂପକ ରଜ ମୌଜ ରଚନା ନଳିନୀ ମହାପାତ୍ର ଉପସ୍ଥାପନା କରିଛନ୍ତି ଉଦୟନ ନାରୀ ଶ୍ରୋତା ମଣ୍ଡଳର କଳାକାରମାନେ। ଅପରାହ୍ନ 2:45 ଆପଣଙ୍କ ଚିଠି ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀରୁ କୃଷି ଶିକ୍ଷା ଅପରାହ୍ନ 4:00 ଏଥିରେ ବିଷୟ ରହିଛି ସଙ୍ଗୀତ ରୂପକ ଚାଷୀର ପରବ ରଜ ମୌଜ ପ୍ରଯୋଜନା ଦୁର୍ଗା ମାଝି। ଅପରାହ୍ନ 4:30 ଚିରହରିତ ଅପରାହ୍ନ 4:55 ଦେଶଭକ୍ତି ଗୀତ ମିଳିତ କଣ୍ଠରେ ସ୍ମୃତିର ପାହାଚ ସନ୍ଧ୍ୟା 5:00 ଏଥିରେ ରହିଛି ଆକାଶବାଣୀ କଟକର ପୂର୍ବତନ ଅବସରପ୍ରାପ୍ତ ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶିକା ସୁଧା ମିଶ୍ରଙ୍କ ସହିତ କଥାବାର୍ତ୍ତା। ଯୁବବାଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 48ତମ ଭାଗ। ଜିଲ୍ଲା ହଲଚଲ ରାତି 7:25 ଇଂଲଣ୍ଡର ଇର୍ଗସନ୍ର ବରିଂହମ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ସନ୍ଧ୍ୟା 6:49 ପର୍ଯ୍ୟନ୍ତ ସନ୍ଧ୍ୟା 6:45 ରାତି 7:14 ପର୍ଯ୍ୟନ୍ତ ରାତି 7:30 ରାତି 8:45 ପର୍ଯ୍ୟନ୍ତ ଏବଂ ରାତି 9:15 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:45। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 41°C ଏବଂ ସର୍ବନିମ୍ନ 28°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।
1: ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜ୍ନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1,000 ଟଙ୍କାରୁ 2,499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2,500ରୁ 7,499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ

0: 28% GST ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500 କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% GST ଦେବାକୁ ପଡ଼ିବ।
1: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ 3-ଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ତୁମକୁ ନୁହେଁ ୟାକୁ ମୋବାଇଲ ଚାର୍ଜ କରିବାର ଥିଲା,
6: ନିଜର ଅକଲ ଚାର୍ଜ କର।
7: ଏମିତି ପବ୍ଲିକ ପୋର୍ଟ ରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
6: ଦେଖିଲୁ
5: ବାପା, ମୁଁ ପେ କରୁଛି, ନୋ ସିଗନାଲ।
7: ଏବେ କଣ କରିବ,
5: ଫ୍ରି ୱାଇଫାଇ ଅଛି ନା?
6: ବୋକା ସୁଧୁରି ଯା।
7: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ,
5: ମାନେ ଫ୍ରଡ୍ କୁ କର ବାଏ ବାଏ।
7: RBI କହେ
8: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
9: ଅଭୁଲା ଗୀତରେ ଶୁଣନ୍ତୁ ପ୍ରଥମେ ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ଅର୍ଚ୍ଚନା ନାୟକଙ୍କ ରଚନା।

0: ଶୁଣୁଥିଲି ସଙ୍ଗୀତା ପଣ୍ଡା ଏବଂ ନାଗମଣି ମହାନ୍ତିଙ୍କ କଣ୍ଠରୁ କେତେ ଗୋଟେ ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଓକାଳ। ପରିବେଷଣ କରିଛନ୍ତି ଗୁଣନୀତି ବେହେରା ଏବଂ ସାଥୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz ଯୋଗେ। ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ପଠାଇଛନ୍ତି ନାରାୟଣ ପ୍ରଧାନ ବରହମପୁର ବୁଗୁଡ଼ା ଗଞ୍ଜାମରୁ ଏବଂ ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ସୌମ୍ୟରଞ୍ଜନ ରାୟ ଭୂୟାସ ଗୁଆବଳ ଭଦ୍ରକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଗୋଲମାଲ କଥାଚିତ୍ରର ଏହି ଗୀତଟିକୁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର। ତାହେଲେ ଶୁଣେଇ ଦେଉଛୁ ଆପଣମାନଙ୍କର ମନପସନ୍ଦର ଏହି ଗୀତଟିକୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁରାଧ ପଡ଼ୱାଲ, କଥାଚିତ୍ର ମୁସ୍କାନ। ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରି ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଢିଅସାହି, କାଦୁଅପଡ଼ା, ଜଗତସିଂହପୁରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରି ପଠାଇଛନ୍ତି ଶ୍ୟାମ ସୁନ୍ଦର ବେହେରା, ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଯାଯାବର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଗୀତା ପଟ୍ଟନାୟକ।

ଗୌରୀ କଥାଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକାଲି ଶଙ୍ଖତ୍ରାସ କଟକରୁ। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ସାଥୀମାନେ।

ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ଶ୍ରୀଜଗନ୍ନାଥ କଥାଚିତ୍ରର ଏହି ଗୀତଟିକୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ସାଥୀ।

ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ପବିତ୍ର ରଜ ଉପଲକ୍ଷେ ରଜଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀମତୀ ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ। ତାହେଲେ ଆପଣଙ୍କୁ ଶୁଣେଇ ଦେଉଛୁ ଜାଇଫୁଲ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ଅରୁନ୍ଧତୀ, ହୈମ ଚୌଧୁରୀ ଏବଂ ହୈମୟନ୍ତୀ ଶୁକ୍ଲା।

ଏହି ଗୀତଟିକୁ ଶୁଣିବା ପାଇଁ ଲେଖିଛନ୍ତି ଟୁକୁ ଏବଂ ଲିଜା ବାଙ୍କିରୁ। ଆପଣଙ୍କର ଅନୁରୋଧର କଥାଚିତ୍ରଟି ହେଲା ମିଷ୍ଟର ଏଣ୍ଡ ମିସେସ 55। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଗୀତା ଦତ୍ତ।

ଗୁନା ଏହି କଥା ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟ। ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ପୁରୀ ଡେଲାଙ୍ଗରୁ ସୋନାଲିକା ଏବଂ ମିତାଲି।

ପରବର୍ତ୍ତୀ କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସୁଧାରମା। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ।

କଥାଚିତ୍ର ପରୱାନା। ଗୀତଟିକୁ ଗାଇଛନ୍ତି ସଉଦ ଖାନ ଏବଂ ପ୍ରଭା ଭାରତୀ। ଆଉ ଆପଣମାନେ ହେଲେ ସବିତା, କବିତା, ବନିତା ଏବଂ ଲତା ତିହୁଡ଼ି ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କ ମନପସନ୍ଦର ଏହି ଗୀତଟିକୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଦୁର୍ଗା ଏବଂ ମୀରା ବାଙ୍କିରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ପୁନର୍ମିଳନ। ଗୀତଟିକୁ ଗାଇଛନ୍ତି ସିକନ୍ଦର ଆଲାମ।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

0: କଟକ କେନ୍ଦ୍ରରୁ
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର। ପବିତ୍ର ରଜ ପର୍ବ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମର ସାମାଜିକ ଜୀବନ ଏପରି ଅନେକ ପର୍ବପର୍ବାଣୀ ମହୋତ୍ସବ ଭିତରେ ବନ୍ଧା, ଯାହା ଏକତାର ସ୍ୱରୂପ ନିଦର୍ଶନ କରେ। ଏହି ରଜ ପର୍ବ କେବଳ ନାରୀମାନଙ୍କର ପର୍ବ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ପର୍ବ, ଯାହାକି ଆପଣମାନେ ପାଳନ କରୁଛନ୍ତି ଖୁବ୍ ଆନନ୍ଦ ଏବଂ ଉଲ୍ଲାସ ମଧ୍ୟରେ। ସହର, ବଜାର, ପୁରପଲ୍ଲୀରୁ ଭାସି ଆସୁଛି ସେହି ରଜଦୋଳିର ସଙ୍ଗୀତ।

0: ଭଉଣୀ, ଆପଣମାନେ ତ ଏଇ ରଜ ପର୍ବ ପାଳନ କରୁଛନ୍ତି, ଏଇ ଦିନର ତାତ୍ପର୍ଯ୍ୟ ସମ୍ପର୍କରେ କୁହନ୍ତି।
1: ମୁଁ ଡକ୍ଟର ବୀଣା ପାଣି ସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପିକା। ଭଉଣୀ ମାନେ, ମା ମାନେ, ଝିଅ ମାନେ ତ ବହୁତ ଧୁମଧାମରେ ରଜ ପର୍ବ ପାଳନ କରୁଛନ୍ତି। ରଜଟାକୁ ମାନେ ଭୁଲିବାକୁ ଚାହିଁଲେ ବି ରଜ ମଉଜ, ରଜ ସଜ ଭୁଲି ହୁଏ ନା। ସେଇ ରଜ ପାଇଁ ମୁଁ ଆପଣମାନଙ୍କୁ ବିପଦ କହୁଛି। ଆମ ସଂସ୍କୃତି, ପରମ୍ପରା ଓ ଜୀବନଧାରାର ସମନ୍ୱିତ ରୂପଟିଏ ରଜ ପର୍ବ। ମାଟି ମା, ମାଟିର ମଣିଷ ଓ ପ୍ରକୃତି ମା ଏକାତ୍ମ ହୋଇ ରହିଛନ୍ତି ଏ ପର୍ବରେ। ଧୂସରିତ ଜୀବନରେ ସବୁଜିମାର ଆହ୍ଲାଦ ରଜ ପର୍ବ। ସୃଜନର ପ୍ରୟାସର ପ୍ରତୀକ ରଜ ପର୍ବ। କର୍ମମୁଖର ଜୀବନରେ ଅବସର ବିନୋଦନ ଆଣିଦେବାର ପର୍ବ ରଜ ପର୍ବ। ନିଜସ୍ୱ ପର୍ବ ରଜ ବିଶେଷ ଭାବେ କୁଆରୀ ମାନଙ୍କର ପର୍ବ ହେଲେ ହେଁ ଆବାଳ ବୃଦ୍ଧ ବନିତା ସଭିଙ୍କ ମନରେ ପୁଲକ ଆଣିଦିଏ। ଓଡ଼ିଶାର ଜାତୀୟ ପର୍ବ ରଜ କେବଳ ଏକ ସର୍ବଜନ ଆନନ୍ଦଦାୟ ପର୍ବ ନୁହେଁ, ଝିଅମାନଙ୍କର ଦୋଳି ଖେଳାର ଅବସର ନୁହେଁ, ମାଗ ମାଗୁଣିଆଙ୍କର ପିଠା ସଂଗ୍ରହର ବେଳା ନୁହେଁ, ବରଂ ସମସ୍ତଙ୍କର ମନ, ପ୍ରାଣ ଏବଂ ଶରୀର ଆମୋଦ କରି ଅବସର। ଏହା ଯେତିକି ପରିମାଣରେ ଆଚାର ସିଦ୍ଧ ତାଠାରୁ ଅଧିକ ପରିମାଣରେ ବିଜ୍ଞାନ ସମ୍ମତ। ଏହା ବିଶେଷ ଭାବେ କୃଷି ଭିତ୍ତିକ ପର୍ବ। ପୃଥିବୀକୁ, ମାଟି ମାକୁ ମର୍ଯ୍ୟାଦା ଦେବାର ପର୍ବ। ଆମ ସଂସ୍କୃତିରେ ପୃଥିବୀକୁ ଗୋଟିଏ ନାରୀ ସହିତ ତୁଳନା କରାଯାଇଛି। ସେ ଚିର ଯୁବତୀ, ସେ ନାରୀ ରଜରେ ରଜବତୀ ହୋଇଥାଏ। ତେଣୁ ପୃଥିବୀ ରଜରେ ସମ୍ପୂର୍ଣ୍ଣ ବିଶ୍ରାମ କରେ। ଭୂମି କର୍ଷଣ ଇତ୍ୟାଦି କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ବର୍ଷା ଋତୁକୁ ସ୍ୱାଗତ କରେ ଏହି ଆହ୍ଲାଦଦାୟିନୀ ପର୍ବ। ଆଷାଢ଼ ମାସର ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ। ଏହା ମଝି ରଜ, ଏହାର ପୂର୍ବ ଦିନ ପହିଲି ରଜ ଓ ପରଦିନ ଶେଷ ରଜ। ଭୂଇଁ ଦହଣ, ଚତୁର୍ଥ ଦିନ ବସୁମତୀ ସ୍ନାନ, ନିଦାଗ ସହିଥିବା ମାଟି ମାକୁ ଉଲ୍ଲସିତ କରିବାର ଶୁଭ ମୁହୂର୍ତ୍ତଟିଏ। ଦିନ

0: ଥିଲା ପହିଲି ରଜର ଆଗ ଦିନ ସଜବାଜ ଦିନ ଝିଅମାନଙ୍କର ଅଳଙ୍କାର ପେଡି ଖୋଲା ଯାଉଥିଲା। ଅଳଙ୍କାର ମାନ ସେତେବେଳେ ନିର୍ମଳା ପାଣିରେ ସଫା କରି ଦିଆଯାଉଥିଲା। ଝିଅମାନେ ହଳଦୀ ତେଲ ଲଗାଇ ଗାଧୋଇ ପାଧୋଇ ଚନ୍ଦନ ସିନ୍ଦୁର କଜଳ ଅଳତା ମାଖି ହୁଅନ୍ତି। ନୂଆ ଲୁଗା ଅବା ପେଡି ଲୁଗା ପିନ୍ଧି ସଇ ସଙ୍ଗାତ ମକର ବଉଳ ଗଜାମୁଗ କଷି କାକୁଡ଼ି ସବିଏ ଯାଇ ସାଇର ଖୋଲାମେଲା ଘରଟିରେ ରୁଣ୍ଡ ହୁଅନ୍ତି। ସେ ଘରକୁ ରଜ ଘର କହନ୍ତି। ସେଠି ସୌପ ମସିଣା ଅବା ଶୀତଳ ପଟି ପଡ଼ିଥାଏ। ଗାଁଙ୍କର ସଭିଙ୍କ ଘରୁ ଫଳ ମୂଳ ପିଠାପଣା ଓ ରଜପାନ ଆସେ। ପୋଡ଼ପିଠା ରଜର ମୁଖ୍ୟ କଥା। ରଜ ତିନି ଦିନ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ, ବସୁତା ମାତାକୁ ବାଧା ଲାଗିବ ବୋଲି ଗୁଆ ଖୋଳପା ଅବା କଦଳୀ ବାସୁଙ୍ଗା ପାଦରେ ଦେଇ ଚାଲନ୍ତି। ଗାଁର ବାଡୁଅ ଝିଅମାନେ କାମଦାମ ନ କରି ମଉଜରେ ଏହି ତିନି ଦିନ କାଟି ଦିଅନ୍ତି। ସେଥିନେଇ ରଜକୁ କହନ୍ତି ରଜ ମଉଜ। ସାମାଜିକ ପରମ୍ପରା ଓ ରୀତିନୀତିର ପରିପ୍ରକାଶ ରୂପ ନିଏ ରଜ। ଏହି ସମୟରେ ପ୍ରବାସୀମାନେ ଘରକୁ ଫେରନ୍ତି। ଜ୍ୱାଇଁ ଡାକରା ହୁଏ, ଝିଅ ଜ୍ୱାଇଁ ଆସନ୍ତି। ଖିଆ ପିଆ ମଉଜ ମଜଲିସରେ ସମୟ ସରିଯାଏ। ପୁଅମାନେ ବାଗୁଡ଼ି ଖେଳନ୍ତି, ତାସ ପଶା ମଧ୍ୟ ଖେଳନ୍ତି, ବାଜା ବାଜୁଥାଏ, ହସଖୁସିରେ ଗାଁଟିମାନ ବିଭୋର ହୋଇ ଉଠୁଥାଏ। ବିଭିନ୍ନ ଖେଳକୁ ପର୍ବ ସହ ଯୋଡ଼ିବା ହିଁ ରଜ ପର୍ବର ବିଶେଷତ୍ଵ। ସହରର ଚାକଚକ୍ୟ ସଭ୍ୟତାରେ ମଜିଯାଇ ଗାଁର ରଜ ମଉଜ ଦୋଳି ଖେଳ ରଜ ପାନ ଉପରେ ନିଆ ତଳେ ନିଆ ମଝିରେ ବସିଛି ବୁଢା ମିଆଁ ପୋଡ଼ପିଠା ଏସବୁ ଆଜିର ନବ୍ୟ ସଭ୍ୟ ସମାଜଠୁ ଦୂରେଇ ଗଲେ ବି ଆମ ହୃଦୟ ଭିତରୁ ଲିଭି ଯାଇ ନାହିଁ। ସହରର ସରହଦ ଭିତରେ ଥାଇବି ପହିଲି ରଜରେ ମନ ଭିତରେ ଗୁଞ୍ଜରି ଉଠୁଥାଏ ଦୋଳି ଗୀତରୁ ପଦେ। ବନସ୍ତେ ଡାକିଲା ଗଜ ବରଷେ କେଥରେ ଆସିଛି ରଜ ଆସିଛି ରଜ ଲୋଘେନି ନୂଆ ସଜ ବାଜ ସଙ୍ଗାତ ଲୋଘେନି ନୂଆ ସଜ ବାଜ ବଉଳ ଲୋଘେନି ନୂଆ ସଜ ବାଜ ମିତଣି ଲୋଘେନି ନୂଆ ସଜ ବାଜ।
1: ତେବେ ଏହି ରଜ ପର୍ବ ଉପଲକ୍ଷେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ରଜ ମଉଜ। ରଚନା କରିଛନ୍ତି ନଳିନୀ ମହାପାତ୍ର, ବର୍ଣ୍ଣନା ରାଜଲକ୍ଷ୍ମୀ ପରିଜା, ଉପସ୍ଥାପନ କରିଛନ୍ତି ଉଦୟନ ନାରୀଶ୍ରୋତା ମହଲ ପୁରୀର କଳାକାରମାନେ।
2: ସମାଜର ଚଳଣି ଭିତରେ ପର୍ବପର୍ବାଣି ଆମ ଜୀବନକୁ ପ୍ରସାରିତ କରିଥାଏ। ଜୀବନର ପ୍ରତ୍ୟେକ ସୋପାନରେ ସମୟର ପ୍ରତ୍ୟେକ ମୁହୂର୍ତ୍ତରେ ହସ ଖୁସିର ସ୍ୱର ସଙ୍ଗୀତଟିଏ ସଂଯୋଜିତ ହେଲେ ଜୀବନ ସୁଖମୟ ହୁଏ। ଆଉ ଆଗାମୀର ପ୍ରସ୍ତୁତି ପାଇଁ ମଣିଷ ବର୍ତ୍ତମାନର ଏକ ସୁନ୍ଦର ପରିବେଶ ତିଆରି କରେ। ସେହି ପରିବେଶରେ ସେ ହସେ ନାଚେ ଗାଏ ମନରେ ମନ ମିଳାଏ ହୃଦୟରେ ହୃଦୟ ଯୋଡ଼େ। ଏମିତି ଏକ ସୁସ୍ଥ ପରିବେଶ ଆଉ ପରମ୍ପରାକୁ ନେଇ ଆମ ଓଡ଼ିଶାରେ ପର୍ବପର୍ବାଣୀର ସୃଷ୍ଟି। ବାର ମାସରେ ତେର ଯାତ୍ରା, ତାରି ଭିତରେ ଉଦ୍ଦୀପନା ଆନନ୍ଦ ଆଉ ରୋମାଞ୍ଚ। ସେହି ରୋମାଞ୍ଚିତ ମନର ଏକ ଅଭିନବ ଶିହରଣ ଆଷାଢ଼ି ପର୍ବ ରଜ। ଆମ ରାଜ୍ୟର ସହର ନଗରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠାରୁ ଭାସି ଆସେ ସେହି କିଶୋରୀମାନଙ୍କର ମନଫୁଲାଣିଆ ସଙ୍ଗୀତ।

ଏହି ରୋମାଞ୍ଚକର ସଙ୍ଗୀତର ପୃଷ୍ଠଭୂମିରେ ନାରୀର ସୌନ୍ଦର୍ଯ୍ୟ ଆଉ ପ୍ରାଚୀନ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପର୍ଯ୍ୟବସିତ। ଆମ ଦେଶ କୃଷି ପ୍ରଧାନ ଦେଶ, ତେଣୁ ବର୍ଷାର ଦେବତା ଇନ୍ଦ୍ର ଆମର ପୂଜ୍ୟ, ଫସଲ ଓ ଧନର ଦେବୀ ଲକ୍ଷ୍ମୀ ଆମର ମା। ଆଷାଢ଼ ମାସରେ ମାଟି ସହିତ ମେଘର ମିଳନ, ଏହି ସମୟରେ ଧରିତ୍ରୀରେ ପ୍ରଥମ ବର୍ଷାର ସ୍ପର୍ଶ ତାକୁ ଉତ୍ପାଦନକ୍ଷମ କରିବାରେ ସହାୟକ ହୁଏ। ଋତୁମତୀ ନାରୀ ପରି ପୂର୍ଣ୍ଣ ଯୌବନା ଧରିତ୍ରୀ ପୁଷ୍ପିତା ହୁଏ, ଆଉ ସେଇ ମାଟି ପାଇଁ ଝରିଆସେ ଏକ ମମତାମୟୀ ସଙ୍ଗୀତ।

ରଜ ପର୍ବରେ ନାରୀମାନେ ଭୂମି ସ୍ପର୍ଶ କରନ୍ତି ନାହିଁ, ଏପରିକି ପାଣି ମାଠିଆ ମଧ୍ୟ ସ୍ପର୍ଶ କରନ୍ତି ନାହିଁ। ପାଦରେ ସେମାନେ ଗୁଆ ଖୋଳପା, କଦଳୀ ବାସୁଙ୍ଗାର ଚପଲ ପରିହିତ ହୋଇଥାନ୍ତି। ଘରର ବୟସ୍କା ନାରୀମାନେ ଚଞ୍ଚଳମତୀ କିଶୋରୀମାନଙ୍କୁ ପର୍ବର ନୀତି ନିୟମ ପାଳନ କରିବାର ଉପଦେଶ ଦେଇଥାନ୍ତି। ପ୍ରାଚୀନ ପରମ୍ପରା ସୁନ୍ଦର ରୂପେ ପ୍ରକାଶିତ ହୁଏ ଏହି ନୂତନ ସମାଜର ସବୁଜ କିଶୋରୀମାନଙ୍କୁ ନେଇ। ଆଈମା, ବୁଢ଼ୀମା ଆଉ ଜେଜେମାଙ୍କର ସ୍ନେହ ଆଉ ଆକଟ ଭରା କଣ୍ଠରୁ ଝରିଆସେ।

ବୁଢ଼ୀବା ଆଈ ଆଉ ବୟସ୍କା ନାରୀମାନଙ୍କର ସୂଚନା ଆଉ ମୂର୍ଚ୍ଛନାର ସ୍ୱର ସାକ୍ଷର ନେଇ ରଜୋତ୍ସବର ଆନନ୍ଦ ମିଳେ ରଜଦୋଳି ଗୀତରୁ। ରଜପର୍ବର ନୀତି ନିୟମ ଯେତିକି ଆଚାର ସିଦ୍ଧ ସେତିକି ବିଜ୍ଞାନ ସମ୍ମତ। ରଜ ସଂକ୍ରାନ୍ତି ଦିନ ବଡ଼ି ସକାଳୁ ଘର ଚାରିକଡ଼େ ସାପୁଆ ଗୋବର ଦିଆଯାଏ। ଗୋବରରେ ନାଇଟ୍ରିକ୍ ଏସିଡ୍ ଅଧିକ ଥିବାରୁ ଗୋବର ପାଖକୁ ସାପ ଆସେ ନାହିଁ। ବର୍ଷା ଦିନରେ ଗାଁ ଗହଳରେ ସାପଗାତରେ ପାଣି ପଶିଲେ ସାପ ଘର ଭିତରକୁ ଚାଲି ଆସିବାର ସମ୍ଭାବନା ଥିବାରୁ ତାର ବାରଣ ପାଇଁ ରଜ ଦିନଠାରୁ ସାପୁଆ ଗୋବର ଘରେ ଦେବାର ବିଧି ରହିଛି। ରଜଶୋଳ ସ୍ତ୍ରୀ ଦେହରେ ସାଧାରଣତଃ ଉତ୍ତାପ ଅଧିକ ଥାଏ, ତେଣୁ ଭୂଇଁରେ ବସିବା ଚାଲିବା ଓ ଗାଧୋଇବା ଅନୁଚିତ। ଦେହରେ ବେଶୀ ଅମ୍ଳରସ ହେଲେ ସନ୍ତାନ ହାନିକାରକ, ଭାତରୁ ଅମ୍ଳରସର ସୃଷ୍ଟି, ତେଣୁ ଭାତ ପରିବର୍ତ୍ତେ ଫଳମୂଳ ଭୁଜାପିଠା ଖାଇ ରହିବାକୁ ହୁଏ। ଶରୀର ପାଇଁ ଯେତିକି ଅମ୍ଳଜାତୀୟ ଖାଦ୍ୟ ଦରକାର ତାଠାରୁ ଦୁଇ ଗୁଣ ଦରକାର ଖାରଜାତୀୟ ଖାଦ୍ୟ, ତେଣୁ ରଜଶୋଳ ସ୍ତ୍ରୀ ଫଳ ଆହାର କରିବା ହିତକର ଅଟେ। ଏ ସମସ୍ତ ଦୃଷ୍ଟିରୁ ରଜ ବିଜ୍ଞାନସମ୍ମତ ସତ୍ତା ନେଇ ସଭ୍ୟ ସମାଜର ରାଜଦାଣ୍ଡରେ ଉଭା ହୋଇଛି। ଆନନ୍ଦ ଉଲ୍ଲାସର ରଜ ଆସର ଜମିଯାଏ କିଶୋରୀମାନଙ୍କର ଦୋଳି ଖେଳରେ, ଆଉ ଶ୍ରଦ୍ଧାର ପ୍ରତୀକ ସ୍ୱରୂପ ରଜପାନର ଆଦାନ ପ୍ରଦାନ ହୁଏ। ଦୋଳି ଝୁଲୁଥାଏ, ଗୀତ ଚାଲିଥାଏ।

ଡାହିଟାପରା ପାଦ ପ୍ରତିବାଦ ହସ ଆଉ ଉଲ୍ଲାସର ଦୋଳି ଗୀତକୁ ନେଇ ପହିଲି ରଜ ସଂକ୍ରାନ୍ତି ଓ ତୃତୀୟ ଦିବସ ସମାହିତ ହୁଏ। ତୃତୀୟ ଦିବସକୁ ଭୂମି ଦହନ କୁହାଯାଏ। ସେଦିନ ଧରିତ୍ରୀର ବିଶ୍ରାମର ଦିନ, ଭୂମି ଖୋଦନ କରାଯାଏ ନାହିଁ। ଉତ୍ସବର ପରିସମାପ୍ତି ହୁଏ ତୃତୀୟ ଦିବସରେ। ତା ପରଦିନ ବସୁମତୀକୁ ହଳଦୀ ପାଣିରେ ସ୍ନାନ କରାଯାଏ। ଅକ୍ଷତ ଦୁର୍ବା ପୁଷ୍ପ ଚନ୍ଦନ ଦେଇ ବସୁମତୀଙ୍କୁ ଅର୍ଚ୍ଚନା କରାଯାଏ। ସେହି ବସୁମତୀ ପୂଜାରେ ନାରୀମାନେ ତାଙ୍କର ଭକ୍ତି ପ୍ରଣତି ଢାଳି ଆବେଗମୟୀ କଣ୍ଠରେ ଗାଆନ୍ତି

ସର୍ବଂଶ ଧରିତ୍ରୀ ପରି ନାରୀମାନେ ଏ ମାନବ ଜାତିର ପାଳନ କର୍ତ୍ତୀ। ତେଣୁ ନାରୀମାନଙ୍କର ସମ୍ମାନ ଆଉ ପ୍ରତିଷ୍ଠାର ଏହି ପ୍ରାଣସ୍ପର୍ଶୀ ଉତ୍ସବଟି ଉଦ୍ଦୀପନା ସହିତ ପ୍ରତିବର୍ଷ ପାଳନ କରାଯାଏ। ଗୋଟିଏ ବର୍ଷର ଅନୁଭୂତି ଆଗାମୀ ବର୍ଷ ପାଇଁ ନୂତନ ସଜବାଜର ପ୍ରେରଣାର ଉତ୍ସ ହୋଇ ରହେ, ଆଉ ସାରା ବର୍ଷ ସେମାନଙ୍କ ମନରେ ଗୁଞ୍ଜରି ଉଠେ ସେଇ ମଧୁମୟ ସଙ୍ଗୀତ।

ଏ ରଜ ପର୍ବ ଉପଲକ୍ଷେ ଆପଣମାନେ ଶୁଣିଲେ ସଙ୍ଗୀତ ରୂପକ ରଜ ମୌଜ। ରଚନା କରିଥିଲେ ନଳିନୀ ମହାପାତ୍ର, ବର୍ଣ୍ଣନାରେ ଥିଲେ ରାଜଲକ୍ଷ୍ମୀ ପରିଜା, ଉପସ୍ଥାପନ କଲେ ଉଦୟନ ନାରୀଶ୍ରୋତା ମହଲ, ପୁରୀର କଳାକାରମାନେ। ଭଉଣୀ, ଆପଣମାନେ ତ ଏହି ରଜ ପର୍ବରେ ବିଭିନ୍ନ ପ୍ରକାରର ପୋଡ଼ପିଠା ପ୍ରସ୍ତୁତ କରିଥିବେ, ତେବେ ଆଜି ଜାଣି ରଖନ୍ତୁ ଛେନାପୁରର ପୋଡ଼ପିଠା କେମିତି ପ୍ରସ୍ତୁତ କରିବେ। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା ଅରୁଆ ଚାଉଳ 1 କେଜି, ଛେନା 200 ଗ୍ରାମ, ଗୁଡ଼ 250 ଗ୍ରାମ, ଘିଅ 100 ଗ୍ରାମ, ନଡ଼ିଆ 1 ଗୋଟି ଆଉ ଗୁଜୁରାତି 4ଟି। ପ୍ରଥମେ ନଡ଼ିଆକୁ ଭାଙ୍ଗି କୋରି ଦିଅନ୍ତୁ। କୋରା ନଡ଼ିଆ, ଚିନି, ଛେନା ଓ ଗୁଜୁରାତି ଗୁଣ୍ଡ କରି କଡ଼େଇରେ ଭଲ ଭାବରେ ଭାଜି ଦିଅନ୍ତୁ। ତାପରେ ଚାଉଳକୁ ଗୁଣ୍ଡ କରି ରଖନ୍ତୁ। ଗୁଡ଼ରେ 1 ଗ୍ଲାସ୍ ପାଣି ଦେଇ ଭଲ ଭାବରେ ଫୁଟାନ୍ତୁ। ଗୁଡ଼ ପାଣି ଫୁଟି ଆସିଲେ ଚାଉଳ ଚୁନା ପକାଇ ଜନ୍ତି ଦିଅନ୍ତୁ। ତାପରେ ସେହି ଖଳିକୁ ଥଣ୍ଡା କରି ଭଲ ଭାବରେ ଦଳି ଦିଅନ୍ତୁ। ଦଳା ଖଳିକୁ ସମାନ 3 ଭାଗ କରିଦିଅନ୍ତୁ ଓ ପୁର ଭଜାକୁ 2 ଭାଗ କରିଦିଅନ୍ତୁ। ତାପରେ ଆପଣମାନେ ଚୁଲିରେ କଡ଼େଇ ବସେଇ ସେଥିରେ କଦଳୀ ପତ୍ର ଦେଇ ଉପରେ ଘିଅ ମାରିଦିଅନ୍ତୁ। ସେଥିରେ 1/2 ଭାଗ ଖଳି ରଖନ୍ତୁ ଆଉ ଉପରେ 1/2 ଭାଗ ନଡ଼ିଆ ପୁରକୁ ଦିଅନ୍ତୁ। ପୁଣି ଅନ୍ୟ ଭାଗର ଖଳିକୁ ରଖି ଭଲ ଭାବରେ ଚାପି ଦିଅନ୍ତୁ ଓ ଅନ୍ୟ ପୁର ଭାଗଟି ରଖି ଶେଷ ଖଳି ଭାଗକୁ ରଖି ଚାପି ଦିଅନ୍ତୁ। ତାପରେ କଦଳୀ ପତ୍ର ଘୋଡ଼ାଇ ଘୋଡ଼ଣୀ ବନ୍ଦ କରିଦିଅନ୍ତୁ। କିଛି ସମୟ ଆଞ୍ଚରେ ବସାନ୍ତୁ। ତାପରେ ତାକୁ ଚୁଲିରୁ ଓହ୍ଲେଇ ଆଣନ୍ତୁ। ଏ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଛେନାପୁରର ପୋଡ଼ପିଠା।

ଏହି ରଜ ପର୍ବକୁ ଆପଣମାନେ ଏମିତି ଆନନ୍ଦ ଉଲ୍ଲାସ ଭିତରେ ପାଳନ କରନ୍ତୁ। ଏହି ପର୍ବ ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ। ଏହି କାମନା ସହିତ ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ।

ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତିବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍କକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ ଜି7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିଭିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ବିଶ୍ୱର ଅନେକ ବୃହତ୍ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା

0: ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା' ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରେନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜେଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋହାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବାବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: This is Akashvani and I am Naresh Mago with the Midday News. The headlines.

0: ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍

0: ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ। ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜିତ ହୋଇ ଗାଁ ପରିକ୍ରମା କରୁଥିବାବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ। ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା।

0: ସାହୁ।
1: ଶ୍ରୋତା ବନ୍ଧୁ ମୋର ମଧ୍ୟ ନମସ୍କାର। ଆମକୁ ଶୁଣୁଥିବା ଶ୍ରୋତାମାନଙ୍କୁ ଗଣପର୍ବ ରଜର ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
0: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 13 ତାରିଖ ସନ୍ଧ୍ୟା 7:05 ସମୟରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ ଦୁଇଟି ବିରହ ସଙ୍ଗୀତ କଥାଚିତ୍ର ମାନ ଅଭିମାନ ଆଉ ଉଦୟ ଭାନୁରୁ ଶୁଣିବାକୁ ମିଳିଲା। ସେହି ଗୀତ ଦୁଇଟି ହୃଦୟସ୍ପର୍ଶୀ ଥିଲା। ଏହାର ପ୍ରସାରଣ କରିଥିବାରୁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ମତାମତ ଦେଇଛନ୍ତି ଯେ ପ୍ରତିଦିନ ବନ୍ଦନା କାର୍ଯ୍ୟକ୍ରମ ସେ ଶୁଣିଥାନ୍ତି। ଏହି କାର୍ଯ୍ୟକ୍ରମର ସେ ଜଣେ ନିୟମିତ ଶ୍ରୋତା। ଦୀର୍ଘ ଦିନ ଧରି ବନ୍ଦନାରେ ପ୍ରଫୁଲ୍ଲ ସିଂହଦେଓଙ୍କ କଣ୍ଠରୁ କୌଣସି ଭକ୍ତି ସଙ୍ଗୀତ ପ୍ରସାରଣ ହୋଇନାହିଁ। ଏ ଦିଗରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ବିଚିତ୍ର ରାମାୟଣର ସଙ୍ଗୀତ ତାଙ୍କୁ ଭଲ ଲାଗୁଥିବା ଶ୍ରୋତାବନ୍ଧୁ ଲେଖିଛନ୍ତି। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ, ଯାହାର ପ୍ରସାରଣ କରାଯାଇଥିଲା ଏପ୍ରିଲ ମାସ 18 ତାରିଖରେ ସେଥିରେ କହିବା ଓ ଲେଖିବାରେ ଭାଷାର ପାର୍ଥକ୍ୟ, ଏ ସମ୍ପର୍କରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅନେକ କଥା ବୁଝାଇଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ବନାନୀ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନରେ ଜଙ୍ଗଲର ଭୂମିକା, ଏ ସମ୍ପର୍କରେ ଡକ୍ଟର ନିବେଦିତା ମହାଶୟଙ୍କ ଶିକ୍ଷଣୀୟ ତଥ୍ୟ ହୃଦୟଛୁଆଁ ହୋଇପାରିଛି ବୋଲି ସେ ଲେଖିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରର ଐତିହ୍ୟ ସମ୍ପର୍କରେ କିଶୋର ଚକ୍ର କାର୍ଯ୍ୟକ୍ରମରେ ଯେଉଁ କୁଇଜ୍ର ପ୍ରସାରଣ କରାଯାଇଥିଲା ତାହା ଅନେକ ଶିକ୍ଷଣୀୟ ହୋଇପାରିଛି। ଏପ୍ରିଲ ମାସ 28 ତାରିଖ ଯୁବବାଣୀରେ ଜାହ୍ନବୀର ରାକ୍ଷୀ, ଯାହାର ଉପସ୍ଥାପନା କରିଥିଲେ ଦୀପ୍ତିମୟୀ ଷଡ଼ଙ୍ଗୀ, ତାହା ଖୁବ୍ ହୃଦୟଛୁଆଁ ହୋଇପାରିଛି। ସେଥିପାଇଁ ଶ୍ରୋତାବନ୍ଧୁ ଲେଖିକାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଡକ୍ଟର ଶାନ୍ତନୁ କୁମାର ରଥ ମହାଶୟଙ୍କ ଅନ୍ତରଙ୍ଗ ଆଳାପ ଅତ୍ୟନ୍ତ ଆନନ୍ଦଭରା ଆଉ ଚିତାକର୍ଷକ ଥିଲା, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଆପଣ ଦୁଇଟି ଯାକ ଚିଠିରେ ଆମକୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି। ବିଭିନ୍ନ ଦିନରେ ପ୍ରସାରଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଏବଂ ବିଶେଷଜ୍ଞ ମହାଶୟ ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ତେବେ ବନ୍ଦନା କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଆମେ ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆପଣ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ବିଭିନ୍ନ ଭଜନର ତ ପ୍ରସାରଣ କରାଯାଉଛି, ଏହି କ୍ରମରେ ଆପଣ ଚାହୁଁଥିବା କଣ୍ଠଶିଳ୍ପୀଙ୍କର ଗୀତ ମଧ୍ୟ ସ୍ଥାନ ପାଇବ। ଧନ୍ୟବାଦ ଆପଣଙ୍କୁ।
0: ରାମବାଗ ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଶାନ୍ତନୁ କୁମାର ନାୟକ। ଶ୍ରୋତାବନ୍ଧୁ ଫେବୃୟାରୀ ମାସରେ ଆମକୁ ଲେଖିଥିବା ଏହି ଚିଠିଟି ଆମର ହସ୍ତଗତ ହୋଇଛି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଯୋଗର ମହତ୍ତ୍ୱ ସମ୍ପର୍କରେ ଅକ୍ଷୟ କୁମାର ସ୍ୱାଇଁଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ଶିକ୍ଷଣୀୟ ଥିଲା। ଯୋଗ ସମ୍ପର୍କରେ ଏହି ଯେଉଁ କାର୍ଯ୍ୟକ୍ରମଟିର ପ୍ରସାରଣ କରାଯାଇଥିଲା ତାହା ନିଶ୍ଚିତ ରୂପେ ସମାଜ ପାଇଁ ଅତି ମୂଲ୍ୟବାନ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ଯୋଗ ସମ୍ପର୍କିତ ଆଲୋଚନା ଯାହା ଆପଣଙ୍କୁ ଭଲ ଲାଗିଛି, ଡେରିରେ ହେଉ ପଛେ ଆପଣ ଚିଠିରେ ଏ ସମ୍ପର୍କରେ ନିଜର ମତାମତ ଆମକୁ ଜଣାଇଥିବାରୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ।
0: ନିଶାକର ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଦୁଇଟି ଚିଠି ଆମକୁ ଲେଖିଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 26 ତାରିଖରେ ଆମ କେନ୍ଦ୍ରରୁ ପ୍ରସାରଣ କରାଯାଇଥିବା ରମେଶ ଚନ୍ଦ୍ର ପ୍ରଧାନଙ୍କ ପରିବେଷିତ ପାଲା ଖୁବ୍ ଆନନ୍ଦଦାୟକ ଥିଲା। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରଣ କରାଯାଇଥିବା ଦଣ୍ଡ ନାଚ ତାଙ୍କୁ ଭଲ ଲାଗୁନାହିଁ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ସ୍ୱର୍ଣ୍ଣପ୍ରଭା ଲେଙ୍କାଙ୍କ ପରିବେଷିତ ପାଲାର ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣ ଆମର ଲୋକସଙ୍ଗୀତ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିଥାନ୍ତି, ବିଶେଷ କରି ପାଲା ଆପଣ ନିୟମିତ ଭାବରେ ଶୁଣିଥାନ୍ତି ଏବଂ ସେ ସମ୍ପର୍କରେ ଲେଖିଥାନ୍ତି, ଏଥରକ ମଧ୍ୟ ଆପଣଙ୍କ ଚିଠିରେ ଏ ସମ୍ପର୍କରେ ଜଣାଇଛନ୍ତି। ତେବେ ଦଣ୍ଡ ନାଚ ସମ୍ପର୍କରେ ଯାହା ଲେଖିଛନ୍ତି ଭଲ ଲାଗୁ ନାହିଁ। ଏହି ଦଣ୍ଡ ନାଚ ଆମର ବହୁତ ଥର ପ୍ରସାରଣ କରାଯାଇଛି ଅତୀତରେ ଏବଂ ଲୋକସଙ୍ଗୀତ କ୍ରମରେ ଆମେ ପାଲା ଦାସକାଠିଆ ହେଉ ବା ଏଇ ଦଣ୍ଡ ନାଚ ହେଉ ଓଡ଼ିଶୀ କୀର୍ତ୍ତନ ଗୋପାଳଙ୍କ ଉଗାଳ ପ୍ରସାରଣ କରୁଛୁ, ତେଣୁ ପ୍ରତ୍ୟେକର ସ୍ୱାଦ ଭିନ୍ନ, ତଥାପି ଆପଣ ନିଜସ୍ୱ ମତାମତ ଲେଖି ଆମକୁ ଚିଠି ଦେଇଥିବାରୁ ଧନ୍ୟବାଦ ଜଣାଉଛୁ।
0: ରାମପୁର ରାମଚନ୍ଦ୍ରପୁର ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କୁଶଧ୍ୱଜ ସାମଲ। ଶ୍ରୋତାବନ୍ଧୁ ଅଭିଯୋଗ କରି ଆମକୁ ଏହି ଚିଠିଟି ଲେଖିଛନ୍ତି। ତାଙ୍କର କହିବାର କଥା ହେଉଛି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ବେଶୀ ଭାଗ ଆକାଶବାଣୀର ପୂର୍ବତନ କର୍ମଚାରୀଙ୍କ ସମ୍ପର୍କରେ ପ୍ରସାରଣ କରାଯାଉଛି। ଏହା ସ୍ୱାଗତଯୋଗ୍ୟ, କିନ୍ତୁ ତତ୍ସହିତ ସାମାଜିକ କର୍ମୀ, ବିଭିନ୍ନ ଉଦ୍ୟୋଗ କିମ୍ବା କୃଷି ଓ ପଶୁପାଳନ କରି ସ୍ୱାବଲମ୍ବୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଯଦି ସାକ୍ଷାତକାରର ପ୍ରସାରଣ କରାଯାଆନ୍ତା ତାହେଲେ ସବୁ ବର୍ଗର ଲୋକ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇପାରନ୍ତେ।
1: ଶ୍ରୋତାବନ୍ଧୁ ଆମର ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ରବିବାର ଦିନ ଅପରାହ୍ନ 5:00 ସମୟରେ, ଏଥିରେ କେବଳ ଆକାଶବାଣୀର କର୍ମଚାରୀ ନୁହନ୍ତି ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କର ଉପଲବ୍ଧି ସମ୍ପର୍କରେ ମଧ୍ୟ ପ୍ରସାରଣ କରାଯାଇଛି। ଆପଣ ଯଦି ଆମର କାର୍ଯ୍ୟକ୍ରମ ଶୁଣିଥିବେ

0: ନିକଟ ଅତୀତରେ ଯେମିତି ଆମେ ପ୍ରସାରଣ କରିଥିଲୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କର ସାକ୍ଷାତକାର, ଆହୁରି ମଧ୍ୟ ଆମେ ବିନାୟକ ମିଶ୍ରଙ୍କର ମଧ୍ୟ ସାକ୍ଷାତକାର ପ୍ରସାରଣ କରିଛୁ, ପୀତାମ୍ବର ମିଶ୍ରଙ୍କର ସାକ୍ଷାତକାର ପ୍ରସାରଣ କରାଯାଇଛି। ତେଣୁ ଏମାନେ ଆକାଶବାଣୀର ଭୂତପୂର୍ବ କର୍ମଚାରୀ ନୁହନ୍ତି, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କର ଉପଲବ୍ଧିକୁ ଆମେ ଏହି ସ୍ମୃତିର ପାଚ କାର୍ଯ୍ୟକ୍ରମରେ ସ୍ଥାନ ଦେଇଥାଉ। କାର୍ଯ୍ୟକ୍ରମ ଶୁଣନ୍ତୁ, ଯାହା ପୁନଃ ପ୍ରସାରଣ କରାଯାଉଛି ବୋଧହୁଏ ତାହାକୁ ଶୁଣି ଆପଣ ଆମକୁ ଏହି ଚିଠିଟି ଲେଖିଛନ୍ତି, କିନ୍ତୁ ଏହା ପୂର୍ବରୁ ପ୍ରଚାରିତ ଆମେ ସେହି କାର୍ଯ୍ୟକ୍ରମକୁ ଆପଣମାନେ ଯେହେତୁ ଆମକୁ ଚିଠି ଲେଖୁଛନ୍ତି ଏହି କାର୍ଯ୍ୟକ୍ରମଗୁଡ଼ିକ ପୁନଃ ପ୍ରସାରଣ କରିବା ପାଇଁ, ତେଣୁ ସେହି ସାକ୍ଷାତକାରଗୁଡ଼ିକ ଆଉ ଥରେ ଆମେ ପ୍ରସାରଣ କରୁଛୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ।
1: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ ଲେଖିଛନ୍ତି। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ନରେଶ ଚନ୍ଦ୍ର ଦାସ ମହାଶୟ, ଅନୁଚିନ୍ତାରେ ଅନ୍ୟକୁ କଷ୍ଟ ଦେବା କିମ୍ବା ଅନ୍ୟର ଅନିଷ୍ଠ କରିବା ପାପ, ଆଉ ଅନ୍ୟର ଉପକାର କରିବାରେ ପୁଣ୍ୟ ଥାଏ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ଗ୍ରହଣ କରିପାରିଲେ ଆମେ ନିଶ୍ଚିତ ରୂପେ ଏକ ସୁନ୍ଦର ଜୀବନ ଅତିବାହିତ କରିପାରିବା। ଏଭଳି ସୁନ୍ଦର କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ଆକାଶବାଣୀ ଏବଂ ଶ୍ରୀ ଦାସ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୋତାବନ୍ଧୁ।
0: ଶ୍ରୋତାବନ୍ଧୁ ଆପଣଙ୍କୁ ଧନ୍ୟବାଦ। ଆମର ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ତ ନିୟମିତ ଚିଠି ଲେଖନ୍ତି, ଏଥରକ ମଧ୍ୟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଭଲ ଲାଗିଛି ଯାହା ଆପଣଙ୍କୁ ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
1: ଏହି ଚିଠିଟି ଆସିଛି ଜଗତସିଂହପୁରରୁ, ଲେଖିଛନ୍ତି ଚୁନି। ତେବେ ତାଙ୍କର ସମ୍ପୂର୍ଣ୍ଣ ନାଁ ଶ୍ରୋତାଭଣୀ ଲେଖିନାହାନ୍ତି। ଶ୍ରୋତାଭଣୀ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, ବିଶେଷ କରି ଗୀତ ଗୀତିକା, ନାରୀମହଲ, ମୋ ପସନ୍ଦ କାର୍ଯ୍ୟକ୍ରମ, ଯୁବବାଣୀ, ମଞ୍ଜୁଳ ମଧ୍ୟାହ୍ନ, ଅସରନ୍ତି ଅପରାହ୍ନ, ରାତିରେ ଅନୁରୋଧର ଗୀତ, ପାଲା ନାଟକ, ଏସବୁ ସେ ନିୟମିତ ଭାବରେ ଶୁଣି ଆସୁଛନ୍ତି। ତେବେ ସେ ପ୍ରଶ୍ନ କରିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଯୁବବାଣୀରେ କେଉଁ ସମୟରେ ପ୍ରସାରଣ କରାଯାଉଛି।
0: ଆପଣ ଯୁବବାଣୀରେ ପ୍ରସାରଣ କରାଯାଉଥିବା ଯେଉଁ ଫୋନ୍ ଇନ୍ ସମ୍ପର୍କ ହେଉ, ଫୋନ୍ ଇନ୍ ପ୍ରତିକ୍ରିୟା ହେଉ ବା ଫୋନ୍ ଇନ୍ ମହ୍ଲାର, ଏ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି। ଫୋନ୍ ଇନ୍ ସମ୍ପର୍କ ଯାହା ଶେଷ ରବିବାର ପ୍ରସାରଣ କରାଯାଇଥାଏ, ଏହି ଶେଷ ରବିବାର ପୂର୍ବ ବୁଧବାର ଦିନ 11:00-12:00 ପର୍ଯ୍ୟନ୍ତ ଏହା ରେକର୍ଡିଂ କରାଯାଇଥାଏ। ଫୋନ୍ ଇନ୍ ପ୍ରତିକ୍ରିୟା ଯାହା ରହିଥାଏ, ପ୍ରଥମ ବୁଧବାର ଦିନ 11:30 ରେକର୍ଡିଂ କରାଯାଇଥାଏ ଏବଂ ପ୍ରଥମ ଗୁରୁବାର ଦିନ ପ୍ରସାରଣ କରାଯାଇଥାଏ। ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମ ଦ୍ୱିତୀୟ ବୁଧବାର 11:30 ରେକର୍ଡିଂ କରାଯାଇଥାଏ ଏବଂ ଦ୍ୱିତୀୟ ଗୁରୁବାର ଦିନ ଏହା ପ୍ରସାରଣ କରାଯାଇଥାଏ। ଆମର ଯୁବବାଣୀ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଅପରାହ୍ନ 5:30 ପ୍ରସାରଣ କରାଯାଇଥାଏ ଏବଂ ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ଯେଉଁ ଫୋନ୍ ନମ୍ଘରଟି ରହିଛି 0671-230-3149, ଏହି ନମ୍ଘରକୁ ଆପଣ ଫୋନ୍ କରିବେ ଏବଂ ସମୟ ତ କହିଦେଲୁ, ଏହି ସମୟରେ ଫୋନ୍ କଲେ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିପାରିବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଅମରିଶ ପରିଡ଼ା, ମନୋରମା ସାମନ୍ତରାୟ, ସଞ୍ଜୟ କୁମାର ପରିଡ଼ା, ଲୋପମୁଦ୍ରା ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଆମକୁ ଦୁଇଟି ଚିଠି ଲେଖିଛନ୍ତି, ବିଶେଷ କରି ଜନଜୀବନ ସମ୍ବାଦ ସେମାନଙ୍କୁ ଭଲ ଲାଗିଥିବା ସେମାନେ ଜଣାଇଛନ୍ତି। ଆକାଶବାଣୀ ବିଷୟରେ ଅନେକ ଅଜଣା କଥା ଏହି ଜନଜୀବନ ସମ୍ବାଦରୁ ଜାଣିହେଲା ବୋଲି ସେମାନେ ଲେଖିଛନ୍ତି। ଜିଲ୍ଲା ହାଲଚାଲ ମଧ୍ୟ ସେମାନେ ଶୁଣୁଛନ୍ତି ଯାହା ସେମାନଙ୍କୁ ଭଲ ଲାଗୁଛି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସମ୍ପର୍କରେ ଆଞ୍ଚଳିକ ସମ୍ବାଦ ସହିତ ନାରୀମହଲ ପ୍ରଭାତ ପରିକ୍ରମାରୁ ଅନେକ କଥା ଶୁଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଆଉ ଏକ ଚିଠିରେ ସେମାନେ ଲେଖିଛନ୍ତି ଯେ ବାବାଜୀ ଚରଣ ଦାସଙ୍କ କଣ୍ଠରେ ଖଞ୍ଜଣୀ ଭଜନ ବହୁତ ଆନନ୍ଦ ଦେଇଛି। ସେହିଭଳି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ନାରୀମହଲ କାର୍ଯ୍ୟକ୍ରମରେ ଡକ୍ଟର ରୀନା ରାଉତରାୟ ଯେଉଁ ସଚେତନତାର ବାର୍ତ୍ତା ଦେଇଥିଲେ ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏଇଠି ଗୋଟିଏ ପ୍ରଶଂସା ପତ୍ର ଆମର ନାରୀମହଲ କାର୍ଯ୍ୟକ୍ରମରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଯାହା ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଏବଂ ଯେଉଁ ଖଞ୍ଜଣୀ ଭଜନ ସମ୍ପର୍କରେ ଲେଖିଛନ୍ତି, May 31 ପ୍ରସାରଣ କରାଯାଇଥିଲା 1:10, ଆପଣଙ୍କୁ ଭଲ ଲାଗିଛି, ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
1: କବିରାଜ ପରିଡ଼ା ଲେଖିଛନ୍ତି ଲତାହରଣ କାକଟପୁର ପୁରୀରୁ। ଶ୍ରୋତାବନ୍ଧୁ ମଧ୍ୟ ଦୁଇଟି ଚିଠି ଆମକୁ ପଠାଇଛନ୍ତି। ଚଳିତ ମାସ 2 ସକାଳ 7:40 ସମୟରେ ଅର୍ଜୁନ ଚରଣ ସାମଲ ଗାଇଥିବା ନନ୍ଦକିଶୋର ବଳଙ୍କର ଗୀତ ପ୍ରସାରଣ କରାଯାଇଥିଲା। ଏହି ଗୀତଟି ବହୁତ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ନାରୀମହଲରେ କ୍ଷୀର ଆମ ପାଇଁ କେତେ ଉପକାରୀ, ଏହି ପ୍ରସଙ୍ଗରେ ସୁନିତା ସାହୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଟକ ଜୀବନ ଯେଉଁପରି ଯେତେବେଳେ ଖୁବ୍ ଶିକ୍ଷଣୀୟ ହୋଇପାରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ନାଟକ ଆମେରିକାନ୍ ସୁଟ୍ ମନକୁ ଛୁଇଁଲା ଭଳି ନାଟକଟିଏ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନାଟକ ସ୍ୱର୍ଣ୍ଣ ଚମ୍ପା ବେଶ୍ ହୃଦୟସ୍ପର୍ଶୀ ଥିଲା। ତତ୍ତ୍ୱକନ୍ଦର ମିଶ୍ରଙ୍କ ନିବେଦିତ ଅନୁଚିନ୍ତା ବହୁତ ସାରଗର୍ଭକ ଆଉ ଶିକ୍ଷଣୀୟ ଥିଲା ବୋଲି

0: ବନ୍ଧୁ ଲେଖିଛନ୍ତି, ଅନୁଚିନ୍ତାରେ ଅଖଣ୍ଡାନନ୍ଦ ସରସ୍ୱତୀଙ୍କର ନିବେଦନ ତାଙ୍କୁ ଭଲ ଲାଗିଛି। କଥିକାରେ ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ୱାରା ଯେଉଁ ସାରଗର୍ଭକ ଆଲୋଚନା କରାଯାଇଥିଲା ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଜାଣିବାକୁ ଚାହିଁଛନ୍ତି ଯେ ଗତ ସପ୍ତାହରେ ଆମର ଏହି କାର୍ଯ୍ୟକ୍ରମରେ ତାଙ୍କର ଚିଠିଟି ସ୍ଥାନିତ ହୋଇଛି ନା ନାହିଁ।
1: ଶ୍ରୋତାବନ୍ଧୁ, ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି, ନାଟକ ହେଉ, ଯୁବବାଣୀ କାର୍ଯ୍ୟକ୍ରମ ହେଉ, ଅନୁଚିନ୍ତା ହେଉ, ବା ଆମର କଥିକା କାର୍ଯ୍ୟକ୍ରମରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା। ତେବେ ଆପଣ ଚିଠିପତ୍ର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି, ଏହା ତ ତାତ୍କାଳିକ କାର୍ଯ୍ୟକ୍ରମ, ଯେଉଁ ଚିଠି ହସ୍ତଗତ ହୋଇଥାଏ ସେହି ରବିବାର ଦିନ ଆମେ ପ୍ରସାରଣ କରିଥାଉ। ତେବେ ଆପଣଙ୍କୁ ଅନୁରୋଧ କରୁଛୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଯାହା ନିୟମିତ ଦିନ 2:45ରେ ପ୍ରସାରଣ କରାଯାଉଛି, ଟିକେ ସମୟ ବାହାର କରି ଶୁଣନ୍ତୁ ଯଦି ଆପଣ ଚିଠି ଲେଖୁଛନ୍ତି, ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କର ଚିଠି ସ୍ଥାନ ପାଇଲା କି ନାହିଁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତର ଦିଆ ହେଲା କି ନାହିଁ। ଦୁଇଟି ଯାକ ଚିଠିରେ ଆମର ବିଭିନ୍ନ ଦିନରେ ପ୍ରସାରଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭଲ ଲାଗିଛି। ନାରୀମହଲ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଏହା ଆମର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ, ଆପଣ ଆଉଥରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଏବଂ ଆମର ଯେଉଁ ବିଶେଷଜ୍ଞ ମହାଶୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ପ୍ରତିଥର ଭଳି ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଚିଠି ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ ଆମର ନିୟମିତ ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତାରେ ଅସୀମାନନ୍ଦ ସରସ୍ୱତୀ ମହୋଦୟଙ୍କର ବକ୍ତବ୍ୟ ଖୁବ୍ ଚମତ୍କାର ଥିଲା। ଶ୍ରୀମାନ ଶ୍ରୀମତୀରେ ବଂଶୀଧର ଷଡ଼ଙ୍ଗୀ ଏବଂ କବିତା ଷଡ଼ଙ୍ଗୀଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ସୁନ୍ଦର ଆଉ ମନଛୁଆଁ ଥିଲା। ଉଦୟ ଭାରତ କାର୍ଯ୍ୟକ୍ରମରେ ପ୍ରଫେସର ଅଜୟ କୁମାର ପାତ୍ର ମହୋଦୟ ଯେଉଁ ସମୟୋପଯୋଗୀ ଓ ମୂଲ୍ୟବାନ ତଥ୍ୟ ରଖିଥିଲେ ସେଥିପାଇଁ ଶ୍ରୋତାବନ୍ଧୁ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଥିକାରେ ନିସଙ୍ଗତାରୁ ମୁକ୍ତି, ଯୌଥ ପରିବାରର ଶାନ୍ତି, ଏହି ବିଷୟରେ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ମହୋଦୟ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରେ। ଶ୍ରୀଚନ୍ଦନ ମହାଶୟଙ୍କୁ ଶ୍ରୋତାବନ୍ଧୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ବହୁତ ବହୁତ ଧନ୍ୟବାଦ, ଆପଣ ତ ନିୟମିତ ଚିଠି ଲେଖୁଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ନିଜର ମତାମତ ଲେଖୁଛନ୍ତି, ବିଶେଷ କରି ବଣମଲ୍ଲିକା କାର୍ଯ୍ୟକ୍ରମ ଯାହା ଭଲ ଲାଗୁଛି ନିୟମିତ ଶୁଣୁଛନ୍ତି, ଏହା ପୁନଃ ପ୍ରସାରଣ କରାଯାଉଛି, ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ଶ୍ରୋତାବନ୍ଧୁ ପୀତାମ୍ବର ଲେଙ୍କା ଲେଖିଛନ୍ତି ଜହଙ୍ଗର କେନ୍ଦ୍ରାପଡ଼ାରୁ। ସେ ଲେଖିଛନ୍ତି ଯେ ପାଣିପାଗର ସୂଚନା କୁହାଯାଉଛି, ସେଥିରେ କୌଣସି ଜିଲ୍ଲାର ନାମ ନ କହି କେବଳ କୁହାଯାଉଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟା ବା 12ଟା ଜିଲ୍ଲାକୁ ଗୁଳୁଗୁଳି କାଳବୈଶାଖୀ ହେବ, ଏଣୁ ସତର୍କ ରହିବେ। କେଉଁ ଜିଲ୍ଲାକୁ ହେବ, ସେହି ଜିଲ୍ଲାର ନାମ କ'ଣ, ଏ ସମ୍ପର୍କରେ କୁହାଗଲେ ଲୋକେ ସତର୍କ ରୁହନ୍ତେ। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସେ ଯେତେବେଳେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଗ୍ରାମର 2 ଜଣ ଶ୍ରୋତାବନ୍ଧୁ ପ୍ରତିଦିନ ତାଙ୍କ ସହିତ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ଜଣେ ପରିବା ଚାଷୀ। ଚାଷୀ ଭାଇ ଜଣକ 10 ବର୍ଷ ହେବ ବିଭିନ୍ନ ପରିବା ଚାଷ କରିଆସୁଛନ୍ତି। କୃଷି ସଂସାର କାର୍ଯ୍ୟକ୍ରମରେ କିଭଳି ଭାବରେ 2 ଶ୍ରୋତାବନ୍ଧୁଙ୍କୁ ସାମିଲ କରାଯାଇପାରିବ ସେ ସମ୍ପର୍କରେ ସେ ଜାଣିବାକୁ ଚାହିଁଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପାଣିପାଗ ସମ୍ପର୍କରେ ଯାହା ଲେଖିଛନ୍ତି। ଆମର ପାଣିପାଗର ସୂଚନା ସହିତ ସତର୍କ ସୂଚନା ମଧ୍ୟ ଦିଆଯାଇଥାଏ। ସତର୍କ ସୂଚନା ସମୟରେ ଜିଲ୍ଲା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଥାଏ ପାଣିପାଗ ସୂଚନା। ବେଳେବେଳେ ଆମର ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷକ ଉଦ୍ଘୋଷିକା ଏହାକୁ ଛାଡ଼ି ଦେଇଥାନ୍ତି, କିନ୍ତୁ ସତର୍କ ସୂଚନା ଏବଂ ପାଣିପାଗର ସୂଚନା ଏକକାଳୀନ ଦିଆଯାଇଥାଏ ଯଦି କୌଣସି ସତର୍କ ସୂଚନା ରହିଥାଏ। ଆପଣ ଆଉ ଗୋଟିଏ ପ୍ରଶ୍ନ ଯେଉଁ କରିଛନ୍ତି ଆମର କାର୍ଯ୍ୟକ୍ରମ ସମ୍ପର୍କରେ ନୁହେଁ, ଯଦି ଆମର କାର୍ଯ୍ୟକ୍ରମରେ ଆପଣମାନେ ଅଂଶଗ୍ରହଣ କରିବା ପାଇଁ ମନ କରୁଛନ୍ତି ତେବେ କାର୍ଯ୍ୟକ୍ରମକୁ ସିଧାସଳଖ ଭାବେ ଚିଠି ଲେଖିପାରିବେ। ଆମର କୃଷି ଏବଂ ଗୃହ ପରିଚାଳନା ବିଭାଗ ରହିଛି, ଯେଉଁଥିରେ ଆମେ ବିଭିନ୍ନ ଅଗ୍ରଣୀ ଚାଷୀମାନଙ୍କର ସାକ୍ଷାତକାର ପ୍ରସାରଣ କରିଥାଉ। ନିଜ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ସେହି ବିଭାଗ ଆପଣଙ୍କ ସହିତ ଯୋଗାଯୋଗ କରିବ। ଶ୍ରୋତାବନ୍ଧୁ ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
1: ଆମର ମେଲ୍ ଆଇଡିଟି ହେଉଛି
0: aircutak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ସନ୍ ଅଫ୍ ସର୍ଦ୍ଦାର। ଗୀତଟିକୁ ଗାଇଛନ୍ତି ମିକା ସିଂ, ଭବ୍ୟା ପଣ୍ଡିତ ଏବଂ ୟୋ ୟୋ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମୟ ଅପରାହ୍ନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ କଟକ ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ରଟି ହେଲା ଆରାଧନା। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

କଥାଚିତ୍ର ବରସାତ କି ରାତ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ, ସୁଧା, ବନ୍ଦେ ହସନ ଏବଂ ସାଥୀ।

बाजू मेरे आजमाए हुए हैं और पहचानता हूँ खूब।

जय हो राधे श्याम की, जय हो सियाराम की, और जय हो बंबई धाम की। ई है

କାର୍ଯ୍ୟକ୍ରମର ପ୍ରାରମ୍ଭିକ ଗୀତଟିକୁ ଗାଇଛନ୍ତି ଅନ୍ୱେଷା, ସବବ ସବ୍ରି ଏବଂ ସାଥୀମାନେ। କଥାଚିତ୍ର ପ୍ରେମ ରତନ ଧନ ପାୟୋ।

ପରବର୍ତ୍ତୀ କଥାଚିତ୍ର ପ୍ରେମ ଗୀତ। ଗୀତଟିକୁ ଗାଇଛନ୍ତି ଜଗଜିତ ସିଂ।

0: ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା।

0: ମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
0: ବିକାଶର ଧାରା ଓଡ଼ିଶା ସାରା। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ

0: ଓଡ଼ିଶା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ ସବୁଠି କର୍ମସଂସ୍ଥାନ ସବୁଠି ରୋଜଗାର ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା
0: ବିକାଶର ଧାରା ଓଡ଼ିଶା ସାରା
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ

ପୁଷ୍କଳୀୟ ପରମ୍ପରାରେ ପଲ୍ଲୀ ଅବଦାନ ବେଶ ବାରି ହୋଇପଡ଼େ। ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ବାର ମାସର ପର୍ବପର୍ବାଣୀ ଗାଁ ଜୀବନକୁ ଯେତିକି ଚଞ୍ଚଳ କରିଥାଏ ତାଠାରୁ ଅଧିକ ରସମୟ କରିଥାଏ। ଗ୍ରୀଷ୍ମ ଋତୁ ପରେ ଧରାପୃଷ୍ଠକୁ ପଦାର୍ପଣ କରେ ବର୍ଷା ଋତୁ। ଆଦ୍ୟ ଆଷାଢ଼ର ପହିଲି ବାରିଧାରା ତାପଦଗ୍ଧ ତରୁଲତା ଓ ଜୀବଜଗତ ମଧ୍ୟରେ ଏକ ନୂତନ ଜୀବ ସଞ୍ଚାର କରିଥାଏ। ମନ ମଧ୍ୟରେ ଜଗାଇଦିଏ ଏକ ସୁନ୍ଦର ସବୁଜ ଜୀବନର ସ୍ପନ୍ଦନ। ଆଉ ଠିକ ସେତିକି ବେଳେ କାଉଁଳିଆ ପାଗ ସାଙ୍ଗକୁ ଦୂର ପ୍ରବାସୀଙ୍କ ଘର ବାହୁଡ଼ା କାମଧନ୍ଦା ରହିତ ବିଲପାଟମାଳ ଗାଁ ଦାଣ୍ଡରେ ଦଳ ଦଳ ଯୁବକିଶୋର ତାସ ପଶା ବାଗୁଡ଼ି ଖେଳକୁ ରଙ୍ଗ ବେରଙ୍ଗର ନୂଆ ପୋଷାକ ପରିହିତା ସରଳ ପଲ୍ଲୀ ବାଳର ଓଠରେ ଉପୁଡ଼ି ଉଠୁଥିବା ଖିଲିଖିଲି ପାନଖିଆ ହସ ଗାଁ ମୁଣ୍ଡର ଝଙ୍କା ବରଗଛ ଓ ଆମ୍ବ ତୋଟାରେ ପଟା ବାଉଁଶର ଦୋଳି ଉଚ୍ଚାଟ ଦୋଳି ଗୀତ ପ୍ରତ୍ୟେକ ନରନାରୀଙ୍କୁ ମନେ ପକାଇଦିଏ ଓଡ଼ିଆ ସଂସ୍କୃତିର ଏହି ପର୍ବ ରଜ।

ସଜବାଜ ପରଦିନ ପହିଲି ରଜ। ରଜ ତିନି ଦିନ ସ୍ନାନ ନିଷିଦ୍ଧ ଥିବାରୁ ପହିଲି ରଜ ବଡ଼ି ଭୋରରୁ ଝିଅ ବୋହୂମାନେ ନଦୀ ବା ପୋଖରୀରେ ସ୍ନାନ ସାରି ଘରକୁ ଫେରନ୍ତି। ବିଭିନ୍ନ ଢଙ୍ଗରେ କେଶ ସଜାଇ ଦେହରେ ବଟା ହଳଦୀ ଚନ୍ଦନ ପ୍ରଲେପ ମାଖି ମୁହଁରେ ଚନ୍ଦନଟି ପ୍ରସଙ୍ଗକୁ କୁଙ୍କୁମ ଆଖିରେ କଜଳ ପାଦରେ ଅଳତା ପିନ୍ଧି ବିଭିନ୍ନ ସ୍ଥାନକୁ ଦଳ ଦଳ ହୋଇ ବୁଲି ବାହାରନ୍ତି।

ରାତିରୁ ସାଙ୍ଗ ଝିଅମାନଙ୍କ ସାଙ୍ଗରେ ଉଠି ପାହାନ୍ତିଆ ପାହାନ୍ତିଆ ତେଲ ହଳଦୀ ନେଇ ଯାଇକିରି ପୋଖରୀରେ ନଈରେ ବୁଡ଼ ପକେଇ ସାଙ୍ଗସାଥି ମାସରେ ଗାଧେଇ ପାଧେଇ ଘରକୁ ଆସିବାକୁ ଆସି ତାପରେ ସପ ଖଣ୍ଡିଆ ତଳେ ପକେଇ ବସିକି ମୁଣ୍ଡ କୁଣ୍ଡେଇ ଭଉଣୀମାନଙ୍କର ମୁଣ୍ଡ ଫୁଣ୍ଡ କୁଣ୍ଡେଇ ତାଙ୍କୁ ଅଳତା ଲଗେଇ ଭାଉଜମାନେ ଗୋଡ଼ରେ ଅଳତା ଦେବେ ନଖପାଲିସ ଲଗେଇଦେବେ ତାପରେ ନିଜେ ଶାଢ଼ୀ ପଟା ପିନ୍ଧିବୁ ଗୋଡ଼ ପିଠା ଧରି ରଜଦୋଳି ପାଖକୁ ଯାଇ ଆଗ ସେଠି ଟିକେ ଭୋଗ କରି ତାପରେ ରଜଦୋଳି ଖେଳା ହୁଏ।

0: ମା ବିବାହ ହେଇଥିବା ଝିଅ ବାପ ଘରୁ ରଜପୁ ଆଣିବାର ଆସେ। ଗଜା ଉଖୁଡା ଲଡୁ ସପୁରୀ ଆମ୍ବ ପଣସରେ ଥାଳି ଭରି କରି ଜ୍ଞାତି କୁଟୁମ୍ବ ଓ ପଡୋଶୀ ଘରକୁ ପଠାଯାଇଥାଏ।
1: ପୁଅ ଏଇନେ ଭାର ନେଇକି ଯିବ, ଦୁଇ ମାସ ହେଲା ଝିଅ ବାହାଘର ହେଇଛି, ବର୍ଷ ସାରା ତ ଭାର ଦିଆ ହବ ରଜ ପାଇଁ, ନୂଆ ଲୁଗା ନଡ଼ିଆ କଦଳୀ ପଣସ ସପୁରୀ ଚୁଡ଼ି ଅଳତା ସିନ୍ଦୁର ସବୁ ସଜାଡ଼ିକି ରଖିଛି। ସେଠି ତାଙ୍କର ସାହିରେ ଭାର ବଟା ହବ, ସମସ୍ତେ ଘରେ ଖାଇବେ। ଏ ତ ଓଡ଼ିଆ ଘରର ପରମ୍ପରା ନୀତି ରହିଛି, ଆମେ କେମିତି ବା ଭୁଲି ପାରିବୁ?
2: ସକାଳୁ ସକାଳୁ ଛାଉ ନଳ ହେଇ କୁଆଡେ ଫେରୁଛ ବା, କୁଆଡେ ଯାଇଥିଲ?
3: ଏ ଝୁମରି, ତୋର ତ ଦେଖା ମୋଟେ ନାହିଁ,
2: ଦେଖିଦେଲେ ହସର ତମ ଝରି ପଡୁଛି, କୁଆଡେ ଯାଇଥିଲ?
3: ଜାଣିନୁ କି ଭଉଣୀ ପୁରା ବାହାଘର ହେଇଥିଲା, ରଜ ଭାରତ ଥିଲା, ଯାଇଥିଲି ଦବା ପାଇଁ ପୁରା।
2: ସତେ କି?
3: କଣ
2: କଣ ନେଇଥିଲ?
3: ଏଇ ନଡ଼ିଆ କଦଳୀ ଆମ୍ବ ମିଠେଇ ଜଲେବି ଏମିତି ସବୁ ଦେଇକି ଆସିଲି। ଆଉ
2: ବେଶୀ ଗୁଡିଏ ଖର୍ଚ୍ଚ ତ ପଡିଯାଇଥିବ,
3: କଣ କରିବା, ସେଟା ତ ବିଧି ରହିଛି, ଯେତେବେଳେ ଦବାକୁ ପଡିବ ଆଉ କଣ।
0: ପ୍ରବାସରୁ ବୃତ୍ତିଧାରୀ ବ୍ୟକ୍ତିମାନେ ଗାଁକୁ ଫେରନ୍ତି, ସେମାନଙ୍କ ଗହଣରେ ଗାଁ ମୁଖରିତ ହୋଇଉଠେ। ବାଳକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବାଗୁଡି ଡୁଡୁ ତାସ ଓ ପଶା ଖେଳରେ ମାତି ରହନ୍ତି।
4: ଦି ଦିନ ରଜ ଚାଲିଗଲା ହେଲେ ଆମର କିଛି ଖେଳ ବି ଟିକେ ହେଇପାରିଲା,
3: ଚାଲୁ ଯିବା।
4: ଆରେ ଦି ଜଣ କି କଣ ଖେଳିବା?
3: ଆରେ ପଶାପାଲି ପକେଇଦେବା, କଣ ସେଥିରେ କଣ ଅଛି?
4: ପଶାପାଲି ଲୁଡୁ?
3: ହଁ
4: ନାଇଁ ନାଇଁ ହେଇବା, ଆସିଲାଣି ମାଧ୍ୟ ଆଇଲାଣି, କପିଳା ଆଇଲାଣି, ଚାରି ଜଣ
3: କବାଡ଼ି ଖେଳିବା, କବାଡ଼ି ଖେଳିବା ତାକୁ ସମସ୍ତଙ୍କୁ ଡାକିଲା ମାନେ ଆଉ
4: ଦେଖୁନୁ ହେବ ନଈ ପଟରେ ହଉଛି କବାଡ଼ି ଖେଳ,
3: ଚାଲ ଚାଲ ଚାଲ ଚାଲ ଚାଲ
4: ଚାଲ ଦେଖୁନୁ ଦେଖିବା ତାହେଲେ ଖେଳ ବଢିଆ ଖେଳୁଥିଲେ ପିଲା।
3: ଆରେ
4: ଚାଲ ଆସୁ ଦେଖିବା ଯିବା,
3: ଆମେ ସେଥିରେ ଖେଳିବା ତ।
4: ହଁ ଚାଲ ଚାଲ ଚାଲ ଚାଲ ଖେଳିବା ଦେଖିବା।
3: କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି
0: କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବା

0: ଏମାନେ କିଏ? ଏ ଦଣ୍ଡକାରଣ୍ୟ ପଞ୍ଚବଟିରେ କୁଟୀର ଠିଆ କରି ଆସି ରହିଛନ୍ତି, ନିଶ୍ଚୟ ସ୍ୱାମୀ ସ୍ତ୍ରୀ। କି ସୁନ୍ଦରୀ ସ୍ତ୍ରୀଟା! ଆମ ଲଙ୍କାଗଡ଼ରେ ତ ୟା ଭଳି ସ୍ତ୍ରୀଟାଏ ମୁଁ ଦେଖିନାହିଁ। ଆଉ ଏ ପୁରୁଷଟି, ମରିଯିବି ମୁଁ, ତା ଉପରୁ ତ ଆଖି ଫେରି ହଉ ନାହିଁ। ମୋ ନଖରୁ ମୁଣ୍ଡ ଯାଏ ଯେମିତି ବସନ୍ତ ପବନ ବାଜି ଉଲୁସି ଉଠୁଛି, କଣ କରିବି ମୁଁ? ଏ ସ୍ତ୍ରୀଟାକୁ ତାଠୁ ଛଡ଼େଇ ନେଇ ମୋ ଭାଇ ରାବଣକୁ ଦେବି, ସେ ଆକୁ ତା ରାଣୀ କରି ରଖିବ, ଆଉ ମୁଁ ଏ ପରମ ସୁନ୍ଦର ପୁରୁଷ ବରକୁ ବିବାହ କରି ରହିବି। ଆରେ ଆରେ, ସେ ଦୂରରେ ସେ ପୁରୁଷଟି କିଏ? ହାତରେ ଧନୁସର ଧରି ମୁହଁ ତଳକୁ କରି ଠିଆ ହେଇଛି।
1: ରଜ ପର୍ବରେ ଖାଦ୍ୟପେୟ ଓ ଆମୋଦ ପ୍ରମୋଦ ସହିତ ଦୋଳି ଖେଳ ଓଡ଼ିଆ ଚଳଣିର ଏକ ଲକ୍ଷଣୀୟ ଘଟଣା। ଗାଁର ବଡ଼ ବଡ଼ ଗଛରେ ପଟା ବାଉଁଶ ଓ ରସିର ଦୋଳି ଝୁଲିଥାଏ। ଦିନ ତମାମ ଗାଁ ଆମ୍ବ ତୋଟା ଓ ବାରିରେ ଥିବା ଆମ୍ବ ଗଛ ନିକଟରେ କୁଆଁରୀମାନଙ୍କର ଭିଡ଼ ଜମେ। ତାଙ୍କ କଣ୍ଠରେ ଭାସି ଉଠେ ଚିତାକର୍ଷକ ରଜଦୋଳି ଗୀତ।

0: କେଉଁ ଅଖ୍ୟାତ କବିଙ୍କର ଏହି ଅଭୁଲା ଗୀତ ଆଜି ବି ଓଡ଼ିଆ ଝିଅର ସୁଲଳିତ କଣ୍ଠରେ ମଧୁର ରାଗିଣୀ ତୋଳିଥାଏ। ବାରିପଟ ଆମ୍ବ ଗଛ ଡାହିରେ ଲାଗିଥିବା ତୋଳିରେ ଝୁଲିଝୁଲି ମନମତାଣିଆ ସ୍ୱର ଲହରେଇ ଦିଏ ଝିଅଟିଏ, ଆଖିରେ ତାର ଅସୁମାରୀ ସ୍ୱପ୍ନ।
1: ଚାନ୍ଦ ଏ ଚାନ୍ଦ,

0: କଣ ବୋଲି ଭାବୁଛି ଏକା ଏକା ଭାବୁଥିଲି ମୁଁ ଜାଣିଛି ଯାହା ଭାବୁଛୁ ତୋ ବାପା ତ ବାହାଘର ଖୋଜୁଛନ୍ତି ଆର ବର୍ଷ ତଳକୁ ଏଇ ଗାଁରେ ଥିବୁ ନା ଯାଇ ଶାଶୁ ଘରେ ସେଇ କଥା ଭାବୁଛୁ ତ
1: ଆଉ ଖାଲି ମୁଁ ମୋ କଥା ଭାବୁଛି ତୋର ବି ତ ବାହାଘର ଦେଖାହଉଛି ଆର ବର୍ଷକୁ ତୁ ବି ଶାଶୁ ଘରେ ଥାଇପାରୁ
0: କି କହିବ ହେଲେ ଗୋଟେ କଥା ମନେ ରଖ ଆର ବର୍ଷ ତୁ ତୋ ଶାଶୁ ଘରେ ଥା କି ମୁଁ ଥାଏ ହେଲେ ଏଇ ବର୍ଷ ଯେମିତି ଖୁବ ଭଲ ରଜରେ କଟେଇବା
1: ଜମା ହାତ ଛଡା କରିବାନି
0: ଶୁଣ ଏଇଠି ଆମେ ବସି ଏକା ଗପିଲେ କଣ ହବ କହୁନୁ ସେଠି ସଙ୍ଗାତ ମକର
1: ବଉଳ ସମସ୍ତେ ଅଛନ୍ତି
0: ଆମ୍ବ ତୋଟାକୁ ଯିବା ଦୋଳି ଖେଳିବା ଖେଳିବା
1: ମଜା କରିବା।

ରଜ ଆଉ କଣ କଟେଇବି? ଆର ଥର ସିନା ଝିଅ ଥିଲି ଯେ ରଜ କଟାଉଥିଲି ବାପ ଘରେ, ଏଥର ତ ବୋଉ ହେଲି, କର୍ତ୍ତବ୍ୟ ମୋର ବଢିଗଲା। ନଣନ୍ଦ ମାନଙ୍କୁ ଅଳତା ଲଗେଇଦେବି, ଚନ୍ଦନ ଟିପି ଟିପି କରିଦେବି, ସାଇ ଝିଅ ମାନେ ଆସିବେ ତାଙ୍କୁ ଅଳତା ଲଗେଇଦେବି, ପିଠା କାଟିକି ଦେବି। ତାଙ୍କର ସିନା ରଜ, ଆର ଥର ମୁଁ ବାପ ଘରେ ରଜ କରୁଥିଲି, ଏଥର ରଜ ମୋର ଶାଶୁ ଘରେ। କାମ ଧନ୍ଦା ଚାଲିଛି ଆଉ, ରାତିରେ ଦୋଳି ଖେଳ ହବ ବୋଉ ମାନଙ୍କର ଆମର, ଆଉ ଝିଅ ମାନେ ଦିନରେ ଖେଳିବେ ଆମେ ରାତିରେ ଖେଳିବୁ, ଆଉ ଥଟା ମଜା ତାସ୍ ଖେଳ ହବ, ପିଠା କିଏ ହବ, ସେମିତିରେ ରଜ କଟିଯିବ ଆମର ଆଉ।

କେତେକ ଆଦିବାସୀ ସମାଜରେ ଏହି ପର୍ବ ସାତ ଦିନ ଧରି ପାଳନ କରାଯାଏ। ଜୁଆଙ୍ଗ, ଭୂୟାଁ, ସାନ୍ତାଳ ଓ କନ୍ଧ ସମ୍ପ୍ରଦାୟ ଇନ୍ଦ୍ର ଓ ଧରିତ୍ରୀଙ୍କୁ ପୂଜା କରନ୍ତି। ଜୁଆଙ୍ଗମାନଙ୍କର ଏହି ପର୍ବଟି ବିହନ ଓ ଗଜାର ପର୍ବ। ଆଦିବାସୀମାନେ ଆନନ୍ଦ, ପ୍ରମୋଦ, ମଉଜ ମଜଲିସ୍, ନାଚ ଗୀତ, ଖେଳକୁଦରେ ରଜ ତିନି ଦିନ ମାତି ରହନ୍ତି। ଓଡ଼ିଆ ସଂସ୍କୃତିର ପ୍ରତୀକ ଶ୍ରୀଜଗନ୍ନାଥ ମନ୍ଦିରରେ ରଜ ମଧ୍ୟ ପାଳନ କରାଯାଇଥାଏ। ରଜସ୍ୱଳା ଲକ୍ଷ୍ମୀ ଠାକୁରାଣୀଙ୍କର ଚଳନ୍ତି ପ୍ରତିମା ଏହି ତିନି ଦିନ ଭିନ୍ନ ଭିନ୍ନ ସ୍ଥାନରେ ଅଧିଷ୍ଠିତ ହୁଅନ୍ତି। ଚତୁର୍ଥ ଦିନ ଶୁଦ୍ଧ ସ୍ନାନ ପରେ ସ୍ୱସ୍ଥାନରେ ବିରାଜିତ ହୋଇଥାନ୍ତି। ରଜପାଳନ ଅନ୍ତରାଳରେ ଥିବା ବୈଜ୍ଞାନିକ କାରଣ କ୍ରମେ ସାଧାରଣ ଜନତାଙ୍କ ପାଇଁ ପର୍ବାଣୀରେ ରୂପାନ୍ତରିତ ହୋଇଛି। ପ୍ରଥମ ବର୍ଷା ପରେ ମାଟି ଆର୍ଦ୍ର ଓ ବାୟୁସ୍ତର ଶୀତଳ ଥାଏ। ଦୀର୍ଘ ଦୁଇ ମାସ ପ୍ରଚଣ୍ଡ ରୌଦ୍ରତା ପରେ ଜର୍ଜରିତ ମଣିଷ ହଠାତ୍ ପ୍ରକୃତିର ଏ ପରିବର୍ତ୍ତନକୁ ସିନା ସ୍ୱାଗତ କରେ, କିନ୍ତୁ ଖାଲି ପାଦରେ ଚାଲିଲେ, ଖାଲି ଦେହରେ ରହିଲେ ଅକସ୍

0: ଜମା ଥଣ୍ଡା ଧରିବାର ସମ୍ଭାବନା ଥାଏ। ସୁତରାଂ ପୂର୍ବ କାଳରେ ଚପଲ ନଥିବାରୁ ଗୁଆଖୋଳ ଓ ଶୁଖିଲା କଦଳୀ ପାଟୁକା ପାଦୁକା ପ୍ରାୟ ବ୍ୟବହୃତ ହେଉଥିଲା। ଓଦା ମାଟି ପାଦସ୍ପର୍ଶ କରିବାକୁ ଏଡ଼େଇବା ଲାଗି ଦୋଳିରେ ଝୁଲିବାର ବ୍ୟବସ୍ଥା ଥିଲା। ଏଇଥିପାଇଁ ପୋଡ଼ପିଠା ଭଳି ଶୁଷ୍କ ଖାଦ୍ୟର ମଧ୍ୟ ବ୍ୟବସ୍ଥା ରହିଥିଲା। କିନ୍ତୁ କଟାକଟିରେ କ୍ଷତ ସୃଷ୍ଟି ହେଲେ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ତାହା ଶୁଖିବାରେ ଡେରି ଲାଗିପାରେ। ସେଇଥିପାଇଁ ତିନି ଦିନ କାଳ କଟାକଟିରୁ ପୂର୍ଣ୍ଣ ବିରତି ଦିଆଯାଉଥିଲା। ସେହିପରି ବର୍ଷାଦିନେ ସାପ ଗାତରେ ପାଣି ପଶିଲେ ଆଶ୍ରୟ ପାଇଁ ସାପ ଘର ଭିତରକୁ ଆସିବାର ସମ୍ଭାବନା ଥାଏ। ତାହାର ନିରାକରଣ ପାଇଁ ରଜ ସଂକ୍ରାନ୍ତି ଦିନ ଭୋରୁ ଘର ଚାରିପଟେ ସାପୁଆ ଗୋବର ଦିଆଯାଇଥାଏ। ଗୋବରରେ ନାଇଟ୍ରିକ୍ ଏସିଡ୍ ଥିବାରୁ ଗୋବର ପାଖକୁ ସାପ ଆସେ ନାହିଁ। ଚାଷୀ ଜୀବନରେ ଏହି ପର୍ବ ଯେମିତି ଏକ ଅବସରର ଶେଷ ସୀମାରେଖା, ଏଇଠୁ ଆରମ୍ଭ ହୋଇଯାଏ ଚାଷବାସ ପାଇଁ ତତ୍ପରତା। ଏହି ପର୍ବ ପ୍ରସ୍ତୁତି ପାଇଁ ଲୋକ ଯେତେ ସଜବାଜ ଓ ବ୍ୟସ୍ତ ହୁଅନ୍ତି, ପର୍ବ ସରିଗଲା ପରେ ସେତିକି ବ୍ୟସ୍ତ ହୁଅନ୍ତି। ଗ୍ରାମ୍ୟ ଜୀବନରେ ରଜ କେବଳ ମଉଜ ନୁହେଁ, ମହୋତ୍ସବ ମଧ୍ୟ। ରଜ ଆସିଲେ ଉତ୍ସବ ମୁଖର ହୁଏ ପ୍ରତିଟି ଓଡ଼ିଆ ଘର, ସବୁଠାରେ ଆନନ୍ଦ ଉଲ୍ଲାସର ମେଳା ଲାଗିଯାଏ। ଏବେ କିନ୍ତୁ ରଜର ମହକ ମରିଗଲାଣି, ଗାଁର ସିରି କ୍ରମେ ତୁଟି ଆସୁଛି। ସହରୀ ସଭ୍ୟତାର ମାୟାରେ ବାୟା ହେଇ ପ୍ରତିଦିନ ଅସୁମାରୀ ଲୋକ ପଙ୍ଗୁପାଳ ପରି ଛୁଟି ଚାଲିଛନ୍ତି ସହରକୁ। ଗାଁରେ ସହରୀ ସଭ୍ୟତାର ପ୍ରଭାବରେ ରଜ ପର୍ବର ବହୁ ଆଚାର ଓ ବୈଶିଷ୍ଟ୍ୟରେ ପରିବର୍ତ୍ତନ ଘଟିଲାଣି। ତଥାପି ଏହି ପର୍ବ ପାଳନର ମୋହ କାହାରି କମି ନାହିଁ। ଏହି ମଣିଷ ସେହି ଝଙ୍କା ଆମ୍ବ ଗଛ ତଳେ କୁଆଁରୀ ମନର ସ୍ୱପ୍ନ ଭିଜା ସକାଳ ଦେଖିବାକୁ ପ୍ରୟାସୀ, ପୁଣି ସେହି ପୋଡ଼ପିଠା ସାଙ୍ଗକୁ ରଜର ପାନ।
1: ଦୀପା, ତୁ ହେଲେ ତୁ କେତେବେଳେ ଆସିଲୁ କିଲୋ?
2: ଓହୋ, ଏଇ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଛି। ପ୍ରା
1: ଭଲ ସବୁଠି ତୋର?
2: ବହୁତ ଭଲ, ତୁ କେମିତି ଅଛୁ?
1: ମୁଁ ବହୁତ ଭଲ।
2: ଘରେ ସବୁ କେମିତି ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି। ଆଲୋ ଦୀପା, ଆଜି ତ ରଜ, ହେଲେ ତୁ ମୋ ପାଇଁ ଆଣିଛୁ କି ନାଇଁ କହିଲୁ?
2: କୋଉ କଥା?
1: ହ୍ୟାଲୋ, ହେ, ତୋର ମନେ ପଡୁନି, ଭୁଲି ଗଲୁ କିଲୋ?
2: ମନେ ପଡୁନି, କୋଉ କଥା?
1: ନାଇଁ, ମୁଁ ମାଗୁଛି କହିଦେବି।
2: ଓହୋ, ରଜର ସ୍ପେଶାଲ ଜିନିଷ ତ ପାନ? ମୋ ପାଇଁ ପିଠାପଣା ରଖିଛୁ ନା ଆଗ କହିଲୁ?
1: ଆଲୋ ହେଇ ଦୀପା, ତୁ ତ ମୋର ସବୁଠୁ ପ୍ରିୟ ସାଙ୍ଗ, ତୋ ପାଇଁ ରଖିଲୁ ତ କାହା ପାଇଁ ରଖିବୁ କିଲୋ?
2: କଣ ନ କହିଲୁ?
0: ହଁ, କେତେ ଭଲ ନ ଲାଗେ ଅଳଙ୍କାର ବିଭୂଷିତା ଗାଁ କୁଆରୀର ରଜ ଦୋଳିର ରଜୁ ଫେରିଆସିବ ତା ହାତ ମୁଠାକୁ। ପଲ୍ଲୀ ଗାଁରେ ନେସି ହେଇଯିବ କୁଆରୀ ମନର ଅକୁହା କଥା, ଆଉ କୋଇଲି କଣ୍ଠରେ ମିଶି ଯାଉଥିବ ଶାନ୍ତ ସବୁଜ ପଲ୍ଲୀ ପରିବେଶର ନୂତନ ବାରତା। ହଁ, ପୁଣି ରଜ ଆସିବ, ପୁରପଲ୍ଲୀ ହସି ଉଠିବ, ସେଇ ଦୋଳି ଖେଳ, ସାଙ୍ଗସାଥି ମେଳ, କୁଆରୀ ପାଦରେ ରଙ୍ଗ ଅଳତା, ରଙ୍ଗ ବେରଙ୍ଗର ପୋଷାକରେ ପୁଣି ଗାଁ ଦାଣ୍ଡ ହସି ଉଠିବ, ହସି ଉଠିବ ଏଇ ସବୁଜ ବନାନୀ। ଆଜିର ଏହି ରଜ ମଉଜରେ ଆସନ୍ତୁ ଶପଥ ନେବା, ନୂଆ ସକାଳର ସ୍ୱପ୍ନ ଦେଖିବା, ସତ୍ୟ ଶିବ ସୁନ୍ଦରର ଆରାଧନା କରିବା।

ଶୁଣୁଥିଲେ ସଙ୍ଗୀତ ରୂପକ ଚାଷୀର ପରବ ରଜ ମଉଜ, ପ୍ରଯୋଜନା କରିଥିଲେ ଦୁର୍ଗା ମାଝି। ଶ୍ରୋତାବନ୍ଧୁ, ଆଜି ଆମେ ପାଳନ କରୁଛେ ୱାର୍ଲଡ ବ୍ଲଡ୍ ଡୋନର ଡେ, ବିଶ୍ୱ ରକ୍ତଦାତା ଦିବସ। ଆମେ ଜାଣିଛେ ରକ୍ତଦାନ ଜୀବନ ଦାନ, ରକ୍ତର ଆବଶ୍ୟକତା ସେତେବେଳେ ଅପରିହାର୍ଯ୍ୟ ହୋଇଥାଏ ଯେତେବେଳେ ଜଣଙ୍କ ଜୀବନ ରକ୍ଷା ପାଇଁ ରକ୍ତର ଆବଶ୍ୟକ ହୋଇଥାଏ। ତେଣୁ ସେହି ସମୟରେ ମନରେ କୌଣସି ଦ୍ୱିଧା ନ ରଖି ଜଣେ ରକ୍ତଦାତା ଭାବରେ ଆଗକୁ ଆସିବା ଦରକାର। ରକ୍ତଦାନରେ କୌଣସି ପ୍ରକାର ବିପଦର ସମ୍ଭାବନା ନଥାଏ, ଏହା ଆମେ ଜାଣି ରଖିବା ଉଚିତ। ପୁଣି ଥରେ ରଜର ଶୁଭକାମନା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ନମସ୍କାର।

0: ଶେଷ ହେଲା ଆକାଶବାଣୀରୁ କୃଷି ଶିକ୍ଷା, ପ୍ରଯୋଜନା କରିଥିଲେ ଦୁର୍ଗା ମାଝି।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ କରାଇ ପାରିବେ।
1: ବାସ୍
2: ବାସ୍,
1: ବୁଝିଗଲି।
2: ନିଜର କେୱାଇସି ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: ଆର୍ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ମା ମା, ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
6: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
5: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
6: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
7: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
8: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
9: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
10: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
9: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
10: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ। ଏଥିରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ। ଆଜିର ପ୍ରଥମ ଆଲବମ୍ ଗୀତଟିକୁ ଗାଇଛନ୍ତି ସୋହମ ଏବଂ ନିବେଦିତା। ଏସ୍ଏମ୍ଏସ୍ କରି ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର, ନିଶ୍ଚିନ୍ତ କୋଇଲି କଟକରୁ।

ଗୋଟ ପାଣି ପିଇ ଘିରି ଘିରି ଘୁରି ପକାଇଲି ହୁରି ଚେତା ମୋର ଗଲା ବୁଡ଼ି ମୋ ଫସଲ ଛାଡ଼ି ଆସିଥିଲି ମୁଁ ତ ସହରକୁ ପାଠ ପଢ଼ି।

ସୁନିତା ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ସୁରେଶ ୱାଡେକରଙ୍କ କଣ୍ଠରୁ ଯେଉଁ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, ସେ ଗୀତଟି ପରିବର୍ତ୍ତେ ଆମେ ଅନ୍ୟ ଏକ ସୁରେଶ ୱାଡେକରଙ୍କ କଣ୍ଠରୁ ଗୀତଟିଏ ଶୁଣେଇ ଦେଉଛୁ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଲଘୁ ସଙ୍ଗୀତ ଏବଂ କେତୋଟି ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ

ଜଣେ ନାରୀ ଯାହା ପାଖରେ ଅଛି ଶକ୍ତି, ସୃଜନଶୀଳତା, ଭାବନା ଏବଂ ଦୃଢ଼ ଆତ୍ମବିଶ୍ୱାସ। ଆମର ଅତିଥି ଆଜି ଏମିତି ଜଣେ ନାରୀ ଯିଏ ନିଜର ମୂଲ୍ୟବୋଧ, ସଂସ୍କାର, ସାମର୍ଥ୍ୟ, ସାଧନା ଦ୍ୱାରା ଜଣେ ସୁଗାୟିକା, ପ୍ରଶାସିକା, ଗବେଷିକା, ଲେଖିକା ଏବଂ ସୁଗୃହିଣୀ ଭାବେ ନିଜକୁ ସ୍ୱୟଂ ସମ୍ପୂର୍ଣ୍ଣ ରୂପେ ପ୍ରତିଷ୍ଠିତ କରିପାରିଛନ୍ତି। ଓଡ଼ିଶା ଗ୍ରାମ୍ୟ ଗୀତ ଲୋକ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ତାଙ୍କର ଅବଦାନ ଅପୂର୍ବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପରି ଗରିମାମୟ ପୁରସ୍କାରରେ ସେ ସମ୍ମାନିତା। ଆସନ୍ତୁ ଏହି ଅନନ୍ୟ ନାରୀଙ୍କ ବିଷୟରେ ବହୁତ କିଛି ଜାଣିବା ସ୍ମୃତିର ପାହାଚରେ। ଆଜିର ଅତିଥି ଆକାଶବାଣୀର ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶିକା, ଦୂରଦର୍ଶନ ଓ ଆକାଶବାଣୀର ଉଚ୍ଚଶ୍ରେଣୀଭୁକ୍ତ କଣ୍ଠଶିଳ୍ପୀ ଡକ୍ଟର ସୁଧା ମିଶ୍ର। ତାଙ୍କ ସହ କଥା ହୋଇଛନ୍ତି ସଦ୍ୟସ୍ମିତା ବେହେରା।

0: ଶ୍ରୋତାବନ୍ଧୁ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆମେ ଆଜି ଯାହାଙ୍କୁ ଅତିଥି ରୂପେ ପାଖରେ ପାଇଛୁ, ସେ ଏକାଧାରରେ ଜଣେ ସୁଗାୟିକା, ପ୍ରଶାସନିକା, ଲେଖିକା, ଗବେଷିକା ଏବଂ ସୁଗୃହିଣୀ। ସେ ଗଭୀର ଈଶ୍ୱର ବିଶ୍ୱାସୀ, ଆଧ୍ୟାତ୍ମବାଦୀ। ଏହି ବୟସରେ ମଧ୍ୟ ସଙ୍ଗୀତ ସାଧନ ତାଙ୍କର ଜାରି ରହିଛି। ଆଜିର ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆମର ଅତିଥି ହେଉଛନ୍ତି ଆକାଶବାଣୀର ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶିକା ଏବଂ ଆକାଶବାଣୀ ଓ ଦୂରଦର୍ଶନର ଉଚ୍ଚ ଶ୍ରେଣୀଭୁକ୍ତ କଣ୍ଠଶିଳ୍ପୀ ଡକ୍ଟର ସୁଧା ମିଶ୍ର। ନମସ୍କାର ଡକ୍ଟର ମିଶ୍ର।
1: ଅନେକ ଦିନ ପରେ ମୋର ଅତି ପ୍ରିୟ ଷ୍ଟୁଡିଓକୁ ଆସିଥିବାରୁ ମୁଁ ଆମର ଓଡ଼ିଶାର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ମୋର କୃତଜ୍ଞତା, ନମସ୍କାର ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
0: ଧନ୍ୟବାଦ।

0: ନମସ୍କାର ଡକ୍ଟର ମିଶ୍ର।
1: ଅନେକ ଦିନ ପରେ ମୋର ଅତି ପ୍ରିୟ ଷ୍ଟୁଡିଓକୁ ଆସିଥିବାରୁ ମୁଁ ଆମର ଓଡ଼ିଶାର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର କୃତଜ୍ଞତା, ନମସ୍କାର ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
0: ଧନ୍ୟବାଦ ଡକ୍ଟର ମିଶ୍ର। ବୋଧହୁଏ ବହୁ ବର୍ଷ ପରେ ଆପଣ ଆଜି ଆକାଶବାଣୀ ଷ୍ଟୁଡିଓରେ ଅତିଥି ଭାବରେ ଆସିଛନ୍ତି। ମୋର ବ୍ୟକ୍ତିଗତ ଭାବରେ ଜାଣିବାକୁ ପ୍ରବଳ ଆଗ୍ରହ ହେଉଛି, ଆକାଶବାଣୀ ଷ୍ଟୁଡିଓରେ ଆପଣ ପଶୁ ଆପଣଙ୍କ ଆଖି ଆଗରେ କେଉଁ ସ୍ମୃତି ଝଲସି ଉଠିଲା?
1: ସ୍ମୃତି କହିଲେ ମୋ ଜୀବନର ସେଇ ଦୀର୍ଘ 70 ବର୍ଷର ପାଖାପାଖି ଜୀବନର ଅନୁଭୂତି ଭିତରେ ଆକାଶବାଣୀର ଅନୁଭୂତି ବୋଧହୁଏ ମାତ୍ର 60 ବର୍ଷ। କାହିଁକିନା ମୁଁ ଯେତେବେଳେ ଆକାଶବାଣୀ ପ୍ରଥମେ ମଧୁପୁର କୋଠି ଥିଲା, ଶିଶୁ କଳାକାର ଭାବରେ ଗୀତ ଗାଇବାକୁ ଯାଇଥିଲି, ଅଡିସନ୍ ଦେବାକୁ ଯାଇଥିଲି, ସେଥିରେ ସିଲେକ୍ଟ ମଧ୍ୟ ହେଇଥିଲି, ଶିଶୁ ସଂସାର କିଶୋର ଚକ୍ରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି, ସେତେବେଳେଠୁ ମୁଁ ଆକାଶବାଣୀ ସହିତ ମୋର ଆତ୍ମାରେ ମୋର ବଡ ଅଂଶରେ ଆକାଶବାଣୀ ବସିଯାଇଛନ୍ତି। ତେଣୁ ଆକାଶବାଣୀର ଅନୁଭୂତି କହିଲେ ମୋ ପାଇଁ ବହୁତ କଥା ଅଛି, କିନ୍ତୁ ଏତିକି କହିବି ଆକାଶବାଣୀ ପାହାଚ ଚଢ଼ିଲା ବେଳେ ମୁଁ କଳାକାର ଥିଲାବେଳେ ବି ମୁଣ୍ଡିଆ ମାରୁଥିଲି ପାହାଚକୁ, ଆଜି ବି ପହଞ୍ଚିଲା ବେଳେ ମୋତେ ଲାଗିଲା ଇଏ ମୋର ମନ୍ଦିର, ଇଏ ମୋ ନିଜର ଘର।
0: ଆମର କିନ୍ତୁ ଆଜି ଆଶା ଓ ଦୃଢ ବିଶ୍ୱାସ ଯେ ଆପଣଙ୍କ ହାତ ଧରି ସ୍ମୃତିର ପାହାଚ ଚଢୁ ଚଢୁ ଆମେ ନିଶ୍ଚୟ ଆକାଶବାଣୀର ସେଇ ସ୍ୱର୍ଣ୍ଣିମ ଯୁଗକୁ ଫେରିଯିବୁ।
1: ମୁଁ ଯୋଉ ସମୟରେ ଜନ୍ମ ହେଇଥିଲି ମୋତେ 3-4 ବର୍ଷ ହେଇଥିଲା, ଅବଶ୍ୟ ମୋର ମନରେ ନାହିଁ, କିନ୍ତୁ ମୋ ମା କହନ୍ତି ଆମେ ଢେଙ୍କାନାଳ ମଇଁଷିଆପାଟ ବୋଲି ଗୋଟେ ଜାଗାରେ ମୋ ବାପା କୃଷି ବିଭାଗରେ କାମ କରୁଥିଲେ, ସେଠି ଗୋଟେ ଆମର ବଡ ରେଡିଓ ଥିଲା, କାଠ ଢାବଲ ଭଳିଆ ସାଇଜର ରେଡିଓ ଥିଲା, ତା ଭିତରେ ଗୋଟେ କେବଳ ସନ୍ଧ୍ୟାରେ ନୀଳ ଲାଇଟ୍ ଗୋଟେ ଲାଗିବ, ସେତେବେଳେ ମାନେ ମୁଁ ଅନେଇକି ଚାତକ ଭଳିଆ କୁଆଡେ ବସିଥିବି, ରେଡିଓକୁ ଲଗା ଲଗା ଲାଇଟ୍ ଆସୁନି ଜିଦି କରୁଥିବି ଆସିବ, ସବୁବେଳେ ବି କୁଆଡେ ଆସେନି, କିନ୍ତୁ ସେ ଗୀତଟା ଯୋଉଦିନ ଆସେ ତ ସେ ଗୀତଟାକୁ ମୁଁ କମଳା କମଳା ପାଟ କମଳା ଯୋଉ ଗୀତଟାକୁ ମୁଁ ପିଲାଦିନେ ବହୁତ ଗାଉଥିଲି। ମା ସବୁବେଳେ କହେ ପ୍ରଭୁ ଜଗନ୍ନାଥଙ୍କର କୃପାରୁ ମୁଁ 2010 ଆକାଶବାଣୀ କଟକକୁ କେନ୍ଦ୍ର ନିର୍ଦ୍ଦେଶକ ହେଇକି ଆସିଲି, ମୋର ଆଶା ନଥିଲା ମୁଁ ପାଇବି ବୋଲି, ଆଶ୍ଚର୍ଯ୍ୟ କଥା ସେଇଟା ଗୋଟେ ଗୀତର ପ୍ରଥମ ପଦ ଥିଲା, ଗୋଟେ ସଜ ଫୁଲ ଥିଲା, ମୋର ଜନ୍ମ ହଉଛି 56 ଏଇଟା 61 କି 62 ସଜ ଫୁଲରେ ରେକର୍ଡିଂ ଏଇ ଗୀତଟିକୁ ରଘୁନାଥ
0: ପାଣିଗ୍ରାହୀଲେ।
1: କମଳା କମଳା ପାଟ କମଳା କମଳା ଫଳିଲା ଡାଳେ,
2: କମଳା କମଳା ପାଟ କମଳା କମଳା ଫଳିଲା ଡାଳେ।

0: ପୁରା ପିଲାଦିନକୁ ଆମେ ଫେରିଯିବା। ଆପଣ ନିଜେ କୁହନ୍ତୁ ନା, ଓଡ଼ିଶାର କେଉଁ ସହର ବା କେଉଁ ଗାଁର ପାଣି ପବନରେ ଖେଳି ବୁଲି ଆପଣ ବଢ଼ିଛନ୍ତି?
1: ବାପାଙ୍କ ସାଙ୍ଗରେ ବହୁତ ସ୍ଥାନ ବୁଲିଛି ଏବଂ ବିବାହ ପରେ ମଧ୍ୟ ମୋର ସ୍ୱାମୀଙ୍କର କାମକୁ ଧରି ମୋର ଚାକିରିକୁ ଧରି ବିଭିନ୍ନ ଜାଗା ବୁଲିଛି। କିନ୍ତୁ ଯୋଉ କହନ୍ତି ନା, ବାଲ୍ୟ ଜୀବନର ହିଁ ଛାପଟା ବ୍ୟକ୍ତିତ୍ୱ ଉପରେ ପଡ଼ିଥାଏ। ବାଲ୍ୟ ଜୀବନର ଛାପ ଭିତରେ ଦୁଇଟି ସ୍ଥାନ ରହିଛି। ଗୋଟିଏ ହେଉଛି ଭଞ୍ଜନଗର କୁଲାଡ ପାଖରେ ବାରୁଡ଼ା ଗୋଟେ ଗାଁ ଅଜାଘର। ସେତେବେଳେ ଆଉ କିଛି ନଥିଲା, ଖରା ଛୁଟି ହେଲେ ଦୁଇ ମାସ ଆମେ ସେଇ ଅଜାଘରକୁ ଯାଉ, ଯୋଉଟାକି ଭଞ୍ଜଙ୍କର ଜନ୍ମସ୍ଥାନ କୁଲାଡଗଡ଼। ଆଉ ସେଠି ସନ୍ଧ୍ୟା ହେଲେ ଲାଇଟ୍ ତ ନଥାଏ, ଲଣ୍ଠନ ସବୁ ଲାଗିଥାଏ, ଆଉ ସବୁ ଗୀତ ଖାଲି ଭଞ୍ଜଙ୍କର ଛାନ୍ଦ ଚୌପଦୀ ଚୌତିଶା ଭଜନ ଜଣାଣ ଖଞ୍ଜଣି ମାଡ଼ ଏସବୁ ଗୀତ ହୁଏ।
0: ସାଂସ୍କୃତିକ
1: ପରିବେଶ, ଦଣ୍ଡ ନାଚ ହୁଏ, ଦଣ୍ଡ ନାଚ ବେଳେ ଗୀତିନାଟ୍ୟ ସବୁ ହବ। ଗୋଟେ ଗାଁ ଦେଶ ମୁଣ୍ଡରେ ଗୋଟେ ଘର ପୁରା ନିଆ ହେଇଯାଇଥିବ, ଗୀତିନାଟ୍ୟ ଦଳ ସବୁ ଆସିଥିବେ ଯାତ୍ରା ପାର୍ଟି। ମୋ ଅଜା ଯେହେତୁ ଗୋଟେ ଜମିଦାର ଥିଲେ, ତାଙ୍କ ଦୁଆରେ ଗୋଟେ ବଡ ବେଦୀ ଥାଏ, ସେ ବେଦୀଟା ମଞ୍ଚ ଭାବରେ ୟୁଜ୍ ହୁଏ। ତେଣୁ ଆମେ ରାତି ଯାକ ବସିକି ଦେଖୁଥିବୁ, ସେତେବେଳେ ରାତିରେ ଅନ୍ଧାର ହେଇଥିବ, ଘୁଡ୍କି ବାଜୁଥିବ ଆମର କୁଲା ଢଣ କୋଇଲା, ଘୁଡ୍କି ତ ସେ ଟଙ୍ଗ ଟଙ୍ଗ ସେଟା ବାଉଁଶ ଆଉ କାଠରେ ହୁଏ, ଢଣ କୋଇଲା ଯୋଉଟାକି ଗାଁରେ ମା ମାନେ ଯୋଉ ଉପାସ କରିଥାନ୍ତି ବିଭିନ୍ନ ସବୁ ମଙ୍ଗଳବାର ଏସବୁ ପୂଜାରେ, ସେ ରାତିରେ ସେମାନେ ଆସନ୍ତି, ଗୋଟେ କୁଲା ଗୋଟେ ବାଉଁଶ ଆଉ ଗୋଟେ ତାର ଆଉ ଇଏରେ କରନ୍ତି, ସେତେବେଳେ ସେମାନେ ସବୁ ବିଭିନ୍ନ ଗୀତ ଗାଆନ୍ତି। ସେଇ ଗୀତ ଗୁଡା ମଧ୍ୟ ଏଇ ଯୋଉଟା ମୁଁ ରେଡିଓରେ ଗାଇଥିଲି, ସେଟା ମୋର ଗ୍ରାମଫୋନ୍ ରେକର୍ଡ ମଧ୍ୟ ବାହାରିଛି, ସତ୍ୟବାଦୀ ଗୋବିନ୍ଦ ରାଧା, ଏଇଟା ପରବର୍ତ୍ତୀ କାଳରେ ଓଡ଼ିଶୀ ଗୀତରେ ହେଲା, କିନ୍ତୁ ସେଇ ଟିପିକାଲ ଗୀତ ଗୁଡିକ ମୋର ବହୁତ ପ୍ରିୟ ହେଇଥିଲା। ତେଣୁ ମୋ ଜୀବନକୁ ସଙ୍ଗୀତ ପ୍ରତି ଆକର୍ଷିତ କରିଛି ମୋ ଜାଗର, ସଙ୍ଗୀତ ପ୍ରତି ଆକର୍ଷିତ କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏତେ ସୁନ୍ଦର ଲେଖା, ଏଡ଼େ ସୁନ୍ଦର ସ୍ୱର ତାର ପାରମ୍ପରିକ ସ୍ୱର। ଆଉ ପରବର୍ତ୍ତୀ କାଳରେ ଯେତେବେଳେ ଭୁବନେଶ୍ୱର ଆମେ ଆସିଲୁ, ମୁଁ ପାଠ ପଢିଲି, ବାପା ଦେଖିଲେ ଏ ତ ବହୁତ ଗାଉଛି, ଆଉ ପାଠ କେଶାଠ କିଛି ନାହିଁ, ଆର ଖାଲି ଗୀତ ଗୀତ ଗୀତ। ବାପା ସେଠୁ ମତେ ଗୀତ ଶିଖେଇଲେ, ମତେ ଯିଏ ଗୀତ ଶିଖେଇବାକୁ ଆସିଥିଲେ ସେ ରାମଚନ୍ଦ୍ର ସାହୁ ବୋଲି, ସେ ସେତେବେଳେ ସଙ୍ଗୀତ ମହାବିଦ୍ୟାଳୟର ଷ୍ଟୁଡେଣ୍ଟ ଥିଲେ, ସେ ଗଞ୍ଜାମର ସଙ୍ଗୀତ ମହାବିଦ୍ୟାଳୟ ସେତେବେଳେ ଆରମ୍ଭ ହେଇଥାଏ, ଗୋଟା 1965-66 ଏମିତି ବସିବାର କଥା। ମୁଁ ଯେତେବେଳେ ମୁଁ 6-7 କ୍ଲାସ ପାଠ ପଢୁଥିଲି ଭୁବନେଶ୍ୱରରେ, ସେ ଶିଖେଇଲା ପରେ କହିଲେ ଇଏ ଭଲ ଗାଉଛି, ମାଟ୍ରିକ ପାସ୍ କରିଗଲା ପରେ ତାକୁ ସଙ୍ଗୀତ ମହାବିଦ୍ୟାଳୟ

0: ଜଣେ ଗୀତରେ ନାଁ ଲେଖେଇଦେବା। ହେଠୁ ମୁଁ ଯେତେବେଳେ ମାଟ୍ରିକ ପାସ୍ କରିଗଲି 1971 ମସିହାରେ ସଙ୍ଗୀତ ମହାବିଦ୍ୟାଳୟରେ, ବାପା କହିଲେ ନାଇଁ ତୁ ଆଗ ସଙ୍ଗୀତରେ ନାଁ ଲେଖେଇଦେ। କୌଣସି ପରିବାରରେ ସେ ସମୟରେ ଏମିତି ଏତେ ଉତ୍ସାହିତ କରିବା ଦୁର୍ଲଭ, କିନ୍ତୁ ମୋ ବାପା ଯେହେତୁ ତବଲା ବଜାଉଥିଲେ ଏବଂ ସଙ୍ଗୀତ ରସିକ ଥିଲେ, ଯାହାକୁ
1: ଆମର
0: ଆମେ ପାଞ୍ଚ ଭଉଣୀ ଗୋଟେ ଭାଇ, ସମସ୍ତଙ୍କର ଟିକେ ବହୁଳ ଅଛି, କିନ୍ତୁ ସବୁ ଛାଡିକି ସଙ୍ଗୀତକୁ ଜାବୁଡ଼ି ଧରିବାଟା ଜଗନ୍ନାଥଙ୍କର ପ୍ରଭୁଙ୍କର କୃପା ନହେଲେ ସେଟା ସମ୍ଭବ ହବନି। ନହେଲେ ମୁଁ ଏତେ ମୋର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଏଇ ବୟସରେ ଯଦି ମୁଁ ଦ୍ୱିପଦ ଗୀତ ଗାଇ ଦେଇପାରୁଛି, ଏଇଟା ତାଙ୍କର ଇଚ୍ଛା। ସିଏ ଶୁଣିବାକୁ ଚାହିଁଲେ ହିଁ ଜଣେ ଗାଇକି ଶୁଣେଇ ପାରିବ। ଏଇଟା ମୋତେ ଭିକାରୀ ବଡ ସାର୍ କହିଥିଲେ, ମୁଁ କହିଲି ସାର୍ ଆପଣ ଏତେ ସୁନ୍ଦର କେମିତି ଗାଇ ଦେଉଛନ୍ତି। ସେ ମୋର ଗୁରୁ ଥିଲେ, ବାଳକୃଷ୍ଣ ଦାସ ମୋ ଗୁରୁ ଥିଲେ ସଙ୍ଗୀତ ମହାବିଦ୍ୟାଳୟରେ, ମାର୍କଣ୍ଡେୟ ମହାପାତ୍ର ମୋର ଗୁରୁ ଥିଲେ, କାଶୀନାଥ ପୂଜା ପଣ୍ଡା ମୋର ଗୁରୁ ଥିଲେ, ସିଙ୍ଗାରି ଶ୍ୟାମ ସୁନ୍ଦର କରଙ୍କ ପାଖରୁ ବି ମୁଁ ଗୋଟେ ବର୍ଷ ଶିଖିବାର ସୁଯୋଗ ପାଇଛି, ଗୋପାଳ ଚନ୍ଦ୍ର ପଣ୍ଡା ବି, ଏସବୁ ବହୁତ ବଡ ବଡ ମୂର୍ଦ୍ଧନ୍ୟ କଳାକାର ଗୁରୁଙ୍କର ସାନ୍ନିଧ୍ୟରେ ଆସିଛି। ତାଙ୍କଠୁ ମୁଁ ଟୋପାଟେ ପାଇନି, କିନ୍ତୁ ଯୋଉ ଛିଟା ଟିକେ ଟିକେ ପଡିଛି ସେତିକ ମୋ ପାଇଁ ଦୁର୍ଲଭ। ସେତେବେଳେ ସେ କହିଥିଲେ ଦେଖେ ଆମେ କିଛି କରୁନେ ଲୋ, ସିଏ ଚାହିଁଲେ ହିଁ ସେଟା ହୁଏ, ତେଣୁ ସେଇଥିରେ ହିଁ ମୁଁ ଗାଇଲି। ତାପରେ ସଙ୍ଗୀତ ମହାବିଦ୍ୟାଳୟ ଯେତେବେଳେ ଶିଖିଲି, ସେତେବେଳେ ମୁଁ ଯେହେତୁ ବହୁତ ଭଲ ଗାଉଥିଲି, ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ ସବୁଥିରେ ହଉଥିଲି, ସେତେବେଳେ ରେଡିଓରେ ସଙ୍ଗୀତ ମହାବିଦ୍ୟାଳୟରୁ କେହି ବି ଆକାଶବାଣୀରେ ଆପ୍ରୁଭ କଳାକାର ହେଇନଥାନ୍ତି। ମତେ ବାଳକୃଷ୍ଣ ସାର୍ କହନ୍ତି ରେଡିଓରେ ଆପ୍ଲାଏ କରୁନୁ, ରେଡିଓରେ ଗାଉନୁ, ରେଡିଓରେ ସେତେବେଳେ ଶାନ୍ତିଲତା ବାରିକ ବି ମୋର ସାଙ୍ଗ ଥିଲା, କ୍ଲାସମେଟ୍ ଥିଲା, ଆମେ ଦି ଜଣ ଯାକ ଯାଇକି ଆପ୍ଲାଏ କଲୁ, ଆମେ ଦି ଜଣ ଯାକ ଅଡିସନ୍ ବି ପାସ୍ କଲୁ। ସେଠୁ ସାର୍ଙ୍କୁ କହିଲି ସାର୍ ମୁଁ ପାସ୍ କରିଗଲି, ସାର୍ ସେଠୁ ବଢିଆ ବଢିଆ ସବୁ ସ୍ୱର ସଂଯୋଜନା କଲେ। ସେତିକି ବେଳେ ସାର୍ଙ୍କ ସଂଯୋଜନାରେ ମୁଁ ଗୋଟେ ଅତ୍ୟଶୀ କୁସୁମ ବି ଗାଇଥିଲି। ସବୁବେଳେ ଆମେ ଯେତେବେଳେ କ୍ଲାସ୍ରେ ଶୁଣୁ ସାର୍ ଗୋଟେ ଗୀତଟେ ଗାଆନ୍ତି, ଆହା ଧନୁର୍ଦ୍ଧର ବୀରବର, ଯୋଉଟା ଯାତ୍ରାରେ ଗାଆନ୍ତି, ମତେ ସେ ଗୀତଟା ବହୁତ ଭଲ ଲାଗେ, କାରଣ ମୁଁ ଅଜା ଘରେ ପିଲାଦିନେ ଶୁଣୁଥାଏ ଆରେ ବାବୁ ସାମଗନ ଏସବୁ ଶୁଣି ଆସିଥିଲି। ସାର୍ ଏଇ ଗୀତଟା ମତେ ଶୁଭନ୍ତୁ, ମୁଁ ରେଡିଓରେ ଏଇଟା ଗାଇବି ନା, ଆରେ ଏଇଟାର ତାଳ ନାହିଁ, ଏଇଟା ବିନା ତାଳରେ। ମୁଁ କହିଲି ସାର୍ ଆପଣ ତାଳ ପକେଇ ଦେଉନାହାନ୍ତି। ସାର୍ ଏଠୁ ତାଳବଦ୍ଧ କଲେ, ଯୋଉଟାକି ସେତେବେଳେ ବି ଲୋକ ସମାଲୋଚନା କରିଥିଲେ, ଏଇ ଗୀତଟା ଅନିବଦ୍ଧ, ତାଳବଦ୍ଧ ନୁହେଁ, ଏ ଯୋଉ ଭାବରେ କାନ୍ଦି କାନ୍ଦି ଯେହେତୁ ସୀତା ଗାଉଛନ୍ତି ନା ଧନୁ।

0: ପ୍ରଥମ ଅତସୀ କୁସୁମ ଆପଣଙ୍କ ଜୀବନର ବୋଧେ?
1: ଏଇଟା ଦ୍ୱିତୀୟ ଅତସୀ କୁସୁମ। ପ୍ରଥମ ଅତସୀ କୁସୁମ ମୁଁ ମଧୁପୁର କୋଠରେ ଗାଇଥିଲି 1973-74 ମସିହାରେ। ସେତେବେଳେ ମଧ୍ୟ ସେ ସ୍ୱର କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ଆଉ ସବୁଠୁ ମଜାର କଥା ହଉଛି ସେ ଅତସୀ କୁସୁମରେ ସେ ପ୍ରଥମ ଓଡ଼ିଶୀ ଗୀତଟି ରାଗ ବେଷ୍ଟ କରିକି କଲେ। ସେ ରାଗ ବେଷ୍ଟ ଗୀତଟା ବହୁତ ଭଲ ଲାଗିଲା। ଯେମିତି ହେଲା ସେତେବେଳେ ସେଠି ଡକ୍ଟର ସୁନୀଲ ଶତପଥୀ ଜଣେ ପେକ୍ସ ମ୍ୟୁଜିକ ଆସିଥାନ୍ତି କ୍ଲାସିକାଲ ବ୍ୟାକଗ୍ରାଉଣ୍ଡରେ। ସେଠୁ ଆରମ୍ଭ କଲେ ରାଗ ମଞ୍ଜରୀ। ପ୍ରଥମ ରାଗ ମଞ୍ଜରୀ ସେ କଣ କଲେ ରଘୁନାଥ ପାଣିଗ୍ରାହୀ ଆଉ ମତେ ନେଇକି କଲେ ରାଗ ବସନ୍ତ ଉପରେ। ନା ଦିଦି ଏଇସବୁ ତରାନା ସବୁ କରିକି ଆଳାପ କରିକି ସବୁ କଲେ। ସେତେବେଳେ ଗୀତ ସହିତ ଗୀତର ତତ୍ତ୍ୱ ମଧ୍ୟ ସେ ଦେଲେ। ରାଗ ବସନ୍ତ କେମିତି ଆସିଛି, କୋଉ ମେଳରୁ ଆସିଛି, ଆରୋହ କଣ, ଅବରୋହ କଣ, କେମିତି କଣ ଗାଆନ୍ତି, ତାର ଗାୟନ ସମୟ କଣ, ଏସବୁ ବର୍ଣ୍ଣନା କରିକି ସେ ସବୁ ଦେଲେ। ବହୁତ ଶାସ୍ତ୍ରୀୟ ସଙ୍ଗୀତ ଦୃଷ୍ଟିରୁ, ତତ୍ତ୍ୱ ଦୃଷ୍ଟିରୁ, ଲୋକଙ୍କୁ ସଙ୍ଗୀତ ପ୍ରତି ସଚେତନ କରିବା ଦୃଷ୍ଟିରୁ ବହୁତ ଭଲ ପ୍ରୋଗ୍ରାମ। କିନ୍ତୁ କାଳକ୍ରମେ ସେ ଫର୍ମାଟ୍ଟା ଧୀରେ ଧୀରେ କେବଳ ରାଗ ମଞ୍ଜରୀକୁ ଚାଲି ଆସିଲା, ଓନ୍ଲି ରାଗ ବେଷ୍ଟ ହେଇଗଲା। ଏଇଟା ବି ସେଇ 70-80 କଥା, ମଧୁପୁର କୋଠରୀ ଏଗୁଡ଼ା ସବୁ ରେକର୍ଡିଂ।
0: ବହୁତ ସାଧନା କରିବା ପାଇଁ ପଡୁଥିଲା ସେ ସମୟରେ ରାଗ ମଞ୍ଜରୀ ଅତସୀ କୁସୁମ। ବୟସ ବି ବହୁତ କମ।
1: ସଙ୍ଗୀତଟା ହଉଛି ବିନା ସାଧନାରେ ସଙ୍ଗୀତ ହବନି। ସଙ୍ଗୀତର ଦୁଇଟି ପାଦ, ଗୋଟେ ହଉଛି ଈଶ୍ୱରଙ୍କ କୃପା, ଅନ୍ୟଟି ହଉଛି ବ୍ୟକ୍ତିର ଆଗ୍ରହ ଏବଂ ସାଧନା।
0: ନିଶ୍ଚୟ ଆପଣ ଜଣେ ଖୁବ୍ ଦକ୍ଷ ପ୍ରଶାସିକା, କିନ୍ତୁ ତା ସହ ଆପଣ ଜଣେ ଉଚ୍ଚକୋଟୀର କଣ୍ଠଶିଳ୍ପୀ ମଧ୍ୟ। ପ୍ରାୟ ସବୁ ପ୍ରକାରର ଗୀତ ଆପଣ ବି ଗାଇଛନ୍ତି, ଏଥିପାଇଁ ତ ନିଶ୍ଚୟ ବହୁ ସାଧନା କରିବାକୁ ପଡିଥିବ। ରାଗ ମଞ୍ଜରୀ ହଉ, ଆମର ଅତସୀ କୁସୁମର ଓଡ଼ିଶୀ ଛାନ୍ଦ, ସଜଫୁଲର ଆଧୁନିକ ଗୀତ, ପଲ୍ଲୀ ଗୀତ ଆମର ମଧୁମାଳତୀ କାର୍ଯ୍ୟକ୍ରମର, ବହୁତ ଗୀତ, ସବୁ ପ୍ରକାରର ଗୀତ ଗାଇଛନ୍ତି। ଆପଣଙ୍କୁ କୋଉ ଗୀତ ଗାଇବା ପାଇଁ ବେଶୀ ଭଲ ଲାଗେ?
1: ମତେ ଜଗନ୍ନାଥ ଜଣାଣ ବେଶୀ ଭଲ ଲାଗେ, ଆଉ ଦ୍ୱିତୀୟ ହଉଛି ମତେ ପଲ୍ଲୀ ଗୀତ ଭଲ ଲାଗେ।
0: ଓଡ଼ିଶା ପରି ଗୋଟେ ଗ୍ରାମ୍ୟ ବହୁଳ ରାଜ୍ୟରେ ଗ୍ରାମ୍ୟ ସଙ୍ଗୀତ ବା ପଲ୍ଲୀ ଗୀତର ଲୋକପ୍ରିୟତା ଖୁବ୍ ଅଧିକ। ଆପଣ ମଧ୍ୟ ବହୁତ ପଲ୍ଲୀ ଗୀତ ଗାଇଛନ୍ତି, କାନ୍ଦଣା ଗୀତ ଗାଇଛନ୍ତି, ସେ ବିଷୟରେ କିଛି କୁହନ୍ତୁ।
1: ଆମର ଓଡ଼ିଶା ଭେରି ରିଚ୍, ମାନେ ସବୁଥିରେ ରିଚ୍, ଆମର କଳା, କାରୁକାର୍ଯ୍ୟ, ବୟନଶିଳ୍ପ, ସାହିତ୍ୟ, ସଙ୍ଗୀତ, ବାଣିଜ୍ୟ।

ଦପ୍ତର ସବୁଥିରେ ସେତେବେଳେ ତ ଆଉ ସବୁ ଏମିତି ଡକ୍ୟୁମେଣ୍ଟେସନ ଲିପିବଦ୍ଧ ହେଇକି ନଥିଲା। ଲୋକଗୀତଟା ହଉଛି କଣ, ଯାହା ସ୍ୱତଃସ୍ଫୁତ ଭାବରେ ହୃଦୟରୁ ବାହାରି ଆସେ, ନିଗିଡ଼ି ଆସେ, ସେ ଦୁଃଖର ଗୀତ ହଉ, ସୁଖର ଗୀତ ହଉ, କି ନିଜ ଜୀବନକୁ ନେଇକି ହଉ। ତମେ ଦେଖିବ ଲୋକଗୀତ ଖୋଜିବ ଯଦି, ସେଥିରେ ଆମର କାଞ୍ଜି ଉପରେ ଗୀତ ଅଛି, ଗଛ ଉପରେ ଗୀତ ଅଛି, ଢେଙ୍କି ଉପରେ ଗୀତ ଅଛି, ବାହାଘର ଉପରେ ଗୀତ ଅଛି, ଚଷା ଗୀତର ଅଛି, ବୁଣିବା ବେଳର ଗୀତ ଅଛି, ଧାନ ରହିବା ଗୀତ ଅଛି, କଣ ନାହିଁ। ଓଡିଆ ଲୋକଗୀତ ଏତେ ରିଚ୍, ଏତେ ଧନୀ, ଯେ ତା ଭିତରେ ଆମର ସମଗ୍ର ଓଡିଆ ଜାତିର ସଂସ୍କୃତିର ସବୁ ଚିତ୍ର ଭର୍ତ୍ତି ହେଇରହିଛି। ଆକାଶବାଣୀ ହଉଛି ଫର ଦ ଲିସନର୍ସ, ବାଇ ଦ ଲିସନର୍ସ, ଅଫ୍ ଦି ଲିସନର୍ସ। ଆମ ଲିସନର୍ ମାନଙ୍କ ଭିତରେ ଗୋଟେ ବଡ ଗ୍ରୁପ ହଉଛନ୍ତି ଗାଁ ଗହଳିର ଲୋକମାନେ, କଥା କଥା କେ ତାଙ୍କ ମୁହଁରୁ ଢଗ ବାହାରିବ, ଆଉ ସେ ଢଗ ଢମାଳି ଗୁଡିକ ଏତେ ମୂଲ୍ୟବୋଧ ଭିତ୍ତିକ, ଯୋଉଟାକି ଯଦି ତମେ ଆନାଲିସିସ୍ କରିବ ତମ ଜୀବନର ଅନେକ ସମସ୍ୟାର ସମାଧାନ ହେଇଯିବ, ସ୍ପେଶାଲି ବର୍ତ୍ତମାନ ଜୀବନରେ। ତେଣୁ ଗୋଟେ ମଧୁ ମାଳତୀ ବୋଲି ଗୋଟେ ଗୀତ ଷ୍ଟାର୍ଟ କଲୁ, ସେଥିରେ କଣ କଲୁ ଆମେ ସବୁ ସେଗମେଣ୍ଟକୁ, ଯେମିତି କାନ୍ଦଣା, କାନ୍ଦଣା ଜଣେ ବାପାକୁ କହୁଛି, ଯୌତୁକକୁ ନେଇ କହୁଛି, ଆଗ କାଳରେ କେମିତି ପିଲା ବିବାହ କରିଦଉଥିଲେ। ତେଣୁ ଆମ ସମାଜର, ସଂସ୍କୃତିର ଅନେକ ଅନ୍ଧବିଶ୍ୱାସର, ସାମାଜିକ ସଂହତି, ସଂସ୍କୃତି, ମୈତ୍ରୀକୁ ଏକାଠି ରଖିବାର, ଆଉ ପୂଜା ପର୍ବର ନିଷ୍ଠା ବିଷୟରେ ବହୁତ କଥା ରହିଛି। ଯେମିତି ମହାଲକ୍ଷ୍ମୀ ପୁରାଣ, ଗୋଟେ ଆମର ମହାଲକ୍ଷ୍ମୀ ପୁରାଣ ଭିତରେ ମଧ୍ୟ ଆମର ସାମାଜିକ ବାର୍ତ୍ତା ସବୁ ରହିଛି, ଲୋକଗୀତରେ ମଧ୍ୟ ସେମିତି ରହିଛି। ଗୋଟେ ଗୀତ ଅଛି, ଅଇଲ ବନ୍ଧୁ ଭଲ କଲ ବସିବାକୁ ନା ଠା, ଯୋଉ ବାଟେ ବାଟେ ଆସିଲ ବନ୍ଧୁ ସେଇ ବାଟେ ବାଟେ ଯା। ମତେ ପଲ୍ଲୀ ସ୍ୱରଟା ଭଲ ଲାଗେ, ଯୋଉଥିରେ ଆମର ଟ୍ରାଡିସନାଲ ସ୍ୱର ରହିଛି। ପଲ୍ଲୀ ଗୀତଟା ଦୁଇ ପ୍ରକାର ରହିଯାଉଛି, ଯୋଉ ନୂଆ ନୂଆ ସବୁ ପଲ୍ଲୀ ଗୀତ ଲେଖା ହେଲା, ମୁଁ ତ ଶାଶୁ ଘରେ ବୋହୁ ନୂଆ, ଆଜି ବାହା ବଜାର, ମୁଁ ତ ହେବି ନାହିଁ କାର ବୋହୁରେ, ଏସବୁ ପଲ୍ଲୀ ଗୀତ ଥିଲା। ଆଉ ଟ୍ରାଡିସନାଲ ମୋର ଥିଲା, ଉଡିଗଲା ଗେଣ୍ଡାଳିଆ ଝାଡ଼ି।

ଆମର ଯୋଉ ଓଡ଼ିଆ ସଂସ୍କୃତି ସହିତ ଓଡ଼ିଆ ପରିବାରର ବିଭିନ୍ନ ରୀତିନୀତି ସହିତ ଆଧାରିତ ଯୋଉ ଗୀତ ଗୁଡିକ ଯାହାର କୌଣସି ଲେଖକ ନାହାନ୍ତି, ସେମାନେ ସବୁ ଅନାମଧ୍ୟ, ଯୋଉଟାକି ଆମର ବହୁତ କଷ୍ଟରେ ବହୁତ ଦୁର୍ଲଭ ସଞ୍ଚୟନ ହେଇଥିଲା। ମୁଁ ତାହାରି ଉପରେ ବି କାମ କରୁଥିଲି, ଲୋକଗୀତି ସଞ୍ଚୟନ ଯୋଉଟା ଡକ୍ଟର କୁଞ୍ଜ ବିହାରୀ ଦାସ କରିଥିଲେ। ତେଣୁ ମୋର ଭାରି ଇଚ୍ଛା ଥିଲା, ମୁଁ ଆସିଥିଲି ଗୋଟେ ପ୍ରୋଗ୍ରାମରେ କରିବାକୁ, ସେତେବେଳକୁ ଥାନ୍ତି ଶ୍ରୀକାନ୍ତ ଦାସ ପେକ୍ସ ମ୍ୟୁଜିକ। ମୁଁ କହିଲି ସାର୍ ମୁଁ ଦୁଇଟା ପଲ୍ଲୀ ଗୀତ ଗାଇବି, ଆପଣ ମତେ ଆଧୁନିକ ଦେଇଛନ୍ତି, ମୁଁ ପଲ୍ଲୀ ଗୀତ ଗାଇବି। ହଁ ଗାଇଦିଅ, କଣ ଗାଇବ? ମୁଁ କହିଲି ନାଇଁ ଟ୍ରାଡିସନାଲ ଲେଖା, ଏଥିରେ ଲିରିସିଷ୍ଟଙ୍କର କିଛି ରୋଲ ନାହିଁ, ଏଟା ପାରମ୍ପରିକ ରଚନା। ମୁଁ ଯେତେବେଳେ ଗାଇଥିଲି ଜହ୍ନରେ ଜହ୍ନ ତୁ ନିର୍ମଳ ଜହ୍ନ, ଆଉ ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା।

0: ସେଇ ପାରମ୍ପରିକ ଗୀତ ଲୋକ କେତେ ଶୁଣିବେ। ମୁଁ ଯେତେବେଳେ ଷ୍ଟେସନ ଡାଇରେକ୍ଟର ହେଲି, ମୁଁ ବଢିଆ ବଢିଆ ଲିରିକ୍ସ କଲେକ୍ଟ କଲି ତାକୁ କରିକି ମଧୁମାଳତୀ ବୋଲି ଗୋଟେ କାର୍ଯ୍ୟକ୍ରମ। ସେ ମଧୁମାଳତୀ ଟାଇଟଲଟା ମଧ୍ୟ ମୁଁ ବହୁତ ଭାବିକିରି କରୁଥିଲି। ମଧୁମାଳତୀ ଗଛ ଯୋଉମାନେ ଦେଖିଥିବେ, ଆପଣ ଦେଖିବେ ସେ ମଧୁମାଳତୀ ଗଛ ଫୁଲରେ ଭର୍ତ୍ତି ହେଇଥିବ, ତା ଚେର କୋଉଠି ଥିବ କି ଜାଣିନଥିବେ, ସେ କୋଉଠୁ ଖସିକିରି କୋଉଠୁ କୁଆଡୁ କୁଆଡୁ କୁଆଡୁ କୁଆଡୁ ହେଇକି ଯାଇଥିବ। ତେଣୁ ସେଟା ଆମର ଓଡିଆ ଲୋକଗୀତ ସେମିତି ମଧୁମାଳତୀ ଲତା ଭଳି ଲଟେଇ ଯାଇଛି।
1: ଗୋଟେ କାର୍ଯ୍ୟକ୍ରମର ଆପଣ ଯେତେବେଳେ ଟାଇଟେଲ ବି ଦେବା ପାଇଁ ଭାବୁଛନ୍ତି, କେତେ ଭାବୁଛନ୍ତି?
0: ବହୁତ କଷ୍ଟ, କେତେ ଲୋକଙ୍କୁ ବି ଯେତେବେଳେ ପଚାରୁଥାଏ, ମୁଁ ଏମିତି ଭାବୁଛି ଏମିତି ଭାବୁଛି। ସଜ ଫୁଲ ଗୋଟେ
1: ଏଇ ମାସର ନୂଆ ଗୀତ, ସଜ ଫୁଲ
0: ଏଇ ମାସର ସେ ଫ୍ରେଶ, ତାପରେ ଆର ମାସକୁ ସେ ବାସି ହେଇଯିବ।

0: ଆଚ୍ଛା, ଆପଣ ତ କହିଲେ ଆପଣ ଆସିକି ଭୁବନେଶ୍ୱରରେ ପଢାପଢି କଲେ, ତାପରେ ଆଗକୁ କୋଉଠି ପଢାପଢି?
1: ନା, ମୁଁ ଏଠି ସଙ୍ଗୀତ ମହାବିଦ୍ୟାଳୟରେ ନାଁ ଲେଖିଲି, ସେଟା 6 ବର୍ଷର କୋର୍ସ, ଏମ୍ଏ ମ୍ୟୁଜିକ୍ ସଙ୍ଗୀତ ଆଚାର୍ଯ୍ୟ, କିନ୍ତୁ ପାଠ ତ ନିହାତି ପଢିବାକୁ ପଡିବ, ତେଣୁ ସାଇମଲଟାନିଅସଲି ମୁଁ ରମାଦେବୀରେ ମୋର ଆଡମିସନ ହେଲା। ରମାଦେବୀରେ ମୁଁ ଆଇଏ ବିଏ କଲି, ସେତେବେଳେ PUPP +3 ଏମିତି ସବୁ ଥିଲା। ତାପରେ ବାଣୀବିହାରରେ ଏମ୍ଏ କଲି। ମୋ ଯେହେତୁ ଓଡ଼ିଆ ସଂସ୍କୃତି ସହିତ ବେଶୀ ଦୁର୍ବଳତା ଥିଲା, ମୁଁ ଓଡ଼ିଆକୁ ହିଁ ବେସ୍ କରିକି ଏମ୍ଏ ଇନ୍ ଓଡ଼ିଆ କଲି। ବାଣୀବିହାରରେ ସବୁ ଡିପାର୍ଟମେଣ୍ଟର ସବୁ ପ୍ରୋଗ୍ରାମରେ ମୁଁ ସେମାନେ ଡାକନ୍ତି, ତେଣୁ ସେଇ ଗାଇବା ଭିତରେ ଆମର ଯିଏ ପ୍ରଫେସର ଥାନ୍ତି ଡକ୍ଟର ବଂଶୀଧର ମହାନ୍ତି, କହିଲେ ତୁ ଜଲ୍ଦି ଏଟା ପାଠ ପଢିଯାଏ, ତାପରେ PhD କରିବୁ। ଡକ୍ଟର ବଂଶୀଧର ମହାନ୍ତି ଚାହୁଁଥାନ୍ତି

0: ମୁଁ ତାଙ୍କ ଅଣ୍ଡର୍ ପିଏଚ୍ଡି କରିବି। ଡକ୍ଟର କୃଷ୍ଣଚରଣ ସାହୁ ସେ କହିଲେ ତୁ ମୋ ଅଣ୍ଡର୍ ପିଏଚ୍ଡି କରିବୁ। ଓଡ଼ିଆ ମଧ୍ୟଯୁଗୀୟ ସାହିତ୍ୟଟା ସମ୍ପୂର୍ଣ୍ଣ ଭାବରେ ସଙ୍ଗୀତ ଭିତ୍ତିକ ଆଉ ରାଗରାଗିଣୀ, ଆମ ରସଗୋଲା କୁହନ୍ତୁ, ଯେକୌଣସି ପ୍ରାଚୀନ କାବ୍ୟ କୁହନ୍ତୁ, ସବୁ ସଙ୍ଗୀତ ଆଧାରିତ। ଏବଂ ସାର୍ଙ୍କ ପାଖରେ ପୋଥି ଭର୍ତ୍ତି ହେଇଥିଲା, ତେଣୁ ମୁଁ ତାଙ୍କ ଅଣ୍ଡର୍ ପିଏଚ୍ଡି କରିବାକୁ ଯାଉଥିଲି। ସେତେବେଳକୁ ଡକ୍ଟର କାହ୍ନୁଚରଣ ମିଶ୍ର ଥାନ୍ତି ବରହମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆର ମୁଖ୍ୟ, ସିଏ ଆସିଥିଲେ କହିଲେ ଆରେ ଏଇ ଝିଅଟା ତ ସାହିତ୍ୟରେ ଭଲ ଜ୍ଞାନ ଅଛି, ସଙ୍ଗୀତରେ ବି ଅଛି, ଓଡ଼ିଶାରେ ବି କରିଛି। ଆମର କୃଷ୍ଣ ସାର୍ଙ୍କୁ କହିକିରି କହିଲେ ନାଇଁ ତାକୁ ଛାଡ, ସେ ଆମର ଭଞ୍ଜ ୟୁନିଭର୍ସିଟିରେ ଗୋଟେ ଭଞ୍ଜ ଚେୟାର ହବ, ସେଇଠି ଫାଷ୍ଟ ଭଞ୍ଜ ପିଏଚ୍ଡିଟା ଆମେ ସଙ୍ଗୀତ ଉପରେ କରିବୁ। ମୁଁ ତେଣୁ ସେଇଠି ଗଲି, ପିଏଚ୍ଡି କଲି ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ସଙ୍ଗୀତ, ଓଡ଼ିଆ ଭାଷା ସାହିତ୍ୟ ସଙ୍ଗୀତ ସଂସ୍କୃତିରେ ପ୍ରଥମ ଓଡ଼ିଆ ପିଏଚ୍ଡି ବୋଲି ସାର୍ ମାନେ କହୁଥିଲେ। ସେତିକି ବେଳେ ହିଁ ମ୍ୟୁଜିୟମରୁ, କଲିକତାରୁ, ଚେନ୍ନାଇ, ମାଡ୍ରାସ ୟୁନିଭର୍ସିଟି ସବୁଠୁ ଆମର ରାଗ ରାଗିଣୀ ବିଷୟରେ ସବୁ ତଥ୍ୟ, ତାଳପତ୍ର ପୋଥି ସବୁ କଲେକ୍ସନ କରାହେଇଥିଲା। ଆମର ଏଇ ସଙ୍ଗୀତଟା ଥିଲା ଆମର ପାରମ୍ପରିକ ସଙ୍ଗୀତ, ଯୋଉଟାକି ଚୌପଦୀ, ଚୌତିଶା, ଛାନ୍ଦ, ଜଣାନ, ଭଜନ ଏବଂ କିଛି ମାତ୍ରାରେ ଷୋଡ଼ଶା, ଏଇସବୁରେ ବିଭକ୍ତ ହେଇଥିଲା, ଯୋଉଟା ଭଞ୍ଜ ମଧ୍ୟ ଉଲ୍ଲେଖ କରିଛନ୍ତି। ସଙ୍ଗୀତ କହିଲେ, ଗୀତ କହିଲେ କଣ ଜାଣିବ, ପରବର୍ତ୍ତୀ କାଳରେ ସମୟ ଅନୁସାରେ ସବୁ ବଦଳୁଛି, ସଙ୍ଗୀତ ମଧ୍ୟ ଗୋଟେ କ୍ରମବର୍ଦ୍ଧନଶୀଳ କଳା ଚାଲିଛି।
1: ଓଡ଼ିଶୀ ଗୀତ କଣ ଏବେ ଶାସ୍ତ୍ରୀୟ ମାନ୍ୟତା ପାଇବା ଦିଗରେ?
0: ଓଡ଼ିଶୀ ସଙ୍ଗୀତ ହଉଛି, ଯଦି ମୁଁ ଏବେ ଚୌପତିଟି ଗାଇବି, ଗୋଟେ ରାଗ ବେଷ୍ଟ କରିକି ଗାଇବି, ଆମର ଶାସ୍ତ୍ରୀୟତାର ସମସ୍ତ ଲକ୍ଷଣ, ସମସ୍ତ ପ୍ରମାଣ ଆମରି ହିଁ ପୋଥିରେ ରହିଛି, ଆମର ତାଳପତ୍ର ପୋଥିମାନଙ୍କ ରହିଛି, ଅନେକ ଶିଳାଲେଖରେ ସବୁ ରହିଛି। ସଙ୍ଗୀତଟା ହଉଛି ଗୋଟେ ପ୍ରଦର୍ଶନ କଳା। ମୁଁ ଏମ୍ଏ ପାଠ ପଢିଥିବି, ଦୁଇପଦ ଇଂଲିଶ ଗ୍ରାମାର କହିପାରୁନଥିବି, ମୋ ସାର୍ଟିଫିକେଟ୍ ଦେଖିଲେ କଣ ହବ? ତମେ ପଣ୍ଡିତ ସଭାରେ ବସିକି ତାକୁ ପ୍ରମାଣିତ କର। ପ୍ରମାଣିତ କରିବା ପାଇଁ ଗାୟନ କୌଶଳ ଦରକାର, ଗାୟନର ପାରଦର୍ଶିତା ଦରକାର। ସେ ଗାୟନର ପାରଦର୍ଶିତାର ଅଭାବରୁ ହିଁ ଆମେ ଆଜି ପଢିଛେ। ଓଡ଼ିଶୀ ନୃତ୍ୟ କେମିତି ଶାସ୍ତ୍ରୀୟ ହେଇଗଲା? ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ କରିବା ପାଇଁ ଆମର ଗୁରୁମାନେ ସମସ୍ତ ସ୍ୱାର୍ଥକୁ ତ୍ୟାଗ କରି ଏକ ଲକ୍ଷ୍ୟରେ ଆଗେଇ ମାଡ଼ିଲେ ଏବଂ ତାକୁ କରିବା ପାଇଁ ସେତେବେଳେ ଧୁରନ୍ଧର କଳାକାର ସବୁ ବାହାରିଗଲେ। ଡକ୍ଟର ପ୍ରିୟମ୍ବଦା ମହାନ୍ତି କୁହନ୍ତୁ, ସଂଯୁକ୍ତା ପାଣିଗ୍ରାହୀ କୁହନ୍ତୁ, ଡକ୍ଟର ମିନତି ମିଶ୍ର କୁହନ୍ତୁ, ଏମାନଙ୍କ ଶାସ୍ତ୍ରୀୟ ବ୍ୟାକ୍ଗ୍ରାଉଣ୍ଡ ରହିଥିଲା, କିନ୍ତୁ ସେମାନେ ଭାରତନାଟ୍ୟ ସେପଟୁ ଶିଖିକି ଆସିଥିଲେ। ସେ ଶାସ୍ତ୍ରୀୟବଦ୍ଧ ଭାବରେ କରିବାର ସମସ୍ତ ତାଙ୍କ ପାଖରେ ପ୍ରତିଭା ରହିଥିଲା। ଆଉ ଅନେକ ଗୋଟିଏ ଲକ୍ଷ୍ୟ ପାଇବାକୁ ହେଲେ, ଯେମିତି ଗୋଟେ ବଡ ଗଛ ଠିଆ ହେଲେ ତା ତଳେ ଅନେକ ଛୋଟ ଛୋଟ ଛୋଟ ଛୋଟ ସବୁ ଦବି ଯାଆନ୍ତି। ସେତେବେଳେ ଆମର ଓଡ଼ିଶୀ ନୃତ୍ୟ କହିଲେ ତିନୋଟି ଶୈଳୀ ଥିଲା, ଗୋଟେ ହେଉଛି ଗୋଟିପୁଅ ନାଚ, ଯୋଉଟା ଆମର ପଙ୍କଜ ଚରଣ ଦାସଙ୍କର ଥିଲା, ଆଉ ବନ୍ଧ ନୃତ୍ୟ ଥିଲା, ସେ ବି ଆମର ପାରମ୍ପରିକ ନୃତ୍ୟ ଶୈଳୀର ଗୋଟେ ଧାରା, ଯୋଉଟାକି ସ୍ୱର୍ଗତ ଦେବପ୍ରସାଦ ଦାସ କରୁଥିଲେ, ଆଉ ଗୋଟେ ଥିଲା କେଳୁଚରଣ ମହାପାତ୍ରଙ୍କ ସ୍ଥାନ। ତେଣୁ ଆମର ଗଞ୍ଜାମ ଦକ୍ଷିଣ ଓଡ଼ିଶାରେ ଯୋଉ ଓଡ଼ିଶୀ ଗାଆନ୍ତି, ଆମର ଅପର୍ଣ୍ଣା ପାଣିଗ୍ରାହୀ ହେଲେ, ତାରିଣୀ ଚରଣ ପାତ୍ର ହେଲେ, ବହୁତ ବଡ଼ ବଡ଼ ମୂର୍ଦ୍ଧନ୍ୟ କଳାକାର ଉଣେଇଶ ଦଶକର ଆରମ୍ଭରେ ସବୁ ଥିଲେ, ସେମାନେ ଯୋଉ ଶୈଳୀରେ ଗାଆନ୍ତି, ଶ୍ରୀକ୍ଷେତ୍ରର ଓଡ଼ିଶୀ ଗାୟନ ଆମର ଆଗରୁ ଯୋଉମାନେ ଥିଲେ, ନାଥ ଖୁଣ୍ଟିଆ ହେଲେ କିମ୍ବା ସିଙ୍ଗାରୀ ସାର ହେଲେ, ତାଙ୍କ ଆଗରୁ ବି ଆହୁରି ବହୁତ କଳାକାର ସବୁ ଥିଲେ, ତାଙ୍କର ଗୋଟେ ପ୍ରକାର ଷ୍ଟାଇଲ। ଆଉ ଗୋଟେ ଷ୍ଟାଇଲ ହେଉଛି ଆମର ଉପକୂଳ ଅଞ୍ଚଳ ମାନଙ୍କରେ ରହିଛି, ତେଣୁ ଏ ତିନିଟା ଷ୍ଟାଇଲ ପରସ୍ପର ଠାରୁ ପୁରା ଅଲଗା। ମୁଁ ସବୁବେଳେ ଅନେକ ସ୍ଥାନରେ କହେ, ନାଁଟା କିଏ କଣ ଦେଇଦେଲା, ସେଥିରେ କଣ ଯାଉଛି? ତମେ ଗୁଣଟାକୁ ଦେଖ ନା, ବ୍ୟକ୍ତିତ୍ୱଟାକୁ ଦେଖ ନା, ତାର ରୂପଟାକୁ ସେ କେମିତି ଉପସ୍ଥାପିତ ହଉଛି। ଗୋଟିଏ ରାଗ ଅଛି ଯୋଉଟାକି ଆମେ କହିବା ଭୈରବୀ ହିନ୍ଦୁସ୍ତାନୀ ବାଲା, ଆଉ ଗୋଟେ ନାଁରେ କହିବେ କର୍ଣ୍ଣାଟକୀ ବାଲା, କିନ୍ତୁ ରାଗ ସେୟା, ସ୍ୱର ସେୟା, ସ୍ୱର ସଞ୍ଚାଳନ ବି ସେୟା। ସେଇଟା ଆମ ଭିତରେ ଏକ ମତ ହେଇପାରି ନାହାନ୍ତି ବୋଲି ଆମ ଭିତରେ ଆହୁରି କଣ୍ଟ୍ରୋଭର୍ସି ଚାଲିଛି, କିନ୍ତୁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଆମର ଆବଶ୍ୟକତା ହିଁ ନାହିଁ। ଶାସ୍ତ୍ର କହିଲେ ତାର ଚାରୋଟି ମୂଳଦୁଆ, ଯେମିତି ଗୋଟେ ଘର ଗୋଟେ ମୂଳଦୁଆ ଉପରେ ଠିଆ ହୁଏ, ଶାସ୍ତ୍ରୀୟ ସଙ୍ଗୀତ କହିଲେ ତାର ପ୍ରଥମ ହେଉଛି ଏହାର ଗୋଟେ ବହୁତ ପ୍ରାଚୀନ ପରମ୍ପରା ଥିବ, ଆମର ଅଛି, ଏହାର ଗୋଟେ ନିଜସ୍ୱ ସୌନ୍ଦର୍ଯ୍ୟ ଥିବ, ସ୍ୱରୂପ ଥିବ, ବ୍ୟାକରଣ ଥିବ, ଆମର ଅଛି। ଆମର ଗାଇବା ଷ୍ଟାଇଲ ଆଉ କର୍ଣ୍ଣାଟକ ଷ୍ଟାଇଲ ଆଉ ହିନ୍ଦୁସ୍ତାନୀ ଷ୍ଟାଇଲ ଭିତରେ ସ୍ୱତନ୍ତ୍ର ରହିଛି। ତୃତୀୟ ହେଉଛି ଆମେ ଯୋଉ ଦିଟାକୁ କହିଲେ ତାକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ କିଛି ପ୍ରମାଣ ଥିବାର ଅଛି। ଆମର ତାଳପତ୍ର ପୋଥି ଅଛି, ଆମର ଇନ୍ସ୍କ୍ରିପ୍ସନ୍ସ ଅଛି, ମନ୍ଦିରରେ ବି ଆମର ସବୁ ବାଦ୍ୟ ରହୁଛି, ସ୍ତ୍ରୀଲୋକମାନେ ବଜେଇବାର ସମସ୍ତ ପ୍ରମାଣ ରହିଛି। ଆଉ ଚତୁର୍ଥଟି ହେଉଛି ତାର ନିଜସ୍ୱ ରାଗ ଆଉ ତାଳ ଥିବ, ଆମ ତାଳ ବି ଅଛି। ତେଣୁ ଏଇ ସବୁ ଗୁଡିକ ଓଡ଼ିଶୀ ସଙ୍ଗୀତରେ ଭରପୁର ହେଇକି ରହିଛି।
1: ଆଚ୍ଛା ଡକ୍ଟର ମିଶ୍ର, ଆପଣ ତ ସଙ୍ଗୀତ ବିଷୟରେ ଏତେ ସବୁ କଥା କହିଲେ, ଆପଣଙ୍କ ସଙ୍ଗୀତ ଶିକ୍ଷାଟା କିପରି ଆଗକୁ ବଢିଲା, ଆପଣଙ୍କ ଗୁରୁମାନଙ୍କ ବିଷୟରେ କିଛି କୁହନ୍ତୁ?
0: ମୁଁ ତ କହିଲି ସଙ୍ଗୀତ ମହାବିଦ୍ୟାଳୟରେ ମୁଁ 6 ବର୍ଷ ଅଧ୍ୟୟନ କରିଛି, ସେତେବେଳେ ଏଇ ସବୁ ଗୁରୁମାନେ ଥିଲେ, ମୁଁ ଗାଉଥିଲି, କାର୍ଯ୍ୟକ୍ରମ ବିଭିନ୍ନ ଜାଗାରେ କରୁଥିଲି। ତାପରେ ଯେତେବେଳେ ମୁଁ ବାଳକୃଷ୍ଣ ଦାସ, ଗୋପାଳ ଚନ୍ଦ୍ର ପଣ୍ଡା, ମାର୍କଣ୍ଡେୟ ମହାପାତ୍ର, ଭିକାରୀ ଚରଣ ବଳ, ସିଙ୍ଘାରୀ ସାର୍ଙ୍କ ପାଖରେ ଅଳ୍ପ ଦିନ ରହିଛି, କିନ୍ତୁ ମୁଁ ବ୍ୟକ୍ତିଗତ ଭାବରେ ଯାଇକି, ଯେହେତୁ ପୁରୀ ମୁଁ ପିଏଚ୍ଡି ଯୋଉ କଲି, ସେ ପିଏଚ୍ଡି ସମୟରେ ମୁଁ ବହୁତ ଗୁରୁଙ୍କୁ ଦେଖା କରିଛି, ମାନେ ତାଙ୍କଠୁ ଶୁଣିଛି, ଶିଖିଛି। ତାଙ୍କ ଭିତରେ ଅଛନ୍ତି ତାରିଣୀ ଚରଣ

0: ପାତ୍ର ଅଛନ୍ତି, ଲୋକନାଥ ଖୁଣ୍ଟିଆ ନାଥ ଖୁଣ୍ଟିଆ ପୁରୀର ପ୍ରଖ୍ୟାତ ଇଏ କ୍ଷେତ୍ରମୋହନଙ୍କର ଅଛନ୍ତି, ତାପରେ ଆମର କଟକରେ ଥିଲେ ଶ୍ୟାମସୁନ୍ଦର ଧୀର, ଓଡିଶୀର ବହୁତ ଗୁରୁ ଶିଖିଛି, କାରଣ ମୁଁ PhDରେ ଯୋଉ ଭଞ୍ଜଙ୍କର ରାଗରାଗିଣୀର ସବୁ ଉପସ୍ଥାପନା କରିବି, ତାର ଗାୟନ ଶୈଳୀଟା ମଧ୍ୟ ମୋର ଦରକାର, ଯେମିତି ପାହାଡିଆ କେଦାରରେ ଭଞ୍ଜଙ୍କର ଗୋଟେ ଗୀତ ଅଛି, ସେ ପାହାଡିଆ କେଦାରଟା କେମିତି ରାଗ, କାରଣ ତା ତ କିଛି ରେକର୍ଡ ଆଡ଼େ ସେତେବେଳେ ତ କିଛି ନଥିଲା ନା, ଓନ୍ଲି ତାଳପତ୍ର ପତ୍ର ପାହାଡିଆ କେଦାର କାହିଁକି ହେଲା ନାଁଟା କଣ ହେଇଥିବ, ଏ ଗୁରୁମାନଙ୍କ ସଂସ୍ପର୍ଶରେ ଆସିକି ତାଙ୍କଠାରୁ ଜ୍ଞାନ ନେଇକି 7-8 ବର୍ଷ ଲାଗିଗଲା।
1: ପ୍ରତ୍ୟେକ ଗୁରୁଙ୍କର କିଛି ବିଶେଷତା ଥିବ ନିଶ୍ଚୟ, ଶିଖିଲା ବେଳେ ଆପଣ ଅନୁଭବ କରିଥିବେ।
0: ସମସ୍ତଙ୍କର ଗୋଟେ ନିଜସ୍ୱ ସତ୍ତା ରହିଛି, ଯେମିତି ଭିକାରୀ ବଳଙ୍କର ସେ ଭଜନଟାକୁ ବହୁତ ସୁନ୍ଦର ଭାବରେ ଶିଖେଇ ପାରନ୍ତି, ଭାବଟା କେମିତି ଭଜନରେ ତମେ ଭାବଟାକୁ କେମିତି ପ୍ରକାଶ କରିପାରିବ, ସେ ଭାବଟା ରାଗ ଆଧାରିତ ହେଇନଥାଏ, ସ୍ୱର ଆଉ ଭାଷା ଆଧାରିତ ହେଇଥାଏ। ବାଳକୃଷ୍ଣ ସାର୍ଙ୍କର ଶିଖେଇଲା ବେଳେ ସେ ରାଗ ଭାଷା ଭାବ ଏବଂ ମୋ ସଂସ୍କୃତ ଆଜି ଏତେ ଭଲ ଭାବରେ ଯୋଉ ଗାଇପାରୁଛି, ମୁଁ ସେଟା ବାଳକୃଷ୍ଣ ସାର୍ଙ୍କଠୁ ଶିଖିଛି। ସାର୍ ଉଚ୍ଚାରଣକୁ ପୁରା ଶିଖେଇବେ, ତାପରେ ସାର୍ ପ୍ରାକ୍ଟିସଟା କେମିତି କରିବୁ, ଯୋଉ ପ୍ରାକ୍ଟିସ ସାର୍ ବତେଇଥିଲେ ଏବଂ ସାର୍ଙ୍କର ଅନୁଭୂତି ସବୁ ଆମେ ଶୁଣୁଥିଲୁ, ସେ କେମିତି କଲିକତାରେ ଯାଇକି ଶିଖୁଥିଲେ, ତାଙ୍କ ଗୁରୁ କେମିତି ତାଙ୍କୁ କହୁଥିଲେ ରାତି 4ଟାରେ ବସିବୁ, ଏଠି ଗୋଟେ ରୁମାଲ କପ୍ ରଖିଥିବୁ, ଝାଳ ବହିବ କି ଏଇଟା ଭର୍ତ୍ତି ହେଲେ ତ ପ୍ରାକ୍ଟିସ ବନ୍ଦ ହବ, ଏଗୁଡା ସବୁ ଶୁଣୁଥିଲି, ଏତେ କଷ୍ଟ ସାଧ୍ୟ ମୁଁ କରିନି। କିନ୍ତୁ ସାର୍ ଯୋଉ କହିଥାନ୍ତି ରାତି 4ଟାରେ, ମୁଁ ସେଇ ରାତି 3:30-4 ଯୋଉ ଉଠିକି ଗୀତଟା ପ୍ରାକ୍ଟିସ କରୁଥିଲି, ତା ସୁଫଳଟା ଏ ପରିଣତ ବୟସରେ ମଧ୍ୟ ମୁଁ ପାଉଛି।
1: ଏବେ କରୁଛନ୍ତି?
0: ଏବେ ଆଉ କରିପାରୁନି, ବହୁତ ପାରିବାରିକ ସମସ୍ୟା, କିନ୍ତୁ ଯେତେବେଳେ ବି ନିଦ ଭାଙ୍ଗିଛି କରୁଛି। ଗୋପାଳ ଚନ୍ଦ୍ର ପଣ୍ଡା ବହୁତ ହାର୍ଡ ଟାସ୍କ ମାଷ୍ଟର, ସେ ରାଗ ଉପରେ ଏକଦମ ପୁରା କରିବେ, ଆଉ ମୁଁ ସେ କହନ୍ତିନି ମୁଁ ଧଡ଼ଧାଡ଼ିକିରି ଉଠେଇ ଦେଇଥିବି, ଠକରେ ବି ମାଷ୍ଟର ଥିଲି, ତେଣୁ ସବୁ ସାର୍ ଚାହୁଁଥିଲେ ଇଏ ମୋ ପାଖରେ ଶିଖୁ, ଇଏ ମୋ ପାଖରେ ଶିଖୁ।
1: ଆପଣ କଣ୍ଠଶିଳ୍ପୀ ଥିଲେ, ଆକାଶବାଣୀ ଆସୁଥିଲେ, ଗାଉଥିଲେ, ତା ଭିତରେ ଆପଣ ଚାକିରି କେମିତି ପାଇଲେ?
0: ସିଏ ବି ଗୋଟେ ଯୋଗ, ସେଇ ପ୍ରଭୁଙ୍କ ଇଚ୍ଛା। ମୁଁ ଗୋଟେ ରେଡିଓ ପ୍ରୋଗ୍ରାମ କରିବାକୁ ମଧୁପୁର କୋଠି ଆସିଥିଲି, ସେତେବେଳେ ଆକାଶବାଣୀର ଗୋଟେ ବହୁତ ମହତ୍ଵ ଥିଲା, ଆକାଶବାଣୀ ମାନେ ଲୋକ ଭାବୁଥିଲେ ଏଇ ଗୋଟେ ବିରାଟ କାୟ ଅନୁଷ୍ଠାନ, ବହୁତ ସମ୍ମାନ ବି ଥିଲା ଲୋକମାନଙ୍କ ଭିତରେ, ଯୋଉ ସମ୍ମାନ ବୋଧ ଆକାଶବାଣୀ ଭିତରେ ଟିକେ ପାଦ ପକେଇକି ମାଇକ ଆଗରେ ବସିଯିବାର, ସେ କ୍ରେଜ ଆଉ ସେ ଅନୁଭବ ଅନୁଭୂତି ବର୍ଣ୍ଣନା କରିବା ଏକ ଭାଷା ନାହିଁ ମୋ ପାଖରେ।
1: ଆମେ ତ ଦେଖିନୁ ସେଇ ଆକାଶବାଣୀର ଷ୍ଟୁଡିଓ, ଆଉ ଏବେ ଆପଣ ବସିଥିବା ଆକାଶବାଣୀ ଷ୍ଟୁଡିଓ, ପ୍ରାୟ ସମ୍ମାନ କିଛି ଭିନ୍ନ ଥିଲା?
0: ଏଇ ତ ଟେକ୍ନୋଲୋଜି ବଢିଗଲା, ବହୁତ ସବୁ ଚକଚାକ ହେଇକି ଫାସିଲିଟିଜ ବଢିଗଲା, ସେତେବେଳେ ଏଇସବୁ କିଛି ନଥିଲା, ଷ୍ଟୁଡିଓ ଥିବ ପଛପଟେ ରେକର୍ଡିଂ, ଯାଇକି ପଛପଟେ କେତେ ବାଟ ବୁଲିକିରି ଭିତରକୁ ଗଲେ ଏଇଠିକି ଏଇଠିକି ରୁମ, ଏବେ ସବୁ ଆମର ଅଫିସର ମାନଙ୍କ ସମସ୍ତଙ୍କ କେତେ ଡ୍ୟୁଟି ରୁମ୍ କେମିତି ହେଇଛି, ଏ ଛୋଟ ଛୋଟ ରୁମ୍ ଭିତରେ ଏମିତି କୋଠି କୋଠି ହେଇକି ବସିବ, ସେ ମଝିରେ ଏମିତି ଗୋଟେ ଝରକାଟେ ହେଇଥିବ, ଏଇ ମାନେ ଦି ଚାକଣ୍ଡ ଇଏରେ ଗୋଟେ ଗ୍ୟାପ୍ ଥିବ, ଏପଟେ ଉର୍ବଶୀ ଯୋଶୀ ବସିଥିବେ, ସେପଟେ ଶ୍ରୀକାନ୍ତ ଦାସ ବସିଥିବେ, ଇଲୋପା ଏ ଦେଖିଲୁ ଟିକେ କଣ ହେଲା ସେଇଟା, ସେ ସୁଧାର କାଇଁ ଚେକ୍ଟା ହେଇନି, ମାନେ ବୁଲିକି ଯିବା ନାହିଁ, ଏ ଗୋଟେ ଗୋଟେ ରୁମ୍ ହାର୍ଡଲି 3-4 ଫୁଟରେ 3-4 ଫୁଟ 5 ଫୁଟ ହେଇଥିବ, ତେଣୁ ମୋର ସେ ଚେକ୍ଟା ହେଲାନି, ଡେରି ହେଲା, ପିଲା ଥିଲି ମାନେ ଜଷ୍ଟ ଆଇଏ ପାଠ ପଢୁଥିଲି, ଭୁବନେଶ୍ୱର ଆସିଥିଲି, ସେଠୁ ମତେ ସେ ଡ୍ୟୁଟି ସର୍କଲ ମାରିଲୁ, ତୋ ଚେକ୍ ହେଇନି, ଯା ପଛପଟେ ବୁଝିବୁ, ମୁଁ ହେଠୁ ଆସିଲି, ମତେ ଯେମିତି ଦେଖିଦେଲେ ସେଠି ମୁଁ ଯୋଉ ଖୋଜି ଖୋଜି ଗୋଟେ ରୁମ୍କୁ ଆସିଲା ବେଳକୁ ସେଠି ବୀଣା ଦେବୀ ବସିଛନ୍ତି, ଉର୍ବଶୀ ଯୋଶୀ ବସିଛନ୍ତି, ଶ୍ରୀକାନ୍ତ ଦାସ ବସିଛନ୍ତି, ବରାହ ମହାନ୍ତି ବସିଛନ୍ତି, ନୟନ କିଶୋର ମହାନ୍ତି ଦେବ, ଟିକେ ସେନ୍ ଥିଲେ, ତପନ କୁମାର ସେନ୍ ଥିଲେ, 4-5 ଜଣ ସେ ରୁମ୍ରେ ଖୁନ୍ଦି ହେଇକି ବସିଛନ୍ତି, ଲଞ୍ଚ ଟାଇମ୍ଟା ଥିଲା ବୋଧେ, ସବୁ ଏକାଠି ହେଇଛନ୍ତି, ମତେ ଯେମିତି ବୀଣା ଦେବୀ ଦେଖିଦେଲେ, ବୀଣା ଦେବୀ ମତେ ବହୁତ ଭଲ ପାଆନ୍ତି, ଆରେ ଇଏ ତ ଆପ୍ଲାଏ କରିଦେଲେ ହେଇଯିବ, ହେ ନେଲୁ ତୁ ବି ଆପ୍ଲାଏ କରିଦେ, ମୁଁ କହିଲି କଣ ନା ତୁ ଏମିତି ପାଠ ପଢୁଛୁ ପରା, ମୁଁ କହିଲି ହଁ ପାଠ ପଢୁଛି, ଏବେ ପାସ୍ କରିଛି, ନା ଏଇଟା କର କର ଆପ୍ଲାଏ କର ଓଡ଼ିଆରେ, ମୁଁ କହିଲି ହଁ ଏ ଓଡ଼ିଆରେ ବାହାରିଛି ସ୍ପୋକନ୍ ୱାର୍ଡ UPSC ର, ତୁ ଆପ୍ଲାଏ କର, ମୁଁ କହିଲି ସେ ସ୍ପେକ୍ସ ମାନେ କଣ, ହସି ସମସ୍ତେ କହିଲେ, ମୁଁ କଣ, ମୁଁ କହିଲି ବୀଣା ନାନୀ, ସିଏ କଣ, ମୁଁ କହିଲି ଇଲୁଅପା, ଆଉ ସିଏ ଆଉ କିଏ ବସିଥିଲେ, ମୁଁ କହିଲି ବରା ସାର, ଏମିତି କହିଲେ ହସି ହସି ସମସ୍ତେ କହିଲେ, କହିଲେ ବାହାରକୁ ଯା, ବାହାରକୁ ଯାଇକି ଦେଖ ବାହାରେ କଣ ଲେଖା ହେଇଛି, ମୋର ଦେଖିଲା ବେଳକୁ ମୁଁ କଣ କରେ, ମୁଁ କହିଲି ଆପଣ ଓମେନ୍ସ ପ୍ରୋଗ୍ରାମ କରନ୍ତି, ଇଲୁଅପା କହିଲେ ମୁଁ କଣ କରେ, ଆପଣ ଡ୍ରାମା କରନ୍ତି, ଗୀତନାଟ୍ୟ କରନ୍ତି, ମୁଁ ତାଙ୍କ ସବୁ ଗୀତନାଟ୍ୟରେ ମୁଁ ତାଙ୍କ ଭଏସ୍ରେ ମୁଁ ଗୀତ, ଲେଖା ହେଇଛି ଉର୍ବଶୀ ଯୋଶୀ ପ୍ରୋଗ୍ରାମ ହେଇଛି, ତାପରେ ଲେଖିଛି ବୀଣା ଦେବୀ ପ୍ରଡ୍ୟୁସର, ମୁଁ କହିଲି ପ୍ରଡ୍ୟୁସର କଣ, ପେକ୍ସ କଣ, ତାପରେ ବୁଝେଇଲେ, ସେଠୁ କହିଲେ ଏଇଟା ପ୍ରୋଗ୍ରାମ ଏଜୁଟ ପୋଷ୍ଟ ବାହାରିଛି, ଓଡ଼ିଆରେ 3ଟି ପୋଷ୍ଟ ବାହାରିଛି, ତୁ ଆପ୍ଲାଏ କର, ମୁଁ କହିଲି ମୁଁ କିଛି ଜାଣିନି, ଦିଲ୍ଲୀରେ ଯାଇକି ଇଣ୍ଟରଭ୍ୟୁ ଦେବି, UPSC ରେ ଇଣ୍ଟରଭ୍ୟୁ ଦେବି, ମୁଁ କିଛି ଜାଣିନି, ଏଠୁ ସେତେବେଳେ ଆକାଶବାଣୀ ଜର୍ନାଲ ଆସୁଥାଏ, ଯୋଉ ଇଲୋପା ସାଙ୍ଗେ ସାଙ୍ଗେ ସେ ସାଇଡ୍ରେ ଥିଲା ତାଙ୍କର ଆକାଶବାଣୀ ଜର୍ନାଲ, ଥାକେ ହବ 50 କି 100, ବହୁତ ଭାଲ୍ୟୁଏବୁଲ ଲେଖା ତାରେ, ଆଉ ସବୁ ଷ୍ଟେସନର ସବୁ ପ୍ରୋଗ୍ରାମ ସେଡ୍ୟୁଲ ପୁରା କ୍ୱାର୍ଟରଲି ସବୁ ତା ଭିତରେ ଭର୍ତ୍ତି ହେଇଥିବ, ମତେ ଏଠୁ ଦେଇଦେଲେ, କହିଲେ ଏଇଟାକୁ ପଢେ ତୁ ପୁରା ସବୁ ଜାଣିଦବୁ, ପରେ ଏଠୁ ଗଲି ଇଣ୍ଟରଭ୍ୟୁ ଦେଲି, ତା ତ ପରବର୍ତ୍ତୀ କାଳରେ ଜଏନ୍ କଲି।
1: କେତେ ମସିହାର କଥା
0: ଏ ଯୋଉ ଇଣ୍ଟରଭ୍ୟୁ ଆପ୍ଲିକେସନ ଏଗୁଡା ଦେବାଟା ପ୍ରୋସେସ ଆରମ୍ଭ ହେଇଯାଇଥିଲା 78-79 ଭିତରେ ବୋଧେ, ମୁଁ ଯେତେବେଳେ ବାହା ବି ସାରିଥିଲି, ମୁଁ ତ ପାଠ ପଢୁଥିଲି।

0: ଯାଇଥିଲି ମାନେ ମୁଁ 77ରେ ଓଡ଼ିଆରେ ଏମ୍ଏ କଲି, ମୋର ବାହାଘର ହେଇଗଲାଣି ତା ଆଗରୁ, ତେଣୁ ବାହା ହେଇଯାଇଥିଲି। ମୋ ହଜବେଣ୍ଡ ଯେତେବେଳକୁ ଥାନ୍ତି ବୋଧେ ଜଗତସିଂହପୁର କି ପାଟନାଗଡ଼ କୋଠି ଗୋଟେ ଏସ୍ଡିଜେଏମ୍ ଥାନ୍ତି, ସେ କହିଲେ ମୁଁ ତ ଛୁଟି ନାହିଁ ମୁଁ ଯାଇପାରିବିନି, ସେ ଯଦି ଯିବାକୁ ଚାହୁଁଛି ଯାଉ। ବାପାଙ୍କ ସାଙ୍ଗରେ ଯାଇଥିଲି, ରହିବାକୁ ଜାଗା ନାହିଁ, ରିଜର୍ଭେସନ ନାହିଁ, ପଡି ଉଠିକି ଟ୍ରେନ୍ରେ ଗଲୁ। ବାଇଚାନ୍ସ ସେଇଠି ଦେଖା ହେଇଗଲା ଯୋଉ ତେଜେଶ୍ୱର ରାଓ ବୋଲି ଜଣେ ଏଠି ଏସ୍ସିବିର ପ୍ରଫେସର ଥିଲେ, ଅର୍ଥୋପେଡିକ୍ସ ନା କହୁଥିଲେ ଗୋଟେ, ସେ ମୋ ବାପାଙ୍କର କ୍ଲାସମେଟ, ସେ ଡାକିଲେ ତାଙ୍କ ରୁମ୍ରେ ରହିଲୁ। ତାପରେ ଇଣ୍ଟରଭ୍ୟୁ ଦେଲୁ। ଇଣ୍ଟରଭ୍ୟୁ ସବୁ ଯୋଉ ପିଲା ଆସିଥାନ୍ତି କେତେ ଷ୍ଟେଟ୍ରୁ ଆସିଥାନ୍ତି ନା, ବହୁତ କ୍ୱେଶ୍ଚିନ୍ ପଚରା ହଉଥିଲା। ମୁଁ କହିଲି ଏଗୁଡ଼ା ତ ମୁଁ କିଛି ଜାଣିପାରିବିନି, ଦେଖିବ ଜଗନ୍ନାଥ ଜୟ ଜଗନ୍ନାଥ ସବୁଠି ଜୟ ଜଗନ୍ନାଥ। ଫାର୍ଷ୍ଟ କ୍ୱେଶ୍ଚିନ୍ ଥିଲା ତମେ ତ ଗୀତ ଗାଉଛୁ, ଏଇ ଚାକିରି ପୁଣି କାହିଁ କରିବାକୁ ଆସିବ? ମୁଁ କହିଲି ନାଇଁ ମୁଁ ଚାକିରି କରିବାର ନାହିଁ ଯେ, ଆକାଶବାଣୀ ପ୍ରତି ମୋର ଦୁର୍ବଳତା ଅଛି। ସମସ୍ତଙ୍କ ଇଣ୍ଟରଭ୍ୟୁ 15-20 ମିନିଟ, ମୋ ଇଣ୍ଟରଭ୍ୟୁ ପାଖାପାଖି 45 ମିନିଟ ଉପରେ। ହେଠୁ କହିଲି ତମେ କଣ PhD କରୁଛ ପ୍ରମାଣିତ କର। ମୁଁ କହିଲି ଓଡ଼ିଶାର ସଙ୍ଗୀତଟା ହଉଛି ସ୍ୱତନ୍ତ୍ର, ଆମର ରାଗ ରାଗିଣୀ ଆମର ଶତାଧିକ, ମୋର ଦେନ୍ 100 ରାଗ ସାଣ୍ଡ ରାଗିଣୀ ରହିଛି। ମେଡିଆ ବିଲ୍ ଓଡ଼ିଶା ୱାଜ୍ ରିଚ୍ ଇନ୍ ମ୍ୟୁଜିକ୍, ଆମର ସାହିତ୍ୟ ସଙ୍ଗୀତ ମିଶିକିରି ହିଁ ଆମର ଗୋଟେ ପରମ୍ପରା ସ୍ୱତନ୍ତ୍ର ରହିଛି।
1: ଡକ୍ଟର ମିଶ୍ର, ଆପଣଙ୍କ ସହିତ କଥା ହେଉ ହେଉ ଆପଣଙ୍କ ସ୍ମୃତି ସବୁ ଶୁଣୁ ଶୁଣୁ ଆ ଭିତରେ ସମୟ ହେଇଗଲାଣି ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାକୁ। ତେବେ ଆମର କଥାବାର୍ତ୍ତା ଜାରି ରହିବ ଆସନ୍ତା ଥରକୁ, ପୁଣି ସ୍ମୃତିର ପାହାଚର ଆଉ ଏକ ଅଧ୍ୟାୟରେ।

ସାକ୍ଷାତକାରର ପ୍ରଥମ ଭାଗ ଏହାର ଦ୍ୱିତୀୟ ଭାଗ ଶୁଣିବେ ଆସନ୍ତା ରବିବାର 17 ତାରିଖ ଅପରାହ୍ନ 5 ସମୟରେ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ସ୍କୃତିର ପାହାଚ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଜାଣିଲ ପ୍ରତୀକ୍ଷା, ଦାଦା ସେତେବେଳକୁ ଟାକ ପକେଇଲେଣି ବାରିଆଡୁ, ଦୋଳି ବନ୍ଧା ସରିଲାଣି, ଆମେ ଖୁସିରେ ଦୌଡି ଯାଉ ଯାଉ। ଛାଡ଼,
1: କଣ ହେଲା କି?
0: କଣ ଆଉ ହବ, ଏଇ ବର୍ଷ ଭାରି ଅମାନିଆ। ଏତେ ଦିନ ହେଲା ଖୋଜୁଥିଲେ, ଖାଲି ଅବେଳାରେ ଅଦିନିଆ ଆସିବ, ଆଉ ଆଜି ତାର ଏଇ ଏତିକି ବେଳେ ଆସିବାର ଥିଲା।
1: ଆରେ ଆରେ, ଆଉ କଣ ଆସନ୍ତାନି କି? ମାଟିର ଏତେ ଦିନର ଅପେକ୍ଷା, ଏଇ ରଜ ପର୍ବ ପରା ସାଙ୍ଗରେ କଳାହାଣ୍ଡିଆ ମେଘ ନେଇକି ଆସେ। ମାଟି ଆଜି ଏତେ ଦିନ ପରେ ପାଇଛି ତାର ପ୍ରିୟକୁ।
0: ହଁ ପ୍ରତୀକ୍ଷା, ମୁଁ କଣ ବୁଝୁନି କି, ସେ ଦଗାଦିଆ କଳା ବାଦଲକୁ ମୁଁ ବି ଚାହିଁ ବସିଥିଲି। ହେଇଟି ବୋଉ ଏପଟେ ମୁଆ ପିଠା ବସେଇଲା, ମତେ ପୋଡ଼ ପିଠା ଖାଇବାକୁ ଡାକୁ ଡାକୁ ମୁଁ ଧାଇଁଛି ବର୍ଷାରେ ଆସି ଆସି।
1: ହଁ, ତୁମେ ଆଜି ନୂଆ ଶାଢୀ ପିନ୍ଧିକି ଭିଜିଲ, ଏଇଥିପାଇଁ ତୁମ ଥଣ୍ଡା ଜମା ଭଲ ହଉନି।
0: କଣ କରିଥାନ୍ତି ଯେ, ଆଉ କଣ ରହିଗଲା, ସେତେବେଳକୁ ଦୂରରୁ ରଜ ଗୀତ ଶୁଭିଲାଣି ପରା।

0: ଆଉ ପ୍ରୀତି, ତମେ ତ ଆଜି ଭାରି ବାସୁଚ। କଥା କଣ, ଏଇ ମଲ୍ଲିଗଜରାଟା କାହିଁକି ମତେ ଉପହାର ଭଳି ବାସୁଚି? ଚାନ୍ଦରେ କଳଙ୍କ ଚିହ୍ନ, ନବ ଯୌବନୀ କିଆଁ ଗୁମାନ ଲୋ, ଆସିଲେଣି ଜୀବଧନ।
1: ଏହେ ପ୍ରତୀକ୍ଷା, ତୁମେ ଜମ ଭଲ ନୁହଁ, ଏସବୁ କଣ ଏମିତି କୁହାଯାଏ?
0: ଆଉ କେମିତି କୁହାଯାଏ?
1: ପଣସ ପାଚିଲା ବନେ, ବନ ପଡିଗଲେ ଦୁନିଆ ଜାଣିଲୁ, ମନ କଥା କିଏ ଜାଣେ?
0: କାହିଁ, କଣ ହେଲା କି? ଉଡିଲା ଶୁଆ ନାହାକା, ଦୋଳି ଡାକି ଆଜି ଲାଗୁଛି ଏକା ଲୋ, କାହା ବି ନା ଏକା ଏକା।
1: ତମେ କଣ ପ୍ରତୀକ୍ଷା, ସବୁ ଜାଣିକି ଏମିତି ଅଜଣା ଚଉଳ ଭାତ ଖାଇବ? ଶଙ୍ଖ ମଲମଲ ଗିନା, ଦରଦ ଜାଣେଟି ଦରଦୀ ସିନା ଲୋ, ବଣିଆ ଚିହ୍ନଟି ସୁନା। ତମେ ପରା ମୋର ଦରଦୀ ବନ୍ଧୁ, ତମକୁ କିଏ ବା ଅଛପା?
0: ଓହୋ, ମୁଁ କଣ ମନା କଲି? ହଁ ପ୍ରୀତି, ତମର ବା ଦୋଷ କଣ? ଏଇ ରଜରେ ତ ଆରମ୍ଭ ହୁଏ ମୌସୁମୀର ଅଭିସାର, ପ୍ରେମର ଋତୁଟା ଆସି ଦରଜା ଖଟ୍ ଖଟ୍ କଲାଣି ପରା।
1: ଧେତ୍, ପୁଣି ତମର ସେଇ କଥା?
0: ଆଉ ନୁହଁ ତ, ଆଜି ଋତୁ ବଦଳିଗଲା, କାଲି ମାସ ବଦଳିଯିବ, ଜ୍ୟେଷ୍ଠ ସରି ଆଷାଢ଼ ଆରମ୍ଭ ହେବ। ଆଉ ଉଦୁଦିଆ ଖରାବେଳିଆ ମନଟା ପ୍ରୀତିର ବର୍ଷାରେ ଟିକେ ଓଦା ହୁଅନ୍ତାନି କି?
1: ଓହୋ ପ୍ରତୀକ୍ଷା, ତମେ କି ଦୁଷ୍ଟ! ହଉ ହେଲା, ଏଇ ନିଅ, ଭାଉଜ ମୋ ହାତରେ ଏଇ ପାନ ଦେଇଥିଲେ, କହିଥିଲେ ତମ ସଖୀଙ୍କୁ କହିବ ଭଲରେ ଓଠଟା ରଙ୍ଗେଇ ଦେବେ।
0: ଆଚ୍ଛା, ମିଠା ପାନ ତ?
1: ହଁ ହଁ, ତମର ଗୁଆ ପଡିବନି ଭାଉଜ ଜାଣିଛନ୍ତି, ୟାକୁ ଖାଅ, ଆଉ ଟିକେ ଚୁପ୍ ରୁହ ଭଲା।
0: କି କଥା ପ୍ରୀତି, ଆଜି ଭଳି ଦିନରେ କଣ ଆମେ ଚୁପ୍ ରହିବା? ଆଜି ତ ହସିବା, ଗାଇବା ଆଉ ଖୁସି ବାଣ୍ଟିବା ଆମ ଶ୍ରୋତାବନ୍ଧୁମାନଙ୍କ ସହିତ। ଶ୍ରୋତାବନ୍ଧୁମାନେ ପରା ଚାହିଁ ବସିଛନ୍ତି।
1: ହଁ ପ୍ରତୀକ୍ଷା, ମୋର କଣ ମନେ ନାହିଁ କି ଆଜି ତ ଆମ୍ବ, ପଣସ, ଆରିସା, କାକରା, ମୁଆ ପିଠା ଆଉ ପୋଡ଼ ପିଠାରେ ଘର ଘର ବାସୁଥିବ। ନାଗଟ ଶ୍ରୋତା ବନ୍ଧୁ, ପେଟ ଆଉ ମନ ଭରିକି ଖାଇଛନ୍ତି ତ?
0: ହଁ ବନ୍ଧୁ, ଦିନ ତମାମ ତ ଖୁବ୍ ଦୋଳି ଖେଳା ହେଇଥିବ, ଆଉ ତାସ୍ କି ଲୁଡୋର ବାଜି ପଡିଲାଣି କି ନାହିଁ? ବାଗୁଡ଼ି ଖେଳଟା ନିଶ୍ଚୟ ଜମି ଯାଇଥିବ ତ?
1: ଆଉ ସନ୍ଧ୍ୟା ହେଲା ବେଳକୁ ତୋଟା ଉହାଡ଼ରୁ ଗୀତ ଶୁଭିଥିବ, ଧୀରେ ଧୀରେ ଚାଲେ ହାତୀ, ଥୟ ନ ହେଉଛି କେବାଏ ଛାତି ଲୋ, ଥକା ଦୋଳି ହେଲା ରାତି।
0: ହଁ ବନ୍ଧୁ, ମୌସୁମୀର ଆଗମନକୁ ସ୍ୱାଗତ କରୁଥିବା ଓଡ଼ିଶାର ଗଣପର୍ବ ଏବଂ କୃଷି ପ୍ରଧାନ ପର୍ବ ରଜ ମହୋତ୍ସବର ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଶା କରୁଛୁ ଆପଣ ମନ ଖୁସିରେ ରଜ ପର୍ବକୁ ପାଳୁଥିବେ, ହସ ଖୁସି ଆଉ ମୌଜର ଆସରରେ ଆପଣଙ୍କ ଚାରିପାଖ ପୁରୀ ଉଠୁଥିବ।
1: ବିଦେଶୀ ବନ୍ଧୁ ସହୋଦରଙ୍କ ଘର ଲେଉଟାଣିରେ, ଘରେ ଘରେ କୁଣିଆଙ୍କ ଗହଳିରେ, ଦାଣ୍ଡ ଚୌକାଠ ଆଉ ବାଡ଼ି ଗଛରେ ବନ୍ଧା ଦୋଳି ଖେଳର ଆମୋଦରେ, ରଜ ପାନ ଆଉ ପିଠା ମିଠାର ବାସ୍ନାରେ, ରଜର ଧୀମା ଧୀମା ବର୍ଷା ଆଉ ଥଣ୍ଡା ପବନରେ ଆପଣମାନେ ନିଶ୍ଚୟ ଖୁବ୍ ଉପଭୋଗ କରୁଥିବେ ଆଜିର ଏଇ ପହିଲି ରଜକୁ। ତେବେ ଆଜିର ଏଇ ଖୁସିର ବାତାବରଣ ଭିତରେ ଆଉ ଟିକିଏ ରଙ୍ଗ ଲଗେଇଦେବା।
0: ହଁ ପ୍ରୀତି, ଆଉ ଖୋଲିବା ଆମ ରଙ୍ଗୀନ ଚିଠିର ପସରା, ଦେଖିବା ପୂର୍ବ ସପ୍ତାହ ଗୁଡ଼ିକରେ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ କଣ କଣ ମତାମତ ରଖିଛନ୍ତି ଆମ ଶ୍ରୋତା ବନ୍ଧୁମାନେ।
1: ତେବେ କାର୍ଯ୍ୟକ୍ରମର ଧାରା ଆଗକୁ ବଢ଼େଇବା ଆଉ ଦେଖିବା ପ୍ରତୀକ୍ଷା, ଆଜିର କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆମକୁ କିଏ ଏବଂ କେଉଁଠାରୁ ପଠାଇଛନ୍ତି?
0: ଆଜି କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆମକୁ ଲେଖି ପଠାଇଛନ୍ତି ଦିବ୍ୟଲୋଚନ ଭାରିମଲ, ମୋଟା ଜଙ୍କିଆ ଖୋର୍ଦ୍ଧାରୁ।
1: ଆମ ଚିର ପରିଚିତ ଶ୍ରୋତା ଦିବ୍ୟଲୋଚନ ଭାଇଙ୍କୁ ଆଜିର ସମ୍ପର୍କ ସନ୍ଧ୍ୟାକୁ ସାଦରେ ସ୍ୱାଗତ। ଆଶା କରୁଛୁ ଭାଇ, ଆଜିର ଏଇ ଉତ୍ସବ ମୁଖର ଦିନଟି ଆପଣଙ୍କର ଭଲରେ କଟିଥିବ।
0: ହଁ ପ୍ରୀତି, ଆଜି ତ ପହିଲି ରଜ, ଆଉ ସେଇ ଉପଲକ୍ଷେ ଦିବ୍ୟ ଭାଇ ଆମ ସମ୍ପର୍କ ଅଗଣାକୁ ରଜ ଉପରେ ଗୀତି କବିତାଟି ପଠାଇଛନ୍ତି। ଏକଦମ ପାରମ୍ପରିକ ରଜ ଗୀତ ପରି ହୋଇଛି ତାଙ୍କ କବିତାଟି।
1: ଆଚ୍ଛା, ତାହେଲେ ତ ଆମେ ନିଶ୍ଚୟ ପଢିବା। ଆଜିର କାର୍ଯ୍ୟକ୍ରମକୁ ଦିବ୍ୟରଞ୍ଜନ ଭାଇଙ୍କର ସୁନ୍ଦର କବିତାରୁ ଆରମ୍ଭ କରିବା। ଶ୍ରୋତା ବନ୍ଧୁ, ଆପଣଙ୍କ ଉଦ୍ଦେଶ୍ୟରେ ତାଙ୍କର ଏହି କବିତାର ଶୀର୍ଷକ ରହିଛି ଆସିଛି ପହିଲି ରଜ। ଆଜି ତ ପହିଲି ରଜ, ଝିଅ ପିଲାମାନେ ହେଲେଣି ସଜ, ଆସ କରିବା ମଉଜ, ବଣ ଜଙ୍ଗଲକୁ ଛାଡ଼ି ଗଜ ଆସୁଛନ୍ତି ଗ୍ରାମକୁ ମାଡ଼ି, ଶୁଭୁ ନାହିଁ ତାଙ୍କ ରଡ଼ି, ବର ଡାଳେ ବାନ୍ଧି ଦୋଳି, ଦୋଳି ଖେଳିଲେଣି ସକାଳ ବାଳି, ଦେଉଛନ୍ତି ହୁଳହୁଳି, ପାଦରେ ଅଳତା ଗାର, ହାତରେ ମେହେନ୍ଦି କେଡ଼େ ସୁନ୍ଦର,

0: ଆଖିରେ କଜଳ ଧାର ଗାଇ ରଜତୋଳି ଗୀତ ଡାକୁଛନ୍ତି ଆସ ଆସ ସଙ୍ଗାତ ଦେଖିଯିବା ରଜଜାତ ରଜ ପଡ଼ିଆକୁ ଯିବା ଲସି ସର୍ବତ ଦହି ପିଇବା ପିଠା ମିଠା ଖାଉଥିବା ଦିନରେ ହେବ ଯାତରା ରାତିରେ ଏଠାରେ ହେବ ଅପେରା ଦେଖୁଥିବା ରାତି ସାରା
1: ଆରେ ବା ଦିବ୍ୟ ଭାଇ ଆପଣଙ୍କର ରଜ ମଉଜ କବିତାଟି ଏକଦମ ମନକୁ ଛୁଇଁଗଲା ଆମ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଖୁବ୍ ସୁନ୍ଦର ଲାଗିଥିବ
0: ତେବେ ଦେଖିବା ପ୍ରତୀକ୍ଷା ତାଙ୍କ ମତାମତର ଚିଠିରେ କଣ ଲେଖାହୋଇଛି
1: ପ୍ରତିଥର ଭଳି ଏଥର ମଧ୍ୟ ଦିବ୍ୟଲୋଚନ ଭାଇଙ୍କ ସମେତ ପ୍ରମିଳା ଭାରିମଲ୍ଲ ରାମ ନାରାୟଣ କୃଷ୍ଣ ନାରାୟଣ ସୂର୍ଯ୍ୟ ନାରାୟଣ ସ୍ୱାଗତିକା ଶୀଲା ସୌମ୍ୟା ଅଙ୍କିତ ରୋଜି ରମେଶ ଏବଂ ଶୁଭ ଏମାନେ ସମସ୍ତେ ମିଶି ଆମକୁ ରଜ ପର୍ବର ଅଭିନନ୍ଦନ ଜଣାଇବା ସହିତ ନିଜର ମତାମତ ଲେଖିଛନ୍ତି
0: ନିଶ୍ଚିତ ଭାବେ ଆମେ ଆମର ପ୍ରିୟ ଶ୍ରୋତା ଭାଇ ଏବଂ ଭଉଣୀ ସମସ୍ତଙ୍କୁ ସ୍ୱାଗତ କରିବା ଆଗକୁ ଚିଠିଟି ପଢ଼ିନିଅ ପ୍ରତୀକ୍ଷା
1: କାର୍ଯ୍ୟକ୍ରମ ସମ୍ବନ୍ଧରେ ଲେଖିଛନ୍ତି ଯେ ଅନ୍ୱେଷା କାର୍ଯ୍ୟକ୍ରମରେ ଅନିନ୍ଦିତା ମହାରଣାଙ୍କ ଆଲୋଚନା ସହିତ ବିଜ୍ଞାନ ବିଚିତ୍ରା ଏବଂ ଖେଳ ଖବର ତାଙ୍କୁ ଖୁବ୍ ଭଲ ଲାଗିଥିଲା ପରେ ପରେ ସୃଜନୀରେ ଶୁଭଶ୍ରୀ ବିଶ୍ୱାଳଙ୍କ ଆଲୋଚନା ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗ ଏବଂ ତୃପ୍ତି ରଞ୍ଜନ ସାହୁଙ୍କ ଗଳ୍ପ ପଥିକର ପ୍ରଶ୍ନ ତାଙ୍କୁ ବିମୋହିତ କରିଥିଲା ଏଥିସହିତ ଶ୍ରୋତାମାନଙ୍କ କଲମରୁ ସୁନ୍ଦର ସୁନ୍ଦର କବିତାଗୁଡ଼ିକୁ ସେମାନେ ପ୍ରଶଂସା ଲେଖିଛନ୍ତି ଏବଂ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ସେହିପରି ପ୍ରତିକ୍ରିୟାରେ ଶ୍ରୋତା ଏବଂ ଉପସ୍ଥାପିକାଙ୍କର ପରିବେଶ ସମ୍ବନ୍ଧୀୟ ମନ୍ତବ୍ୟ ଖୁବ୍ ଉପଯୋଗୀ ହୋଇପାରିଲା ବୋଲି ମତ ଦେଇଛନ୍ତି ମହ୍ଲାରରେ ଗୀତିକଥା ଏବଂ କ୍ୟାମ୍ପସ୍ ବିଚିତ୍ରା ଉଭୟ କାର୍ଯ୍ୟକ୍ରମକୁ ସେମାନେ ଖୁବ୍ ଉପଭୋଗ କରିଛନ୍ତି ଏବଂ ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି ଶେଷରେ ନୂଆ ନୂଆ ନାଟକ ଏବଂ ଗାଁରୁ ଯୁବବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରଚାର କରିବାକୁ ଅନୁରୋଧ କରି ଚିଠିଟି ଇତି କରିଛନ୍ତି
0: ପ୍ରଥମତଃ ଦିବ୍ୟ ଭାଇ ପୁଣିଥରେ ଆପଣଙ୍କ ସୁନ୍ଦର କବିତା ପାଇଁ ଆପଣଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଏବଂ ଆପଣଙ୍କ ସହିତ ଥିବା ଅନ୍ୟ ଶ୍ରୋତା ଭାଇ ଏବଂ ଭଉଣୀମାନଙ୍କୁ ହୃଦୟରୁ ଶୁଭେଚ୍ଛା ମଧ୍ୟ ଜଣାଉଛୁ ଆପଣମାନେ ସମସ୍ତେ ଏତେ ମନ ଧ୍ୟାନ ଦେଇକି ଆମର କାର୍ଯ୍ୟକ୍ରମ ଶୁଣିବା ଆମ ପାଇଁ ଯେତିକି ବଡ଼ ସୌଭାଗ୍ୟର ବିଷୟ ତାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏହି ମତାମତର ଚିଠିଟି ଏତେ ଭଲ ପାଇବା ଆମକୁ ଦେଉଥିବାରୁ ଆମେ ଆପଣଙ୍କ ପାଖରେ କୃତଜ୍ଞ ଆଶା କରୁଛୁ ଆପଣଙ୍କ ଚିଠି ଏମିତି ଯୁବବାଣୀରେ ଆମେ ପଢୁଥିବୁ ଏବଂ ଆପଣଙ୍କ ସହିତ ଆମର ସମ୍ପର୍କ ବଜାୟ ରହିଥିବ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ
1: ପ୍ରୀତି ପରବର୍ତ୍ତୀ ଚିଠିର ଧାରାରେ ଆମ ହାତରେ ଯେଉଁ ଚିଠିଟି ଆସି ପହଞ୍ଚିଛି ତାକୁ ପଠାଇଛନ୍ତି ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ
0: ବୁଲୁ ଭାଇ ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ ଅଗଣାକୁ ଆଶା କରୁଛି ଭାଇ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବ ଏବଂ ଆଜିର ଏହି ଉତ୍ସବ ମୁଖର ସନ୍ଧ୍ୟାକୁ ଆପଣ ଖୁବ୍ ଉପଭୋଗ କରୁଥିବେ ଦେଖିବା ପ୍ରତୀକ୍ଷା ତାଙ୍କ ଚିଠିରେ ଭାଇ କଣ ଲେଖି ପଠାଇଛନ୍ତି
1: ପ୍ରୀତି କାର୍ଯ୍ୟକ୍ରମ ସମ୍ବନ୍ଧରେ ଭାଇ ଲେଖିଛନ୍ତି ମେ ମାସ 6 ତାରିଖରେ ପ୍ରଚାର କରାଯାଇଥିବା ବିବିଧ କାର୍ଯ୍ୟକ୍ରମରେ ଉପସ୍ଥାପିକା ବିଶ୍ୱଜିତ ଅପା ଓ ତେଜସ୍ୱିନୀ ଅପାଙ୍କର ନିଶା ଓ ଦୁର୍ଘଟଣା ଉପରେ ଉପସ୍ଥାପନା ଖୁବ୍ ଭଲ ଥିଲା ପରେ ପରେ ପ୍ରତିକ୍ରିୟା ସ୍ତମ୍ଭରେ ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ଅସମ୍ଭବ ଏହି ଉପରେ ଶ୍ରୋତାମାନଙ୍କର ମତାମତ ଭାଇଙ୍କୁ ଖୁବ୍ ଭଲ ଲାଗିଥିଲା ସେଥିପାଇଁ ସେ ଉପସ୍ଥାପିକା 2 ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେହିପରି ଭାବେ ମେ ମାସ 20 ତାରିଖରେ ପ୍ରଚାର କରାଯାଇଥିବା ଆଇନା କାର୍ଯ୍ୟକ୍ରମରେ ନାଟକ ମଝି ଦରିଆରେ ସ୍ୱପ୍ନ ତାଙ୍କୁ ଖୁବ୍ ଭଲ ଲାଗିଥିଲା ସେଥିପାଇଁ ସେ ଉପସ୍ଥାପିକା ସ୍ୱାତି ଅପା ଓ ତେଜସ୍ୱିନୀ ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଏଥିସହିତ ନାଟକ ସହିତ ଯୋଡ଼ି ହୋଇଥିବା ସମସ୍ତ କଳାକାରମାନଙ୍କୁ ଭାଇ ସାଧୁବାଦ ଜଣାଇଛନ୍ତି ପରେ ପରେ ଭାଇ ଲେଖିଛନ୍ତି ମେ ମାସ 24 ତାରିଖରେ ପ୍ରଚାର କରାଯାଇଥିବା ସମ୍ପର୍କ କାର୍ଯ୍ୟକ୍ରମରେ ଶ୍ରୀ ଅପା ଓ ସ୍ୱାତି ଅପାଙ୍କ ଉପସ୍ଥାପନା ଶୈଳୀ ଭାଇଙ୍କୁ ବହୁତ ଭଲ ଲାଗିଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନଙ୍କର ପ୍ରଶ୍ନ ଅଭିଯୋଗ ଓ ମତାମତର ଚିଠିଗୁଡ଼ିକୁ ଅପାମାନେ ଖୁବ୍ ସୁନ୍ଦର ଭାବରେ ପାଠ କରିବା ସହିତ ସନ୍ତୋଷଜନକ ଉତ୍ତର ଦେଇଥିଲେ ବୋଲି ଭାଇ ଲେଖିଛନ୍ତି ସେଥିପାଇଁ ସେ ଅପାମାନଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି
0: ବୁଲୁ ଭାଇ ପୁଣି ଥରେ ଆପଣଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଧ୍ୟାନ ଦେଇକି ଶୁଣୁଛନ୍ତି ଏବଂ ଆପଣଙ୍କୁ ଯେଉଁ ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି ଯେଉଁ କାର୍ଯ୍ୟକ୍ରମରେ ଆପଣଙ୍କ ଉପସ୍ଥାପନା ଭଲ ଲାଗୁଛି ତାହା ଆପଣ ସଠିକ୍ ଏବଂ ସ୍ୱଷ୍ଟ ଭାବରେ ଲେଖି ଆମକୁ ପଠାଉଛନ୍ତି ଆମେ ନିଶ୍ଚିତ ଯେ ଆଜିର କାର୍ଯ୍ୟକ୍ରମଟି ତେଜସ୍ୱିନୀ ଅପା ନିଶ୍ଚୟ ଶୁଣୁଥିବେ ବିଶେଷ କରି ଆପଣ ତେଜସ୍ୱିନୀ ଅପାଙ୍କର ଉପସ୍ଥାପନାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନିଶ୍ଚିତ ଭାବରେ ସେ ଆପଣଙ୍କର ଏହି ପ୍ରଶଂସା ପାଇକି ବହୁତ ଉତ୍ସାହିତ ହେବେ ଭାଇ ଆମର କାର୍ଯ୍ୟକ୍ରମ ଗୁଡ଼ିକୁ ଆପଣ ଏତେ ମନ ଧ୍ୟାନ ଦେଇକି ଶୁଣିବା ଦ୍ୱାରା ଏବଂ ଆମକୁ ମତାମତ ଲେଖିବା ଦ୍ୱାରା ହିଁ ଆମେ ଆପଣଙ୍କ ପାଖରୁ ପ୍ରେରଣା ପାଇଥାଉ ଯେ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ କିପରି ଭାବେ ଆମେ ସୁନ୍ଦର ଏବଂ ସାବଲୀଳ କରିପାରିବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଏତେ ସୁନ୍ଦର ଭାବରେ ନିଜର ମତାମତ ଆମକୁ ପ୍ରତିଟି ସପ୍ତାହରେ ଲେଖିକି ଦେଉଛନ୍ତି ଆଶା କରୁଛୁ ଭାଇ ଯେ ଆପଣ ଭଲରେ ଥିବେ ଆମ ସହିତ ଆଗକୁ ମଧ୍ୟ ଏମିତି ଯୋଡ଼ି ହୋଇ ରହିବେ ଆମକୁ ଚିଠି ଲେଖୁଥିବେ ଏହି ରଜ 3 ଦିନ ଆପଣଙ୍କ ପାଇଁ ସୁଖମୟ ହେଉ ଆପଣ ବହୁତ ବହୁତ ଉପଭୋଗ କରନ୍ତୁ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ବହୁତ ବହୁତ ଧନ୍ୟବାଦ
1: ପ୍ରୀତି ପରବର୍ତ୍ତୀ ଚିଠି।

0: ଆମ ପାଖକୁ ଲେଖି ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ, ଅରକପାଟଣା, ଆଠଗଡ଼, କଟକରୁ।
1: ନରେନ୍ଦ୍ର ଭାଇ, ଆପଣଙ୍କୁ ମଧ୍ୟ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ। ଆଶା କରୁଛି ଭାଇ ଆପଣ ସେଠାରେ ବହୁତ ଭଲରେ ଥିବେ। ଗଣପର୍ବ ରଜର ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଦେଖିବା ପ୍ରତୀକ୍ଷା ତାଙ୍କ ମତାମତର ଚିଠିରେ ଭାଇ ଆମ ପାଖକୁ କଣ ଲେଖି ପଠାଇଛନ୍ତି।
0: ପ୍ରୀତି, ଭାଇ ଯୁବବାଣୀ ସମ୍ପର୍କ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ତାଙ୍କର ସାଦରେ ନମସ୍କାର ଜଣାଇ ଚିଠିଟି ଆରମ୍ଭ କରିଛନ୍ତି। ଭାଇ ଲେଖିଛନ୍ତି, 4 ତାରିଖରେ ପ୍ରତିକ୍ରିୟା କାର୍ଯ୍ୟକ୍ରମଟି ସେ ଶୁଣିଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ପରିବେଶ ସୁରକ୍ଷାରେ ଯୁବପିଢ଼ିଙ୍କ ଦାୟିତ୍ୱ। ଏହା ତାଙ୍କୁ ବେଶ୍ ସମୟ ସାପେକ୍ଷ ଲାଗିଥିଲା। ଏଥିରେ ଶ୍ରୋତା ଭାଇ ଭଉଣୀମାନଙ୍କର ଫୋନ୍ରେ ଦିଆଯାଇଥିବା ମତାମତଗୁଡ଼ିକ ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିସହିତ ଉପସ୍ଥାପନା ଦାୟିତ୍ୱରେ ଥିବା ପ୍ରୀତି ଅପା ଓ ସ୍ୱୟଂପ୍ରଭା ଅପାଙ୍କୁ ଭାଇ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ଭାଇ ଲେଖିଛନ୍ତି, କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମଟି ମଧ୍ୟ ତାଙ୍କୁ ବେଶ୍ ଭଲ ଲାଗିଛି। ସେଥିପାଇଁ ସେ ଅନୁରୋଧ କରିଛନ୍ତି ଯେ ତାଙ୍କ ଅଞ୍ଚଳର ଆଠଗଡ଼ କଲେଜକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଉ। ଆଗକୁ ଭାଇ ଲେଖିଛନ୍ତି ଯେ କାର୍ଯ୍ୟକ୍ରମଗୁଡ଼ିକରେ ମଜା ମଜା ପ୍ରଶ୍ନ ଓ ହସକଥାକୁ ସ୍ଥାନିତ କଲେ କାର୍ଯ୍ୟକ୍ରମଗୁଡ଼ିକ ଆହୁରି ଭଲ ଲାଗନ୍ତା। ଏବଂ ପରିଶେଷରେ ଭାଇ ଲେଖିଛନ୍ତି, ଆ ବର୍ଷା ଆ, ଏହି ଉପରେ ଗୋଟିଏ କାର୍ଯ୍ୟକ୍ରମ ପ୍ରଚାର କରିଲେ ବେଶ୍ ଭଲ ହୁଅନ୍ତା।
1: ନରେନ୍ଦ୍ର ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଯେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣି ଆପଣ ନିଜର ମୂଲ୍ୟବାନ ମତାମତ ଆମକୁ ପ୍ରତିଟି ସପ୍ତାହରେ ଲେଖିକି ପଠାଉଛନ୍ତି। ତେବେ ଆପଣ ଲେଖିଛନ୍ତି ଯେ ଆପଣଙ୍କୁ ପ୍ରତିକ୍ରିୟା କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ନିଶ୍ଚିତ ଭାବରେ ଭାଇ, ଆମର ଚେଷ୍ଟା ସବୁବେଳେ ରହିଥାଏ ଯେ କେମିତି ସମୟ ସାପେକ୍ଷ ଏବଂ ଶିକ୍ଷଣୀୟ ଆଲୋଚନା ସବୁ ଆମେ ଆପଣଙ୍କ ପାଇଁକି ନେଇ ଆସୁଥିବୁ। ଏମିତି ଆମ ସହିତ ଆପଣ ଯୋଡ଼ି ହୋଇ ରହିଲେ ଆଗକୁ ମଧ୍ୟ ଆପଣ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମର ଧାରା ନିଶ୍ଚିତ ଶୁଣିବାକୁ ପାଇବେ। ତେବେ ଆମର କାର୍ଯ୍ୟକ୍ରମଗୁଡ଼ିକର ମାନରେ ଉତ୍ତରଣ ଆଣିବା ପାଇଁ ଆପଣ ଯେଉଁ ସବୁ ମନ୍ତବ୍ୟ ଦେଇଛନ୍ତି ସେ ମନ୍ତବ୍ୟଗୁଡ଼ିକୁ ଆମେ ନିଶ୍ଚିତ ଭାବରେ ଧ୍ୟାନରେ ରଖିବୁ। ଆପଣ ଲେଖିଛନ୍ତି ଯେ କ୍ୟାମ୍ପସ ବିଚିତ୍ର ଆପଣଙ୍କୁ ଭଲ ଲାଗୁଛି, ତେଣୁକରି ଆଠଗଡ଼ କଲେଜକୁ ଏଥିରେ ସ୍ଥାନ ଦିଆଗଲେ ବହୁତ ଭଲ ହୁଅନ୍ତା। ଏଥିନେଇ ଭାଇ ଆମେ ମୁଖ୍ୟାଳୟରେ ନିଶ୍ଚୟ କଥା ହେବୁ। ଏହାପରେ ଆପଣ ଲେଖିଛନ୍ତି ଯେ ଶ୍ରୋତାବନ୍ଧୁମାନଙ୍କ ଦ୍ୱାରା ପଠାଯାଉଥିବା ମଜା ମଜା ପ୍ରଶ୍ନ ଏବଂ ହସକଥାଗୁଡ଼ିକୁ ସ୍ଥାନ ଦିଆଗଲେ ବହୁତ ଭଲ ହୁଅନ୍ତା। ଏଥିସହିତ ମୁଁ ମଧ୍ୟ ସହମତ ଯେ କାର୍ଯ୍ୟକ୍ରମଗୁଡ଼ିକରେ ଟିକେ ମଜା ପ୍ରଶ୍ନ ବା ହସକଥା ରହିଲେ କାର୍ଯ୍ୟକ୍ରମଗୁଡ଼ିକ ଶୁଣିବାକୁ ଆହୁରି ଭଲ ଲାଗନ୍ତା। ଏବଂ ଶେଷରେ ଆପଣ ଲେଖିଛନ୍ତି ଯେ ଆ ବର୍ଷା ଆ, ଏହା ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା ପ୍ରଚାର କରିବାକୁ। ନିଶ୍ଚିତ ଭାବରେ ଭାଇ, ଆଗକୁ ବର୍ଷାର ଋତୁ ଆସୁଛି, ଏହା ଉପରେ ସ୍ୱତନ୍ତ୍ର ଉପସ୍ଥାପନା ଆପଣ ନିଶ୍ଚିତ ଭାବେ ଶୁଣିବାକୁ ପାଇବେ। ଏମିତି ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆମକୁ ମତାମତ ଲେଖୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ।
0: ତେବେ ପ୍ରୀତି, ଆମକୁ ପରବର୍ତ୍ତୀ ଚିଠିଟିଏ ଲେଖି ପଠାଇଛନ୍ତି କବିରାଜ ପରିଡ଼ା, ଲତା ହରଣ, କାକଟପୁର, ପୁରୀରୁ।
1: ଆମର ଚିର ପରିଚିତ ଶ୍ରୋତା କବିରାଜ ଭାଇଙ୍କୁ ଆଜିର ସମ୍ପର୍କ ଅଗଣାକୁ ସାଦରେ ସ୍ୱାଗତ କରିବା ସହିତ ଦେଖିବା ପ୍ରତୀକ୍ଷା ତାଙ୍କର ଏହି ସୁନ୍ଦର ଚିଠିରେ ଭାଇ କଣ ଲେଖିଛନ୍ତି।
0: ତେବେ ପ୍ରୀତି, ତମେ ତ ଜାଣିଛ ପ୍ରତ୍ୟେକ ସପ୍ତାହରେ କବିରାଜ ଭାଇ ଆମକୁ କେତେ ସୁନ୍ଦର ସୁନ୍ଦର ଚିଠି ଲେଖି ପଠାନ୍ତି।
1: ହଁ, ତା ତ ନିଶ୍ଚୟ।
0: ଏଥରର ଚିଠିଟି ମଧ୍ୟ ସେମିତି ସୁନ୍ଦର ଭାଷା ଦେଇ ଲେଖା ହେଇଛି ପ୍ରୀତି, ତେଣୁ ବିଶେଷ କିଛି ପରିବର୍ତ୍ତନ ନକରି ମୁଁ ତାଙ୍କ ଚିଠିଟି ସେହିଭଳି ଭାବରେ ପଢ଼ିବାକୁ ଚାହିଁବି।
1: ତା ତ ଖୁବ୍ ଭଲ ହବ ପ୍ରତୀକ୍ଷା। ଭାଇ ଯେମିତି ନିଜର ଚିଠିଟି ଲେଖିଛନ୍ତି ତୁମେ ଅନୁରୂପ ଭାବେ ସେମିତି ପଢ଼ିଦିଅ।
0: ଭାଇ ଯୁବବାଣୀ ଅଗଣାର ସମସ୍ତ ଅପା ଓ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି, କାହିଁକି କେଜାଣି ପ୍ରତ୍ୟେକ ରବିବାରର ଚିଠିପତ୍ର ସମ୍ପର୍କ କାର୍ଯ୍ୟକ୍ରମ ଶୁଣିବା ପରେ ମନ ହୃଦୟର କେଉଁ ଏକ ନିବୃତ କୋଣରେ ଉଙ୍କିମାରେ ଅସୁମାରୀ ସ୍ୱପ୍ନଗୁଡ଼ାକ, ଯାହା ଯାମିନୀର ଶେଷ ପ୍ରହରରେ ମନକୁ ଏତେ ମାତ୍ରାରେ ମନ୍ତ୍ରମୁଗ୍ଧ କରିଦେଇଥାଏ ଯେ ସୋମବାରର ଠିକ୍ ଉଷାର ଶୁଭ ମୁହୂର୍ତ୍ତରେ ନିଜକୁ ଆଉ ଆୟତ ଭିତରେ ନ ରଖି ଲେଖିବସେ ଯୁବବାଣୀ ଅଗଣାକୁ ହସ୍ତଲେଖା ପତ୍ର ଖଣ୍ଡିକ, ଯେଉଁ ପତ୍ରରେ ଥାଏ ଅନେକ ପ୍ରୀତିଭରା ସ୍ନେହ ଓ ମମତା। ଆଶା ପୋଷଣ କରି ବସିଥାଏ ଆସନ୍ତା ରବିବାରକୁ, କେତେବେଳେ ରବିବାର ଆସି ନିର୍ଦ୍ଦିଷ୍ଟ ସମୟରେ ଉପନୀତ ହୋଇ ମୋ ଆଦରଣୀୟ ଅପା ଓ ଭାଇମାନଙ୍କର କୋମଳ ହସ୍ତର ସ୍ପର୍ଶରେ ମୋ ପତ୍ରଖଣ୍ଡିକ ଧନ୍ୟ ହୋଇଯିବ, ଆଉ ଧନ୍ୟ ଏବଂ ସାର୍ଥକ ହୋଇଯିବ ମୋ ଜୀବନର ଅଭୁଲା ଓ ଅଲିଭା ସ୍ମୃତି, ଯାହା ମୋତେ ଅଗ୍ରସର ହେବା ପାଇଁ ଅନେକ ସାହସ ଓ ଶକ୍ତି ଯୋଗାଇବ।
1: ବାଃ, ପ୍ରତି ଥର ଭଳି ଏଥର ମଧ୍ୟ କବିରାଜ ଭାଇ ଆମ ମନଟାକୁ ଜିତି ନେଲେ। ସତରେ ଭାଇ, ଆପଣ ଏତେ ସୁନ୍ଦର ଭାବରେ ଆମକୁ ଚିଠିରେ ନିଜର ମତାମତ ଲେଖୁଛନ୍ତି, ଏତେ ସୁନ୍ଦର ଭାଷା ଦେଇକି, ଏତେ ସୁନ୍ଦର ଶବ୍ଦରେ ନିଜ ମନର କଥାକୁ ସଜେଇକି ଆମ ପାଖକୁ ଲେଖିକି ପଠାଉଛନ୍ତି, ତାହା ଆମ ପାଇଁ ନିଶ୍ଚିତ ଭାବରେ ବହୁତ ବଡ଼ କଥା। ଆପଣଙ୍କ ଲେଖାରେ ଚିତ୍ରକଳ୍ପଗୁଡ଼ିକ ଏତେ ସ୍ପଷ୍ଟ ଯେ ଯାହା ଆପଣ ଲେଖୁଛନ୍ତି ଲାଗୁଛି ମୋତେ ଯେମିତି ମୁଁ ସାମ୍ନାରେ ସେସବୁ ଦେଖିପାରୁଛି। ତେବେ ଆଗକୁ ପ୍ରତୀକ୍ଷା ଦେଖିବା ଭାଇ ନିଜ ମତାମତରେ ଆମ ପାଇଁ କଣ ଲେଖିଛନ୍ତି।
0: କାର୍ଯ୍ୟକ୍ରମ ସମ୍ପର୍କରେ ଭାଇ ଲେଖିଛନ୍ତି, ମେ 10 ତାରିଖରେ ପ୍ରଚାର କରାଯାଇଥିବା ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପିକା ପ୍ରୀତି ଅପା ଏବଂ ପ୍ରତୀକ୍ଷା ଅପାଙ୍କର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ୍ ଉଚ୍ଚକୋଟୀର ଲାଗିଥିଲା। ସେହିପରି 8 ତାରିଖରେ ଫୋନ୍ ଇନ୍ ମହ୍ଲାରରେ ଶ୍ରୋତାମାନଙ୍କର ଅନୁରୋଧର ସୁନ୍ଦର ସୁନ୍ଦର ଗୀତ ସାଙ୍ଗକୁ ଆଦରଣୀୟ ତେଜସ୍ୱିନୀ ଅପା ଏବଂ ପ୍ରୀତି ଅପାଙ୍କର ଉପସ୍ଥାପନା ତାଙ୍କୁ ଖୁବ୍ ସରସ ସୁନ୍ଦର ଲାଗିଥିଲା।

0: ସେହିପରି 7 ତାରିଖରେ ବିବିଧାରେ ବିଷୟବସ୍ତୁ ଉପରେ ଶ୍ରୋତାବନ୍ଧୁମାନଙ୍କର ପ୍ରତିକ୍ରିୟା ତାଙ୍କୁ ବହୁତ ଭଲ ଲାଗିଥିଲା। ଏଥିସହିତ ସେ ତେଜସ୍ୱିନୀ ଅପା ଏବଂ ବିଶ୍ୱଜିତା ଅପାଙ୍କର ଉପସ୍ଥାପନା ଶୈଳୀକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସେହିପରି ଭାବେ ସୃଜନୀରେ ଶ୍ରୀ ଅପା ଏବଂ ଶୀତଲ ଅପାଙ୍କର ଉପସ୍ଥାପନା ଶୈଳୀକୁ ମଧ୍ୟ ଭାଇ ବେଶ୍ ପ୍ରଶଂସା କରିଛନ୍ତି। ପରେ ପରେ ସୋପାନରେ ବିଷୟବସ୍ତୁ ଉପରେ ଆଲୋଚନା ଏବଂ ଚିଠିରେ ଚିଠିରେ ମନର ଗୀତ କାର୍ଯ୍ୟକ୍ରମଟି ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିସହିତ ଭାଇ ଯୁବବାଣୀ ନେକ୍ସଟ ଏବଂ ସମ୍ପର୍କ କାର୍ଯ୍ୟକ୍ରମକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସମସ୍ତ ଉପସ୍ଥାପକ ଏବଂ ଉପସ୍ଥାପିକାମାନଙ୍କୁ ଭାଇ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଶେଷରେ ଭାଇ ଲେଖିଛନ୍ତି, ଯେତେ କହିଲେ ବା ଲେଖିଲେ ତାଙ୍କ ନିକଟରେ ଭାଷାର ଅଭାବ ପରିଲକ୍ଷିତ ହେବ ଆମ ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସାର ଶବ୍ଦରେ ସଜାଇବା ପାଇଁ। ପରିଶେଷରେ ଭାଇ 7 ତାରିଖର ରବିବାର ସମ୍ପର୍କ କାର୍ଯ୍ୟକ୍ରମକୁ ପ୍ରଶଂସା ବାଢ଼ି ଲେଖିଛନ୍ତି, ସେ କାର୍ଯ୍ୟକ୍ରମଟି ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିଯିବ। ତାଙ୍କ ଭାଷାରେ, ମୁଁ ତ କେବେ କଳ୍ପନା କରିନଥିଲି ଯେ ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଆଦର ଓ ସ୍ନେହର ପ୍ରୀତି ଅପା ଏବଂ ସ୍ୱୟଂପ୍ରଭା ଅପା ଏମିତି ସୁନ୍ଦର କଥା କହି ସୁନ୍ଦର ଉପସ୍ଥାପନାଟି ଭେଟିଦେବେ। ତଥାପି ପୁନଶ୍ଚ ଯୁବବାଣୀର ସମସ୍ତ ଅପା ଏବଂ ଭାଇମାନଙ୍କୁ ପୁନରାୟ ସାଧୁବାଦ ଜଣାଇବି ଏବଂ ସେମାନଙ୍କର ସୁନ୍ଦର ଉପସ୍ଥାପନା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବି।
1: କବିରାଜ ଭାଇ, ଆମକୁ ମଧ୍ୟ ଏବେ ଲାଗିଲାଣି ଯେ ଆମ ପାଖରେ ମଧ୍ୟ ଶବ୍ଦ ଖୁବ୍ କମ୍ ପଡ଼ିଯିବ ଆପଣଙ୍କର ଏହି ଚିଠିକୁ ପ୍ରଶଂସା କରିବା ପାଇଁ। ବହୁତ ସୁନ୍ଦର ଭାବରେ ଭାଇ ଆପଣ ମତାମତକୁ ଏତେ ସ୍ପଷ୍ଟ ଭାବେ ସଜାଡ଼ିଛନ୍ତି, ମନର ଭାବକୁ ଏତେ ସୁନ୍ଦର ଭାବରେ ବ୍ୟକ୍ତ କରିଛନ୍ତି, ସେଥିପାଇଁ ଆମେ ଆପଣଙ୍କ ପାଖରେ ଚିର ଋଣୀ। ତେବେ ଆପଣଙ୍କର ଚିଠିଗୁଡ଼ିକରୁ ଯାହା ଜଣାଯାଉଛି, ଆପଣଙ୍କୁ ତେଜସ୍ୱିନୀ ଅପାଙ୍କର ଉପସ୍ଥାପନା ବହୁତ ଭଲ ଲାଗିଛି। ନିଶ୍ଚିତ ଭାବରେ ଭାଇ, ତେଜସ୍ୱିନୀ ଅପା ଆମ ଯୁବବାଣୀ ଅଗଣାର ଜଣେ ସୁଦକ୍ଷା ଉପସ୍ଥାପିକା। ତାଙ୍କର ଉପସ୍ଥାପନା ଆପଣଙ୍କୁ ଏବଂ ଅନ୍ୟାନ୍ୟ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ବହୁତ ଭଲ ଲାଗେ। ନିଶ୍ଚିତ ଭାବରେ ସେ ଆମର ଏହି କାର୍ଯ୍ୟକ୍ରମ ଶୁଣିକି ବହୁତ ଖୁସି ହେବେ ଭାଇ। ଏଥିସହିତ ଆପଣ ଯେଉଁ ସବୁ ଉପସ୍ଥାପକ ଏବଂ ଉପସ୍ଥାପିକାମାନଙ୍କୁ ପ୍ରଶଂସା ବାଢ଼ିଛନ୍ତି, ସେମାନେ ମଧ୍ୟ ଆପଣଙ୍କର ପ୍ରଶଂସା ପାଇକି ବହୁତ ପ୍ରେରିତ ହେବେ। ଆଗକୁ କାର୍ଯ୍ୟକ୍ରମର ମାନରେ କେମିତି ଉତ୍ତରଣ ଆଣିପାରିବେ, ଆପଣଙ୍କୁ କାର୍ଯ୍ୟକ୍ରମଗୁଡ଼ିକ କେମିତି ଅଧିକରୁ ଅଧିକ ଭଲ ଲାଗିବ ସେ ନେଇ ନିଷ୍ଠାରତ ହେବେ। ଆମକୁ ଏତେ ମାତ୍ରାରେ ଭଲ ପାଇବା ଦେଉଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ଏମିତି ଆପଣଙ୍କର ଚିଠିର ଅପେକ୍ଷାରେ ଆମେ ରହିଲୁ। ପ୍ରତ୍ୟେକ ଥର ଆପଣଙ୍କର ସୁନ୍ଦର ସୁନ୍ଦର ଚିଠିରୁ ଆପଣଙ୍କର ସୁନ୍ଦର ସୁନ୍ଦର ମନର କଥା ପଢ଼ିକି ବହୁତ ଖୁସି ହେଉଥିବୁ। ଆଶା କରୁଛୁ ଆପଣ ମଧ୍ୟ ଆମର ଉତ୍ତରରେ ନିଶ୍ଚିତ ସନ୍ତୁଷ୍ଟ ହେବେ, ଏମିତି ଆମ ସହିତ ଯୋଡ଼ି ହୋଇ ରହିବେ, ଆମକୁ ଭଲ ପାଇବା ଦେଉଥିବେ, ଆମ ପାଖକୁ ଚିଠି ଲେଖୁଥିବେ ଏବଂ ଏଥିସହିତ ଆମ ଓଡ଼ିଶାର ଗଣପର୍ବ ରଜର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣଙ୍କୁ। ଆଶା କରୁଛୁ ଆପଣ ସପରିବାରେ ଏହି ପର୍ବକୁ ବହୁତ ଖୁସି ଏବଂ ଉଲ୍ଲାସର ସହିତ ପାଳନ କରୁଥିବେ ଏବଂ ଖୁବ୍ ଉପଭୋଗ କରୁଥିବେ। ଏମିତି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ। ବହୁତ ବହୁତ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆଜିର ଏହି କୋହଲା ପାଗରେ ହାଲକା ମନରେ ଖୁସିରେ ବସି ଆପଣଙ୍କର ସ୍ନେହର ଚିଠି ସବୁ ପଢ଼ୁ ପଢ଼ୁ ସନ୍ଧ୍ୟା ଆକାଶଟା ପଶ୍ଚିମ ଦିଗ୍ବଳା ସେ ପାଖେ ଲୁଚି ସାରିଲାଣି। ଅନ୍ଧାରର ଚାଦର ଘୋଡ଼େଇ ହୋଇଯାଉଛି ପୃଥିବୀଟା ସାରା। ହଁ ବନ୍ଧୁ, ଆଜିର ଏହି ଖୁସିର ଅବସରରେ ଆମେ ପୁଣି ଥରେ ମନେ ପକାଇଦେବା ଯେ ରଜ ଆମ ଓଡ଼ିଆମାନଙ୍କର ଉଲ୍ଲାସର ପର୍ବ।
2: ରଜ ମାଟି ଆଉ ମଣିଷଙ୍କ ପର୍ବ,
0: ରଜ ପାନ ଆଉ ମନର ପର୍ବ,
2: ରଜ ପିଠା ଆଉ ମିଠାର ପର୍ବ,
0: ରଜ ପୁଣି ପ୍ରେମ ଓ ମିଳନର ପର୍ବ।
2: ହଁ ବନ୍ଧୁ, ବନସ୍ତରେ ଆଜି ଗଜ ଡାକୁ କି ନ ଡାକୁ ବସୁମତୀ ପୂଜା ପାଇଁ ଆଜି ବି ଆମ ଓଡ଼ିଆଣୀମାନେ ତତ୍ପର। ଗାଁ ଆମ୍ବତୋଟା ଥାଉ କି ନ ଥାଉ, କେଉଁଠି ଗୋଟିଏ ଏକୁଟିଆ ବରଗଛରେ ଝୁଲୁଥିବା ଦୋଳିରୁ ଆଜି ବି ଶୁଭୁଥିବ

0: ତେବେ ଆଜିର ସମ୍ପର୍କ ଅଗଣାରୁ ବିଦାୟ ନେବାର ସମୟ ଆସି ପହଞ୍ଚି ସାରିଛି। କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ପଠାଇବାକୁ ଅନୁରୋଧ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ତେବେ ଆଜିର ଏହି ପହିଲି ରଜର ସନ୍ଧ୍ୟାରେ ସମ୍ପର୍କ ଅଗଣାରୁ ଆପଣଙ୍କ ଗହଣରୁ ବିଦାୟ ନେଉଛି। ମୁଁ ଆପଣଙ୍କର ସାଥୀ ପ୍ରୀତି
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।
0: आपण माने कार्यक्रम सुनचंदी आकाशवाणी कटक केन्द्ररु।
3: नमस्कार, वर्तमान मुख्य संवाद सह मु लहरिका पटनायक। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ୟୁଟ୍ୟୁବ୍ରେ ସର୍ବାଧିକ ଦର୍ଶକଙ୍କୁ ଯୋଡ଼ି ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାନ ପାଇଲା ଆୟୁଷ ମନ୍ତ୍ରଣାଳୟ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ। ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପ ନେଇ ଆଗେଇ ଯିବାକୁ ଦେଲେ ଆହ୍ୱାନ। ପହିଲି ରଜ ସହ ଓଡ଼ିଶାରେ ଆରମ୍ଭ ହୋଇଛି ତିନିଦିନିଆ ରଜ ମହୋତ୍ସବ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏକତ୍ର ପ୍ରଦର୍ଶନ କରି ଗିନିଜ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କଲେ ସର୍ବାଧିକ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ। କଲମ୍ବୋର ଗାଲେଫ୍ ସ୍କ୍ରିନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ଆୟୋଜନ କରିଥିଲେ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗମିଜ୍ ଲିଆ। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ। ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆସନ୍ତାକାଲି ସରକାରୀ ଛୁଟି ଦିବସ ଥିବାରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣିର ତାରିଖ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ବ୍ଲଡ୍ ଗ୍ରୁପ୍ ଆବିଷ୍କାର କରିଥିବା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ ମ୍ୟାଚ୍। ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ ସନ୍ଧ୍ୟା 6:10ରେ ଇଂଲଣ୍ଡର ଏଜବାଷ୍ଟନ୍ର ବର୍ମିଂହାମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ତରୁଣକାନ୍ତି ରାଉତ। ଶ୍ରୀମଦ୍ ଭାଗବତର 67ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 7:10, ଏଥିରେ ଶୁଣିବେ ଚର୍ମରୋଗ ସୋରିଆସିସ୍, ଆଲୋଚନା କରିବେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ପ୍ରଭାତ ପରିକ୍ରମା 7:25, କଥିକା 7:35, ଏଥିରେ ଶୁଣିବେ କାଳଜୟୀ ସ୍ରଷ୍ଟା ଫକୀରମୋହନ, ଆଲୋଚନା କରିବେ ଡକ୍ଟର ଅରବିନ୍ଦ ଗିରି। ଅତସୀ କୁସୁମ 7:40, କଣ୍ଠଶିଳ୍ପୀ ବିଜୟ କୁମାର ଜେନା, ଓଡ଼ିଆ ଆଲବମ୍ ଗୀତ 7:30। ବୈଦେଶିକ ବିଳାସର 55ତମ ଭାଗ 7:45। କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00 ଏବଂ ରାତି 10:00। ଗୀତ ଗୀତିକା 9:35। ନାଟକ ନପାହୁ ରାତି ନମରୂପତି ପ୍ରଚାର କରିବୁ 10:00। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଅଭୁଲା ଗୀତ 11:10, କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ ଏବଂ ସୋହିନୀ ମିଶ୍ର। 11:30 ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ, ରଚନା ଜଗନ୍ନାଥ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନଙ୍ଗୋ। ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ 12:00। ମୃଦଙ୍ଗ ବାଦନ 10:15 ପରିବେଷଣ କରିବେ ଧନୁର୍ଧର ରେଡ୍ଡି। ନାରୀମହଲ 20:20, ଏଥିରେ ଶୁଣିବେ ସଙ୍ଗୀତ ରୂପକ ଆସିଛି ରଜ ହୋଇବା ସଜ, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45, ଅପରାହ୍ନ 5:00 ଏବଂ ରାତି 7:02। ଅସରନ୍ଦି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55।

ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ଅନୁସାରେ ଶୁଣିବେ ପ୍ରଦୂଷଣ ରୋକିବ ଇ ଯାନବାହନ, ଆଲୋଚନା କରିବେ ବିନୋଦ ବଳୟ ଦାସ, କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ସନ୍ଧ୍ୟା 6:10ରେ, ଯୁବଶକ୍ତି ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ ଏକ ଶୃଙ୍ଖଳିତ ତଥା ସୁସ୍ଥ ଜୀବନ ପାଇଁ ଯୋଗ, ଆଲୋଚକ ରୁଦ୍ର ପ୍ରସନ୍ନ ରଥ। ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ 17:25ରେ, କୃଷି ସଂସାର 17:30ରେ ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହିତ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02ରେ, ଓଡ଼ିଶୀ ଗୀତ 8:30ରେ କଣ୍ଠଶିଳ୍ପୀ ନିଭା ଦେବୀ। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ 9:30ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପଣ୍ଡିତ କୁମାର ଗନ୍ଧର୍ବଙ୍କର ଶାସ୍ତ୍ରୀୟ ଗାନ ପ୍ରଚାର କରିବ 10:35ରେ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: ଆର୍ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
7: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
8: ତୋର ତ ଏସବୁ ଅଭ୍ୟାସ ନଥିଲା।
9: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
7: ଆରେ ନାଇଁ ନାଇଁ,
9: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
8: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
10: I think Saurabh Das, Junior Athletic Champion 2023, anything wrong with you? Don't worry, try for the next time.
8: Tension nahi na, maybe kichi better option thibo to pai. Chhade obvious, hale better option kono? Aau kichi option rahi ban to pakhare.
11: Swasthya Parivar Kalyan Vibhag, Odisha Sarkar।
12: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ, ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ, ରାଜ୍ୟର ପୁରପଲ୍ଲୀରେ ଉତ୍ସାହର ସହ ପାଳନ କରାଯାଉଛି ରଜ ମହୋତ୍ସବ, ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହେବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟରମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ହେବ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ ସିଏ ହଉ, ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଆଉ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ

ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ଘରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ଖରିଆର ରୋଡ଼ସ୍ଥିତ ରାମମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ଜଣ ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ।
ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ।

0: ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଅସଲି ନୋଟରେ କାହିଁକି ଖେଳୁଛୁ
2: ବ୍ରୁ? ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ବାଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବେଷ୍ଟନ୍ର ବର୍ମିଂହାମ୍ଠାରେ ଅନୁଷ୍ଠିତ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13ଟି ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
2: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହୋ ମାନବତା କି ଫ୍ୟୁଚର କୁ ସେପ୍ କରେଙ୍ଗେ। ୟେ ହ୍ୟୁମେନ୍ ସିଭିଲାଇଜେସନ୍ କେ ଅଗଲେ ଚାପ୍ଟର ହର୍ ଟେକ୍ନୋଲୋଜିକାଲ ରିଭଲ୍ୟୁସନ୍ ମାନବତା କୁ ଏକ ନୟା ଅବସର ଦେତା ହେ।
1: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାର ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମ୍ୟାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି।

0: ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 435,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକର ଇଞ୍ଜିନ୍ରେ ତ୍ରଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରଟି ଯୋଗୁଁ ବିରାଟ ଏକ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଡ଼ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲିଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନର ରାଜଧାନୀରେ ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ ପକ୍ଷରୁ କୁହାଯାଇଛି, ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର

0: ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡି'ର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସି'ର ଶୀର୍ଷସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡ଼ରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତି ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ଭାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବାବେଳେ ଏଥିରେ 11ଟି ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ, ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବାବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଥିଲେ,
3: ଯେ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ଭାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏହି କାର୍ଯ୍ୟକ୍ରମ ଭିତରେ ଆସୁ। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି, ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍କର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
2: ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବାବେଳେ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
4: ବିଶେଷକରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆଦିର ଗଣତି ପାଇଁ ଯାହା ବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ, ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ଭାଦଦାତାଙ୍କଠାରୁ।
5: ପୁରୀରେ ଥିବା ତାଳବଣିଆ ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ୍ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ

0: ମାରାଥନ ଗଣଦୌଡ଼ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଗୋଟି ଶବ୍ଦ ଆନନ୍ଦ ବଜାର ଓ ପତିତ ପାବନ ସହ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ଗୋଟି ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3ଟିକୁ ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହବ୍ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50ଟି ବ୍ୟବସାୟିକ ଦୋକାନ, 6ଟି ସରକାରୀ ଶୋରୁମ୍, ଲାଇଟ୍ ଡେମନ୍ଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ଼କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ଼କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି।
1: ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବାଷ୍ଟନ୍ର ବର୍ମିଂହାମ୍ଠାରେ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: ମଝି ଚକ ରୁଆ ସବୁ ସରିଗଲା?
4: ନାଇଁ ସାନ୍ତେ, ଜମି ଦେଢ଼ମଣ ଅରୁଆ ରହିଯାଉଛି, ତଳି ନିଅଣ୍ଟ।
3: ତଳି ନିଅଣ୍ଟ?
4: ଆଜ୍ଞା, ତଳି ନହେଲେ ବେଲମୂଳ ତିଆରି 3 ଖଣ୍ଡ ଯାକ ଅରୁଆ ରହିଯିବ। ଆଜ୍ଞା, ଏ ଖଣ୍ଡମଣ୍ଡଳ ଆଉ କୋଉଠି ତଳି ନାହିଁ
3: ଜାଣିଛି। ହଉ ତୁ ଆ ମୋ ସାଙ୍ଗରେ, ପାଣ୍ଡିଆ ଗୁହାଳ କାମ କରୁଥିଲା ତାକୁ ଡାକ, 2ଟା ବାହୁଙ୍ଗି ନେଇ ଦିହେ ମୋ ସାଙ୍ଗରେ ଆସ।
4: ଆଜ୍ଞା, ତଳି କଣ କୋଉଠି?
3: ତୁ ଆ ମୋ ସାଙ୍ଗରେ, ପାଣ୍ଡିଆକୁ ଡାକ।
5: ଆରେ ହେ ପାଣ୍ଡିଆ, ଆରେ ଗୁହାଳ କାମ ସେତିକି ଥାଉରେ, ସାଙ୍ଗରେ ରାଜୁଛନ୍ତି କାଲିଆ, ଗୁହାଳ ସମୟରେ ବାହୁଙ୍ଗି ଆଣି ଘରେ ଆହୁରି।
6: ଅବଧାନେ ବାରିକ ପୁଅ, ତମ ସୁଆରୀ ଏଣେ କୁଆଡେ ବିଜେ ହେଇଥିଲା ବା?
4: କାଲି ସାଆନ୍ତଙ୍କର ଆମର ଏକାଦଶୀ, ଚମ୍ପା ସାଆନ୍ତଣୀ ନବାତ ପାଇଁ ମତେ ପଠେଇଥିଲେ।
6: ସାଆନ୍ତେ ଆମର ଏକା ଭାରି ଧାର୍ମିକ, ବେଶ 24 ଏକାଦଶୀ କରନ୍ତି ନାଇଁ?
4: ହଁ
6: ନିର୍ଜଳା, ଯୋଉ ବାରିକ ପୁଅ କଣ ହେଲା, ମୁର୍ଖି ମୁର୍ଖ ହସୁଛ?
4: ଆରେ ସାମୁ, ଇଏ ତ ମୋ କଥା ନୁହେଁ, ଖୋଦ ଫତେପୁର ସରସଣ୍ଡ ତାଲୁକର ଷୋଳପଣି ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କ କଥା, ଯୋଉଠି ମାଛି ପଡିଲେ ନବଖଣ୍ଡ।
6: କଣ ହେଇଛି ବାରିକ ପୁଅ, ମୋର କଣ ଭୁଲ ହେଲା?
4: ତୁ ନିର୍ଜଳା ଏକାଦଶୀ କଥା କହିଲୁ ନା? ଆରେ ନିର୍ଜଳା ତ ଏ ନବା ତ ପୁଣି କଣ ହବ, ସେଇଠି ଦ୍ୱାଦଶୀ ପ୍ରେରଣା ପାଇଁ ସବୁ ଏକାଦଶୀ ଦିନ ସଂଜକୁ ସାଆନ୍ତଙ୍କ ଶୋଇଲା ଘରେ ତେରେ ଖଣ୍ଡେ କ୍ଷୀର, ଏତେ ଖଇ, ନବାତ, ପାଚିଲା କଦଳୀ, ଛେନା ସବୁ ରଖା ହେଇଥାଏ। ହେଲେ ଦ୍ୱାଦଶୀ ଦିନ ବଡି ସକାଳୁ ମୁଁ ତୁଚ୍ଛା ବାସନ ମାଜେ।
6: କଣ କହୁଛ?
4: ହଁ ମୁଁ କିଛି କହିନି, ମୋ ତୁଣ୍ଡ ଉଡିଗଲା। ଆରେ କୋଉ କଣ ଗୁଡାଏ କହି ପକେଇଲି, ସେଠି ସାମୁ ତତେ ବୁଢୀ ମଙ୍ଗଳାଙ୍କ ଦହି ଏକଥା ଯେମିତି 2 କାନକୁ 4 କାନ ନ ହୁଏ, ତୁ ଭୋଇକି ମୁଁ ଭଣ୍ଡାରି, ସାଆନ୍ତଙ୍କ କଥା ଥାଉ, ଚମ୍ପା ସାଆନ୍ତାଣୀଙ୍କ କାନରେ ଏ କଥା ପଡିଲେ ଆମ ମୁଣ୍ଡରେ ସାରୁଗୁଣା ବସିଲା ବୋଲି ଜାଣ। ହଉ ତୁ ତ କାମ କର, ମୁଁ ଯାଏ। ଏ କଣ ହିଡ ବାନ୍ଧିବାକୁ ଆସିଥିଲ?
6: ହଁ, ଏ ହିଡ଼ଟାରେ ହେଇ 2-4ଟା ଘୋଳିଆ ପଡିଛି।
4: ତୋରେ ରୁଆ କ୍ୟାରିଟା ଏଥର ଭଲ ଉତରି ଯାଇଛି ରେ ସାମ, ଦିନ କେଇଟାରେ ଶୁଆ ପକ୍ଷିଆ ବୁଲି ଆଇଲାଣି, ଏଥର ଧାନ 2ଟା ପାଇବୁ ତୁ। ହଉ ମୁଁ ଯାଏ। ଆରେ ସାମ, ଆରେ ସାଆନ୍ତେ କଣ ଏଣିକି ଆସୁଛନ୍ତି? ହଁ, ମୁଣ୍ଡ ଉପରେ ତାଳପତ୍ର ଛତା, ମୁଁ ବାଟ ଭଙ୍ଗି ଏଣେ ପଳାଇଲେ ବାପା।
7: ଜୁହାର ଆଜ୍ଞା।
3: ହଁ ହଁ, ଉଠ ଉଠ, ଆରେ ଉଠ, ତୋର ତ କଣ ଆଜିକାଲି ଆଉ ଦେଖା ନାହିଁ ରେ ସାମ, ତୋ ବାପ ଅପରତୀ ହୋଇଥିଲା ଯେ ନିଇତି ସଞ୍ଜରେ ମୋ ପାଖକୁ ଯାଇ ଚାଷବାସ ଖବର ଜଣାଉଥିଲା, ଭଲ ମନ୍ଦ ବିପଦ ବୁଝୁଥିଲା, କେମିତି କଣ କଲେ ନଉଟିଆ ଜାଗାରେ 2 ନଉଟି ଫଳିବ, କେତେ ବୁଦ୍ଧି ମୁଁ ତାକୁ ନ ଦେଇଛି। ହଁ, ସେମିତି ସ୍ନେହ ଏକା ମୋର ତାଠି ଥିଲା ବୋଲି ନା, ଆଉ ତୁ ତ ହେଲୁ ଘରକୁ ଏକୁଟିଆ ନା କଣ? ଆରେ ହେ ସାବା, ତୁ ଇଏ କଣ କରୁଛୁ? ତୁ ତ ନିହାତି ଓଲୁ, ଆରେ ଏତେ ନିଘଞ୍ଚ କରି ରହିଲେ କଣ ଧାନ ଫଳିବ? ଗଛ ନିଶ୍ୱାସ ମାରିବାକୁ ତ ବାଟ ରଖିନୁ, ଆରେ ଉପାଡ଼ ଉପାଡ଼ ଅଧିକ ଉପାଡ଼ି ପକା।

0: ଆଜ୍ଞା ଆରେ ଚାହିଁଛୁ କଣ ଉପାଡି ପକା ଇଆରି ଶୁଆ ପକ୍ଷା ବୁଲି ଆଇଲାଣି ଆଉ ବେଳ ଅଛି ଉପାଡ ଚଞ୍ଚଳ ଉପାଡ ମ
1: ଆଜ୍ଞା ଗଲାସନ ମୁଁ ଠିକ ଏଇ ମତେ ରହିଥିଲି
0: ମୋ କଥା ମାନ ଦେଖିବୁ ଏସନ ଦି ଗୁଣା ଧାନ ପାଇବୁ ଉପାଡ ଆରେ ସାନ ଉପାଡ ଆରେ ସାମ ତୁ କଣ ଏମିତି ଗୋଟି ଗୋଟି କରି ଗଣୁଥିବୁ ନା କଣ ଦେଇ ପୁରାଣ ପାଣ୍ଡିଆ ଆରେ ତମେ ଦିଟା ଠିଆ ହେଇ କଣ ରହିଛ ସେଠି ବିଲୁକୁ ଓହ୍ଲେଇ ପଡି ତାକୁ ଟିକେ ବତେଇ ଦବ ଟି ବିଚରାର କିଆରିଟା ବରବାଦ ହେଇଯାଉଛି ଆରେ ଲାଗି ପଡ ଟିକେ ଦି ଭାର ଅଢେଇ ଭାର ଅନ୍ଦାଜ ଗଛ ଉପୁଡି ଗଲେ ଠିକ ବାଗକୁ ଆସିଯିବ ଆରେ ଏଇ ଗାଁର ପିଲା ସିଏ ତା କିଆରି କିଏ ଆମ କିଆରି କିଏ ହଁ ଦିଅ ଦିଅ ଚଞ୍ଚଳ କାମ ବଢେଇଦେଲ
1: ପୁଆଣେ ପୁଆଣେ ସେଠି ଥାଉ ପୁଆଣେ କିଆରି ମୁଁ ପାତଳ ହେଇଯାଉଛି
0: ପୁଆଣେ ସାମା ତୋର ତ ଭାରି ଦିମାଗ ଉପରେ ପଡି ସିଏ ତୋ କାମ କଲା ତୁ ତାକୁ କିଆରିରୁ ଉଠେଇ ଦବାକୁ ବସିଛୁ
1: ମୁଁ ମରିଯିବି ସାନ୍ତେ ମୁଁ ମରିଯିବି
0: ଓ ମୁଁ ତାହେଲେ ତୋ ଲୋକସାନ କରୁଛି ନା ବେଶ ତୁ ତୋ ବିଲ କରି ଜାଣ କି ନ ଜାଣ ହେଲେ ମୋ କରଜ ଧାନରୁ ବିଶ୍ୱାୟ କଳନ୍ତର ବାକି ରହିଲେ ପୁଣି ଜାଣିବୁ ହଁ ଆରେ ଏଇଟାକୁ ଭଲ କହିଲେ ମନ୍ଦ ଏ ପୁରାଣ ସେ ଯାହା ଇଚ୍ଛା ତାର କରୁ ତୁ ଠିଆ
2: ଆଜ୍ଞା ଶାମଟା ବାଉଳାଟା ଆଜ୍ଞା ତା ଦୋଷ ଘେନିବେନି ଆପଣ ଯିବା ହୁଅନ୍ତୁ ଆମେ ତ କେଇଟା ବାଜି ଦେଇ ଯାଉଛୁ
0: ଆସ
2: କୁହାଣେ କାହିଁ ସେମିତି ହଉଛି ବା ଚଳି ଦିବାର ତ ନବୁ ଆଉ ତୋ କିଆଟା କଣ ଆମେ ଉଠେଇ ନଉଛି କି ତୋ ହାତ ନ ଯାଉଛି ଯା ଶିଳମୁଣ୍ଡରେ ବସ ଯା ଆମ କାମ ଏମ କରୁ ଯା

0: ଚାଲ ମୋ ସୁନାଟା ମୋ ଧନଟା ଆ ସକାଳୁ ଏତେ ବେଳ ହେଲାଣି ମୋ ଗେହ୍ଲା ରତ୍ନଟାକୁ ମୁଁ ଟିକେ ଦେଖିନି ଆ ହଇଲ ମୁଁ କଣ ତ ଅଇଁଠା ଖାଇବି ମାରନ୍ତି ଧରି ଦେଖୁନ ଯେ ଆଲୋ ଇଏ କଣ ମତେ ଏମିତି ଚାଟି ପକଉଛୁ କାହିଁକି ସତରେ କଣ ମୁଁ ତତେ ଖୁଣ୍ଡା ମାରୁଛି ନାଇଁ ଏଇତକ ପିଇଲେ ନ ପିଇଲେ କା ଖୁଣ୍ଡା ବସିବ
1: କାହାକୁ ଖୁଣ୍ଡା ମାରୁଛି କିଲେ ସାରିଆ
0: ସତେ ଯେମିତି ମୋର ତିନିଟା ପାଞ୍ଚଟା ଅଛନ୍ତି ଶୁଣୁଛି କଣ ତ କଣ ସେ କହୁଛନ୍ତି
1: ବୁଝିଲେ ସାରିଆ ନ ଜାଣିବା ଲୋକ ତୋ କଥା ଶୁଣିଲେ କହିବନି ତ ଆମର ଖାଲି ଗାଈ ନୁହେଁ ପୁଅ କି ଝିଅ
0: କହିଲେ କହନ୍ତୁ ମୋର ନେତା ଥିଲେ ସବୁ ଅଛି
1: କଣ ହେଲା
0: ମିଛ ମଣିଛ ତମେ ଏଠି ଖଡ଼ିଏ ବସିକି ଦେଖିବ ତେମେ ମୁଁ ନେତ ଏ ଘରେ ଆମେ ଯେମିତି ତିନି ପରାଣୀ ମଣିଷ
1: ମାନିଲି ଆମ ପାଇଁ ନେତ ପଶୁ ନୁହେଁ ମଣିଷ ହେଲେ ମୁଁ ତେଣେ ସବୁ କାମଦାମ ଛାଡି ଏଠି ତୋ ପାଖରେ ଘଡ଼ିଏ ବସିବି ଗାଁ ଲୋକେ କଣ ମିଛରେ ଢଗ ମେଲନ୍ତି
0: କି ଢଗ
1: ସାରି ଭଗିଆକୁ ଦେଖ ବଗୁଲା ବଗୁଲି ଦେଖ
0: ମେଲନ୍ତୁ ଢଗ ଠାକୁର ଆମ କୋଳ ଖାଲି ରଖିଛନ୍ତି ବୋଲି ଯାହା ମନକୁ ଯାହା ଆସିଲା କହୁ ଆମେ କାହାରି ମନ୍ଦ ପାଞ୍ଚାକୁ ଯିବୁନି ନାଇଲୁ ନେତ ଦେଖୁଛ ମୋ କଥାରେ ନେତ କେମିତି ମୁଣ୍ଡ ଟୁଙ୍ଗାରୁଛି ତା କମଳ କଣ ମୁଁ ବେକରେ ଘୁଷୁଛି ଯିଏ ଢଗ ମେଳୁଛନ୍ତି ନା ସେ ଆସି ଦେଖନ୍ତୁ ମୋ ନେତର ବୁଦ୍ଧି ଏ ଗୋବିନ୍ଦପୁର ଗାଁରେ କୋଉ ମଣିଷଟାରେ ଯଦି ଥବ ମୋ ସୁନା ଥାଏ ମୋ ଚାନ୍ଦ ଥାଏ
1: ଏ ଗାଁ ଲୋକଙ୍କ କଥା କଣ ମୁଁ ଜାଣିନେଲେ ସାରିଆ ଆମ ସିରି ଦେଖି ଧୀର ଧୀରେ ରହିପାରୁନାହାନ୍ତି ତନ୍ତୁ କୁଳେ ମୋର ଜନ୍ମ ମୋର କୋଉ କଥାକୁ ଅଭାବ ତନ୍ତ ପକେଇ ପେଟ ପୋଷିବି ତୋ ଭଳି ଘରଣୀ ପାଇଛି ନେତ ଭଳି ଗାଈ ଆଉ ପୁଣି ଅଛି ମୋର ଛଅ ମାଣ ଆଠ ଗୁଣ୍ଠୁ ଗାଁ ତଳି ପାଟ ଜମି
0: ଆମ ଛଅ ମାଣ ଆଠ ଗୁଣ୍ଠୁକୁ ତମେ ଏଣିକି ହାତ ଚାଷ କରୁନ
1: ନାଇଁ ନାଇଁ ନାଇଁ ନାଇଁ ସେ ଅଡୁଆରେ ମୋର କିଏ ପଶିବ ସମସ୍ତେ କହନ୍ତି ମୁଁ ପୁଣି କୁଆଡେ ହୁଣ୍ଡା ଭଗିଆ ଚାଷ କିଏ ମୁଁ କିଏ ଭାଗ ବଖରା ଦେଇ ଯାହା ପାଉଛି ସେଇ ଆମର ନ ଖିଏ ହଁ ତୁ ହାତ ଧୋଇ ଝଟ ନଟେଇ ପାଖକୁ ଆସିବୁଟି ରାଧୁରଣା ତା ଭାରିଯା ପାଇଁ ଖଣ୍ଡେ କସ୍ତା ବରାଦ ଦେଇଛି ଅପୁର ଦିନ ନବ ତାର ପୁଣି ବରାଦ ମଙ୍ଗରାଜ ସାଆନ୍ତଙ୍କ ଉଆସର ଚମ୍ପା ସାଆନ୍ତାଣୀ ଯେମିତିକା କାଳିଆ ଫୁଲ ପକା କସ୍ତା ପିନ୍ଧନ୍ତି ସେଇ ଖଚର ଖଣ୍ଡେ ହବ
0: ତା ଭାରିଯା କିଆଁ ଚମ୍ପା ସାଆନ୍ତାଣୀଙ୍କ ସମସ୍ତରେ ହେବାକୁ ମନ ଭଳିଲାଣି ବା
1: କଣ ଲୋ ସାରିଆ ଚମ୍ପା ସାଆନ୍ତାଣୀ ନାଁରେ ଯୋଉ ଗୀତ ବନ୍ଧା ହେଇଛି ନା
0: କି ଗୀତ ବା କିଏ ବାନ୍ଧିଛି
1: ଓଲି ଗୀତା କି ଏ କାମ କଣ କିଏ ଜଣେଇ ଶୁଣି କରିବ ମଙ୍ଗରାଜ ସାଆନ୍ତା ତାକୁ ଖାଇଯିବେନି କାଲି ସଞ୍ଜରେ ନଈ ଅତଡା ତଳୁ କିଏ କେଜାଣି ପାଲାବାନାଙ୍କ ସରି ଯେମିତି ସ୍ୱର ନମ୍ବେଇ ଛାଡି ଦେଇଥାଏ
2: ତୈଳ ହରିଦ୍ରା ବରିତ ଦେହେ କୁକୁରି ବସି ଘୁଣ୍ଡାବତୀ ଗେହେ ସୋହାତି ଶାଢ଼ୀ ବିଶ୍ରୁତ କଛେ ଫୋପ ଭିଡ଼ା ହୁଡ଼ା ସବିତ ଉଚ୍ଚେ ଦୁମ୍ଦୁମ୍ କୁମ୍କୁମ୍ ଚଳନ ତସ୍ୟା ଚଳତି ବା ଧାବତି ବିଷମ ସମସ୍ୟା କଙ୍କଣ ଚୁଡ଼ି ହସ୍ତେ ବିରାଜେ ଝମ୍ ଝମ୍ ଝମ୍ ଝମ୍ ଝମ୍

0: ଇଚ୍ଛା ଯଦି ଗଛଟି ଗହିରି ଦାଣ୍ଡେ ହସ୍ତ ହଲାଇ ଚାଣ୍ଡେ ଚାଣ୍ଡେ ଦେଖି ଶଙ୍କି ଯାଆନ୍ତି ଗ୍ରାମ୍ୟ ଲୋକେ ଡରି ମରି ପଳାଇ ଯାଆନ୍ତି ଥୋକେ ଇତି ରୂପ ବର୍ଣ୍ଣନ ପଦ୍ଧତି ଛନ୍ଦେ ଅତ ଗୁଣ ବର୍ଣ୍ଣେ ବିବିଧ ପ୍ରବନ୍ଧେ
1: ଶୁଣି କାଠ ହେଇଗଲି
2: ହେଲେ ତମେ ଏଗୁଡା ଆଉ କୋଉଠି ଗପି ବସିବନି ସେ ପୋଇଲିଟେ ହେଲେ କଣ ହେଲା ନିଜେ ସାନ୍ତାଣୀ ପୁରା କୁଆଡେ ତାକୁ ପାଟି ପିଟି ପାରନ୍ତିନି ସେ କଣ ଆଉ କିଏ ହେଇଛି କି ୱାସର ଚମ୍ପା ସାନ୍ତାଣୀ ପୁରା ମୋ ଛାତି ପରା କରତି ହେଇଯାଉଛି ସାନ୍ତେ
1: ହଁ ହବାର ତ କଥା ତନ୍ତୀ ବାପୁଡାର ପୁଣି ଏମନ୍ତ ଗାଈ
2: ଓଳିକେ ଅଢେଇଶରେ ଦୁଧ ଦଉଛି ଗୁଣ୍ଠୁଣି ହାତି ଲେଖେ ଜମାରେ ପେଟେ ଉଞ୍ଚ ଲାଞ୍ଜ ସରୁ ପାତଳ ସିଂହ ଗୋଟି ଯାକ କଳା ମୁଣ୍ଡରେ ଚାନ୍ଦ
1: ପାଠ କହିଛି କାଳି ଗାଈ ମୁଣ୍ଡରେ ଚାନ୍ଦ ତାକୁ ଆଣି ଶ୍ରୀ ଘରେ ବାନ୍ଧ
2: ସେଇ କଥା ମୁଁ କହୁଛି ସାନ୍ତେ ତାର ପରା ଗାଈ ସାନ୍ଥକ ଗୁହାଳକୁ ଯୋଗାଏ ଏଡେ ନଖିମନ୍ତ ଏଡେ ସୁଧାର ତା ନା ପୁଣି ଦିଆ ହେଇଛି ନେତ
1: ଆଚ୍ଛା ଭଗିଆ ସେ ଗାଈକୁ ବିକିବନି
2: ବିକନ୍ତା ନାହିଁ କାହିଁକି ମୋ ସାନ୍ତେ ହେଲେ ତାର ସେ ଯୋଉ ଭାରି ଜାଖଣ୍ଡକ ସାରିଆ ନେତୁକୁ ଝୁଅ ଲେଖା ପାଳିଛି ପରା ତା ନିଜର ତ କିଛି ନାହିଁ
1: ତାର ପିଲାପିଲି କିଛି ନାହିଁ
2: ବାଞ୍ଝଟାଏ ପରା ସାନ୍ତେ ନିତି ସନ୍ଧ ସକାଳେ ବୁଢୀ ମଙ୍ଗଳାଙ୍କ ପାଖକୁ ଦୌଡୁଛି ହେଲେ ଏମିତି ମୌନ ମୁହିଁ ଏକଥା କାହାରିକୁ ମୁହଁ ଫିଟେଇ କହିବ ନାହିଁ
3: ଜୁହାର ହଜୁର
1: କିଏ ଗୋବରା
3: ଜୁହାର ଚମ୍ପା ସାନ୍ତାଣୀ
1: ଖବର କଣ କିରେ
3: ହଜୁରଙ୍କ ଛାମୁକୁ ଆସିଥିଲି ବାଟରେ ଆଖି ପଡିଗଲା ଆମ ଗାଁ ଭଗିଚନ୍ଦ୍ର ଛଅ ମାଣ ଆଠ ଗୁଣ୍ଠ ଚକ ଉପରେ ସାନ୍ତେ ମୁଁ ତ ସେଇଠି ଥ ହେଇ ଠିଆ ହେଇଗଲି ଆଉ
1: କାହିଁକି କଣ ହେଲା
3: କି ଧାନ ସେ ବିଲରେ ହେଇଛି ହଜୁରୁ ଦିନ କେଇଟା ତଳେ ରଠ ହେଇ ରୁଆ ହେଇଥିଲା ଏଇଖିଣା ସାନ୍ତେ ଗଛ ସବୁ ଏକ ଜାବୁଡ଼ ହୋଇ କଳା ବୁଲି ଆଇଲାଣି ଜମି ତ ହଜୁରୁ ଯାହା କହନ୍ତି ସାର ଉଦ୍ଧାର
1: ରତନପୁର ବାଘ ସିଂ ବଂଶଠୁ ଭଗିଆ ଏଇ ଛଅ ମାଣ ଆଠ ଗୁଣ୍ଠ ଚକଟା କିଣିଛି ବାହିଲି ନିଷ୍କର ସବୁଯାକ ଗାଁ ଧୋରା ପାଣି ସେଇ ଜମିରେ ପଶେ
3: ହଜୁରଙ୍କ ସାଙ୍ଗରେ ବାଘ ସିଂ ବଂଶର ଅଦୌତି ବୋଲି ସିନା ନହେଲେ ଛଅ ମାଣ ଆଠ ଗୁଣ୍ଠ ଚକ ହଜୁରୁ ନ କିଣି ପୁଣି ଭଗିଆ ତନ୍ତି କିଣିଥାନ୍ତା
1: ଭଗିଆ ତ ସେ ଜମିକୁ ହାତ ଚାଷ କରୁନି ଭାଗ ଦେଇଛି
3: ହୁଣ୍ଡାଟାଏ ହଜୁରୁ ହୁଣ୍ଡାଟାଏ ସେ କି ଚାଷ କରିବ ଆଜ୍ଞା
1: ଆରେ ହାତ ଚାଷ ତ କରୁନି ଆଉ ଏତେ ଗୁଡା ଜମି କାହିଁକି ମାଡି ବସିଛି କେ ଜାଣି ଆଚ୍ଛା ଦେଖାଯିବ ହଉ ତୁ ଯା ସଞ୍ଜୁକୁ ଆସିବ
3: ଜୁହାର ହଜୁର
1: ଚମ୍ପା
2: ସାନ୍ତେ
1: ତୁ କଣ ଭାବୁଛୁ
2: ସାରିଆ ତନ୍ତିଆଣୀର ସେ ନେତ ଗାଈ କଥା ମୁଁ ମନରୁ ଯାଉନି ସାନ୍ତେ କେମିତି ସେ ଗାଈ ଆସି ଆମ ଗୁହାରେ ବନ୍ଧା ହବ
1: ତୋ ଆଖିରେ ନାଚୁଛି ସାରିଆର ନେତ ଗାଈ ଆଉ ମୋ ଆଖିରେ ଭଗିଆର ଛଅ ମାଣ ଆଠ ଗୁଣ୍ଠ ଜମି ରତନପୁର ମୌଜାର ବାଘ ସିଂ ବଂଶ ଜମି ଜମା ଜମିଦାରୀ ସବୁ ତ ଗଲାଣି ଷାଠିଏ ହାତ ବାଉଁଶ ଆସି ଦା ବେଣ୍ଠରେ ରହିଲାଣି ତେବେ ବି ତାଙ୍କ ଟାଣପଣ ଆଉ ଭାଙ୍ଗିନି ମୋ ଛାଇ ପଡ଼ିଲେ ତାଙ୍କ ନାହିଁ ଦେଉଛି ଆମରି ଗାଁ ଗହିର ଚକରୁ ବାଘ ସିଂ ଜମି କିଣିଲା ହୁଣ୍ଡା ଭଗିଆ
2: ଇଏ ଜମି ସେ କେବେ କିଣିନଥାନ୍ତେ
1: ସେ କଥା ମୁଁ ପାର୍ଶ୍ୱରେ ପକେଇଥିଲି ଆଜି ଗୋବରା ଜେନା ପୁଣି ମୋ ଛାତି ଭିତରେ ନିଆଁ ଜଳେଇ ଦେଇଗଲା ବାଘ ସିଂ ବଂଶକୁ ମୂଳପୋଚ କରିବି ଛଅ ମାଣ ଆଠ ଗୁଣ୍ଠରେ ମୋ ହଳ ଯଚା ହବ ଚମ୍ପା
2: ଶାନ୍ତି
1: ପିଲାଝିଲା ମନାସି ସାରିଆ ଦି ବେଳା ବୁଢୀ ମଙ୍ଗଳା ପାଖକୁ ଦୌଡୁଛି ନା
2: ଦୌଡୁଛି ଯେ ହେଲେ ଭାରି ଗୁମାନି କାହା ଘରେ ତାର ଗୁମରେ ଫିଟିବ ନାହିଁ
1: ଆରେ ତୋ ହାତରୁ ବଳେଇ ଯିବନି ମ ତୋ ସାଙ୍ଗରେ ତାର ପଡେ କେମିତି
2: ଭଲ ମତେ ତାର ଭାରି ଖାତିରି ଭାରି ମାନ
1: ତାହେଲେ ତ ତୁଇ ପାରିବୁ
2: ତମ ତୁଣ୍ଡ ଫିଟିଲେ ତମ ପାଇଁ ମୁଁ ନିଆଁକୁ ଡେଇଁ ପଡିବି ଶାନ୍ତେ କୁହ କଣ କରିବି
1: ହଁ କହିବି ତୁ ଏଇଖିନି ଯା ମୁଁ ଟିକେ ଭାବେ
4: ମରୁଆ ମରୁଆ ମା ସାନ୍ତାଣୀ
5: ସାନ୍ତେ କାହିଁ ଗଲେ କି
6: କଚେରୀ ଖଞ୍ଜାରେ ତ ଥିଲେ ଚମ୍ପା ସାନ୍ତାଣୀଙ୍କ ସାଙ୍ଗରେ କଣ କଥା ବସାଉଥିଲେ
5: ଦିନ ରାତି ଆଠ ପହର କି କଥା ତାଙ୍କର ଚାଲିଛି କେଜାଣି ପୁଣି କଚେରୀ ଖଞ୍ଜାରେ ମା ସାନ୍ତାଣୀ ହେଇ ସାନ୍ତ ଏଇ ଆଡ଼କୁ ତ ଆସୁଛନ୍ତି ଦିନ ଆସି ଦି ପହର ଗଡିଗଲାଣି ଏତେ ବେଳେ ଯାଇକି ତମର କଚେରୀ କାମ ଚାଲିଛି
1: ତମେ ଏ ଅଡୁଆରେ ମୁଣ୍ଡ ପୁରଉଛ କାହିଁକି ତମ କାମ ତମେ ବୁଝ
5: ମୋ କାମରେ ମୁଁ କଣ ହେଳା କରୁଛି
1: ମୁଁ କହିଲି ସେ କଥା ଚାରିଆଡେ ତ ଡାକ ହୁରି ପଡିଛି ସାନ୍ତାଣୀ ହେଉଛନ୍ତି ସାକ୍ଷାତ ଲକ୍ଷ୍ମୀ ତାଙ୍କ ଦୁଆରୁ ଭାଟ ଭିକାରୀ ଖାଲି ହାତରେ ଫେରିବା କେହି କୁଆଡେ ଦେଖି ନାହିଁ
5: ମୁଁ ଲକ୍ଷ୍ମୀ ହଏ କି ନହିଁ ମୋ ପିଣ୍ଡରେ ପ୍ରାଣ ଥିବା ଯାକେ ତମ ଘରୁ ଭାଟ ଭିକାରୀ ଦାସ ଦାସୀ ପୋଇଲି ଚାକର ମୂଲିଆ ଆଗେ ଖାଇଲେ ମୁଁ ଯାଇକି ପାଣି ଛୁଇଁବି ତମେ କଣ କଥା ଜାଣିଛ
1: ଜାଣିଛି ବୋଲି ତ କହୁଛି

0: ତମ କାମ ତମେ ବୁଝ ଆଉ ଏଥିରେ ମୁଣ୍ଡ ପୁରାଉ ନାହିଁ। ଜାଣିଛ ତମେ ଗଲା ସନ ମୁଁ କଟକ ଯାଇଥିଲି, ଓକିଲ ରାମ ରାମ ଲାଲା ଜଣେ ଭାରି ବଡ଼ ନାମଜାଦା ଓକିଲ, ସେ ମତେ କଣ କହିଲେ ଜାଣ, ଆପଣଙ୍କ ଭଳି ଚତୁର ଲୋକ ମୁଁ ଆଉ କୋଉଠି ଦେଖିନାହିଁ ମଙ୍ଗରାଜେ। ଆପଣ ଗୋଟାଏ ଗଧ ବିକା କିଣା ହବାକୁ ଯେତିକି ସମୟ ଲାଗିବ, ଆପଣ ତାଠୁ କମ ସମୟ ଭିତରେ ଶେଖ ଦିଲଦାର ମିଆଁଙ୍କ ଠାରୁ ଫତେପୁର ସରସଣ ତାଲୁକଟା ମାରିନେଲେ। ଆଉ ତମେ କଣ ଭାବୁଛ ମୁଁ ଦିଲଦାର ମିଆଁ ଭଳି ଦିଲ ଚଉଡ଼ା କରି ବସିବି, କଚେରୀ କାମ ବୁଝିବିନି, ମୋଠୁ ଆଉ ଜଣେ କିଏ ଜମିଦାରଟା ମାରି ନେଇଯିବ?
1: ମୁଁ ତ ସେ କଥା କହୁନି, ନିଜ ସମ୍ପତ୍ତି ନିଜେ ଦେଖାଶୁଣା କରିବ ନାହିଁ ତ ଆଉ କରିବ କି? ହେଲେ ତାର ତ ପୁଣି ଗୋଟେ ବିଳ କାଳ ଅଛି, ଏଣେ ପୁଅମାନେ ସବୁ ଯୋଗା ହେଇଗଲେ।
0: ଯୋଗା ତମରି ପାଇଁ ବୁଝିଲ, ତମରି ପାଇଁ ତିନି ତିନିଟା ପୁଅ ଅଯୋଗ୍ୟ କୁଳାଙ୍ଗାରା ହେଇଗଲେ, ଅଠା କାଠି ବସେଇ ଗୋବରା ଚଢେଇ ଧରିବେ, ପଶା ଚୌପାଲି ଖେଳିବେ, ନିଶା ପାଣି କରିବେ, ତାଙ୍କ କାମ ହେଲା ଏଇଆ। ଏମାନେ ପୁଣି ଯୋଗା ହେବେ, ଯୋଗା ବୁଝିଲ? ଯେତିକି ସମ୍ପତ୍ତି ମୁଁ କରିଛି, 5,000 ଟଙ୍କା ସଦର ଜମାର ଏ ଜମିଦାରୀ, 28 ବାଟି ବାହେଲ ଲାଖରାଜ, 15 ବାଟି କି 16 ବାଟି ବାଜ୍ୟାପ୍ତି, 50,000 ଟଙ୍କାର ମହାଜନି, ଆଉ 2,500 ଭରଣ ଧାନ, ୟା ଉପରେ ଆହୁରି ଦି ଏତିକି ସମ୍ପତ୍ତି ଆଣି ଯୋଡ଼ିବେ। ମୋ ମୁଣ୍ଡରେ ଏଇଖିନା ତେନ୍ତୁଳିଆ ବିଛା କାମୁଡ଼ୁଛି। ହଉ ତମେ ତମ କାମରେ ଯାଇ ଗଲ, ମଲା ଆଉ ପୁଣି ଏଠି ଠିଆ ହେଇ ରହିଲ କାହିଁକି? ଯାଅ। କିଏ ସେଠି? ମରୁଆ ଚମ୍ପା ସାନ୍ତାଣୀ କିଏ ଘରକୁ ଡାକିଦେ ତ।
2: ଆଜ୍ଞା ସାନ୍ତେ,
0: ମୁଁ ସବୁ କଥା ଭାବିଛନ୍ତି ଠିକ କରିଛି, ତୁ
2: ଏଇଠି ନା?
0: ହଁ
2: କଣ ତାକୁ କହିବି?
0: ବସ୍ କହୁଛି। ଆଚ୍ଛା ଆଗେ କବାଟା ଆଉ ଯଦି ତ

0: ଶୁଲ କଣ ହୋଇଥାମା ତୋ କାଶ ବଜର ହଉ
1: କୁଆଡେ
0: ଗାଧେଇ ଯାଉଛୁ
1: ହଁ
0: ଦୀଘିକୁ ଯିବୁ ଟି
1: ହଁ
0: ଚାଲ ମୁଁ ତ ଦୀଘି ଆଡକୁ ଯାଉଛି ଆ ସାଙ୍ଗ ହେଇ କଥା ଭାଷା ହେଇଯିବା ଆ ସତେଲ ସାରିଆ ତୁ କେଡେ ସୁନ୍ଦରିଆଟିଏ ହେଇଛୁ ବା ତତେ ଦେଖିଲେ ତନ୍ତି ଘର ବୋହୁ ବୋଲି କେହି କହିବେନି ଯେମିତି କରଣ ମହାଲୟକ ଘର ବୋହୁ ଦେଖୁଛ ଦେଖୁଛ ୟା ଢଙ୍ଗ ଆସି ପାଏ ନ ପାଏ ଦଶ ବର୍ଷ ଘର କରୋନା କଲାଣି ମୋ କଥା ଶୁଣି ନାଜରେ ମୁହଁ ବୁଲେଇ ଦଉଛି ଆଲ ଭଗବାନ କଣ କରୁଛି
1: ତନ୍ତରେ ବସୁଛନ୍ତି
0: ଆଉ ମଲାଜା ମୋ ପୋଡ଼ା ମୁନ ତୁମ ଘରକୁ ତ ତମେ ଦୁହେଁ ତୁଆ ତୁଆ ବଗୁଲା ବଗୁଲି ତମ ଘରେ ଆଉ କିଏ ଅଛି ଯେ ମୁଁ ଆଉ ଆଉ ହଉଛି ରୋଷେଇ ବାସ ସାରିଛୁ
1: ସକାଳୁ ଅଣ୍ଟା ପାଣି କରି ରୋଷେଇ କାମ ସାରିଛି
0: ହଁ କି ବା କୁଟୁମ୍ବ କି ବା ରୋଷେଇ ହାତ ହଲେଇ ଦେଲେ ନଅ ତୁଣ ଛଅ ବଜା ଥୁଆ ହେଇଛି ତଇଁକି ପୁଣି ତୋ ହାତ କୁଆଡେ ଭାରି ଖରା ମଲା ମଲା ୟା ତୁଠାରେ କଣ ମାଇକା ଭର୍ତ୍ତି ମୋ ପାଦ ପକେଇବାକୁ ରାହା ନାହିଁ ୟେ ଗୋବିନ୍ଦ ପୁରା ଗାଁ ମାଇପ ଗୁଡା କାହିଁ ଏମିତି ନିଉଛଡ଼ା ପ୍ରକୃତି କିଛି କାମ ନାହିଁ ଗାଧୁଆ ତୁଠାରେ ଖାଲି ପର ଚର୍ଚ୍ଚା ପକେଇଥିଲେ ତୁ ଆମ ଆମର ଏଇ ଗଛ ମୂଳେ ଟିକିଏ ବସି ପଡିବା ତୁଠ ପାତଳା ହେଇଯାଉ କି ଭଲ କରି ଘଷି ମାଜି ହେଇ ଗାଧି ଆ ବସ
1: ମୋ ପାଇଁ ତମର ମିଛଟାରେ ବେଳ ଯାଉଛି
0: ତୁ ଜାଣିନେଲୁ ସାରିଆ ତତେ ଦେଖିଲେ ଗୋଟେ କଥା କହିବି
1: କଣ
0: ମା ବୁଢ଼ୀ ମଙ୍ଗଳା ହେଲେ ସବୁର ମୂଳ ତାଙ୍କରି ଆଜ୍ଞାରେ ପୃଥି ଚଳୁଛି ସଂସାର ଆତଜାତ ହଉଛି ତାଙ୍କ ଆଜ୍ଞା କେବେ ଅନସ୍ଥା ହବାର ନୁହେଁ ମୁଁ ଜାଣେ ତୁ ବାର ବର୍ତ୍ତ କରି ମାଙ୍କ ଆଜ୍ଞା ପାଇଛୁ ଏକା ଆମ ସାଆନ୍ତଙ୍କ ଘର ଉପରେ ତାଙ୍କ ଦୟା ଥିଲା ଏବେ ତମ ଉପରେ ପଡିଲା ଏତେବେଳେ ଆଉ ତୁନି ତାନି ହେଇ ବସିଲେ ଚଳିବ ଆଲୋ ବୁଝିପାରୁନୁ ମୋ କଥା ଶୁଣ ମୁଁ ବୁଝେଇ ଦଉଛି ଯାହା ଘରେ ପିଲା ଝିଲା ନାହିଁ ତାହାର ସବୁଥିରେ କିଛି ନାହିଁ ବାଞ୍ଝ ବରଡ ହବା କି ଉଣା ପାପ ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ ମୁଁ ଶୁଣେ ସେଦିନ ଗୋସେଇ ପୋଥିରେ ଗାଇଲେ ଯାହାର ପିଲା ଝିଲା ନାହିଁ ସକାଳୁ ତା ମୁହଁ ଚାହିଁବ ନାହିଁ ତିନି ପୁଆତି ସୁଲକ୍ଷଣୀ ବାଞ୍ଝ ବରଡି ଗାଁନି ଉଛୁଣି ଯାହାର ଘରେ ପୁଅ ଝିଅ ନଥାଏ ସେ ମାଇକିନିଆ ବଡ଼ ଦୁଃଖ ପାଏ
1: ମୋ ଭାଗ୍ୟରେ ତ ନାହିଁ
0: ମାଙ୍କ ଦୟା ତମ ଉପରେ ହେଇଛି ତୁ ତାଙ୍କ ଦେଉଳ ତୋଳେଇ ଦେଖିବୁ ରାତି ପାହିଲା ବେଳକୁ ତୋ ଭାଗ୍ୟ ଫିଟି ଯାଇଥିବ
1: ଦେଉଳ ଏତେ ଟଙ୍କା ଆମେ ଆଣିବୁ କହୁଛୁ ଟଙ୍କା ସାଙ୍ଗେ
0: ଏ ଧର୍ମ କାମ ପୁଣି ଟଙ୍କା ପାଇଁ ଅଟକି ଯିବ ଆଉ କେହି ନଦେଲା ଆମ ମଙ୍ଗଳ

0: ଦେଢ଼ଶହ ସାଣ୍ଟ ଦେବେ ଟଙ୍କା ପାଇଁ ମୁଁ ଲଗା ହେଲି କେତେ କି ଏ ଟଙ୍କା ଦେଢ଼ଶହ ରେ ଦେଉଳ ଠିଆ ହବ
1: ମଙ୍ଗରାଜ ସାଣ୍ଟ ଟଙ୍କା ଦେବେ
0: ନ ଦେବେ କିଆଁ ତମର ଯୋଉ ଛଅ ମାଣ ଆଠ ଗୁଣ୍ଠ ଜମି ଅଛି ତାକୁ କଣ୍ଟକ ବାଲା ଲେଖିଦବ ରାତି ଅଧରେ ଟଙ୍କା ଗଣି ଆଣିବ
1: କଣ
0: ମୋ କଥା ମନକୁ ପାଉଛି ଟି
1: ଲୋକେ କହନ୍ତି ସାନ୍ତେ ଜମି କଣ୍ଟ ଲେଖି ନେଲେ ଆଉ ଫେରନ୍ତିନି
0: ସେ ଲୋକଙ୍କ ମୁହଁରେ ନିଆଁ ମୁଁ ପରା କହୁଛି ଏ କାମ ପାଇଁ ମୁଁ ଲଗାଇଲି ଦେଖ କଥାଟା ଯେତେବେଳେ ଉକୁ ହେଲାଣି ପଛେଇ ଗଲେ ଭାରି ଖରାପ ହବ ଘରର ଯିଏ ଶ୍ରୀମୁଣ୍ଡା ତାକୁ ବାଧା
1: ନାଇଁ ଚମ୍ପା ସାନ୍ତାଣି ତମେ ସେ କଥା କୁହନି ସେ ଭଲରେ ଥାନ୍ତୁ ତମେ କୁହ ମୁଁ କଣ କରିବି
0: ଏଇ ନେ ଇଏ ତ ଅଧିବାମାନଙ୍କ ଧଣ୍ଡା ଆଉ ମହାପ୍ରସାଦ ମୋ ଉପରେ ତୋର ବିଶ୍ୱାସ ହେଲା
1: ତମେ କୁହ ମୁଁ କଣ କରିବି
0: କାନ୍ଦନି ମୋ କଥା ଶୁଣ ତତେ ମୁଁ ଧଣ୍ଡା ମହାପ୍ରସାଦ ଦେଲି ତତେ ଆଉ କିଛି କରିବାକୁ ପଡିବନି ଯାହା କରିବାର କଥା ମୁଁ କରିବି ତୁ ଯା ଗାଧେଇ ପାଧେଇ ଘରକୁ ଯିବୁ ଯା
2: ଆଉ ଏ ଯୁପକାଠିରେ ବଞ୍ଚିବାର ବାଟ ତାର ନାହିଁ
0: ତମେ ବୁଢୀ ମଙ୍ଗଳାଙ୍କ ମାଳି ସୋନାରଣାକୁ ସବୁ ବୁଝେଇ ବରାଦ ଦେଇଛ ଟି
2: ଗୋଟି ଗୋଟି କରି ସବୁ ବୁଝେଇ ଦେଇଛି ସୋନାରଣା ଭଗିଆ ଘରକୁ ଯାଇଛି ଏଇ ସାତ ଫେରି ମତେ ବାତିନି ଦବ ହଁ ଦି ଗାଡି ଖଣ୍ଡେ ପଥର ଯୋଗାଡ କରିବାକୁ ହବ
0: କାହିଁକି
2: ଭଗିଆ ଦେଉଳ ତୋଳିବ ପରା ଟଙ୍କା କଣ ହବ ଦେଉଳ ପାଇଁ ପଥର ଲୋଡ଼ା ଦି ଗାଡି ପଥର କାହିଁ କଣ ବୁଝିପାରୁନୁ।

0: ଏଥକ ମୋ ବୁଦ୍ଧି ବିଦ୍ୟା ତ କିଛି ପାଉନି ଲୋ ସାରିଆ, ଚମ୍ପା ସାନ୍ତାଣୀ ତୋ ହାତରେ ଧଣ୍ଡା ମହାପ୍ରସାଦ ଦେଇ ଏଇ କଥା କହିଛନ୍ତି?
1: ସେତିକି ବେଳୁ ପୁରା ମୋ ମୁଣ୍ଡରେ ତେନ୍ତୁଳା ବିଛା କାମୁଡ଼ିଛି। ସେ ତ ଯିଏ ସେ ଲୋକ ନୁହନ୍ତି, ଚମ୍ପା ସାନ୍ତାଣୀ ନାଁକୁ ସିନା ସେ କହିଲି, ହେଲେ ଗାଁକୁ ସାନ୍ତାଣୀ ମଙ୍ଗରାଜ ସାନ୍ତ ପିଲା ତାଙ୍କ ହାତ ମୁଠାରେ, ସେ କଣ ମାକରା କଥା କହିବେ?
0: ସେଇ କଥା ତ, କଣ କରିବା ଏବେ?
2: ଆରେ ଭଗବାନ ଘରେ ଅଛୁ ଭଗବାନ,
1: ବୁଢ଼ୀ ମଙ୍ଗଳାଙ୍କ ମାଳି ସନରଣା ଡାକିଲାଣି,
0: ଦେଖୁଛି
1: ଯାଇ ପୁଛ।
2: ଆରେ ଭଗବାନ ଘରେ ଅଛୁ କି?
0: ଏ ରଣାଇ ଆସ ଆସ, ତୁମେ ଏତେବେଳେ କୁଆଡ଼େ?
3: ଏତେ ଦିନ କେତେ ଭାଗ୍ୟ ଫିଟିଗଲାରେ ଭଗବାନ, ତୁ ମଣିଷ ହେଇଗଲୁ।
0: କଥା କଣ ରଣାଇ?
3: ଠାକୁରାଣୀ ମତେ ସ୍ୱପ୍ନେଇଛନ୍ତି।
0: ହେ ତୁମେ ତାଙ୍କ ମାଳି ତମକୁ ସ୍ୱପ୍ନେଇଲେ, ଇଏ ତ ଅତି ଉତ୍ତମ କଥା।
3: ତୋ କଥା ମତେ ସ୍ୱପ୍ନେଇଛନ୍ତି ପରା?
0: ମୋ କଥା?
3: ହଁ ତୋ କଥା ଆଉ ତୋ ଭାରିଜା କଥା।
0: ରଣା ପୁଅ
3: ସ୍ୱପ୍ନ ହେଇଛି, ତୁ ଏଇ ଶନିବାର ଦିନ ଅଧରାତିରେ ଠାକୁରାଣୀଙ୍କୁ ମାଜଣା କରିବୁ, ଠାକୁରାଣୀ ତୋ ଉପରେ ପ୍ରସନ୍ନ।
0: କଣ କହୁଛ ତମେ ରଣାଇ?
2: ଆଲୋ ସାରିଆ, ଏ ଶୁଣିଲଣି?
3: ସାରିଆ କଣ ଶୁଣିବ ମ, ତୁ ଶୁଣ, ଦେ ବାହାର କର।
0: କଣ?
3: ଠାକୁରାଣୀଙ୍କ ମାଜଣା ଖର୍ଚ୍ଚ ଦଶଣା ଦି ପଇସା। ଆରେ ଏ କାମରେ ପୁଣି ତୁ କୁନ୍ଥୁ କୁନ୍ଥୁ ହଉଛୁ କଣ ବା?
0: ନାଇଁ ନାଇଁ ରଣା, ମୁଁ ଦଉଛି ଦଉଛି ପଇସା ଦଉଛି।
2: ଆଲୋ ସାରିଆ ସାରିଆ, ଏଇ ସବୁ ସେ ଠେକିରେ କର୍ତ୍ତା ବିକା ପଇସା ଥିଲା ଦବୁଟି,
0: ଏ ନିଅ ଶୁଣାଇ ନିଅ, ଏ ଦଶଣା ଦି ପଇସା।
3: ଏବେ ଶୁଣ, ଶନିବାର ଦିନ ଠିକଣା ବେଳକୁ ତମେ ଯାଇ ଠାକୁରାଣୀଙ୍କ ପାଖରେ ଯାଇ ହାଜର ହବ, ଆଉ ସେଦିନ ତମେ ଦୁଇ ପ୍ରାଣୀ ଉପବାସ ରହିବ, ବୁଝିଲ? ମୁଁ ଯାଉଛି। ହେ
0: ମା ମଙ୍ଗଳା, ହେ ମା ମଙ୍ଗଳା, ଏ ସାରିଆ
1: ଇଏ ତ ବଡ ଆଚମିତ କଥା।
0: ଆମେ ସରଳିଆ ନିକଟ ଲୋକ, କାହାରି ଭଲ ମନ୍ଦରେ ତ ନଥାଉ, ସେଇ ବୁଢ଼ୀ ମଙ୍ଗଳା ଆମର ସାହା ଭରସା, ସେ ଯାହା କରିବ। ମା ମଙ୍ଗଳା
4: ତାହେଲେ ରାଜି ନା?
3: ରାଜି ନହେ ଆଉ ବାଟ ଅଛି ସାନ୍ତେ, ବନେଇଛୁନି ଏତେବେଳେ ମିଛ କଥା ମୁଁ କହିବେଲି, ସେ କଣ କିଛି ଧରିପାରିଲା?
4: ଆଚ୍ଛା ହଉ ଶୁଣ, ଠାକୁରାଣୀଙ୍କ ଆସ୍ଥାନ ପଛପଟେ ପୁରୁଷେ ଗହିରରେ ଗୋଟେ ଗାତ ଖୋଳା ହବ, ତାରି ଭିତରେ ଗୋବିନ୍ଦା ଭଣ୍ଡାରୀ ଲୁଚିକି ରହିବ। ତୁ ସାରିଆ ଭଗିବା ପାଇଁ ଠାକୁରାଣୀଙ୍କୁ ବର ମାଗିବୁ, ଗୋବିନ୍ଦା ଗାତ ଭିତରୁ ଜବାବ ଦବ, ବୁଝିଲୁ?
3: ହେଲା ହେଲା ସାନ୍ତେ, ଏଣିକି ମୋ ଦକ ଭଗିଆ ଠାକୁରାଣୀଙ୍କ ଦେଉଳ ତୋଳିବାକୁ ନିୟମ କରି ଆସିବ, ତା ନହେଲେ ତା ବଂଶ ନାଶ ହେବ।
4: ବାସ୍ ମୋର ସେତିକି ଲୋଡ଼ା, ହଉ ତୁ ଏଥର ଯା।
3: ଜୁହାର ସାନ୍ତେ,
1: ଅମଙ୍ଗଳ କାମ ସେ କାହିଁକି କରୁଛ ଭଲା?
4: ଓହୋ, ତମେ ପୁଣି ମୋ କାମ କଥା ଉଠେଇଲ, ମୁଁ ପରା ଥରେ ତମକୁ କହିଛି ସମ୍ପତ୍ତି କେମିତି ବରବାଦ କରିବାକୁ ହୁଏ, ସେଇ ବିଦ୍ୟା ଖାଲି ତମକୁ ଜଣା, ମୋ କାମ ହେଲା ସମ୍ପତ୍ତି କମେଇବା। ତମେ ତମ କାମ କର, ମୁଁ ମୋ କାମ କରୁଛି।
1: ମୋ କଥା ତାହେଲେ ତମେ କିଛି ଶୁଣିବନି?
4: ନା ତମେ ଯାଅ ଏଠୁ। ଆରେ କିଏ ଅଛି? ଚମ୍ପା ସାନ୍ତାଣୀକୁ ଡାକିଦେ ତ।
5: ଗୋବିନ୍ଦା।

0: ସାନ୍ତେ କଣ୍ଟା ତ ପୁରିଗଲା, ଭଗିଆ ଟଙ୍କା ସୁଝିଲା ନାହିଁ, ଛଅ ମାଣ ଆଠ ଗୁଣ୍ଠ ଚକକୁ ଆମ ହଳ ଯିବ ତ?
1: ସେ କାମ ଏତେବେଳେ ଯାହା ବାକି ଅଛି, ତିନିଟା ହଳିଆ ହଳ ନେଇ ଦଖଲକୁ ବାହାରି ଗଲେଣି ନା।
0: ଆଉ ନେତ
1: ନେତ ଆସି ଆମ ଗୁହାଳେ ବନ୍ଧା ହବ, ମକଦ୍ଦମା ଖର୍ଚ୍ଚ ବାବଦକୁ ଭଗିଆର ଘର ବାରି ସ୍ଥାବର ଅସ୍ଥାବର ସବୁ ସମ୍ପତ୍ତି ମୁଁ ନିଲାମ ଧରିଛି। ସରକାରରୁ ଜମାଦାର ଆସିଛି, ନାଗରାବାଲା ଗଲାଣି, ମୁଁ ବି ତ ବାହାରିଲି ଆଉ।
0: ହଁ ସାନ୍ତେ, ଚଞ୍ଚଳ ଯାଇ ମୁଁ ନେତୁକୁ ଆଣ, ମୁଁ ଅରୁଆ ଚାଉଳ ହଳଦୀ ସଜନ କରି ଚାହି ରହିଲି।
2: ସାନ୍ତେ ସାନ୍ତେ, ମୁଁ ତମର କି ଦୋଷ କରିଥିଲି ସାନ୍ତେ? ମୁଁ ଛଅ ମାଣ ଆଠ ଗୁଣ୍ଠ ନେଲ, ପୁଣି ମୁଁ ଘର ଦ୍ୱାର ବୋହି ନେବାକୁ ଆସିଛ।
1: ତନ୍ତୀ ଟଙ୍କା ଭାରି ତ ବଡ଼ି ବଡ଼ି କଥା କହୁଛ, ମକଦ୍ଦମା ଖର୍ଚ୍ଚକୁ ତୋ ସମ୍ପତ୍ତି ନିଲାମ ଉଠିଲା, ମୁଁ ନିଲାମ ଧରିଲି। ସରକାରୀ ଜମାଦାର, ଗାଁ ଚୌକିଦାର ସମସ୍ତେ ଏଠି ଅଛନ୍ତି, ମୁଁ ବୋହି ନେଲି କଣ କହିଲୁ?
2: ସାନ୍ତେ, ମୁଁ କଟକ ଯାଇ ତମ ନାଁରେ ମୁଁ ଛଅ ମାଣ ଆଠ ଗୁଣ୍ଠ ଦେଢ଼ଶହ ଟଙ୍କାକୁ କଣ୍ଟ କବଲା ଲେଖିଦେଲି, ତମେ ମତେ ତାହୁଲ ଦେଉଳ ତୋଳିବା ବାହାନରେ କେହି ଗାଡି ପଥର ଯାହା
1: ଏଇଟାକୁ ନେଇ ଯାଇଠୁ ନେଇ ଯାଇଠୁ।
2: ମତେ ତ ଟଙ୍କା ଦେଲ ନାହିଁ, ମୋ ଜମି କାହିଁକି ନବ, ମୋ ଘର ବାରି କାହିଁକି ନବ?
1: ଆରେ ତାକୁ ନେଇ ସେ ନଡ଼ିଆ ଗଛରେ ବାନ୍ଧି ପକେଇବୁ ଗୋବରା।
2: ସାନ୍ତେ ମୋ ଛଅ ମାଣ ଆଠ ଗୁଣ୍ଠୁ ମତେ ଫେରେଇ ଦିଅ
1: ପୁରାଣ।
3: ଆଜ୍ଞା ସାନ୍ତେ।
1: ଆଉ କିଏ ଅଛି? ଚୈତା ମଙ୍ଗୁଳିଆ, ଶୁଣ, ଭଗିଚନ୍ଦର କାଇ ଛପର ଓଲାରି ଦିଅ, କାନ୍ଥ ସବୁ ପିଟି ଶୁଆଇ ଦିଅ, ଘରର ସବୁ ଜିନିଷ ପତ୍ର ପଦାକୁ ବାହାର କରିନିଅ। ଆଉ ହଁ, ତାର ଗୋଟେ ଗାଈ ଥିଲା ପରା?
3: ଅଛି ସାନ୍ତେ, ଏଇଠି ବନ୍ଧା ହେଇଛି,
1: ଗାଈଟାକୁ ଫିଟେଇ ଆମ ଗୁହାଳରେ ବାନ୍ଧି ଦିଅ।
4: ଆଜ୍ଞା ସାନ୍ତେ, ଦେଖିବା ଆଣନ୍ତୁ
1: ଆଚ୍ଛା, ସେଠି ସେ କି ପାଲା ଚାଲିଛି? ଆରେ ଜବରଦସ୍ତି ଖୁଣ୍ଟରୁ ଫିଟେଇ ଆଣ,
0: ମତେ ତାହେଲେ ଜୀବନ ମାରି ମୋ ନେତୁକୁ ନିଅ।
1: ଆରେ ଫିଟେଇ ଆଣ କହୁଛି,
0: ନେତ ତୁ ମତେ ଛାଡ଼ି
1: ଦେଉଛୁ,
0: ନେତ ନେତ।

0: ନାଇଁ ସାନ୍ତେ, ତେମେ ଆର କିଛି ହେଲେ ଗୋଟେ ବାଟ ଘର ହେଲା। ଏବେ ଆମର ଗାଈ ଗାଈଟା ରତନପୁର ମଉଜାକୁ ଯାଇଥିଲେ, ୟା ବୋଲି ସେ ବାଘ ସିଂ ପୁଅଟା ଆମ ଗାଁକୁ ଆସେ, ତମ ଭଳି ସାନ୍ତକୁ ବାର ବେଜିତ କରି ଗାଳି ଦବ, ପୁଣି ଗାଁଟା ଯାକ ମିଳିପେ ନାଇକ ଜମା ହେଇଥାନ୍ତି। ମୋର ତ ମନେ ହଉଥିଲା ତା ନାକଟାକୁ କାମୁଡ଼ିକି ଛିଣ୍ଡେଇ ଦେଇଥାନ୍ତି। ସେଇଟା ପାଞ୍ଚ ହାତିଆ ଅର୍ଘାସୁର ମର୍ଦ୍ଦଟାଏ, ହାତରେ ପୁଣି ବାଉଁଶ ଠେଙ୍ଗା।
1: ସେଇ ଠେଙ୍ଗା ବୁଝିଲୁ ଚମ୍ପା, ସେଇ ଠେଙ୍ଗାକୁ ହେଲା ମୋର ଡର। ବାଘ ସିଂହର ଚାରି ଚାରିଟା ଯାକ ପୁଅ କଥା କଥାକେ ଠେଙ୍ଗା ଚଳେଇ ଦେବେ, ବଳରେ ତାଙ୍କୁ ତ ଆଉ ପାରି ହବନି। ତାଙ୍କୁ ଛଳ

0: ଉଚ୍ଛାର କରିବା କମ ଦେଖିଲୁ ତ ତୁ ଟିକେ ବୁଦ୍ଧି ଖର୍ଚ୍ଚ କଲୁ ବୋଲି ଭଗିଆ ସାରିଆଙ୍କ କାମ ଫତେ ହେଇଗଲା
1: ବୁଦ୍ଧି ଖର୍ଚ୍ଚ କଲେ ପୁଣି କୋଉ କାମଟା ଅଟିକି ଯିବ ଯେ ସେ ଦିଟା ପୁଣି କୁଆଡେ ଗଲେ
0: କିଏ ସେ ଭଗିଆ ସାରିଆ ବାବନା ଭୂତ ପରି ୟା ଓଳି ତା ଓଳିରେ ପଶୁଛନ୍ତି ମୁଁ କହୁଛି ଚମ୍ପା ବାଘ ସିଂ ଘରଟାକୁ ପୋଡି ଦବାକୁ ହବ
1: ଘର ପୋଡି
0: ହଁ ଏଇ ଗୋବରାଟା ଏତେ ଚାଲାକ ଚତୁର ହେଲେ ତା ଦେଇ କିଛି କାମ ହେଲାନି ତୁ ଚାହିଁଲେ ସବୁ ହବ କିଏ ତମେ ତମେ କୁଆଡେ ଆସିଲ
1: ଏଇଟା ପରା ମୋ ଶୋଇଲା ଘର କୁଆଡେ ଆସିଲେ କଣ କହୁଛ
0: କଣ କାମ ଅଛି କିଛି
1: ନାଇଁ କାମ ଆଉ କଣ ମୁଁ କହୁଛି ରାତି ଆସି ଅଧୁରୁ ଗଡିଗଲାଣି ତୁମେ ଶୋଇପଡ ଆଉ ଏଗୁଡା ପାଞ୍ଚନି
0: କଣ ପାଞ୍ଚି କଣ ତମେ କହୁଛ କଣ ମୁଁ ପାଞ୍ଚି
1: ଭଗିଆ ସାରିଆ ଦୁହିଁକି ଉଚ୍ଛନ କଲ ସେ ଦିହେ ତିନି ପାଞ୍ଜିରୁ ପୋଛା ହେଲେ ପୁଣି ବିଚାର ପଡିଛି ବାଘ ସିଂହର ଘର କେମିତି ପୋଡା ହବ ନାଇଁ ଘର ଭଲା କିଏ କାହାର ପୋଡେ ତା ଘର ପୋଡି ତୁମେ କି ଲାଭ ପାଇବ କହିଲ ମୁଁ କହୁଛି ଏ ଖଳ ବୁଦ୍ଧି ସବୁ ଛାଡି ସାରିଆ ଭଙ୍ଗିଆଙ୍କର ଘର ପୁଣି ତୋଳେଇ ଦିଅ ତାଙ୍କର ଛଅ ମାଣ ଆଠ ଗୁଣ୍ଠ ନେତପେରି ଗାଈ ସବୁ ତାଙ୍କ ଫେରେଇ ଦିଅ ମୋ ଛୋଟ କଥାଟି ରଖ
0: ହଁ ହଁ ସେ କଥା ବୁଝାଯିବ ତମେ ଆଗେ ବାହାରକୁ ଯାଅ ତ
1: ମତେ ତ କଥା କହି ଆସିନି ହେଲେ ଏ କଥା ତୁମେ କହୁଛ ଟି ମୁଁ ବାହାରକୁ ଯିବି ଆଉ ଏ ଘରେ ରହିବ କିଏ
0: ଓହୋ ତମେ ଆଗେ ବାହାରକୁ ଗଲ
1: ହଉ ଶୁଣିଲ ଟି ସାନ୍ତାଣୀଙ୍କ କଥା
0: ତୁ କବାଟଟା ଆଗେ ଦେଇଦବୁ ଟି
1: କହୁଛନ୍ତି କଣ ନା ଛଅ ମାଣ ଆଠ ଗୁଣ୍ଠ ଫେରେଇ ଦିଅ କି ନା ତା ଘର ତୋଳେଇ ଦିଅ
0: ଶୁଣ ଚମ୍ପା କଣ ତାହେଲେ ହବ କହିଲୁ ବାଘ ସିଂ ଘର କେମିତି ପଡିବ
1: ସେ କଥା ମୁଁ ତ ତେମେ ମତେ କାଲି ସକାଳେ ଖଣ୍ଡେ ଡୋଲି ଆଉ ଚାରିଟା ଭାର ସଜାଡି ଦିଅ
0: କାହିଁକି
1: ଡୋଲି ଚଢି ମୁଁ ରତନପୁର ତା ଘରକୁ ଯିବି ମତେ ତ ସେଠି କେହି ଚିହ୍ନିନି ତା ସବା ସାନ ବୋଉ ମୋଟେ ମାସ କେଇଟା ହେଲା ବାହା ହେଇ ଆସିଛି ମୁଁ କହିବି ମୁଁ ବୋହୁର ମାଉସୀ ଘର ଟାଙ୍ଗି ତେଣିକି ମୋ ଦେଖିଲା କାମ ମୁଁ କରିବି ଯଦି ନ ପାରିବି ତେବେ ମୋ ନାକ କାନ କାଟିଦବ ସାନ୍ତେ
0: ଆଲୋ ନାକ କାଟିଦେବି ନା ତୋ ନାକ ପାଇଁ ଆଉ ହଳେ ମୟୂର ବସା ଫୁଲଗୁଣା ଗଡେଇ ଦେବି ମୋ
2: ସାନ୍ତେ ଟିକେ ବାହାର ପଟକୁ ଆସିବା ଆଜ୍ଞା ହୁଅନ୍ତୁ
0: କାହିଁକି ରେ କଣ ହେଇଛି
2: ସେ ଭଗିଆଟା ଦାଣ୍ଡ ଦୁଆରେ ବସି ବାୟାଙ୍କ ଭଳି ବାର କଥା ଗପୁଛି
0: ଆରେ ତାକୁ ତଡି ଦଉନ କାହିଁକି
2: ଯେତେ ତଡିଲେ ପରା ଯାଉ ନାହିଁ ସେଇଠି ଶୋଇପଡୁଛି
0: ଆଚ୍ଛା ହଉ ଚାଲିଲୁ ମୁଁ ଦେଖେ
3: କଣ କିଲ ମାରୁଆ ସେଇ ସାରିଆଟା ସାନ୍ତାଣୀ ପୁଣି ଆସି ବାରିପଟ ଓଳି ତଳେ ବସିଲାଣି ଆଲୋ ତାକୁ ଦିଟା କଣ ଖାଇବାକୁ ଦେଲୁ ନାହିଁ ସିଏ କଣ କିଛି ଖାଉଛି ନ ଖାଇ ନ ବି ସୁଖି ସୁଖି ମରିବାକୁ ବସିଲାଣି ପରା ତୁ ଭାତ ଡାଲି ତିଅଣ ସବୁ ଆଣିଲୁ ମୁଁ ନିଜେ ଯାଇ ତାକୁ ଖୁଆଇବି ଆଣି ଯା
2: ଦେଖିବା ହୁଅନ୍ତୁ ସାନ୍ତେ ଏଇଠି ପରା
0: କିରେ ଭଗିଆ ତତେ ମୋ ଦୁଆରକୁ ଆସିବ କିଏ କହିଲା
4: ମନ କହିଲା ହାତୀ କହିଲା ଘୋଡା କହିଲା ଚମଳା ହାତକୁ
0: ଗୋଟେ ପେଖନା କାଢୁଛୁ ନାଇଁ ପେଖନା ଏଇ କିଏ ଅଛି ତା ପିଠିରେ ବସାମ ଦିଟା ବସା ଭଲ କି
4: ଦୁଇ କେ ଦୁଇ ପଣ ଚୁଗୁଣେ ଆଠ ପଣ କାଇଁ ମାରୁଛନ୍ତି
0: ଆରେ ସେ ଗୋବରା ଜେନାଟା ଗଲା କୁଆଡେ
5: ହଜୁର
0: କଣ ହଜୁର ହଜୁର ହଜୁ ଏ ପାଗଳଟାକୁ ନେଇଯା ଏଠୁ ଘୋଷାରି ଘୋଷାରି କି ନେଇଯା
5: ଏ ପାଗଳା ଚାଲ ଚାଲ
1: ସାରିଆ ତୁ ଏମିତି କାହିଁକି ହଉଛୁ କହିଲୁ ଖାଉନୁ କାହିଁକି ନ ଖାଇ ନ ପି ତୋ ଦେହ କଣ ହେଲାଣି କହିଲୁ ଆଲୋ କାନ୍ଦ ନା ବା କାନ୍ଦି କି ଫଳ ପାଇବୁ କହିଲୁ କାଲି ମୁଁ ନିଜ ଖାଇଲା ଭାତ ତତେ ଦେଲି ତୁ ଖାଇଲୁନି କେତେ ଦିନ ଏମିତି ନ ଖାଇକି ରହିବୁ ଏ ମରୁଆ ଆଣିଲିଣି ସାନ୍ତାଣୀ ଭାତ ଡାଲି ତିଅଣ ସବୁ ଆଣିଛି ସାରିଆ ଓ ମାଟା ପରା ନେ ଖାଇଦେ ଆଲୋ ସାରିଆ ତୁ କାଲି ଖାଇଲୁ ନାହିଁ ବୋଲି ସାନ୍ତାଣୀ ମଧ୍ୟ ଖାଇଲୁନି ତୁ କଣ ତାଙ୍କୁ ଉପାସ ରଖିବୁ
6: ସାନ୍ତାଣୀଙ୍କୁ ଗୋଡ଼ଥିଲେ ପଡୁଛି ସେ କାଇଁ ମୋ ପାଇଁ ଭୋକ ଉପାସରେ ରହିବେ ମୋ ପାଟିକି ତ ଭାତ ଯାଉନି ମୁଁ ଏମିତି ନ ଖାଇ ନ ପିଏ ଏଠି ସାନ୍ତଙ୍କ ବାଡ଼ି ତଳେ ପୋଡି ପୋଡି ମରିଯିବି
1: ଏଇ ସାନ୍ତାଣୀ ଭାତ ପତ୍ରକୁ ଆଡେଇ ବସିଲାଣି
6: କରୁ ଯାହା ତାର ମନ ମୁଁ ଆଉ କଣ କରିବି ତୁ ଆ
1: ସାନ୍ତାଣୀ ଶୁଣିଲଣି ନା ବାଘ ସିଂ ଘର ତିନିଟା ଯାକ ଖଞ୍ଜା ପୋଡି ଭସୁ ହେଇଯାଇଛି ଗୋବିନ୍ଦପୁରା ଦାଣ୍ଡରୁ ଶୁଣି ଆସି କହୁଛି ଚମ୍ପା କାହିଁ କୁଆଡେ ଯାଇଥିଲା ଯେ ଡୋଲିରେ ଚଢି ଆଇଲା ସାନ୍ତଙ୍କ ସାଙ୍ଗରେ କଣ ଫୁସ୍ଫୁସ୍ କଥା ହଉଥିଲା
6: ଭଗିଆ ବାଇଆ ହେଇଗଲା।

0: ସାରିଆ କହୁଛି ନ ଖାଇ ନ ବି ମରିବ, ବାଘ ସିଂହର ଘର ପୋଡ଼ିଗଲା। ହେ ଠାକୁରେ,
1: କଣ ହେଲା କଣ ହେଲା ସନ୍ତାଣୀ, ଏମିତି କାଇଁ କହୁଛ?
0: ନାଇଁ ଲୋ, କିଛି ହେଇନି, ତୋ ଦିଅଙ୍କ ଘରେ ଖଣ୍ଡେ କଣ ପକେଇଦେଲୁ, ମୁଁ ଟିକେ ଶୁଏ।

0: ότι και σου, ε.
1: ହେଲେ
0: ପାଞ୍ଚ ଛଅ ଦିନ ହେଇଗଲା ସାନ୍ତାଣୀ ନ ଖାଇ ନ ପିଇ ଘରଟା ଭିତରେ ପଡି ରହିଛନ୍ତି।
1: ମୁଁ କଣ କମ ବୁଝିଲିଣି, ଶୁଣୁଛି କି ହେଲେ ସେ ମୋ କଥା ବୈଦ୍ୟ ଡାକିବାକୁ କହିଲି ଯେ ମନା କରିଦେଲା। ହଉ ଏ ରାତିଟା ପାହୁ, କାଲି ତ ପୁଣି ରାଧା ଆସୁଛନ୍ତି, ରାତି ପାହିଲେ ଯାହା କିଛି ଗୋଟା କରିବାକୁ ପଡିବ।
0: ମଲା ମଲା ସାନ୍ତାଣୀ କଣ ଘରୁ ଉଠି ଆସି ଚଉରା ମୂଳେ ଓଦା ଭୂମିକାରେ ଶୋଇଛନ୍ତି? କି ବୁଦ୍ଧି କରିବୁ ତୁ, ମୋ ସାନ୍ତାଣୀଙ୍କ ଉପରେ ଅସରାଏ ମେଘ ବର୍ଷିଛି, ଲୁଗାପଟା ସବୁ ଓଦା। ସାନ୍ତାଣୀ ଏ ସାନ୍ତାଣୀ ଏ ଇଏ କଣ ସାନ୍ତାଣୀ କଣ ଶୁଣୁନାହାନ୍ତି, ଦେହ ହାତ କାଠ ହେଇଗଲାଣି। ଆଲୋ କିଏ କଣ ସାନ୍ତାଣୀଙ୍କ ଦେହ ହାତ କାଠ ହେଇଗଲାଣି।
1: ଆରେ ଗୋବିନ୍ଦା ତୁ ଠିଆ ହେଇ ରହିଛୁ କଣ, ଆରେ ଯା କବିରାଜକୁ
0: ଡାକି ଆଣେ। ଯାଉଛି। ଆଉ ରେ ଗୋବିନ୍ଦା
1: ଯାଇ ଆଉ ଲାଭ ନାହିଁ, କଣ ହେଇଛି ସାନ୍ତାଣୀ ଆଉ ନାହାନ୍ତି।

0: ଆଜି କଣ ବିଲ କାମକୁ ଯିବୁ ନାହିଁ କି ପୁଅଣ?
1: ହଁ ଯିବି, ଆଜି ଛଅ ମାଣ ଆଠ ଗୁଣ୍ଠ ରୁଆ ହଉଛି। ହେଲେ ସାନ୍ତାଣୀ ଚାଲିଗଲା ଦିନୁ ମନଟା କାହିଁକି ପିତା ଧରିଗଲାଣି। ଗାଁ ବାଲା ସମସ୍ତେ କହୁଛନ୍ତି ରୁଆସୁ ଲକ୍ଷ୍ମୀ ଚାଲିଗଲା।
0: ସାନ୍ତାଣୀ ଆମ ରାଧାଷ୍ଟମୀ ଭଳି ଦିନ ପାଇଲେ ଲକ୍ଷ୍ମୀ ନିଅନ୍ତି ତ ଆଉ କଣ।
1: ଗୋଟାଏ କଥା ତୁ ନିଘା କରିଛୁ ଗୋବିନା, ଆମ ସାନ୍ତେ ମୁଁ ଯେମିତି ସେ ଆଗର ସାନ୍ତ ନୁହନ୍ତି, ଉପରକୁ ଅନେଇ ବହିଛନ୍ତି ବହିଛନ୍ତି, ଆଖିରୁ ଲୁହ ଖାଲି ଅସ୍ରା ବସ୍ରା ବୋହି ଯାଉଛି।
0: ତୁ କି କଥା କହୁଛୁ ରେ, ଯେତେ ହେଲେ ହାତ ଥରି ବାହା ହେଇଥିଲେ ଟି।
2: ଆରେ ଗୋବିନା, ସାନ୍ତ କାହାନ୍ତି କି?
0: ଘର ଭିତରେ ଅଛନ୍ତି।
2: ମୁଁ କଣ କରିବି କହିଲୁ, ସାରିଆ ତନ୍ତିଆଣୀ ଆମ ବାରିରେ ମରି ପଡିଛି।
0: ସାରିଆ ତନ୍ତିଆଣୀ ମରିଗଲା? ହାଲୋ ଝଡ଼ ଯାଇ ସାନ୍ତୁ ଜଣା କର
3: କଣ ହେଇଛି।
4: ସାରିଆ ମରିଗଲା?
2: ହଁ ସାନ୍ତେ।
4: କେମିତି ମଲା?
2: କିଛି ତ ଖାଉନଥିଲା, କାଲିଠୁ ସୁକୁ ସୁକୁ ହଉଥିଲା, ଏଇଖଣି ଯାଇ ଦେଖିଲା ବେଳକୁ
4: ଅଡୁଆ କଥା ହେଇଗଲା। ଆରେ ଗୋବିନ୍ଦା,
0: ସାନ୍ତେ
4: ତୁ ଯା ଗୋବରା ଜେନା ଚୌକିଦାରକୁ ସାଙ୍ଗେ ସାଙ୍ଗେ ଡାକି ଆଣିଛୁ।
0: ଯାଉଛି ସାନ୍ତେ।

0: ଦେଖୁଛ ନା ଚମ୍ପା ସାନ୍ତାଣୀ, ବେଳ ବୁଡ଼ି ଆଇଲାଣି, ଏଣେ ତୁହାକୁ ତୁହା ମେଘ ପବନ ଘଡ଼ଘଡ଼ି ଭାଙ୍ଗି ପଡୁଛି।
1: ତୁ ଝଟ ଝଟ ଗୋଡ଼ା କାଢି ଚାଲିଆ, ଗୋପାଳପୁର ଘାଟ ପାରି ହେଇଗଲେ ଆଉ କିଛି ଦରକାର।
0: ଆଜି କଣ ଘାଟ ପାରି ହବା?
1: ନାଇଁ, ଆଜି ଘାଟ କୂଳରେ ଗୋଟିଏ ବସା ଘର ଦେଖି ରହିଯିବା, କାଲି ସକାଳୁ ପାରି ହେଇଯିବ।
0: ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି କେଜାଣି, ଅଧଲାକର ସଉଦା ବିକିଲିନି। ମେଘ ବାହା ଦିନ, ଏଥିରେ କିଏ କାହିଁକି ଘରୁ ବାହାରିବ? ବୋଇଲା ଦିନ ଗଲାଟିରେ ସରି, ବୃଥା କାଳ କାଟି ଦେଲି, ନ ଭଜି ଶ୍ରୀ ହରି। ହରି ହେ ଏ ଭବସାଗରରୁ ପାରି କର ପ୍ରଭୁ। ନା, ବେଳ ଆସି ବୁଡ଼ିବାକୁ ବସିଲାଣି, ଏଥର ଦୋକାନ ଉଠେଇ ଘରକୁ ଯିବା। ମଣିଷର ଗୋଟାଏ ଦିନ ବ୍ୟର୍ଥରେ।

ତୁ ସାନ୍ତାଣି ମୋ କୋଇଲା, ଏଇଥିପାଇଁ ମୋତେ ସାକୁରି ଡାକି ଆଣିଛୁ। ତୋ ଇଚ୍ଛା ସବୁଦିନେ ମୋତେ ତୋ ହାତ ଟେକାରେ ରଖିବୁ। ତୁ ସାନ୍ତାଣି ହେଇ ରହିବୁ, ମୁଁ ହେବି ସେଇ ଗୋବିନ୍ଦା ଫଣ୍ଡାରେ। ସେ କଥା ହବ, ସେ କଥା ହବ। ମୋ ପାଖରେ ଏ ସାଣ ଦିଆ ଖୁରଟା ତେବେ କାହିଁକି ଅଛି? ମୋ ହାତର ଖୁର ଆଉ ତୋ ବେକ।

ଗୋମୁହା କିମ୍ଭୀରଟା ପୁଣି କୋଉଠି ଥିଲା, ଖପ୍ କିନା ମାଡ଼ି ବସିଲା, ସକାଳ ନହୁଣୁ ଆଜି ନଈରେ ଅଘଟଣ।

ଦେଖିଲେ ତ ମଙ୍ଗରାଜେ, ଖୁଣି ମାମଲାରୁ ଆପଣଙ୍କୁ କେମିତି ମୁଁ ଖଲାସ କରେଇଦେଲି। ବାକି ଏ ଯୋଉ ଦଫା, ଏଥିରେ ଆପଣ ଆଉ ଦିନ କେଇଟା ଏଇଠି ଜେଲ ଭୋଗିଥିବେ କି ନାହିଁ, ଅପିଲ କରି ଏଥିରୁ ମଧ୍ୟ ମୁଁ ଆପଣଙ୍କୁ ଖଲାସ କରିଦେବି। କିଛି ଚିନ୍ତା ନାହିଁ, ବୁଝିଲେ ଆପଣ।

0: ଥରେ ତ ସେମାନଙ୍କ ନାଁରେ ମୁଁ ମିଛ ମକଦ୍ଦମା କରେଇଥିଲି, ମୋ ଉପରେ ଆଜ୍ଞା ସେଗୁଡାଙ୍କର ଭାରି ଅଦୌତି ଆଜ୍ଞା, ମତେ ଜୀବନରେ ମାରିଦେବେ।
1: ତୁ ତ ପୁଣି ମୋ ନାଁରେ ମିଛ ସାକ୍ଷୀ ଦେଇଥିଲୁ, ସେମାନେ ଛାଡ଼ିବେ କାହିଁକି? ମତେ ତ ସେମାନେ ଛାଡ଼ି ନାହାନ୍ତି। ଯୋଉଦିନ ମୁଁ ଏଠିକି ଆସିଲି, ଶ୍ୱଶୁର ଆଇଲେ, ସଙ୍ଗାତେ ଆଇଲେ କହି ମତେ ଯୋଉ ଥଟା କରିଥିଲେ, ପାଗଳ ବୋଲି ତାକୁ ଜେଲ ଭିତରେ ରଖିଛନ୍ତି ପରା।
0: ସାଥେ ସେ ଏଇ ଆଡ଼କୁ ଆସୁଛି।
2: ଛ କେ ଛ ପାଣ ଛ ଦୁଗୁଣେ ଆଠ ପାଣ। ସାଥେ ସାଥେ ମତେ ଖାଇବାକୁ ଦିଅ, ମୁଁ ଖାଇବି। ସାଥେ ଆମ ଖାଇବି, ଆମ ଖାଇବି।
0: କାମୁଡ଼ି ପକାଇ ମୁଁ ମରିଗଲି ମତେ ଛାଡ଼।

0: ମଙ୍ଗରାଜେ
1: ଓକିଲ ସାହେବ, ମୁଁ ଆଉ ବଞ୍ଚିବି ନାହିଁ।
0: ସେଦିନ ସେ ପାଗଳଟା ଆପଣଙ୍କୁ କାମୁଡ଼ି ପକେଇଲା, ରାତି ଅନ୍ଧାରରେ ପୁଣି କେଇ ଜଣ କଏଦୀ ମିଳି ଆପଣଙ୍କୁ ଓ ଗୋବରା ଜେନାଙ୍କୁ ଖୁବ୍ ମାଡ଼ ଦେଲେ, ହେଲେ କିଏ ମାରିଲା ତାର ତ ପ୍ରମାଣ ମିଳିଲା ନାହିଁ। ଗୋବରା ଜେନା ସେଇ ମାଡ଼ରେ ମଲା, ଆପଣଙ୍କର ଅବସ୍ଥା ତ ଏଭଳି। ଏବେ ଜେଲ୍ ଡାକ୍ତରଙ୍କର ହୁକୁମ, ଚିକିତ୍ସା ପାଇଁ ଆପଣ ଆପଣଙ୍କ ଘରକୁ ଯାଆନ୍ତୁ।
1: ମୁଁ ତ ଉଠି ବସି ପାରୁନି, ଯିବି ଆଉ କେମିତି।
0: ପୋଲିସ ଜରିଆରେ ଆପଣଙ୍କ ଘରକୁ ଖବର ଯାଇଛି, ଆପଣଙ୍କ ଘରୁ ଲୋକ ଆସି ଆପଣଙ୍କୁ ନେଇଯିବେ, ଆପଣ ଜେଲ୍ରୁ ଖଲାସ, ବୁଝିଲେ?
1: ଭଗବାନ ଭରସା।

0: ଥାନ୍ତି।
1: ଆରେ ପୁହାଣ, ଯୋଉଠି ତୋ ସାନ୍ତାଣୀଙ୍କର କାଳ ହେଇଥିଲା ସେଇଠି ଖଣ୍ଡେ ମସିଣା ପକେଇଦେ ରେ, ସେଇ ଚଉରା ତୋରେ ମୁଁ ଶୋଇବି।
0: ଗୋପୀ କବିରାଜ ଆସିଛନ୍ତି ସାନ୍ତି,
1: ଫେରିଯିବାକୁ କହରେ, ଏଇଠି ଶୋଇଲେ ମୋ ଶାନ୍ତି। ମୂର୍ତ୍ତି ଜୀବ ଲାଲ କରି ମୋ ଆଡ଼କୁ ମାଡ଼ି ଆସୁଛି। ଏ ହାତରେ ଖଣ୍ଡା, ସେ ହାତରେ ମଧୁକର,
2: ଗାଈ
1: ନା ନା ନା।

0: ଗାଁ ମାନେ ଚକା ମାଡ଼ି ବସି ଡାଲି ଭାତ ହାପୁଡ଼ିଏ ପରା, ଯେତିକି ହେଲା ସେତିକି ଥାଉ। ହେଲେ ଚନ୍ଦନପୁରରୁ ସେ କଥାର ଗୁଡ଼ିଟା ଯାଇ ଲାଗିଲା ଶମଶରପୁର ମୁଣ୍ଡେ ଉଡୁଥିବା ଶଙ୍କର୍ଷଣ ମହାନ୍ତିଙ୍କ ଗୁଡ଼ିରେ, ଚାଲିଲା କଥା କଟାକଟି।
1: ସେ କୁ ସମ୍ଭଳା ଜନ୍ତୁ ତମ୍ପ ସାପ ପରି ଗର୍ଜନ କରି କମ୍ପେଇଲେ।
0: ଶୁଣନ୍ତୁ ସାନ୍ତ ମାନେ, ମୋର ଏ ଯେଉଁ ବିଷୟ ଆଶ୍ରୟ ଦେଖୁଛ, ଇଏ ମୋର ବାପା ଦାଦା ଅମଳର ନୁହେଁ, ସବୁ ମୋ ବାହୁବଳରେ ଅର୍ଜି ଲାଭିତ। ମୋ ତହବିଲରେ ଲକ୍ଷେ ଉପରେ ନଗଦ, ମହାଜନୀରେ 5 ଲକ୍ଷ ଲାଗିଛି। ଏ ସବୁ ଟଙ୍କାରେ ତୁଳସୀ ପତ୍ରଟାଏ ପକାଇ ଚଳୁ ଧରିଦେଲି, ଧାନ ଅମାର, ଜମିଦାରୀ ତା ପଛକୁ ରହିଲା।
1: ହଁ ହେ ଭିଆଇ ବସିଲେ କଣ ମାଲିମକଦ୍ଦମା ନେବ ଭାବୁଛି? ଏହା ମଧ୍ୟରେ ଦୁଇ ପକ୍ଷରୁ ଢେର ଢେର ଫୌଜଦାରୀ ଦେବାରେ ପୋଲିସ ମାମଲା ଦାୟର ହେଇଗଲାଣି ନା। ଆଉ
0: ଯାହା କହିଲୁ ରେ ସଇତା, ରଜାର ରଜାର ଲଢେଇ, ପ୍ରଜାଙ୍କୁ ଦିଅ ଗଡେଇ, ଏଠି କଣ ହେଉଛୁ ଦେଖୁନୁ।
1: କଣ ହେଲା ସାନ୍ତେ?
0: ହବ କଣ କିରେ, ଯାହା ହେଲା ଭଲ ହେଲା ବୋଲ, ଏଥର ଗାଁକୁ ଫେରିଯିବା। ବୁଢା ସାନ୍ତେ ସିନା ତତେ ସେ ଗୌଡ ଟୋକାକୁ ଆଉ ପୂଜାରୀ ବ୍ରାହ୍ମଣଟାକୁ ସାନ ସାନ୍ତଙ୍କ ସେବା ଚଳେଇବାକୁ ରଖିଦେଇଗଲେ, କିନ୍ତୁ ସଉଦାପତ୍ର ସବୁ ଖର୍ଚ୍ଚ ହିସାବ ପାଇଁ ଯେବେଠୁ ଇଏ ବୁଢାକରଣ ଶ୍ରୀଧର ଦାସକୁ ଛାଡ଼ିଗଲେ, ସେବେଠୁ ସଦାନନ୍ଦ ବାବୁଙ୍କ ବାଁ ଆଖି ଡେଇଁବା ଆରମ୍ଭ କଲା। ମତେ ଗାଁକୁ ବିଦା କରିଦେଲେ, ଭଲ ହେଲା। ହଁ, ଇଏ କଟକ ସହରର ପାଣି ମଫସଲି ବୁଢା ଦିଅଟାରେ କେତେ ଦିନ ଆଉ ଯାଇଥାନ୍ତା। ସିଆଡ଼େ ଗାଁରେ ରାଇଜ ଯାକର କାମ, ଏବେ ବାବୁଙ୍କୁ ନେବା ପାଇଁ ପାଲିକି ଗୌଡ଼ ବରାଦ ଦେଇ ବୁଢା ସାନ୍ତେ ପଠେଇଛନ୍ତି।
1: ବାବୁ ଗାଁକୁ ବା ଯାଆନ୍ତେ, ହେଲେ ସେ ସଦାନନ୍ଦ ସାନ୍ତେ କଣ ଗୋଟେ ଫୁସୁରୁ ଫାସର ଚଲେଇଲେଣି।
0: ଯାହାର ବଂଶ ଗୁଣ ପରମ୍ପରା ଚଳି ଆସିଛି ଯେମିତି, ସେ ସେମିତି ଗୁଣ ବାହାର କରିବ ନା। ଆଉ
1: ଖାଲି ତ ମିଟିଂ ଭୋଜି ଆ ପାଠ ପଢିବ କଣ, ଆଉ ଘଡ଼ିଏ ସାନ ବାବୁ ଦେଖିବାକୁ ବି ମିଳୁନାହାନ୍ତି।
0: ବାବୁମାନଙ୍କୁ ମଉଜ ମଜଲିସରେ ଫୁରସତ ମିଳିଲେ ସିନା ନିଜ କାମ କରିବେ।
1: ହେଲା ବାବା, ଜମିଦାର ପିଲା ମଉଜ କର କି ଯାହା କରୁଛ କର, ବାପ ମାଙ୍କ କଥାକୁ ଟିକେ ନିଘା ଦବ ନା।
0: ଆରେ ସାନ ବାବୁ କଣ ସେଇଆ ଥିଲେ, ତାଙ୍କ ବଡ ଭାଇ ବୋଲାଉଥିବା ସଦାନନ୍ଦର ଇଏ ସବୁ କାରସାଦି, ବୁଝିଲୁ ସହିତା?
1: ଯାହା କହିଲେ ସାନ୍ତେ, ବଡ଼ ସାନ୍ତେ ଭାବୁଛନ୍ତି କେହି କିଛି ଯେମିତି ଜାଣୁନାହାନ୍ତି।
0: ଜାଣିବେ କୁଆଡୁ, ବିରାଡ଼ି ଆଖି ବୁଝି ବୁଝି କ୍ଷୀର ପିଉଛି। ବୁଝିଲୁ ସହିତା, ଆମ ସାନ୍ତାଣୀ ଶ୍ରୀ ହରିପ୍ରିୟାଙ୍କ ବୟସ 6 ବେଳକୁ, ଇଏ ସଦାନନ୍ଦଙ୍କର ବାପ ଦୁଃଶାସନର ବୟସ 4, ଲେଖା ଜୋକାରେ ଭାଇ ଭଉଣୀ। ଗରିବ ପିଲାଟା ବଡ଼ ହେଲାରୁ ସାନ୍ତେ ଦୟାରେ ଇଏ ତେଲ ହଳଦୀ ମଉଜା ଗୋବିନ୍ଦପୁରରେ ତାକୁ ମକଦମ କରେଇଦେଲେ, ସେଇଠୁ ଖାଇ ଖାଇ ଟିଙ୍କ ଭଳି ଫୁଲିବାରୁ ସେ ତଡ଼ା ଖାଇଲେ, ସେଠୁ ଦୁମ୍ଦୁମ୍ପୁର, ସେଠିକା ମକଦମ ତଳେ କରଣ ହେଇ ରହିଲେ। ତେବେ ନିମ ମୂଳରେ ଦୁଧ ସାକର ଦେଲେ କଣ ପିତାଂଶ ଉଭେଇଯିବ, ଦୁଶାସନ ସେଠି ପୁଣି ଲୁଟପାଟ କଲାରୁ ଆଉ ଧର୍ମ ସହିଲାନି, ଲୋକେ ମାତି ଉଠିଲେ ତା ବିରୁଦ୍ଧରେ।
1: ହଇଏ ଧର୍ମ ଏଥିରେ ସହିବ କଣ, ଲୋକଙ୍କ ଠାରୁ ଖଜଣା ଆଦାୟ କରି ପାଉତି ଦିଏ ପରା।
0: ବାବୁ ଅଧର୍ମ ଭିତ ଗଲାବେଳେ ଯାଏ ମୂଳ ସହିତ, ସେୟା ହେଲା ଦିଟା ଝାଡ଼ାରେ ମୁହଁ ମାଡ଼ି ମାଟିରେ ପଡିଲା।
1: ହଁ, ସେଇଦିନଠୁ ତ ମା ସାନ୍ତାଣୀ ସଦାନନ୍ଦ ସାନ୍ତକୁ ପୁଅଠୁ ବଳି ଆଦର କରନ୍ତି।
0: ସାନ୍ତାଣୀ କହନ୍ତି, ଆଗ ସଦା ତାପରେ ଗୋବିନ୍ଦ ନା,
1: କଙ୍କଡାକୁ ଗୋଳି ପାଣି ସୁହାଇଲା ମିତି, ବଡ ବାବୁ ତାଙ୍କ ଇଚ୍ଛାରେ ଖର୍ଚ୍ଚ କରି ଚାଲିଛନ୍ତି, ସାନ ବାବୁ ତ ହିସାବରେ ପାଖ ପଶନ୍ତି।
0: ମତେ ଏଠୁ ତଡ଼ିଦେଲା ପରେ ତୋ ବଡ ସାନ୍ତଙ୍କର ତ ପୁଷ ମାସ ଜାଣିମୁ। ଆଉ
1: କେତେଥର କହିବି କହିବି ହେଇ କଥା ପକେଇଲିଣି, ମାତ୍ର ସାନବାବୁ ଶୁଣି ନ ଶୁଣିଲା ପରି ରହୁଛନ୍ତି। ବଡ ସାନ୍ତଙ୍କର ପଇସା ଦରକାର, ଆମେ ସବୁ ରହିଲେ କଣଟା, ଖାଲି ସେଇ ସାନ ସାନ୍ତଙ୍କ ପାଇଁ ଗାଁ ଛାଡି ମାକୁ ଛାଡି ଇଏ କଟକ ସହରରେ ପଡିଛି ନା।
0: ମତେ ବି ସେ ଖୁବ୍ ସୁଖ ପାଆନ୍ତି ଯେ।
1: ସେଇ ଦୟାବନ୍ତ କୁମାର ଗୋବିନ୍ଦ ଚନ୍ଦ୍ରଙ୍କ ମୁହଁକୁ ଚାହିଁ ଚାହିଁ ସଇତାର ଜୀବନ ସଳିତା କେମିତି ଲିଭି ଯାଉ, ଏତିକି କଲ୍ୟାଣ କର ବୁଢା କରଣେ, ମା ସାରଳା ତାଙ୍କୁ ଆୟୁଷ ଦେଇଥାନ୍ତୁ।
2: ମାତୃଭାଷାର ଉନ୍ନତି ବିନା ଦେଶର ତଥା ଜାତିର ସାଧାରଣ ଉନ୍ନତି ଅସମ୍ଭବ। କଲିକତାର ଭାଇସ ଚାନ୍ସେଲର ବହୁ ଶାସ୍ତ୍ରଦର୍ଶୀ ଭାଷାବିତ୍ ଡାକ୍ତର ଆଶୁତୋଷ ମୁଖାର୍ଜୀ ଆପଣା ଜୀବନରେ ଅନୁଭବ କଲେ ଯେ ପ୍ରକୃତ ଜ୍ଞାନ ଲାଭ ବିଦେଶୀ ଭାଷା

0: ହୁଏନି। ମାତୃଭାଷାର ଆଲୋଚନା ଆବଶ୍ୟକ, ଆଉ ଏଥି ସକାଶେ ବିଶ୍ୱବିଦ୍ୟାଳୟରେ ଉଚ୍ଚତମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଅଧ୍ୟୟନର ବ୍ୟବସ୍ଥା କରିଦେଇଛନ୍ତି। ସ୍ୱଭାବରେ ଆମମାନଙ୍କର ମାତୃଭାଷା କୁତ୍ସିତା ନୁହନ୍ତି, ଅନ୍ୟାନ୍ୟ ଅନେକ ଭାଷାଠାରୁ ଅଙ୍ଗ ସୌଷ୍ଠବରେ ଉତ୍କଳ ଭାଷା ସୌନ୍ଦର୍ଯ୍ୟଶାଳିନୀ ଓ ଗୌରବାନ୍ୱିତ। 50 ବର୍ଷ ପୂର୍ବେ ଯେଉଁ ସମସ୍ତ ଭାଷା ଆମ ମାତୃଭାଷାର ସମାସନରେ ବସିବାକୁ ସଙ୍କୁଚିତ ହେଉଥିଲେ, ଆଜି ସେମାନେ ଆମମାନଙ୍କର ପୁଣ୍ୟ ମାତୃଭାଷାକୁ ଅବଜ୍ଞା ନେତ୍ରରେ ନିରୀକ୍ଷଣ କରୁଛନ୍ତି। ବନ୍ଧୁଗଣ, ଜନନୀର ଗୌରବ ବର୍ଦ୍ଧନ ସୁପୁତ୍ରମାନଙ୍କ ଉପରେ ନିର୍ଭର କରେ। ନିରାଶ୍ରୟା କୁନ୍ତୀ ଦେବୀଙ୍କ ଗୌରବ ବର୍ଦ୍ଧନ ସମୟରେ ଲାଞ୍ଛିତା ଅବଦସ୍ଥା ଗାନ୍ଧାରୀ ଦେବୀ ନିଶ୍ଚୟ ମନେ କରିଥିବେ, ଅଯୋଗ୍ୟ ଶତପୁତ୍ର ବଦଳରେ ମୁଁ ଗୋଟିଏ ମାତ୍ର ଅର୍ଜୁନ ପାଇଥିଲେ ମୋର କ'ଣ ଭାଗ୍ୟ ବିପର୍ଯ୍ୟୟ ଘଟିଥାନ୍ତା। ତେଣୁ ଉତ୍କଳ ଜନନୀର ଯୋଗ୍ୟ ସନ୍ତାନ ହେବାକୁ ଆମକୁ ସାଧନା କରିବାକୁ ହେବ। ବୈଦେଶୀୟ ଭାଷାରେ ଜ୍ଞାନଲୋଚନା ଜଳପୂର୍ଣ୍ଣ ପାତ୍ରରେ ଘୃତବିନ୍ଦୁ ପତନବତ୍ ଅର୍ଥାତ୍ ଆବଦ୍ଧ, କିନ୍ତୁ ମାତୃଭାଷାରେ ଆଲୋଚନା ଜଳପାତ୍ରରେ ତୈଳବିନ୍ଦୁ ପ୍ରସରିଲା ଭଳି ବିସ୍ତୀର୍ଣ୍ଣ।
1: ଚନ୍ଦନପୁର ଜମିଦାରଙ୍କ ପୁତ୍ର କୁଅର ଶ୍ରୀ ଗୋବିନ୍ଦ ଚନ୍ଦ୍ରଙ୍କ ଏହି ବକ୍ତବ୍ୟ ଶୁଣି ମୁଁ ରାଜୀବ ଲୋଚନ ତାଙ୍କର ସହପାଠୀ ହେଲେ ବି ସାଧୁବାଦ ନ ଜଣେଇ ରହିପାରୁ ନାହିଁ। ଖାଲି ତାଙ୍କର ବକ୍ତୃତା ନୁହେଁ, ଗୋବିନ୍ଦ ଚନ୍ଦ୍ରଙ୍କ କବିତା ମଧ୍ୟ ଆପଣମାନେ ଶ୍ରବଣ କରି ବିମୋହିତ ହୋଇଛନ୍ତି। ସେ ଜଣେ ମହାକବି ଭାବେ ଅଦୂର ଭବିଷ୍ୟତରେ ପରିଚିତ ହେବେ। ଏତଦ୍ବ୍ୟତୀତ ଗୋବିନ୍ଦ ବାବୁଙ୍କ କବିତ୍ୱ ଶକ୍ତି ଯେ ପ୍ରଖର ଏଥିରେ ସନ୍ଦେହ ନାହିଁ, ମାତ୍ର ସତ କଥାଟା ଘୋଡ଼େଇ ରଖିବାକୁ ମୋତେ କଷ୍ଟବୋଧ ହେଉଛି। ମୁଁ ନିଶ୍ଚିତ ରୂପେ କହିପାରେ, କବିତାର ଓଜଗୁଣ ମାର୍ଜିତ ଶବ୍ଦାବଳୀର ସଂଯତ ବିନ୍ୟାସ ବିଷୟ ବୁଝିବାକୁ ଗଲେ ସେ ତୁଳନାରେ ଆମ ଇନ୍ଦୁର କବିତା ଢେର ଉପରେ ଆସନ ପାଇବାର ଯୋଗ୍ୟ ଅଟେ।
2: ହୟୋ ରାଜୀବ ବାବୁ, ସେ ଇନ୍ଦୁ ବାବୁ କିଏ କି?
1: ହା, ଇନ୍ଦୁ ବାବୁ ନୁହନ୍ତି, ସେ ମୋ ଭଉଣୀ ଇନ୍ଦୁ, ଇନ୍ଦୁମତୀ।
2: ସେଦିନ ସଞ୍ଜବେଳେ ପରା କହୁଥିଲେ ଆପଣଙ୍କର ଭାଇ ଭଉଣୀ କେହି ନାହାନ୍ତି, ଆପଣ ଏକା, ଆଜି ପୁଣି ଭଉଣୀ କାହିଁ ବାହାରେ?
1: ନାଇଁ ମାନେ ସେ ମୋ ନିଜର ଭଉଣୀ ନୁହେଁ, ମାମୁ ଝିଅ ଭଉଣୀ, ଶମସରପୁର ଜମିଦାର ଶଙ୍କର୍ଷଣ ମହାନ୍ତିଙ୍କ କନ୍ୟା ଇନ୍ଦୁମତୀ ଦେଇ।
2: ସେ କଣ ସ୍କୁଲରେ ପଢିଥିଲେ?
1: ନାଇଁ ନାଇଁ, ତା ପାଠପଢା ପାଇଁ ମାମୁ ସାନ୍ତି ଦୁଇ ଜଣ ଭଲ ପଣ୍ଡିତ ନିଯୁକ୍ତ କରିଦେଇଛନ୍ତି। ମୁଁ ଦେଖିଛି ବାଳିକାଟି ଏମିତି ବୁଦ୍ଧିମତୀ, କି ସାହିତ୍ୟରେ କି ଗଣିତରେ ତା ବୟସର କେହି ପିଲା ତା ସାଙ୍ଗେ ସମାନ ହୋଇପାରିବ ମୁଁ ଏହା ବିଶ୍ୱାସ କରିପାରୁନି। ସେ ନାନା ପ୍ରକାର ଚିତ୍ର ମଧ୍ୟ କରିପାରେ, ମାତ୍ର ଏକଥା ନିଶ୍ଚୟ ଯେ ଉପଯୁକ୍ତ ଶିକ୍ଷା ଅଭାବରୁ ସେ ସେମିତି ନିପୁଣତା ଲାଭ କରିପାରିନି।
2: କଣ କହୁଛ ରାଜୀବ? ଆରେ ମଫସଲ ଗାଁର ଗୋଟେ ମରହଟିଆ କରଣ ଘର ଝିଅ ଏତେ ଦୂର ବିଦ୍ୟାପତି ହେଇ ପଡ଼ିଲେଣି, ଏ ତ ଅତି ଆଧୁନିକ କଥା ନା କଣ ଗୋବିନ୍ଦ? ଆରେ କିଛି କହୁନା ଯେ ତମେ।
1: ଆରେ ଆରେ ଆରେ ଗୋବିନ୍ଦ ଚନ୍ଦ୍ରଙ୍କ ମୁହଁକୁ ହଠାତ୍ ଖଣ୍ଡେ ମେଘ ଢାଙ୍କି ଦେଲା ନା କଣ?
0: ଅଭିଜାତ ପରିବାରର ଯୁବତୀ ଝିଅର ପ୍ରଶଂସା ହଉ କି ନିନ୍ଦା ହଉ, ସଭାଗରେ 5 ଜଣଙ୍କ ଆଗରେ ପଡ଼ିଲେ ସମ୍ଭ୍ରାନ୍ତ ଯୁବକମାନଙ୍କୁ ସଙ୍କୋଚ ଆସିବା ସ୍ୱାଭାବିକ।
2: ଏ ଗୋବିନ୍ଦ, ଏ କଣ ହେଲା କଣ ହେଲା ଗୋବିନ୍ଦ? ଆରେ ଆରେ ଏ ଗୋବିନ୍ଦ, ଉଠି ଚାଲି ଯାଉଛୁ କାହିଁକି? ଶୁଣ ଶୁଣ ଗୋବିନ୍ଦ, ଶୁଣ ରେ ବାବୁ, ଶୁଣି ଯା।
3: ଇଏ କଣ ହେଲା? ସାନ ସାନ ଏମିତି ହଉଛନ୍ତି କିଆଁ? ପଢାରେ ମନ ନାହିଁ, ସଞ୍ଜ ହେଲେ ଏକୁଟିଆ ନିରଳାରେ ବସି ତୁଚ୍ଛା ଭଗ ଭଗ କରି ଚାହିଁ ରହୁଛନ୍ତି, ଯେମିତି କଣ ଗୋଟାଏ ବସି ଭାଳୁଛନ୍ତି। କୋଉଦିନ ଉରିଆରେ ଗୁଡ଼ାଏ ଲୁଣ ଗୋଳେଇ ଦେଲେଣି ତ, କେଉଁଦିନ ତୁଚ୍ଛା ଅଲଣା, କୋଉ ତିଅଣ ଗିନାରେ ଶିରସ୍ଥ ବାଜିଲା ନାହିଁ ତ, ତୁଚ୍ଛା କୋଉ ତିଅଣଟା ଗାବୁଲୁ ଗାବୁଲୁ କରି ସାରୁଛନ୍ତି।
4: କଥା କଣ ରେ ସହିତା, ସାଆନ୍ତେ ତତେ କିଛି ତ ଛପାନ୍ତିନି।
5: ଆଉ କାହାରିକୁ ସିନା ଅଜଣା, ସାଆନ୍ତଙ୍କର ସବୁ କଥା ମୁଁ ଜାଣେ।
4: ଏଠୁ ଯାଇ ପହଞ୍ଚିବା ମାତ୍ରେ ପୁଣି ଆସିବାକୁ ହେଲା ମା ସାନ୍ତାଣୀ ଉଚ୍ଛଟ, ଗ୍ରୀଷ୍ମ ଅବକାଶ ହେଲା, ଯୋଡ଼ାଏ ପାଲିଙ୍କି ବାହାଙ୍ଗି ଆପଟ ମାନେ ଆସିଗଲେଣି।
5: ବାବୁ ତ କଲେଜ ବନ୍ଦ ହେଲେ ଗାଁକୁ ଯାଆନ୍ତେ, ମାତ୍ର ବଡ ସାନ୍ତ
4: ସଦାନନ୍ଦ ବାବୁଙ୍କ କଥା କହୁଛୁ ତ? କଣ ହେଲା?
5: ସଉଦା ଆଣିବା ବାହାନାରେ କେତେ ଥର ଯାଇ ମୁଁ ଦେଖିସାରିଲିଣି, କାଠ ଯୋଡ଼ି ବରଗଛ ମୂଳେ ନିରୋଳା ଅନ୍ଧାରିଆରେ ବଡ ସାନ୍ତ ଆଉ ରାଜୀବ ଲୋଚନ ବାବୁ ବସି କଣ ଫୁସରୁ ଫାସର ହଉଥାନ୍ତି।
4: ସେ ତ ହେଲେ ଶତ୍ରୁପକ୍ଷ ଲୋକ, ଶତ୍ରୁପକ୍ଷିଆ ଲୋକଙ୍କ ସାଙ୍ଗରେ ଏତେ ରଜଗଛ ଭଲ ନୁହେଁ।
5: କଥା ଜମିଦାର ସାନ୍ତଙ୍କ କାନକୁ ଗଲେ କଣ ଗୋଟେ ବଗଡ଼ ବାହାରି ପାରେ।
4: ବଡ଼ସାଙ୍କ କଥାରେ ନ ପଡିବା ଲାଗି ତୋର ସାଆନ୍ତଙ୍କୁ ଟିକେ ଚେତେଇ ଦବା ଉଚିତ ହବ।
5: ନାଇଁ ଲୋ ବାପୁ, ଭାଇ ଭାଇ ଯିବେ ମିଳି, ମୁଁ ବସିବି ଢିଙ୍କିଗିରି,
4: ସବୁର କଲେ ମେୱା ଫଳେ ସହିତା, ଦେଖ କୁଆଡିକା ପାଣି କୁଆଡକୁ ଯାଉଛି।
5: ରାଜୀବ ବାବୁ ବଡ଼ ବାବୁଙ୍କୁ ଫୁସୁ ଫୁସୁ ହେଇ କହିବା
3: ମୁଁ ନିଜେ ପରା ଶୁଣିଛି।

0: ଓଠୁ ବାପ ସଦା, ଆରେ ତୁ ତ ମୋ ବଡ଼ ପୁଅ, ତତେ ଆଗ ନିଉଛାଳି ଆଣିବି, ଗୋବିନ୍ଦ ତାପରେ ସିନା। ଓଠୁ ଗୋବିନ୍ଦ ଓଠୁ। ଏ କଣ ରେ ଗୋବିନ୍ଦ, ତୋର କଣ ହେଇଥିଲା ରେ, ଦେହକୁ ବାଧିଥିଲା କିରେ?
1: ପିଉସୀ, ଆପଣ କ୍ୟା ଏମିତି ବାୟାଣୀ ପରି ହଉଛନ୍ତି କହିଲେ? ଗୋବିନ୍ଦ ଚନ୍ଦ୍ର କିଛି ହେଇନି। କଥା କଣ କି, କଲେଜର ବାର୍ଷିକ ପରୀକ୍ଷା ହେଇଥିଲା, ଗୋବିନ୍ଦ ଦିନ ରାତି କିତାବ ପଢିବାରୁ ଭିଡ଼ ପଡିଲା ଯେ ସେଇଥିପାଇଁ ଟିକେ ଶୁଖି ଯାଇଛି।
0: ନାଇଁ ରେ ନାଇଁ, ତମେ ମାନେ କିଆଁ ଏମିତି କିତାବ ପଢିଲ ରେ, ଯେତିକି ପାଠ ହେଲା ତେତିକି ହଉ, ଆଉ ପାଠ ଲୋଡ଼ା ନାହିଁ, ଆଉ କଟକ ଯାଅ ନାଇଁ ରେ।
1: ନାଇଁ ପିଉସୀ, ପରୀକ୍ଷା ପରା ସରିଗଲାଣି, ଆଉ ସେପରି କିତାବ ପଢିବାକୁ ହବନି, ଏଣିକି ନା ଅଳ୍ପ ପଢା, ବେଳ ମାଫିକେ ଖାଇପି ତୁଚ୍ଛା କଟକରେ ବସିବା କଥା, ଥରେ ଥରେ ମାନେ କଲେଜରେ ଖାଲି ବୁଲି ଆସିବାକୁ ହବ, ବୁଝିଲେ ପିଉସୀ? ପରୀକ୍ଷା ହେବାକୁ ଆଉ ନା ବର୍ଷେ କାଳ ଅଛି, ମୁଁ କହୁଛି ଆମେମାନେ ଆଉ ପରୀକ୍ଷା ଯାଏ ରହିବୁନି, ତୁନି ତୁନି ଘରକୁ ଚାଲି ଆସିବୁ ଯେ ଆପଣ ଆଉ ମନ କଷ୍ଟ କରିବେନି।
0: ହଁ ରେ ହଁ ସଦେଇ, ତୁ ତା ହିଁ କରିବୁ ରେ, ଗୋବିନ୍ଦ ପିଲାଟା ତାର ସେତେ ବୁଦ୍ଧି ନାହିଁ, ତାକୁ ଧରି ତୁ ବାହାରି ଆସିବୁ। ଆଲୋ କନକ, ଆଲୋ ପଦି, ବେଗ ବେଗି ଜଳପା ପୋଛା ଘେନି ଆସ, ମୋ ମେଲାକୁ ଶୀତଳଠା ଆଣିବା ଲାଗି ଲଳିତା ନାନୀକୁ ଡାକିଦେ। ଆରେ ସଦା, ବାପା ସାଆନ୍ତଙ୍କୁ ଆଉ ଠାକୁରଙ୍କୁ ଦର୍ଶନ କରି ତମେ ଖଞ୍ଜାକୁ ଚାଲ।
1: ହଉ
2: ଗୋବିନ୍ଦ ଶ୍ରୀହରି, ଗୋବିନ୍ଦ ଶ୍ରୀହରି।
0: ଗୋବିନ୍ଦର ରୂପ ଦେଖିଲଣି ନା? ସଇତାକୁ ଡାକି ନିରୋଳାରେ ପଚାରିଲି, ସେ କହିଲା ନାଇଁ ତ, କୁଅଁର ସାଆନ୍ତଙ୍କ ଦେହକୁ କଟକରେ କିଛି ବାଧିକା ଲାଗି ନାହିଁ। ସଦେଇ କହୁଛି ବେଶୀ ପାଠ ପଢିବାରୁ ଗୋବିନ୍ଦର ଦେହ ଭାଗୁଡ଼ିଆ ହେଇଯାଇଛି, ହେଲେ ଏ କଥାରେ ମୋ ମନ ମାନୁନାହିଁ। ସବୁଥର ତ କଟକରୁ ଏମିତି ପାଠ ପଢି ପଢି ଆସେ, କାହିଁ କେବେ ତ ଏପରି ଦିଶୁନଥାଏ, କଣ ଶୁଭୁଛି ନା ନାଇଁ ବା?
2: ଶ୍ରୀହରି ଗୋବିନ୍ଦ, ଶ୍ରୀହରି ଗୋବିନ୍ଦ, ଶ୍ରୀହରି।
0: ମୁଁ କହୁଛି ଏଇ ବରଷକ ଭିତରେ ବାହା କରେଇ ପକା, ମୋ ମନ ଯେମିତିକା ଡାକୁଛି ବିବାହ ହେଲେ ତା ଦେହ ଭଲ ହେଇଯିବ। ସାଙ୍ଗେ ସାଙ୍ଗେ ସଦେଇ ପାଇଁ ବି କନ୍ୟାଟିଏ ଖୋଜ, ତା ଲାଗି ଆଉ କିଏ କରିବ, କୋଉଦିନ ହେଲେ ତ ଆମମାନଙ୍କୁ କରିବାକୁ ହବ। ମୁଁ କହୁଛି ଏକା ଖର୍ଚ୍ଚରେ ଚଳିଯାଉ।
2: ଗୋବିନ୍ଦ ଶ୍ରୀହରି, ଗୋବିନ୍ଦ ଶ୍ରୀହରି। ହଉ ଦେଖିବା।
0: ଦେଖିବ କଣ ମ, କାଲି ସକାଳୁ ଲାଗିଯାଅ, ପାଟଜୋଶୀଙ୍କୁ ଡକାଅ, ଭଲ ଦିନଟିଏ ଧରି ସାଙ୍ଗେ ସାଙ୍ଗେ କନ୍ୟା ଲୋଡ଼ିବା ପାଇଁ ଚାରିଆଡ଼କୁ ଓକିଲ ବରଗି ଦିଅ।
1: ଶୁଣ ଗୋବିନ୍ଦ, ଆଜକୁ ଆଠ ଦିନ ହେଲା ଦିନ ରାତି ମୁଁ କେବଳ ସେଇ କଥା ବସି ଭାବୁଛି। ଦେଖ ଭାଇ, ମୋର ଏଥିରେ କିଛି ମାତ୍ର ସ୍ୱାର୍ଥ ନାହିଁ, ତୋର ମଙ୍ଗଳ ହେଲେ ମୋର ମଙ୍ଗଳ, ତୁ ହେଲୁ ମୋର ସବୁକିଛି। ଉଛୁଣିକା ଆମ୍ଭମାନଙ୍କୁ ଖୁବ୍ ସାବଧାନ ହେଇ କାମ କରିବାକୁ ପଡିବ, ନିର୍ବୋଧ ଲୋକଙ୍କ କଥାରେ ପଡ଼ି ଅନ୍ଧବିଶ୍ୱାସରେ ଆମେମାନେ ଯଦି ଆଗ ପଛକୁ ନ ନେଇ ଗୋଟେ କାର୍ଯ୍ୟ କରିପକାଉନା, ତେବେ ଏତେ ଜ୍ଞାନ ଅର୍ଜନର ବା ଫଳ କ'ଣ? ଫଳ ହବ ଜାତୀୟ ଅବନତି, ଏକଥା ତୋର ମନେ ରହେ ଯେପରି।
3: ସଦୈ ଭାଇ।

0: ରାଜୀବଲୋଚନବାବୁ ଯେଉଁ ବିବାହ ପ୍ରସଙ୍ଗ ପଠେଇଛନ୍ତି ସେଇଟା ସଂଗଠନ ହେବା ଏକାବେଳେ ଅସମ୍ଭବ। ପ୍ରଥମେ ତ ଆମେମାନେ ହେଲେ ଶ୍ରୀକରଣ, ଆଉ ଶଙ୍କର୍ଷଣ ମହାନ୍ତି ଜାତିରେ ଉଣା, ପୁଣି ବଂଶଗତ ବିବାଦ ନେଇ ମାଲି ମକଦ୍ଦମା ବି ଚାଲିଛି। ବାପା କ'ଣ ସହଜରେ ସମ୍ମତ ହେବେ? ହେଲା, ବାପାଙ୍କୁ କୌଣସି ମତେ ରାଜି କରାଗଲା, ଆଉ ଏଥିରେ ଜାତି ଭାଇମାନେ ସମ୍ମତ ହେବେ କିଆ? ସେମାନଙ୍କୁ ଏଡ଼ିଦେଇ ବାପା କୌଣସି କାର୍ଯ୍ୟ କରିବେ ତମେ ଏ କଥା ବିଶ୍ୱାସ କରୁଛ?
1: ଦେଖ ଗୋବିନ୍ଦ, ତୁ ପୁଣି ସେଇ ମରହଟିଆ କଥା ଆରମ୍ଭ କରିଦେଲୁ। ବର୍ତ୍ତମାନ ଦେଶ କାଳ ପାତ୍ର ଚାରିଆଡ଼କୁ ଅନେକ କଥା କହିଲେ ସିନା ହବ, ମତେ ଭବିଷ୍ୟତ କଥା ଦିଶି ଯାଉଛି। ତୁ ଆମ ସମାଜର ନା ନେତା ହବୁ, ଆଦର୍ଶ ପୁରୁଷ ହେଇ ଦେଶ ଆଉ ଜାତିର ନାଁ ରଖିବୁ। ଗଲା ଭୋଜି ସଭାରେ ଯେଉଁ ପ୍ରସ୍ତାବ ଗୃହୀତ ହେଲା ସେଥିରେ କଣ ତୋର ସମ୍ମତି ନଥିଲା?
0: ଥିଲା ସତ, କିନ୍ତୁ
1: ତୋର ତ ସବୁବେଳେ ସେଇ କିନ୍ତୁ କହିବା ଅଭ୍ୟାସଟା ଗଲାନି ଦେଖୁଛି। ତିନୋଟି ଯାକ ପ୍ରସ୍ତାବ ତୋର ମନେ ପକେଇଲୁ?
0: ଏକରେ କାଳ୍ପନିକ ସଂକୀର୍ଣ୍ଣ ଭାବ ତ୍ୟାଗ କରି କରଣ ମାତ୍ରକେ ସମସ୍ତଙ୍କୁ ବନ୍ଧୁ ବୋଲି ଜ୍ଞାନ।
1: ହଁ, ଦୁଇରେ କବି କନ୍ୟା ପାଇବା ସହଜ କଥା ନୁହେଁ, ତାହା ବହୁ ଯୁଗ ତପସ୍ୟା ସାଧ୍ୟ ଦେବ ଦୁର୍ଲଭ ବସ୍ତୁ ଅଟେ। ତେବେ ଆମ୍ଭେମାନେ ସ୍ଥିର କଲୁ ମୂର୍ଖ ଅଶିକ୍ଷିତା କନ୍ୟା ବିବାହ କରିବୁ ନାହିଁ। ଆଉ ତୃତୀୟ ପ୍ରସ୍ତାବ,
0: ଶିକ୍ଷିତା କନ୍ୟା ଆବିଷ୍କାର କରିବା କିଞ୍ଚିତ କଠିନ କଥା, ମାତ୍ର ଯେଉଁ କରଣ ଗ୍ରାମରେ ବାଳିକା ବିଦ୍ୟାଳୟ ଅଛି ସେହି ଗ୍ରାମରୁ କନ୍ୟା ନିର୍ବାଚନ କରିବୁ।
1: ବାସ୍, ଏଥିରେ ପୁଣି ଦ୍ୱିମତ ହେବାର କାରଣ ଯେ କଣ ମୁଁ କିଛି ବୁଝିପାରୁନି। କଥାଟା ପରିଷ୍କାର ରୂପେ ଫିଟେଇ କହିବା ଉଚିତ। ଇନ୍ଦୁମତୀ ସହିତ ତୋର ଯଦି ଶୁଭ ପରିଣୟ କାର୍ଯ୍ୟ ସମ୍ପନ୍ନ ହେଇଯାଏ, ନିଆଁରେ ପାଣି ପକେଇଲା ପରି ସବୁ ମାଲି ମାମଲାର ଦୁର୍ଯୋଗ ଏକାବେଳେକେ ଦୂର ହେଇଯିବ ଜାଣିବୁ।
0: ସଦୈ ଭାଇ, ବାପାଙ୍କୁ କିନ୍ତୁ ଏ ପ୍ରସ୍ତାବ ଦେବାର ସାହସ ମୋର ନାହିଁ।
1: ଶେକ୍ସପିୟରଙ୍କ ରୋମିଓ ଜୁଲିଏଟ୍ ନାଟକ ପଢ଼ିଲା ପରେ ଏ କଥା ତୁ କହିପାରୁଛୁ ଗୋବିନ୍ଦ? କେପୁଲଟ ଓ ମଣ୍ଟେକ୍ ଦି ବଂଶ ମଧ୍ୟରେ ଦୀର୍ଘ କାଳ ବ୍ୟାପୀ ବିବାଦ ବିସମ୍ବାଦ ହଣାକଟା, ଗୋଟାଏ ବିବାହ ସୂତ୍ର ପରା ସବୁ ଶେଷ।
0: କିନ୍ତୁ ତା ଯେ ବିଷାଦାତ୍ମକ,
1: ସେଇ କିନ୍ତୁଟି ଛାଡ଼ିଦେ ଗୋବିନ୍ଦ, ବୁଝିଲୁ? ଦେଖିବୁ, ଆମର ନାଟକ ହବ ମିଳନାତ୍ମକ ନାଟକ, ବିବାହ ଉତ୍ସବରେ ଶେଷ ହବ, ସବୁ ବିବାଦର ଜବନିକା ପତନ ଘଟିବ ଇନ୍ଦୁମତୀ ଆଉ ଗୋବିନ୍ଦ ଚନ୍ଦ୍ରଙ୍କ ମିଳନରେ।
2: ଓଏ ଖଡ଼ିରତ୍ନେ!
3: ଆଜ୍ଞା।
2: କଣ ଏଥି ମଧ୍ୟରେ ଲଗ୍ନ ନାହିଁ?
3: ଆଜ୍ଞା, ଏଥି ମଧ୍ୟରେ କ୍ୟା, ଏ ବର୍ଷକ ମଧ୍ୟରେ ବି ଲଗ୍ନ ନାହିଁ। ଆସନ୍ତା ବର୍ଷକୁ ନୂଆ ପାଞ୍ଜି ବାହାରିଲେ ଯାହା କିଛି ଜଣା ପଡିବ।
2: ତେବେ ହାତରେ ସେଇଟା କଣ ଖଡ଼ିରତ୍ନେ?
3: ଖଡ଼ି ଗୋଟାଳି। ଆଜ୍ଞା,
2: ତମ ହାତରେ ଦେଖୁଛି ମଲା କଙ୍କଡ଼ା ବି ଲେଉଟିବନି।
3: ଆଜ୍ଞା,
2: ନା, ତମ ଦୈଦେଇ ବିଶ୍ୱନାଥ ଶତପଥୀ ଥିଲେ କିଛି ଗୋଟେ ବାଟ ଦେଇଥାନ୍ତେ ସିନା।
3: ନାହିଁ ଆଜ୍ଞା, ଏ କ୍ଷଣି ମୁଁ ଆଉ ଥରେ ଗଣନା କରି ଖଡ଼ି ପକେଇ ଦେଖୁଛି, ଗ୍ରହ ଗୁଡାକ ଧରା ଦଉନାହାନ୍ତି ଯେତେବେଳେ।
2: ଖୋଜ ଖୋଜ, ଭଲ କରି ପାଞ୍ଜି ଦେଖି ବିଭାଗର ଦିନ ଠିକ କର।
3: କଥା କଣ କି ଆଜ୍ଞା, ଏ ବର କନ୍ୟା ଦିହିଙ୍କ ଟିପଣା ଏକା ସାଙ୍ଗରେ ଥିଲେ ଭଲ ହେଇଥାନ୍ତା, ତେବେ ଆଉ ଥରେ ଦେଖୁଛି।
2: ଆରେ ଛଞ୍ଚା ଦକ୍ଷିଣା ପାଟ ତଥା ସବୁ ତମ ପାଇଁ ଦି ଗୁଣ ବଢିଯିବ, ଭଲ କରି ଟିକେ ଦେଖ।
3: ଦେଖୁଛି ଆଜ୍ଞା, ଦେଖୁଛି। ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ, ବର୍ତ୍ତମାନକୁ ଜେମାମଣି ମାଙ୍କର ବୃହସ୍ପତି ମହାଦଶା, ବୃହସ୍ପତି ଅନ୍ତର ଆଉ ବୃହସ୍ପତି ପ୍ରତ୍ୟନ୍ତର ଦଶା ଉପସ୍ଥିତ। ଧନାଧିପତି ବୃହସ୍ପତି ଅଛି କକଡ଼ାରେ ଉଚ୍ଚ, ତାହାରି ମହାଦଶା ଆଉ ଅନ୍ତର ପ୍ରତ୍ୟନ୍ତର ଉପସ୍ଥିତ। ଖୁବ୍ ଶୁଭ, ଖୁବ୍ ଶୁଭ ଦଶା ଉପସ୍ଥିତ ଛାମୁ, ମଙ୍ଗଳକୃତ୍ୟ ବଢ଼ିବାର ଉପଯୁକ୍ତ ସମୟ। ଆଜ୍ଞା, ଏଥିମଧ୍ୟରେ କେବଳ ଗୋଟିଏ ଶୁଭ ଦିନ ଦେଖୁଛି, ମେଷ ଶୁକ୍ଳ ପଞ୍ଚମୀ ଶୁକ୍ରବାର ରାତ୍ରି 20:06 ଉତ୍ତାରେ ବୃଷ ରାଶି ମୃଗଶିରା ନକ୍ଷତ୍ର ଭୋଗ ଯାଇ ପୁନର୍ବସୁ 1:04 ସମୟ ହସ୍ତଗଣ୍ଠିର ଶୁଭ ଲଗ୍ନ।
2: ଜୟ ବିନୋଦୀ ବାହାରୀଙ୍କର ଜୟ, ଆଶୀର୍ବାଦ କର ପ୍ରଭୁ। ଜୟ ବିନୋଦୀ ବିହାରୀଙ୍କର ଜୟ, ଜୟ ବିନୋଦୀ ବିହାରୀଙ୍କର ଜୟ।
1: ବା ବା, ଜାତକ ଯେ ରାଜଜଟକ ପଡ଼ିଛି, ବିବାହ ଲଗ୍ନ ବି ଶୁଭଦାୟକ, ଖାଲି ଏତିକିଟାକୁ ଅପେକ୍ଷା କରିଥିଲି। ରାଜୀବାବୁ ଚିଠି ପଠେଇଛନ୍ତି?
0: ନାଇଁ ନାଇଁ ସଦୈ ଭାଇ, ବାପାଙ୍କ ସ୍ୱଭାବ ତ ଜାଣ, ସିଏ କିପରି ଦୃଢ ପ୍ରତିଜ୍ଞ ଲୋକ, ଆଉ ସିଏ ଏଥିରେ ସମ୍ମତ ହେବେ ବୋଲି ତମେ କଣ ବିଶ୍ୱାସ କରୁଛ?
1: ଆଚ୍ଛା, ନହେଲା ନାଇଁ, ପିସା ଏଥିରେ ସମ୍ମତ ହେବେନି, ତତେ ତାଙ୍କ ସମ୍ପତ୍ତିରୁ ବଞ୍ଚିତ କଲେ କି ତେଜପୁତ୍ର କଲେ ତୋର କଣ ଏଥିରେ କ୍ଷତି ହେଇଯିବ ଯେ?

0: ଶଙ୍କର୍ଷଣ ବାବୁଙ୍କ ଜମିଦାରୀ ଆମ ତାଲୁକଠୁ ଢେର ବେଶୀ। ଲୋକେ କହନ୍ତି ଶଂସରପୁର ସାଆନ୍ତଙ୍କର ଉଭା ଯେତେ ନା ପୋତା ସେତେ, କିନ୍ତୁ ଦେଖିବୁ ଭବିଷ୍ୟତରେ ଆମ ଚନ୍ଦନପୁର ତାଲୁକ ଆଉ ତାଙ୍କ ଶଂସରପୁର ତାଲୁକ ଏକଟା ମିଶି ଯାଇକି ଏକ ହେଇଯିବ। ଦିନେ ନା ଦିନେ ତୁ ତାର ଏକାଙ୍ଗ ଚକ୍ରବର୍ତ୍ତୀ ହିଁ ବସିବୁ। ତା ଯଦି ନ ହୁଏ ତୁ ଏ ସଦେଇ ଭାଇ ନାଁରେ ନା କୁତା ପୋଷିବୁ।
1: ମୁଁ ଭାବି ଭାବି ଏ କଥାର କୂଳ କିନାରେ କିଛି ପାଉନି, ତମେ ଯାହା ଭଲ ଭାବୁଛ ସେୟା କର।
0: ହଁ ମୁଁ ତୁନି ହେଇ ବସି ନାହିଁ ଗୋବିନ୍ଦ, ବୁଝିଲ ମାସେ ହେଲା ଅନୁସନ୍ଧାନରେ ଅଛି। ଶଙ୍କର୍ଷଣ ବାବୁଙ୍କ କନ୍ୟା ସମ୍ପୂର୍ଣ୍ଣ ରୂପେ ତୋର ଉପଯୁକ୍ତ, ତା ସମାନ ସୁନ୍ଦରୀ କରଣ କୂଳରେ ଦୁର୍ଲଭ, ତୋର ଏଥିରେ ସନ୍ଦେହ ଅଛି? ଯଦି
1: କହିଲି ପରା ତମେ ଯାହା ଠିକ ଭାବୁଛ ମୋର ସେଥିରେ ଆପତ୍ତି ନାହିଁ। ତେବେ ଦେଖିଲ ତ ଗାଁରେ ବାପା ସାଆନ୍ତେ ମୋର ବିବାହ ପାଇଁ ଓକିଲ ବର୍ଗିଲେଣି, ମା ତ ଛାଡୁ ନଥିଲେ କଟକ ଆସିବାକୁ।
0: ଏ ପ୍ରିନ୍ସିପାଲଙ୍କ ଦସ୍ତଖତରେ ଚିଠି ଖଣ୍ଡକ ଯେମିତି ପହଞ୍ଚିଛି, କେମିତି ବୁଦ୍ଧି ବାହାର କରି ତତେ ନେଇ ଆସିଲି ଦେଖିଲୁ ତ?
1: ସତରେ ସଦେଇ ଭାଇ, ତମ ବୁଦ୍ଧି ଆଗରେ ମୁଣ୍ଡ ନୁଆଇବା ଛଡା ଆଉ କିଛି ଉପାୟ ନାହିଁ। ସଦେଇ ଭାଇ, ତାହେଲେ ତମେ ଏ ଲାଗେ ରାଜୀବ ବାବୁଙ୍କ ସାଙ୍ଗେ ସାକ୍ଷାତ କରି ସବୁ କଥା ଠିକ ଠିକଣା କରିପକାଅ।
0: ହଁ ମୁଁ ଠିକ କଲି ବୋଲି ଜାଣିଥା।
2: ଆଜି ହେଲା ଶନିବାର, ବାକି ରହିଲା ଦିନ ପାଞ୍ଚଟା, ଏଥିମଧ୍ୟରେ ସବୁ ଆୟୋଜନ କରିବାକୁ ହବ। ପୁରୀ ମହାପାତ୍ରେ ଆଉ ଛାମୁକରଣୀ
3: ଆଜ୍ଞା,
2: ଟଙ୍କା ଧରି ଆଜି ରାତ ବରାତ କଟକ ରମାନ ହୁଅନ୍ତୁ। ମଙ୍ଗଳ କୃତ୍ୟକୁ ଯାହା ଯାହା ଲୋଡ଼ା ସବୁ କଟକରୁ ଆସିବ, ଏ କଥା କାନରୁ ଦି କାନ ଯେମିତି ନ ହୁଏ। ପଣ୍ଡିତେ ଦୁବ ବରକୋଳି ପତ୍ର ବି ଅନ୍ୟ ଜାଗାରୁ ଆମଦାନୀ କରାଯିବ, କଟକରୁ ମୂଲିଆ କରି ପଦାର୍ଥମାନ ଅଣାଯିବ। ଏଠିକା କୁଠିଆ ବିଠିଆ କେହି ଯେମିତି ଜାଣିବେନି, ଖୁବ୍ ସାବଧାନ। ବିବାହ ଦିନ ସନ୍ଧ୍ୟା ସରିକି ସମସ୍ତେ ଯେମିତି ଏଠି ପହଞ୍ଚିବେ, ବାଣ ରୋଷଣୀ ସକାଶେ ବଇନା ଦବ, ଫୁଲ ଝାଡ଼ ଗିଲାସ ଝାଡ଼ ଏ ସମସ୍ତ ଆସିବ। ତିନୋଟି କଥା ବିଶେଷ ରୂପେ ମନେ ରହି ଯେପରି ହେବରେ ଓ ମହାପାତ୍ରେ, ଏକରେ ଖରଚକୁ ଜମା ଡରିବନି, ଦୁଇରେ କଟକରେ କେହି ଲୋକେ ଯେମନ୍ତ ଜାଣି ନ ପାରନ୍ତି, ତିନିରେ ଶୁକ୍ରବାର ଠିକ ସନ୍ଧ୍ୟା ସମୟରେ ସମସ୍ତ ଦ୍ରବ୍ୟ ଧରି ଆସି ପହଞ୍ଚିବ। ବାଜାଦାର ଆଉ ରୋଷଣୀ ସେହି ଶୁକ୍ରବାର ସନ୍ଧ୍ୟା ସମୟରେ କଟକରୁ ରମାନା
3: ହେବେ,
2: ରାତି ଦଶ ଘଡ଼ିକି ଏଠି ଆସି ପହଞ୍ଚିବେ। ସେମାନଙ୍କୁ ବାଟ କଣେ ଆଣିବା ସକାଶେ ଘାଟି ଘାଟି ଜଗୁଆଳ ସବୁ ବସିଥିବେ, ଆମ୍ଭ ଆଦେଶ ପାଇଲେ କ୍ଷଣି ଢୋଲରେ ବାଡ଼ି ସମସ୍ତ ରୋଷଣୀ ଏକାବେଳକୁ ଜଳିବ, ଏକାବେଳକୁ ପଚାଶ ଷାଠିଏ ଗଛ ବାଡ଼ିରେ ନିଆଁ ଲଗାଯିବ। କିନ୍ତୁ ଖବରଦାର ବିଶେଷ ରୂପେ ମନେ ରଖ, କଟକରୁ ଆସିଲା ବେଳେ ଅଜଣା ଲୋକଙ୍କ ସାଙ୍ଗେ ଜମା କଥା କହିବ
3: ନାହିଁ। ଆଜ୍ଞା ନାହିଁ।

0: ଗୋବିନ୍ଦକୁ ଡାକ, ମୁଁ ତାକୁ ଟିକେ ଦେଖିବି। ଗୋବିନ୍ଦ ଗୋବିନ୍ଦରେ ମୋ ଗୋବିନ୍ଦ କାହିଁ ଡାକ, ମୋ ଗୋବିନ୍ଦକୁ ଡାକ।
1: ଅତୁ ବୋଲୁଛି ମକର।

0: ଦଣ୍ଡବତ ମାମୁଁ ସାନ୍ତେ।
1: ଆରେ ରାଜୁ, କେତେବେଳେ ଆସିଲୁ?
0: ଏଇ ତ ଆସୁଛି।
1: ଆଚ୍ଛା ଆଚ୍ଛା, ଆରେ ତାଙ୍କୁ ସାଙ୍ଗରେ ଧରି ଆଇଲୁନି କ୍ୟା? କଣ ଗୋଟେ ଗୋଳଘାଣ୍ଟ ହେଇଯିବ ପରା?
0: ଆଜ୍ଞା, ସେଥିପାଇଁ କିଛି ଭାବିବେ ନାହିଁ।
1: ଆଚ୍ଛା,
0: ମୁଁ ସେଥିପାଇଁ ସବୁ କଟକଣା କରି ଆସିଛି। ସତେଇ ଭାଇଙ୍କୁ ଟିକେ ହାତରେ ରଖିଲେ କୌଣସି କଥାରେ ଚିନ୍ତା କରିବାକୁ ହବ ନାହିଁ। ଏଇଠି ଆସନ୍ତା ସୋମବାର ଦିନ ଠିକ ହେଇଯାଇଛି, ମୁଁ ଯାଉଛି, ଆଜି ପୁଣି ଥରେ ଚିଠି ଲେଖିବି।
1: ଓହୋ, ଆରେ ବାପ, ସଦାନନ୍ଦକୁ ପାଣ୍ଠି କରି ବସ ନା, ସେ ଯେଉଁଭଳି ଲୋକ ସବୁ କରିପାରେ। ଯାହା ବି ହଉ, ଏଇଲାକେ ତାଙ୍କୁ ମୁଠା ଭିତରେ ଅବଶ୍ୟ ରଖିବାକୁ ଉଚିତ। କିଏ ମରୁଆ? ହଉ ରାଜୁ, ତୁ ଇନ୍ଦୁ ସାଙ୍ଗେ ଗପସପ କର, ମୁଁ ଟିକେ ଆସ।
2: ଭାଇ ସାନ୍ତ, କଟକ ଆଡ଼େ ସମସ୍ତଙ୍କ ଦେହ ପା କୁଶଳ ତ?
0: ହଁ ମରୁଆ, କଟକରେ ସମସ୍ତେ ଭଲରେ ଅଛନ୍ତି। ସଦେ ଭାଇ, ଗୋବିନ୍ଦ ବାବୁ ଆଉ ମୁଁ ସମସ୍ତେ ଏକା ସାଙ୍ଗରେ ଥିଲୁ। ମାମୁଁ ସାନ୍ତଙ୍କ ଆଜ୍ଞାପତ୍ର ପାଇ ମୁଁ ଗାଁକୁ ଚାଲି ଆସିଲି। ଆସନ୍ତା ସୋମବାର ଦିନ ଗୋବିନ୍ଦ ଚନ୍ଦ୍ର ଏଠିକି ଆସିବେ। ଏ ମରୁଆ, ସେ ସେଠି କିଏ କି?
2: ମରିଗଲି, ଦେଖୁଛ ଭାଇ ସାନ୍ତ, କଟକ କଥା ଶୁଣିଲାରୁ ମତେ କେମିତି ଜେମା ଚିମୁଟି ଦଉଛନ୍ତି। ହଉ ହଉ, ମୁଁ ଏବେ ଏଠୁ ଯାଉଛି, ତମେ ଏକା ଏକା ସବୁ ପଚାରି ବୁଝ।
0: ଇନ୍ଦୁ, ମୁଁ ତତେ ଗୋଟେ କଥା କହିବି।
3: କଣ ରାଜୁ ଭାଇ?
0: ଦେଖ ଇନ୍ଦୁ, ମୁଁ ତତେ କେବେ ତ କିଛି ଜିନିଷ ମାଗିନି, ଉଛୁଣିକା ଗୋଟେ ମାଗୁଣୀ ଅଛି, ତୁ କେବେ ନାଇଁ କରିବୁନି?
3: ଛି ରାଜୁ ଭାଇ, ଇଏ କିଭଳି କଥା? ଆପଣ ହେଲେ ମୋ ବଡ଼ ଭାଇ, ଯାହା କହିବେ ଆପଣଙ୍କ କଥାରୁ ମୁଁ କଣ ବାହାରିବି? କଣ ବୋଲନ୍ତୁ।
0: ଏ କବିତା ତଳେ ଗୋଟେ ଦସ୍ତଖତ କରିଦେ।
3: ଏ କଣ ରାଜୁ ଭାଇ, ମୁଁ ତମ ଗୋଡ଼ ତଳେ ପଡୁଛି, ମତେ କ୍ଷମା କର। ଏ କବିତା ତ ମୁଁ ଲେଖିନି, ମୁଁ ଏଥିରେ ମିଛ ଦସ୍ତଖତ କରିପାରିବିନି। ନା ନା ନା ରାଜୁ ଭାଇ, ମୋର ଅଧର୍ମ ହବ। ରାଜୁ ଭାଇ, ଆପଣ ମୋର ବଡ ଭାଇ, ଆପଣ ମତେ ଧର୍ମ ଜ୍ଞାନ ଦିଅନ୍ତୁ।
1: ମୁଁ ବସିବା ଦରକାର ନାହିଁ। ଇନ୍ଦୁ ମା, ରାଜୁ ଯାହା କହୁଛି ସେୟା କର ମା, ଅତି ସାମାନ୍ୟ କଥା।
3: ବାପା, ଛନ୍ଦ କପଟ ମୁଁ କିଛି ଜାଣିନି।
1: ହାଲୋ ମା, ତୁ ମୋ ଝିଅ, ଛନ୍ଦ କପଟ ଜାଣିବୁ କୁଆଡୁ? ତେବେ ମନରେ ଟିକେ ବିଚାରି ଦେଖ, ତୋ ବିନା ମୋର ଆଉ କିଏ ଅଛି ମା? କହିଲୁ ରାଜୁ ଏ କବିତା ଲେଖି ଗୋବିନ୍ଦ ବାବୁଙ୍କ ମନ ଖୁସି ପାଇଁ ତୋଠୁ ଏତିକି ମାଗୁଛି, ଆମେ ଏତିକି କରିପାରିବାନି? ଏଇ ନେ କାଳି କଲମ ନେ, ଲେଖ।
3: ବାପା,
1: ଖାଲି ନାଁଟା ଲେଖିଦେ, ଆରେ କିଛି ଯାଏ ଆସେନି। ହଉ ହେଲା, ବାସ୍ ଯା, ଏଥର ଜାମା ବିଶ୍ରାମ ଦେ। ଆରେ ବାବୁ, ରାଜୀବ, ରାଜୀବ।
4: ରାଜୁ ଭାଇ, ବାପା ସାନ୍ତକୁ ଏ ମିଛ କଥାରେ କାହିଁକି ପୁରଉଛନ୍ତି କେଜାଣି? ହେ

0: ଇଏ କଣ ଜମା, ତମ ଦେହଟା ଥରୁଛି କାହିଁକି?
1: ମରୁଆ, ଏ ହାତଟା ମୋର ଅପବିତ୍ର ହେଇଗଲା ଲୋ ମରୁଆ। ସେ ପବିତ୍ର ପୁରୁଷ ମୋର ପତି ପରମ ଦେବତାଙ୍କ ପାଖରେ ମିଛ କଥା ଲେଖି ମୁଁ ଅପରାଧ କଲି ମରୁଆ।
0: ଥାଉ ଜେମା, ଜ୍ୱାଇଁ ସାହାନ୍ତ ଆସିଲେ ତାଙ୍କ ହାତ ଧରି କ୍ଷମା ମାଗି ସବୁ ବୁଝେଇ ଦବ।
1: ତାଙ୍କ ପାଦ ତଳେ ପଡି ଏ ଅପରାଧ ପାଇଁ ଯେତେ କ୍ଷମା ମାଗିଲେ ବି ମନ କାହିଁକି ମାନୁନି ଲୋ ମରୁଆ। ତାଙ୍କ ନିର୍ମଳ ମନରେ ମୋ ମିଛର କାଳି ଦାଗ ଲଗି କଣ ଠିକ କରିଛି?
0: ଧର୍ମ ଦେବତା ସବୁ ଦେଖୁଛନ୍ତି ଜେମା, ତମେ ବ୍ୟସ୍ତ ହୁଅନି।
2: ବିନୋଦ ବିହାରୀ କୁଳ ଦେବତା ତାହାଙ୍କ ଚରଣେ ନୁଆଇ ମଥା, କର ଯୋଡ଼ି ଦାସୀ କରେ ବିନୟ, ଘିନ ଦଣ୍ଡବତ ହେ ଦୟାମୟ।
3: ଜଣାଣ କରୁଛି ଚରଣେ ତଳେ, ଉଆସରେ ସର୍ପେ ଅଛ କୁଶଳେ, ପ୍ରାର୍ଥନା କରୁଛି ଚୋଡ଼ିଣ କର, ଶୁଣି ଆଜ୍ଞା ହୋ ହେ ପ୍ରାଣେଶ୍ୱର। ପ୍ରଭୁଙ୍କ ଚରଣ ଦର୍ଶନ ପାଇଁ ଦିନ ରାତି ଅଛି ପାଠକୁ ଚାହିଁ, ଅଧିକ କରିବି ଜଣାଣ କିସ, ଅନ୍ନ ଜଳ ମୋତେ ଲାଗୁଛି ବିଷ। ବେଳ ଯେବେ କୃପା କରିବେ ନାହିଁ, ବଞ୍ଚି ରହିବି ମୁଁ କାହାକୁ ଚାହିଁ।
2: କି କରିବି ଆଉ ଚରଣେ ଜଣା, ଦର୍ଶନ ଦେଉନ୍ତୁ ଏହି ପ୍ରାର୍ଥନା, କଲ୍ୟାଣ କରନ୍ତୁ ଏଠାକୁ ଆସି, ଇନ୍ଦୁମତୀ ତୁମ ଚରଣ ଦାସୀ, ଚରଣ ଦାସୀ ଇନ୍ଦୁମତୀ।
4: କିଏ ଚିଠି ଦେଇଛି କି ଗୋବିନ୍ଦ?
2: ଖଣ୍ଡେ ଶ୍ୱଶୁର ସାନ୍ତ ଲେଖିଛନ୍ତି, ଆଉ ଏଇଟା।
4: ହଁ ବୁଝିଲି ବୁଝିଲି। ହଁ ଶ୍ୱଶୁର ସାନ୍ତ କଣ ଜରୁରୀ କିଛି ଲେଖିଛନ୍ତି ନା କଣ?
2: ହଁ, ଦୁଇ ଦିନ ଛାଡ଼ି ମତେ ସମସରପୁର ଯିବା ସକାଶେ ଲେଖିଛନ୍ତି, ତମକୁ ବି ଚିଠି ଖଣ୍ଡେ ଦେଇଛନ୍ତି ବୋଲି ଲେଖିଛନ୍ତି।
4: ହଁ ମତେ ବି ସେଇ କଥା ଲେଖିଛନ୍ତି, କିନ୍ତୁ ଦି ଦିନ ଛାଡ଼ି ନୁହେଁ, କାଲି।
2: କାଲି? ନା ନା ସଦୈ ଭାଇ, ବାପା ସାନ୍ତ ଆଉ ମାଙ୍କୁ ଦେଖିବାକୁ ସକାଳୁ ମନଟା କାଲି ଛଟପଟ ହଉଛି। ଆଚ୍ଛା ଗାଁରୁ ଫେରି ଶ୍ୱଶୁରଙ୍କ ଘରକୁ ଯାଇଥିଲେ ଚଳନ୍ତାନି?
4: କେଡ଼େ ପଥର ଟାଇକିରେ ତୁ, ଆମ ଗାଁ ଆମ ଘର କୁଆଡେ କଣ ଉଡି ଯାଉଛି? ଏଇଲେ ବାପା ସାନ୍ତ ଘର ତୋ ଉପରେ ଭାରି ରାଗ ପଡିଛି, ମା ସାନ୍ତାଣୀଙ୍କ ମନଟା ଆଉଟି ହଉଥିବ ତା ବି ସତ। ମୁଁ କହିବା କଥା ସବୁ ଥଣ୍ଡା ପଡିଗଲେ ମୁଁ ତତେ ବଳେ କହିବିନି ଗାଁକୁ ଯିବାକୁ।
2: ମୁଁ ତ ତମ ଉପରେ ସବୁ ଛାଡି ଦେଇଛି ସଦାନନ୍ଦ ଭାଇ।
4: ହଁ ଶ୍ୱଶୁର ଘରେ ଯଦି ତୋର ରହିବାକୁ ଇଚ୍ଛା ନ ହୁଏ, ସେମାନଙ୍କ ସଙ୍ଗେ ପଦେ ପଦେ କଥା ହେଇ ଫେରି ଆସିବୁ। ହଁ ଶୁଣ, ସାନ୍ତଙ୍କ କଚେରୀ ତୁଠରେ ସବୁବେଳେ 4-6 ଖଣ୍ଡ ନାଁ ଖଟା ହେଇଥାଏ, ନାଉରୀ ମାନେ କାତ ଧରି ହାଜର ହେଇଥିବେ, ନା ମିଳିଦବୁ ବୁଝିଲୁ, ବେଳ 13-14 ଘଡ଼ିକି ଯାଇକି ପହଞ୍ଚିବୁ।
2: ହଉ ତେବେ ସେୟା ହେଲା।

0: ନଈ ତ ପାରି ହେଲେ ସଇତା, କାହିଁ କେହି ତ ନାହାନ୍ତି, ଆଉ ମେଘଟା ବି ଘୋଡ଼େଇଛି, ବସିବ ନା କଣ?
1: ଆଉ ପାଇକ ସଭାରେ ଆସିବେ କୋଉଠୁ ବାବୁ? ସେ ତ ପାଇକ ସଭାରେ ପଠେଇଥିଲେ ପରଦିନ ପହଞ୍ଚିବାକୁ, ସେଇ ଅନୁଯାୟୀ ଶ୍ୱଶୁର ସାଙ୍ଗେ ବରାଦ କରିଥିଲେ। ଆପଣ ତ ଆଜିଠୁ ବାହାରି ଆସିବାକୁ ଜିଦି କଲେ ସଦାନନ୍ଦଙ୍କ କଥାରେ, ଏଇଲେ କିଏ କଣ କରିବ?
0: ଆରେ ସଇତା, ଏ ଉଆସଟା ଏଠୁ ଅଧକୋଶରୁ ବଳିବ ନାହିଁ, ଆରେ ଚାଲିଗଲେ ତ ହୁଅନ୍ତା।
1: ଛି, ସଦର ଦ୍ୱାର ମେଲାରେ ପାଞ୍ଜିଆ ପାଇକ ରୈତ ବାଇତ ଗୁଡ଼ାଏ ବସିଥିବେ, ଅନ୍ଧାରରେ ଯାଇ ସେମାନଙ୍କର ଆଗେ ଛିଡ଼ା ହେବ? ନାଇଁ ନାଇଁ,
0: ବୁଝିଲୁ ସଇତା, କାମ ଅଟକିଲେ ବୁଦ୍ଧି ବାହାରେ।
1: କି ବୁଦ୍ଧି କରିବା ଏବେ?
0: ଶୁଣୁ, ଶ୍ୱଶୁରଙ୍କ ଉଆସ ପଛପଟ ମାଝଣା ତୁଠରୁ ଆମ୍ବ ତୋଟା ଦେଇ ଗୋଟାଏ ରାସ୍ତା ଅଛି, ବିଭା ହେଇ ଆସିଥିଲା ବେଳେ ନଈକୂଳେ ସଞ୍ଜ ପରେ ମୁଁ ପୁରା ସେପଟେ ବୁଲି ବାହାରେ।
1: ଅନ୍ଧାରଟା ମୁହଁକୁ ମୁହଁ ଦିଶୁନି, ମେଘ ବି ଗର୍ଜୁଛି।
0: ଆରେ ମନରେ ଉତ୍ସାହ ଥିଲେ ଅନ୍ଧାର ମୋର କଣ କରିବ?
1: କେମିତି କଥା କହୁଛ ବାବୁ, କହୁଥିଲା ପରା ସଂସାରପୁର ତାଲିକରେ ଡକାୟତ ମାରିଛନ୍ତି ବୋଲି।
0: ଶୁଣୁ, ଇନ୍ଦୁ ରାତି ଭୋଜନ ସାରି ତାର ସେଇ ଖିଡ଼ିକି ପାଖରେ ମାଞ୍ଚିଆଟାରେ ବସି ରାତି 11ଟା ଯାଏ ନଈକୁ ଚାହିଁଥାଏ, ଆଉ ରାତି 12ଟା ଆଗରୁ ପହଡ଼କୁ ଯାଏନି। ଉଆସ ପଛପଟକୁ ଯିବାକୁ ସମସ୍ତଙ୍କୁ ମନା, ଖୁବ୍ ନିରୋଳା, ଆଉ ମୁଁ ଯେବେ ଏତିକି ବେଳେ ଖିଡ଼ିକି ବାହାରେ ଠିଆ ହେଇଯାଏ, ଖୁବ୍ ମଜା ହେବ। ମରୁଆ ତୁନି ତୁନି କରି ମାଜଣା ଦୁଆର କବାଟ ଫିଟେଇ ଦେବ, ଭିତରକୁ ଚାଲିଯିବି, କେହି ଜାଣିପାରିବେନି ମା। ଆଉ ସବାରି ପହଞ୍ଚିଲା ବେଳକୁ ରାତି ଶେଷ, ସେତେବେଳେ କିଏ ବା ଥିବ? ମୁଁ ଭିତରୁ ବାହାରି ଆସି ସବାରି ପାଖରେ ଠିଆ ହେଇଯିବି, ସମସ୍ତେ ମନେ କରିବେ ମୁଁ ସବାରିରୁ ଆସି ଠିଆ ହେଇଛି।

0: ସୈତା
1: ଆଜ୍ଞା,
0: ସପାରିଟା ଏପଟକୁ ଆସିଲେ ତୁନି ତୁନି ଉଆସକୁ ଧରି ଆସିବୁ, ଆପଟ ଗୁଡାଙ୍କୁ କହିବୁ ହୁଁ ହା କିଛି କରିବେନି।
2: ନାଇଁ ବାବୁ, ମତେ କିଛି ଭଲ ଦିଶୁନି।
0: ଆରେ କିଛି ଚିନ୍ତା ନାହିଁ।
2: ନାଇଁ ଆଜ୍ଞା, ମୁଁ ଯିବି, ଛାମୁକୁ ପଛେ ଉଆସରେ ପହଞ୍ଚେଇ ଦେଇ ବାହୁଡ଼ି ଆସିବି।
0: ତୁ ବୁଝିପାରିବୁନି ସୈତା, ମୁଁ ତତେ କେତେ ଭଲ ପାଏ। ପୁରୀ ସନ୍ଧେ ସିଙ୍ଗଡ଼ା ପୁଡ଼ିଆଟାଏ ତୁ ଗାମୁଛାରେ ବାନ୍ଧି ନଥିଲେ ଆଜି ଉପାସ ରହିବାକୁ ପଡ଼ିଥାନ୍ତା। ହଉ ତୁ ଥା, ମୁଁ ଚାଲି।
2: ମୁଁ କଣ ଜାଣିନି ବାବୁ ତୁମକୁ, ତୁମେ ତୁମର ଦେବତା ହେଲେ ସଦାନ ବାବୁ କାହିଁକି ଦି ଦିନ ଆଗରୁ ତୁମକୁ ଏଠିକି ପଠେଇ ଏଡ଼େ ହୀନସ୍ଥା କଲେ। ବାପ ସାଆନ୍ତେ ମା ସାଆନ୍ତାଣୀ ଚନ୍ଦନପୁର ଆସକୁ ଯିବାକୁ ତ ଲୋକ ପଠେଇଥିଲେ, କାଳେ ତମେ ବାପ ମାଙ୍କ ସଙ୍ଗେ ମିଶିଯିବ ଏଇ ଭୟରେ ସେ ତୁମକୁ ଏଠିକି ଫିସାଦ କରି ପଠେଇଛନ୍ତି। ନିଜେ ଜମିଦାର ସାଆନ୍ତଙ୍କ ପାଖେ ଭଲ ଲୋକ ସାଜିଛନ୍ତି।
3: ଆରେ ଆରେ ଆରେ, କୁଆଡ଼େ ଗଲ ବାବୁ? ସେ କଣ୍ଟା ବଣରେ ପଡ଼ିଗଲ ନା କଣ? ଏ ବାବୁ, କାଦୁଅ ପଙ୍କା ରାସ୍ତା। ବାବୁ ବାବୁ ବାବୁ,
4: ଓ ଜେମାଙ୍କର ପହଡ଼ ହେଇନି ପରା?
5: ନାଇଁ ଲୋ ମରୁଆ, କାହିଁକି କେଜଣେ ନିଦ ମୋଟେ ମାଡ଼ୁନି, ମନଟା କେମିତିକା କେମିତିକା ହଉଛି।
4: ସତ ସତ, ମନ ତ ଚଞ୍ଚଳ ହଉଥିବ। ରାଜୁ ଭାଇଙ୍କୁ ସଞ୍ଜବେଳେ ପଚାରିଥିଲି, ମଝିରେ ଯୋଡ଼ାଏ ଦିନ ଅପରିଦିନ ଏତିକି ବେଳକୁ ତମ ଚାନ୍ଦମଣି ଏଇ ପଲଙ୍କ ଉପରେ ଉଦେ ହେଇଥିବେ ଯେ।
5: ରକ୍ତ କଥା ଦେଖ, ଏମିତିକା କଥା କହିଲେ ନା ମୁଁ କାନ୍ଦି ପକେଇ କହିଦେଉଛି। ହଁ ଜାଣିଛୁ, ଆଜି ଦିନଟା ଯାକ ମନଟା କେମିତି ଘାଣ୍ଟି ଚମଟି ହଉଛି, ତୁ କେମିତି ବୁଝିବୁ ଯେ?
4: ମନଟା ଘାଣ୍ଟି ହଉଥିବ ତ
5: ଦୁରା କେଜାଣି, କିଛି ବୁଝିପାରୁନି। ତୁ ଛୋଟକୁ କାନ୍ଦ ମାଡୁଛି, କେମିତିକା ମତେ ଡର ମାଡୁଛି।
4: ଡର କଣ ଯେ ମା, ଉଆସ ଚୌପଠି ପାଇକ ଜଗୁଆଳ ହାକିମ ଘର, କୋଉ ଚୋର ଡକାଇତ ତାର ଏଡ଼େ ସାହସ ହବ? ଆସୁ ତ ଭଲ
5: ମରୁଆ, ପହରଦିନ ରାତିରେ ପରା ଡକାଇତ ମାନେ ସାବଳରେ ଝରକା ଖୋଲି ଘନ ମହାନ୍ତି ଘରେ ପଶି ସବୁ ଜିନିଷ ପତ୍ର ପୋଛାପୋଛି କରି ନେଇ ଯାଇଛନ୍ତି। ତୁ ତୁ ଆମ ଝରକା ଭଲ କରି କିଳି ଦେଇଛୁ ତ?
4: ହଁ ଏଇ ଦେଖ, ହୁଡ଼ୁକା କିଳି ଦେଇଛି।
6: ଏ ଅନ୍ଧାରୁ ଅନ୍ଧାରୁ କେମିତି ଆସିଲ? ଦୁଇ ଦିନ ପରେ ଆସିବା କଥା। ହଉ ହଉ ହଉ, ଭଲ କର।
7: ସୈତା ମରିଗଲି ରେ, ସୈତା ମରିଗଲି ରେ। ଆରେ ମୁଁ ଚୋର ନୁହଁ କି ଡକାଇତ ନୁହଁ, ମୁଁ ଗୋବିନ୍ଦ। ତୁ ମତେ ଚିହ୍ନି ପାରୁନୁ, ମତେ ଦେଖିପାରୁନୁ। ସୈତା
2: ମରିଗଲି, ମୋ ସାଥେ ଏଇଠି ଡକାଇତ ନୁହଁ
6: ଗୋବିନ୍ଦ ଚନ୍ଦ୍ର। ଆରେ କଣ କହୁଛୁ ତୁ ସୈତା?
2: ହଁ ଛାମୁ, ଆପଣଙ୍କ ଜ୍ୱାଇଁ ସାଥେ ସିଏ
6: ଗୋବିନ୍ଦ। ବଡ ମୁସ୍କିଲ କଥା। ଆରେ ଏ ରାଜୁ, ଆରେ କିଏ ଅଛ ହିନ୍ଦୁ ମରୁଆ? ଆରେ କିଏ ଅଛ ରେ, ଜ୍ୱାଇଁକୁ ଡାକ୍ତରଖାନା ନିଅ ରେ। ନାଇଁ ନାଇଁ, ଯା ଯା ଯା, କଟକୁ ଡାକ୍ତର ନେଇ ଆସ। ଯା, ଯାହା ଖର୍ଚ୍ଚ ହେବା କଥା ମୁଁ ଦେବି, ଖର୍ଚ୍ଚକୁ ଜମା ଡରନି। ଆରେ କିଏ ରାଜୁ?
8: ଆଜ୍ଞା।
6: ଆରେ ଯା ଯା ବାପା, ଏଇ କଟକ ଯା, ଡାକ୍ତର ଯା, ଯେତେ ହଜାର ଲାଗୁ କଟକରୁ ସବୁ ସାଇବା ଡାକ୍ତରକୁ ଧରି ଆସ। ଯା ଯା ଯା, ଶୀଘ୍ର ଯାଅ। ଆରେ କି ଗଣ୍ଡଳିଆ କଥା।
8: ଆଜ୍ଞା
2: ଯାହା ହବାର ତ ହେଇଗଲାଣି, ଏତେବେଳକୁ ଟିକେ ଆଗ ପଛ ବିଚାର କରି ଚଳିବାକୁ ହବ।

0: ମୋର ବୁଝିଲେ ଟି?
1: ହଁ ହଁ ହଁ
0: ତାକୁ ବିନୋଦ ବିହାରୀ ରକ୍ଷା କରନ୍ତୁ, କାହିଁକି ଏତେ ଉତ୍ସାହ ଦେଖୁଥିଲା କି? ଏଥକୁ ଆୟତ କାହାର?
1: ହଉ ହଉ ହଉ, ସବୁ ବିନୋଦ ବିହାରୀଙ୍କ ଇଚ୍ଛା, ହେଲେ ଯେମନ୍ତ ହାଲ ଦେଖାଯାଉଛି ସହଜେ ଭଲ ନହେଲେ କଥାଟା ନେଇ ଆଣି ଥୋଇ ହବନି ରାଜୁ।
0: ଦେଖନ୍ତୁ ଆମେ ତାକୁ ତଡି ଦଉନୁ, ସେ ଆପେ ଯାଉଛି ତ ଯାଉ, ତୁଚ୍ଛାଟା ରେଖିଆ ଭଲ ମନ୍ଦକୁ ଆମେ ଲଗା ହବୁ। ଯୋଉ ଏଇ ଯଦି ଚୋର ଡକାୟତ ଭଳି ହବ ତେବେ ଆମେ କଣ କରିବୁ?
2: ମତେ ନେଇଯା, ମତେ ନେଇଯା ସଇତା, ଏଠୁ ମତେ ନେଇଯା, ମତେ ନେଇଯା ସଇତା।
3: ବାପୁ,
2: ମତେ ବାପୁ, ମତେ ନେଇଯା ବାପୁ।

ହିନ୍ଦୁ ପ୍ରସ୍ତୁତ ହୁଅ, ଏ କୁଟିଳ କଳୁଷମ ସ୍ୱାର୍ଥପୂର୍ଣ୍ଣ ସଂସାର ତୋ ପାଇଁ ନୁହେଁ। ଆଜୀବନ ସୁତ ଉପଦେଶ ଶ୍ରବଣ କର, ସତ୍ୟଭ୍ରଷ୍ଟ ହେବାଠାରୁ ମୃତ୍ୟୁ ବାଞ୍ଛନୀୟ। ମନର ଦୁର୍ବଳତା ଜନିତ ହେଉ ପଛକେ ଜ୍ଞାନ୍ତସାରରେ ଯେଉଁ ଅଧର୍ମ ଅର୍ଜନ କରିଛୁ ସେଥିପାଇଁ।

ହିନ୍ଦୁ ପ୍ରସ୍ତୁତ ହୁଅ, ଏ କୁଟିଳ କଳୁଷମ ସ୍ୱାର୍ଥପୂର୍ଣ୍ଣ ସଂସାର ତୋ ପାଇଁ ନୁହେଁ। ଆଜୀବନ ସୁତ ଉପଦେଶ ଶ୍ରବଣ କର, ସତ୍ୟଭ୍ରଷ୍ଟ ହେବାଠାରୁ ମୃତ୍ୟୁ ବାଞ୍ଛନୀୟ। ମନର ଦୁର୍ବଳତା ଜନିତ ହେଉ ପଛକେ ଜ୍ଞାନ୍ତସାରରେ ଯେଉଁ ଅଧର୍ମ ଅର୍ଜନ କରିଛୁ ସେଥିପାଇଁ ପ୍ରାୟଶ୍ଚିତ ପ୍ରୟୋଜନ, ପ୍ରାୟଶ୍ଚିତ।

0: ମା, ତୁମର ପବିତ୍ର କ୍ରୋଡ଼ରୁ ବିଚ୍ୟୁତ ହେଇ ମୁଁ ଦାରୁଣ ଦୁର୍ଦ୍ଦିନରେ ପଡ଼ିଛି। ମା, ତୁମ ଆଜ୍ଞା ଲଙ୍ଘନ କରିଛି। ସମ୍ପ୍ରତି ମୁଁ ସତ୍ୟଭ୍ରଷ୍ଟା, ମିଥ୍ୟାବାଦିନୀ, ପାପକାରିଣୀ। ହାଏ, କି ଭାଗ୍ୟହୀନ ମୁଁ! ମୋ ପ୍ରଭୁଙ୍କର ଏହି ଦାରୁଣ ଯନ୍ତ୍ରଣା ସମୟରେ ଦିବା ନିଶି ତାଙ୍କ ପାଦ ତଳେ ବସି ମୁଁ ସେବା କରିବି କଣ? ଏତେବେଳେ ଟିକେ ଦର୍ଶନ ମଧ୍ୟ ମୋ ଭାଗ୍ୟରେ ଚୁଟିଲା ନାହିଁ। ହଉ, ତାଙ୍କ ଶ୍ରୀଚରଣଙ୍କୁ ହୃଦୟରେ ଧ୍ୟାନ କରି ପ୍ରାଶ୍ଚିତ ସମାପନ କରିବି। ମା, ମା ଗଙ୍ଗେ, ମା, ମା, ତୋ କୋଳକୁ ନେ, ମା, ତୋ କୋଳକୁ ନେ, ମା।
1: ସବୁଦିନ ପାଇଁ ମୋଠୁ ଦୂରେଇ ଚାଲିଗଲୁ ମା, କିନ୍ତୁ

0: ಸ್ವಾಯಿತಾ, ತೋರು ಮಹಾ ಸಾಂತಾಣಿ ಅವನ್ನ ಅಂತೀರಿ ಸ್ವಾಯಿತಾ, ಬಹು ಸಾಂತಾಣಿ ವಿನ ಅಂತಿ.
1: ಡಾಕ್ಟರ್ ಬಾಬು, ಬಾಬುಙ್କର କଣ ହବ? ଡାକ୍ତର ବାବୁ,
2: ତୁ ଚିନ୍ତା କରନା ସୈତା, ତୋ ବାବୁ ଏଥର ଭଲ ହେଇଗଲେଣି।
1: ଡାକ୍ତର ବାବୁ,
0: ଡାକ୍ତର ମଣିଷ ମରିସାରି ଆଉ ଥରେ କଣ ଜନ୍ମ ନିଏ? ମରଣ ପରେ ଆଉ ଫେରେନି ଡାକ୍ତର।
1: ସେ କାଳ କଥା ଗୁଡା ତୁମେ ତେରେ ଧରନି ବାବୁ, ତମର ସବୁ ଠିକ ହେଇଯିବ ବାବୁ, ତମେ ଭଲ ହେଇଯିବ।
2: ମୃତ୍ୟୁ ବୋଲି ଆଉ କିଛି ନୁହଁ ଗୋବିନ୍ଦ, ଆମମାନଙ୍କର ବର୍ତ୍ତମାନ ଯେଉଁ ସବୁ ଲୋକ ମୃତ୍ୟୁଲାଭ କରୁଛନ୍ତି ସେମାନେ ଅଗ୍ରଗାମୀ ମାତ୍ର, ଆମେ ସମସ୍ତେ ଦିନେ ନା ଦିନେ ସେଠି ଯାଇ ମିଳିତ ହେବା। ଏଥିପାଇଁ ଜ୍ଞାନୀ ଲୋକମାନେ ମୃତ୍ୟୁ ପାଇଁ ବିଳାପ କରିବାକୁ ଧର୍ମଶାସ୍ତ୍ରରେ ବାରଣ କରିଛନ୍ତି।
0: ମୋତେ ଖୋଜି ଖୋଜି ସେ ଦିହେ ଚାଲିଗଲେ ଡାକ୍ତର, ମୁଁ ଏକା, ମୁଁ ଆଜି ସମ୍ପୂର୍ଣ୍ଣ ଏକା।
3: ବୁଝିଲ ସଦାନନ୍ଦ, ଗୋଟିଏ କଥା ଚାରିଆଡେ ପ୍ରଚାର କରିବାକୁ ହବ।
4: କଣ ରାଜୀବ?
3: ଚାରିଆଡେ କୁହ, ଗୋବିନ୍ଦଟା ତା ଶ୍ୱଶୁର ଘରୁ ଗୁଡାଏ ଅଳଙ୍କାର ଚୋରେଇ ନେଇ ପଳେଇ ଆସୁଥିଲା। ଜମିଦାର ଘର

0: ଜାଣ ଭାଇ, ଆମ୍ଭମାନଙ୍କର ଯୋଡ଼ିଏ କର୍ତ୍ତବ୍ୟ, ଗୋଟିଏ ଶରୀର ପାଇଁ, ଅନ୍ୟଟି ଆତ୍ମା ପ୍ରତି। ସେଥିମଧ୍ୟରୁ ଜାଣ, ଶରୀର କ୍ଷଣ ବିଧ୍ୱଂସୀ ମାତ୍ର, ଆତ୍ମା ଅନନ୍ତ କାଳ ସ୍ଥାୟୀ ଅବିନାଶୀ। ଏଥକୁ ସର୍ବସମୟରେ ସର୍ବପ୍ରଯତ୍ନରେ ଆତ୍ମୋନ୍ନତି ସକାଶେ ସଚେଷ୍ଟ ରହିବା ସର୍ବତ ଭାବେ ଉଚିତ ଅଟେ।
1: ଆଜ୍ଞା, ମୁଁ ନିତାନ୍ତ ଅଧମ, ଜ୍ଞାନହୀନ। ଆପଣ ମୋ ଗୁରୁଦେବ, ମୋତେ ସଦୁପଯୋଗ ପ୍ରଦାନ କରନ୍ତୁ ପ୍ରଭୁ, ମୁଁ ଶିଷ୍ୟ ଭାବରେ ରହି ଦିନଯାପନ କରିବି।
0: ବଡ଼ ବୈରାଗୀ ଭାଇ,
1: ପ୍ରଭୁ
0: ଆମ୍ଭେ ତୁମ୍ଭଠାରୁ ଅଧିକ କ'ଣ ବା ଜାଣୁ ଯେ ଉପଦେଶ ଦେବୁ। ଗୋବିନ୍ଦଜୀଉ ପରମ ଗୁରୁ, ପ୍ରଭୁ ଆମ୍ଭମାନଙ୍କର ସର୍ବସ୍ୱ, ପ୍ରଭୁଙ୍କ ଶ୍ରୀମୁଖ ଆଜ୍ଞା ହେଉଛି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ ଅହଂ ତ୍ୱମ୍ ସର୍ବ ପାପେଭ୍ୟ ମୋକ୍ଷୈଶ୍ଚାମି ମା ସୁଚ।
2: ରକ୍ଷା କର, ରକ୍ଷା କର, ରକ୍ଷା କର।
0: ଶଙ୍କର ଭାଇ,
2: ବଡ଼ ବିପଦରେ ପଡିଛି, ଜୀବନ ଯାଉଛି, ରକ୍ଷା କର।
0: ଶଙ୍କର ଭାଇ, ଦେଖ ଅତିଥି କେହି ବିପଦରେ ପଡିଛନ୍ତି, କବାଟ ଉଦ୍ୱା କରିଦିଅ।
1: କିଏ, କଣ ହେଲା ତମର ବାବା?
0: କିଏ କିଏ ଶଙ୍କର ଭାଇ?
1: ଜଣେ ଯୁବକ ଭାଇ, ହାତରେ କମଣ୍ଡଳୁ, ମୁଣ୍ଡରେ ଜଟାଜୁଟ, ବର୍ଷାରେ ଭିଜି ଭିଜି ଦେହ ମୁଣ୍ଡ କାଦୁଅ ସରସର।
0: ଶଙ୍କର ଭାଇ,
1: ଆଜ୍ଞା,
0: ଅତିଥି ବାଟରେ ଭିଜି ଯାଇ ବଡ଼ କଷ୍ଟରେ ପଡିଛନ୍ତି,
1: ପ୍ରଭୁ
0: ପାଦ ଧୋଇବା ପାଇଁ ଜଳ ଦିଅ।
1: ଆଜ୍ଞା,
0: ଆଉ ଖଣ୍ଡେ ବହିର୍ବାସ ଆଣିଦିଅ।
1: ପ୍ରଭୁ
0: କିଏ ତୁମେ ବାବା?
1: ଏଇ ଏଇ ନିଅନ୍ତୁ ବାବା, ଭିଜା ଲୁଗା ପାଲଟି ପକାନ୍ତୁ।

0: ଆଜ୍ଞା
1: କଣ
0: ଆଜ୍ଞା ବାପ ଶାନ୍ତ ମାନେ ମୁଁ ଆପଣଙ୍କର ସେଇ ଅଧମ ଦୁରାଚାରୀ ପାପିଷ୍ଟ ପୁତ୍ର ଗୋବିନ୍ଦ
2: ଗୋବିନ୍ଦ ଆରେ ମୋ ବାପରେ
0: ମତେ କ୍ଷମା କରନ୍ତୁ ବାପ ଶାନ୍ତ ମାନେ ମତେ ଆପଣ ମାନେ କ୍ଷମା ଦିଅନ୍ତୁ
2: ଗୋବିନ୍ଦ
3: ହୋ କି ଶାନ୍ତି ହେ ପବିତ୍ର ଯମୁନା ନଦୀର ସ୍ରୋତରେ ସବୁ ପାପ ସବୁ ସୂଚନା ସବୁ ଅନୁତାପ ଅନ୍ତର୍ଦ୍ଧାହ ଶୀତଳ ହେଇଯାଉଛି କିଏ
4: ପାଇଛି ପାଇଛି ମୋ ପ୍ରଭୁଙ୍କୁ ମୁଁ ଖୋଜି ପାଇଛି
3: ସଇତା ତୁ ଏଠି ହଁ ତୋର ବା ଗତି ଆଉ କଣ ହେଇଥାନ୍ତା ହଉ ଠିକ ଅଛି
4: ମୋର ତ ଗତି ମୁକ୍ତି ତମେ ଶାନ୍ତି ଶୁଣି ଶୁଣିଲି ସାନ୍ତ ମାନେ ବି ଏଇଠି ବିଜୟ ହେଇଛନ୍ତି
1: କାଠୁ ଶୁଣିଲୁ
4: ବଡ଼ ଶାନ୍ତଙ୍କଠୁ
3: ବଡ଼ ଶାନ୍ତ ସଦାନନ୍ଦ ଭାଇ ସେଇଲେ କୋଉଠି ସଇତା
4: ଦଶ ମାସ ତଳେ କାଶୀର ମଣିକର୍ଣ୍ଣିକା ଘାଟରେ ନାଁରେ ନଈ ପାରି ହେଲା ବେଳେ ଦେଖିଥିଲି
5: ଗୋବିନ୍ଦ କାହା ସଙ୍ଗେ କଥା ହଉଛ
4: ଆଜ୍ଞା ମତେ କ୍ଷମା ଦିଅନ୍ତୁ ଆଜ୍ଞା ସବୁ ଭୁଲ ମୋର ମୁଁ ସବୁ କଥା ଲୁଚେଇ ରଖି ମୋ ସାହାନ୍ତକୁ ଏତେ ହିନସ୍ତା କରିଛି
5: ହଁ ହଁ ସଇତା ଗୋବିନ୍ଦ ଶ୍ରୀହରି ଶଙ୍କରା ଭାଇ
6: ପ୍ରଭୁ
5: ଗୋବିନ୍ଦକୁ ଆମର ଆଦେଶ ଜଣେଇ ଦିଅ
6: ଯଥା ଆଜ୍ଞା ପ୍ରଭୁ ବାବା ଗୋବିନ୍ଦ ଆମର ଗୁରୁଦେବ ପ୍ରଭୁ ଯାହା ଆଜ୍ଞା କଲେ ମୋର ବି ତମକୁ ସେୟା ଅନୁରୋଧ ବାବା ଦୁଇ କୂଳର ଉପାସ୍ୟ ଦେବତାଙ୍କର ସେହି ପୂଜା ଉଭୟ ବଂଶର ପ୍ରତିପାଲ୍ୟ ଲୋକଙ୍କ ରକ୍ଷାବିଧାନ ଦୁଇ ବଂଶର ସମସ୍ତ ସମ୍ପତ୍ତିର ସଦୁପଯୋଗର ଦାୟିତ୍ୱ ତୁମ୍ଭ ପ୍ରତି ଅର୍ପିତ ହୋଇଛି ଏହା ଜାଣି କର୍ତ୍ତବ୍ୟ ମାର୍ଗରେ ଅଗ୍ରସର ହୁଅ ବାବା
3: ଆଜ୍ଞା ମଣିମା ସେହିସବୁ ସଇତାର କାମ ସେ କରିଛି ଆଉ କରିବ ଆପଣଙ୍କ ପଦ ସେବାରୁ ଆଉ ଏ ଶାନ୍ତି ମାର୍ଗରୁ ମୋତେ ବଞ୍ଚିତ କରାନ ଯାଉ ବାପ ଶାନ୍ତ ମାନେ
4: ସବୁ ଠିକ ଚାଲିଛି ଛାମୁ ଗାଁର ଦୁଃଖୀ ରଙ୍କୀ ଅକ୍ଷମ ଆଶ୍ରିତ ବିଧବା ସମସ୍ତଙ୍କୁ ପଡ଼ି ଯୋଗାଣ ବିଧାନ କରିଦିଆ ହୋଇଛି ସଂସାରପୁରୀରେ ମରୁଆ ମଧ୍ୟ ଗୃହସ୍ଥ ଧର୍ମ ଗ୍ରହଣ ନ କରି ଦୁଃଖୀ ମଣିଷର ସେବାରେ ମନ ଦେଇଛି ବୋଉ ସାନ୍ତାଣୀ ଇନ୍ଦୁମତୀ ଆଉ ମା ସାନ୍ତାଣୀଙ୍କର ଦୁଇ ଗୋଟି ସମାଧି ମନ୍ଦିରର ରକ୍ଷାରକ୍ଷଣ ଭାର ଆଦି ବ୍ୟବସ୍ଥା ମଧ୍ୟ ହୋଇଛି ହେଲେ ହେଲେ ମୋ ପ୍ରଭୁ ଗୋବିନ୍ଦ ଚନ୍ଦ୍ରଙ୍କ ସେବା ନ କଲେ ମୋର ଯେ ମୁକ୍ତି ନାହିଁ ପ୍ରଭୁ ମୋର ଯେ ମୁକ୍ତି ନାହିଁ
5: ସବୁ ସେଇ ଗୋବିନ୍ଦର ଇଚ୍ଛା ସବୁ ଯେ ତାହାର

0: କୁଆଡେ ଗଲ କି? ଆଜି କଣ ଚିତ୍ର ଆସିନାହିଁ?
1: କିଏ ଚିତ୍ରକଳା?
0: ହଁ ଆସିନାହିଁ ଆଜି?
1: ଆସିବ ନାହିଁ କିଆ? ଦ୍ୱୀପରୁ ଆସିଥିଲା ଯେ, ତମ କଚେରୀ ପାହାଡ ଆଜି ଟିକେ ଉଛୁରେ ହେଲା ବୋଲି

0: ମତେ କହିକିରି ତା ଘରକୁ ଯାଇଛି। ସଞ୍ଜ ତ ଗଡିଲାଣି, ତା ଘର କାମ ସାରି ଆସୁଥିବ କି କଣ।
1: ଆଚ୍ଛା ମୋ ଗୁଡାକୁ ହୁକାଟା
0: ହେଇଟି ପରା, ଏଇଠି ଚିତ୍ରକଳା ତମ ହୁକା ସଜିଲି କରି ରଖିଦେଇ ଯାଇଛି।
1: ଆଚ୍ଛା ଆଚ୍ଛା ଦିଅ ଦିଅ ମତେ ଦିଅ।

0: ଖୋର୍ଖନେ ରାଣୀମାଙ୍କ ଶ୍ରୀଅଙ୍ଗକୁ କେମିତି ବାଧିବ? ବାବୁ କୁଆଡେ ଗଲେ କି? କଚେରୀରୁ ସେ ମିଆଁ ପୁଅ ଚପରାସୀ ଆସିଛି ଯେ, କଣ ନଥି ବିଡ଼ାଏ ଧରି?
1: ବିଶାଖା,
0: କଣ ହେଲା ତମର? ତମ ମୁହଁ କାହିଁ ଏମିତି?
1: ଚାନ୍ଦମଣି, ଚାନ୍ଦମଣିର କପାଳ ଫାଟିଛି। କାଲି ରାତିରେ ଆମ ଭିଣୋଇ ଉତ୍ତର ରାୟଙ୍କର କାଳ ହେଇଗଲା। କିଭଳି ଲୋକକୁ ଭଗବାନ କି ଦଣ୍ଡ ଦେଲେ, ଚାନ୍ଦ ଭଳି ଛୁଅ ସେ ପୁଣି ବିଧବା ହେଲା। କେତେ ବା ବୟସ ତାର, 15 ବର୍ଷ ତାର ମଙ୍ଗଳକୃତ୍ୟ ହେଇଥିଲା, 10ଟା ବର୍ଷ ବି ପୁରିନି। କୋଳରେ ପୁଣି 2 ନାବାଳକ ପୁଅ, ଗୋଟିଏ ତ ମା କ୍ଷୀର ଏଯାଏ ଛାଡ଼ିନି। ଏ ଅବସ୍ଥାରେ ତାକୁ ଏ ଦଣ୍ଡ, ପୁଣି ଉତ୍ତର ରାୟଙ୍କ ଭଳି ସୁନ୍ଦର ସୁପୁରୁଷ।
0: ଗଡ଼ରୁ କଣ ଲୋକ ଆସିଛି?
1: ହଁ, ଲେଖା ନେଇ ଗଡ଼ରୁ ଲୋକ ଆସିଛି। ମୁଁ ବୁଝୁଛି ଏ ଗୋଟାଏ ବଜ୍ରପାତ, ହେଲେ ଏତେବେଳେ ଦୁଃଖରେ ଅଧୀର ହେଇ ଚୁପ୍ ହେଇ ବସିଲେ ତ ଆଉ ଚଳିବ ନାହିଁ। ମୁଁ କାଲି ଭୋରରୁ ନରିପୁର ଯିବି। ଏ ଖୋଦାଦାସ,
2: ହଜୁର,
1: ମୁଁ କାଲି ମଫସଲ ଯିବି, ନରିପୁର ସବାରି ଗୋଡ଼ ଦରକାର। ବଡି ଭୋରରୁ ଯେମିତି ସଜେଇ ଲେଇଥିବ, ବୁଝିଲୁ?
2: ହଜୁର,
1: ଦେଖିଲ ତ ଧାଇମା, ଆଜି ଆସି 14 ହେଇଗଲା, କ୍ରିୟାକର୍ମ ସବୁ ସରିଲା। ହେଲେ ଦେଖିଲ ତ ତମ ମାହାଳରୁ ପାଞ୍ଜା, ଛାମୁକରଣ, ଅମଲା, ପିଆଦା, ଗୁମାସ୍ତା, ମୋହରୀର କାହାରି ଜଣେ ହେଲେ ଦେଖା ନାହିଁ।
0: କାହିଁକି ରେ ନଠ, ଶୁଣିଲେ ପ୍ରଜାପାଟଣଙ୍କ ସାଙ୍ଗରେ ମିଶି ସମସ୍ତେ କୁଆଡେ କାମରେ ଲାଗି ପଡ଼ିଥିଲେ। ୟାଙ୍କ ଭାଇ ରାଜା ପୀତାମ୍ବର ଛଠାରେ ନିଜେ ରହି ସବୁ ବୁଝାସୁଝା କରୁଥିଲେ। ହଜାର ହଜାର ଲୋକଙ୍କର ଚର୍ଚ୍ଚା ହେଇଛି, କେହି ଅସନ୍ତୁଷ୍ଟ ହେଇନାହାନ୍ତି।
1: ମୁଁ ମାନୁଛି ଉତ୍ତରାୟଙ୍କର ଶୁଦ୍ଧିକର୍ମ ଯେମିତି ଆଡମ୍ବରରେ ହେଇଛି ନା, ଏ 25 କୋଶ ଆକ୍ରାନ୍ତରେ ଏମିତି କେବେ କାହାର ହେଇନଥିଲା। ହେଲେ ଆକୁ କଲା କିଏ? ପୀତାମ୍ବର ଛୋଟରାୟଙ୍କ କଥା କହିଲ ନା, ଆମରି କଚେରୀରେ ସେ ପେସ୍କାର, ମୁଁ ଆଉ ଜାଣିନି ତାଙ୍କୁ। ଗୋଟାଏ ବଂଶର ଗୋଟାଏ ସମ୍ପତ୍ତିର ଏମାନେ 2 ଅଂଶୀଦାର, ହେଲେ ଉତ୍ତରାୟଙ୍କର ବାରଣା କିସ୍ମତକୁ ତାଙ୍କର ମୋଟେ ଚାରଣା କିସ୍ମତ।
0: ଉଆସ ଦ୍ୱାର ମୁହଁରେ କୁଆଡେ ତୁ ସରକାରୀ ପହରାବାଲା ଜଗେଇଛୁ?
1: ହଁ, ଆଉ ମୁଁ ଯେତେବେଳେ ଦେଖିଲି ସମସ୍ତେ ଖାଲି ପୁଳା ଲେଖା ଧନ ମାରି ନେବା ଉଦ୍ଦେଶ୍ୟରେ ଅଛନ୍ତି, ମୁଁ ବାଧ୍ୟ ହେଇ ଏ ବନ୍ଦୋବସ୍ତ କଲି।
0: ରାଇଜର ରାଜା ଚାଲିଗଲା ବୋଲି ସିନା ଏତେ ବିଚାର ଚାଲିଛି, ସିଂହ ଘରେ ବିଲବାର ନାଟ ଲାଗିଛି।
1: ମୋ ପ୍ରାଣ ତ ସେଇଥିପାଇଁ କାନ୍ଦୁଛି ଧାଇମା, ଯୋଉ ଗୁଡାକ ବିଲୁଆ କୁକୁର ଠୁ ହୀନ ସେମାନେ ପୁଣି ସିଂହ ଗୁହାରେ ନିଶ ଫୁଲେଇ ଆସି ଠିଆ ହେବେ। ହେଲେ ଧାଇମା, ମୁଁ ଥିବା ଯାଏ ତମେ କିଛି ଚିନ୍ତା କରନି, ମୋ ଭଣଜା ଭଉଣୀଙ୍କ ପାଇଁ ମୁଁ ସବୁ ସ୍ୱାର୍ଥ ପାଣିକି ପକେଇଦେବି। ତମେ ହାକିମଙ୍କ ହୁକୁମ ମାନ, ଦେଖିବ ପୁଣି ସିଂହ ଛୁଆ ସିଂହର ବଳ ପାଇଁ ଠିଆ ହେବେ।
0: ମୁଁ ତ ଏସବୁ କଥା କିଛି ଜାଣିନି ରେ ପୁଅ, କଣ କରିବାକୁ ହବ କହ।
1: କଲେକ୍ଟର ସାହେବଙ୍କର ହୁକୁମ ମାହାଲ ଚାନ୍ଦମଣି ନାଁରେ ରହିବ, ଆଉ ତମେ ସବୁ ବୁଝାସୁଝା କରିବ। ଚାନ୍ଦମଣି ଖାଲି ଏଇ ରିପୋର୍ଟରେ ତା ନାଁଟା ଦସ୍ତଖତ କରିଦେଲେ ହେଲା।
0: ରିପୋର୍ଟ?
1: ହଁ, ସାହେବ ଏଇଟା କଟକରୁ ମୋ ହାତରେ ପଠେଇଛନ୍ତି, ଆଉ ଏ କାମରେ ଯଦି ଖିଲାପ ହବ ନା, ମୋ ଚାକିରି ଖଣ୍ଡ କ ଗଲା ବୋଲି ଜାଣ।
0: ହେଲେ ଚାନ୍ଦ କଣ ଏଥିରେ ଦସ୍ତଖତ କରିବ? ଦେଖୁନୁ ଏଠି ଏତେ ବିଚାର ଆମର ଚାଲିଛି, ସେ କେମିତି ମୁକ ଫଳି ବସିଛି,
1: ଏ ତ ମହା ମୁସ୍କିଲ କଥା ହେଲା। ତେଣେ ସାହେବର କଡା ହୁକୁମ, ଏଣେ ୟାର ଏ ଅବସ୍ଥା। ଆଚ୍ଛା, ଚାନ୍ଦର ମୋହରଟା ତ ଥିବ?
0: ହଁ ଅଛି।
1: ଆଉ ମୋହରଟା ତାହେଲେ ତମେ ଆଣ, ସେଇଥିରେ କାମ ଚଳିଯିବ।
0: ଆଣୁଛି, ଏଇନେ
1: ବାସ୍। ଆଚ୍ଛା ଧାଇମା, ତମେ ଗୋଟେ କାମ କର, ଏଇ ମୋହର ତଳେ ତମେ ଚାନ୍ଦ ନାଁଟାକୁ ଦସ୍ତଖତ କରିଦିଅ।
0: ମୁଁ ଦସ୍ତଖତ କରିବି?
1: ଆରେ ସେଥିରେ କିଛି ଦୋଷ ନାହିଁ, ତମେ ତ ତା ନିଜର ଲୋକ, ଆଉ ପୁଣି ତା ମୁହଁଟା ଯେତେବେଳେ ଛପା ହେଇସାରିଛି।
0: ଦେ,
1: ଗୋଟେ ଅଡୁଆ ତୁଟିଲା।
0: ଅଡ଼ୁଆ ତୁଟିଲା କଣ କହୁଛି ନା।

0: ତୁ ଏସବୁ କିଛି ଜାଣିନି। ଚାନ୍ଦ ଅବସ୍ଥା ତ ଦେଖୁଛୁ, ତତେ ଅଧିକ କଣ କହିବି କହିଲୁ।
1: ହଁ ଧାଇମା, ଚାନ୍ଦ ଧର ସେ ଅଳଙ୍କାର ଗୁଡା କଣ ହେଲା?
0: କାହିଁକି ଆଉ ସେ କଥା ଉଠଉଛୁ? ସବୁ ସରାଗ ତ ପଡି ଛିଡି ଯାଇଛି।
1: ଆରେ ନାଇଁ ନାଇଁ ନାଇଁ, ଏମିତି ଏଠି ସେଠି ତାକୁ ପକେଇଦବା ମୋଟେ ଉଚିତ ହବ ନାହିଁ। ହେଇଟି ସାହେବ ବାରବାର ମତେ କହିଛନ୍ତି, ଯେତେ ଯାହା ଆୟ ଅଳଙ୍କାର ଅଛି ସେସବୁକୁ ଗୋଟାଏ ଲୁହା ସିନ୍ଦୁକରେ ରଖା ହେଇ ସିନ୍ଦୁକରେ ଦିଟା କୋଲପ ପଡିବ। ଗୋଟାକର ଚାବି ରହିବ ଏଠି ତମ ପାଖରେ, ଆଉ ଗୋଟାଏ ଚାବି ମୁଁ ମୋ ସାଥିରେ ନେଇ କଟକ କଲେକ୍ଟ୍ରି ଖଜଣାଖାନାରେ ଜମା ଦେବି। ଆଉ ତମେ ଯାଇ ଦେଖିବ ସେସବୁ ଅଳଙ୍କାର ଗୁଡା କଣ ହେଲା।
0: ହଉ ରହ, ମୁଁ ଦେଖୁଛି ରହ।
1: ଚିତ୍ରା
2: ବାବୁ,
1: ଶୁଣିଲୁ ତ? ଗୋଟାଏ ଚାବି ତ ମୋ ପାଖରେ ଥିବ, ସିନ୍ଦୁକରେ କୋଲପ ପକେଇ ଆର ଚାବିଟା ଧାଇମା କୋଉଠି ରଖିବ ତୁ ଟିକେ ନିଘା କରିବୁ। ଆଜି ରାତି ପାହାନ୍ତାରୁ ଆମ କାମ ଆମେ ଶେଷ କରିଦେଇ କଟକ ବାହାରିଯିବା, ହେଠି କେହି ଯେମିତି ଜାଣିବେ ନାହିଁ। ମୁଁ ସବାରି ବେହେରା ସବୁ ବନ୍ଦୋବସ୍ତ କରି ରଖିଦେଇଛି, ତୁ ଖାଲି ଧାଇମାର ସେ ଚାବି ଗୁମଟା ତ ମତେ କହିଦେଲେ ହେଲା। ଆଉ କଣ ପାରିବୁ ଟି?
2: ବାବୁ ମୁଁ ପରା ଚିତ୍ରା, ମତେ ତମେ ଚିହ୍ନିନ?
1: ହେ ସାବାସ, ଆରେ ମୁଁ ପରା କହିଛି ବିଶାଖା ଆଉ ତୁ, ତମେ ଦିହେ ମୋର ହେଲ ଲକ୍ଷ୍ମୀ ଆଉ ସରସ୍ୱତୀ।
0: ଏଇ ଘରକୁ ଆ।
1: ହଁ ଭାଇନା, ଚାଲ ଯାଉଛି।
2: ହେ ମା କଟକ ଚଣ୍ଡୀ, ଏ ଘାଟଟା କେମିତି ଭଲରେ ଭଲରେ ପାର କରେଇ ଦିଅ ମା।

0: ହଁ
1: ସେଇଠୁ କଣ ହେଲା? ମୁଁ ଜାଣିଥିଲି ହେଲେ ମୋ ବୁଦ୍ଧି ପାଖରେ ସେ ହାର ନ ମାନେ ଆଉ ଯିବେ କୁଆଡେ? ଘରେ ବଳେ କୌଶଳେ ରିପୋର୍ଟଟା ଲେଖି ଆଣିଲି, ଆଉ ସୁଧି ଖର୍ଚ୍ଚ ନାଁରେ ଚାନ୍ଦର ଖାସ ତହବିଲରୁ ଏ 2000 ଟଙ୍କା ତ ଆମ ହାତକୁ ଆସିଲା। ହେଇଠି ଅଳଙ୍କାର ପୁଟଲାଟା ତୁ ଦେଖିଲ, ଏମିତି କୌଶଳ କରି ଆଣିଲି ଯେ ଭାଇମା କିଛି ଜାଣିପାରିଲା ନାହିଁ।
0: ପୁଟଳାଟା ମୁଁ ଯେମିତି ଖୋଲି ଦେଇଛି ନା, ମୋ ଆଖି ତ ଝଲସି ଗଲା।
1: ଆଉ ଇଏ କଣ ସବୁ ଯେ ମୁଁ ଆଣିଛି, ଏ କଥା କେବେ ହେଲେ ଯେମିତି କାନକୁ ଦି କାନ ନ ହୁଏ। ହଁ
0: ଭଲ ଗହଣା ତ ଆସି ନୂଆ ବାସରେ ଚାବି ପଡି ରହିଲା, ମୁଁ କଣ ତାକୁ ନାଉଛି କି କିଏ ଜାଣିବ।
1: ହଁ ସେଇ କଥା। ଆଚ୍ଛା ମୁଁ ବର୍ତ୍ତମାନ ସାହେବ କୋଠିକୁ ବାହାରିଲି, ଆଜି ରାତି ଭିତରେ ଯେମିତି ହଉ ରିପୋର୍ଟଟାକୁ ମଞ୍ଜୁର କରିବାକୁ ପଡିବ, ବୁଝିଲ।
0: ସାହେବ କୋଠରୁ ବେଶୀ ଡେରି କରିବ ନାହିଁ, ଚଞ୍ଚଳ ଆସିବ।
1: ହଁ ହଁ

0: ଜୁହାର ସାନ୍ତେ।
1: କିରେ କରୁଣା, ତୁ କୁଆଡ଼େ?
0: ଭାଇମା ସାନ୍ତାଣୀ ମୋତେ ଆପଣଙ୍କ ପାଖକୁ ପଠେଇଲେ।
1: ମୁଁ ତ କାଲି କଟକ ଆସିଲା ବେଳେ ଗଡ଼ ହେଇ ଆସିଲି, ତୁ ପୁଣି ଆଜି ଆସିଲୁ କାହିଁକି?
0: ନାଚୁର ବାବୁ ଆମ ମଣିମାଙ୍କ ଠୁ କଣ ଲେଖା ଗୋଟେ ଲେଖିକି ଆଣିଛନ୍ତି ଯେ।
1: ସେ କଥା ତ ମୁଁ ଜାଣେ।
0: ଧାଇମା ସାନ୍ତାଣୀ ସେଇଆ କହିଲେ, ଆମ ଛୋଟରା ସାହେ ତ କଚରେ ପେସ୍କାର, ମଣିମାଙ୍କ ଲେଖା ଉପରେ ସାହେବ କଣ ହୁକୁମ ଦେଲା, ତୁ ଯା ସେ କଥା ଗୁପ୍ତରେ ତାଙ୍କଠୁ ବୁଝି ଆସିବୁ।
1: ହୁକୁମ ଆଉ କଣ ହବ, ମୁଁ ଭଲ ଭାବେ ଜାଣେ ଜମିଦାରୀ କୋର୍ଟ ଅଫ୍ ୱାର୍ସ ହେଇଯିବ।
0: ଆଜ୍ଞା,
1: ଇଲାକା ନିଜେ ସରକାର ଚଳେଇବେ,
0: ତାହେଲେ ତ ଭଲ ହବ। ଆଜ୍ଞା, ଏ ନାଜର ବାବୁଙ୍କ ପ୍ରତାପ ଯେମିତି ନ ଖଟେ।
1: କଚେରୀ ତ ଏଇ ବର୍ତ୍ତମାନ ଖୋଲିଲା, ସାହେବ ଆସିଲେ ମୁଁ ନିଜେ ଯାଇ ସାହେବଙ୍କୁ ଏକଥା କହିବି।
0: ସାହେବ ଆପଣଙ୍କୁ ସଲାମ ଦେଇଛନ୍ତି ପେସ୍କାର ବାବୁ।
1: ହଉ ଚାଲ, ଯାଉଛି। ସାହେବ ମୋତେ ଡକେଇଲେଣି କରୁଣା, ତୁ ଏଇଠି ବସିଥା, ମୁଁ ଆସୁଛି।
0: ହଉ ଆଜ୍ଞା। ଏ ହୟ ମିଆଁ ପୁଅ, କଣ କହୁଛ? ଏ କଚେରୀ ମାମଲା କେତେବେଳେ ଯାଏ ଚାଲିବ କି?
2: ସଞ୍ଜ ପାଞ୍ଚଟା ଯାଏ, ବୁଝିଲ?
0: ନାଇଁ ମ, ମୁଁ ସେ କଥା କହୁନି, ଆମ କିଲେ ନରିପୁର ଜମିଦାର ଉତ୍ତରାଖଣ୍ଡ ତ କାଳ ହେଇଗଲା।
2: ସେ କଥା ଆମେ ଜାଣୁ, ଏବେ ହେଲା କଣ?
0: ନାଜର ବାବୁ ହଉଛନ୍ତି ଆମ ମଣିମା ଚାନ୍ଦମଣି ଦେଇଙ୍କ ଭାଇ, ଆଉ ପେସ୍କାର ବାବୁ ହଉଛନ୍ତି ତାଲୁକର ଚାରିପଣ ଅଂଶୀଦାର ଛୋଟରାଏ ସାନ୍ତେ। ହାକିମ ତ ଦି ଜଣଙ୍କୁ ଡକେଇଛନ୍ତି।
2: ବୁଝିଲ ବାଭେ, ଏଇ ଯେ ସାହେବ ଅଛି ନା, ନାଜର ବାବୁ ତାକୁ ପୁରା ହାତ ମୁଠାରେ ରଖିଛି।
0: ସତେ?
2: ହଁ,

0: ଦେଖିବ ନାଇଁ ମୁଁ କଣ କହୁଛି, ଏଇ ତ ପେସ୍କାର ବୋଉ ଆସିଲେଣି ଆଉ।
1: କରୁଣା
0: ଆଜ୍ଞା
1: ଆଇଣେ।
0: କଣ ହେଲା ଆଜ୍ଞା?
1: ତମ ମଣିମା ଆଉ ପିଲା ଦିଟାଙ୍କର ଭାଗ୍ୟ ବଡ଼ ଖରାପ, ଇଷ୍ଟେଟ କୋର୍ଟ ଅଫ ୱାର୍ଡସ ହେଲା ନାହିଁ।
0: ଆଉ
1: ଏ କଲେକ୍ଟର ଡାଉସନ ସାହେବଟା ଯେ କି ହାକିମ, ନାଜର ଯାହା କହିଲା ତାରି କଥାରେ ହଁ, ନିଜର ବିଚାର କିଛି ନାହିଁ।
0: କଣ ହେଲା ଆଜ୍ଞା?
1: ମୁଁ ତ ପେସ୍କାର ଚାକିରି କରିଛି।
0: ହଁ,
1: ନଟବର ଦାସ ରିପୋର୍ଟ ପେଶ କଲା, ସାହେବ ହୁକୁମ ଡାକିଲା, ମୁଁ ଲେଖିଲି।
0: ଆଜ୍ଞା।
1: ହୁକୁମ ହେଲା ଯେ ଚାନ୍ଦମଣି ଦେଇ ନାବାଳକ ମାନଙ୍କ ପକ୍ଷରୁ ମାତା ମା ଅଫିସ ନିଯୁକ୍ତ ହେଲେ।
0: ଆଚ୍ଛା।
1: କିନ୍ତୁ ସରକାରଙ୍କ ତରଫରୁ ଇଲାକାର ସମସ୍ତ କାର୍ଯ୍ୟ ତଦାରଖ ଆଉ କର୍ମଚାରୀମାନଙ୍କର ଶିରସ୍ତା ମାଇନା ସକାଶେ ନାଜର ନଟବର ଦାସ ନିଯୁକ୍ତ ହେଲେ। ତା ଅର୍ଥ ଚାନ୍ଦମଣି ଦେଇଙ୍କ ନା ନଟବର ଦାସଙ୍କ ଗାଁ।
0: ତାହେଲେ ତ ଆଜ୍ଞା ସେ ସବୁ ମାରି ଖାଇଯିବ, କିଛି ତ ରଖିବନି।
1: ଗଡ଼ରେ ମୁଁ ସମସ୍ତଙ୍କୁ ନିର୍ଭର ଜବାବ ଦେଇ ଆସିଥିଲି ଯେ ଇଷ୍ଟେଟ ନିଶ୍ଚୟ କୋର୍ଟ ଅଫ ୱାର୍ଡସ ହେଇଯିବ, କାହାରି ଚିନ୍ତା କରିବାର କିଛି ନାହିଁ। ଆଇନ ଅନୁସାରେ ତ ସେଇଆ ହବାର କଥା, କିନ୍ତୁ ନିଜେ କଲେକ୍ଟର ଯେମିତି ବେଆଇନ କାମ କରିବେ ଏକଥା କ'ଣ ମୁଁ କେବେ ଆଶା କରିଥିଲି? ପଦେ କଥା ସୁଦ୍ଧା କହିବାର ସୁଯୋଗ ମୁଁ ପାଇଲିନି। ଆଚ୍ଛା କରୁଣା
0: ଆଜ୍ଞା,
1: ତୁ ବର୍ତ୍ତମାନ ବସାକୁ ଯା, କଚେରୀ ଛୁଟି ପରେ ମୁଁ ଯିବି।
0: ଆଜ୍ଞା।
1: ସବୁ କଥା ଜଣେଇ ମୁଁ ଧାଇମାଙ୍କୁ ଗୋଟେ ଚିଠି ଲେଖିବି, ତୁ କାଲି ସକାଳେ ଗୋଡ଼କୁ ବାହାରିଯିବୁ, ବୁଝିଲୁ? ଯା।
0: ହଉ ହଉ ଆଜ୍ଞା।
2: ବାପର
3: ଲକ୍ଷେ ଟଙ୍କାର ସମ୍ପତ୍ତି ଯିଏ ଉଡେଇ ଦେଇପାରିଲା, ଆଜି ଫକଡ ହେଇଗଲା ବୋଲି ତାର କୋଉଠିକି କଣ ଯିବାର ଜାଗା ନାହିଁ।
2: ହଉ ଭଲ କଥା, ଯା ତୋ ଇଚ୍ଛା ଯୁଆଡେ, ହେଲେ ଏଠି କାହିଁକି ଆସିଲୁ?
3: ଅଭିମାନ କରୁଛୁ? ନ ଆସି ଭଲା ରହିପାରିଲି। ତୋରେ ଚାନ୍ଦ ମୁହଁ, ଏ ଗୋଲାପୀ ଓଠ।
2: ହଉ ରହ, ମୋ କଥା ଟିକେ ଆଗେ ଶୁଣ।
3: କଣ ନାଜର ବାବୁ କଥା କହୁଛ ତ?
2: ହଁ
3: ମୁଁ ଜାଣେ, ନରିପୁର ଜମିଦାରଟା ଇଛୁଣି ନାଜର ହାତରେ। ଏଇ ସେଦିନ ମୋ ଜେଠା ଘରେ ଜୁଆ ଆଡ଼ାରେ ଏଇ କଥା ପଡିଥିଲା, ଖମାର ଖମାର ଧାନ ବିକ୍ରି ହେଇଯାଉଛି, ଗୋଟାଏ ଗୋଟାଏ ମୌଜାରୁ ତିନି ତିନି ଥର ଖଜଣା ଅସୁଲ ହଉଛି, ଆଉ ଇଲାକାରୁ ଟଙ୍କାର ସୁଅ ଛୁଟୁଛି ନାଜର ନଟବର ଦାସ ଘରକୁ।
2: ଆହୁରି ଶୁଣ, ନାଜର ବାବୁର ଶାଶୁ ଆଉ ତା ଶଳା ରାଘୁ ଆସି ଏଠି ତା ବସାରେ ରହିଲେଣି।
3: ରାଘ?
2: ଆରେ ତା ନାଁ ହଉଛି ରାଘବ, ଅତି ଗେଲାରେ ତା ମା ଆଉ ଭଉଣୀ ତାକୁ ରାଘବ ବୋଲି। ଜଙ୍ଗଲି ମଫସିଲ ଏଟା ପରା, ନାଜର ବାବୁ ଘରେ ଏଇନେ ଯେମିତି ଟଙ୍କାର ଲହଡି ଖେଳୁଛି ନା, ତୁ ତାକୁ ହାତ କରିପାରିଲେ।
3: ବୁଝିଗଲି ବୁଝିଗଲି, ଡାହୁକ ଖାଇବାକୁ ହେଲେ ଗୋଟାଏ ପୋଷା ଡାହୁକ ହାତରେ ରଖିବାକୁ ହବ, ସେ କଥା ମତେ ବଳେଇ ଯିବନି। ହଁ, ଏ ନାଜର ବାବୁ ଅଫିସରେ ମୋ ଚାକିରି କଥା।
2: ତୁ କଣ ସତରେ ଚାକିରି କରିବୁ?
3: ନ କରିବି କ୍ୟା, ମୋ ଜାତି ଭାଇମାନେ ସମସ୍ତେ ବଡ଼ ଲୋକ, ହେଲେ ପ୍ରଭୁ ଦୟାଲ ଭଗତ ପିଆଦା ଚାକିରି କରିବା ପଛେ ସେମାନଙ୍କ ପାଖରେ ମୁଣ୍ଡ ନଇବ ନାହିଁ। ଆଉ ତୁ କହିଲୁ କୁଆଡୁ କେମିତିକା ଗୋଟାଏ ରୋଜଗାରର ବାଟ ନ ଫିଟିଲେ ରୋଜ ରୋଜ ମୁଁ ଏତେ ଟଙ୍କା ଆଣିବି କୁଆଡୁ?
2: ନାଜରକୁ ମୁଁ କହିଛି 100 ଟଙ୍କା ନଜରାନି ଦେଲେ ଚାକିରି କରିଦେବ ବୋଲି କହିଛି।
3: ବାଲିହାରି, ମୁଁ ପୁଣି ତାକୁ 100 ଟଙ୍କା ଦେବି?
2: ଆରେ ସେ ଯାଇ ପାଠ ଯିବ କାହିଁକି ବା, ଚାକିରି ନାଁରେ ରୋଜ ରୋଜ ତା ଘରକୁ ଯାଇ
3: ଉମେଦାରୀ କରିବା ବାହାନାରେ ବଣୁଆ ରାଘକୁ ପୋଷା ମନେଇବି, ଏଇଆ ତ?
2: ହଁ ଠିକ କହିଛୁ।
3: ମଞ୍ଜୁର।
2: ହଉ ନେ ନେ, ଏତକ ପାଇଦେ।
3: ବାବା, ଇଏ ଯେ ଖାଣ୍ଟି ବିଲାତି,
2: କାଲି ନାଜର ଉପରେ ପୁରା ଗୋଟାଏ ବୋତଲ ଆଣିଥିଲା, ଏତକ ବଳିଛି ବୁଝିଲୁ। ଜାଣିଛୁ ନା ନାଜର ବାବୁଙ୍କ ଘରେ ୟା ନା ହଉଛି ଦିଲଖୁସ ଔଷଧ। ହାତରେ ଜପାମାଳଟା ଧରି ନାଜର ଯେତେବେଳେ ତାଙ୍କ ଘରଣୀକୁ ବରାଦ ଦିଅନ୍ତି, ଆଉ ଘରଣୀ ହସି ହସି ନିଜ ବାବୁଙ୍କୁ ଦିଲଖୁସ ଔଷଧଟା ଖୁଆଇ ଦିଅନ୍ତି।
3: ଏଣେ ମୋ ତଣ୍ଟି ଅଠା ହେଇଗଲା ଚିତ୍ରା, ତୋ ହାତରେ ଗ୍ଲାସଟା ଧରି ମୋ ଦିଲଟାକୁ ଟିକେ ଖୁସ କରିଦେ ଭଲା।
2: ଭଲୁ ନାଇଁ ତୁ?
3: ମେରି ବସେରା କି ବୁଲବୁଲ।
4: ଚାନ୍ଦ ଚାନ୍ଦ, ଆଉ କେତେ ଦିନ ଏମିତି ଚଳିବୁ କହିଲୁ ମା? ଦେଖୁଛୁ ତ ଜ୍ୱାଇଁ ସାହାନ୍ତଙ୍କ ଅମଳରେ ଇଲାକା ଥିଲା କଣ, ଏଇନା ଆସି ହେଲାନି କଣ?
5: ମତେ ଆଉ କାହିଁକି ସେସବୁ କଥା କହୁଛ କହିଲ ଥାଏ ମା?
4: ମଫସଲରୁ ଯାହା ଖବର ଆସୁଛି, ପ୍ରଜା ପାଠକ ସବୁ କୁଆଡେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି, ପୁରୁଣା ପାଞ୍ଜିଆ ପାଇକ ସବୁ ଚାକିରି ଛାଡ଼ି ପଳେଇଲେଣି, ଆସ ହାଲ ତ ଦେଖୁଛୁ।
5: ଏମିତି

0: ହଇରାଣ ଯଦି ହଉଛ ଗହଣା ଗାଣ୍ଠି ଗୁଡାକ ଅଛି ତାକୁ ବିକି ଦଉନ।
1: ଗହଣା ତ ଲୁହା ସିନ୍ଦୁକରେ ଦିଟା କଲ ପଡି ରଖା ହେଇଛି, ଗୋଟେ ଚାବି ଏଠି ଆମ ପାଖରେ ଆଉ ଗୋଟେ ଚାବି ନଟ ନେଇଯାଇଛି, ଗହଣା ପାଇବି କୋଉଠୁ? ଛାଡ଼, ପ୍ରଭୁ ଯୁଗଳ କିଶୋର ଅଛନ୍ତି ସେଇ ଭରସା। ହେଲେ ମା, ତୁ ଆଉ ସବୁ କଥାକୁ ସିନା ଆଖି ବୁଝି ଦଉଛୁ, ନରୁ କଥା କିଛି ବୁଝିବାକୁ ନାହିଁ?
0: ନରୁ କଥା?
1: ନରୁ ଫାଷ୍ଟ ହେଇ ପାସ୍ କଲା, ସରକାର କୁଆଡ଼େ ମାସକୁ 4 ଟଙ୍କା ଲେଖାଏ ଜଳପାନି ପାଇବ। ଏ ଖବର ପାଇଲା କ୍ଷଣି ଗଡ଼ସାରା ସମସ୍ତେ ଆନନ୍ଦରେ ମାତି ଉଠିଲେ। ହେଲେ ତୋ ପାଟିରୁ ପଦେ କଥା ତ ବାହାରିଲାନି।
0: ଯୋଉ ବର୍ଷ ନରୁର ଜନ୍ମ ସେଇ ବର୍ଷ ସେ ଗଡ଼ରେ ସ୍କୁଲ ବସେଇଲେ, ସେଇ ସ୍କୁଲରୁ ଆଜି ନରୁ ଫାଷ୍ଟ ହେଇ ପାସ୍ କଲା, ସରକାରୀ ବୃତ୍ତି ପାଇଲା। ଆଜି ଆଜି ସେ ଯଦି
1: ତୁ କାନ୍ଦୁଛୁ ମା, ଏତେ ଦିନ ଯାଏ ତ ପଥର ପାଲଟି ଯାଇଥିଲୁ, ନରୁ ବାବୁ କଥାରୁ ଆଜି ହେଲେ ତୁ ଆଖିରେ ପିଠ ପା ଲୁହ ବୋହିବାର ଦେଖିଲି। ତୁ ଶୁଣିଲୁ ତ ନରୁ କଣ କହିଛି?
0: କଣ?
1: ଏଇ ତ ନରୁ ଆସିଲାଣି, କହରେ ନରୁ କଣ କହୁଥିଲ ତ ମାକୁ କହ।
2: ମା, ମୁଁ ପଢିବାକୁ କଟକ ଯିବି।
0: କଟକ ଯିବୁ କାହିଁକି? ଏଇଠି ମାଷ୍ଟର ରଖି ଘରେ ପଢା ପଢୁନୁ, କଟକ ଯିବୁ କାହିଁକି?
2: ନାଇଁ ମା, କଟକ ଯିବି, ଏଠି ରହିଲେ ଭଲ ପଢାପଢି ହେଇପାରିବନି। ତୁମେ କହ ମା, ମୁଁ କଟକ ଯିବି।
1: ମୁଁ ଯେତେ ବୁଝେଇଲେଣି ପାଞ୍ଜିଆ ପଢିଆରେ, ଯେତେ ବୁଝେଇଲେଣି କାହାରି କଥା ଶୁଣୁ ନାହିଁ, ସେ ଏକା କଟକ ଯିବି। ତୁ ଏବେ କଣ କହୁଛୁ କହିଲୁ?
0: ମତେ ଆଉ ପଚାରୁଛ କଣ? ତମେ କଣ ଜାଣିନ ତାଙ୍କ ବଂଶର ସେଇ ଗୋଟାଏ କଥା, ଯାହା ଜିଦି ଧରିଥିବେ ନିଶ୍ଚୟ କରିବେ, କାହାରି କଥା ଶୁଣିବେନି। ଯିବାକୁ ଯଦି ସେ କହୁଛି ସେ ଯାଉ।
2: ଶୁଣିଲୁ ତାଇ, କହୁଥିଲୁ ପା ମା ରାଜି ହେବନି ବୋଲି, ମା ରାଜି ହେଲେ ମୁଁ ନିଶ୍ଚୟ କଟକ ଯିବି।
1: ହଉ, ଯିବା କଥା ତ ହେଲା, କଟକରେ ରହିବୁ କୋଉଠି? ମୁଁ କହୁଥିଲି ଛୋଟରାଜ ସାହୁଙ୍କ ବସାରେ ରହିଲେ କେମିତି ହୁଅନ୍ତା?
0: ସେଠି ରହିଲେ ତ ସବୁଠୁ ସୁବିଧାରେ ଚଳନ୍ତା, ହେଲେ ଭାଇ ଯଦି କିଛି ଭାବିବେ?
1: ଯାହା କହିଛୁ ମା, ନଟ ଯେମିତିକା ଲୋକ ନା, ନରୁ ତା ବସାରେ ନ ରହିଲେ ଜାଣିଶୁଣି ଅନିଷ୍ଟ କରିବ।
2: ନାଇଁ ନାଇଁ ମା, ମା ମୁଁ ଯେତେବେଳେ ଆମ ଇଲାକା ବୁଝାସୁଝା କରୁଛନ୍ତି ମୁଁ ତାଙ୍କରି ବସାରେ ରହିଯିବି।
1: ଦେଖିଲେ ତ ମା, ନାତି ମୋର କେମିତି ବୁଦ୍ଧି ଖଟି କଥାଟା କହିଲା, ପ୍ରଭୁ ଯୁଗଳ କିଶୋର ତତେ କୋଟି ପରମାଇ ଦେଇଥାନ୍ତି ରେ ବାପା।
0: ତା ସାଙ୍ଗରେ ଯିବ କିଏ?
1: କରୁଣା ବାରିକ ଯିବ, ଲୋକଟା ଯେମିତି ବୁଦ୍ଧିଆ ନା ସେମିତି ବିଶ୍ୱାସୀ, ନରକୁ ପୁଣି ସେ ପ୍ରାଣରୁ ଅଧିକ ମଣିଥାଏ, ତା ସାଥିରେ ଯିବ। ମୁଁ ଯାଏ ପାଠ ଜ୍ୟୋତିଷକୁ ଡକେଇ ପୁଣି ଭଲ ମନ୍ଦ ଦିନ ଠିକ କରିବ ଖବର। ଆ ନରୁ ଆ।
3: ଆଚ୍ଛା, ଇଏ କି ପ୍ରେମ ବାହାରିଲା କୁହ ତ? ଭଣଜ ମାଉ ଯେ ଏଠି ଆସି ରହିଲେ, ମୋ ବୋଉ ମୋ ରାଗ ଏମାନଙ୍କୁ ଚଳିବାକୁ ଅସୁବିଧା ହବନି?
4: ପାଟି କରନି ପାଟି କରନି, ଅସୁବିଧା କଥା ମୁହଁରେ ଧରନି। ଆରେ ନରୁ ଏଠି ରହିଲେ ଉଆସରୁ ଯୋଉ ସରୁ ଚାଉଳ, ଘିଅ, ଓରିଆ ମୁଗ ଡାଲି ଆଉ ପିଠାପଣା ସବୁ ଆସିବ ନା, ସେଠି ଦେଖିବ ତମ ବୋଉ ଆଉ ରାଘ ନରୁକୁ ଏଠୁ ଛାଡିବାକୁ ଚାହିଁବେନି।
5: ସତେ ତ, ମୁଁ କଣ ଏତେ କଥା ଜାଣିପାରୁଥିଲି?
4: ହଉ, ମୋ ଝୁଲାମାଟା ଦବଟି। ହଁ, ଆଉ ଟିକେ ସେ ଦିଲଖୁସ ଔଷଧ ଟିକେ ଖୁଆ।
5: ଖୁଆଉଛି ଖୁଆଉଛି, ଏଇଠି ନିଆ। ହଏ, ମୋର ଆଣା ସତ କହିବଟି, ଏ ଦିଲଖୁସ ଔଷଧ କଣ, ଆଗ କାହିଁକି ଖାଅ?
4: ଆଚ୍ଛା, କହୁଛି କହୁଛି। ଆକୁ ଖାଇଲେ ତମେ ମୋ ଆଖିରେ ରାଣୀ ଭଳି ଦେଖାଯାଅ ବିଶାଖା। ମୁଁ ତମକୁ ରାଣୀ ବନେଇବି ରାଣୀ।
5: ମୁଁ କଣ ରାଣୀ ହେଇନି କି? ମୋ ବୋଉ ତ ମତେ ରାଣୀ ରାଣୀ ବୋଲି ଡାକେ, ଆଉ ଚିତ୍ରା ବି ବେଳେ ବେଳେ ରାଣୀ ରାଣୀ ଡାକୁଛି, ଆଉ ସବୁ ରବିବାରକୁ ରବିବାର ସେ ଯୋଉ ଛୋଟି ଭିକାରଣୀ ଭିକ ମାଗିବାକୁ ଆସେନି, ସିଏ ବି ମତେ ରାଣୀ ରାଣୀ ବୋଲି ଡାକୁଛି ନା।
4: ସେ ରାଣୀ କଥା ମୁଁ କହୁନି, ନରିପୁର ଜମିଦାରୀଟାର ମୁଁ ପୁରାପୁରି ମାଲିକ ନ ହବା ଯାଏ ତମେ ପ୍ରକୃତରେ ରାଣୀ ହେଇ ପାରିବନି।
5: ମାଲିକ ହବ କେମିତି?
4: ଶୁଣ ଏଇଠି, କାହାକୁ ଏ କଥା କହିବ ନାହିଁ, ନାଟବନ୍ଦୀ ଟଙ୍କା ମୁଁ ଦାଖଲ କରିବିନି, ମାହାଳ ନିଲାମ ଉଠିବ, ମୁଁ ତାକୁ ବେନାମିରେ କିଣିବି, ତାପରେ ଯାଇ ମୁଁ ହେବି ମାଲିକ, ଆଉ ତମେ ହବ ରାଣୀ। ଆଉ ଏଇଥିପାଇଁ ବହୁତ ଟଙ୍କା ବି ଦରକାର, ଢେର କାମ ବି କରିବାକୁ ପଡିବ। ମୁଁ ଯାଏ। ହଁ, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ।
6: କରୁଣା କରୁଣା।
7: ଆଜ୍ଞା ସାଥେ।
6: ଏ ଆଲୁଅଟା ଟିକେ ଲଗେଇଲୁ, ମୁଁ ପଢାପଢି କରିବି।
7: ଆଣୁଛି ଆଜ୍ଞା। ଆଜ୍ଞା, ଏ ଖଞ୍ଜାଟାରେ ଏତେ ଘର ଥାଉ ଥାଉ
8: ନାଜ ବାବୁ ଏଇ ପାଞ୍ଚ ହାତ ଲମ୍ବ ତିନି ହାତ ଓଷାର।

0: ଅଭିରି ଘରଟାରେ ଆପଣଙ୍କୁ ରଖାଇଲେ ଏ ଘରଟା ମୋ ମନକୁ ମୋଟେ ପାଉନି, ପୁଣି ଠା ଯାହା ବଡ଼ା ହଉଛି ନା।
1: ବୁଝିଲୁ କରୁଣା, କଷ୍ଟ ନ କଲେ ଇଷ୍ଟ ମିଳେନି। ମୁଁ ପାଠ ପଢ଼ିବାକୁ ଆସିଛି, ଯାହା କଷ୍ଟ ପଡ଼ିବ ସବୁ ସହିବି। ତା ଛଡ଼ା ମୁଁ ତ ହୋଟେଲରେ ରହୁନାହିଁ ଯେ ଏତେ ବାର ବିଚାର କରିବି। ମାମୁଁ ମାଇଙ୍କ ଘରେ ଅଛି, ସେ ଯାହା ଦେବେ ସେଇ ମୋର ଭଲ।
0: ହଉ ଆଜ୍ଞା, ମୁଁ ଠାକୁରଙ୍କୁ ଡାକୁଛି, କେମିତି ଆପଣ ପାଠ ସାଠ ପଢ଼ି ମଣିଷ ହୁଅନ୍ତୁ, ନିଜ ରାଜ୍ୟ ନିଜେ ଫେରି ପାଆନ୍ତୁ।
1: ଆଚ୍ଛା, ଆଲୁଟା ଏଠିକି ଆଣ,
0: ନିଅନ୍ତୁ। ଆଜ୍ଞା, ଆପଣ ପଢ଼ାପଢ଼ି କରନ୍ତୁ, ମୁଁ ଏ ପିଣ୍ଡାରେ ବସୁଛି।
2: ରାମ ରାମ ରାଘବ ବାବୁ, ରାମ ରାମ।
1: କିଏ, କାହାକୁ ଖୋଜୁଛ?
2: କାହାକୁ ଆଉ ଖୋଜିବି, ତମକୁ କହୁଛି।
3: ରାମ ରାମ।
1: ମୋ ନାଁ ରଘୁଆ ମହାନ୍ତି, ମୋ ବୋଉ ଆଉ ବିସ୍କି ଅପା ମତେ ଡାକନ୍ତି ରାଘୁ।
2: ଗାଁରେ ସିନା ତମେ ରଘୁଆ ମହାନ୍ତି, ଏଠି ତମେ ହେଲ ନାଜର ବାବୁଙ୍କ ଶଳା ରାଘବ ବାବୁ।
1: ରାଘବ ବାବୁ,
2: ରାଘବ ବାବୁ, ବୁଝିଲ?
1: ଇଏ ରାମ ରାମ କଣ କହିଲ?
2: ବୁଝିପାରିଲନି। ଆଚ୍ଛା ଆଚ୍ଛା, ତମ ହାତ ପାପୁଲିଟା ବଡ଼ ତ ମୁଁ ଯେମ୍ ଧରୁଛି, ତମେ ସେମିତି ମୋ ହାତ ପାପୁଲିଟାକୁ ଜାବୁଡ଼ି ଧରି ଝୁଙ୍କା ଝୁଙ୍କା, ଏମିତି ଦି ତିନି ଥର ଝୁଙ୍କେଇ ଦିଅ। ଆମେ ଦିଅ ହେଲୁ ଦୋସ୍ତ, ମାନେ ଫ୍ରେଣ୍ଡ, ମାନେ ବନ୍ଧୁ। ସାହାବି କାଇଦାରେ ଏମିତି ହାତ ମିଶାମିଳା ହୁଏ, ଆଉ ଦେଶୀ କାଇଦାରେ ରାମ ରାମ, ବୁଝିଲ? ଆସ ଦୋସ୍ତ, ଟିକେ ବୁଲି ଆସିବା। ଆସ,
1: ରାତିଟାରେ ରାତିଟାରେ କୁଆଡେ ଯିବା ଦୋସ୍ତ?
2: କୁଆଡେ ଯିବା, ଏ କଟକ ସହରରେ ଅବଶ୍ୟ ଏମିତିକା ଜାଗା ଅଛି, ସେଠିକି ସେମିତିକା ଲୋକ ଗଲେ କାହାରିକୁ କାହାରିକୁ ହୁଏ ତ କେମିତିକା କେମିତିକା ଲାଗିବ, ଲେକିନ୍ ତମେ ଆଉ ମୁଁ ଗଲେ। ଆସ ଆସ ଦୋସ୍ତ, ଆସ।

0: ରାତି ଗୁଡ଼ାଏ ହେଲାଣି ବାବୁ, ଶୋଇବନି?
1: ଆଉ ଟିକେ ରହ, ଏ ଅଙ୍କ ଖଣ୍ଡାକ ସାରି ଦିଏ, ଶୋଇବି।
0: ଏଠି ଶୋଇବାକୁ ଏବେ କୋଉ ସୁବିଧା ଅଛି ଯେ? ଏଡ଼େ ବକଟେ ଘର, ଆପଣ ଶୋଇବେ ପୁଣି ରାଘବ ବାବୁ ଶୋଇବେ।
1: ରାଘବ ମାମୁଁ କଣ ଫେରି ନାହାନ୍ତି କରୁଣା?
0: ତାଙ୍କର କଣ ଫେରିବାର ବେଳ ହେଲାଣି ବାବୁ? ସେଇ ଭଗତଟା ସାଙ୍ଗରେ ସାଙ୍ଗ ହେଲା ଦିନୁ ନିତି ସଞ୍ଜରେ କୁଆଡେ ଯାଉଛନ୍ତି ଯେ, ବୁଲି ବୁଲି ରାତି ଅଧ କି ତିନି ପହରକୁ ଫେରୁଛନ୍ତି।
1: ଯେତେ ଡେରିରେ ଫେରିଲେ ଭଲ, ମୋ ପଢାରେ ଗୋଳମାଳ ହବନି। ମତେ ଗିଲାସେ ପାଣି ଆଣିଦେଲୁ।
0: ଦଉଛି।
2: ଆମ ବସା ତ ହେଲାଣି, ତମେ ଏଥର ଯାଅ।
3: ଯୁବିରେ, ମୋର ଏନେ ଟିକେ ଟାଣ୍ଟୁନ, ଏ ହପ୍ତାଟା ତମେ ଖର୍ଚ୍ଚା ଚଳ।
2: କଣ କରିବି କହିଲ ଦୋସ୍ତ, ଅପାଇଣିକି ଚାଲାକି ଟଙ୍କା ପଇସା ସବୁ ସାଙ୍ଗେ ସାଙ୍ଗେ କୁଲୁଙ୍ଗିରେ ଚାବି ପକେଇ ରଖିଦଉଛି ପରା।
3: ଦୋସ୍ତ, ତାର କିନାରା ମୁଁ କରି ରଖିଛି। ଏ ନିଅ, ଘରେ ଯେତେ ଟ୍ରଙ୍କ ବାକ୍ସ ସିନ୍ଧୁକ ଅଛି ସବୁ କୋଲପୁର ଛାପ ଏଥିରେ ଉଠେଇ ଆଣୁ।
2: ନାଇଁ ନାଇଁ, ଡର ମାଡୁଛି ଦୋସ୍ତ।
3: ତାହେଲେ ବିଲାତି ନାଲି ପାଣି ଆଉ ଆସମାନ ପରି ଏ ସବୁର ଆଶା ଛାଡ଼ି ଦିଅ।
2: ନାଇଁ ନାଇଁ ନାଇଁ ନାଇଁ ନାଇଁ, ମରିଯିବି ମରିଯିବି ଦୋସ୍ତ। ଦିଅ ମହମ ଦିଅ।
3: ସାବାସ ସାବାସ, କାଲି ସଞ୍ଜରେ ଦେଖ, କାଲି ସଞ୍ଜରେ।
2: ହଁ ତମେ ଯାଅ ଯାଅ। ନରବାବୁ କି ବହି ପଢୁଛ ଦେଖେ?
1: ରାଘବ ମାମୁଁ, ଆପଣ ମୋ ବହି ଗୁଡା ଫୋପାଡି ଦଉଛନ୍ତି କାହିଁକି? ଆପଣ କଣ ଗୋଟେ ଖାଇକିରି ଆସିଛନ୍ତି? ଆପଣଙ୍କ ପାଟି ଏମିତି ଗନ୍ଧଉଛି। ଆଉ ଯଦି ଏମିତି କରିବେ ନା, ମୁଁ ମାମୁଁ ସବୁ କଥା କହିଦେବି।
2: ମୁଁ ବି ତମର ମାମୁଁ ନରବାବୁ, ତମେ ମତେ ଗାଳି ଦେଲ?
1: ଆପଣ ତୁନି ଶୁଣନ୍ତୁ ତ,
2: ହେଲେ କାଲି ସକାଳେ କଥାବାର୍ତ୍ତା, ବୁଝିଲ? କାଲି ସକାଳେ କଥାବାର୍ତ୍ତା।
4: ପିସିକି ମା, ଦେଖିଲୁଣି ମୋ ରାଘ କେମିତି କାନ୍ଦୁଛି? ଦେଖିଲୁ
2: କାଲି ରାତି ଅଧରେ ନରୁବାବୁ ଗୁରାଏ ମଦ ଖାଇ ଘରକୁ ଆସିଲେ, ମୁଁ ସେଇ କଥା କହିଲାରୁ ମତେ କହିଲେ, ଅଇଁଟା ଖିଆ, ତୋ ବାପର କଣ ଗଲା? ସକାଳୁ ଖଟରେ ଶୋଇ ଶୋଇ ସେମିତି ମତେ ଗାଳି ଦଉଛନ୍ତି।
5: କଣ ହେଲା?

0: ಅತ್ತೆಗೆ ಆಯ್ತಲ್ಲ ನಾರು ನಾರು. ಅರೆ ನಾರು, ಬಾಪ ಕಿಯ ಮಾಮು ಕಿಯ, ತು ಮಾಮುಗು ಗಾಳಿ ದಬು? ಹೈರೆ କିଏ କା ଘରେ ପଶିବା, କିଏ କା ମିଠା ଖାଉଛି? ରାଇଜଟା ମାମୁଁ ସମାଳି ରଖିନଥିଲେ ଶୁଖିଲା ପତ୍ର ପରି କୁଆଡେ ଉଡିଯାନ୍ତି, ଏଠି ତେଜ ବାହାରୁଛି ତେଜ।
1: ଏ କଳିକାଳ ପରା ଏକାଳରେ କାହାରି ଉପକାର କରିନାହିଁ।
0: ସେ ସୁନା ନୂଆ ଘର କା ଆଉ କୋଉଠି ଦେଖି ହେବୁ? ଯା ହୁସିଆର କହିଦଉଛି, ଆଉ ଦିନେ ଯେମିତି ଏମିତି କଥା ନ ଶୁଣେ। ଆରେ ବାଘ ଘରେ ମିରିଗ ନାଟ
1: ହଇଲ ବିଶିକି, ସେ ଭଣ୍ଡାରଟା ତ ବଜାର ଆଡେ ଯାଉଛି, ଏ ଟୋକା କଣ କାନ୍ଦି କାନ୍ଦି ଏକୁଟିଆ କୁଆଡେ ପଳେଇଲାଣି।
0: ଯାଉ ବା, ବଳେ ପୁଣି ଆସିବ ନାହିଁ ଯେ।
2: ବାବୁ, ବାବୁ ଏ ସକାଳଠାରୁ କଣ କୁଆଡେ ଗଲେଣି? ବହିପତ୍ର ଏଣେ ତେଣେ ପଡିଛି, ଜଳଖିଆ ଦେଇ ଯାଇଥିଲି ଯେ ଖାଇନାହାନ୍ତି, ସେମିତି ରହିଛି। କେବେ ତ ତାଙ୍କର ଏମିତି ଢଙ୍ଗ ଦେଖିନଥିଲି, ଗଲେ କୁଆଡେ? ଏ ନରୁ ବାବୁ, ଓ ନରୁ ବାବୁ, ବାବୁ ଆମର କୁଆଡେ ଗଲେ କି? ମା ଇଏ କଣ କେହି କିଛି କହୁନାହାନ୍ତି? ନରୁ ବାବୁ, ନରୁ ବାବୁ, ଓ ନରୁ ବାବୁ,
0: କଣ ପୁଣି ହେଲା?
3: ହବ କଣ, ମୋର ଯିଏ ଶତ୍ରୁ ସେଇ ପେସ୍କାର ବସାରେ ଯାଇ ନରୁ ରହୁଛି, ତା ମନ ରକ୍ଷା କରିବା ପାଇଁ ଏଣୁ ତେଣୁ ତାକୁ ପାଞ୍ଚ କଥା କହି ବୁଝେଇକିରି ଆସିଲି। ଏତେ କରି ତମକୁ ମୁଁ କହିଲି ଆମ କାମଟା ହାସଲ ହବା ଯାଏ ପିଲାଟାକୁ ଟିକେ ସମ୍ଭାଳି ରଖ, ତା ତୁମେ ପାରିଲନି।
0: ମୁଁ ତ ମାନୁଛି ମୋର ଦୋଷ ହେଇଛି।
3: ଏମିତି ଦୁର୍ଯୋଗ, କାଲିଠୁ ତିନି ଦିନ ହେଲା କଚେରୀ ବନ୍ଦ ଅଛି, ଆଜି ଏ ସଞ୍ଜବେଳେ ସାତ ସାତଟା ପିଆଦା ମଫସଦରୁ ଟଙ୍କା ଅସୁଲ କରି ଆଣି ମୋ ଘରେ ରହିଲି, କୋଉଠି ଯେ ଏ ଟଙ୍କା ମୁଁ ରଖିବି, କିଏ ମୋର ଇଏ ଦାୟିତ୍ୱ ନବ? ହେଇଠି ଏଇ ନେ ପୁଣି ଡାଉସନ ସାହେବ ଛୁଟିରେ, ଆଉ ସେ ବଦ୍ରାଗି ଜୋନ ସାହେବ ତା କିଲେକ୍ଟର ହେଇଛି। କିଏ ସେଠି?
4: ହଜୁର, ମୁଁ ପ୍ରଭୁଦା।
3: ଆରେ ପିଆଦା ମାନଙ୍କୁ ସେ ଘରୁ ଡାକି ଆଣ, ଟଙ୍କା କଣ ଆଣି ହବ?
4: ହଜୁର,
5: କିଏ? ଚିତ୍ରା,
6: ଦେଖ ପ୍ରଭୁ, ନିଜ ଟଙ୍କା ସାଙ୍ଗ କୁକୁରେ ସରକାରୀ ଟଙ୍କା ଆସି ଜମା ହେଲାଣି, ଖାଲି ରାତି ଭିତରେ ଯେମିତି ସବୁ କାରବାର ହେଇଯିବ।
5: ଜାଣେ, ଏଇ ନେଇ ଦୋସ୍ତକୁ ବି ସେଇ କଥା କହିଦେଇ ଯିବି। ଏଇ ତ ଆସିଗଲାଣି।
4: କଣ
5: ଦୋସ୍ତ? କାଲି ରାତିରେ
4: ମନେ ରଖିଲି ଦୋସ୍ତ, କାଲି ରାତିରେ ଚାଲନ୍ତୁ। ହଜୁର,
3: ପ୍ରଭୁ ହେ, ନରିପୁର ଇଲାକାଟା କେମିତି ହାତକୁ ଚାଲି ଆସିଲେ ଇଏ ସରକାରୀ ଚାକିରି, ଏ ଝଞ୍ଝଟର ମଣିଷକୁ ଟିକେ ହେଲେ ମୁକ୍ତି ମିଳିବ।

0: ଝିଅ ପିଲେ ନାଚ, ଡେଇଁ ଡେଇଁ କୁଦି କୁଦି ନାଚ, ନାଚ ନାଚ।
1: ରାମନ ଭାଇ ଦେଖୁଛୁ ଏ ଲୋକଟା ତୁଚ୍ଛା ମଫସଲିଆ,
2: ଦେଖୁନୁ କହୁଛି ବାବା ସାବାସ
0: ନାଚ ଝିଅ ପିଲା ନାଚ। ମୁଁ ଯେମିତି ନାଚୁଛି ବୁଲି ବୁଲି ଡେଇଁ ଡେଇଁ କୁଦି କୁଦି ନାଚ ନାଚ ନାଚ ନାଚ।

0: આપણો
1: દોસ્ત
0: રામાન
2: હા
0: ખૂબ ચોર નિશા તાકુ ધરીછ એ મોગરે કોઠીટા તાકુ કિણી દો બહાનારે સબુતક ટંકા ખસે નવા ખબ
2: જરૂર
0: ଦବାଗରୁ ତମ ଦେଙ୍ଗ ପୋଷାକ ସବୁ ଭଡ଼ା ଆଣିଛ
1: ମୁଁ ଓକିଲ ପୋଷାକ ଆଣିଛି
2: ଆଉ ମୁଁ ଆଣିଛି କୋଠି ମାଲିକ ରାମ ରାମ ଭଗତର ପୋଷାକ
0: ଠିକ ଅଛି ଯା ଦିଅ ଲୁଗାପଟା ପିନ୍ଧି ଆସ ତୁଳସୀପୁରର ଏକ କୋଠି ଆଜି କିଣିବ ନା
1: ଆରେ ନ କିଣିଲେ ଏମିତି ମୌଜ କରିବା କୋଉଠି
0: ତମେ ଆଉ ନାଜର

0: ବାବୁ ଘରକୁ ଯିବ ନାହିଁ ତ
1: ନା
0: ଅପାରେସନରେ ଯଦି ଗାଳି ଦବ
1: ନାଇଁ ନାଇଁ କାହାରିକୁ ଆମେ ଡେରିଙ୍ଗା ନାଇଁ
0: ଠିକ
1: ଆଜି କୋଠି କିଣେଙ୍ଗା
0: ଠିକ ଠିକ ଦୋସ୍ତ କୋଠା ମାଲିକ ଆଉ ଓକିଲ ବାବୁ ଆସି ପହଞ୍ଚି ଗଲେଣି
2: ରାମ ରାମ ହଜୁର ରାମ ରାମ
1: ହଜୁର ମୁଁ ହଜୁର
2: ମୁଁ ହଜୁର କୋଠା ମାଲିକ ରାମ ରାମ ଭଗତ
3: ଦସ୍ତଖତ କରନ୍ତୁ ବାସ୍ ଆଜିଠୁ ତୁଳସୀପୁର କୋଠିର ମାଲିକ ହେଲେ ବାବୁ ରାଘବ ମହାନ୍ତି
1: ବାବୁ ରାଘବ ମହାନ୍ତି ନାଚ ମୁଁ କୋଠିର ମାଲିକ ନାଚ ଝିଅ ପିଲେ ଆରେ ମୋ କୋଠିରେ ନାଚ ନାଚ ନାଚ ଡେଇଁ ଡେଇଁ କୁଦି କୁଦି ନାଚ।

0: ସେ ତୁଳସୀପୁର କୋଠି।
1: ଏତେ ବଡ କୋଠିରେ କଣ ଆଉ କେହି ନାହାନ୍ତି? ଖାଲି ଏଇ ତଳଟାରେ ଗୋଟାଏ ଲୋକ ଗଡୁଛି।
0: ଲୋକଟା ଖୁବ ଗୁଡ଼ାଏ ମଦ ପିଇଥିଲା ଆଜ୍ଞା।
1: ଏ ମାଂସ ପଲଭାଣ୍ଡି, ଏ ମଦ ବୋତଲ, ପୁଣି ଘୁଙ୍ଗୁରମାଳ, ଏଠି ଗୋଟାଏ ଖୁବ ମଜଲିସ୍ ହୋଇଥିଲା ବୋଲି ଜଣାଯାଉଛି। ଆଚ୍ଛା କନେଷ୍ଟବଳ ଉଠେଇଲ ତାକୁ।
0: କିଏ ତୁ?
2: ମୁଁ ଏ କୋଠି କିଣିଛି, କୋଠି କିଣା କାଗଜ। ମୋ ନାଁ ବାବୁ ରାଘବ ମହାନ୍ତି।
1: ଏଇ ତୁ ନାଜରଙ୍ଗ ଘରୁ ଯୋଉ ଟଙ୍କା ଚୋରି କରିଥିଲୁ କଣ କଲୁ?
2: ଦୋସ୍ ପ୍ରଭୁଦାଲ ଭାଗ ସିଏ ନେଲା, ଚିତ୍ରା ଭାଗ ଚିତ୍ର ନେଲା, ଆଉ ମୋ ଭାଗ ଟଙ୍କାରେ ମୁଁ ଏ କୋଠି କିଣିଛି।
1: ଆଚ୍ଛା
2: ବାକି ଟଙ୍କା ପକେଟ ରେ ଅଛି।
1: ଆଚ୍ଛା ତୁ ଆମ ସାଥିରେ।
2: ଏ କୋଠି ମୁଁ କିଣିଛି, ମୁଁ ଯିବି କାହିଁ?
1: ଆରେ ଏ ଭଙ୍ଗା ତୋ ଦ୍ୱାରା କୋଠିରେ ରହିବା ଭଲ ନୁହେଁ। ତୁ ଚାଲ, ଗୋଟେ ଖୁବ ବଢିଆ କୋଠି ତତେ ରଖେଇଦେବି, ବୁଝିଲୁ?
2: ବଢିଆ କୋଠି?
1: ହଁ
2: ହଁ ଚାଲ।
1: ହଁ ସାର୍
2: ଚାଲ।
3: ଅର୍ଡର ଅର୍ଡର ନଟବର ଦାସଙ୍କ ଘରୁ ସରକାରୀ ଟଙ୍କା ଚୋରି ମକଦ୍ଦମା ରାୟର ଶେଷ ଅଂଶ ତକୁ ମୁଁ ଏଠି ପଢି ଶୁଣାଇ ଦେଉଛି। ପ୍ରଥମେ ଆସାମୀ ପ୍ରଭୁଦୟାଲ ଭଗତ ଫେରାର ହୋଇଥିବାରୁ ତାର ବିଚାର ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା। ଦୁଇ ନମ୍ବର ଆସାମୀ ରାଘବ ମହାନ୍ତି ଗୋଟାଏ ଅତି ନିର୍ବୋଧ ସରଳ ପ୍ରକୃତିର ଲୋକ। ସେ ଅନ୍ୟ ଲୋକମାନଙ୍କ ପରାମର୍ଶରେ ଚୋରି କରିଛି, ସେଥିପାଇଁ ସେ ଦୋଷୀ ହେଲେ ତାର ଦଣ୍ଡ କମାଇ ତାକୁ ମାତ୍ର ଏକ ବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା। ତୃତୀୟ ଆସାମୀ ଚିତ୍ରକଳା, ସେ ଏ ମକଦ୍ଦମାରେ ସମ୍ପୂର୍ଣ୍ଣ ଦୋଷୀ। ତାକୁ ଦଣ୍ଡବିଧି ଆଇନର 379 ଓ 109 ଦଫାରେ 5 ବର୍ଷ ସଶ୍ରମ ଜେଲ ଓ 200 ଟଙ୍କା ଜରିମାନା ଦଣ୍ଡ ଦିଆଗଲା। ଜରିମାନା ଆଦାୟ ନ ହେଲେ ଆଉ 1 ବର୍ଷ ଜେଲ୍ ଦଣ୍ଡ ସେ ଭୋଗିବ। ଶେଷ ଆସାମୀ ହେଲେ ନଟବର ଦାସ।
4: ନା ନା ନା ନା, ମୁଁ ଆସାମୀ ନୁହେଁ, ମୁଁ ହରିପୁର ନାବାଳକ ଜମିଦାରଙ୍କ ମାମୁଁ। ମୁଁ ଶୋଇଲା ଘର ଚଟାଣ ତଳ ଲୁହା ଛିନ୍ଦୁକରେ ଲକ୍ଷାବଧି ଟଙ୍କା ଆଉ ଚାନ୍ଦମଣିର ସୁନା ଝର ତ ସବୁ ଅଛି। ସେଇ ଟଙ୍କାରେ ମୁଁ ନରିପୁର ତାଲୁକୁ କିଣି ନିଲାମ ଧରିବି। ମୁଁ ଆସାମୀ
3: ନୁହେଁ। ଆସାମୀ ନଟବର ଦାସ ଏ ମକଦ୍ଦମାରେ ନିର୍ଦ୍ଦୋଷ, ତାଙ୍କୁ ଖଲାସ କରିଦିଆଗଲା। କିନ୍ତୁ ସରକାରୀ ଟଙ୍କା 5,000 ତାଙ୍କ ଅସାବଧାନତାରୁ ଚୋରି ହୋଇଥିବାରୁ ତାଙ୍କ ସମ୍ପତ୍ତିରୁ ଏ ଟଙ୍କା ଅସୁଲ କରାଯିବ।
4: ମୁଁ ମାମୁ ନୁହେଁ, ମୁଁ ନରିପୁର ତାଲୁକର ରାଜା। ରାଜା ଚଲେ ଉଜିର ଚଲେ ଚଢେ ମତଗଜ ହାତି ଅଲଟ ଚାମର ଓଇର ଖଡୋଲେ ସିର ପରସୋନେ ଛାତି। ମୁଁ ରାଜା, ମୁଁ ନରିପୁର ରାଜା ନଟବର ଦାସ, ମତେ ସଲାମ କରିଦ ସାର।

ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜର୍ମାନୀ ଓ କୁରାସ ମଧ୍ୟରେ ମ୍ୟାଚ୍ ଜାରି ଉଭୟ ଟିମ୍ ଗୋଟିଏ ଲେଖାଏଁ ଗୋଲ୍ କରିଥିବା ସୂଚନା ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ତରୁଣକାନ୍ତି ରାଉତ ଶ୍ରୀମଦ୍ ଭାଗବତର 67ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତିଶ୍ରୀ ଦାସ ନନ୍ଦକିଶୋର ସିଂଙ୍କ ରଚନା। ମା ଗୋ ମହାଲକ୍ଷ୍ମୀ ଜଗତର ଜନନୀ ମମତାମୟୀ ମା ଗୋ ବରାଭୟ ଦାୟିନୀ।

ବିଜୟ କୁମାର ଜେନା ଗାଇଛନ୍ତି ପରବର୍ତ୍ତୀ ଭକ୍ତି ଗୀତ ବନମାଳୀଙ୍କ ରଚନାରୁ। ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମରେ ଅଛି ଅନୁସରୀ।

ପରବର୍ତ୍ତୀ ଭକ୍ତିଗୀତ ଶିବକୁମାର ରଥଙ୍କ ରଚନା, ଗାଇଛନ୍ତି ଆଲୋକ କୁମାର କୁଣ୍ଡୁ। ଆକାଶକୁ ଛୁଇଁ ପତାକା ତୁମର କାଳେ କାଳେ ଉଡ଼ୁଥାଉ, ଆଶା ଭରସାର ହୋଇ ଅବତାର ବସିଥାଉ ମହାବାହୁ।

ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ମଞ୍ଜୁଶ୍ରୀ ମିଶ୍ର ଗାଇଛନ୍ତି ଏଥର ସଫିକ ଅହମ୍ମଦ ସିଦ୍ଦିକିଙ୍କ ରଚନା। ପ୍ରଭୁ ଚକା ନୟନ ତୁଚ୍ଛ ମୋର ଜୀବନ, ଅରପିଲି ତୁମ ପାଦେ ଲୁହ ଭରା ପରାଣ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ ମୁକୁନ୍ଦ ଦାସଙ୍କ ରଚନା ସମବେତ କଣ୍ଠରେ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ। ମନ କର ପ୍ରଭୁ ସ୍ତବ ଗାନ ପୂଜା ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ ଶ୍ରବଣ ଇଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି? ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି? ସମାଜରୁ ଅପରାଧ, ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି? ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥ ହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି? ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି? ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ? ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ। ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡମ୍ବର ପ୍ରଦର୍ଶନ ନା ତା'ର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସ୍ଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନ ହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି, ଦାନଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି, ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା, ଅଭିଷେକ, ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତିଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ

ଅସ୍ତେୟ ଶୌଚ ଇନ୍ଦ୍ରିୟ ନିଗ୍ରହ ଧି ବିଦ୍ୟା ସତ୍ୟ ଅକ୍ରୋଧ ମନୁଙ୍କ ମତରେ ଏହି ଦଶଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଅନ୍ୟକୁ କଷ୍ଟ ନ ଦେବା ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା ଅନ୍ୟ ପ୍ରତି ଭଲ ବ୍ୟବହାର କରିବା ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ରଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଂଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁଭାଷ ଦାସ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
1: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଲାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର ଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସର୍ବତ, ପଇଡ଼ପାଣି ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ଓଆର୍ଏସ୍ ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ

ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ ମସଲା କୌଣସି ପ୍ରକାର ମାଦକ ଜିନିଷ ଚାହା କଫି ତେଲ ଭାଜି ଜିନିଷ ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି ଗ୍ଲୁକୋଜ୍ ପାଣି ଅଙ୍ଗୁର କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି ଅଳେଇଚ ଗୁଣ୍ଡ ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା ବୁଢ଼ାବୁଢ଼ୀ ମୋଟା ଲୋକ ଗର୍ଭବତୀ ମହିଳା ରକ୍ତଚାପ ମଧୁମେହ ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହଁ ଶ୍ରୋତା ବନ୍ଧୁ, ସମୟ ସବୁବେଳେ ଗତିଶୀଳ, ସେ କାହାକୁ କେବେ ଅପେକ୍ଷା କରେ ନା। ସମୟକୁ ସୁବିନିଯୋଗ କରି ମଣିଷ କାମ କରିଚାଲିଲେ ସମୟ ହିଁ ଆଣେ ସଫଳତା।

0: କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଦେହ ଯଦି ଅସୁସ୍ଥ ତେବେ ମନ ବି କୌଣସି କାମରେ ଲାଗେ ନା, କିଛି କାମ କରିବାକୁ ମନରେ ଆଗ୍ରହ ହୁଏ ନା। ଶରୀରକୁ ସୁସ୍ଥ ରଖିବା ପାଇଁ ଅଳ୍ପ ବହୁତ ସମସ୍ତେ ଚିନ୍ତା କରିଥାନ୍ତି। ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ସମୟ ଜଗି ଚଳିବା, ଶାରୀରିକ ବ୍ୟାୟାମ କରିବା, ବେଶୀ ତେଲ ମସଲାଠାରୁ ଦୂରେଇ ରହିବା, ଏମିତି ଅନେକ କଥା ଆମେ ଶୁଣିବାକୁ ପାଇଥାଉ ଶରୀରର ସୁସ୍ଥତା ବିଷୟରେ କଥା ପଡ଼ିଲେ। ସହର ବଜାରରେ ଆଜିକାଲି ଗାଁ ଗହଳିରେ ମଧ୍ୟ ଅନେକ ଲୋକ ସକାଳେ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ୱାକ୍ କରୁଥିବାର ଦେଖିବାକୁ ମିଳୁଛି। ହଁ, ଏସବୁ ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଗୋଟିଏ ମାଧ୍ୟମ। ଏସବୁ ଭିତରେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଭିନ୍ନ ଉପାୟ ଆପଣେଇଥାନ୍ତି ନିଜ ଶରୀରକୁ ସୁସ୍ଥ ଆଉ କାର୍ଯ୍ୟକ୍ଷମ ରଖିବା ପାଇଁ। ଏଇ ଯେମିତି ପାକଶାଳା ବଗିଚା ପ୍ରସ୍ତୁତି, ନିଜ ଘର ପାଖ ଖାଲି ଜାଗାରେ ନିଜ ପରିଶ୍ରମରେ ସେମାନେ ପ୍ରସ୍ତୁତ କରନ୍ତି ପାକଶାଳା ବଗିଚା। ସକାଳେ ସନ୍ଧ୍ୟାରେ ସେଇଠି କିଛି ଶାରୀରିକ ପରିଶ୍ରମ କରନ୍ତି, ମାଟି ହଣା, ଘାସ ବଛା, ପାଣି ଦିଆ, ଏଇଭଳି କାମରେ ସେମାନେ ଲାଗିଥାନ୍ତି। ପ୍ରତିବଦଳରେ ସେମାନେ ସେଥିରୁ ପାଆନ୍ତି ତଟକା ପରିବା, ଯାହା ଶରୀର ପାଇଁ ଖୁବ୍ ଉପକାରୀ। ସେମାନଙ୍କ ମତରେ ପାକଶାଳା ବଗିଚା କରିବା ଦ୍ୱାରା ଶରୀର ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ଶାରୀରିକ ଶ୍ରମ ହୋଇଯିବା ସହ ତଟକା ପରିବା ଆଉ ସଜ ଫୁଲ ଫଳ ବି ମିଳିଯାଉଛି। ଏହି ପ୍ରସଙ୍ଗରେ ନିଜ ମନର କଥା କହନ୍ତି ପାଲା ଗାୟକ ତଥା ସଂସ୍କୃତି ପ୍ରେମୀ ସୁରେନ୍ଦ୍ରନାଥ ଛୋଟରାୟ।
1: ଜୀବ, ପରମ ଆଉ ପ୍ରକୃତି, ଏ ତିନି

ଜାତିକୁ ଧରି ଇଏ ସୃଷ୍ଟି ତିଆରି ଆମର ତ୍ରୈତ୍ୟବାଦ ଯାହାକୁ କହନ୍ତି ଯାହାର ବେଶୀ ଜମି ଅଛି ସେ ଅଲଗା କଥା, ଯାହାର ଅଳ୍ପ ଜମି ଧରନ୍ତୁ 20 meter ଉପାଦାନ ତା ଭିତରୁ ସିଏ ଯେତିକି ଜିନିଷ ଆମକୁ ଦଉଛି ବହୁତ କରିଛି ଅମ୍ଳଜାନ ଆମର ଯେତିକି ଦରକାର ସେ ଆମକୁ ଦଉଛି, ତେଣୁ ତା ଭିତରେ ଗଛକୁ ଆମେ ଯତ୍ନ କରିବା କେତେ ଯେ ଉପକାର ଆମ ପାଇଁ ଜୀବଜଗତ ପାଇଁ ତାହା କଳ୍ପନା କରିହବନି। ତାଙ୍କ ସହ ବଗିଚାଟିଏ ଧରନ୍ତୁ ମା ମାନେ ସବୁ ଅଛନ୍ତି, ଘର ଅଛନ୍ତି, କାମ କରୁଛନ୍ତି, ସବୁ କାମ ହଉଛି,

ତାହା କଳ୍ପନା କରିହବନି। ପାଖ ସହ ବଗିଚାଟିଏ ଧରନ୍ତୁ, ମା ମାନେ ସବୁ ଅଛନ୍ତି, ଘର ଅଛନ୍ତି, କାମ କରୁଛନ୍ତି, ସବୁ କାମ ହଉଛି। ଗୋଟେ ପାକଶଳା ବଗିଚା ଯଦି ଆମ ପାଖରେ କରିବା, ସେଥିରେ ପାଞ୍ଚ ଗଛ ବାଇଗଣ ଲଗେଇଦବା, ଦି ଚାରି ଗଛ ଲଙ୍କା ଲଗେଇଦବା, ଦି ଚାରି ଗଛ ଭେଣ୍ଡି ଲଗେଇଦବା, ଯାହାକି ଆମର ସବୁଦିନ ଦୈନନ୍ଦିନ କାର୍ଯ୍ୟରେ ଲାଗୁଛି, ସେତକ ଆମେ ମଧ୍ୟ ବ୍ୟବହାର କରିପାରିବା। ତାର ଯୋଉ ଚୋପା ପତ୍ର ଏସବୁ ପଡୁଛି, ତାକୁ ଗୋଟେ ଖାଲରେ ଯଦି ଆମେ ଯତ୍ନ କରି ରଖିଦବା, ଆଗାମୀରେ ସେ ଗୋଟେ ଜୈବିକ ଖତରେ ପରିଣତ ହେଇ ଆମକୁ ମଧ୍ୟ ସେ ସାହାଯ୍ୟ କରିବ ବେଶୀ ସେବାବତ। ଆମକୁ ଆଉ ରାସାୟନିକ ସାର ଆବଶ୍ୟକ ବି ପଡିବ ନାହିଁ। ପୁରାଣରେ ଯେତେ ଆଳଙ୍କାରିକ ବର୍ଣ୍ଣନା ବିଷୟରେ ହେଇଛି, ଶିବ ଯେ ବିଷ ପିଇଲେ ସମୁଦ୍ର ମନ୍ଥନ ହେଲା, ଅମୃତ ଆମେ ପାଇଲୁ କି ଅମୃତ ଦାନ କଲେ ବିଷ ପିଇଲେ, ଆମର ପ୍ରତ୍ୟେକ ଗଛ ଇଏ ଗୋଟେ ଗୋଟେ ଶିବ। କାହିଁକି ନା ଆପଣ ମାନଙ୍କର ଦେଖନ୍ତୁ, ସେ ଅଙ୍ଗାରକାମ୍ଳ ଆମକୁ ନଉଛି, ଅକ୍ସିଜେନ ଆମକୁ ଦଉଛି, ଅମୃତ ଦଉଛି, ବିଷ ନଉଛି। ତେଣୁ ଆମକୁ ବର୍ତ୍ତମାନ ଯଦି ଗୋଟେ ଗଛକୁ ବଞ୍ଚେଇ ପାରିବା, ଗଛରେ ପାଣି ଦବା, ଆପଣ ଦେଖିବେ ଶିବ ପୂଜା ହେଇଗଲା ବୋଲି ଆମେ ଜାଣିବା। କିନ୍ତୁ ଶିବଙ୍କୁ ଯୋଉ କରାହେଇଛି ପୁରାଣ ମାନଙ୍କର ଆଳଙ୍କାରିକ ବର୍ଣ୍ଣନା, କେବଳ ଆମ ପାଇଁ କରାହେଇଛି, ଆମେ ଜାଣିବା ପାଇଁ ବେଶୀ ଜାଗା ନଥିଲେ ମଧ୍ୟ ପାକଶଳ ବଗିଚାଟିଏ କଲେ ଆମର କେତେ ଉପକାରରେ ଆସିବ ତା ଅନୁଭୂତିରେ ଆଣିବେ ଜାଣିବେ। ମୋର ଜୀବନଚର୍ଯ୍ୟା ଭିତରେ ମୁଁ ଦେଖିଛି, ରାତି ପାହିଲେ ସକାଳ ହେଲା ମାନେ ମୋର ଯୋଗ ପ୍ରଣାମ ଇତ୍ୟାଦି କାମ ସାରି, ଈଶ୍ୱର ପ୍ରାର୍ଥନା ସାରି, ମୁଁ ବର୍ତ୍ତମାନ ସେ ଗଛ ଉପରେ ବେଶୀ ଧ୍ୟାନ ଦିଏ। କୋଉଠି ଗଛରେ ପାଣି ଦବାକୁ ପଡିବ, କୋଉଠି ଗଛଟି ବଢିବାକୁ ପଡିବ, ତାକୁ କେମିତି ଯତ୍ନ ନେବାକୁ ପଡିବ। ଗୋଟିଏ ପୁଅକୁ ଯେମିତି ଆପଣମାନେ ଯତ୍ନ କରୁଛନ୍ତି, ଗୋଟିଏ ପିଲାକୁ ଯତ୍ନ କରୁଛନ୍ତି, ଗୋଟିଏ ଗଛକୁ ଯତ୍ନ କରି ଆପଣ ଦେଖିବେ ପୁଅଟା ଆପଣଙ୍କର ଉନ୍ନତି କରିପାରିପାରେ, ଆପଣଙ୍କୁ ସାହାଯ୍ୟ କରିପାରେ, କିନ୍ତୁ ଗୋଟିଏ ଗଛଟା ଆପଣଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଜଗତର କେତେ ସେ ଉପକାର କରୁଛି ତାକୁ କଳ୍ପନା କରିହବନି ଆଜ୍ଞା।

ଆଜି ଜୁନ୍ ମାସର 11 ତାରିଖ। 1897 ମସିହା ଆଜିର ଦିନରେ ଆମ ଦେଶର ଜଣେ ମହାନ କବି, ଲେଖକ ତଥା କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ ଜନ୍ମଗ୍ରହଣ କରିଥିଲେ ଉତ୍ତରପ୍ରଦେଶର ଶାହାଜାହାଁପୁରରେ। ପିଲାଟି ବେଳରୁ ରାମପ୍ରସାଦ ଥିଲେ ଖୁବ୍ ସ୍ୱାଧୀନ ଚେତା। ଅଳ୍ପ ବୟସରୁ ସେ ଆର୍ଯ୍ୟ ସମାଜ ଏବଂ କ୍ରାନ୍ତିକାରୀ ସଂଗଠନ ହିନ୍ଦୁସ୍ତାନ ରିପବ୍ଲିକ୍ ଆସୋସିଏସନ୍ ସହିତ ଯୋଡ଼ି ହୋଇଯାଇଥିଲେ। 1918 ମସିହା ମୈନପୁରୀ ଷଡ଼ଯନ୍ତ୍ର ଓ 1925 ମସିହା କାକୁରୀ ଷଡ଼ଯନ୍ତ୍ର ଅଭିଯୁକ୍ତରେ ଇଂରେଜ ସରକାର ତାଙ୍କୁ ବନ୍ଦୀ କଲେ। 1927 ମସିହା ଡିସେମ୍ବର ମାସ 12 ତାରିଖରେ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ କ୍ରାନ୍ତିକାରୀ ଅପରାଧରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା। ସେହି ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ ତାଙ୍କ ଜନ୍ମଦିନରେ ଆମର ଅଜସ୍ର ଶ୍ରଦ୍ଧାଞ୍ଜଳି। ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ତଥା ସାହିତ୍ୟ ସଭା ସମ୍ପର୍କରେ ସୂଚନା ଆପଣମାନେ ଆମ ପାଖକୁ ପଠାନ୍ତୁ। ଆପଣମାନଙ୍କ ଗାଁର କଥା ମଧ୍ୟ ଲେଖି ପଠାନ୍ତୁ, ସେସବୁ ସ୍ଥାନ ପାଇବ ଆମର ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001।

0: ଉପସ୍ଥାପନାରେ ସମୀର ମିଶ୍ର ଆକାଶବାଣୀ କଟକ କଥିକା କଥିକାରେ ଶୁଣନ୍ତୁ ଆଲୋଚନା ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ
1: ମାନବ ଜୀବନର କେତୋଟି ସାଂସାରିକ ବାସ୍ତବ ସମସ୍ୟାକୁ ନେଇ ଭାରତୀୟ ଦର୍ଶନର ଉନ୍ମେଷ ପ୍ରକାଶ ଓ ବିକାଶ ଘଟିଅଛି ଭାରତବର୍ଷରେ ବ୍ୟକ୍ତି ଜୀବନ ସମାଜ ସଂସାର ଗୃହ ଗୃହିଣୀ ପରିବାର ଆଦିର ସ୍ଥିତି କିପରି ହେବା ଦରକାର ତାହା ବେଦ ଉପନିଷଦ ସଂହିତା ବ୍ରାହ୍ମଣ ରାମାୟଣ ମହାଭାରତ ଶ୍ରୀମଦ୍ ଭଗବତ୍ ଗୀତା ଶ୍ରୀମଦ୍ ଭାଗବତ ଆଦିରେ ବର୍ଣ୍ଣନା କରାଯାଇଛି ଶ୍ଲୋକବଦ୍ଧ ଛନ୍ଦରେ ପ୍ରକାଶିତ ମୁନି ଋଷି ସାଧକ ସନ୍ତମାନଙ୍କ ସଦୁକ୍ତିଗୁଡ଼ିକ ଭାରତୀୟ ଦର୍ଶନବାଣୀ ରୂପେ ପରିଚିତ ଭାରତୀୟ ଦର୍ଶନ ଅଧ୍ୟେତା ଓ ବିଦ୍ୱାନ କେତେଜଣ କହନ୍ତି ଭାରତୀୟ ଦର୍ଶନ ସାହିତ୍ୟର ସମୁଜ୍ୱଳ ରତ୍ନ ସ୍ୱରୂପ ଦେଦୀପ୍ୟମାନ ଶ୍ରୀମଦ୍ ଭଗବତ୍ ଗୀତା ଭଗବତ୍ ଗୀତାରେ ସମଦର୍ଶୀ ସ୍ଥିତପ୍ରଜ୍ଞ ପଣ୍ଡିତ ବ୍ୟକ୍ତିତ୍ୱ ସାଧନା ହେତୁ ବ୍ୟକ୍ତିର ଉପଲବ୍ଧ ଓ ତାଠାରେ ପ୍ରତିଷ୍ଠିତ ହେବା କଥା ସୂଚନା ଦିଆଯାଇଥାଏ କାମନା ପରିତ୍ୟାଗକାରୀ ନିସ୍ପୃହ ଅଥବା ଅଭିଳାଷ ନ କରୁଥିବା ମମତା ଓ ଅହଙ୍କାର ଶୂନ୍ୟ ବ୍ୟକ୍ତି ଜଗତରେ ଶାନ୍ତି ଭୋଗ କରନ୍ତି ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ କଥା ବିଚାରିବା ବେଳରେ ମୋହୋପନିଷଦରେ ବର୍ଣ୍ଣିତ ଏହି ଶ୍ଲୋକାବଳୀ ମନକୁ ଆସିବା ସ୍ୱାଭାବିକ ଉଦାରହ ପେଷଳାଚାର ସପୂର୍ବ ଚାରାନୁଭବ ବୃତ୍ତିମାନ ଅନ୍ତଃ ସଙ୍ଗ ପରିତ୍ୟାଗୀ ବହି ସଂସାର ବାହାନିବ ଅନ୍ତର୍ବେଳୀ ରାଜ୍ୟମାଦାୟ ବହିରାସୁନ୍ ମୁଖେ ହିତ ଅୟଂ ବନ୍ଧୁ ରୟଂ ନେତି କଳନା ଲଘୁଚେତସମ୍ ଉଦାର ଚରିତାନଂତୁ ବସୁଧୈବ କୁଟୁମ୍ବକମ୍ ଭବଭାବ ନୟାମୁକ୍ତଂ ଜରାମରଣ ବର୍ଜିତମ୍ ଆଚରଣବନ୍ତ ଉଦାର ବ୍ୟକ୍ତି ପୂର୍ବ ଆଚାରର ଅନୁଗାମୀ ଅନ୍ତଃକରଣ ବା ଅସତରେ ବିରାଗୀ ସଂସାର ପ୍ରତି ଅନାସକ୍ତ ବ୍ୟକ୍ତି ବାହାରକୁ ଭଲ ବ୍ୟବହାର ଦେଖାଇବା ଉଚିତ ଏ ମୋର ବନ୍ଧୁ ନୁହନ୍ତି ଏ ଅଟନ୍ତି ଏ ବିଚାର ଅଳ୍ପ ବୁଦ୍ଧି ଥିବା ଲୋକମାନେ କରିଥାନ୍ତି କିନ୍ତୁ ଉଦାର ଚରିତ ଚେତା ବସୁଧାକୁ କୁଟୁମ୍ବ ଜ୍ଞାନ କରନ୍ତି ଏହି ଉଦାର ଚିତର ଚରିତ ସେହିମାନେ ଯେଉଁମାନେ ଜରା ମରଣ ସାଂସାରିକ ଭାବ ଅଭାବଠାରୁ ମୁକ୍ତ ଥାନ୍ତି ବସ୍ତୁତଃ ବ୍ୟକ୍ତିପକ୍ଷେ ଉଦାର ଚିତ ପ୍ରାପ୍ତି ସାଧନା ହେତୁ ସମ୍ଭବପର ହୋଇଥାଏ ଏହି ଉପନିଷଦରେ ବିଷୟମୁକ୍ତ ଚିତ୍ତକୁ ଆତ୍ମା କୁହାଯାଇଛି କାମନା ରହିତ ଭାବ ବ୍ରାହ୍ମୀ ସ୍ଥିତିର ଅବସ୍ଥା ବୋଲି କୁହାଯାଇଥାଏ ମୋଟ ଉପରେ ଭାରତବର୍ଷରେ ସାଧକ ସନ୍ତଙ୍କ ଦର୍ଶନରେ ବସୁଧା ଗୋଟିଏ କୁଟୁମ୍ବ ବୋଲି କୁହାଯାଇଛି ବସୁଧୈବ କୁଟୁମ୍ବକମ୍ ମୁକ୍ତି ବିଷ୍ଣୁ ଶର୍ମାଙ୍କ ମିତ୍ର ଲାଭର ଗୋଟିଏ କାହାଣୀରେ ଉଲ୍ଲେଖ ଥିବା ପଣ୍ଡିତ ନାରାୟଣଙ୍କ ହିତୋପଦେଶ ଗ୍ରନ୍ଥରୁ ଜଣାଯାଏ ଗବେଷକମାନେ ବିଷ୍ଣୁ ଶର୍ମାଙ୍କୁ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର କଥା ପ୍ରତିଭା ଭାବେ ଗ୍ରହଣ କରିଥାନ୍ତି ଗୋଟିଏ ମୃଗ ସହିତ ବିଲୁଆ କପଟ ମିତ୍ରତା ସ୍ଥାପନ କରି ମୃଗକୁ ଶିକାରୀର ଫାସରେ ପକାଇଛି ସେହି ସମୟରେ ମୃଗର ବିଶ୍ୱସ୍ତ ମିତ୍ର କାକ କହିଛି ଅଜ୍ଞାତ କୁଳ ଓ ସ୍ୱଭାବର ଚରିତ୍ର ସହ ବନ୍ଧୁ ହେବା ଠିକ୍ ନୁହେଁ ଶୃଗାଳ ସୂଚାଇଛି ତୁମେ ତ ଏମିତି ଦିନେ ମୃଗର ବନ୍ଧୁ ହୋଇଥିଲ ବୁଦ୍ଧିମାନ କାଉ କହିଛି ଯେଉଁଠି ପଣ୍ଡିତ ନଥାନ୍ତି ସେଠି ସାମାନ୍ୟ ବୁଦ୍ଧି ଥିବା ଲୋକକୁ ଅଗ୍ରାଧିକାର ଦିଆଯାଏ ଯେପରି ବୃକ୍ଷ ନଥିବା ଜାଗାରେ ଗବ ଗଛକୁ ମହାଦ୍ରୁମ ବୋଲି କୁହାଯାଇଥାଏ ଅଧିକନ୍ତୁ ଅୟଂ ନିଜ ପରୋବିଏତି ଗଣନା ଲଘୁଚେତସମ୍ ଉଦାର ଚରିତାନଂତୁ ବସୁଧୈବ କୁଟୁମ୍ବକମ୍ ନିଚମନା ଲୋକ କହେ ଇଏ ନିଜର ଇଏ ପର କିନ୍ତୁ ଉଦାରମନା ପକ୍ଷେ ବସୁଧା କୁଟୁମ୍ବ ତୁଲ୍ୟ ମୋହୋପନିଷଦ ଓ ମିତ୍ର ଲାଭରେ ଲିଖିତ ଏକା ଶ୍ଲୋକ ମଧ୍ୟରେ ଅଳ୍ପ ପାର୍ଥକ୍ୟ ପରିଲକ୍ଷିତ ତେବେ ଭାରତୀୟ ଦର୍ଶନରେ ଏ ଉକ୍ତି ବସୁଧୈବ କୁଟୁମ୍ବକମ୍ ମିତ୍ର ଲାଭ ଭଳି ବିଶ୍ୱ ପ୍ରସିଦ୍ଧ ଭାରତୀୟ ଗଳ୍ପମାଳା ଜରିଆରେ ପ୍ରଚାରିତ ହୋଇଛି ସର୍ବକାଳୀନ ମାନବୀୟ ଶିକ୍ଷା ରୂପେ ସମ୍ପ୍ରତି ଗ୍ଲୋବାଲାଇଜେସନ୍ ପ୍ରକ୍ରିୟାରେ ଯେଉଁ ବିଶ୍ୱଗ୍ରାମ କଥା କୁହାଯାଉଛି ଏହା ବସୁଧୈବ କୁଟୁମ୍ବକମ୍ ବୋଲି କହିହେବ ନାହିଁ ପରନ୍ତୁ ବସୁଧୈବ କୁଟୁମ୍ବ

0: ଶ୍ରୋତା ବନ୍ଧୁ, କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ।

0: ଚୁମ୍ବକମ୍ ହେଉଛି ଭାରତୀୟ ଦର୍ଶନରେ ଏକ ଯୁଗାନ୍ତକାରୀ ସଦୁକ୍ତି।
1: କଥିକାରେ ଶୁଣୁଥିଲେ ଆଲୋଚନା ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍। ଆଲୋଚନା କରିଥିଲେ ଏ ସମ୍ପର୍କରେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ। ଆକାଶବାଣୀ କଟକ ଆରମ୍ଭ କରୁଛୁ ସଜଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଛନ୍ତି ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଆବିଦ, ମନୋଜ ମହାନ୍ତିଙ୍କ ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ଶେଷରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ନମ୍ରତା ମହାନ୍ତି, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ମିଛ ନୁହେଁ ମୁହେଁ ସତଟିଏ, ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବିନି ଆତି ପାଖ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ସଜଫୁଲର ଶେଷ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା।

0: ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱ।
1: ମେରେ ପ୍ୟାରେ ଦେଶବାସୀଓ, ଆପ ଲୋଗୋନେ ବାୟୋ ବିଲେଜ ତ ଜରୁର ସୁନା ହୋଗା, ଲେକିନ ତ୍ରିପୁରା କେ କୁଛ ଗାଁ ବାୟୋ ବିଲେଜ 2 କି ସିଡି ଚଢ଼ ଗଏ। ବାୟୋ ବିଲେଜ 2 ମେ ଇସ୍ ବାତ ପର ଜୋର ହୋତା ହେ କି ପ୍ରାକୃତିକ ଆପଦାଓ ସେ ହୋନେ ଵାଲେ ନୁକସାନ କୋ କୈସେ କମ ସେ କମ କିଆ ଜାଏ। ଇସମେ ବିଭିନ୍ନ ଉପାୟୋ ସେ ଲୋଗୋ କେ ଜୀବନ ସ୍ତର କୋ ବେହତର ବନାନେ ପର ପୁରା ଧ୍ୟାନ ଦିଆ ଜାତା ହେ। ସୋଲାର ଏନର୍ଜି, ବାୟୋଗ୍ୟାସ, ବୀ କିପିଂ ଅର୍ ବାୟୋ ଫର୍ଟିଲାଇଜର, ଇନ୍ ସବ ପର ପୁରା ଫୋକସ ରହତା ହେ। କୁଲ ମିଲାକର ଅଗର ଦେଖେ ତୋ ଜଳବାୟୁ ପରିବର୍ତ୍ତନ କେ ଖିଲାଫ ଅଭିଯାନ କୋ ବାୟୋ ବିଲେଜ 2 ବହୁତ ମଜବୁତି ଦେନେ ବାଲା ହେ। ମେ ଦେଶ କେ ଅଲଗ ଅଲଗ ହିସ୍ସୋ ମେ ପର୍ଯ୍ୟାବରଣ ସଂରକ୍ଷଣ କୋ ଲେକର ବଢ଼ ରହେ ଉତ୍ସାହ କୋ ଦେକର ବହୁତ ହି ଖୁସ ହୁଁ। ମେରା ଆଗ୍ରହ ହେ କି ଆପ ଭି ଉସେ ଅପନାନେ କା ପ୍ରୟାସ କିଜିଏ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
1: ହଁ ଶ୍ରୋତା ବନ୍ଧୁ, ସାଧନାର ପୃଷ୍ଠାର କାର୍ଯ୍ୟକ୍ରମ ସହିତ ମୁଁ ଆପଣଙ୍କ ସାଥୀ ରୋଜାଲିନ, ନମସ୍କାର।

ଆପଣମାନେ ରଜ ପାଇଁ ସଜବାଜର ପ୍ରସ୍ତୁତିରେ ଥିବେ, ମାର୍କେଟ ଯାଇ ଡ୍ରେସ କସ୍ମେଟିକ କେତେ କଣ କିଣିବାର ଯୋଜନା କରିଦେବେଣି। ଖାଲି ରଜ ନୁହେଁ, କୁମାର ପୂର୍ଣ୍ଣିମା, ବଡ ଓଷା, ବାଟ ଓଷା, ଜହ୍ନି ଓଷା, ଏମିତି କେତେ ପର୍ବପର୍ବାଣି ଆମ ସାମାଜିକ ଜୀବନକୁ ସରସ ସୁନ୍ଦର କରିଥାଏ। ସେଇ ରଜ ଫୁଲ ବଉଳ ବେଣି ଅନେକ ପ୍ରକାର ଲୋକଗୀତକୁ ଆଜି ଭଳି ସମାଜରେ ଓ ଆମ ହୃଦୟରେ ଯିଏ ବଞ୍ଚାଇ ରଖିଛନ୍ତି ସେଇ ବ୍ୟକ୍ତିତ୍ୱ ଆଜି ଆମ ଗହଣରେ ଅଛନ୍ତି। ସେ ହେଲେ ହେମଲତା ଦଳାଇ, ରାମଚନ୍ଦ୍ରପୁର।

0: ପରମ୍ପରା ସାମାଜିକ ନୀତି ଆଦର୍ଶକୁ ନେଇ ଜୀବନ କାଟୁଥିବା ହେମଲତା ଦଳେଇ ଆମ ପୁରାଣ ଠାରୁ ଲୋକଗୀତ ସବୁଥିରେ ନିଜର ଦକ୍ଷତା ରଖିଛନ୍ତି। ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢିଥିଲେ ବି ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ରହିଛି, ଶ୍ରଦ୍ଧା ସ୍ନେହ ଆନ୍ତରିକତା ଓ ଭଲ ପାଇବା ରହିଛି, ତାହା ଯେ କେହି ଶୁଣିଲେ ଜାଣିପାରିବେ। ନିଜର ପିଲାଦିନର କଥା ମନେ ପକେଇ ହେମଲତା ଦଳେଇ ଆମକୁ କୁହନ୍ତି,
1: ସେମିତି ଝିଅ ପିଲା ସ୍କୁଲକୁ ଛାଡୁ ନଥିଲେ, ତଥାପି ଚତୁର୍ଥ ଯାଏ ଯାଇଥିଲି। ବଡ ସିଲେଟ ଲମ୍ବା ହେଇକି ଗୋଟେ ଥିଲା, ଆଉ ଗୋଟେ ବଡ ଝୁଲା ବ୍ୟାଗ ଥିଲା, ମାଟି ଖଡି। ଦିନେ ଗୋଟେ ସାର ଗୋଟେ ଚାପୁଡା ପକେଇଲେ, ମୋ ମା କହିଲା ଯେ ମୁଁ ଦିନେ ମାରିନି ସାର ମାରିବେ, ନାଇଁ ନାଇଁ ତୋ ସ୍କୁଲ ଯିବା ବନ୍ଦ। ଆସନ ବୁଣା, ସ୍ୱିଟର ବୁଣା, ଆଉ କାନ୍ଦଣା, ଏଇ ସବୁ ଶିଖିବାକୁ ଯାଉ, ଛୁଆ ଧରିକି ଯିବି, ଶିଖିବି ଭାଉଜ ମାନଙ୍କ ଗାଁରେ। ବହୁତ ଶସ୍ତା ଥିଲା, ଟଙ୍କାକୁ ଧାନ ଥିଲା ଚାରି ଭୂମି, 70 ବର୍ଷର କଥା। ନଡ଼ିଆ ଯଦି ଟଙ୍କାଟା କର କିଣିବୁ 5-6ଟା, ସେ ଥିଲା ସେର, ସେତେବେଳେ କିଲୋ ନଥିଲା। ସେଇ ସେର ଦିହରେ ଚୁଡା ଯଦି ସେରେ ଆଣିବୁ ତାହେଲେ 6-7 ଏମିତି 2 ପଇସା ଦେଲେ ସେରେ ମୁଡ଼ି।
2: 1952 କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାଳିଅଣ୍ଟି ଗ୍ରାମରେ ତାଙ୍କର ଜନ୍ମ। ପିତା ହରି ଦଳାଇ, ମାତା ସୁକାନ୍ତି ଦେବୀ। ହେମଲତାଙ୍କ ଜନ୍ମ ବେଳେ ପିତା ମାତା ପରିବାରର ଆତ୍ମୀୟ ସ୍ୱଜନ ବେଶ ଖୁସି ହୋଇଥିଲେ।

ପା ପଣସ ପାଚିଲା ବନେ ବନ ପୋଡ଼ି ଗଲେ ଲୋ ଦୁନିଆ ଜାଣେ ଦୁନିଆ ଜାଣେ ଲୋ ମନ କଥା କିଏ ଜାଣେ ପାଚିଲା ଭଇଁଚ କୋଳି ବେକେରେ ନାଇଚୁ ଗଜରାମାଳି ଗଜରାମାଳି ଲୋ ଝୁଲା ନିରଜରେ ଦୋଳି ସମ୍ବଲପୁରିଆ ଶାଢ଼ୀ ପିନ୍ଧିଥବୁ ଗରିଲ ଅଣ୍ଟା ସଜାଡ଼ି।

ଥରେ ରଜ ଦୋଳି ଗୀତ ନଈ ତଳେ ତଳେ କିଏ ଯାଉଚଲୋ ପାଟନୁଗା ଫର ଫର ସେଇ ପାଟନୁଗା ବାପା ଦିଅନ୍ତେ ଲୋ ଯାଆନ୍ତି ଧବଳି ସ୍ୱର ଭାତ ଫୁଟୁଥିଲା ଅକଲ ମକଲ ପିଛ ପଡୁଥିଲା ଡେଇଁ ଏଇ ବାଟେ ଗଲା ମୋରି ଭାଇଲୋ ମୁହଁରେ ଗାମୁଛା ଦେଇ ମୁହଁକୁ ପଡ଼ଇ ଖରା ଆମେ ଦି ଭଉଣୀ ଆକାଶେ ତରାଲୋ କଟକ।

0: ମାର ପୁନଇ ରାତି ଗୋ ଫୁଲ ବହୁଳ ବେଣି ସଞ୍ଜ ଦିଆ ବେଳେ ଚାନ୍ଦ ବନ୍ଧା ପନ୍ଧା ଉତ୍ସବରେ ଯାଉ ମାଟି ଗୋ ଫୁଲ ବହୁଳ ବେଣି କୁଆଁର ପୁନଇ ତାରା ଗୋ ଫୁଲ ବହୁଳ ବେଣି ନୂଆ ପାଟ ପିନ୍ଧି ନୂଆ ଗହଣରେ ଆସି ମଣ୍ଡି ହଉ ପରାଗ ଫୁଲ ବହୁଳ ବେଣି
1: ପିଲାଦିନର ରଜଦୋଳି ଗୀତ କୁମାର ପୂର୍ଣ୍ଣିମା ଗୀତ କାନ୍ଦଣା ଗୀତ ଏବେ ବି ତାଙ୍କ କଣ୍ଠସ୍ୱରରେ ଜୀବନ୍ତ। କଥାରେ ଅଛି, ଝିଅକୁ ଦେଖିବ ଗୋଡ଼େଇ କରି, ବୋହୂକୁ ଦେଖିବ ଆଡ଼େଇ କରି। ଝିଅଟିଏ ବାହା ହୋଇ ଶାଶୁଘରକୁ ଗଲାବେଳେ ତାର ଗାଁ ଗୋହିରି ବିଲପାଟ ତୋତାମାଳ ସାଙ୍ଗସାଥି ସାଇ ପଡ଼ିଶା ସମସ୍ତଙ୍କୁ ସେ ପର କରି ଆସେ। ସେଥିପାଇଁ ତା ଆଖିରେ ଲୁହର ସମୁଦ୍ର।
0: ଦୁଃଖ ଲାଗିଲା, ଶାଶୁଘରେ ଯାଇ କେମିତି ଚଳିବି, କଣ କରିବି, ଶାଶୁଘର ଏସବୁ ମନରେ ଆସିଗଲା। ଗୋଟେ କାନ୍ଦ ନାଗେ, ଦୁଃଖ ନାଗେ। ଆଉ ବନସ୍ତ

ଏମିତି ଚାଲିବି ଖଣ୍ଡା ଦାଡ଼ର ଲୋଭ ଖଣ୍ଡା ଦାଡ଼ ବାଟ ଭାରି କାଟ ଲୋଭ କେତେ ଡରି ଡରି ଚାଲିବି ବାଟ ଲୋଭ ମୁଁ ତ ଶୋଇ ନାହିଁ ଫୁଲର ଭାର ଲୋଭ କେମିତି ଶୋଇବି।

ବାର ମାସରେ ତ ତେର ପରବ ଲୋ ମୋ ସ୍ନେହ ଛବି ବରଷକୁ ଥରେ ରଜ ପରବ ଲୋ ମୋ ସ୍ନେହ ଛବି ରଜ ଆର ଦୋଳି କରିବି ବୋଲିଲ ମୋ ସ୍ନେହ ଛବି ଆଗରୁ ଘରୁ ମୁଁ ବିଦା ହୋଇଲିଲ ମୋ ସ୍ନେହ ଛବି ଆଜିଠାରୁ ସାଙ୍ଗ ଛାଡ଼ି ଯାଉଥିଲ ମୋ ସ୍ନେହ ଛବି ଚିତ୍ରଗୁପ୍ତ ପାଞ୍ଜି ଅଣ୍ଟାରେ ଖୁସିଓ ବାପା ଦିନ ଗଣୁଥିଲ ପିଣ୍ଡାରେ ବସିଓ ବାପା ଚିତ୍ରଗୁପ୍ତ ପାଞ୍ଜି ଲେଖା ଶୋଇଲା ଓ ବାପା ଅଭାଗିନୀ ଦିନ ଆଜିଠୁ ହେଲା ଓ ବାପା ନେତି କୌଡ଼ିକି ଶିକା ଶୋଇବ ବାପା ଝିଅମାନେ ଯେତେବେଳେ ବିଦା ହୁଅନ୍ତି ସମସ୍ତଙ୍କୁ ଆଇ ବଡ଼ ଖାଇ ଯାହା ଘରକୁ ଯିବେ ତାକୁ ଧରି କାନ୍ଦିବେ ମାମୁଁ ଘରକୁ ଗଲେ କାନ୍ଦିବେ ପିଇସୀ ମାଉସୀକି କାନ୍ଦିବେ ମାଇଁ ମାମୁଁକୁ କାନ୍ଦିବେ ଯେତେବେଳେ ବିଦା ହୁଅନ୍ତି ଆଞ୍ଜୁଳି ଦେବ ଭାଉଜ ସେତିକିବେଳେ କାନ୍ଦଣାଟା କହୁଛି ସିନ୍ଦୁକ ଉପରେ ଦୀପ ଜଳୁଥିଲ ଏ ମୋ ନୂଆ ବୋଉ ଆଞ୍ଜୁଳି ଦେବାକୁ ସତ ବଳୁଥିଲ ଏ ମୋ ନୂଆ ବୋଉ ଦାଣ୍ଡ ଦରଜାକୁ ଦେଲେ ଅନେଇଲ ଏ ମୋ ନୂଆ ବୋଉ ଅକାଳ କୁଡି ମାଡ଼ିଆ ଶୋଇଲ ଏ ମୋ ନୂଆ ବୋଉ ଯେତେବେଳେ ଝିଅ ଶାଶୁଘରକୁ ଯିବ ସବାରି କତିକି ଆଞ୍ଜୁଳି ନେଇ ସମସ୍ତେ ଠିଆ ହେଇଥିବେ ଦୌଡ଼ିକି ଆସିବେ ତାଙ୍କ ଝିଅ ବିଦା ହେଲାଣି ତାଙ୍କ ଝିଅ ବିଦା ହେଲାଣି ସେତିକିବେଳେ ସବୁ ମା ମାଉସୀ ହୋଇଛ ଠିଆଲ ଏ ମୋ ମା ମାନେ କାରି

ଯାଇଛି କୋଳକୁ ନିଅଲ ଏ ମୋ ମା ମାନେ ଡାକ ଡାକ ମାତା ଗର୍ଭ ଧାରିକିଲ ହେ ମୋ ମା ମାନେ କ୍ଷୀର ସାଙ୍ଗେ ବିଷ ଦଉ।

0: ଏକ ଭିନ୍ନ ରୁଚିର ଗୀତ ଏଥର ହେମଲତାଙ୍କ କଣ୍ଠରୁ ଶୁଣିବା।
1: ଘର କରିଥିଲି ନା ଚାଳିଆ ଲୋ ବାହା ବତାସରେ ଗଲା, ବୋଉ କରିଥିଲି ଛୋଟିଆ ନାକୁରୁ ବିରାଡ଼ି ଆମ୍ପୁରି ଦେଲା, ପାଚିଲା ଭଇଁ ଚକୁଳି କେଉଁ ରାଇଜରୁ ଆଣିଲୁ ବୋଉରେ, ସେ ତ ଇଂରାଜୀରେ ଦେଲା ଗାଳି ବେଣା ଚେର ଖସ ଖସ, ଝିଅ ତ ହେଲେଣି ପୁଅଙ୍କ ବେଶ ଲୋ ବାକି ରହିଗଲା ନିଶ, ନଈରେ କୋଚି ଆଘାତ ପୁଅ ବୋହୁ ଗଲେ ସିନେମା ଦେଖିଲୋ, ଶାଶୁ ବୁଢ଼ୀ ରାନ୍ଧେ ଭାତ କପାଳେ ମାରିଣ ହାତ, ଉଷା କାଟି ଦେଲା ଶିକା ବୋଉ କରିଥିଲି ଘର କାମ ପାଇଁ ଚାଲିଗଲା ଆମେରିକା, ଉଷା କାଟି ଦେଲା ଡୋର ବୋଉ ଆଣିଥିଲି ଭାତ ରାନ୍ଧିବାକୁ ଚାଲିଗଲା ବାଙ୍ଗାଲୋର।
2: ଶୁଣିଲେ ତ କି ସୁନ୍ଦର ଭାବରେ ହେମଲତା ରଜ ଗୀତ, କୁମାର ପୂର୍ଣ୍ଣିମା ଗୀତ, କାନ୍ଦଣା ପ୍ରାଞ୍ଜଳ ଭାବରେ ଗାଇଦେଲେ। ବୟସ 70ରୁ ଅଧିକ ହେଲେ ସେ ଏବେ ବି କର୍ମଚଞ୍ଚଳ, ପ୍ରତିଦିନ ପଢ଼ନ୍ତି ପୁରାଣ ଶାସ୍ତ୍ର, ଆନନ୍ଦ ପାଆନ୍ତି ଜୀବନରେ ଏସବୁର ପ୍ରୟୋଗ କରି। ଆମେ ହେମଲତାଙ୍କର ଦୀର୍ଘ ସୁସ୍ଥ ଜୀବନ କାମନା କରୁଛୁ।

ଏଇଠି ଆରମ୍ଭ ହେଉଛି କାବ୍ୟର ଏକୋଇଶ ଛନ୍ଦ। ପୂର୍ବ ଛନ୍ଦରେ ସୀତା ଓ ଶ୍ରୀରାମଙ୍କ ଚିତ୍ରକୂଟ କେଳି ବର୍ଣ୍ଣନା କରିଛନ୍ତି ବୋଲି ଭଞ୍ଜକବି ପ୍ରକାଶ କରିଛନ୍ତି। ସେହି ଚିତ୍ରକୂଟର

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶିକ ବିଳାସର 51ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଡ଼, ସଙ୍ଗୀତା ଗୋସାଇଁ, ରାମହରି ଦାସ ଏବଂ ମମତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ

0: ଅଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
4: ଅଜଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶ୍ରୋତାବନ୍ଧୁ, କିଛି ଅନ୍ତରଙ୍ଗ କଥା ଆଉ କିଛି ସଙ୍ଗୀତର ମଧୁ ମୂର୍ଚ୍ଛନାକୁ ନେଇ ଆସନ୍ତୁ।

0: करंतु नाही आरबीआई कहे
1: सचेतन हुंतु सतर्क रुहंतु
2: श्रोताबंधु କିଛି ଅନ୍ତରଙ୍ଗ କଥା ଆଉ କିଛି ସଙ୍ଗୀତର ମଧୁ ମୂର୍ଚ୍ଛନାକୁ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା ଶ୍ରୋତାବନ୍ଧୁ ଜୀବନ ଧାରଣ ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ ମଣିଷର ମୌଳିକ ଆବଶ୍ୟକତା ହୋଇପାରେ କିନ୍ତୁ ଜୀବନକୁ ରସାୟନିତ ତରଙ୍ଗାୟିତ ଏବଂ ଆନନ୍ଦମୟ କରିବା ପାଇଁ ମଣିଷ ଭିତରେ ଭାବର ଆଦାନ ପ୍ରଦାନର ମାଧ୍ୟମ ରୂପେ ଆମର ଭାଷା ସାହିତ୍ୟ ସଙ୍ଗୀତ ନାଟକ ଆଉ ନୃତ୍ୟ ପରି କଳା କାରିଗରୀ ସୃଷ୍ଟି ହୋଇଛି ଯାହା ମାଧ୍ୟମରେ ସେ ନିଜର ଭାଷା ଓ ଭାବକୁ ଅନ୍ୟମାନଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଇ ପାରୁଛି ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କ୍ରମଶଃ ଏହାର ପ୍ରଚାର ପ୍ରସାର ହୋଇ ଏକ ଜାତିକୁ ପରିଚୟ ଆଉ ଗୌରବ ଆଣିଦେଇଛି ସାମଗ୍ରିକ ଭାବେ ଏହା ହେଉଛି ଗୋଟିଏ ଜାତିର କଳା ସଂସ୍କୃତି ଏହି କଳା ସଂସ୍କୃତି ଏକ ଜାତିର ଆତ୍ମା ବା ଜୀବନ ଆମ ଦେଶର କଳା ସଂସ୍କୃତି ଐତିହ୍ୟ ଆଜି ସାରା ବିଶ୍ୱରେ ଏକ ଗୌରବମୟ ଆସନ ଅଳଙ୍କୃତ କରିଛି ଏହି ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଏବଂ ଏହାର ସଂରକ୍ଷଣ କରିବାକୁ ଏବଂ ଆହୁରି ଗୌରବୋଜ୍ୱଳ କରିବା ପାଇଁ ଭାରତ ସରକାରଙ୍କ ଏକ ସୁନ୍ଦର ପ୍ରୟାସ କଳା ସଂସ୍କୃତି ବିକାଶ ଯୋଜନାର ପ୍ରଚଳନ

ଶ୍ରୋତାବନ୍ଧୁ, ଆମ ଦେଶ ଭାରତ କେବଳ ଏକ ଭୌଗୋଳିକ ସୀମାରେଖା ନୁହେଁ, ଏହା ହେଉଛି ଅନେକ ଜାତି, ଅନେକ ଭାଷା, ଅନେକ କଳା, ଅନେକ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ। ହିମାଳୟଠାରୁ କୁମାରିକାର ସମୁଦ୍ରତଟ ପର୍ଯ୍ୟନ୍ତ, ରାଜସ୍ଥାନର ମରୁଭୂମିଠାରୁ ଉତ୍ତର ପୂର୍ବ ଭାରତର ସବୁଜ ଉପତ୍ୟକା ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳ ନିଜସ୍ୱ କଳା ଆଉ ସଂସ୍କୃତିରେ ସମୃଦ୍ଧ। ତେଣୁ ତ ଭାରତର ସାଂସ୍କୃତିକ ବିବିଧତା ବିଶ୍ୱର ଅନନ୍ୟ। ଏହି ବୈଶିଷ୍ଟ୍ୟକୁ ବିଶ୍ୱରେ ପ୍ରତିପାଦିତ କରିବା ପଛରେ ରହିଛି ଏ ମାଟିରେ ଜନ୍ମିତ କଳାର ଯୋଗ ଜନ୍ମା ବିନ୍ଧାଣୀମାନଙ୍କର ସାଧନା, ସଂଘର୍ଷ ଆଉ ତ୍ୟାଗ। କଳା ସଂସ୍କୃତି ବିକାଶ ଯୋଜନା ଏପରି ଏକ ଯୁଗାନ୍ତକାରୀ ଯୋଜନା ଯାହାଦ୍ୱାରା ଦେଶର ଅନନ୍ୟ ସମୃଦ୍ଧ କଳା ସଂସ୍କୃତିର ସଂରକ୍ଷଣ, ପ୍ରଗତି, ପ୍ରସାର ପ୍ରସାର ଏବଂ ପ୍ରାଚୀନ ଲୁପ୍ତ ପ୍ରାୟ କଳା ସଂସ୍କୃତିର ପୁନରୁଦ୍ଧାର ସାଙ୍ଗକୁ କଳାର ବିନ୍ଧାଣୀମାନଙ୍କୁ ଶୈକ୍ଷିକ, ସାମାଜିକ, ଅର୍ଥନୈତିକ ପ୍ରୋତ୍ସାହନ ଦେବାରେ ସହାୟକ ହୋଇଛି।

ଶ୍ରୋତାବନ୍ଧୁ, କଳା ସଂସ୍କୃତି ବିକାଶ ଯୋଜନାର ଅନ୍ୟତମ ପ୍ରମୁଖ ଦିଗ ହେଉଛି ଆମର ବିଭିନ୍ନ ସାଂସ୍କୃତିକ ମହୋତ୍ସବ ଏବଂ ପ୍ରଦର୍ଶନୀର ଆୟୋଜନ। ଏହାର ଉଦ୍ଦେଶ୍ୟ ହେଉଛି ଆମ ଦେଶର ଲୋକକଳା ହେଉ, ହସ୍ତଶିଳ୍ପ ବା ପଟ୍ଟଚିତ୍ର, ତାଳପତ୍ର, ସଙ୍ଗୀତ, ସାହିତ୍ୟ, ନୃତ୍ୟ, ଏହାକୁ ପ୍ରୋତ୍ସାହିତ କରିବା, ଏହାର ପ୍ରଚାର ପ୍ରସାର କରିବା। ହଁ ଶ୍ରୋତା ବନ୍ଧୁ, ଭାରତର ସାଂସ୍କୃତିକ ବିବିଧତା ବିଶ୍ୱରେ ଅନନ୍ୟ ଆମେ କହିଛୁ ଆଗରୁ। ଯେମିତିକି ଓଡ଼ିଶାର ଓଡ଼ିଶୀ, ତାମିଲନାଡୁର ଭାରତନାଟ୍ୟମ୍, କେରଳର କଥକଲି, ଉତ୍ତର ଭାରତର କଥକ, ମଣିପୁରର ମଣିପୁରୀ ଏବଂ ଆନ୍ଧ୍ରପ୍ରଦେଶର କୁଚିପୁଡ଼ା ନୃତ୍ୟ କେବଳ ନୃତ୍ୟକଳା ନୁହେଁ, ଏଗୁଡ଼ିକ ଭାରତୀୟ ଆଧ୍ୟାତ୍ମିକତା ଏବଂ ସୌନ୍ଦର୍ଯ୍ୟବୋଧର ପ୍ରତୀକ। ସେହିପରି ହିନ୍ଦୁସ୍ତାନୀ, କର୍ଣ୍ଣାଟକ ସଙ୍ଗୀତ, ବାଉଲ୍ ଗୀତ, ଭଜନ, କବାଲି ଏବଂ ଲୋକସଙ୍ଗୀତ ଭାରତର ସାଂସ୍କୃତିକ ଆକାଶକୁ ଅଧିକ ରଙ୍ଗୀନ କରିଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଓଡ଼ିଶାର ପାଲା, ଦାସକାଠିଆ, ଘୋଡ଼ାନାଚ, ଛଉ ନୃତ୍ୟ, ସମ୍ବଲପୁରୀ ଲୋକଗୀତ, ପଞ୍ଜାବର ଭାଙ୍ଗଡ଼ା, ଆସାମର ବିହୁ, ଗୁଜରାଟର ଗର୍ବା, ମହାରାଷ୍ଟ୍ରର ଲାଭଣୀ ଏବଂ ରାଜସ୍ଥାନର କାଲବେଲିଆ ଭଳି ଲୋକକଳାଗୁଡ଼ିକ ଭାରତର ସାଂସ୍କୃତିକ ଜୀବନଶକ୍ତିର ପ୍ରତୀକ। ଏଗୁଡ଼ିକ ଗ୍ରାମୀଣ ଜୀବନ, ଲୋକବିଶ୍ୱାସ ଓ ସାମାଜିକ ପରମ୍ପରାର ଜୀବନ୍ତ ଦଲିଲ।
3: ଆରେ ଗଲେ ମୃଗ ମାରିରେ

ଶ୍ରୋତାବନ୍ଧୁ, ଆମ ଦେଶର ଲୋକକଳା ଏବଂ ହସ୍ତଶିଳ୍ପ ମଧ୍ୟ ସମାନ ଭାବରେ ଗୌରବମୟ। ଓଡ଼ିଶାର ପଟ୍ଟଚିତ୍ର, ତାଳପତ୍ର ଚିତ୍ରକଳା, ମଧୁବନୀ ଚିତ୍ରକଳା, ୱାର୍ଲିକଳା, ଫଡ଼ଚିତ୍ର, ଚେରିଆଲ ସ୍କ୍ରୋଲ ପେଣ୍ଟିଂ ଏବଂ କାଶ୍ମୀରର ହସ୍ତଶିଳ୍ପ ଭାରତୀୟ ସୃଜନଶୀଳତାର ଉଜ୍ଜଳ ନିଦର୍ଶନ। ଏହି କଳା ରୂପଗୁଡ଼ିକ କେବଳ ଦେଶ ମଧ୍ୟରେ ନୁହେଁ, ବରଂ ବିଶ୍ୱ ବଜାରରେ ମଧ୍ୟ ଭାରତର ପରିଚୟକୁ ସୁଦୃଢ଼ କରିଛି। ଏହି କଳା ସଂସ୍କୃତି ବିକାଶ ଯୋଜନା ମାଧ୍ୟମରେ ଗୁରୁ ଶିଷ୍ୟ ପରମ୍ପରାକୁ ମଧ୍ୟ ସୁଦୃଢ଼ କରାଯାଉଛି। ବରିଷ୍ଠ କଳାକାରମାନେ ନିଜର ଅନୁଭବ ଏବଂ କଳାକୌଶଳକୁ ଯୁବପିଢ଼ିଙ୍କ ସହିତ ବାଣ୍ଟିପାରୁଛନ୍ତି। ଏହାଦ୍ୱାରା କେବଳ କଳାର ସଂରକ୍ଷଣ ହେଉନାହିଁ, ବରଂ ନୂତନ କଳାକାରଙ୍କ ସୃଷ୍ଟି ମଧ୍ୟ ହେଉଛି, ଯେଉଁମାନେ ଭବିଷ୍ୟତରେ ଭାରତୀୟ ସଂସ୍କୃତିର ବାହକ ହେବେ।

0: ଶ୍ରୋତାବନ୍ଧୁ, ଭାରତର ସାହିତ୍ୟିକ ପରମ୍ପରା ହଜାର ହଜାର ବର୍ଷର ପୁରାତନ। ବେଦ ଉପନିଷଦ, ରାମାୟଣ, ମହାଭାରତରୁ ଆରମ୍ଭ କରି ଆଧୁନିକ କବିତା, ଉପନ୍ୟାସ, ଗଳ୍ପ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟ ଜ୍ଞାନ, ଦର୍ଶନ ଏବଂ ମାନବିକ ମୂଲ୍ୟବୋଧର ଏକ ଅମୂଲ୍ୟ ଭଣ୍ଡାର। ଓଡ଼ିଆ ସାହିତ୍ୟରେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଗୋପବନ୍ଧୁ ଦାସଙ୍କ ଭଳି ସାହିତ୍ୟିକମାନେ ଆମ ଭାଷା ଏବଂ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। କଳା ସଂସ୍କୃତି ବିକାଶ ଯୋଜନା ଏହି ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ବିଭିନ୍ନ ଗବେଷଣା, ପ୍ରକାଶନ ଏବଂ ସାହିତ୍ୟିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛି।
1: मैं और मेरी तन्हाई, अक्सर ये बातें करते हैं, तुम होती तो कैसा होता, तुम ये कहती, तुम वो कहती, तुम इस बात पे हैरान होती, तुम उस बात पे कितनी हंसती, तुम होती तो ऐसा होता, तुम होती तो वैसा होता। मैं और मेरी तन्हाई अक्सर ये बातें करते हैं।

ଶ୍ରୋତାବନ୍ଧୁ, ସାହିତ୍ୟ ପରି ନାଟକ ହେଉଛି ମଧ୍ୟ ଆମ ସମାଜର ଦର୍ପଣ, ପ୍ରାଚୀନ ସଂସ୍କୃତ ନାଟକରୁ ଆରମ୍ଭ କରି ଆଧୁନିକ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଭାରତୀୟ ନାଟ୍ୟକଳା ଦର୍ଶକଙ୍କୁ ମନୋରଞ୍ଜନ ସହିତ ଶିକ୍ଷା ଏବଂ ସାମାଜିକ ସଚେତନତାର ବାର୍ତ୍ତା ଦେଇଆସିଛି। ଭରତମୁନିଙ୍କ ନାଟ୍ୟଶାସ୍ତ୍ର ବିଶ୍ୱର ପ୍ରାଚୀନତମ ନାଟ୍ୟଗ୍ରନ୍ଥମାନଙ୍କ ମଧ୍ୟରେ ଅନ୍ୟତମ। ଓଡ଼ିଶାରେ ପ୍ରହ୍ଲାଦ ନାଟକ, ରାମଲୀଳା, ଦଣ୍ଡନାଟ, ଲୋକନାଟ୍ୟ ପରମ୍ପରା ଆଜି ମଧ୍ୟ ଲୋକଜୀବନ ସହିତ ନିବିଡ଼ ଭାବରେ ଜଡ଼ିତ। କଳା ସଂସ୍କୃତି ବିକାଶ ଯୋଜନା ଏହି ନାଟ୍ୟ ପରମ୍ପରାର ପୁନର୍ଜୀବନ ଏବଂ ନାଟ୍ୟ ଦଳମାନଙ୍କର ବିକାଶ ପାଇଁ ବିଭିନ୍ନ ସହାୟତା ବିଭିନ୍ନ ସମୟରେ ପ୍ରଦାନ କରୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏଠି ଶେଷ କରୁଛୁ ଆଜିର ଗୀତ ଗୀତିକା ଉପସ୍ଥାପନାରେ ଥିଲେ ମୁଁ ଆପଣଙ୍କର କରୁଣାକର ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଭୁଲି ହୁଏ ନା ମୂଳ ମଞ୍ଚ ନାଟକ ରଚନା ଯଦୁନାଥ ଦାସ ମହାପାତ୍ର ବେତାର ରୂପାନ୍ତର ସୂର୍ଯ୍ୟମଣି ଖୁଣ୍ଟିଆ ପ୍ରଯୋଜନା ଗଗନ କୁମାର ଦାସ ଶୁଣନ୍ତୁ ନାଟକ ଭୁଲି ହୁଏ ନା

0: କି ଘର ଘର ଜମି ସବୁ ନିଲାମ ଉଠିଛି, ସେସବୁ ମୋର। ବର୍ଷକ ଭିତରେ ପରିଶୋଧ କରିବି ବୋଲି 1, 2, 3 କରି 3000 ଟଙ୍କା ଯେତେବେଳେ ଗଣି ନେଇଥିଲୁ, ସେତେବେଳେ କଣ ଭାବିନଥିଲୁ ଟଙ୍କାଟା ପରିଶୋଧ ନକଲେ ଘର ଦ୍ୱାର ସବୁ ନିଲାମ ହେଇଯିବ ବୋଲି?
1: ଆର ବର୍ଷଟି ମତେ ସମୟ ଦିଅନ୍ତୁ ହଜୁର, ବର୍ଷକ ଭିତରେ ସବୁ ସୁଧମୂଳ ଆପଣଙ୍କର ପରିଶୋଧ ନକଲେ
0: ପୁଣି ବର୍ଷେ 3 ବର୍ଷ ଭିତରେ ଯାହା ହେଇପାରିଲାନି।
1: ଏଇ ଥରକ ବିଶ୍ୱାସ କରନ୍ତୁ ହଜୁର, ଏଇ ଥରକ
0: ବିଶ୍ୱାସ। ନିମଖାରାମ ବଦମାସଙ୍କ ଉପରେ ପୁଣି ବିଶ୍ୱାସ? ମୁଁ ପଚାରୁଛି ତୁ ଏଠୁ ଯିବୁ ନା ନାହିଁ?
1: ବାବୁ, 1000 ଟଙ୍କାରେ

0: ହଇ ଶୁଣୁଛ ମଲା, ଏଠି ପଲଟନଟା ପରି ଛିଡ଼ା ହେଇଛ, ମୁଁ ଡାକିଲେ କଣ କାନକୁ ଶୁଭୁନି କି?
1: କାନ ଆଉ ଅଛି ଯେ ଶୁଭିବ, ତମର ବମ୍ ଆବାଜ ସବୁବେଳେ କାନରେ ବାଜି ବାଜି କାନଟା ପୁରା ଅତଡ଼ା ହେଇଗଲାଣି। ମୁଁ ଠିକ କରିଛନ୍ତି ବାବୁ, ଏଥର ପଲଟନ ସାଜି ୱାର ଫ୍ରଣ୍ଟ କୁ ଚାଲିଯିବି।
0: ମିଳିପକୁ ଦେଖ କୋଉଠିକି ଚାଲିଯିବ,
1: ନେଫା ଫ୍ରଣ୍ଟ କୁ ମାନେ ଯୁଦ୍ଧକୁ ଯୁଦ୍ଧକୁ।
0: ମିଳିପକୁ ଦେଖ ଏମିତି ଗୁଡେ କଣ ବକୁଛ ମ?
1: ବକିବି ଆଉ କଣ ନୀତି ବାବୁ, ବକିବା ମୋର ସରିଗଲା, ଯିବା କଥା ମୁଁ ଫାଇନାଲ କରିଦେଇଛି। ହଁ କୁହ, ସେ କୁଳାଙ୍ଗାଟା କୁଆଡେ ଗଲା?
0: ମିଳିପକୁ ଦେଖ ପୁଅଟା ମୋର କେତେବେଳୁ ଏଣୁ ତେଣୁ ଗଣ୍ଡେ କଣ ଖାଇଦେଇ ବାହାରି ଯାଇଛି ଯେ ଏତେବେଳେ ଯାଏ ଫେରି ନାହିଁ। ହେଇଟି ପୁଅଟା କୁଆଡେ ଗଲା ଟିକେ ଦେଖିବ।
1: ପୁଅ ତ ଜନ୍ମ କରିଛ ଗୋଟାଏ ଭସ୍ମାସୁର, କୋଉଠି ଲଫଙ୍ଗା ଟୁକାଙ୍କ ସାଙ୍ଗରେ ତିନି ପତିଆ ତାସ ଖେଳରେ ବସି ଯାଇଥିବ ଆଉ କଣ? ହେଇ ତମ ଯୋଗ୍ୟ କୁଳ ନନ୍ଦନ ଆସିଗଲେ। ବାପ ନିତ୍ୟାନନ୍ଦ, ସନ୍ଧ୍ୟା ପର୍ଯ୍ୟନ୍ତ କୋଉ ଖଟିରେ ଥିଲ ବାପ?
2: ଦେଖୁଛୁ ଦେଖୁଛୁ ବୋଉ, ବାପା କେମିତି ହାଣିଲା ଭଳିଆ ଜିହ୍ନ ଲଗା କଥା ଗୁଡା କହୁଛନ୍ତି। ବାର ବାର ଯଦି ଏମିତି କହିବେ ନା ବୋଲ, ମୁଁ ସତ କହୁଛି ତମମାନଙ୍କୁ ଛାଡି ଫରେନ ଚାଲିଯିବି।
0: ଦେଖିଲ ଦେଖିଲ ତମରି ଜାଳରେ ପୁଅ ମୋର କହୁଛି ଫିରିଙ୍ଗି ଚାଲିଯିବ। ସ୍କୁଲରୁ ଆସି ପହଞ୍ଚୁ ପହଞ୍ଚୁ ଲଗେଇ ଦେଲ ଗୋଟେ କଠୋର କଠୋର। ଧନ୍ୟ ଧନ୍ୟ ତମ ବାପ ପଣିଆ, ମିଳିପକୁ ଦେଖ।
2: ମୁଁ କଣ ଖାଲି ଏମିତି ସେମିତି ହେଇଛି? ସାର ପରା ଆଜି ପଢ଼ଉଥିଲେ ଲାଇକ ଫାଦର ଲାଇକ ସନ୍। ବାପା ମ
1: କଣ ହେଲା କଣ ହେଲା?
2: ମୁଁ କଣ ତମ କଥା ଜାଣିନି କି? କେତେ ଲାଞ୍ଚ କେତେ ଘୁଷ ନେଇ ଟଙ୍କା କମାଉଛ?
1: ଚୁପ ଚୁପ କୁଳାଙ୍ଗାର, କାନ୍ଥ ପାଖରେ ବି କାନ ଅଛି, ଏଇନେ ଚାରିଆଡେ ଖାଲି ଭିଜିଲାନ୍ସ ବୁଲୁଛି, ଯଦି ଆମ ପଛରେ ଲାଗିଯିବ ନା?
2: ଠିକ ଅଛି, ମୁହଁ ବନ୍ଦ କଲି। ହେଲେ କାଲି ଶନିବାର ଉପର ଓଳି ଓଡ଼ିଆ ସିନେମା ମୃଗ ନୟନୀ।
1: ଚୁପ କର, ଖାଲି ତୁ ମୋ ପୁଅ ବୋଲି ମୁଁ ତତେ କିଛି କହିପାରୁନି, ନହେଲେ ତୁ ଯାହା ହେଲୁଣି ନା? ହଇରେ ମୋ କୋର୍ଟ ପକେଟରେ ଚିଠି ଖଣ୍ଡେ ରଖିଦେଇ 5 ଟଙ୍କା ହରଣ ଚାଲ, ଦେଖୁଛି ତୁ ଦିନେ ଡାକୁ ପାଲଟିଯିବୁ।
0: ମୁଣିପୁକୁ ଦେଖ ହଇଏ, ଇଏ ତମ ନିଜ ପୁଅ ନା ମାଗି ଆଣିଲା ପୁଅ ବା? ଯାହା ମନକୁ ଆସୁଛି ତାକୁ ବକି ଦେଇ ଯାଉଛ?
1: ଖାଲି ବକୁଛି, ଗୁଣମଣି କୁଳ ନନ୍ଦନ ତା ବାପକୁ ଯୋଉ ଚିଠି ଲେଖିଛି ପଢୁଛି ଶୁଣ, ପୂଜ୍ୟପାଦ ପିତୃଦେବ।
0: ହଇଏ ପିତୃଦେବ କିଏ?
1: ମୁଁ ଶୁଣ କଣ ଲେଖିଛି, ହଠାତ୍ ପିଆଜି ଦୋକାନୀ ବୁଢ଼ାଟା ରାସ୍ତାରେ ମତେ ବେଜିତ କରିବାରୁ ଅଗତ୍ୟା ଅନ୍ୟ ଉପାୟ ନ ପାଇ ଆପଣଙ୍କ ପକେଟରୁ ମାତ୍ର 5 ଟଙ୍କା ଗ୍ରହଣ କରି ଏ ରସିଦ ଲେଖିଦେଲି କି ଏହା ଦରକାର ବେଳେ କର୍ମରେ ଆସିବ। ଇତି ତୁମର
2: ଅଧମ ନିତ୍ୟାନନ୍ଦ, ତା ତଳକୁ ଏଇଆ ନା ବାପା?
1: ଶୁଣ ତମ ମା ପୁଅଙ୍କ ଜାଳରେ

0: ମୁଁ ଏଠି ରହିପାରିବିନି।
1: ହଁ ମନେ ପଡ଼ିଗଲା ବାପା, ଏଇଠି ଆପଣଙ୍କର ଗୋଟେ ଚିଠି ଅଛି, ଏଇ ନିଅନ୍ତୁ।
0: ଆରେ ଏ ତ ଦିନେଶଙ୍କ ଚିଠି।
2: ହ୍ୟାଲୋ, କି ଚିଠି, କଣ ଲେଖିଛନ୍ତି?
0: ଶୁଣ ଶୁଣ, ଭଲକି ଶୁଣ, ଧରଣୀ ଜାଣିବ ତମ ଚିଠି ମୁଁ ପାଇଛି, ତମେ ବେଧଡ଼କ ଚାକିରି ଛାଡ଼ିଦିଅ, ମୋ ଔଷଧ ତିଆରି କାରଖାନାର ଦ୍ୱାର ତମ ପାଇଁ ପୁରା ଉନ୍ମୁକ୍ତ। ଦାସ କେମିକାଲ ଇନ୍ଷ୍ଟିଚ୍ୟୁଟ୍ରେ ତମକୁ ମୁଁ ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ ନିଯୁକ୍ତି ଦେଲି, ଦରମା ମାସିକ 300 ଟଙ୍କା, ପତ୍ର ପାଇବା ମାତ୍ରେ ଆସି କାମରେ ଯୋଗ ଦିଅ, ତମର ଭଲମନ୍ଦ ମୁଁ ବୁଝିବି, ଇତି ତମର ଦିନେଶ ଦାସ। ବୁଝିଲ ନିତ୍ୟାବୁ, ଶୀଘ୍ର ଶୀଘ୍ର ବିଲ୍ଡିଂ ବିସ୍ତର ବାନ୍ଧ, ଆଜି ଚାକିରିରୁ ଇସ୍ତଫା ଦେଲି ଜାଣ, କାଲି ସକାଳୁ ଯାତ୍ରା ଆରମ୍ଭ ହେବ, ଦିନେଶ ବାବୁଙ୍କ ଐଶ୍ୱର୍ଯ୍ୟ ନଗରୀକୁ ଯାତ୍ରା।

0: ଆସି ସେ ମେଳା ଦେଖିବାକୁ, ତା ସାଙ୍ଗରେ ତାର ସେ ଛୋଟ ଝିଅଟା ବି ଆସିଛି। ଏଇଟା ବଢିଆ ସୁଯୋଗ। ଓକିଲ ଦିନେଶ ଦାସ, ତୁ ମୋର ଜାନ ନେଇଛୁ, ମୁଁ ବି ତୋର ଜାନ ନେଇଯିବି, ଜାନ ନେଇଯିବି ତୋର।
1: କେଡ଼ି ଅଳିଅଳରେ ସେ ପଡ଼ିଥିଲା, ଆଜି ସେ କୋଉଠି ଯାଇ ଗଛ ମୂଳରେ କି ରାସ୍ତା କଡ଼ରେ ଆଶ୍ରୟ ନେଇଥିବ, ଏ କଥା କିଏ କହିବ ବିଶିଆ।
2: ବାବୁ, ଧାନ ବା ଉପରେ କହୁଥିଲେ ଅରୁମ ଆମର ନିଶ୍ଚୟ ମିଳିବେ।
1: ବିଶିଆ, ଅରୁମ ବଂଶର ଶେଷ ସନ୍ତକ, ସେଦିନର କଥା କଣ ମନେ ପଡ଼ୁନି ବିଶିଆ? ସେଦିନ ଥିଲା ଅମାବାସ୍ୟାର ଘନ ଅନ୍ଧକାର ରାତି, ଚାରିଆଡ଼େ ବର୍ଷା ବାଦଲର ଘନ କଟା, ସାଇ ସାଇ ପବନ। ଅରୁର ଜନ୍ମଦିନରେ ତୋ ମାର ଯୋଉ ଅବସ୍ଥା,
2: ସବୁ ମୋର ମନେ ଅଛି ବାବୁ। ଏ ଘର କୋଉ କଥା ମୁଁ ନ ଜାଣେ ଯେ
1: ବିଶିଆ, ମୋର କଣେ ପୃଥିବୀରେ ବଞ୍ଚିକରି ଅଛି ବିଶିଆ? ମୋର ପିଲାଟା କିଏ ଏମିତି ତା ଉପରେ ଦାଉସା ଥିଲା। ଧରଣୀ, କିଛି କହିବ
3: ସାର ଏଇ ବ୍ୟବସାୟ ବିଷୟରେ ଟିକେ?
1: ନାଇଁ ନାଇଁ ନାଇଁ ନାଇଁ ଧରଣୀ ନାଇଁ, ମତେ ଆଉ ସେ ବ୍ୟବସାୟ ସଂକ୍ରାନ୍ତରେ କିଛି କହନା, ମୋର ଏଇଲାକେ ମନର ଅବସ୍ଥା ଯାହା।
3: କିନ୍ତୁ ସାର୍, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣଟା ତ ଏଇ ମାସ 15 ପୂର୍ବରୁ ଦିଆଯିବ ସାର୍, ସେଥିପାଇଁ ଆଉ ଜଣେ ଲୋକ ନହେଲେ ଖାତା ପତ୍ର କାମ।
1: ଧରଣୀ ଧରଣୀ, ସନ୍ତାନର ପିତା ତୁମେ ଧରଣୀ, ମୋ ଅବସ୍ଥା ଦେଖି ତା ମନରେ ଟିକେ ଦୟା ହଉନି।
3: କିନ୍ତୁ ସାର୍, ଠିକ ସମୟରେ ରିଟର୍ଣ୍ଣ ଦାଖଲ ନହେଲେ ଅବସ୍ଥା ଯେ ଗୁରୁତର ହେଇଯିବ।
1: ଷ୍ଟପ୍ ଇଟ୍ ଧରଣୀ, ଆଇ ସେଡ୍ ଷ୍ଟପ୍ ଇଟ୍। ଧୂଳିସାତ ହେଇଯାଉ ମୋର ସବୁ ସମ୍ପତ୍ତି, ରସାତଳକୁ ଯାଉ ମୋର ଏ ଦୁଇଥର ପ୍ରସାଦ, ଶ୍ମଶାନ ହେଇଯାଉ ଏ ଘରର ମାର୍ବଲ ଚଟାଳ। ତାପରେ ତୁମେ ଦେଖିବ ଧରଣୀ, ବେଶ ମନ ଖୋଲି ହସିବି। ୟେସ୍, ଲେଟ୍ ରୁମ୍ ବି ବଣ୍ଟ, ବଟ୍ ଆଇ ସାଲ୍ ଡ୍ୟାନ୍ସ।

0: ଦେଖିକି ଏମିତି ଅପମାନ କରୁଥିବେ ବାପୁ ଆଉ ମୁଁ ନାଇଁ ନାଇଁ ବାପୁ ମୁଁ ଆଉ ସହିପାରିବିନି
1: ଆରେ ବେଟି ସେଥିରେ ତୋର କଣ ଯାଏ ଆସି ସେ କଥା ତ ମୁଁ ବୁଝିବି
0: ଖାସ୍ ମୋରି ପାଇଁ ବସ୍ତିର ଏତେ କଥା ତମ ପ୍ରତି ସେମାନଙ୍କର ଏତେ ଆକ୍ରୋଶ ବାପୁ ମୋ ପାଇଁ ତମେ କାହିଁକି ଯେ ଏତେ କଷ୍ଟ ପାଇବ
1: ଆରେ ନା ନା ସେସବୁ କିଛି ନୁହେଁ ରେ ବେଟି ମୁଁ ସେସବୁକୁ ଆଖି ବୁଝି ଦେଇଛି ମୋ ଦେହର ଖୁନ୍ ଥଣ୍ଡା ହେଇଯାଇନି ବେଟି ବୁଢା ହେଲେ ବି ମୋ ହାତ ଦୁଇଟାରେ ଏବେ ବି ରହିଛି ଯବାନ ତାକତ ମୁଁ ଚାହିଁଲେ ସାରା ବସ୍ତିଟାକୁ ଥଣ୍ଡା ବନାଇଦେବି
0: ଆମକୁ ତ ସେମାନେ ବସ୍ତିରେ ନିଆଁ ପାଣି ସବୁ ବାସନ କରୁଛନ୍ତି ମୁଁ କଣ କିଛି ବୁଝିପାରୁନି ବାପୁ ମତେ ନେଇ ସବୁ ତାଠୁ
1: ଆରେ ବସ୍ତି ଭଳ ବେବକୁଫ ମୁଁ ସେମାନଙ୍କୁ ହାତ ଡରେଇନି ବେଟି
0: ସେମାନେ ଏକଜୁଟ ହେଲେ କେତେବେଳେ ଯେ କଣ କରିବେ ବାପୁ ବାପୁ ତମ ଉପରେ ଯଦି ଦାଉସା ଦେବେ ତାଠୁ ବରଂ ମୁଁ ଏଠୁ ଚାଲି ଯାଉଛି ବାପୁ
1: କଣ କହିଲୁ ଚାଲିଯିବୁ କୋଉଠି ଚାଲିଯିବୁ କୋଉଠି ଚାଲିଯିବୁ ତୁ
0: ଯୋଉ ଆଡକୁ ମୋ ଦୁଇ ଆଖି ଯୁଆଡେ ନେଇଯିବେ
1: ଚାଲିଯା ବାର ବର୍ଷ କଣ ପୁଲିସ ଆଖିରେ ଧୂଳି ଦେଇ କେତେ ଗାଁ କେତେ ସହର ବୁଲି ବୁଲି ତତେ ବଡେଇ ଆଣିଛି ତୁ କହୁଛୁ କଣ ନା ସେ ବସ୍ତି ବାଲା ଫେରେ କହୁଛନ୍ତି କଣ ନା ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ଅମିନାର ଶାଦି କରାଇଦେବେ ଇଦ୍ରିସ ସହିତ ପୁଣି ଅମିନାର ଶାଦି ପାଗଲ ତୁ ଡାଣ୍ଡା ବେଟି ଡାଣ୍ଡା ଗୋଟା ଗୋଟା କରି ସମସ୍ତଙ୍କୁ ମୁଁ ଖୁନ୍ କରିଦେବି ସାରା ବସ୍ତିଟାକୁ ସାଫ କରିଦେବି ଏଇଟା ମୋର ଶେଷ କଥା ବସ୍ତି ସାଫ ହେଇଯାଉ ତାହେଲେ ଇଏ ସମ୍ଜରେ ସାଫ ହେଇଯାଉ
0: ବାପୁ ବାପୁ ବସ୍ତିବାଲା ଯାହା କହୁଛନ୍ତି ତମେ ମାନିଯାଉ ନା କାହିଁକି
1: ମାନିଯିବି ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ତୋ ସାଥିକୁ ମୁଁ ମାନିଯିବି ହେ ମୋର ଏତେ ଦିନର ମେହନତ ତେବେ କଣ ମାଟିରେ ଭିଜିଯିବ ତୁ ନିଜର ଜାତି ଛାଡି ତୁ ମୁସଲମାନ ଘରେ ଶାଦି କରିବ ନା ବେଟି ନା ନା ସେ ଶମ୍ସେର ଚିନ୍ତା ଥିବା ଯାଏ କଥା କବି ବି କରାଇ ଦେବନି ତତେ ମୁସଲମାନ ଘରେ ଶାଦି କରିବା ପାଇଁ ଏତେ ଜିତ କାହିଁକି ମୁଁ କିଛି ବୁଝିପାରୁନି ଆରେ ଆରେ ମୋ ଘରେ ତୁ ରହିବାକୁ ସେମାନେ କାହିଁକି ଏତେ ନାପସନ୍ଦ କରୁଛନ୍ତି ଏ ଦେଶ ପରା ହେଉଛି ଜଗନ୍ନାଥର ଦେଶ ତୁ ପରା ମା ସେ ଜଗନ୍ନାଥକୁ ପୂଜା କରୁଛୁ ମୋତେ କହ ଜଗନ୍ନାଥ କାହାର
0: ବାପୁ
1: ଆରେ ସେ କଣ ଖାଲି ହିନ୍ଦୁର ନାଇଁ ରେ ବେଟି ଜଗନ୍ନାଥ ସବୁ ମଣିଷର ଆରେ ବେଟି ଆମରି ଜାତିର ସାଲବେଗ ପରା ଜଗନ୍ନାଥଙ୍କର ଭକ୍ତ ହେଇପାରିଥିଲା ବଡ଼ଦାଣ୍ଡରେ ପୂଜା ପାଇଲା
0: ବାପୁ ତମେ ମୋତେ ଛାଡ଼ି ଦିଅ ମୁଁ ଏଠୁ ଚାଲିଯାଏ
1: ଚାଲିଯିବୁ ତୁ ଚାଲିଯିବୁ ଚାଲିଯା ବୁଲି

0: ଭେରି ଭେରି ନାଇସ୍ ଆଇଡିଆ ଆମର ସୁକିନ୍ଦା ବ୍ଲକରୁ ଆସି କଟକ ସହରରେ ପୋଷ୍ଟିଂ ହେବା ପରେ ଏମିତି ନ୍ୟୁ ଆଇଡିଆରେ କାମ ହେବା ଉଚିତ ନା ଇଣ୍ଡିଆ ଗଭର୍ଣ୍ଣମେଣ୍ଟର ଫୋର୍ଥ ପ୍ଲାନର ସକ୍ସେସଟା ଆପଣଙ୍କ ଉପରେ ନିଷ୍ଠାପର କର୍ମତତ୍ପର ନିରାମିଷାସୀ ବିଡିଓଙ୍କ ଉପରେ ନିର୍ଭର କରେ ନା
1: ତମେ ସବୁ ସହରରେ ରହିଛ ନିତ୍ୟାନନ୍ଦ ବ୍ଲକ ଗୁଡାକ ବିଷୟରେ ତମର ଆଇଡିଆ ବି ନିହାତି ପୁଅର ଯାହା ଶୁଣିଛ ସେଗୁଡାକ ସବୁ ଫେରି

0: ଫେରି ମାନେ ଅପସରା
1: ଅମର ଆପଣଙ୍କ ବ୍ଲକରେ ମହାରାଣୀ ଯେତେବେଳେ ଅପସରା ମାନେ ଝିଲିମିଲି ଝିଲିମିଲି ଶାଢୀ ପିନ୍ଧି
2: ଅଜବ ତୁମର କଳ୍ପନା। ବ୍ଲକର ଚାକିରିଟା ସ୍ୱର୍ଗର ଚାକିରି ନୁହେଁ କି ବ୍ଲକରେ ଅପସରା ମାନେ ନଥାନ୍ତି। ପୁରୁଷ ଆଉ ସ୍ତ୍ରୀ ବ୍ଲକ ମାଧ୍ୟମରେ ସମାନ ତାଳ ଦେଇ ପ୍ରଗତି ପଥରେ ଆଗେଇ ଚାଲିଛନ୍ତି। ଆଉ ନିପଟ ମଫସଲରେ ବି ଗଢି ଉଠିଛି ମହିଳା ସମିତି, ମାତୃମଙ୍ଗଳ କେନ୍ଦ୍ର ଆଉ ବାଳିକା ସ୍କୁଲ ବି ଖୁବ୍ ଆଗେଇ ଚାଲିଛି।
1: ଅନ୍ଧାର ଘୋର ଅନ୍ଧାର, କାହାରି ଅବସ୍ଥା ବଦଳୁନି, ସବୁ ତ ପଥରୁ ଯାଇ ଅପଥରେ ଘାଣ୍ଟି ଚକଟି ହଉଛନ୍ତି। ଆଉ ଛାଡ଼ନ୍ତୁ ସେ ସବୁ ବିଗ୍ ବିଗ୍ କଥାରୁ କଣ ମିଳିବ ଯେ, ସଫା ସଫା କୁହନ୍ତୁ ସିନେମା ଯିବେ କି ନାହିଁ।
2: ଆଚ୍ଛା ନିତ୍ୟାନନ୍ଦ, ଏମିତି ବେକାର ରହି ସବୁବେଳେ ସିନେମା ଦେଖିବାଠୁ କିଛି ଗୋଟେ କାମ କରୁନ।
1: କାମ ମାନେ ସର୍ଭିସ? ଆରେ ବାପ ଥିବା ପୁଅ ହେଇ ମୁଁ ସର୍ଭିସ କରିବି? ନିଶକୁ ମୋଡି ଘରେ ବସି ଖାଇବି। ସିନେମା ମାଧ୍ୟମରେ ଦେଶର ଉନ୍ନତି କରିବା ପାଇଁ ମୁଁ ଗୋଟେ ନୂଆ ପ୍ଲାନ କରିଛି। ଖାଲି ଆପଣ ମୋ ସାଥିରେ ଟିକେ ହାତ ମିଳେଇ ଦେଲେ ନା।
2: ହଉ ଠିକ ଅଛି, ବର୍ତ୍ତମାନ ମୁଁ ତୁମ ପ୍ଲାନ ସହିତ ହାତ ମିଳେଇଲି। ଆଚ୍ଛା ମତେ କଣ କରିବାକୁ ହବ କହିଲ?
1: କିଛି ନାହିଁ, ଏଇ ଖାଲି ପ୍ରାଥମିକ ଖର୍ଚ୍ଚ ପାଇଁ ଟଙ୍କା ପାଞ୍ଚଟା ଦିଅନ୍ତୁ।
2: ପାଞ୍ଚ ଟଙ୍କା?
1: ହଁ, ମାତ୍ର ପାଞ୍ଚ ଟଙ୍କା, 5 rupees only।
2: ହଉ ନିଅ ନିଅ, ଏଇ ଟଙ୍କା ନେଇ ସିନେମା ଶିଳ୍ପର ଉନ୍ନତି କର। ଆଚ୍ଛା ସେଇଟା କଣ ଲେଖୁଛ?
1: ରସିଦ, ଇଣ୍ଡୋ ଓଡ଼ିଶା ପିକ୍ଚର୍ସର ରସିଦ। ବିନା ରସିଦରେ ମୁଁ କାହାରିଠୁ ପଇସାଟା ବି ନିଏ ନାହିଁ। ଏଇ ଧରନ୍ତୁ, ମେନି ମେନି ଥ୍ୟାଙ୍କ୍ସ, ବାଏ, ମୁଁ ଆସୁଛି।
2: ପାଗଳ।
3: ନା ନା ଧରଣୀ, ଏସବୁ ବ୍ୟବସାୟ ଏବେ ବନ୍ଦ କର। ସରକାରଙ୍କର ଭିଜିଲାନ୍ସ ଡିପାର୍ଟମେଣ୍ଟ କେମିତି ତତ୍ପର ହେଇ ଉଠୁଛି ଦେଖୁନ।
4: ସବୁ ଚାଲିବ ଆଜ୍ଞା, ଦୁର୍ନୀତି ଆଉ ଭିଜିଲାନ୍ସ ସମାନ୍ତରାଳ ଭାବରେ ଗତି କରିବେ, କେହି କାହାରି ଟେର୍ ପାଇବେନି ଆଜ୍ଞା।
3: ନାଇଁ ନାଇଁ ନାଇଁ, କଥାଟାକୁ ଏମିତି ହାଲୁକା ଭାବରେ ନିଅନି, ମୁଁ ଦୁର୍ନୀତି କରିବାକୁ ଚାହେଁନା।
4: ଦୁର୍ନୀତି ନ କଲେ ଆମେ ଚଳିବା କେମିତି କହିବେ?
3: କାହିଁକି, ଯୋଉ ଦେଶରେ ଲାଞ୍ଚ ମିଛ ଦୁର୍ନୀତି ପ୍ରିୟାପ୍ରୀତି ନାହିଁ ସେ ଦେଶ ଲୋକ କଣ ଚଳୁନାହାନ୍ତି? ଆମେରିକା ଇଂଲଣ୍ଡ କଥା ଛାଡ଼, ଜାପାନ ସ୍ୱିଜରଲ୍ୟାଣ୍ଡ ଭଳି ଛୋଟ ଛୋଟ ଦେଶର ଲୋକ ବି ଖୁବ୍ ସଚଟ ଆଉ ନିଷ୍ଠାପର। ଦୁର୍ନୀତି ବୃକ୍ଷର ଶାଖା ଖୁବ୍ ସୁଦୂର ପ୍ରସାରୀ, ଦେଶରେ ଥରେ ଦୁର୍ନୀତି ବ୍ୟାପିଲେ ସହଜରେ ଯାଏ ନା। ତା ଛଡ଼ା ମୋର ଆଉ ଏ ଧନ ଦୌଲତ ହବ କ'ଣ? ଅନ୍ୟକୁ ଠକେଇବାର ଫଳ ମୁଁ ତ ହାତେ ହାତେ ପାଇସାରିଛି। ସେଇ ହଜିଲା ଦିନ ସ୍ମୃତି ମୁଁ ତମକୁ କେତେ ଥର କହିଥିବି
4: ଆଜ୍ଞା। ଖାସ୍ ସେଇଥିପାଇଁ ମୁଁ କଣ କହୁଥିଲି ସାର୍, ଆପଣ ଯଦି ଆଉ ଥରେ ବିବାହ।
3: ହ୍ୱାଟ୍? କଣ କହିଲେ ଧରଣୀ? ମୁଁ ଆଉ ଥରେ ବିବାହ କରିବି? ତାହା କଣ କେବେ ସମ୍ଭବ? ଟୁ ମ୍ୟାରି ୱାନ୍ସ ଇଜ୍ ଏ ଡ୍ୟୁଟି, ଟ୍ୱାଇସ୍ ଏ ଫଲି, ଥ୍ରାଇସ୍ ଏ ମ୍ୟାଡନେସ୍। ଆରତୀର ଶେଷ ସନ୍ତକଟିକୁ ମୁଁ ରଖିପାରିଲିନି, ସେଇଥିପାଇଁ
4: ମୁଁ କିନ୍ତୁ ଦୃଢ଼ ଭାବେ କହିବି ସାର୍, ଅରୁଦେଇ ନିଶ୍ଚୟ ଫେରିବେ।
3: କଣ କହିଲ, ଫେରିବ? ତମେ ତମେ ସତ କହୁଛ ଧରଣୀ, ମାମୁର ଫେରିବ?
4: ନିରାଖାର ଜ୍ୟୋତିଷ ପରା କହିଛି ସାର୍।
3: ଜ୍ୟୋତିଷ କହିଛି?
4: ହଁ, ସେ ଆହୁରି କହିଛି ଗୋଟାଏ ପୂଜାର ବନ୍ଦୋବସ୍ତ କଲେ ଅରୁଦେଇ ଶୀଘ୍ର ଫେରି ଆସିବେ।
3: ତାହେଲେ ତାହେଲେ ଜ୍ୟୋତିଷଙ୍କୁ ଡକାଇ ଶୀଘ୍ର ପୂଜାର ବନ୍ଦୋବସ୍ତ କର ଧରଣୀ, ଯେତେ ଟଙ୍କା ଖର୍ଚ୍ଚ ହବ ପଛେ ମୋ ଝିଅ ଫେରି ଆସୁ। ହଁ ହଁ ଧରଣୀ, ମୋ ଝିଅ ଫେରି ଆସୁ।
4: ସାର୍ ମୁଁ ପୂଜାର ବନ୍ଦୋବସ୍ତ କରୁଛି।
3: ହଁ ଶୀଘ୍ର କର, ଶୀଘ୍ର କର।
4: ଅଲ୍ୟା ମା, ଅଲ୍ୟା
5: କଣ ହେଲା ମୋ ସାର୍?
4: ଶୁଣ, ମୁଁ ଯେମିତି କହିଛି ଅବିକଳ ସେମିତି ଅଭିନୟ କରିବୁ, ନହେଲେ ଏ ଧରଣୀର ସବୁ ପ୍ଲାନ ଫସର ଫାଟିଯିବ। ଏବେ ଆଉ ଥରେ ରିହର୍ସଲ କରିନେ। ମନେକର ତୁ ହେଲୁ ଦିନେଶଙ୍କର ହଜିଲା ଝିଅ ଅରୁଣା, ଆଉ ମୁଁ ହେଲି ଦିନେଶ। ତୁ ତୋ ବାପାଙ୍କ ସହିତ କଥାବାର୍ତ୍ତା କରୁଛୁ, ମାନେ ଦିନେଶଙ୍କ ସହିତ, ବୁଝିଲୁ ତ? ଏଥର ଆରମ୍ଭ କର।
5: ବାପା ବାପା
4: ଏ ବାପା, କିଏ ତୁ?
5: ମତେ ତମେ ଚିହ୍ନି ପାରୁନ ବାପା, ମୁଁ ପରା
4: ଲାହାର ସାହୁଙ୍କ ନାତୁଣୀ। କିଏ ତୁ?
5: ତମ ଝିଅ ବାପା।
4: ଚୁପ୍ କର, ମୋ ଝିଅ ତ ମେଳାରେ ହଜିଯାଇଛି, ତୁ ମୋ ଝିଅ ହେଲୁ କେମିତି?
5: ମୁଁ ପରା ସେଇ ତମ ଝିଅ।
4: ମିଛ କଥା, ତୋ ବାପାଙ୍କ ନାଁ କଣ କହିଲୁ?
5: ଦିନେଶ ଚନ୍ଦ୍ର ଦାସ।
4: ଆଉ ତୋ ନାଁ?
5: ଅରୁ, ଅରୁଣା।
4: ନା ନା, ତୁ କାହିଁକି ମୋ ଅରୁ ହବୁ? ମୋ ଅରୁଣା ତ ତୋଠୁ କେତେ ସାନ।
5: ବାପା
4: ଏତେ ଦିନ ତୁ ଥିଲୁ କୋଉଠି?

0: ବାବାଜୀଙ୍କ ମେଳାରେ କେତେଆଡେ ମୁଁ ବୁଲିଲି, କାଶୀ, ବୃନ୍ଦାବନ, ଗୟା, ହରଦ୍ୱାର,
1: ତାପରେ
0: ନାଚୁଥିଲି।
1: ଓହୋ, ସବୁ ତ ପଡି ଖାଇଦେଲୁ ଆଉ।
0: ଇଏ କଣ ମଉସା, ଏଇଟା ପରା ରିହର୍ସାଲ। ହାତରେ ଚିତା କୁଟେଇବିନି, ଏବେ ମୋ ହାତ ବାଛି ଯାଇ ଭାରି କଷ୍ଟ ହଉଛି ମଉସା।
1: ହାତରେ ନା ନ କୁଟେଇଲେ ଦିନେ ସବୁ ତତେ ତାଙ୍କ ଝିଅ ବୋଲି କଣ ସ୍ୱୀକାର କରିବେ। ହଉ, ଏବେ ତାପରେ ଡାଇଲଗ କହ।
0: ତାପରେ କଣଟି ମନେ ପଡୁନି।
1: ମନେ ଟିକେ ପକା, ମନେ ପକା ମା।
0: କଣ ମଉସା? ମନେ ପଡିଲା, ଶୁଣ, ବୋଉ କଥା ଭାରି ମନେ ପଡୁଥିଲା ବାପା।
1: ଓହୋ, ଆରେ ଏ କଥା ପୁରା କାନ୍ଦି କାନ୍ଦି କହିବାକୁ କହିଥିଲି।
0: ଓହୋ, ବାପା ବେଶୀ ଘରେ ଅଛି ନା?
1: ଅଛି ରେ ମା, ବହୁତ ବୁଢା ହେଇଗଲାଣି, ଏବେ ଜାଣୁଛି ତୁ ମୋରି ଝିଅ ରେ ମା, ତୁ ମୋରି ଝିଅ। ଡାକ ଡାକ ମା, ଆଉ ଥରେ ବାପା ବୋଲି ଡାକ।
0: ବାପା?
1: ଆରେ ବାପା ବୋଲି ଡାକି ମୋ ଛାତି ଉପରେ ଲୋଟି ବୁଡ଼ିବାକୁ କହିଥିଲି ନା।
0: ଏ ହଁ ହଁ,
1: ଆ ମା, ମୋ କୋଳକୁ ଆ।
0: ବାପା?
2: ଆଚ୍ଛା, କଥା ଯାଇଛି ଏଠି ମିଣିପକୁ ଦେଖ, ଭିତରେ ଭିତରେ ଖୁବ ଆଗେଇ ଗଲେଣି ବଦମାସ ଟୋକି।
1: ଆହା, ସବୁର କର ଚମ୍ପାବତୀ, ସବୁର କର, କଥାର ମଞ୍ଜିଟା ଆଗ ଶୁଣ।
2: କଣ ଶୁଣିବି? ମତେ ଆଗେ କୁହ, ଏ ଟୋକି କିଏ? ଇଏ ତମ ଝିଅ କେମିତି ହେଲା? ୟା ମା କୋଉଠି ଅଛି? ବେଗି କୁହ।
1: ସର୍ବନାଶ, ମୋର ଦୁର୍ଭାଗ୍ୟ ଚମ୍ପାବତୀ, ଅସଲ କଥାଟା ମୋଟେ ତମେ ବୁଝୁନା, ଏ ଝିଅ ମୋ ଝିଅ ନୁହେଁ।
2: ତେବେ ତମକୁ ବାପା ବୋଲି କାହିଁକି ଡାକୁଥିଲା ମ?
1: ସେଇ ତ ଗହନ କଥା। ଆସ ଆସ, ନିରଳାକୁ ଆସ, ସବୁ ବୁଝେଇ ଦେବି। ଆସ ଆସ, ତୁ ଯାହ ହେଲା, ତୁ ତୋ ଡାଇଲଗ ମୁଖସ୍ଥ କର ମା। ତମେ ଆସ, ତମେ ଭିତରକୁ ଆସ।
3: କିଏ?
1: ମୁଁ ତମର ନିତ୍ୟାନନ୍ଦ ଡଣ୍ଡନା ଡନ୍।
0: ଆପଣ ବର୍ତ୍ତମାନ ଚାଲି ଯାଆନ୍ତୁ, ମୋ ମନ ଭଲ ନାହିଁ।
3: ମୁଁ ତମର ସେଇ ଭଲ ନଥିବା ମନକୁ ପୁରା ଭଲ କରିଦେବି ଡାର୍ଲିଂ।
0: ଆରେ
3: ଆସ, ଆସୁ ନା,
0: ଛାଡ଼ି ଦିଅନ୍ତୁ ମତେ, ମୋ ହାତ ଛାଡ଼ନ୍ତୁ ନିତ୍ୟାନନ୍ଦ।
2: ଆରେ ନିତ୍ୟା, ଝିଅଟାକୁ ଏମିତି ଟଣାଟରେ କରୁଛୁ କାହିଁକି? ଚାଲେ ଲୋ ମା, ଚାଲେ, କେତେ ପରିଶ୍ରମ କଲୁଣି, କଣ ଟିକେ ଖାଇଦେବୁ ଟି? ଚାଲେ, ନ ଜାଣି ନ ଶୁଣି ମୁଁ ପୋଡ଼ା ମୁହିଟେ କେତେ କଥା ତତେ କହିଗଲି ଲୋ ମା। ହଉ, ମୁଁ କଣ ଟିକେ ଜଳଖିଆ ଖାଇଦେବୁ ଲୋ ମା, ଚାଲେ।
3: ତମର କେତେ ଦୟା ମାତାଶ୍ରୀ, ଚାଲ ମୁଁ ବି ଟିକେ ଜଳଖିଆ ଖାଇବି।

0: ଚମତ୍କାର।
1: କିଏ କିଏ ଆପଣ?
0: ବାଟରେ ଯାଉଥିବା ଜଣେ ପଥିକ।
1: ହେଲେ ବାବୁ,
0: ତମ ନାଁ କଣ?
1: ମୋ ନାଁ ଜାଣି ଆପଣଙ୍କର ଲାଭ କଣ ହବ ବାବୁ?
0: ସବୁଥିରେ କଣ ଲାଭ କ୍ଷତିର ହିସାବ କରାଯାଏ? କଣ ତୁମ ନାଁ?
1: ଅମିନା।
0: ଅମିନା, ଆଚ୍ଛା ତମର ଆଉ କିଏ ଅଛନ୍ତି?
1: ମୋ ବୁଢା ବାପା।
0: ତାଙ୍କ ନାଁ?
1: ଶମଶେର ଅଲ୍ଲୀ।
0: କଣ
1: ହେଲା ବାବୁ?
0: ନା ମାନେ, ଆଚ୍ଛା ତମେ ବର୍ତ୍ତମାନ ଜଗନ୍ନାଥଙ୍କ ଭଜନ ଗାଉଥିଲ ନା?
1: ଗାଉଥିଲି।
0: ମୁସଲମାନ ଝିଅ ହେଇ ଜଗନ୍ନାଥଙ୍କ ଭଜନ,
1: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି? ବିଭିନ୍ନ ଧର୍ମରେ ଈଶ୍ୱରଙ୍କୁ ସିନା ଅଲଗା ନାଁ ଦିଆଯାଇଛି, ହେଲେ ସିଏ ତ ଏକ। ଆଲ୍ଲା, ଯୀଶୁ, କୃଷ୍ଣ ସବୁ ତ ସେଇ ଭଗବାନଙ୍କ ନାଁ। ମୋ ବାବା କହନ୍ତି
0: ତମର ବାବା ନିଶ୍ଚୟ ଜଣେ ଆଦର୍ଶ ପୁରୁଷ। ଆମର ଏ ଭାରତବର୍ଷର ପ୍ରତ୍ୟେକ ନରନାରୀ ଜାତି ଧର୍ମ ନିର୍ବିଶେଷରେ ଯଦି ତାଙ୍କରି ଆଦର୍ଶରେ

0: ଅନୁପ୍ରାଣିତ ହୁଅନ୍ତେ ନା, ତେବେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ସାର୍ଥକ ହୁଅନ୍ତା। ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ସଭିଏଁ ଗୋଟିଏ ପରିବାର ଭଳି ଚଳନ୍ତେ, ଉଜ୍ଜଳ ହୁଅନ୍ତା ଭାରତ ମାତାର ମୁଖ।
1: ଆପଣ?
0: ମୁଁ ଏ ଅଞ୍ଚଳର ବିଡିଓ। ମୋ ନାଁ ଅମର ଦାସ। ସାଇ ବସ୍ତିରେ ବୁଲି ତାର ଉନ୍ନତି ବିଧାନ କରିବା ହେଉଛି ମୋ କାମ। ଆଚ୍ଛା ଆସୁଛି
1: ବାବୁ,
0: କିଛି କହିବ?
1: ଆସିଛନ୍ତି ଯେତେବେଳେ ମୋ ଜଗନ୍ନାଥଙ୍କୁ ଟିକେ ଦେଖିଯିବେନି?
0: ହଁ ହଁ, ଚାଲ
1: ଚାଲନ୍ତୁ।

0: କଣ ସିନା ଅମର ଅମର ହଉଛନ୍ତି ସାର୍, ହେଲେ ଅମର ବାବୁ ଟି ଏଡ଼େ ସହଜ ଲୋକ ନୁହେଁ।
1: ନାଇଁ ନାଇଁ ଧରଣୀ ନାଇଁ, ତମେ ଅମରକୁ ଆଜି ଯାଏ ଚିହ୍ନି ପାରିଲ ନାହିଁ, ସିଏ ସେଭଳିଆ ପିଲା ନୁହେଁ। ଆରେ ଅମର ପରା ମୋ ନିଜର ପିଲା।
2: ବାପା
1: ହଁ କହ ମା,
2: ଯେତେ ଅସୁବିଧା ଥିଲେ ବି ଅମର ବାବୁଙ୍କର ପ୍ରଥମେ ଏଠିକି ଆସିବା କଣ ଉଚିତ ନଥିଲା?
1: ଉଚିତ ଯେ ମା, ହେଲେ ସରକାରୀ ଚାକିରି କଲେ ନିଜର ସ୍ୱାଧୀନତା ଚାଲିଯାଏ। ଧରଣୀ ତମେ ମୋ କାର ନେଇ ଗଲ, ଅମରକୁ ସାଙ୍ଗରେ ଧରି ଆସିବ,
0: ଯାଅ। ଆସିଲେଣି?
3: ମୋର ସାମାନ୍ୟ ଡେରି ହେଇଗଲା ସାର୍, କ୍ଷମା କରିବେ, ଟୁର୍ରେ ଚାଲି ଯାଇଥିଲି।
0: ଆଜି ଟୁର୍ରେ ନ ଯାଇଥିଲେ କଣ ଚଳିନଥାନ୍ତା?
1: ସତରେ ଅମର ଆଜି ଅରୁଣାର ଜନ୍ମଦିନରେ
3: କଣ କରିଥାନ୍ତି ସାର୍, ଗୋଟିଏ ଗାଁରେ କଲେରା ଏପିଡେମିକ, 17 ଜଣ ମଲେଣି, ହେଲ୍ଥ ଅଫିସରଙ୍କ ସାଙ୍ଗରେ ସେ ଗାଁକୁ ଯିବାକୁ ପଡ଼ିଲା।
1: ଅଲରାଇଟ୍ ଅଲରାଇଟ୍, ମା ଅରୁଣା ତୁ ଅମରର ଚର୍ଚ୍ଚା କର। ଆସ ଧରଣୀ, ସେ ପାଖରେ କାଙ୍ଗାଳ ଭୋଜନ ଆରମ୍ଭ ହେଲାଣି, ଦେଖିବା ସେଠି କେମିତି ଚାଲିଛି।
2: ଆରେ ବସିବ ନା, ଏମିତି ଠିଆ ଠିଆ ଚାଲିଯିବ।
3: ମତେ ଯଦି ବିଦାୟ ଦେଇପାରନ୍ତ ତେବେ ଖୁବ୍ ଭଲ ହୁଅନ୍ତା।
2: ବିଦାୟ ସମ୍ବର୍ଦ୍ଧନା ପୂର୍ବରୁ ବିଦାୟ, କଣ ହେଇଛି ତମର ଅମର ବାବୁ?
3: ନାଇଁ କିଛି ହେଇନି।
2: ବସ, ଉପହାରଟା କଣ ମତେ ନ ଦେଇ ଫେରେଇ ନବ ନା କଣ? ମୁଁ
3: ସରି ସରି, ହଁ ଉପହାର ଦବା କଥାଟା ଏକଦମ ଭୁଲି ଯାଇଛି, ନିଅ ସାଦରେ ଗ୍ରହଣ କର।
2: ଏ ଉପହାର ମୋ ପାଇଁ ବଡ କଥା ନୁହେଁ ଅମର ବାବୁ, ବହୁ ଆଶା ବହୁ କଳ୍ପନା ନେଇ ରାତି ପରେ ରାତି ନ ଶୋଇ କଟେଇ ଦେଇଛି। ତମର ଟିକେ ହସ ଟିକେ କଥା ମୋ ପ୍ରାଣରେ ଫୁଟେଇ ଦେଇଛି ଅସମାରି ଫୁଲ। ଆଜି ମୋର ମନ ପ୍ରାଣ ଦେହ ସବୁ କିଛି ଚାହେଁ ତମରି ସାନ୍ନିଧ୍ୟ।
3: ସଞ୍ଜତ ହୁଅ ଅରୁଣା, ମନେ ରଖ ଆମର ଏପର୍ଯ୍ୟନ୍ତ ବିବାହ ହେଇନି।
2: ଅମର ବାବୁ
1: ନ ଅମର, ଆଜି ମୁଁ ତମକୁ କ୍ଷମା ଦେଇପାରିବିନି। ଏକ ତ ମୋର ଜନ୍ମଦିନରେ ତମେ ଡେରିରେ ଆସିଲ, ପୁଣି ମୋ ମା ମନରେ ତମେ ଦୁଃଖ ଦେଇଛ। ଛାଡ଼, ତମେ ବୋଧେ ଜାଣ ନା ଅମର, ଅରୁ ଆଉ ତମକୁ ନେଇ ମୋର ଯୋଉ କଳ୍ପନା, ଏକା ମୋର କାହିଁକି, ତମ ବାପାଙ୍କର ମଧ୍ୟ ସେ ଏକା କଳ୍ପନା ଥିଲା।
3: ସାର୍
1: ତମର କିଛି କଥା ମୁଁ ଶୁଣିବି ନାହିଁ ଆଜି, ମୁଁ ଠିକ ଆସନ୍ତା ଲଗ୍ନରେ ଅର୍ଥାତ୍ ଚଳିତ ମାସ 15 ତାରିଖରେ ଅରୁ ସହିତ ତମର ବିବାହ ସାରିଦେଇ ମୁଁ ଦାୟିତ୍ୱ ମୁକ୍ତ ହେବି।
3: ସାର୍

0: ନିତୁ କଣ ହେଲା ଧନ, ଏମିତି କାନ୍ଦୁଛୁ କାହିଁକି? ଓଲୋ କଣ ହେଇଛି ଆଗ କହିଲୁ?
1: ବୁଝିଲି ବାବୁ, ଓକିଲ ଯିବ ଅରୁଣ ନା ମତେ ବାବାକୁ ସଫା ସଫା ମନା କରିଦେଲା। ମୁଁ ତାକୁ ବାବାକୁ ଚି ଧରିବାରୁ ମତେ କୁକୁର ଲଗେଇ ଘୋଡ଼େଇ ଦେଲା।
0: ସେ ଟୋକିରେ ହେଡ଼େ ବାପ ବାହାର ବୁଲି ଛତରି ମୋ ପୁଅକୁ ପୁଣି କୁକୁର ଲଗେଇ ଧରିଦେବ? ତା ତଣ୍ଟି ଭିତରେ ହାତ ପୁରେଇ ତା କଲିଜାଟାକୁ ମୁଁ ଚୋବେଇ ଚୋବେଇ ଖାଇଯିବିନି?
1: ବାପାଙ୍କର ଇଏ କି ଅକଲ କହିଲୁ ବୋ, ମତେ ଯେ ଆମେ ଥରକୁ ଥର ଶିଶୁ ବାଳ କାହିଁକି କରୁଛନ୍ତି କହିଲୁ?
0: ଫେରନ୍ତୁ ସିଏ, ଫେରନ୍ତୁ ସିଏ କଲିକତାରୁ। ଆଜି ତାଙ୍କର ଦିନ କି ମୋର ଦିନେ, ଗୋଟେ ଛତ୍ରୀ ଠୁ ମୋ ପୁଅ ପୁଣି ଅପମାନ ପାଇବ?
1: ମତେ କାନ୍ଦ ମାରୁଥିଲ ବୋ, ମୋ ମାଇଣ୍ଡଟା ବଡ ଗୁରୁତର ହେଇଯାଇଛି। ଟଙ୍କା ପାଞ୍ଚଟା ଦିଅନ୍ତୁନି? ଟିକେ ସିନେମା ଦେଖି ଆସିଲେ ନା ମନଟା ହାଲୁକା ହେଇଯାନ୍ତା।
0: ସିନେମା ଯିବୁ ବାପା? ଟଙ୍କା ଯା ଧନ।
1: ମୋ ବୋଉଟା ଭାରି ଭଲ, ମୁଁ ଚାଲିଲି ବୋଉ। ଚାଲିଲି
2: ଚମ୍ପାବତୀ, ଚମ୍ପାବତୀ
0: ଏଇ ତ ଆସିଲେଣି, ସେଇଠି ଛିଡ଼ା ହବ ସେଇଠି। ତେଣେ କୁଆଡେ ଯାଉଛୁ? ମୋ
3: ଘର ଭିତରକୁ ଯାଉଛି।
0: ନା ଯାଇପାରିବନି।
3: କଣ ହେଲା? ମୋ ଘରକୁ ମୁଁ ଯାଇପାରିବିନି? ଆରେ ଛାଡ ଛାଡ, ବାଟ ଛାଡ।
0: ନା ମୋ ପୁଅକୁ ସେ ଟୋକି ସାଙ୍ଗରେ ବାହା କରି ନ ଆଣିବା ଯାଏ ତମେ ଘର ଭିତରେ ପଶିପାରିବନି।
3: ଗୁଣନିଧି ପୁତ୍ରମଣି ଗଲେ କୁଆଡେ?
0: ତା ମନ ଭଲ କରିବାକୁ ସିନେମା ଯାଇଛି।
3: ବୁଝିଲ ଚମ୍ପାବତୀ, ଖାସ ଏଇଥିପାଇଁ ସେ ଟୋକି ଏ କୁଳାଙ୍ଗାରକୁ ନାତ ମାରୁଛି। କୋଉ ଝିଅ ଏଭଳି ଗୁଣବନ୍ତକୁ ବାହାବ କହିଲ?
0: କାହିଁକି ବାହାହବ? ପୋଖରୀରୁ ଦଳ ସଫା କରିବ ତମେ, ଆଉ ମାଛ ଖାଇବ ଅନ୍ୟ ଜଣେ। ଏଇଥିପାଇଁ ତା ପଛରେ ଏତେ ଟଙ୍କା ଶ୍ରାଦ କରୁଥିଲ?
3: ସେଇ ଅମରଟା ପରା ମୋ ଚକ୍ରାନ୍ତକୁ ପଣ୍ଡ କରିବାକୁ ବସିଛି। ତମେ ବ୍ୟସ୍ତ ହୁଅ ନା, ମୁଁ ସେଥିପାଇଁ ପ୍ଲାନ କରିଛି। ଏଇ ତ ବିଶା ବୁଢା କଣ ଏଣିକି ଏଣିକି ଧପାଲିଛି।
4: ଏ କଥା କଣ କି ଧରଣି ବାବୁ, କେତେ ଦିନ ହେଲା ତମର କଣ ଦେଖା ନଥିଲା?
3: ଟିକେ ବାହାରକୁ ଯାଇଥିଲି, ଆଉ ସବୁ ଖବର କଣ?

0: ଉଭୟ ଆଜ୍ଞା ଏ ଅରୁଦେଇ ସାଙ୍ଗରେ ଅମର ଅଙ୍କର ବାହାଘର ହବ। ଜିନିଷ ପତ୍ର ତ କିଣାକିଣି ଚାଲିଛି ଆଉ ଆଉ ପୁରା ଦିନ ଦିଟା ପରେ
1: ଏତେ ଶୀଘ୍ର
0: ମଲା ତମେ ନଥିଲା ବେଳେ ପୁରା ବାବୁ ଜ୍ୟୋତିଷ ଟକି ଲଗ୍ନ ଧରିଛନ୍ତି। ମୋତେ କଣ କଥା କହିବାକୁ ଭୟ ଅଛି? ମୁଁ ଯାଉଛି ବାବୁ, ମୁଁ ଯାଉଛି।
1: କଣ୍ଟାକୁ କେମିତି କଣ୍ଟାରେ ବାହାର କରିବାକୁ ହୁଏ ତା ଏ ଧରଣୀକି ବେଶ ମାଲୁମ। ନା ରହେଗା ବାଂଶ ନା ବଜେଗି ବାଂଶରେ।
2: ଏ ବୁଢ଼ା କୋଉଠି ଦେଖିଛି? ଆରେ ଏ ତ ସେଇ ଦିନେଶ ବାବୁଙ୍କ ବୁଢ଼ା ଚାକର ବିଶିଆ। ଓ ବୁଢ଼ା ବାବୁ, ଓ ବୁଢ଼ା ବାବୁ,
0: କଣ ହେଲା?
2: ଆରେ ବୁଢ଼ା ବାବୁ, କାହାର ବାହାଘର ହଉଛି ନା କଣ ଶାଦି ବିହା? ଆମ ଗରିବ ଗୁରୁବାଙ୍କୁ ଖାଇବାକୁ ମିଳିବ ତ?
0: ସହର ଯାକ ତ ଖାଇବେ, ତମେ କାହିଁକି ବାଦ ଯିବ? ଏ ଦିନେଶ ବାବୁ ଓକିଲକୁ ଜାଣିଛ ତ? ତାଙ୍କରି ଝିଅ ଅରୁଣଦେଇଙ୍କର ବାହାଘର।
2: ତମର ଅରୁଦେଇ ପୁରା ହଜି ଯାଇଥିଲେ ବୁଢ଼ା ବାବୁ?
0: କେବେଠୁ ପୁରା ଫେରି ଆସିଲେଣି। ଅମର ବାବୁ ବିଦଙ୍କ ସହିତ ବାହାଘର ହବ। ହଁ ମୁଁ ଯାଉଛି, ସେଦିନ ଆସିବୁ, ଭଲ କରି କ୍ଷୀରି ପିରି ପେତେ ତତେ ଖାଇବାକୁ ଦେବି, ଆସିବୁ?
2: ହଁ ହଁ ଯିବି ବୁଢ଼ା ବାବୁ, ଜରୁର ଯିବି।
3: ହେଲା ତେରି ମର୍ଜୀ।

0: ଅମରବାବୁ ଅମରବାବୁ ମୋତେ ମାରି ପକେଇଲା ଅମରବାବୁ ମୋତେ ମାରି ପକେଇଲା
1: କିଏ କିଏ
0: ଏଇ ଏଇ ଗୁଣ୍ଡା ବଦମାସ ତମକୁ ମାରିବାକୁ ଆସିଥିଲା ତମ ଶୋଇବାଗରେ ପଶିଥିଲା ଭାଗ୍ୟକୁ ମୁଁ ପହଞ୍ଚିଗଲି ବୋଲି ସିନା ଏଇ ଦେଖ ଦେଖ ତା ହାତରେ ଛୁରୀ ଦେଖୁନ
2: କ୍ୟା ବୋଲା ବେଇମାନ କୁତ୍ତା
1: ଆରେ ଆରେ ଶମଶେର ମଉସା ତମେ
2: ଆରେ ତମେ ରୁହ ଅମର ବାବୁ ମୁଁ ଏଇଟାକୁ ଖତମ କରିସାରି
1: ଶମଶେର
2: ଅମର ବାବୁ ଏ ଲୋକଟା ବଡ ଶୈତାନ ଅଛି ଦୋଷ କରି ସାଙ୍ଗେ ସାଙ୍ଗେ ମୋରି ମୁଣ୍ଡର ଆଠା ବୋଳି ଦେବାକୁ ବସିଛି
0: ପ୍ରକୃତରେ ଶୈତାନ କିଏ ସେ କଥା ଜାଣିବାକୁ ବାକି ନାହିଁ ଆରେ ଭାଗ୍ୟକୁ ଦିନେଶ ବାବୁ ଗୋଟେ ଜରୁରୀ ଖବର ଦେଇ ମୋତେ ଏଠିକି ପଠେଇଥିଲେ ତାହା ନ ହେଇଥିଲେ
2: ଖୁନ୍ କରିବାକୁ କିଏ ଆସିଥିଲା ବା ତୁ ନା
1: ମୁଁ ଏବେ ବେଶ ବୁଝିପାରିଛି ଶମଶେର ମୁଁ ତୁମକୁ ଦେବତା ବୋଲି ଭାବୁଥିଲି ହେଲେ ତମେ ମଧ୍ୟ ଜଘନ୍ୟ ହୋଇପାରିବ ବୋଲି ମୁଁ କଳ୍ପନା ବି କରିନଥିଲି
2: ଅମର ବାବୁ
0: ଏତେ ରାତିରେ ତାଙ୍କ ଶୋଇବା ଘରକୁ କାହିଁକି ଆସିଥିଲ ଶୁଣେ
2: ତୁ ନିଜେ କାହିଁକି ଆସିଥିଲୁ ଆଗେ ଜବାବ ଦେ
1: ତାର ଜବାବ ମୁଁ ଦଉଛି ଦିନେଶ ବାବୁଙ୍କର କର୍ମଚାରୀ ହିସାବରେ ଧରଣୀ ବାବୁ ଏଠିକି ଆସନ୍ତି ଆଉ ତାଙ୍କ ପାଇଁ ଦିନ ରାତିର ବିଚାର ବି ନାହିଁ ହେଲେ ତୁମେ ଏତେ ରାତିରେ ପୁଣି ହାତରେ ଛୁରୀ
2: ଅମର ବାବୁ ତମେ ବି ଏ ଲୋକଟା କଥାରେ ଭଳିଗଲ
0: ଏ ଗୁଣ୍ଡା ତା ସାଙ୍ଗରେ ଯୁକ୍ତି କରି ଲାଭ ନାହିଁ ଆଜ୍ଞା ତାକୁ ସାଙ୍ଗେ ସାଙ୍ଗେ ପୁଲିସରେ ଦିଅନ୍ତୁ ମୁଁ ଯାଉଛି ଆଜ୍ଞା ଖବର ଦିଏ
1: ନା ହାଉ ଧରଣୀ ବାବୁ ଶମଶେର ତମେ ଏଠୁ ଚାଲିଯାଅ ଆଉ ଦିନେ ଏମିତି ଦୁଃସାହସ କରିବନି
2: ହାଏ ଅଲ୍ଲାହ ଅଜବ ତେରା ଫୈସଲା ଅଜବ

0: ବେଶିଆ
1: ବାବୁ,
0: ଆରେ ଧରଣୀ ଆଜି ଆସିଲା ନାହିଁ?
1: ଆଜ୍ଞା, ତିନି ଥର ଯାଇ ତାଙ୍କ ଘରେ ଖୋଜି ଆସିଲେଣି, ତାଙ୍କ କଥା କେହି କିଛି କହିପାରୁନାହାନ୍ତି। କାଲି ରାତିରୁ ସେ କୋଉଠିକି ଯାଇଛନ୍ତି ଯେ ଏ ଯାଇ ଫେରିନାହାନ୍ତି।
0: ହ୍ୱାଟ କଣ କହୁଛ ତମେ? ଏଇ ତ ବର ଆସିଗଲାଣି, ତମେ ଟିକେ ଅପେକ୍ଷା କର, ମୁଁ ବାଟ ବରଣ କରିବାକୁ ଯାଉଛି। ଆସ ଆସ ଅମର, ଆଜି ଏ ବର ବିଷୟରେ ତମକୁ ଦେଖି ମୋର ଆନନ୍ଦର ସୀମା ନାହିଁ। ତମର ବାବା ସ୍ୱର୍ଗତ ସାହି ନିଶ୍ଚୟ ତମକୁ ଆଶୀର୍ବାଦ କରିବେ, ଆଉ ଅରୁଣର ମା ସିଏ ବି କେତେ ଖୁସି ହବ। ଆଉ ତମେ ଏଣିକି ମତେ ସାର୍ ବୋଲି ଡାକିପାରିବନି, ଡାକିବ ବାବା।
2: କଣ ମତେ ଚିଠି ପାରୁ ନା ଓକିଲ ବାବୁ?
0: ତୁ ତୁ ଶମଶେର ନା?
2: ଚିହ୍ନିଲ ତାହେଲେ?
0: ହେଲେ ତୁ ଏଠି କାହିଁକି?
2: ଡରନି ଓକିଲ ବାବୁ, ଆଜି ଏ ଶମଶେର କିଛି ନବାକୁ ଆସିନି, ଆସିଛି ଦବାକୁ, କେବଳ ଫେରେଇ ଦବାକୁ ତମର ଅମାନତ।
0: ଶମଶେର
2: ଦେଖ ଓକିଲ ବାବୁ ମୋ ସାଥିରେ।

0: ଏଠି ଆସି ଦେଖ, ସେଦିନ ବେଳାରୁ ତମର ଯୋଉ ଝିଅକୁ ଉଠେଇ ନେଇଥିଲି ସେଇ ଝିଅ କିନ୍ତୁ ଛିଡ଼ିଲ ଛିଡ଼ୁ
1: ସେ ମୁହଁ, ସେ ଆଖି, ସେ ନାକ, ଅରୁଣା ମୋ ମା, ଅରୁ ଅରୁ ଅରୁ
0: ତାକୁ ଯେମିତି ଗୋଟାଏ ଫୁଲ ପରି ତୋଳି ନେଇଯାଇଥିଲି ଠିକ ସେମିତି ନିଷ୍ପାପ ପବିତ୍ର ଫୁଲଟାକୁ ଫେରେଇ ଦେଇଯାଉଛି। ହାଲାଙ୍କ କସମ ମୁକିଲ ବାବୁ, ତାର ଜାତି ଧର୍ମ ରୀତିନୀତି କୋଉଥିରେ ବି ମୁଁ ଜାଣିନି।
2: ହଁ
3: ବାପା, ସେ ଅତି ମହତ, ମୁଁ ତମ ପାଖରେ ଥିଲେ ଯେମିତି ଥାନ୍ତି ସେ ମତେ ସେମିତି ରଖିଥିଲେ ବାପା। ସେଠି ତ ମୁଁ ନୀତି ଜଗନ୍ନାଥଙ୍କୁ ପୂଜା କରୁଥିଲି।
2: ଶମଶେର, ତୁମେ ଥିବେ କଣ?
0: ହଁ ଓକିଲ ବାବୁ, ମୋ ଝିଅ ପ୍ରତି ତମେ ଦିନେ ନିର୍ଦ୍ଦୟ ବନିଥିଲ, ଖାସ ବଦଲା ନବା ପାଇଁ ଏମିତି କରିଥିଲି ହଜୁର। ହେଲେ ମୁଁ ନିଜେ ବଦଳି ଗଲି, ମୋ କାମ ଏବେ ଖତମ ହେଇଛି, ତମର ବେଟି ଏବେ ତମର। ହେଲେ ସେ ନିମ ଖାରାମ ଧରଣୀ ବାବୁ କାହିଁ ସେ ତମର ସର୍ବନାଶ କରିବାକୁ ବସିଥିଲା? ବିଡିଓ ସାହେବ, ସେଦିନ ରାତିରେ ତମକୁ ଖୁନ କରିବାକୁ କିଏ ଯାଇଥିଲା? ଏବେ ଜାଣିପାରିଲ ତ, ଜାଣିପାରିଲ ତମେ?
4: ମୁଁ ଏବେ ପ୍ରକୃତ ଘଟଣା ବୁଝିପାରିଛି ଶମଶେର ମଉସା, ମତେ କ୍ଷମା କରିଦବ
3: ବାବୁ।
2: ମତେ କୋଉ କୋଉ ଭଳି ଲାଗୁଛି ଏସବୁ ଘଟଣା, ତୁମେ ତେବେ?
3: ମୁଁ ପ୍ରକୃତରେ ଅରୁଣା ନୁହେଁ, ଅହଲ୍ୟା।
2: ଅହଲ୍ୟା?
3: ହଁ ବାବୁ, ମୁଁ ଗୋଟେ ନାଚ ବାଲି, ରାସ୍ତା କଡ଼ରେ ନାଚ ଦେଖି ପେଟ ପୋଷେ। ଏପର୍ଯ୍ୟନ୍ତ ଯାହା ସବୁ କରିଥିଲି ସବୁ କେବଳ ସେଇ ଧରଣୀ ବାବୁ ମତେ ଟଙ୍କାର ଲୋଭ ଦେଖି କରୁଥିଲେ।
2: ଧରଣୀ, ୟୁ ଆର୍ ରିଏଲି ମୋଷ୍ଟ ଡେଞ୍ଜରସ୍, ବାଘଠୁ ତୁମେ ଭୟଙ୍କର।
3: ମତେ ବି ଯିବାକୁ ଦିଅନ୍ତୁ ବାବୁ।
2: ଯିବୁ କୁଆଡେ? ଯିବୁ ମା
3: କୁଆଡେ, ଆଉ ପାଦରେ ଘୁଙ୍ଗୁର ବାନ୍ଧି ପୁଣି ରାସ୍ତାକୁ ଓହ୍ଲେଇ ଯିବି, ନାଚିବି, ପେଟ ପୋଷିବି।
5: ବାବା ବାବା, ଏ କିଏ ବାବା?
2: ସେ ଗୋଟେ ପ୍ରହଳିକା ମା, ତୁ ଅନେକ କିଛି ବୁଝିସାରିବୁଣି, ତଥାପି ତୋର ଅଭାବ ବେଳେ ଏଇ ଝିଅଟି ଭିତରେ ମୁଁ ପାଇଥିଲି ତତେ। ସିଏ ଆଉ ରାସ୍ତାକୁ ଯିବ ନାହିଁ, ଆଜିଠୁ ସିଏ ବି ତୋର ଗୋଟିଏ ଛୋଟ ଭଉଣୀ ହେଇ ଏଇ ଘରେ ରହିବ।
3: ବାବା
2: ଅହଲ୍ୟା,
3: ଅପା, ମିଛଠାରେ ମୁଁ କନିଆ ବେଶରେ ସଜ ହେଇଥିଲି ସିନା, ନିଅ ମୋ ମୁଣ୍ଡର ଉତ୍ତରୀ ତମ ମୁଣ୍ଡରେ ଢାଙ୍କି ଦଉଛି।
5: ଅହଲ୍ୟା,
3: ହଁ ଅପା, ତମ ଅଧିକାରରୁ ତମକୁ କେହି ବଞ୍ଚିତ କରିପାରିବେନି।
2: ଆରେ ଆଜିଠୁ ମୋର ଦୁଇଟି ଝିଅ ସୌଭାଗ୍ୟ, ମୋର ମହାସୌଭାଗ୍ୟ।
3: ହଁ ବିଣେଇ ବାବୁ, ମାନେ ବିଡିଓ ସାହେବ, ଆଉ ସେଠି ସେମିତି ଜୋବରା ଖୁଣ୍ଟ ଭଳି ଛିଡ଼ା ହେଇଛ କାହିଁକି? ଆରେ ଆସ, ତମର ଅସଲି ଅରୁଣାକୁ ଗ୍ରହଣ
2: କର। ବାଜା ବଜାଙ୍କୁ କହ ରେ, ଖୁବ୍ ମନ ଫୁଲାଣିଆ ବାଜା ବଜାନ୍ତୁ, କହ କହ।

ଶୁଣିଥିଲେ ନାଟକ ଭୁଲି ହୁଏ ନା। ମୂଳ ମଞ୍ଚ ନାଟକ ରଚନା ଥିଲା ଯଦୁନାଥ ଦାସ ମହାପାତ୍ରଙ୍କର। ବେଦାର ରୂପାନ୍ତର କରିଥିଲେ ସୂର୍ଯ୍ୟମଣି ଖୁଣ୍ଟିଆ। ପ୍ରଯୋଜନା କରିଥିଲେ ଗଗନ କୁମାର ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦିନେଶ ଚନ୍ଦ୍ର ରାଉତ, ଶମଶେର ସତ୍ୟବ୍ରତ ତ୍ରିପାଠୀ, ଅମର ବ୍ରଜମୋହନ ସାହୁ, ଧରଣୀ ଶୈଳେଶ୍ୱର ନନ୍ଦ, ନିତ୍ୟାନନ୍ଦ ଅମଲ ବାନାର୍ଜୀ, ବିଶିଆ ଭଗବାନ ମହାନ୍ତି, ଅହଲ୍ୟା ସୁମିତ୍ରା ମହାପାତ୍ର, ଅମିନା ଆରତୀ ସାହୁ ଏବଂ ଚମ୍ପା ଲକ୍ଷ୍ମୀରାଣୀ।

ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ରହିଛି ବିଷୟ ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଏହି ଦୁଇଟି ଟେଲିଫୋନ୍ ନମ୍ଘର ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଆଉଥରେ କହି ରଖୁଛୁ, ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶେଷରେ ଲକ୍ଷ୍ମୀକାନ୍ତ ପାଲେତ ଗାଇଛନ୍ତି ସନ୍ଧ୍ୟା ମିତ୍ରଙ୍କ ରଚନା।

ତୁ ମେମ୍ବର ବାବୁ, ଓ ତୋ କିଳା, ମୋର ଗୋଟେ କେଳୁଣୀଟେ ଦେଖିଥିଲ ବାବୁ, ତୋର ସେଇ କେଳୁଣୀଟି ସେ ଉପର ସାଇ ଆଡେ ଯାଇଛି, ଯା ତୁ ସିଆଡେ ଖୋଜିବୁ, ତାପରେ ତୋ କେଳୁଣୀ ଆସିଲେ ମୁଁ ନିଶ୍ଚିତ କହିଦେବି।

0: ବର୍ତ୍ତମାନ ମୋର ଗୋଟେ କେଳାଟି ଆସିଥିଲା ଦେଖିଥିଲ କି?
1: ସେ ଉପର ସାଇଡ୍ ଯାଇଛି।
0: ତାହେଲେ ଠିକ ଅଛି, ମୁଁ ଯାଉଛି ଠିକ ତାକୁ ଡାକିଲେ ତମେ ହିଁ ତମ କେଳୁଣୀକି ପାଇଯିବ।

ଜିଲ୍ଲା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରୂପ କୁମାର ରାଥୋଡ଼ଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ବର୍ଡର କଥା ଚିତ୍ରର। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବଳପୁରରୁ ବିଷ୍ଣୁରାଜ ପରିବାର ଲେଖିଛନ୍ତି। ଆପଣମାନେ ଲେଖିଛନ୍ତି, ଜୁନା ମ୍ୟାମ୍ ନମସ୍କାର। ନମସ୍କାର ଆଜ୍ଞା, ଆପଣ ଲେଖିଛନ୍ତି ଆଜି ଆପଣଙ୍କ ଜନ୍ମଦିନର ଶୁଭେଚ୍ଛା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ କେମିତି ଖବର ପାଇଲେ ମୁଁ ଜାଣିନି, କିନ୍ତୁ ବହୁତ ଧନ୍ୟବାଦ। ଜନ୍ମଦିନ ପାଇଁ ଗୀତଟିଏ ଦେବେ, ଫର୍ଜ ଫିଲ୍ମର ଗୀତ। ଆଚ୍ଛା ଆଚ୍ଛା, ଫର୍ଜ ଫିଲ୍ମର ଗୀତ ହାପି ବାର୍ଥଡେ ଟୁ ୟୁ। ଆଜ୍ଞା, ବହୁତ ଧନ୍ୟବାଦ ଆଜ୍ଞା ଆପଣ ମୋତେ ଶୁଭେଚ୍ଛା ଜଣାଇଥିବାରୁ। ତେବେ ଆପଣଙ୍କର ମୋ ପାଇଁ ଡେଡିକେଟ୍ କରିଛନ୍ତି, ଠିକ୍ ଅଛି। ମହମ୍ମଦ ରଫିଙ୍କ କଣ୍ଠରେ ଏ ସୁନ୍ଦର ଗୀତଟି ଆପଣମାନେ ଶୁଣନ୍ତୁ, ମୁଁ ମଧ୍ୟ ଶୁଣୁଛି।

ଆଉ ଗୋଟିଏ ସମସ୍ୟା ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି ମଞ୍ଜୁ ନାନୀ ମୃତ୍ୟୁଞ୍ଜୟ ଆପଣ ଶୁଣିବାକୁ ଚାହିଁଛନ୍ତି ମା ମୋତେ ଶକ୍ତି ଦେ କଥାଚିତ୍ରର ଗୋଟିଏ ଗୀତଟିଏ କ୍ଷମା କରିବେ ଶ୍ରୋତାବନ୍ଧୁ ମା ମୋତେ ଶକ୍ତି ଦେ କଥାଚିତ୍ର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୂୟାଁ ୱାସ ଗୁଆମାଳ ଭଦ୍ରକରୁ ଲେଖିଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ସୌମ୍ୟରଞ୍ଜନ ରାୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ଗୀତ ଆଜ୍ଞା ହଁ ଏହି ଗୀତଟି ଆମ ପାଖରେ ଅଛି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍ ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉଗୋଟେ ଏସଏମଏସ୍ ଆସିଛି ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ଏବଂ ମିତାଲି ଆପଣମାନେ ତାର୍ସନ୍ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି ପଲକ ମୁଚାଲଙ୍କ କଣ୍ଠରେ ସାଥ ମେରେ ତାର୍ସନ୍ କଥାଚିତ୍ରର ଅନେକଗୁଡ଼ିଏ ଗୀତ ଅଛି ହେଲେ ଏହି ଗୀତଟି ଆମ ପାଖରେ ନାହିଁ ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତାବନ୍ଧୁ ପରବର୍ତ୍ତୀ ଏସଏମଏସ୍ଟି ଆସିଛି କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାଟିର ମଣିଷ କଥାଚିତ୍ରର ଗୀତଟି ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଉଠେଇଲା କଳା ମେଘ ଭୋଦେଇ ଉଠାଣ କାଳି ଗାଈ ଚରି ଗଲା ତିଆରି କଧାନ ବସିବା ସଙ୍ଗାତ ଚାଲ ତୋହର ମୋର ବସିବା ସଙ୍ଗାତ ଚାଲ।

ले घराई गड़ परी भारी सुंदरिया दिल करिया बड़ा सुंदर।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦେଓକାଳୀ ଶଙ୍କତରାଜ କଟକରୁ ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଆପଣମାନେ ପସନ୍ଦ କରିଛନ୍ତି ପୂଜା ଚନ୍ଦନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ବାଲ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜର

ଆଉ ଗୋଟିଏ ସମସ୍ୟା ଆସିଛି ଜୁନାଗଡ଼ି ଗଡ଼ ବିଷ୍ଣୁପୁର ଏରାସମା ଜଗତସିଂହପୁରରୁ ଲେଖିଛନ୍ତି ଭୂମିକା ଅଙ୍କିତା ଦେବିକା ପ୍ରୀତିବନ୍ୟା ପ୍ରମାଣିକ ସଞ୍ଜୟ ପ୍ରମାଣିକ ଏବଂ ସ୍ଥିତି ପ୍ରଜ୍ଞା ପ୍ରିୟଙ୍କା ମଧ୍ୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ରମୟା ବସ୍ତାବୟା କଥାଚିତ୍ରର ଗୋଟିଏ ଗୀତ।

ରମ୍ୟ ବୈଷବ୍ୟ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ଆଗାମୀ ଦିନରେ ଯେତେବେଳେ ଆପଣ ଅନୁରୋଧ କରିବେ, ଆଉ କେଉଁ ଗୀତ ଗୋଟେ ଏସ୍ଏମ୍ଏସ୍ କରିବେ, ନିଶ୍ଚିତ ଭାବରେ ଆମେ ଶୁଣାଇବୁ। ତେବେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ବାଙ୍କିରୁ ଲେଖିଛନ୍ତି ଟୁକୁ ଏବଂ ଲିଜା। ଆପଣ ଶୁଣିବାକୁ ଚାହୁଁଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲକର।

ଆଉ ଗୋଟିଏ ଏସଏମଏସ ଆସି ଆମ ପାଖରେ ପହଞ୍ଚିଛି। ଟିକର ଟାଙ୍ଗି କଟକରୁ ଲେଖିଛନ୍ତି ମମତା ସାହୁ, ପ୍ରୀତିସ୍ମିତା ସାହୁ। ଆପଣମାନେ ଲେଖିଛନ୍ତି ହମ୍ ଆପକେ ହି କୌନ କଥାଚିତ୍ରର ଗୋଟିଏ ଗୀତ ମେରେ ରଙ୍ଗ ମେ ରଙ୍ଗନେ ବୋଲି। ଏଠି କହି ରଖିବି ଶ୍ରୋତା ବନ୍ଧୁ, ଏଠି ହମ୍ ଆପକେ ହି କୌନ କଥାଚିତ୍ରର ନୁହେଁ, ମେନେ ପ୍ୟାର କିଆ କଥାଚିତ୍ରର ଏ ଗୀତଟି। ତେବେ ଯାହା ବି ହେଉ, ଆପଣଙ୍କର ଗୀତଟି ପସନ୍ଦର ଗୀତ ନିଶ୍ଚିତ ଭାବରେ ମୁଁ ଶୁଣେଇବି। ମେନେ ପ୍ୟାର କିଆ କଥାଚିତ୍ରର ଗୀତଟିକୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ସୁଦାମ ଭାଇ ବିଲହାଟ କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଦୈବ ଦୌଡ଼ି କଥାଚିତ୍ରର ଗୋଟିଏ ଗୀତ, ସମୟର ଚକାଯାଏ ଘରି ଘରିକା। ଦୈବ ଦୌଡ଼ି କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ଶ୍ରୋତାବନ୍ଧୁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବହୁଗ୍ରାମ କଟକରୁ, ଲେଖିଛନ୍ତି ସସ୍ମିତା ଦାସ, ମାମୁନି ଏବଂ ପୂଜା। ବିଜୟ କୁମାର ଦାସ ମଧ୍ୟ ଅଛନ୍ତି। ଆପଣ ଆମର ନିୟମିତ ଶ୍ରୋତା, ବହୁତ ଭଲ ଲାଗେ ଆପଣ ଯେତେବେଳେ ଆମର କାର୍ଯ୍ୟକ୍ରମ ଶୁଣି ଆମକୁ ଏସ୍ଏମ୍ଏସ୍ କରନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବା ଅନନ୍ତ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ମୁନି।

କ୍ଷମା ଚାହୁଁଛି, ଏଇଠି ଆପଣଙ୍କର ପସନ୍ଦର ଗୀତ ଯାହାକୁ ରଖିବେ ଅନନ୍ତ କଥା ଚିତ୍ରର ଯେଉଁ ଗୀତଟି ଆପଣ ପସନ୍ଦ କରିଥିଲେ ଶ୍ରୋତା ବନ୍ଧୁ, ସେଠି ମୁଁ ଭୁଲରେ ବଜେଇ ଦେଇଛି, ଏବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତଟିକୁ ଗାଇଛନ୍ତି ମୁନି।

ଦୁର୍ଗାପ୍ରସାଦ ତଳାଇ ପରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ଲେଖିଛନ୍ତି। ଆପଣ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମ୍ୟାମ, ବହୁତ ବହୁତ ଅଭିନନ୍ଦନ ଆପଣଙ୍କୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା। ଆପଣ ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି, ସାୱନ ଆୟା ବାଦଲ ଛାଏ, ସାଜେଣ୍ଟ କା ଘର କଥାଚିତ୍ରର ଗୋଟିଏ ଗୀତ। ସେ ଗୀତଟି, ସେ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଅନ୍ୟ କୌଣସି ଗୀତ ରିକ୍ୱେଷ୍ଟ କରିବେ, ଯଦି ଆମ ପାଖରେ ଥିବ, ଆମେ ନିଶ୍ଚିତ ଭାବରେ ବଜାଇବୁ। ତେବେ ସାଜନ କଥାଚିତ୍ରର ଗୋଟିଏ ଗୀତ ମୁଁ ଶୁଣାଉଛି, ଆଶା କରୁଛି ଆପଣଙ୍କୁ ଭଲ ଲାଗିବ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ।

ବ୍ଲକ ଛକ ନିଶ୍ଚିନ୍ତ କହିଲି କଟକରୁ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ଭବାନୀ ଦେବୀ ବାଣୀ ପ୍ରସାଦ, ଝିଅ ସୃଷ୍ଟି ଏବଂ ସୃଷ୍ଟି ଶୁଭଲକ୍ଷ୍ମୀ ପୁଅ ଆର୍ଯ୍ୟନ, ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହମ୍ ଦିଲ୍ ଦେ ଚୁକେ ସନମ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କେକେ ଓ ଡୋମିନିକ।

ଏ ନୁହେଁ କାହାଣୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏବଂ ଶେଷ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭାରଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡୁ, ବାଉରୀବନ୍ଧ ପାତ୍ର। ଆପଣ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଅର୍ଜୁନ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର ଏବଂ କୁମାର ବାବି। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ରାମ ବଲରାମ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ବାଣୀ ଜୟରାମ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ରହିଛି, ମୋ ସହିତ ପୂର୍ବଭଳି ରହିଛି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଇଛି ସବୁ ଗୀତଗୁଡ଼ିକରେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। କଥାଚିତ୍ର ଭିଗି ପଲକେ।